ଆପଣମାନେ ଶୁଣୁଛନ୍ତି ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ତେବେ ପରବର୍ତ୍ତୀ କଥାଚିତ୍ର ଗୁଲାମ କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ।

ଆକାଶବାଣୀ କଟକ ଆଜି ଶନିବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 30 ଦିନ ଇଂରାଜୀ 2026 ମସିହା ଜୁନ୍ ମାସ 20 ତାରିଖ ସମୟ ବର୍ତ୍ତମାନ ସକାଳ 5:58:30 ଶ୍ରୋତାବନ୍ଧୁମାନଙ୍କୁ ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି 308.6 MHz ତଥା 972 kHz ଯୋଗେ ଏହି କାର୍ଯ୍ୟକ୍ରମ ଦୂରଦର୍ଶନର ଡିଟି ଚୋଡ଼ିଆ ଏବଂ ନ୍ୟୁଜ୍ ୱାନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି।

0: ସେ ସରିଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି ବନ୍ଦନାର ଶିଳ୍ପୀ ଥିଲେ ମୀନାରାଣୀ ଖୁଣ୍ଟିଆ, ରାଖାଲ ଚନ୍ଦ୍ର ମହାନ୍ତି, ନିବେଦିତା ମହାନ୍ତି, ଗିରିଜା ପ୍ରସନ୍ନ ମିଶ୍ର, କଳ୍ପନା ମିଶ୍ର ଏବଂ ଉତ୍କଳ ସଙ୍ଗୀତ ସମାଜର ଶିଳ୍ପୀମାନେ। ଗୀତ ରଚନା କରିଥିଲେ ଗୋପାଳ କୃଷ୍ଣ, ଶିଶୁ ଅନନ୍ତ, ଅଲେଖ ଚନ୍ଦ୍ର ବିଶ୍ୱାଳ, ତପନ ପଟ୍ଟନାୟକ, ନନ୍ଦକିଶୋର ସମଲ ଏବଂ ବନମାଳୀ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଣ୍ଟ୍ରି ଚଏସ୍।

0: ଆକାଶବାଣୀ କଟକ ଅନୁଚିନ୍ତା ଉପସ୍ଥାପନ କରିଛନ୍ତି ଅଖଣ୍ଡାନନ୍ଦ ସ୍ୱାମୀ।
1: ଶ୍ରୋତାବନ୍ଧୁ ପ୍ରଣାମ। ସାମାନ୍ୟ ଦେହ ଅଭିମାନ ରହିଲେ ପରମେଶ୍ୱରଙ୍କ ପ୍ରତି ଅନୁରକ୍ତି ଆସେ ନାହିଁ। ପକ୍ଷୀଜାତିର ଶ୍ରେଷ୍ଠ ପକ୍ଷୀରାଜ ଗରୁଡ଼ ସେଦିନ ମନଉଣା କରିଦେଲେ, ଯେଉଁଦିନ ଭଗବାନ ଶଙ୍କର ତାଙ୍କୁ କାକଭୂଷଣଙ୍କ ନିକଟକୁ ପଠାଇଥିଲେ ପ୍ରଭୁ ଶ୍ରୀରାମଙ୍କର ମହିମା ତତ୍ତ୍ୱ ଲୀଳା ଆଦି ଶ୍ରବଣ କରିବାକୁ। ତାଙ୍କ ମନରେ ଶ୍ରେଷ୍ଠତ୍ୱର ଅଭିମାନ ଥିଲା, କାଉ ପାଖରୁ ଶ୍ରୀରାମ ତତ୍ତ୍ୱ ସେ କିପରି ଗ୍ରହଣ କରିବେ ଏକଥା ଭାବୁଥିଲେ। ଗୋଟିଏ ପକ୍ଷ ଅନ୍ୟ ଏକ ପକ୍ଷୀର ଭାଷା ସହଜରେ ବୁଝିପାରିବ, ଏହି କଥାକୁ ଶଙ୍କର ଭଗବାନ ଗୁରୁତ୍ୱ ଦେଇଥିଲେ। ତଥାପି ମଧ୍ୟ ଭଗବାନ ଶଙ୍କର ଚାହିଁଥିଲେ ତାଙ୍କୁ ଶ୍ରୀରାମ ତତ୍ତ୍ୱ କହିପାରିଥାନ୍ତେ, କିନ୍ତୁ ଏଇଥିପାଇଁ କହିଲେ ନାହିଁ। ଭକ୍ତ ପାଖରେ କିଛି ଅହଂକାର ସୃଷ୍ଟି ହେଲେ ଭଗବାନ କୌଣସି ଉପାୟରେ ତାକୁ ସେଥିରୁ ମୁକ୍ତ କରିଦେଇଥାନ୍ତି। ନିରହଂକାର ହୃଦୟ ନେଇ ପକ୍ଷୀରାଜ ଗରୁଡ଼ ସୁମେରୁ ପର୍ବତସ୍ଥ ନୀଳ ପର୍ବତରେ ଯୁଗ ଯୁଗ ଧରି ଅବସ୍ଥାନ କରୁଥିବା କାକଭୂଷଣଙ୍କ ନିକଟକୁ ଯାଇ ଗୁରୁଜ୍ଞାନରେ ତାଙ୍କୁ ଅର୍ଚ୍ଚନା କରିଥିଲେ ଏବଂ ତାଙ୍କଠାରୁ ଜିଜ୍ଞାସା ପୂର୍ବକ ବ୍ରହ୍ମଜ୍ଞାନ ତତ୍ତ୍ୱ ଶ୍ରବଣ କରିବାର ଯୋଗ୍ୟତା ପ୍ରାପ୍ତ ହୋଇଥିଲେ। ସେହିପରି ଭଗବାନଙ୍କର ପ୍ରେମୀଭକ୍ତ ସଂଗୀତ ନିପୁଣ ଦେବର୍ଷି ନାରଦ ମୁନିଙ୍କ ମନରେ କାମକୁ ଜିତିବାର ଅହଂକାର ବୃକ୍ଷର ଅଙ୍କୁରୋଦ୍ଗମ ହେବାର ଲକ୍ଷଣ ଭଗବାନ ଜାଣିପାରିଲେ। ସେ ଗର୍ବର ସହିତ ସମସ୍ତଙ୍କ ପାଖରେ କହି ବୋଲିଲେ, ମୁଁ କାମଶକ୍ତିକୁ ଜିତିଯାଇଛି, କାମଦେବ ମୋତେ କାମପିଡ଼ା ଦେଇପାରିବ ନାହିଁ, କାମିନୀ ମୋହ ବାଧାରୁ ମୁଁ ମୁକ୍ତ ହୋଇଯାଇଛି ଇତ୍ୟାଦି। ଭଗବାନ ଆପଣାର ଭକ୍ତର ହିତ ନିମନ୍ତେ ସଂକଳ୍ପପୂର୍ବକ ଲୀଳାଟିଏ ରଚନା କଲେ, ଯଦ୍ୱାରା ନାରଦଙ୍କର ହୃଦୟର ଗର୍ବ ଅହଂକାର ରୂପୀ ମଇଳାତକ ସଫା ହୋଇଯାଇପାରିବ। ଭଗବାନଙ୍କ ସଂକଳ୍ପର ଏକ ମାୟା ନଗରୀରେ ରାଜା ଶିଳନିଧିଙ୍କର ବିଶ୍ୱମୋହିନୀ ରୂପବତୀ କନ୍ୟାର ସ୍ୱୟମ୍ବର ପ୍ରସ୍ତୁତି ଚାଲିଥାଏ। ସଂଯୋଗରେ ନାରଦ ମୁନି ସେହି ରାଜ୍ୟରେ ଅତିଥି ହୋଇ ସମସ୍ତ ବିଷୟ ବୁଝି ରାଜନଗରକୁ ଯାଇ ରାଜାଙ୍କ ଦ୍ୱାରା ବିଶେଷ ଭାବେ ଅଭ୍ୟର୍ଥିତ ହେଲେ। ରାଜା ଶିଳନିଧି ଦେବର୍ଷି ନାରଦଙ୍କୁ ସମସ୍ତ ବିଷୟ ଅବଗତ କରି ରାଜକୁମାରୀଙ୍କୁ ଆଣି ତାଙ୍କୁ ଦେଖାଇ ତାହାର ଗୁଣଦୋଷ ଆଦି କହିବାକୁ ନିବେଦନ କଲେ।

0: ନାରଦ ମୁନି ରାଜକୁମାରୀଙ୍କୁ ଦେଖିବା କ୍ଷଣି ତାଙ୍କ ସୌନ୍ଦର୍ଯ୍ୟରେ ଏପରି ମୋହିତ ହୋଇଗଲେ ଯେ ସେ ତାଙ୍କର ଜ୍ଞାନ ବୈରାଗ୍ୟ ଆଦି ସବୁକୁ ଭୁଲିଗଲେ। ସେ ତ ଭଗବାନଙ୍କର ସଂକଳ୍ପିତ ମୋହିନୀ ରୂପ ହିଁ ଥିଲା। ନାରଦ ମୁନି ତା'ର କୌଣସି ଦୋଷ ଦର୍ଶନ ନ କରି କେବଳ ତା'ର ବିଶିଷ୍ଟ ଗୁଣମାନ ବ୍ୟାଖ୍ୟା କରିବା ସହିତ ସେହି କନ୍ୟାକୁ ପାଇବା ପାଇଁ ମନ ଭିତରେ ଅନେକ କଳ୍ପନା କରିବାକୁ ଲାଗିଲେ। ତୁରନ୍ତ ଭଗବାନଙ୍କୁ ପ୍ରାର୍ଥନା କରି ଯାଚଜ୍ଞ କଲେ କି ଭଗବାନ ମୋତେ କୃପା କରି ଆପଣଙ୍କ ପରି ରୂପ ଦେଇ ଦିଅନ୍ତୁ, ନହେଲେ ଅନ୍ୟ କୌଣସି ଉପାୟରେ ସେହି ରୂପବତୀ ରାଜକୁମାରୀକୁ ମୁଁ ପାଇପାରିବି ନାହିଁ। ନିଜ ମାୟାର ପ୍ରଭାବରେ ପ୍ରଭାବିତ ଅନନ୍ୟ ଭକ୍ତ ନାରଦଙ୍କ ଦଶା ଦେଖି ଭଗବାନ ହସି ହସି କହିଲେ, ନାରଦ ତୁମେ ଯେହେତୁ ମୋର, ତେଣୁ ଯେଉଁ ପ୍ରକାର ତୁମର ପରମ ମଙ୍ଗଳ ହେବ ମୁଁ ତୁମ ପାଇଁ ତାହା କହିବି। ହେ ଶ୍ରଦ୍ଧାଳୁ ଶ୍ରୋତୃବୃନ୍ଦ, ରୋଗୀ ତା ରୁଚିରେ ଯାହା ମାଗିଥାଏ ବୈଦ୍ୟ ତାହାକୁ କୁପଥ୍ୟ ମନେ କରି ଦେଇନଥାଏ। ପରମ କଲ୍ୟାଣମୟ ଭବରୋଗ ସୁବୈଦ୍ୟ ପରମାତ୍ମା ପରମେଶ୍ୱର ଭକ୍ତର ସବୁ ଇଚ୍ଛାକୁ ପୂର୍ଣ୍ଣ କରିନଥାନ୍ତି। ଯେଉଁଥିରେ ତାହାର ବିଶେଷ କଲ୍ୟାଣ ହେବ ଅର୍ଥାତ୍ ପରମାର୍ଥ ଭ୍ରଷ୍ଟ ନ ହେବ, ଭଗବାନ କରୁଣାମୟ ଦୟାକରି ଆପଣ ଭକ୍ତକୁ ତାହା ହିଁ ପ୍ରଦାନ କରିଥାନ୍ତି। ଅବଶ୍ୟ ଭକ୍ତର ବୁଝିବାରେ ବିଳମ୍ବ ହୋଇଥାଏ, ନାରଦ ମୁନିଙ୍କ କ୍ଷେତ୍ରରେ ତାହା ହିଁ ହୋଇଥିଲା। କୃପାନିଧାନ ଭଗବାନ ମୁନିଙ୍କର ମଙ୍ଗଳ ନିମନ୍ତେ ତାଙ୍କୁ ଏପରି କୁରୂପ ଦେଇଥାନ୍ତି ଯେ କନ୍ୟା ତାଙ୍କୁ ବରଣ କରିବ କ'ଣ, ଭୟରେ ଦୂରେଇଗଲା। ଏହିସବୁ ଘଟଣାକୁ ପରବର୍ତ୍ତୀ ସମୟରେ ନାରଦ ବୁଝିପାରି ଭଗବାନଙ୍କ ପାଖରେ ଲଜ୍ଜିତ ହୋଇ ପ୍ରାୟଶ୍ଚିତ ସାଧନା କରିଥିଲେ। ଭକ୍ତି ହିଁ ମୁକ୍ତି, ଭକ୍ତି ହିଁ ଶକ୍ତି। ଭଗବାନ ଅନନ୍ୟ ଭକ୍ତର ଯୋଗକ୍ଷମ ଦାୟିତ୍ୱ ନିଶ୍ଚୟ ବହନ କରିଥାନ୍ତି। ଯେଉଁ ପ୍ରାଣୀ ସର୍ବଶକ୍ତିମାନ ସର୍ବାନ୍ତର୍ଯ୍ୟାମୀ ପରମେଶ୍ୱରଙ୍କର ଶ୍ରୀଚରଣରେ ଅନନ୍ୟ ଆଶ୍ରିତ ହୋଇ ପରମ ଭକ୍ତ ହୋଇଯାଏ, ସେ ହିଁ ଭଗବାନଙ୍କର ତ୍ରିଗୁଣାତ୍ମିକା ଦୈବୀ ବିସ୍ତୃତ ମାୟାରୁ ପରିତ୍ରାଣ ପାଇଥାଏ। ଗୋଟିଏ ତିନିଗୁଣିଆ ଦୌଡ଼ିକୁ ଛିଣ୍ଡାଇବା କ'ଣ ସହଜ କଥା? ପୁଣି ଏ ମାୟା ମନୁଷ୍ୟଚ୍ୟୁତ ନୁହେଁ, ଦୈବୀକୃତ। ଯେଉଁଠି ସ୍ୱୟଂ ଭଗବାନ କହୁଛନ୍ତି ଦୁସ୍ତର ଅର୍ଥାତ୍ ଏ ମାୟାକୁ ତରିବା କଷ୍ଟକର, ତେବେ କେଉଁ ବ୍ୟକ୍ତି ସତ୍ସାହସରେ ଇଚ୍ଛା କରିବ ଏହି ମାୟାମୟ ସଂସାରରୁ ଉଦ୍ଧାର ହେବାକୁ? ଏଥିପାଇଁ ଭଗବାନ ସାଧନାକୁ ସହଜ କରିଦେଇଛନ୍ତି, କେବଳ ଭକ୍ତି, ସମର୍ପଣ, ଚିନ୍ତନ, ସ୍ମରଣ ଇତ୍ୟାଦି। ଐକାନ୍ତିକ ନିଷ୍ଠା ଓ ନିଷ୍କପଟ ଚିତ୍ତରେ ଯେ କେହି ପରମେଶ୍ୱରଙ୍କୁ ସପ୍ରେମ ଭଜନ କରିଥାନ୍ତି ସେହି ବ୍ୟକ୍ତି ନିଶ୍ଚିତ ଅସତ ଅଧର୍ମଚିତ ମାୟାରୁ ପରିତ୍ରାଣ ପାଇଥାଏ। ଯାଦୁଗରର ଚମତ୍କାରିତାରେ ତା ନିଜ ଲୋକ କେବେ ବି ମୋହିତ ହୋଇନଥାଏ। ସେହିପରି ଭଗବାନଙ୍କ ଭକ୍ତ ବା ନିଜଜନକୁ କେବେ ମଧ୍ୟ ମୋହିତ କରି ସ୍ଖଳିତ ସ୍ଥିତି କରାଇଦେବେ ନାହିଁ ସେହି ଭଗବାନ। ମା'ର ପଣତକାନି ଧରି ଚାଲୁଥିବା ଶିଶୁଟି ଅସାବଧାନତା ହେତୁ କେବେ ଯଦି ଝୁଣ୍ଟି ପଡ଼େ ତେବେ ମା' କ'ଣ ତାକୁ ଫୋପାଡ଼ି ଦିଏ କି? ଧୂଳି ଝାଡ଼ି ଝୁଡ଼ି ତୁରନ୍ତ ହିଁ ତାକୁ କୋଳେଇ ଆଣିଥାଏ। ତେବେ ମାତାପିତା ପରମ ପିତା ପରମେଶ୍ୱର ଭକ୍ତକୁ କେମିତି ଛାଡ଼ିଦେବେ? ସେ ତ କରୁଣାମୟ ଦୟାର ସାଗର, ସେ ନିଶ୍ଚୟ ଭକ୍ତକୁ କୌଣସି ପ୍ରକାର ନିଜ ପାଖକୁ ନେଇ ଆସିବେ। ନିଜର ତୁଚ୍ଛ ଅହଂକାରକୁ ତାଙ୍କର ଶ୍ରୀଚରଣରେ ସମର୍ପଣ କରି ସେ ପରମ ଦୟାଳୁ କୃପାମୟ ଗୁରୁ ପରମାତ୍ମଦେବ ପରମେଶ୍ୱରଙ୍କୁ ଏକାନ୍ତ ଦାସତ୍ୱ ସ୍ଥିତିରେ ଶରଣ ଯାଇ ଭକ୍ତିପୂତ ପ୍ରଣାମ କରୁଛି।
1: ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ଅଖଣ୍ଡାନନ୍ଦ ସ୍ୱାମୀ। ଆକାଶବାଣୀ କଟକ ପ୍ରସାର କରୁଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 72ତମ ଭାଗ।

ଶ୍ରୀହରି ସ୍ୱୟଂ ଆତ୍ମଗତି, ତାଙ୍କର ମାୟା ଅଗୋଚର। ଜୀବର ଆତ୍ମା ବ୍ରହ୍ମମୟ ହୋଇଥିଲେ ହେଁ ଅବିଦ୍ୟା ସହିତ ମିଶି ରହେ। ବିଦୁରଙ୍କର ଏହି ସଂଶୟର ଉତ୍ତରରେ ମୈତ୍ରେୟ କହିଥିଲେ ଯେ ଈଶ୍ୱର ନିର୍ଲିପ୍ତ, ଯୋଗୀ ଏ ଯୋଗ ସାଧନାରେ ନିଶ୍ଚଳ ରହନ୍ତି। ବିଦୁର କହିଥିଲେ, ସଂସାରରେ ଯେଉଁମାନେ ମୂଢ଼ ଓ ଯେଉଁମାନେ ଦୃଢ଼ ମନା ସେଇମାନେ ହିଁ ମୁକ୍ତି ପାଆନ୍ତି, ଯେଉଁମାନେ ମଝି ମଝିକା ସେମାନେ ନାଶ ଯାଆନ୍ତି। ବିଦୁରଙ୍କ ପ୍ରଶ୍ନର ଉତ୍ତରରେ ଜୀବର ଗତି, ଧର୍ମ, ଅର୍ଥ, କାମ, ମୋକ୍ଷ ଆଦି ମାର୍ଗ, ସର୍ଗ ପ୍ରତିସର୍ଗ, ମନୁ ମନ୍ୱନ୍ତର ଓ ବଂଶାନୁଚରିତ ବିଷୟରେ ମୈତ୍ରେୟ କହିଥିଲେ।

0: ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 72ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ସିଦ୍ଧାର୍ଥ ମିଶ୍ର, ଅରବିନ୍ଦ ମୁଦଲି, ମଧୁରିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଂଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଷନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଆମେ କୃଷିଜାତ ଫସଲ ଉତ୍ପାଦନରେ ଅଗ୍ରଣୀ ହେଲେ ମଧ୍ୟ ଅମଳ ପରବର୍ତ୍ତୀ ରକ୍ଷଣାବେକ୍ଷଣ, ପରିଚାଳନା ଓ ମୂଲ୍ୟଯୁକ୍ତ ପଦାର୍ଥ ପ୍ରସ୍ତୁତି କରିପାରୁନାହୁଁ। ସେଥିପାଇଁ ଚାଷୀ ଭାଇ ଫସଲର ଉପଯୁକ୍ତ ମୂଲ୍ୟ ପାଇପାରୁ ନାହିଁ। ଏହି ପରିପ୍ରେକ୍ଷୀରେ ଫସଲରୁ ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। କୃଷିଜୀବୀ ମହିଳାମାନେ ଯଦି ଫସଲ ଉତ୍ପାଦନ ହେଉଥିବା ନିକଟବର୍ତ୍ତୀ ସ୍ଥାନରେ ପ୍ରକ୍ରିୟାକରଣ କରନ୍ତି ତେବେ ସେମାନେ ଅଧିକ ଲାଭାନ୍ୱିତ ହୋଇପାରିବେ, କାରଣ କଞ୍ଚାମାଲର ମୂଳ ଦାମ କମ୍ ଥାଏ ଏବଂ ଯାତାୟତର ଖର୍ଚ୍ଚ ମଧ୍ୟ ପଡ଼େ ନାହିଁ। ହିସାବ କରି ଦେଖାଯାଉଛି, ଅତି କମ୍ ପୁଞ୍ଜି ବିନିଯୋଗରେ କେବଳ ପ୍ରାଥମିକ ସ୍ତରରେ ପ୍ରକ୍ରିୟାକରଣ ଦ୍ୱାରା ମଧ୍ୟ କୃଷିଜାତ ଦ୍ରବ୍ୟର ସଂରକ୍ଷଣ କ୍ଷମତା ଅଳ୍ପ ବଢ଼ିଯାଇଥାଏ, ତେଣୁ ଉପଯୁକ୍ତ ଦରରେ ବିକ୍ରି ପାଇଁ କିଛି ଅଧିକ ସମୟ ମିଳିଥାଏ ଏବଂ ତାହାର ମୂଲ୍ୟ ବୃଦ୍ଧି ଘଟିଥାଏ। ଏଥିଲାଗି କେବଳ ଗୋଟିଏ ସଫା ଓ ଶ୍ରେଣୀକରଣ ଯନ୍ତ୍ର, ଓଜନ ମାପ କରିବା ଯନ୍ତ୍ର ଓ ପ୍ୟାକିଂ ପରେ ସିଲ୍ କରିବା ଯନ୍ତ୍ରର ଆବଶ୍ୟକତା ଥାଏ। ଏଥିରେ ଗୋଟା ଶସ୍ୟକୁ ସଫା କରି କାଠି, କୁଟା, ମାଟି ଓ ବାଲି ଇତ୍ୟାଦି ବାହାର କରିଦିଆଯାଏ। ତାପରେ ଶ୍ରେଣୀକରଣ ଯନ୍ତ୍ରରେ ପୃଥକ ପରେ ପ୍ୟାକିଂ କରି ବିକ୍ରି କରାଯାଇପାରିବ। ଏତଦ୍ବ୍ୟତୀତ ବିଭିନ୍ନ ମୂଲ୍ୟବର୍ଦ୍ଧକ ଖାଦ୍ୟ ପ୍ରସ୍ତୁତି ମଧ୍ୟ କୃଷିଜୀବୀ ମହିଳାମାନେ ଏକକ ବା ଦଳଗତ ଭାବେ କରିପାରିବେ। ଏଥିପାଇଁ ସେମାନଙ୍କୁ ଉପଯୁକ୍ତ ପ୍ରକ୍ରିୟାକରଣ ବ୍ୟବସ୍ଥା, ସଂରକ୍ଷଣ, ବଜାର ସୂଚନା ଓ ନିୟମକାନୁନ ବାବଦରେ ଜ୍ଞାନ ଆହରଣ କରିବାକୁ ହେବ, ଯାହାଫଳରେ କୃଷିଜୀବୀ ମହିଳାମାନେ ଖାଦ୍ୟ ପ୍ରକ୍ରିୟାକରଣକୁ ନିଜର ଆତ୍ମନିଯୁକ୍ତି ପନ୍ଥା ଭାବରେ ଗ୍ରହଣ କରିପାରିବେ। ମନେ ରଖନ୍ତୁ, ପ୍ରକ୍ରିୟାକରଣ ପାଇଁ ଉଦ୍ଦିଷ୍ଟ କିସମ ଚାଷ କଲେ ଉତ୍ପାଦ ପ୍ରସ୍ତୁତି ସହଜ ହୁଏ ଏବଂ ଏହାର ଗୁଣାତ୍ମକ ମାନ ବଜାୟ ରହିଥାଏ। ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗର ସଫଳତା ପାଇଁ ଖାଦ୍ୟ ଓ ପ୍ୟାକିଂର ମାନ ନିର୍ଭର କରୁଥିବାରୁ ସଦାସର୍ବଦା ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ ଅଟେ। ଭାରତ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ମାନାଙ୍କ ଓ ନିୟମାବଳୀ ସମ୍ବନ୍ଧରେ ସଦାସର୍ବଦା ଅବଗତ ରହିବା

0: ଲାଞ୍ଛନୀୟ ଅଟେ। ସରକାରୀ ସ୍ତରରେ ଭାରତ ଓ ରାଜ୍ୟ ସରକାର, କୃଷି ବିଭାଗ, ଖାଦ୍ୟ ପ୍ରକ୍ରିୟାକରଣ ବିଭାଗ, ଶିଳ୍ପ ବିଭାଗ ଓ ଜାତୀୟ ଉଦ୍ୟାନ କୃଷି ମିଶନ ତରଫରୁ ଯନ୍ତ୍ରପାତି ଓ ଶିଳ୍ପ ପ୍ରତିଷ୍ଠା ପାଇଁ ଅନେକ ପ୍ରୋହାହନର ବ୍ୟବସ୍ଥା ଅଛି। ବିଭିନ୍ନ ଅନୁଷ୍ଠାନରେ ମାଗଣା ତାଲିମ ପାଇଁ ସରକାର ବିଭିନ୍ନ ପ୍ରକଳ୍ପ ଓ ଯୋଜନା ଚାଲୁ ରଖିଛନ୍ତି। ଗ୍ରାମାଞ୍ଚଳ ଓ କୃଷିଜୀବୀ ମହିଳାଙ୍କ ପାଇଁ କିଛି ସ୍ୱତନ୍ତ୍ର ଯୋଜନା ମଧ୍ୟ ରହିଛି। ଏସବୁ ଜ୍ଞାନକୌଶଳ ବହୁତ ସହଜ ଓ ସରଳ ମଧ୍ୟ, ଏଥିପାଇଁ ବିଶେଷ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନଥାଏ। ସାଧାରଣତଃ କିଛିଦିନର ତାଲିମ ଦ୍ୱାରା ଆପଣମାନେ ଏହି ବ୍ୟବସାୟ କରି ଆତ୍ମନିର୍ଭରଶୀଳ ହୋଇପାରିବେ। ନିଜେ ସ୍ୱାବଲମ୍ବୀ ହେବା ସଙ୍ଗେ ସଙ୍ଗେ ନିକଟବର୍ତ୍ତୀ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ମଧ୍ୟ କରିପାରିବେ। ସବିଶେଷ ବୈଜ୍ଞାନିକ ଜ୍ଞାନ ପାଇଁ ଆପଣମାନେ ଓୟୁଏଟି ନଚେତ୍ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ କିମ୍ବା ସହକାରୀ କୃଷି ଇଞ୍ଜିନିୟରଙ୍କ ସାହାଯ୍ୟ ନେଇପାରିବେ। ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ସଦାସର୍ବଦା ଆପଣମାନଙ୍କର ଚାଷ କ୍ଷେତ୍ରରେ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ, ଉନ୍ନତମାନର ବିହନ, ଚାଷ ପ୍ରଣାଳୀ ଏବଂ କୃଷି ଓ ଆନୁଷଙ୍ଗିକ କୃଷିରେ ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ପ୍ରୋତ୍ସାହନ ସମ୍ପର୍କରେ ଜାଣିବା ପାଇଁ ସଦାସର୍ବଦା ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରରେ ଥିବା ବୈଜ୍ଞାନିକ କିମ୍ବା କୃଷି କର୍ମଚାରୀମାନଙ୍କ ସହିତ ପରାମର୍ଶ କରନ୍ତୁ।
1: ଶୁଣିଲେ କୃଷି ସୂଚନା, ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ କେନ୍ଦୁଝର, ମୟୂରଭଞ୍ଜ ଏବଂ ଭଦ୍ରକ ଆଦି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

ଈଶ୍ୱରଚକ୍ର ଅପରାହ୍ନ ପାଞ୍ଚଟାରେ ଏଥିରେ ରହିଛି ନିଷ୍ଠା ପଟ୍ଟନାୟକଙ୍କ ଭଜନ ଏବଂ ଦେଶଭକ୍ତି ଗୀତ, ମହିମା ଦାସଙ୍କ ଆଲୋଚନା, ସ୍କୁଲ ଛୁଟି ସମୟରେ ଆସ ପେଣ୍ଟିଂ ଶିଖିବା ଏବଂ ଜାଣିବା କଥାରେ ଯୋଗ ପ୍ରଶିକ୍ଷିକା କାଞ୍ଚନ ବେହେରା କହିବେ ପିଲାଙ୍କ ପାଇଁ ଯୋଗ ସମ୍ପର୍କରେ ଯୁବବାଣୀ 5:30। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମ ଚରିତ ମାନସର 54ତମ ଭାଗ ସନ୍ଧ୍ୟା 6:10। ସମ୍ଭଲପୁର ଅଞ୍ଚଳର ଗୀତ ସନ୍ଧ୍ୟା 6:30 ପରିବେଷଣ କରିବେ ଚିନ୍ତାମଣି ସାହୁ ଏବଂ ପୂର୍ଣ୍ଣପ୍ରଭା ପାଣିଗ୍ରାହୀ। ଓଡ଼ିଆ କଥାଚିତ୍ରର ଗୀତ ରାତି 7:02। ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ ରାତି 7:25। ବନାନୀ ରାତି 7:30। ଏଥିରେ ଶୁଣିବେ ଆଲୋଚନା, ବୃକ୍ଷରୋପଣ ପାଇଁ ବିଭିନ୍ନ ପ୍ରସ୍ତୁତି ଆଲୋଚନା କରିବେ ରଞ୍ଜନ କୁମାରଙ୍କର। ପାରିବାରିକ ଧାରାବାହିକ ନାଟକ ଶ୍ରୀହରିଙ୍କ ସଂସାର, ଏହାର 7ତମ ଭାଗ ରାତି 8:30। ରଚନା ଗୋପାଳ ଛୋଟରେ, ପ୍ରଯୋଜନା ପ୍ୟାରିମୋହନ ମହାନ୍ତି। ଅଖିଳ ଭାରତୀୟ ଚଳଚ୍ଚିତ୍ର ପତ୍ରିକା କାର୍ଯ୍ୟକ୍ରମ ରାତି 9:30 ରିଲେ କରି ପ୍ରସାର କରିବ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ପ୍ରଚାର କରିବ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତର ବେତାର ବିବରଣୀ। ଶୁଣିଲେ ଆଜିର କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,600 କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିରେ 25,000 କୋଟି ଟଙ୍କାର କୋଇଲା ଗ୍ୟାସିଫିକେସନ ପ୍ରକଳ୍ପ, 17,117 କୋଟି ଟଙ୍କାର ଉନ୍ନତ ବିଦ୍ୟୁତ୍ ଶକ୍ତି ଭିଭିଭୂମିର ଶିଳାନ୍ୟାସ, 811 କୋଟି ଟଙ୍କାର ରାସ୍ତା ଓ ସେତୁ ଆଦିର ଲୋକାର୍ପଣ ହେବ। ପ୍ରଧାନମନ୍ତ୍ରୀ ଆଜି ପୂର୍ବାହ୍ନରେ ରାଇରଙ୍ଗପୁରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପାହାଡ଼ପୁର ଗ୍ରାମ ପରିଦର୍ଶନ କରି ପବିତ୍ର ସାନ୍ତାଳୀ ଜାହେରା ଏବଂ ହୋ ଜାହେରା ଦକ୍ଷତା କେନ୍ଦ୍ର ଓ ପାହାଡ଼ପୁର ସ୍କୁଲରେ ପ୍ରାର୍ଥନା କରିବେ। ଅପରାହ୍ନରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଗତକାଲି ଓଡ଼ିଶା ଗସ୍ତରେ ଆସି ରାଇରଙ୍ଗପୁରଠାରେ ସନ୍ଧ୍ୟାରେ ପହଞ୍ଚିବା ପରେ କୁସୁମୀ ବ୍ଲକ ଖଣି ପ୍ରଭାବିତ ଗ୍ରାମଗୁଡ଼ିକ ପାଇଁ ମେଗା ସମନ୍ୱିତ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ, ବ୍ରହ୍ମକୁମାରୀଙ୍କ ମାତୃଶକ୍ତି ଭବନ, ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁର ନୂତନ ପୁଲିସ୍ ଜିଲ୍ଲାକୁ ଉଦ୍ଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କରିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଦେଶର 9,44,00,000ରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ 18,880 କୋଟି ଟଙ୍କା ସିଧାସଳଖ ପ୍ରଦାନ କରିବେ। 2019 ମସିହାରୁ ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା କୃଷକଙ୍କ ଜମାଖାତାକୁ ପ୍ରାୟ 4,50,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜିକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସରଳ ଓ ସମନ୍ୱିତ କରିବା ଉଦ୍ଦେଶ୍ୟରେ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି। ନୂତନ ମାର୍ଗଦର୍ଶିକା ଅନୁଯାୟୀ ପ୍ରତ୍ୟେକ ବିଭାଗ ପାଇଁ ଆବଶ୍ୟକ ଦଲିଲ୍ପତ୍ର

0: ଯାଞ୍ଚ ପ୍ରକ୍ରିୟା ଏବଂ ପଞ୍ଜିକରଣର ସର୍ତ୍ତାବଳୀ ସ୍ୱଷ୍ଟ ଭାବେ ନିର୍ଦ୍ଧାରିତ କରାଯାଇଛି। ଏଥିରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ, ବିଭିନ୍ନ ଉନ୍ନୟନମୂଳକ କର୍ତ୍ତୃପକ୍ଷ ଏବଂ ରାଜସ୍ୱ ଉପଖଣ୍ଡ ଅଞ୍ଚଳ ପାଇଁ ପୃଥକ୍ ପୃଥକ୍ କ୍ଷମତା ସମ୍ପନ୍ନ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ଓ ଭୂମିକା ସ୍ୱଷ୍ଟ କରାଯାଇଛି। ସମ୍ଭଲପୁର ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ଦେବୀ ପାର୍ବତୀ ଶ୍ରଦ୍ଧାଳୁମାନଙ୍କୁ ଯୁଗଳ ଦର୍ଶନ ଦେଇଛନ୍ତି। ଗତକାଲି ରାତିରେ ମଙ୍ଗଳ ଆଳତୀ ପରେ ନବଦମ୍ପତି ନଗର ପରିକ୍ରମାରେ ବାହାରିବା ପରେ ଆଜି ସନ୍ଧ୍ୟାରେ ମନ୍ଦିରରେ ପହଞ୍ଚିବା ପରେ ଏହା ଶେଷ ହେବ। ନୟାଗଡ଼ର ଶରଣକୂଳସ୍ଥିତ ଲଡ଼ୁବାବାଙ୍କ ପୀଠରେ ଦେବସଭା ପରେ ଶୀତଳଷଷ୍ଠୀ ଯାତ୍ରା ଉଦ୍ଯାପିତ ହୋଇଛି। ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଆଡ଼ମ୍ଘର ସହକାରେ ଶୀତଳଷଷ୍ଠୀ ନୀତିକାନ୍ତି ଶେଷ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳରେ ଆୟୋଜିତ କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସୁବର୍ଣ୍ଣପୁର ଓ ନୂଆପଡ଼ାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଦୁଇବର୍ଷର ଉପଲବ୍ଧି ସମ୍ପର୍କରେ ଆଲୋଚନା ହୋଇଥିଲା। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାସ୍ତା ପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ, ଟ୍ରାଫିକ୍ ନିୟନ୍ତ୍ରଣ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଢେଙ୍କାନାଳରେ ଅନୁଷ୍ଠିତ ବୈଠକରେ ସଡ଼କ ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା। ଶିଶୁ ଶ୍ରମିକ ପ୍ରଥା ବିରୋଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କଟକ ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷରେ ଏକ ସଚେତନତା ସମ୍ମିଳନୀ ଆୟୋଜିତ ହୋଇଯାଇଛି। ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କର୍ମଶାଳାରେ ଶିଶୁ ଶ୍ରମ ନିରାକରଣ ପାଇଁ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ ସହ କର୍ମଶାଳା ଆୟୋଜିତ ହୋଇଯାଇଛି। ରାଜ୍ୟରେ ଏକୀକୃତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଆବେଦନ ପ୍ରକ୍ରିୟା ଜାରି ରହିବ। ଏଥିଲାଗି ଆସନ୍ତା 10 ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଶରଣାର୍ଥୀମାନଙ୍କ ପ୍ରତି ସମବେଦନା ସମର୍ଥନ ଜଣାଇବା ଲକ୍ଷ୍ୟରେ ଆଜି ବିଶ୍ୱ ଶରଣାର୍ଥୀ ଦିବସ ପାଳନ କରାଯାଉଛି। ଶରଣାର୍ଥୀମାନଙ୍କ ସମସ୍ୟା ଏକ ବିଶ୍ୱସ୍ତରୀୟ ସମସ୍ୟା ହୋଇଥିବାରୁ ଏହାର ମୁକାବିଲା ପାଇଁ ବିଶ୍ୱବ୍ୟାପୀ ପ୍ରୟାସ ଚାଲିଛି। ଯୁଦ୍ଧ, ଦାରିଦ୍ର୍ୟ ଏବଂ ଅନ୍ୟ କାରଣଗୁଡ଼ିକରୁ ଶରଣାର୍ଥୀ ହୋଇଥିବା ଲୋକଙ୍କୁ ସେମାନଙ୍କର ଘରକୁ ଫେରାଇ ଆଣିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ବୌଦ୍ଧଠାରେ ସର୍ବାଧିକ ତାପମାତ୍ରା 41.3°C ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜିଥିରେ ଶୁଣନ୍ତୁ, ବାର୍ଦ୍ଧକ୍ୟ ଏକ ରୋଗ ନୁହେଁ, ଅବସ୍ଥା ମାତ୍ର। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଲକ୍ଷ୍ମୀଧର ରାଉଳ।
2: ମଣିଷ ଜନ୍ମ ହେବାଠାରୁ ବୟସର ପାହାଚ ଉପରେ ଚଢ଼ି ଚଢ଼ି ଶେଷରେ ମୃତ୍ୟୁବରଣ କରେ, ଯାହାକି ଧ୍ରୁବ ସତ୍ୟ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ସମୟର ବ୍ୟବଧାନ ଅଛି ତାହା କେତୋଟି ଅବସ୍ଥା ଦେଇ ଗତି କରେ। ଜନ୍ମ ହେବାଠାରୁ 5 ବର୍ଷ ପର୍ଯ୍ୟନ୍ତ ବାଳୁତ ଅବସ୍ଥା, 5 ବର୍ଷଠାରୁ 10 ବର୍ଷ ପର୍ଯ୍ୟନ୍ତ ଶୈଶବ ଅବସ୍ଥା, 10 ବର୍ଷଠାରୁ 15 ବର୍ଷ ପର୍ଯ୍ୟନ୍ତ କୈଶୋର ଅବସ୍ଥା, 15 ବର୍ଷଠାରୁ 40 ବର୍ଷ ପର୍ଯ୍ୟନ୍ତ ଯୌବନ ଅବସ୍ଥା, 40 ବର୍ଷଠାରୁ 60 ବର୍ଷ ପର୍ଯ୍ୟନ୍ତ ପ୍ରାପ୍ତ ବୟସ୍କ ଅବସ୍ଥା, 60 ବର୍ଷରୁ 80 ବର୍ଷ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟର ପ୍ରଥମ ଅବସ୍ଥା, 80 ବର୍ଷରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ୟର ଶେଷ ଅବସ୍ଥା। ଏ ସଂସାରରେ ଯେତେ ଜୀବଜନ୍ତୁ ଅଛନ୍ତି ସମସ୍ତେ ଜନ୍ମ ନିଅନ୍ତି ଏବଂ ପ୍ରାକୃତିକ ପ୍ରକ୍ରିୟାରେ ବିଭିନ୍ନ ଅବସ୍ଥା ଦେଇ ଶେଷରେ ବୃଦ୍ଧ ହୋଇ ମୃତ୍ୟୁବରଣ କରନ୍ତି। ତେଣୁ ବାର୍ଦ୍ଧକ୍ୟ ମଣିଷର ଶେଷ ଅବସ୍ଥା, ଯାହା ଏକ ରୋଗ ନୁହେଁ। ତେବେ ବାର୍ଦ୍ଧକ୍ୟ ସହିତ କେତୋଟି ରୋଗ ଅଙ୍ଗୀକାର ହୋଇ ସାଥୀ ଭଳି ଯାଉଥାଏ। ବହୁତ କମ୍ ଲୋକ ବିନା ରୋଗରେ ବାର୍ଦ୍ଧକ୍ୟରେ ପହଞ୍ଚି ପାରନ୍ତି ନାହିଁ, କିମ୍ବା ବିନା ବାର୍ଦ୍ଧକ୍ୟରେ କେତେକ ରୋଗ ସୃଷ୍ଟି ହୋଇପାରେ ନାହିଁ। ଅର୍ଥାତ୍ ବାର୍ଦ୍ଧକ୍ୟରେ ପାଦ ଦେଲା ପରେ ଶରୀରର ତନ୍ତୁ ବିଶେଷରେ ପରିବର୍ତ୍ତନ ଘଟେ, ଯାହାଦ୍ୱାରା କି ମଣିଷ ଦେହରେ ରୋଗ ସୃଷ୍ଟି ହେବା ସହଜ ହୁଏ ଏବଂ ମଣିଷକୁ ଶୀଘ୍ର ବାର୍ଦ୍ଧକ୍ୟର ଉପର ପାହାଚକୁ ନେଇଯାଏ। ସେହିପରି ଯଦି କୌଣସି ବ୍ୟକ୍ତି ଅର୍ଦ୍ଧ ବୟସରେ ରୋଗାକ୍ରାନ୍ତ ହୁଏ, ତେବେ ସେ ଶୀଘ୍ର ବାର୍ଦ୍ଧକ୍ୟ ଆଡ଼କୁ ଆଗେଇଥାଏ ଏବଂ ଶେଷ ସ୍ତରରେ ପହଞ୍ଚିଥାଏ। ତେଣୁ ବାର୍ଦ୍ଧକ୍ୟ

0: ସ୍ୱାସ୍ଥ୍ୟ ଗୋଟିଏ ଅବସ୍ଥା ଏବଂ ରୋଗ ଏହାର ଏକ ପରିଭୂଷଣ ଯାହାକି ଅଙ୍ଗୀକାର ଭଳି ମଣିଷ ସହିତ ସାଥିସାଥି ହୋଇ ଚାଲିଥାଏ। ତେବେ ଏଠାରେ ପ୍ରଶ୍ନ ଉଠେ, ଜୀବଜନ୍ତୁଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ଏମାନେ ସବୁ କାହିଁକି ଓ କିପରି ବୃଦ୍ଧ ହୁଅନ୍ତି? ପ୍ରାକୃତିକ ପ୍ରକ୍ରିୟାକୁ ଚିନ୍ତା କଲେ ଆମ୍ଭେମାନେ କହିବା ଯେ ଏହା ଏକ ପ୍ରାକୃତିକ ନିୟମ, କିନ୍ତୁ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀରେ ବୃଦ୍ଧ ହୋଇଯିବାର କେତୋଟି ମତବାଦ ଅଛି ଯାହାକୁ ଆମେ ଥିଓରି କହୁ, ଯେପରିକି ଜେନେଟିକ୍ ଥିଓରି, ରାଣ୍ଡମ୍ ଡ୍ୟାମେଜ୍ ଥିଓରି, ହୋମୋଷ୍ଟାଟିକ୍ ଥିଓରି। ଜେନେଟିକ୍ ଥିଓରି ଅନୁସାରେ ମଣିଷ ଦେହରେ ଯେଉଁ ସବୁ ଜିନ୍ ଅଛି ତାହା ଧୀରେ ଧୀରେ ଭାଙ୍ଗି ଭାଙ୍ଗି ଯାଇ ଶରୀରରୁ ଅପସାରଣ ଘଟେ, ଯାହାଦ୍ୱାରା ମଣିଷର ଅବସ୍ଥାରେ ପରିବର୍ତ୍ତନ ଘଟେ। ରାଣ୍ଡମ୍ ଡ୍ୟାମେଜ୍ ଥିଓରି ଅନୁସାରେ ମଣିଷ ଶରୀରରେ ଯେଉଁ କୋଷ ବା ସେଲ୍ ଅଛି ତାହା ସାଧାରଣତଃ କ୍ରମାଗତ ଭାବେ ଭାଙ୍ଗି ଭାଙ୍ଗି ଯାଏ ଏବଂ ନୂତନ କୋଷ ତିଆରି ହେଉଥାଏ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ଶରୀର ଏହି ଭାଙ୍ଗିବା ଏବଂ ଗଢ଼ିବା ପ୍ରକ୍ରିୟା ହରାଇ ବସେ, ଫଳରେ କ୍ରମାଗତ ଭାବେ କୋଷ ସବୁ ଭାଙ୍ଗି ଯାଉଥାଏ କିନ୍ତୁ ନୂତନ କୋଷ ତିଆରି ହେଉନଥାଏ। ଏହାଦ୍ୱାରା ମଣିଷ ବାର୍ଦ୍ଧକ୍ୟ ଅବସ୍ଥାକୁ ଚାଲିଯାଏ। ହୋମୋଷ୍ଟାଟିକ୍ ଥିଓରି ଅନୁସାରେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ରକ୍ତର ସଞ୍ଚାଳନ ଏବଂ ରକ୍ତ ଜମାଟ ବାନ୍ଧିବା କ୍ଷମତା ହରାଇ ବସେ, ଯାହାଦ୍ୱାରା ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ପଠାଇବା ପ୍ରକ୍ରିୟା ଶିଥିଳ ହୋଇଥାଏ, ଫଳରେ ବିଭିନ୍ନ ଅଙ୍ଗ ରକ୍ତର ଅଭାବରେ ଶୁଖି ଶୁଖିଯାଏ ଏବଂ ବାର୍ଦ୍ଧକ୍ୟ ଅବସ୍ଥାରେ ଉପନୀତ କରାଏ। ଏହି ଯେଉଁ ତିନୋଟି ମତବାଦ ବାର୍ଦ୍ଧକ୍ୟ କରାଉଛି ବୋଲି କୁହାଗଲା, ତାହା ସବୁ କେତୋଟି ଉପାଦାନ ଦ୍ୱାରା ପ୍ରଭାବିତ ହୋଇ ଶୀଘ୍ର ବାର୍ଦ୍ଧକ୍ୟ ପ୍ରାପ୍ତିରେ ସାହାଯ୍ୟ କରିଥାଏ, ଯଥା ବ୍ୟାୟାମ ନ କରିବା, ଉପଯୁକ୍ତ ଖାଦ୍ୟ ନ ଖାଇବା, ଅନ୍ୟାନ୍ୟ ମାଦକ ଦ୍ରବ୍ୟ ସେବନ କରିବା ଏବଂ ମଣିଷର ଜୀବନଧାରାରେ ପରିବର୍ତ୍ତନ ଆଣିବା ଅନ୍ତର୍ଭୁକ୍ତ। ଯଦି କୌଣସି ଲୋକକୁ କିଛି ରୋଗ ନାହିଁ, ତେବେ ଆମେ କଳନା କରିପାରିବା ସେ କେତେ ବର୍ଷ ବଞ୍ଚିପାରିବ। ଜଣକୁ 65 ବର୍ଷ ହୋଇଥିଲେ ସିଏ ଆଉ 70 ବର୍ଷ ବଞ୍ଚିବ, 75 ବର୍ଷ ହୋଇଥିଲେ ସିଏ 11 ବର୍ଷ ବଞ୍ଚିବ, 85 ବର୍ଷ ହୋଇଥିଲେ ସିଏ 6 ବର୍ଷ ବଞ୍ଚିବ, 90 ବର୍ଷ ହୋଇଥିଲେ ଆଉ 4 ବର୍ଷ ବଞ୍ଚିବ ଏବଂ 100 ବର୍ଷ ହୋଇଥିଲେ ଆଉ 2 ବର୍ଷ ବଞ୍ଚିବ।
1: ବାର୍ଦ୍ଧକ୍ୟ ଏକ ରୋଗ ନୁହେଁ, ଅବସ୍ଥା ମାତ୍ର। ଏ ସମ୍ପର୍କରେ କହିଲେ ଡାକ୍ତର ଲକ୍ଷ୍ମୀଧର ରାଉଳ। ଆକାଶବାଣୀ କଟକ, ସମୟ ସକାଳ 17:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଓଡ଼ିଶାରେ ଆଜି 47,600 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଳିରୁ ଆଜି ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ପାରଦର୍ଶୀ ଭାବେ ପରିଚାଳନା କରିବାକୁ ପ୍ରସ୍ତୁତ ଥିବା ଏନ୍ଟିଏର ସୂଚନା। ଏବଂ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆଜି ଚେନ୍ନାଇରେ ଖେଳାଯିବ ତୃତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,600 କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିରେ 25,000 କୋଟି ଟଙ୍କାର କୋଇଲା ଗ୍ୟାସିଫିକେସନ୍ ପ୍ରକଳ୍ପ, 17,117 କୋଟି ଟଙ୍କାର ଉନ୍ନତ ବିଦ୍ୟୁତ୍ ଶକ୍ତି ଭିଭିଭୂମିର ଶିଳାନ୍ୟାସ, 811 କୋଟି ଟଙ୍କାର ରାସ୍ତା ଓ ସେତୁ ଆଦିର ଲୋକାର୍ପଣ ହେବ। ପ୍ରଧାନମନ୍ତ୍ରୀ ଆଜି ପୂର୍ବାହ୍ନରେ ରାଇରଙ୍ଗପୁରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପାହାଡ଼ପୁର ଗ୍ରାମ ପରିଦର୍ଶନ କରି ପବିତ୍ର ସାନ୍ତାଳୀ ଜାହେରା ଏବଂ ହୋ ଜାହେରା ଦକ୍ଷତା କେନ୍ଦ୍ର ଓ ପାହାଡ଼ପୁର ସ୍କୁଲରେ ପ୍ରାର୍ଥନା କରିବେ। ଅପରାହ୍ନରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ପରେ ପ୍ରଧାନମନ୍ତ୍ରୀ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ଆଜି ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରେ ପଶ୍ଚିମବଙ୍ଗ ଦିବସ ପାଳନ ଉତ୍ସବରେ ଯୋଗଦେବେ। ସେଠାରେ ପ୍ରଧାନମନ୍ତ୍ରୀ ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ ଏବଂ ଶିଳାନ୍ୟାସ କରିବେ। ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ପିଏମ୍ କିଷାନର 23ତମ କିସ୍ତି ପ୍ରଦାନ କରିବେ। ଏହା ଅଧୀନରେ ଦେଶ

ଦେଶବ୍ୟାପୀ 9,44,00,000 ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଜରିଆରେ 18,880 କୋଟି ଅଧିକ ରାଶି ହସ୍ତାନ୍ତର କରାଯିବ। ଏହା ବ୍ୟତୀତ ପଶ୍ଚିମବଙ୍ଗର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଡିଜିଟାଲ୍ କୃଷି ମିଶନର ଅଂଶ ଭାବେ ଏଗ୍ରି ଷ୍ଟାକ୍, ଜାତୀୟ ପ୍ରାକୃତିକ କୃଷି ମିଶନ ଏବଂ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ସମେତ ଅନେକ କେନ୍ଦ୍ରୀୟ କୃଷି ଯୋଜନାର ଶୁଭାରମ୍ଭ କରିବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ 6:30 କୋଲକାତାଠାରେ ଆୟୋଜିତ 12 ଆନ୍ତର୍ଜାତିକ ଯୋଗ ଦିବସ ଉତ୍ସବରେ ଯୋଗଦେବେ। ଏହି ଅବସରରେ ଶ୍ରୀ ମୋଦି ଶ୍ୟାମାପ୍ରସାଦ ମୁଖାର୍ଜୀ ବନ୍ଦରରେ ସ୍ୱଦେଶୀ ପ୍ରଯୁକ୍ତିରେ ନିର୍ମିତ 3 ନୌସେନା ଜାହାଜ ଆଇଏନ୍ଏସ୍ ତୁନାଗିରି, ସଂଶୋଧକ ଏବଂ ଆଗ୍ରେକୁ ଲୋକାର୍ପଣ କରିବେ। ଆସନ୍ତାକାଲି ହେବାକୁ ଥିବା ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷାକୁ ସ୍ୱଚ୍ଛ ଓ ପାରଦର୍ଶୀ ଢଙ୍ଗରେ କରିବା ଲାଗି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ସୂଚନା ଦେଇଛି। ଦେଶର 551 ସହରରେ ଏବଂ ବିଦେଶରେ 14 ସହରରେ 22,00,000 ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଦେବେ। ପରୀକ୍ଷାକୁ ସୁଚାରୁରୂପେ ପରିଚାଳନା କରିବା ଲାଗି 2,00,000 ଅଧିକ ନିରୀକ୍ଷକ, ସଂଯୋଜକ, ପୁଲିସ ଫୋର୍ସ ଏବଂ ପ୍ରଶାସକମାନଙ୍କୁ ନିୟୋଜିତ କରାଯାଇଛି। ଏହି ପରୀକ୍ଷା ଲାଗି ସିସିଟିଭି ମାଧ୍ୟମରେ ନିରୀକ୍ଷଣ ସହ ଆଧାର ଆଧାରିତ ପ୍ରମାଣୀକରଣ, ଜିପିଏସ୍ ଆଧାରିତ ଯାନ ବ୍ୟବହାର ଭଳି ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଏନ୍ଟିଏ ପକ୍ଷରୁ କୁହାଯାଇଛି। ବୃହତ୍ ଅନାଦେୟ ଋଣ ମାମଲାଗୁଡ଼ିକର ସମାଧାନ ପ୍ରକ୍ରିୟାକୁ ନେଇ ବ୍ୟାଙ୍କ, ଆସେଟ୍ ରିକନ୍ଷ୍ଟ୍ରକ୍ସନ୍ କମ୍ପାନୀ ଏବଂ ଋଣ ଗ୍ରହୀତାଙ୍କ ମଧ୍ୟରେ ସଲାସୁତୁରା ରହିଥିବା ନେଇ ସୁପ୍ରିମକୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଭି ମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି କରଦାତାଙ୍କଠାରୁ ସଂଗୃହୀତ ସାଧାରଣ ଜନତାଙ୍କ ଅର୍ଥ ବ୍ୟାଙ୍କ ମାଧ୍ୟମରେ ଋଣ ଆକାରରେ ପ୍ରଦାନ କରାଯାଉଥିବା ବେଳେ ଏହି ବକେୟା ଆଦାୟ ପାଇଁ ଅନେକ କ୍ଷେତ୍ରରେ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଜନସାଧାରଣଙ୍କ କଲ୍ୟାଣ ପାଇଁ ବ୍ୟୟ ହେବାକୁ ଥିବା ସରକାରୀ ଅର୍ଥର ଅପବ୍ୟବହାରକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଚିନ୍ତା ବ୍ୟକ୍ତ କରିଛନ୍ତି। ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର 1,537 କୋଟି ଟଙ୍କାର ଋଣକୁ ମାତ୍ର 73,50,00,000 ଟଙ୍କାରେ 2 ଆସେଟ୍ ରିକନ୍ଷ୍ଟ୍ରକ୍ସନ୍ କମ୍ପାନୀ ମାଧ୍ୟମରେ ସମାଧାନ କରାଯାଇଥିବା ଅଭିଯୋଗ ସମ୍ଭଳିତ ଏକ ଆବେଦନ ଉପରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାର, ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଅନ୍ୟ ସମ୍ପୃକ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଶୁଣାଣି ସମୟରେ ଖଣ୍ଡପୀଠ ଆସେଟ୍ ରିକନ୍ଷ୍ଟ୍ରକ୍ସନ୍ କମ୍ପାନୀଗୁଡ଼ିକର କାର୍ଯ୍ୟପ୍ରଣାଳୀର ସମୀକ୍ଷା ଆବଶ୍ୟକ ବୋଲି କହିଛନ୍ତି। ଆସେଟ୍ ରିକନ୍ଷ୍ଟ୍ରକ୍ସନ୍ କମ୍ପାନୀ ହେଉଛି ଏକ ବିତ୍ତୀୟ ସଂସ୍ଥା ଯାହା ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାଗୁଡ଼ିକର ଅନାଦେୟ ଋଣକୁ ଅଧିଗ୍ରହଣ କରି ଆଦାୟ ବ୍ୟବସ୍ଥା କରିଥାଏ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଅସ୍ଥିର ବିଶ୍ୱ ପରିସ୍ଥିତିରେ ଭାରତକୁ ନିଜର ଜାତୀୟ ସ୍ୱାର୍ଥ, ରଣନୀତିକ ସ୍ୱାଧୀନତା ଏବଂ ବହୁମୁଖୀ ବିଶ୍ୱ ବ୍ୟବସ୍ଥାର ଲକ୍ଷ୍ୟକୁ ଆଗେଇ ନେବା ସହ ବିଭିନ୍ନ ଅଞ୍ଚଳ ସହ ସମ୍ପର୍କକୁ ସର୍ବାଧିକ ଫଳପ୍ରଦ କରିବା ଆବଶ୍ୟକ। ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ଭାରତ ଆମେରିକା ଫୋରମ 2026ରେ ଉଦ୍ବୋଧନ ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ଉଭୟ ଦେଶ କେତେକ ପ୍ରସଙ୍ଗକୁ ନେଇ ବିଭିନ୍ନ ଆହ୍ୱାନର ସାମ୍ନା କରୁଥିଲେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଭାରତ ଆମେରିକା ସହଭାଗିତା କ୍ରମଶଃ ସୁଦୃଢ଼ ହେଉଛି। ସେ କହିଛନ୍ତି ଭାରତର ବିକାଶ ସହିତ ଦେଶର ସ୍ୱାର୍ଥ ଜଡ଼ିତ ଲକ୍ଷ୍ୟ ବ୍ୟାପକ ହେବ। ଭାରତର ବରିଷ୍ଠ ଅମଲା ବିବେକ ଅଗ୍ରୱାଲଙ୍କୁ 2026-27 ବର୍ଷ ପାଇଁ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସର ପରବର୍ତ୍ତୀ ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ସେ ବ୍ରିଟେନ୍ର ଗାଇଲ୍ସ ଥମ୍ସନ୍ଙ୍କ ସ୍ଥାନରେ କାର୍ଯ୍ୟ କରିବେ। ବର୍ତ୍ତମାନ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟରତ ଶ୍ରୀ ଅଗ୍ରୱାଲ ପୂର୍ବରୁ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ। ଜୁନ୍ 17-19 ପର୍ଯ୍ୟନ୍ତ ଅନୁଷ୍ଠିତ ବୈଠକରେ ଶ୍ରୀ ଅଗ୍ରୱାଲଙ୍କ ଉପାଧ୍ୟକ୍ଷ ନିଯୁକ୍ତି ସମ୍ପର୍କିତ ନିଷ୍ପତ୍ତି ନିଆଯାଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶ୍ରୀ ଅଗ୍ରୱାଲଙ୍କ ଚୟନକୁ ଭାରତ ପାଇଁ ଏକ ବଡ଼ ସଫଳତା ବୋଲି କହିଛି। ମନ୍ତ୍ରଣାଳୟ ଦ୍ୱାରା ସାମାଜିକ ଗଣମାଧ୍ୟମ ପୋଷ୍ଟରେ କୁହାଯାଇଛି ଏହି ନିଯୁକ୍ତି ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ଏବଂ ବେଆଇନ ଆର୍ଥିକ ନେଟୱାର୍କ ବିରୋଧରେ ଲଢ଼େଇ ପ୍ରତି ଭାରତର ଦୃଢ଼ ପ୍ରତିବଦ୍ଧତାକୁ ପ୍ରକାଶ କରୁଛି। ଗତ 12 ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ସଶକ୍ତ ଭାରତ ଗଠନ ଦିଗରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପରିବର୍ତ୍ତନମୂଳକ

0: ପଦକ୍ଷେପଗୁଡ଼ିକ ଉପରେ ଗତ 12 ବର୍ଷ ମଧ୍ୟରେ ସରକାର ଦେଶର ପ୍ରଯୁକ୍ତି କ୍ଷେତ୍ରରେ ଗଠନାତ୍ମକ ପରିବର୍ତ୍ତନ ଆଣିଛନ୍ତି। ସଶକ୍ତ ଭାରତର 2ଟି ପ୍ରମୁଖ ଭିତ୍ତି ହେଉଛି ସେମିକଣ୍ଡକ୍ଟର ପରିବେଶ ବ୍ୟବସ୍ଥାର ବିକାଶ ଏବଂ ମହାକାଶ କ୍ଷେତ୍ରର ଷ୍ଟାର୍ଟଅପ୍ଗୁଡ଼ିକର ଦ୍ରୁତ ଅଭିବୃଦ୍ଧି। ନୀତିଗତ ପରିବର୍ତ୍ତନ ଫଳରେ ସେମିକଣ୍ଡକ୍ଟର କ୍ଷେତ୍ର ଏବେ ଉତ୍ପାଦନ ଓ ଡିଜାଇନ୍ ୟୁନିଟ୍ରେ ପରିଣତ ହୋଇଛି। ଜାତୀୟ ସୁରକ୍ଷା, ଆର୍ଥିକ ସ୍ଥିରତା, ଡିଜିଟାଲ୍ ସାର୍ବଭୌମତ୍ୱ ଏବଂ ଭବିଷ୍ୟତ ପ୍ରତିଯୋଗିତାମୂଳକ କ୍ଷମତା ପାଇଁ ସେମିକଣ୍ଡକ୍ଟର ଏକ ମୂଳ ଆଧାର ପାଲଟିଛି। 2021 ଡିସେମ୍ବରରେ 76,000 କୋଟି ଟଙ୍କା ବ୍ୟୟବରାଦ ସହ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ଆରମ୍ଭ କରାଯାଇଥିଲା। ଏହା ଅଧୀନରେ ସିଲିକନ୍ ଫ୍ୟାବ୍, କମ୍ପାଉଣ୍ଡ ସେମିକଣ୍ଡକ୍ଟର ସୁବିଧା, ଆସେମ୍ବ୍ଲିଂ ଓ ପରୀକ୍ଷଣ ୟୁନିଟ୍ ଏବଂ ଚିପ୍ ଡିଜାଇନ୍ ପାଇଁ 50% ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। 2026 ସୁଦ୍ଧା ସରକାର ସେମିକଣ୍ଡକ୍ଟର ମିଶନ 2.0 ଆରମ୍ଭ କରି ଶିଳ୍ପକ୍ଷେତ୍ର ନେତୃତ୍ୱାଧୀନ ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ର ପାଇଁ 1,000 କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହା ପ୍ରଯୁକ୍ତି ବିକାଶ ସହ ଭବିଷ୍ୟତ ପାଇଁ ଦକ୍ଷ ମାନବ ସମ୍ପଦ ସୃଷ୍ଟିରେ ସହାୟକ ହେବ। ସେମିକଣ୍ଡକ୍ଟର ମିଶନ 2.0 ସମ୍ପର୍କରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏଆଇ ମିଶନ 1.0 ଏହି ଜଟିଳ ଶିଳ୍ପର ମୂଳ ଭିଭିଭୂମି ପ୍ରତିଷ୍ଠା କରିଥିବାବେଳେ ମିଶନ 2.0 ପରିବେଶ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ଗୁରୁତ୍ୱ ଦେବ। ଅନ୍ୟପକ୍ଷରେ ଭାରତୀୟ ମହାକାଶ ନୀତି 2023 ଅନୁଯାୟୀ ଘରୋଇ ସଂସ୍ଥାଗୁଡ଼ିକୁ ଉପଗ୍ରହ ଉତ୍କ୍ଷେପଣ, ନିର୍ମାଣ ଓ ପରିଚାଳନା, ତଥ୍ୟ ସଂଗ୍ରହ ଓ ପ୍ରସାରଣ ଏବଂ ଗ୍ରାଉଣ୍ଡ ଷ୍ଟେସନ ପରିଚାଳନା ସହ ସମ୍ପୂର୍ଣ୍ଣ ମହାକାଶ କାର୍ଯ୍ୟକଳାପ କରିବାକୁ ଅନୁମତି ଦିଆଯାଇଛି। ଫଳରେ 2014 ମାତ୍ର ଗୋଟିଏ ପଞ୍ଜିକୃତ ମହାକାଶ ଷ୍ଟାର୍ଟଅପ୍ ଥିବାବେଳେ 2026 ସୁଦ୍ଧା ଏହି ସଂଖ୍ୟା 400କୁ ବୃଦ୍ଧି ପାଇଛି। ସେମିକଣ୍ଡକ୍ଟର ମିଶନର ସଫଳତା ଏବଂ ଦ୍ରୁତ ବିକାଶଶୀଳ ଘରୋଇ ମହାକାଶ କ୍ଷେତ୍ର ମାଧ୍ୟମରେ ଏକ ବିକଶିତ ରାଷ୍ଟ୍ର ଗଠନ ଦିଗରେ ଭାରତର ଯାତ୍ରା ସଫଳ ରୂପ ନେଉଛି। କ୍ରିକେଟ୍ରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ତୃତୀୟ ଏବଂ ଶେଷ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଆଜି ଅପରାହ୍ନରେ ଚେନ୍ନାଇସ୍ଥିତ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଖେଳାଯିବ। ଅପରାହ୍ନ 1:30ରେ ମ୍ୟାଚ୍ ଆରମ୍ଭ ହେବ। ଆୟୋଜକ ଭାରତ ଏହି ଶୃଙ୍ଖଳାରେ 2-0 ଆଗରେ ରହିଛି। ସୁସ୍ଥ ହେବା ପରେ ଦ୍ରୁତ ବୋଲର ହର୍ଷିତ୍ ରାଣା ଶେଷ ଦିନିକିଆ ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ଫିଫା ଫୁଟବଲ ବିଶ୍ୱକପ୍ରେ ଆମେରିକା ଗ୍ରୁପ୍ ଡିର ଏକ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ 2-0 ପରାସ୍ତ କରି ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଏହି ଫୁଟବଲ ବିଶ୍ୱକପ୍ରେ 4ଟି ମ୍ୟାଚ୍ ଖେଳାଯିବ। ଗ୍ରୁପ୍ ବିର ମ୍ୟାଚ୍ରେ ସ୍କଟ୍ଲ୍ୟାଣ୍ଡ ଓ ମରକୋ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଗ୍ରୁପ୍ ସିରେ ହାଇତି ଓ ବ୍ରାଜିଲ୍, ଗ୍ରୁପ୍ ଡିରେ ତୁର୍କୀ ଓ ପାରାଗୁଏ ଏବଂ ଗ୍ରୁପ୍ ଏଫ୍ରେ ନେଦରଲ୍ୟାଣ୍ଡସ୍ ଓ ସ୍ୱିଡେନ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତର ତାରକା ଜାଭେଲିନ୍ ଥ୍ରୋ ଖେଳାଳି ନିରଜ ଚୋପ୍ରା ଗତକାଲି ଅନୁଷ୍ଠିତ ଦୋହା ଡାଇମଣ୍ଡ ଲିଗ୍ରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। 28 ବର୍ଷୀୟ ନିରଜ ତାଙ୍କ ତୃତୀୟ ପ୍ରୟାସରେ ସର୍ବୋତ୍ତମ 85.69 ମିଟର ଦୂରତା ଥ୍ରୋ କରିଥିଲେ। ଓଡ଼ିଶାରେ ଆଜି 47,600 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଳିରୁ ଆଜି ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ପାରଦର୍ଶୀ ଭାବେ ପରିଚାଳନା କରିବାକୁ ପ୍ରସ୍ତୁତ ଥିବା ଏନ୍ଟିଏର ସୂଚନା ଏବଂ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆଜି ଚେନ୍ନାଇରେ ଖେଳାଯିବ ତୃତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

ଅତି ନଗଣ୍ୟ। ଏ ସମ୍ବନ୍ଧରେ ମୁଁ ନ୍ୟାୟାଳୟରେ ନାଲିସ କରିବା କଣ ଉଚିତ ହେବ ଗାନ୍ଧିଜୀ? ଉତ୍ତରରେ ଗାନ୍ଧିଜୀ କହିଲେ, ତୁମେ ଧର୍ମଶାଳା ଧର୍ମ ଉଦ୍ଦେଶ୍ୟରେ ତିଆରି କରିଥିଲ ନା ବ୍ୟକ୍ତିଗତ ସମ୍ପତ୍ତି ରୂପେ ବ୍ୟବହାର କରିବା ପାଇଁ? ଯାହା ବିନା ଲାଭ ଇଚ୍ଛାରେ ତିଆରି ହୋଇଥାଏ ତାହା ହିଁ ଅସଲ ଧର୍ମ। ତୁମେ ନାମ ପ୍ରସିଦ୍ଧିର ଲାଳସା ତ୍ୟାଗ କରିନାହୁଁ ବୋଲି ଧର୍ମଶାଳା ପ୍ରବନ୍ଧ ସମିତି ପଦରୁ ତୁମକୁ ହଟାଇ ଦିଆଯିବାରୁ ଦୁଃଖ ପ୍ରକାଶ କରୁଛ। ମୋ କଥା ମାନ, ପ୍ରବନ୍ଧ ସମିତିରେ ପଦ ଓ ନାମର ପ୍ରସିଦ୍ଧିର ମୋହକୁ ତ୍ୟାଗ କର। ଏହାଦ୍ୱାରା ତୁମ ମନରୁ ଅଶାନ୍ତି ଦୂରେଇଯିବ। ଗାନ୍ଧିଜୀଙ୍କର ଏହି

0: ଶ୍ରୋତା ବନ୍ଧୁ, ଆସନ୍ତାକାଲି ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ଯୋଗ ଶବ୍ଦଟିକୁ ପୁରାତନ ଗ୍ରନ୍ଥମାନଙ୍କରେ ଭିନ୍ନ ଭିନ୍ନ ଭାବରେ ବ୍ୟାଖ୍ୟା କରାଯାଇଛି। ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟ 50ତମ ଶ୍ଳୋକରେ କୁହାଯାଇଛି, ଯୋଗ କର୍ମେଷୁ କୌଶଳମ୍। ଏହାର ଅର୍ଥକୁ ବିସ୍ତୃତ ଭାବେ ବର୍ଣ୍ଣନା କରିବା ଏଠାରେ ସମ୍ଭବ ନୁହେଁ। ଯଦି ମୋଟାମୋଟି ଭାବେ ଦେଖିବା ତେବେ ବୁଝିବା ନିଶ୍ଚୟ, ଆମେ ଯେଉଁ କାର୍ଯ୍ୟ କରିଥାଉ ସେଥିରେ ଆମର ସଚେତନତାର ଅଭାବ ରହିଥାଏ, ମନ ବିକ୍ଷିପ୍ତ ଥାଏ, ଉତ୍ତେଜିତ ଅସ୍ଥିର ଅଜ୍ଞତା ମଧ୍ୟରେ ଥାଏ, ତେଣୁ ଆମେ ସୁଚାରୁ ରୂପେ କାର୍ଯ୍ୟଟି କରିପାରୁ ନାହୁଁ। ହେଲେ ସଚେତନ ହେଇ କାମ କଲେ ତାର ସୁଫଳ ମିଳେ। ସଚେତନତା ମାନେ ସବୁ ବିକୃତି ଠାରୁ ଦୂରରେ ରହି ବିଶ୍ୱ ଶକ୍ତିଙ୍କ ନିକଟରେ ମନ ଲଗେଇ ବା ଏକାଗ୍ର କରି କାର୍ଯ୍ୟ କଲେ ତାହାର ସୁଫଳ ନିଶ୍ଚୟ ମିଳିଥାଏ। ଖାଲି ନିଜ ପାଇଁ ନୁହେଁ, ଆଖପାଖ ପରିବେଶ ତଥା ସମାଜ ପାଇଁ ମଧ୍ୟ ଏହା ଭଲ ଫଳ ଦିଏ। ଏ ପ୍ରକାର ସ୍ଥିରତା ବା ସଚେତନତା ଆଣିବା ପାଇଁ ଶରୀର ସାଧନା ନିହାତି ଆବଶ୍ୟକ, ଯାହା ବ୍ୟାୟାମ ଆସନ ପ୍ରାଣାୟାମ ମାଧ୍ୟମରେ ସାଧିତ ହୋଇଥାଏ। ଏଣୁ ଏସବୁ ସାମଗ୍ରିକ ଯୋଗ କ୍ରିୟାର ଗୋଟିଏ ବଡ଼ ଅଂଶ। କେଉଁ ଅନାଦିକାଳରୁ ଭାରତୀୟ ଆର୍ଯ୍ୟ ମୁନି ଋଷିଗଣ ମାନବ ସଭ୍ୟତାର ମଙ୍ଗଳ ପାଇଁ ଏହି ପଥ ଅବଲମ୍ବନ କରିଥିଲେ, ଏସବୁ ବର୍ତ୍ତମାନର ଆଧୁନିକ ଯୁଗରେ ବହୁ ପରୀକ୍ଷିତ ଓ ପ୍ରମାଣିତ ମଧ୍ୟ। ଏଥିପାଇଁ ତ ସମଗ୍ର ବିଶ୍ୱ ଆଜି ଯୋଗ ଦିବସକୁ ଆଦରି ନେଇଛି। ପ୍ରତିବର୍ଷ ଜୁନ୍ 21 ତାରିଖକୁ ସମଗ୍ର ପୃଥିବୀରେ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଉଛି। ତେବେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସୁସ୍ଥ ଜୀବନ ପାଇଁ ଯୋଗ, ଏହି ସମ୍ପର୍କରେ ବାର୍ତ୍ତା ଦେଇଛନ୍ତି ଯୋଗ ବିଶେଷଜ୍ଞ ଡକ୍ଟର ଜୟଲକ୍ଷ୍ମୀ ସାମଲ।
1: ସୁସ୍ଥ ଜୀବନ ଯାପନ କରିବା ନିମନ୍ତେ ଯୋଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଆଜିର ଏହି ଆଧୁନିକ ଯୁଗରେ ମନୁଷ୍ୟ ଅନେକ ପ୍ରକାରର ଶାରୀରିକ, ମାନସିକ ଏବଂ ସାମାଜିକ ସମସ୍ୟାର ସମ୍ମୁଖୀନ ହେଉଛି। ମୋ ମତରେ ଯୋଗ ଏକ ସର୍ବୋତ୍ତମ ମାର୍ଗ ଯାହାକି ଆମକୁ ଏହି ସମସ୍ତ ସମସ୍ୟାରୁ ମୁକ୍ତ କରିପାରିବ। ଯୋଗ ଏକ ପୂର୍ଣ୍ଣ ବିଜ୍ଞାନ, ଏକ ପୁରାତନ ଶାରୀରିକ ଏବଂ ମାନସିକ କ୍ରିୟା ଯାହାକି ଉଭୟ ଶରୀର ଏବଂ ମନର ସନ୍ତୁଳନ ସ୍ଥାପନ କରିବା ପାଇଁ ସାହାଯ୍ୟ କରିଥାଏ। ଜଣେ ବ୍ୟକ୍ତି ଯଦି ମହର୍ଷି ପତଞ୍ଜଳିଙ୍କର ଅଷ୍ଟାଙ୍ଗ ଯୋଗକୁ ଅନୁସରଣ କରିବ ତେବେ ସେ ନିଶ୍ଚିନ୍ତ ରୂପେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଜୀବନଯାପନ କରିପାରିବ। ମହର୍ଷି ପତଞ୍ଜଳି ତାଙ୍କ ଯୋଗ ଦର୍ଶନର ସାଧନା ପାଦରେ ଅଷ୍ଟାଙ୍ଗ ଯୋଗ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି। ତାହା ହେଲା ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଏବଂ ସମାଧି। ଶରୀରର ନିତ୍ୟ ନିମିତ୍ତ କାର୍ଯ୍ୟକୁ ଠିକ୍ ଭାବେ ସମ୍ପାଦନ କରିବା ପାଇଁ ଯୋଗର ଏହି ଆଠଗୋଟି ସୋପାନକୁ ଆମେ ଅନୁସରଣ କରିପାରିବା। କିନ୍ତୁ ଯୋଗର ଏହି ଆଠଗୋଟି ଅଙ୍ଗକୁ ସମ୍ପୂର୍ଣ୍ଣ ରୂପେ ଅନୁସରଣ କରିବା ସାଧାରଣ ମନୁଷ୍ୟ ପକ୍ଷେ ସମ୍ଭବ ନୁହେଁ। ତେବେ ଆମେ ଯଦି ନିୟମିତ ଭାବେ ଆସନ, ପ୍ରାଣାୟାମ ଏବଂ ଧ୍ୟାନର ଅଭ୍ୟାସ କରିବା ସହିତ ଯମ ଏବଂ ନିୟମକୁ ନିଜର ଦୈନନ୍ଦିନ ଜୀବନରେ ଧୀରେ ଧୀରେ ସାମିଲ କରିବା, ନିଶ୍ଚିନ୍ତ ଭାବେ ସୁଫଳ ପାଇପାରିବା। ତେବେ ଏହି ଯମ ଆଉ ନିୟମ କ'ଣ? ଯମ ଆମକୁ ସଂଯମତା ଶିଖେଇଥାଏ, ମନ ଏବଂ ଇନ୍ଦ୍ରିୟ ଗୁଡ଼ିକୁ ହିଂସାଦି ଭାବଠାରୁ ଦୂରେଇ ରଖିବା ପାଇଁ ସାହାଯ୍ୟ କରିଥାଏ। ଏଥିରେ ପାଞ୍ଚଟି ଉପାଙ୍ଗ ଅଛି, ତାହା ହେଲା ଅହିଂସା, ସତ୍ୟ, ଅସ୍ଥେୟ, ବ୍ରହ୍ମଚର୍ଯ୍ୟ ଏବଂ ଅପରିଗ୍ରହ। ସେହିଭଳି ଭାବେ ଶୌଚ, ସନ୍ତୋଷ, ତପସ୍ୟା, ସ୍ୱାଧ୍ୟାୟ ଏବଂ ଈଶ୍ୱର ପ୍ରଣିଧାନ ନିୟମର ଅନ୍ତର୍ଭୁକ୍ତ। ନୈତିକ ଅନୁଶାସନ ପାଇଁ ଉଭୟ ଯମ ଏବଂ ନିୟମର ଆବଶ୍ୟକତା ରହିଛି। ଜଣେ ବ୍ୟକ୍ତି ଯଦି ନିୟମିତ ଭାବେ ଆସନ, ପ୍ରାଣାୟାମ ଏବଂ ଧ୍ୟାନର ଅଭ୍ୟାସ କରିବ ତେବେ ସେ ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବ। ଆସନ ଆମ ଶରୀରର ସୂକ୍ଷ୍ମ ଗ୍ରନ୍ଥି ଗୁଡ଼ିକୁ ଜାଗରଣ କରିବା ସହିତ ରକ୍ତ ଭ୍ରମଣ ପ୍ରକ୍ରିୟାକୁ ତୀବ୍ର କରିଥାଏ। ଆସନ ପର୍ଯ୍ୟାୟରେ ଆମେ ନିୟମିତ ଭାବେ ସୂର୍ଯ୍ୟ ନମସ୍କାରର ଅଭ୍ୟାସ କରିବା ଆବଶ୍ୟକ। ଏହା ସହିତ ଆମେ ତାଡ଼ାସନ, ତ୍ରିକୋଣାସନ, ବୃକ୍ଷାସନ, ବଜ୍ରାସନ, ଉଷ୍ଟ୍ରାସନ, ମଣ୍ଡୁକାସନ, ଧନୁରାସନ, ଭୁଜଙ୍ଗାସନ, ନୌକାସନ, ସେତୁବନ୍ଧାସନ, ସବାସନ ଇତ୍ୟାଦିର ଅଭ୍ୟାସ କରିପାରିବା। କିନ୍ତୁ ଗୋଟିଏ କଥା ନିଶ୍ଚିନ୍ତ ଭାବେ ମନେ ରଖିବେ, ଯଦି ଆପଣଙ୍କର କୌଣସି ପ୍ରକାରର ଶାରୀରିକ ସମସ୍ୟା ରହିଛି

0: ସର୍ବପ୍ରଥମେ ଡାକ୍ତରଙ୍କର ପରାମର୍ଶ ନେବେ ଏବଂ ଯୋଗ ପ୍ରଶିକ୍ଷକଙ୍କର ତତ୍ତ୍ୱାବଧାନରେ ରହି ଆସନଗୁଡ଼ିକର ଅଭ୍ୟାସ କରିବେ। ଏହାପରେ ଆମେ ପ୍ରାଣାୟାମର ଅଭ୍ୟାସ କରିପାରିବା, ଯାହାକି ଆମକୁ ଶ୍ୱାସପ୍ରଶ୍ୱାସର ଗତିକୁ ଯଥାଶକ୍ତି ନିୟନ୍ତ୍ରଣ କରିବା ଶିଖାଇଥାଏ। ପ୍ରାଣାୟାମ ପର୍ଯ୍ୟାୟରେ ଆମେ ଅନୁଲୋମ ବିଲୋମ, କପାଳଭାତି, ଅଗ୍ନିସାର, ଭସ୍ତ୍ରିକା, ଉଜ୍ଜୟୀ, ଭ୍ରାମରୀ ଆଦି ଅଭ୍ୟାସ କରିପାରିବା। ତେବେ ମୁଁ ଶ୍ରୋତାବନ୍ଧୁମାନଙ୍କୁ ଅନୁରୋଧ କରିବି, ନିଜର ଚଳଚଞ୍ଚଳ ମନକୁ ଆୟତ କରିବା ପାଇଁ ଆସନ ପ୍ରାଣାୟାମ ସହିତ ଧ୍ୟାନର ମଧ୍ୟ ଅଭ୍ୟାସ କରିବେ। ନିୟମିତ ଧ୍ୟାନର ଅଭ୍ୟାସ ଦ୍ୱାରା ଜଣେ ବ୍ୟକ୍ତିର ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ବିକାଶ ଘଟିଥାଏ। ତେଣୁ ଆମେ ନିଜର ବ୍ୟସ୍ତବହୁଳ ଜୀବନରୁ ଏକ ଘଣ୍ଟା ନିଜ ପାଇଁ କାଢ଼ିବା କେବଳ ଜୁନ 21 ତାରିଖ ନୁହେଁ, ସବୁଦିନ ନିତ୍ୟ ନିୟମିତ ଆମେ ଯୋଗାଭ୍ୟାସ କରିବା। ତେବେ ଯାଇ ଆମେ ନିଜେ ସୁସ୍ଥ ରହିବା ସହିତ ଏକ ସୁସ୍ଥ ସମାଜ ଗଠନ କରିବାରେ ନିଜକୁ ନିୟୋଜିତ କରିପାରିବା।
1: ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ସ୍ଲୋଗାନ ରହିଛି ୟୋଗ ଫର୍ ହେଲ୍ଦି ଏଜିଂ ବା ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ। ପ୍ରକୃତରେ ବାର୍ଦ୍ଧକ୍ୟ ଏକ ସମସ୍ୟା ନୁହେଁ ଯାହାକୁ ସମାଧାନ କରାଯାଇପାରିବ, ଏହା ଏକ ପ୍ରାକୃତିକ ପ୍ରକ୍ରିୟା ଏବଂ ଯୋଗର ଭୂମିକା ଏହା ସହିତ ଲଢ଼ିବା ନୁହେଁ ବରଂ ସାମଞ୍ଜସ୍ୟ ରକ୍ଷା କରି ଗତି କରିବାର ଅଛି। ଗବେଷଣା ଏବଂ ପ୍ରାଚୀନ ଜ୍ଞାନ ଉଭୟ ଏହାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି।

ଆଜି ସାରା ବିଶ୍ୱ ଭାରତବର୍ଷର ଏହି ମହନୀୟତାକୁ ଆଦରି ନେଇଛି। ଆମ ପାଇଁ ଏହା ଗୌରବର ବିଷୟ ନିଶ୍ଚୟ। ତେବେ ଆସନ୍ତୁ ଖାଲି ଏହି ଜୁନ୍ ମାସ 21 ତାରିଖ କାହିଁକି ସବୁଦିନ ଏହି ପ୍ରକାର ଯୋଗାଭ୍ୟାସ ଜାରି ରଖିବା, ନିଜେ ଶାରୀରିକ ମାନସିକ ପ୍ରାଣିକ ସୁସ୍ଥତା ବଜାୟ ରଖିବା ସହିତ ଗୋଟିଏ ସୁସ୍ଥ ପରିବେଶ ଗଠନରେ ସହାୟକ ହେବା। ତେବେ ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମ କେମିତି ଲାଗୁଛି ମତାମତ ଦେଇ ଚିଠି ଲେଖିବାକୁ ଅନୁରୋଧ। ଆଜି ପାଇଁ ଏଇଠି ରହୁଛୁ, ନମସ୍କାର।

0: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବୈଜନ୍ତୀମାଳା ହରିଚନ୍ଦନ। ଆକାଶବାଣୀ କଟକ, ଠିକ୍ କୁହନ୍ତୁ, ଠିକ୍ ଲେଖନ୍ତୁ। ଆଜିଥିରେ ବିଷୟ ରହିଛି ଆ ବର୍ଜନ କାହିଁକି। ଆଲୋଚନା କରିଛନ୍ତି ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ।
1: କୁଆମାନେ କା କା ଧ୍ୱନି କରନ୍ତି ନା କା କା, ଯେଉଁ ଶବ୍ଦର ଶେଷରେ ଆ ଥାଏ ତହିଁରୁ ଆ ହଟାଇ ନେଲେ ଲେଖା ଓ କଥାରେ ନାନା ପ୍ରକାରର ବିଭ୍ରାନ୍ତି ସୃଷ୍ଟି ହୁଏ। ଗା, ଚାହା, ଦା, ଗାଁ, ଧାଁ, ନା, ବା, ମା ଭଳି ଶବ୍ଦକୁ ଏବେ ଅନେକ ଲେଖକ ଘା, ଚା, ଦା, ଗାଁ, ଧାଁ, ନା, ବା, ମା କରିସାରିଲେଣି। ଘାରେ ମଲମ ଲଗାଅ, ଚାହାରେ କମ୍ ଚିନି ଦିଅ, ଦାରେ ବେଣ୍ଟ ଲଗାଅ, ଏତେ ଧାଁ ଦୌଡ଼ କର ନାହିଁ, ନାରେ ବେଶୀ ଲୋକ ଚଢ଼ ନାହିଁ, ବାକୁ ବାନ୍ଧି ହୁଏ ନାହିଁ, ମାର ହାତ ରନ୍ଧା ଦେହକୁ ହିତ କର। ଏମିତି ଲେଖିଲେ ତ କିଛି ଅସୁବିଧା ହେଉ ନାହିଁ। ତେବେ ଆମେ କାହିଁକି ଘାରେ, ନାରେ, ଦାରେ, ଧାଁ ଦୌଡ଼, ନାରେ, ବାକୁ, ମାର ଲେଖିବା? ଯେଉଁ ଧରଣର ଲେଖା ଯୋଗୁଁ ଭାବବୋଧ ଅସ୍ପଷ୍ଟ ହୋଇଯାଏ ସେହି ପ୍ରକାର ଲେଖା ବର୍ଜନୀୟ ନୁହେଁ କି? ଏବେ ନିଜେ ସ୍ଥିର କରନ୍ତୁ କେଉଁ ପ୍ରକାରର ଲେଖା ଆମ ଭାଷା ପାଇଁ ଗ୍ରହଣୀୟ। ମା ନା ମା, ମାର ନା ମାର, ମାକୁ ନା ମାକୁ, ମା ଠାରୁ ନା ମା ଠାରୁ, ମା ମାନେ ନା ମା ମାନେ, ମା ପାଇଁ ନା ମା ପାଇଁ, ମା ଘର ନା ମା ଘର, କିମ୍ବା ଗାଁ ନା ଗାଁ, ଗାଁର ନା ଗାଁର, ଗାଁକୁ ନା ଗାଁକୁ, ଗାଁରୁ ନା ଗାଁରୁ, ଗାଁ ଗୁଡ଼ିକ ନା ଗାଁ ଗୁଡ଼ିକ, ଗାଁ ପାଇଁ ନା ଗାଁ ପାଇଁ, ଗାଁ ଘର ନା ଗାଁ ଘର। କାନ୍ତି, ବାନ୍ତି, ଭ୍ରାନ୍ତି, ଶାନ୍ତି ଭଳି ସୁପ୍ରଚଳିତ ଶବ୍ଦର ଧାରାରେ ଏବେ କେତେକ ଲେଖକ ଖାନ୍ତି, ଗାନ୍ତି, ଖାନ୍ତି।

0: ଶାନ୍ତି ଜାନ୍ତି ଭଳି ମଧ୍ୟ ଲେଖୁଛନ୍ତି। ଏ ପ୍ରକାର ପ୍ରୟୋଗର ସ୍ମରଣୀୟତା ଆଦୌ ପ୍ରଶ୍ନାତୀତ ନୁହେଁ। ଖା ଖାଅ, ଖାଆନ୍ତୁ ଖାଆନ୍ତି, ଗା ଗାଅ, ଗାଆନ୍ତୁ ଗାଆନ୍ତି, ଥା ଥାଅ, ଥାଆନ୍ତୁ ଥାଆନ୍ତି, ପା ପାଅ, ପାଆନ୍ତୁ ପାଆନ୍ତି, ଯା ଯାଅ, ଯାଆନ୍ତୁ ଯାଆନ୍ତି। ଏହି ଧାରାରେ କୌଣସି ଅସଙ୍ଗତି ବା ବ୍ୟତିକ୍ରମ ନାହିଁ। ତେବେ ବି କେତେକ ଲେଖକ ଏହି ଧାରାରେ ଅଦରକାରୀ ବିଚ୍ୟୁତି ଘଟାଇ ଚାଲିଛନ୍ତି। ଲାଗ ଲାଗ ଦୁଇଟି ଆକାର ରହିଲେ ଆମର ଜିଭ ଲେଉଟି ନାହିଁ କି ହାତ ଚାଲୁ ନାହିଁ କାହିଁକି? ଆ ବର୍ଜନ କଲେ ଭାଷାର କିଛି ଗୋଟିଏ ଉଣା ହୋଇଯାଉ ନାହିଁ କି? କାକା, ଦାଦା, ନାନା, ବାବା, ମାମା ଇତ୍ୟାଦି ସମ୍ପର୍କ ସୂଚକ ଶବ୍ଦ। ଦାରେ ଘାସ କାଟ, ଦାରେ ଘାସ କାଟ, ଘାରେ ମଲମ ଲଗାଅ, ଘାରେ ମଲମ ଲଗାଅ, ଚାହାରେ କମ୍ ଚିନି ଦିଅ, ଚାରେ କମ୍ ଚିନି ଦିଅ, ନାରେ ବେଶୀ ଲୋକ, ନାରେ ବେଶୀ ଲୋକ, ବାକୁ ବତା, ବାକୁ ବତା, ଯାହାକୁ କହିବ କହ, ଯାକୁ କହିବ କହ, ଯାହାର ଇଚ୍ଛା ଯେମିତି, ଯାହାର ଇଚ୍ଛା ଯେମିତି, ତାହାର କାମ କରିବ, ତାର କାମ କରିବ। ସ୍ୱାଭାବିକ ଓଡ଼ିଆରେ ଦାରେ ଘାରେ, ଚାରେ ନାରେ, ବାକୁ ଯାକୁ ଯାର ତାର ତ ଶୁଭେ ନାହିଁ। ତେବେ ଲେଖିଲା ବେଳକୁ ଆମେ କାହିଁକି ଆମ ଭାଷାର ସ୍ୱାଭାବିକତା ନଷ୍ଟ କରିବା ସହିତ ଆକାର ବର୍ଜନ କରିବା? ଏହି ଧାରାର ଓଲଟା ପ୍ରକ୍ରିୟା ସ୍ୱରୂପ ଯେଉଁ ଶବ୍ଦରେ ଆକାର ଲୋପ ହେବା କଥା ସେଠି ଆକାରର ଅନାବଶ୍ୟକ ପ୍ରୟୋଗ ମଧ୍ୟ ହେଉଛି। ବିଶ୍ୱସନୀୟ, ବୀତଶ୍ରଦ୍ଧ, ପାରମ୍ପରିକ, ପ୍ରବହମାନ, ବିବଦମାନ, ରୂପରେଖ ଭଳି ଶୁଦ୍ଧ ଶବ୍ଦରେ ଅଯଥା ଆକାର ଯୋଗ କରି ଆମ ମଧ୍ୟରୁ ଅନେକ ଲେଖକ ଓ ବକ୍ତା ବାରମ୍ବାର ବିଶ୍ୱସନୀୟ, ବୀତଶ୍ରଦ୍ଧା, ପାରମ୍ପାରିକ, ପ୍ରବାହମାନ, ବିବାଦମାନ, ରୂପରେଖା ଭଳି ଅଶୁଦ୍ଧ ଶବ୍ଦ ଲେଖି ଓ କହି ଚାଲିଛନ୍ତି। ଭାଷା ବ୍ୟବହାର ବେଳେ ଟିକିଏ ଅଧିକ ଯତ୍ନଶୀଳ ହେଲେ ଆମେ ଓଡ଼ିଆମାନେ ହିଁ ଆମର ଭାଷାକୁ ଅଶୁଦ୍ଧତାର ସଂକ୍ରମଣରୁ ରକ୍ଷା କରିପାରିବା।
1: ଶେଷ ହେଲା ଠିକ୍ କୁହନ୍ତୁ, ଠିକ୍ ଲେଖନ୍ତୁ। ଆଜିଥିରେ ବିଷୟ ଥିଲା ଆ ବର୍ଜନ କାହିଁକି। ଆଲୋଚନା କରିଥିଲେ ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଚିର ସବୁଜ। ଆଜିଥିରେ ଶୁଣନ୍ତୁ କେତୋଟି ପଲ୍ଲେ ଗୀତ, ଶିଳ୍ପୀ ଭୁବନେଶ୍ୱରୀ ମିଶ୍ର ଏବଂ ତୃପ୍ତି ଦାସ। ଶିଳ୍ପୀ ପଲ୍ଲେଗୀତ ଗାଇଛନ୍ତି ପୁରାତନ ରଚନାରୁ। ପ୍ରଥମେ ଶିଳ୍ପୀ ଭୁବନେଶ୍ୱରୀ ମିଶ୍ର।

ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କ୍ଷମା କରିବେ, ଶୁଣୁଥିଲେ କେତୋଟି ଓଡ଼ିଆ ଆଲବମ୍ର ଗୀତ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରର। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 60ତମ ଭାଗ। ସଙ୍ଗୀତ ପରିଚାଳନା ଅଖିଳ କୁମାର ଲେଙ୍କା, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ରାବଣର କଥା ଶୁଣି ମାରିଚ ରାବଣକୁ ବୁଝାଇ କହିଲା, ହେ ରାଜା, ଗୋଟିଏ କଥା ମନେ ରଖ, ନିଆଁରେ ଚାଲିବାର, ବିଷ ଖାଇ ଜୀର୍ଣ୍ଣ କରିବାର ଉପାୟ ଅଛି, କିନ୍ତୁ ରାମଙ୍କ ବାଣଙ୍କ ଉପାୟ ନାହିଁ। ସେ ରାମ ଯମର ଯମ, କେବଳ ବିଷ୍ଣୁ ତାଙ୍କ ସହ ସମାନ ହୋଇପାରେ। ଏ କଥା ଶୁଣି ରାବଣ କହିଲା, ତୋ କଥା ଠିକ୍ ହୋଇପାରେ, କିନ୍ତୁ ମୁଁ ତ ସେ ବିଷ୍ଣୁକୁ ଡରେ ନାହିଁ, କାରଣ ସେ ବିଷ୍ଣୁର ଚକ୍ର ମୋ ବକ୍ଷରେ ବାଜି ପଦକ ପରି ରହିଛି। ସେ ଆମର ଅନେକ ଲୋକଙ୍କୁ ମାରିଛି, ଶୃପଣଖାକୁ ଅନେକ କଷ୍ଟ ଦେଇଛି, ଆମେ ତାର ମରଣ ପାଇଁ ଯୋଜନା କରିବା। ରାବଣର କଥା ଶୁଣି ମାରିଚ କହିଲା, ତୋର କେତେବା ବଳ, ତତେ ବାନ୍ଧିଥିଲା ସହସ୍ରାର୍ଜୁନ, ତାକୁ ବିନାଶ କରିଥିବା ପର୍ଶୁରାମଙ୍କ ଗର୍ବ ଖର୍ବ କରିଛନ୍ତି ଏ ରାମ, ତୁ ତାଙ୍କ ସହିତ ଶତ୍ରୁତା କର ନାହିଁ। ଏହା ଶୁଣି ରାବଣ କହିଲା, ତୁ ମୋର ଶ୍ରଦ୍ଧା ଭାଙ୍ଗ ନାହିଁ, ରାମକୁ କପଟରେ ମାରିବା, ତୁ ତାଙ୍କ ଆଗରେ ବିଚିତ୍ର ମୃଗ ହୋଇ ଖେଳା କର, ତୋର ବିଚିତ୍ର ରୂପ ଦେଖି ସେ ତତେ ମାରିବାକୁ ବାହାରିଲେ ତୁ ରାମଙ୍କୁ ବହୁତ ଦୂରକୁ ନେଇଯାଇ ହେ ଲକ୍ଷ୍ମଣ ତ୍ରାହି ଏହା କହି ଅନ୍ତର ହୋଇଯିବୁ। ଲକ୍ଷ୍ମଣ ତୋ ଡାକ ଶୁଣି ଦୂରକୁ ଚାଲିଗଲେ ପଦ୍ମନୟନା ସୀତାଙ୍କୁ ମୋ ବ୍ରହ୍ମଚାରୀ ବେଶରେ ଭିକ୍ଷା ମାଗି ହରଣ କରି ଘେନି ଆସିବି। ଏହା ଶୁଣି ମାରିଚ କହିଲା, ହେ ରାଜା, ଏ ଲୋଭ ଛାଡ଼, ନିଜ ବଂଶ ନାଶ କରିବା ବାଟ ଖୋଜ ନାହିଁ। ମାରିଚ କଥା ଶୁଣି ରାବଣ କ୍ରୋଧରେ ଜଳି ଉଠି ଖଣ୍ଡା ବାହାର କରି ମାରିଚର ବାଳକୁ ବାମ ହାତରେ ଧରିବାକୁ ମନ କରି କହିଲା, ରେ ମାନବ ଭୟାଳୁ, ଛାର ମନୁଷ୍ୟକୁ ଭୟ କରି ମୋର ଆଦେଶ ଅବମାନନା କରୁଛୁ, ମୁଁ କ'ଣ ବାଳକ ହୋଇଛି ଯେ ମୋତେ ଶିକ୍ଷା ଦେଉଛୁ, ଏବେ ତତେ କିଏ ଆସି ରଖିବ। ରାବଣର ଏ କଥା ଶୁଣି ମାରିଚ ଭାବିଲା, ରାବଣ ମାଇଲେ ମୁଁ ଅମୋକ୍ଷ ହେବି, ରାମ ଯାହାକୁ ମାରନ୍ତି ସେ ବୈକୁଣ୍ଠକୁ ଯାଏ।

ମୁଁ ନିଜେ ଦେଖିଛି। ଏହା ଭାବନା କରି ମାରିଚ ମାୟାମୃଗ ରୂପ ଧାରଣ କଲା ଏବଂ ରାବଣ ଆଗରେ ବିହାର କଲା। ମାରିଚର ମୃତ୍ୟୁ ପାଇଁ ଆତ୍ମପ୍ରସ୍ତୁତି ଏବଂ ରାମଙ୍କ ହାତରେ ମୃତ୍ୟୁ ଲାଭ କରି ମୋକ୍ଷ ଲାଭ କରିବାର ସୂଚନା ଦେଇ ଏକ ଆଧ୍ୟାତ୍ମିକ ଉପଲବ୍ଧିର ସୂଚନା ଦେଉଛନ୍ତି ଭକ୍ତ କବି ଉପେନ୍ଦ୍ର ଭଞ୍ଜ।

0: ଶେଷ ହେଲା କବି ସମ୍ରାଟ ଉପେନ୍ଦ୍ର ପଞ୍ଜକୃତ ବୈଦେଶ ବିଳାସର ଷାଠିଏତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଭିକାରୀ ଚରଣ ପଳ, ରାମହରି ଦାସ ଏବଂ ମମତାରାଣୀ ସାହୁ। ବର୍ଣ୍ଣନା ବୀରେନ୍ଦ୍ର କୁମାର ମିଶ୍ର, ସଙ୍ଗୀତ ପରିଚାଳନା ଅଖିଳ କୁମାର ଲେଙ୍କା, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା।
1: ଲୋକଙ୍କ ସରକାରଙ୍କର ଦୁଇ ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
2: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି ମିଳୁଛି। ତ୍ୱରିତ ଏମ୍ଏସ୍ପି ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। ସିଏମ୍ କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
1: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
2: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
1: ବିକାଶର ଧାରା ଓଡ଼ିଶା ସାରା।
3: ଜଲ୍ଦି ଟିଫିନ୍ ପ୍ୟାକ୍ କର ରାଜୁ, ମୋବାଇଲ ଛାଡେ।
4: ଆରେ ଦିଦି, ବ୍ୟାଙ୍କର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, ଏବେ କଲ୍ କରୁଛି ଦିଦି।
3: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କର ନକଲି ୱେବସାଇଟ୍ ଆଉ ମିଛ ନମ୍ବର ଦ୍ୱାରା ଟଙ୍କା ଠକେଇ କରିଥାନ୍ତି।
4: ତ ଠିକ ନମ୍ବର
3: ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ କିମ୍ବା କାର୍ଡରେ।
4: ତମେ ତ ବଞ୍ଚେଇ ଦେଲ ଦିଦି,
3: କାମରୁ ନୁହେଁ।
5: ଆର୍ବିଆଇ କହେ,
6: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
0: କିଛି କଥା କିଛି ଗୀତର ଉପସ୍ଥିତି, ସେଥିପାଇଁ ବୋଧେ ଗୀତ ଗୀତିକା କରିଛି ଆପଣଙ୍କୁ ପ୍ରୀତି। ସେ ପ୍ରୀତି ଆଉ ଗୀତର ମଧୁମୂର୍ଚ୍ଛନାରେ ସ୍ୱାଗତ ଆପଣଙ୍କୁ ଗୀତ ଗୀତିକାର ସଙ୍ଗୀତମୟ ପରିବେଶକୁ।
7: ତୁମ୍ଭି ଗାଓ।

ବନ୍ଧୁ, ମଣିଷ ଜୀବନର ସବୁଠାରୁ ବଡ଼ ଆଶା ଆଉ ଆକାଂକ୍ଷା ହେଉଛି ଶାନ୍ତିପୂର୍ଣ୍ଣ ଜୀବନ ବିତେଇବା। ଧନ ସମ୍ପତ୍ତି, ଯଶ, ଖ୍ୟାତି ଏବଂ ଭୋଗବିଳାସ ଜୀବନକୁ କିଛି ସମୟ ପାଇଁ ସୁଖ ଦେଇପାରେ, କିନ୍ତୁ ପ୍ରକୃତ ସୁଖ କେବଳ ଶାନ୍ତିରେ ହିଁ ରହିଥାଏ। ଶାନ୍ତି ହେଉଛି ମଣିଷ ଅନ୍ତରର ସେହି ଅମୂଲ୍ୟ ସମ୍ପଦ ଯାହା ଜୀବନକୁ ସୁନ୍ଦର, ସରଳ ଓ ସାର୍ଥକ କରିଥାଏ। ଶାନ୍ତି ହେଉଛି ଜୀବନର ସେହି ଅମୂଲ୍ୟ ସମ୍ପଦ ଯାହା ଜୀବନକୁ ସୁନ୍ଦର, ସୁଖମୟ, ଅର୍ଥପୂର୍ଣ୍ଣ କରିଥାଏ।

ବନ୍ଧୁ, ଶାନ୍ତିର ପ୍ରକୃତ ଅର୍ଥ ହେଉଛି ମନର ସ୍ଥିରତା, ଆତ୍ମସନ୍ତୋଷ ଆଉ ମାନସିକ ସନ୍ତୁଳନ। ଯେତେବେଳେ ମଣିଷର ମନର ଈର୍ଷା, ଅହଙ୍କାର, କ୍ରୋଧ, ଲୋଭ, ହିଂସା ଅପସରିଯାଏ, ସେହି ସ୍ଥାନରେ ପ୍ରେମ, ଦୟା, କ୍ଷମା, ସହାନୁଭୂତି ଓ ସହଯୋଗର ଭାବନା ଜାଗ୍ରତ ହୁଏ, ସେତେବେଳେ ପ୍ରକୃତ ଶାନ୍ତି ମିଳିଥାଏ। ଶାନ୍ତ ମନ ମଣିଷକୁ ଠିକ୍ ନିଷ୍ପତ୍ତି ନେବାର ଶକ୍ତି ଯୋଗାଇଥାଏ। ମଣିଷ ଜୀବନର ପ୍ରକୃତ ଉଦ୍ଦେଶ୍ୟ କେବଳ ଧନ ଅର୍ଜନ କିମ୍ବା ଭୌତିକ ସୁଖ ସୁବିଧା ଭୋଗ କରିବା ନୁହେଁ, ବରଂ ଏକ ଶାନ୍ତ, ସୁସ୍ଥ ଓ ସନ୍ତୁଷ୍ଟ ଜୀବନ ବିତାଇବା।

ବନ୍ଧୁ, ଆଜିର ଦୁନିଆରେ ମଣିଷ ବହୁତ ବ୍ୟସ୍ତ। ପ୍ରତିଯୋଗିତା, କର୍ମବ୍ୟସ୍ତତା, ଆର୍ଥିକ ଚାପ, ପାରିବାରିକ ସମସ୍ୟା, ସାମାଜିକ ଦାୟିତ୍ୱ ଓ ପ୍ରଯୁକ୍ତିର ଅତ୍ୟଧିକ ବ୍ୟବହାର ଯୋଗୁଁ ମାନସିକ ଚାପ ବଢ଼ି ଚାଲିଛି। ତା ଭିତରେ ପୁଣି ଚିନ୍ତା ଓ ଅସନ୍ତୋଷ ମଧ୍ୟ ଦେଖାଦେଉଛି। ଏଭଳି ପରିସ୍ଥିତିରେ ମାନସିକ ଶାନ୍ତି ମଣିଷକୁ ସଠିକ୍ ପଥ ଦେଖାଏ, ଜୀବନକୁ ସୁନ୍ଦର କରେ। ଶାନ୍ତି ବିନା ଜୀବନର କୌଣସି ସୁଖ ଦୀର୍ଘସ୍ଥାୟୀ ନୁହେଁ। ଧନୀ ବ୍ୟକ୍ତିଟିଏ ଯଦି ମାନସିକ ଶାନ୍ତି ପାଉନାହାନ୍ତି, ତେବେ ସେ ପ୍ରକୃତିରେ ସୁଖୀ ନୁହନ୍ତି। ଅନ୍ୟପକ୍ଷରେ ସାଧାରଣ ଲୋକଟି ଯଦି ଖୁସିରେ ଶାନ୍ତ ମନରେ ଜୀବନ ବିତାଉଛି, ତାହେଲେ ସେ ହିଁ ପ୍ରକୃତ ସୁଖୀ ଅଟେ।

ବନ୍ଧୁ, ମଣିଷ ଜୀବନର ସବୁଠାରୁ ବଡ଼ ସମ୍ପଦ ହେଉଛି ସୁସ୍ଥ ଶରୀର ଓ ଶାନ୍ତ ମନ। ଶରୀର ସୁସ୍ଥ ଥିଲେ ଯଦି ମନ ଅଶାନ୍ତ ଥାଏ, ତେବେ ଜୀବନର ସେ ସୁଖର ମୂଲ୍ୟ କିଛି ବି ନାହିଁ। ଧନ ସମ୍ପତ୍ତି, ଖ୍ୟାତି, ଉଚ୍ଚ ପଦବୀ କିମ୍ବା ଆଧୁନିକ ସୁବିଧା ଥିଲେ ମଧ୍ୟ ଯଦି ମନ ଶାନ୍ତ ନଥାଏ, ତେବେ ଜୀବନର ସମସ୍ତ ସୁଖ ନିଷ୍ଫଳ ହୋଇଯାଏ। ଶାନ୍ତ ମନ ହିଁ ସୁସ୍ଥ ଜୀବନର ଚାବିକାଠି। ଯେଉଁ ବ୍ୟକ୍ତିର ମନ ଶାନ୍ତ ଥାଏ, ସେ ପ୍ରତ୍ୟେକ ପରିସ୍ଥିତିରେ ସଠିକ୍ ନିଷ୍ପତ୍ତି ନେଇପାରେ ଏବଂ ସୁଖମୟ ଜୀବନ ବିତାଇପାରେ। ତେଣୁ କୁହାଯାଏ, ମନ ଶାନ୍ତ ତ ଜୀବନ ଶାନ୍ତ।

ମନ ଭିତରେ ପ୍ରଶ୍ନ ଆସେ ଯେ ମାନସିକ ଶାନ୍ତିର ଅର୍ଥ କ'ଣ ହେଇପାରେ। ମାନସିକ ଶାନ୍ତିର ଅର୍ଥ ହେଉଛି ମନରେ ଅସ୍ଥିରତା, ଚିନ୍ତା, ଭୟ, କ୍ରୋଧ, ଈର୍ଷା, ଲୋଭ ଓ ଦୁଃଖର ପ୍ରଭାବ କମ୍ ଥିବା ଅବସ୍ଥା। ଯେତେବେଳେ ମଣିଷର ମନ ସନ୍ତୁଳିତ, ସନ୍ତୁଷ୍ଟ ଓ ପ୍ରସନ୍ନ ରହେ ସେତେବେଳେ ସେ ମାନସିକ ଶାନ୍ତି ଅନୁଭବ କରେ। ଏହା କୌଣସି ବସ୍ତୁ ନୁହେଁ ଯେ ଆମେ ଏହାକୁ ବଜାରରୁ କିଣି ଆଣିପାରିବା। ଏହା ହେଉଛି ଏକ ଭଲ ଚିନ୍ତାଧାରା, ଭଲ କାର୍ଯ୍ୟ ଓ ସୁନ୍ଦର ଜୀବନଶୈଳୀର ଫଳ।

ବନ୍ଧୁ, ମାନସିକ ଶାନ୍ତି ପାଇବା ପାଇଁ ଆମକୁ କିଛି ଉତ୍ତମ ଅଭ୍ୟାସକୁ ଗ୍ରହଣ କରିବାର ଆବଶ୍ୟକତା ରହିଛି। ପ୍ରଥମେ ମନରେ ସକାରାତ୍ମକ ଚିନ୍ତାଧାରା ଆଣନ୍ତୁ। ସବୁବେଳେ ଭଲ ଚିନ୍ତା କରିବା ଏବଂ ନକାରାତ୍ମକ ଭାବନାକୁ ଦୂରେଇ ରଖିବା ଉଚିତ। ପ୍ରତିଦିନ କିଛି ସମୟ ଧ୍ୟାନ ଓ ଯୋଗ କଲେ ମନ ସ୍ଥିର ହୁଏ ଓ ଚିନ୍ତା ବି କମିଯାଏ। ନିୟମିତ ପ୍ରାର୍ଥନା ମନକୁ ପବିତ୍ର କରେ ଓ ଆତ୍ମବିଶ୍ୱାସ ବଢ଼ାଇଥାଏ। ଏହା ସହିତ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବା ସହିତ ପ୍ରତିଦିନ 7-8 ଘଣ୍ଟା ନିଦ୍ରା ଯାଆନ୍ତୁ। ସମୟକୁ ନଷ୍ଟ ନ କରି ଏହାର ସଦୁପଯୋଗ କରନ୍ତୁ। ମନପସନ୍ଦର ସଙ୍ଗୀତ ଶୁଣନ୍ତୁ। ପ୍ରକୃତି ସହିତ କିଛି ସମୟ ବିତାନ୍ତୁ। ଏହା ସହିତ ଅନ୍ୟକୁ କ୍ଷମା କରିବା ଶିଖନ୍ତୁ। କ୍ରୋଧ ଓ ପ୍ରତିଶୋଧର ଭାବନା ଛାଡ଼ି କ୍ଷମା କରିଦିଅନ୍ତୁ, ଯାହାକି ମାନସିକ ଶାନ୍ତିର ମୂଳମନ୍ତ୍ର।

ବନ୍ଧୁ, ପ୍ରତ୍ୟେକ ବ୍ୟକ୍ତି ଯଦି ମାନସିକ ଭାବରେ ଶାନ୍ତ ରହିବେ, ତେବେ ପରିବାରରେ ସ୍ନେହ, ସହଯୋଗ, ଭଲ ପାଇବା ମଧ୍ୟ ବୃଦ୍ଧି ପାଇବ। ଶାନ୍ତ ପରିବାରରୁ ଏକ ସୁନ୍ଦର ସମାଜ ଗଠନ ହୋଇଥାଏ। ଏହା ଦେଶର ଉନ୍ନତି ଓ ସାମାଜିକ ସମୃଦ୍ଧିରେ ମଧ୍ୟ ସହାୟକ ହୁଏ। ମହାତ୍ମା ଗାନ୍ଧି କହିଥିଲେ, ଶାନ୍ତିର କୌଣସି ଅଲଗା ପଥ ନାହିଁ, ଶାନ୍ତି ହିଁ ପଥ। ଭଗବାନ ବୁଦ୍ଧ ମଧ୍ୟ କହିଥିଲେ ଯେ କ୍ରୋଧକୁ ପ୍ରେମ ଦ୍ୱାରା, ଘୃଣାକୁ କ୍ଷମା ଦ୍ୱାରା, ଅସତ୍ୟକୁ ସତ୍ୟ ଦ୍ୱାରା ଜୟ କରାଯାଇପାରେ। ଏହି କଥା ବା ଶିକ୍ଷାର ପ୍ରାସଙ୍ଗିକତା ଆଜି ମଧ୍ୟ ସମାନ ଭାବରେ ରହିଛି, ଯାହାକି ମନୁଷ୍ୟକୁ ସୁନ୍ଦର ଭାବରେ ଗଢ଼ିପାରିବ।

বন্ধু, শান্তি বিনা জীবন অসম্পূর্ণ। ମାନସିକ ଶାନ୍ତି ଜୀବନର ସବୁଠାରୁ ବଡ଼ ସମ୍ପଦ। ଏହାକୁ ଧନ କିମ୍ବା କୌଣସି ଶକ୍ତି ଦ୍ୱାରା କିଣାଯାଇପାରିବ ନାହିଁ। ଏହା ଭଲ ଚିନ୍ତାଧାରା, ସତ୍କର୍ମ, ନିୟମିତ ଅଭ୍ୟାସ ଓ ଆତ୍ମସନ୍ତୋଷ ଦ୍ୱାରା ଲାଭ କରାଯାଏ। ତେଣୁ ଆମେ ସମସ୍ତେ ସତ୍ୟ, ଅହିଂସା, ପ୍ରେମ, ସହନଶୀଳତା, କ୍ଷମା ଓ ମାନବିକତାର ପଥରେ ଚାଲି ନିଜ ମନକୁ ଶାନ୍ତ ରଖିବା ଏବଂ ସମାଜରେ ଶାନ୍ତିର ବାର୍ତ୍ତା ପ୍ରଚାର କରିବା। ତେଣୁ ଧନରେ ନୁହେଁ, ମାନସିକ ଶାନ୍ତିରେ ହିଁ ପ୍ରକୃତ ସୁଖ ଲୁଚି ରହିଛି।

ଗୀତା ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ଥିଲେ ମୁଁ ଅଭିରାମ ଖୁଣ୍ଟିଆ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ଅପେକ୍ଷାର ଅନ୍ତରାଳେ, ରଚନା ସନ୍ଧ୍ୟା ମହାନ୍ତି, ପ୍ରଯୋଜନା ବୁଲବୁଲ ବୋଷ। ନାଟକ ଅପେକ୍ଷାର ଅନ୍ତରାଳେ।

0: ତମେ ଚାହିଁଲେ ତମେ ଚାହିଁଲେ ସବୁ ହେଇପାରିବ ବର୍ଷା।
1: ମୁଁ ପାରିବିନି ଆକାଶ, ପାରିବିନି। ଏ ସର୍ତ୍ତରେ ମୁଁ ଆଦୌ ରାଜି ହେଇପାରିବିନି।
0: ଏଇ ଟିକେ ଆଗରୁ କହୁଥିଲ ନା, ତମର ସାମାନ୍ୟ ସହଯୋଗରେ ମୋର ପ୍ରମୋସନ ଯଦି ସୁଗମ ହେଇଯିବ ତେବେ ତମର ସୌଭାଗ୍ୟ। ଏତେ ଚଞ୍ଚଳ ତମେ କଣ ଭୁଲିଗଲ ସେ କଥା?
1: ମୁଁ ତମର ଏ ସର୍ତ୍ତକୁ ମାନିପାରିବିନି। ନା ନା, ମତେ ବାଧ୍ୟ କର ନାହିଁ।
0: କେତେଦିନ ତମେ ଇଜ୍ଜତକୁ ନେଇ ବଞ୍ଚିବ ବର୍ଷା? ଦିନ ଆସିବ ଏଇ ଅଭାବ ତମର ମାନ ଇଜ୍ଜତ ସବୁକୁ ଦାଣ୍ଡରେ ନିଲାମ କରିଦେବ, ସେତେବେଳେ ତମେ କରିବ କଣ?
1: ତମେ ପରା ସ୍ୱାମୀ ପୁରୁଷ, ତମେ କଣ ଅପାରକ ଅସମର୍ଥ? ଧର୍ମପତ୍ନୀର ଇଜ୍ଜତ ରକ୍ଷା କରିବା ତମର କଣ ଧର୍ମ
0: ନୁହେଁ? ମୁଁ ଆଉ ଅଧିକ କିଛି ଶୁଣିବାକୁ ଚାହେଁ ନା ବର୍ଷା, ଏଣିକି ମୁଁ ଯାହା କହିବି ତମେ ସେଇଆ କରିବ, କାରଣ ତମେ ମୋର ସ୍ତ୍ରୀ।
1: ହେ ଭଗବାନ!
0: ଶୁଣ ବର୍ଷା, ଆଜି ଅଫିସରେ କଥା ପଡ଼ୁ ପଡ଼ୁ ବଡ଼ବାବୁ କହିଲେ ଆସନ୍ତା ରବିବାର ଦିନ ସେମାନେ ଆମ ଘରକୁ ଆସିବେ, ସେଦିନ କଣ କରିବା କହିଲ?
2: ବେକରେ ମନ୍ଦାର ମାଳ ପକାଇ ମୁଣ୍ଡରେ ସିନ୍ଦୁର ଲଗାଇ ବଳି ପଡ଼ିବାକୁ ଅପେକ୍ଷା କରିଥିବା ଗୋଟେ ବନ୍ଦୀର ପୁଣି ସ୍ୱାଧୀନତା, ତାକୁ ମତାମତ ପଚାରି ଲାଭ କଣ?
0: ଓହୋ ବର୍ଷା, ସେମାନେ ଆସିବେ, ଖାଇବେ, ପିଇବେ, ଗୋଟେ ମାତ୍ର ରାତିରେ ଆରାମରେ ଚାଲିଯିବେ, ଏଥିରେ ଏତେ ବ୍ୟସ୍ତ ହେବାର କଣ ଅଛି?
2: ତମେ କୁଆଡୁ ବୁଝିବ ଗୋଟେ ବିବାହିତା ନାରୀର ମନର ବେଦନା ବୋଧକୁ? ନାରୀ ମନ ଉପରେ ଅକଥନୀୟ ଅତ୍ୟାଚାର କରି ପୁରୁଷମାନେ ତାଙ୍କର ଅଧିକାର ସାବ୍ୟସ୍ତ କରନ୍ତି, ତମେ ପରା ସେଇ ପୁରୁଷ।
0: ବର୍ଷା, ମତେ ବିରକ୍ତ କର ନା, କହିଦେଉଛି ବାରମ୍ବାର ପୁରୁଷ ପୁରୁଷ କହି ମୋ ମନକୁ ଅସାମାଜିକ କରିବାକୁ ଚେଷ୍ଟା କର ନା ତମେ।
2: ଆକାଶ, ତମେ ଆଉ ସେ ପୂର୍ବର ଆକାଶ ହେଇ ରହିନ। ସ୍ୱାମୀର ଅଧିକାର ଦେଖାଇ ତମେ ଧୀରେ ଧୀରେ ମୋର ସ୍ୱାଧୀନତାକୁ ଅପହରଣ କରିବାକୁ ଚେଷ୍ଟା କରୁଛ।
0: ବର୍ଷା,
2: କିନ୍ତୁ ମନେ ରଖ ଆକାଶ, ମୁଁ ବରଂ ଏମିତି ନିଶ୍ୱାସ ହେଇଯିବି ହେଲେ ମୁଁ ଇଜ୍ଜତକୁ ବଳି ଦେଇପାରିବିନି।

0: ତାପରେ
1: ଆକାଶଙ୍କର ଅର୍ଥଲିପ୍ସା ସମାଜରେ ପ୍ରତିଷ୍ଠିତ ହେବାର ଅଭିଳାଷ ତାଙ୍କୁ ଅନ୍ଧ କରିଦେଇଥିଲା। ମୋତେ ତାଙ୍କ ହୀନ ପ୍ରସ୍ତାବରେ ରାଜି କରିବା ପର୍ଯ୍ୟନ୍ତ ପ୍ରତିଦିନ ସେ ମୋ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ। ତଥାପି ସବୁ କଷ୍ଟ ସହି ମୁଁ ପଡ଼ି ରହିଥିଲି ତାଙ୍କ ପରିବର୍ତ୍ତନକୁ ଅପେକ୍ଷା କରି। ଯେତେବେଳେ ଜାଣିଲି ସେ ତାଙ୍କ ଜିଦ୍ରେ ଅଟଳ, ମୁଁ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଲି। ହଠାତ୍ ଦିନେ ରାତି ପ୍ରାୟ 11 ବେଳକୁ କବାଟରେ ଖଟଖଟ ଶବ୍ଦ ଶୁଣି ମୁଁ କବାଟ ଫିଟେଇ ଦେଖିଲା ବେଳକୁ
2: ରାତି ବହୁତ ହେଲା, ଲୋକେ କଣ ଭାବିବେ କହିଲ? ତମେ ବହୁତ ବଡ଼ ପିଇଲ।
3: ଠିକ ଅଛି, ଆପଣ ଯେତେବେଳେ ଆସିଛନ୍ତି, ବର୍ଷା ବର୍ଷା, ଆରେ କୁଆଡେ ଗଲ ତମେ? ଆମ ବଡ଼ବାବୁ ଆସିଛନ୍ତି ବଡ଼ା, ସେ ଯୋଉ ନାଲି ସିଲିକ ଶାଢୀଟା ବାହାଘର ବେଳକୁ ପିନ୍ଧିଲ, ସେଇଟାକୁ ପିନ୍ଧିକି ମୁଣ୍ଡଟାକୁ ଭଲ କି କୁଣ୍ଡେଇକି ବଢିଆ ସର୍ବତ ଟିକେ ଦେଇକି ଆସ। ବର୍ଷା
2: ଆକାଶ ଧୀରେ,
3: କିଛି ନାହିଁ,
2: ବହୁତ ରାତି ହେଲାଣି, ଏ ସର୍ବତ ଫର୍ବତ କିଛି ଦରକାର ନାହିଁ।
3: ରାତି ହେଇନି ସାର, କିଛି ନାହିଁ, ଆପଣ ପ୍ଲିଜ ଏଇ ଟିକେ ବସିଲେ ସାର ଦେଖେ ସେ କୁଆଡେ ଗଲା। ବର୍ଷା, ଏ ବର୍ଷା, ତମେ କଣ ନଜାଣିଲା ଭଳିଆ କହୁଛ? ଏ ବର୍ଷା, କୋଉଠି ଅଛ ତମେ?
1: ପ୍ଲିଜ ପ୍ଲିଜ ଆକାଶ, ମତେ ଜାଣନି କୋଉଠି ନଉଚ ମତେ, ନା ନା ମୁଁ ଯାଇପାରିବି,
3: ଯାଇପାରିବନି କଣ? ଅଲ୍ପ ଯିବ, ଚାଲ ଚାଲ, ଆରେ କହୁଛି ଚାଲ, ଅଲ୍ପ ଯିବ, ଚାଲ ତମେ, କହୁଛି ଚାଲ, କଣ ଏମିତି କଣ ଜାଣିଲା ଭଳିଆ ହଉଛ? ଚାଲ ଚାଲ ଚାଲ, ଆସ ଆସ ମୋ ସାଙ୍ଗରେ, ଆସ ଆସ ଆସ ଆସ ସାର ସାର, ଏ ମୋ ସ୍ତ୍ରୀ ସାର, ବର୍ଷା
2: ବ୍ୟୁଟିଫୁଲ, ବର୍ଷା କି ସୁନ୍ଦର ନା, ଆସ ଆସ ବର୍ଷା, ଆସ ଏଠିକି ଆସ, ଆସ ନା, ଲାଜ
1: କଣ?
2: ତମେ କଣ ଆକାଶର ପ୍ରମୋସନ ପାଇଁ ଏତିକି ଟିକେ ତ୍ୟାଗ କରିପାରିବ?
3: ବର୍ଷା ସବୁ କିଛି କରିପାରିବ, ସବୁ କରିପାରିବ। ଆରେ ତମେ ରୁହ ସାର, ମୁଁ ଟିକେ ପାଖ ଘରୁ ଆସୁଛି ସାର।
2: ଖୁବ ଭଲ ମାନିବ, ଆଉ ଡେରି କାହିଁକି? ଆସ ଆସ, ମୋ ନିଜ ହାତରେ ଏ ସୁନା।

0: Vasit! Akas! Akas! Dolias! Thomas Trick! Thomas Trick! Give me your motto, Manga! Akas!
1: ସତରେ ବଡ଼ ଦୁଃଖଦାୟକ ଘଟଣା। ତାପରେ
2: ଆତ୍ମହତ୍ୟା କରିବାର ଶେଷ ନିଷ୍ପତ୍ତି ନେଇ ମୁଁ ଚଳନ୍ତା ଟ୍ରେନ୍ ଆଡ଼କୁ ଧାଇଁଲି। ଟ୍ରେନ୍ଠାରୁ ମୋର ଦୂରତା ପ୍ରାୟ 60-70 ହାତ ଥିଲା। ମୁଁ ଲାଇନ୍ ଉପରେ ଶୋଇପଡ଼ିଲି। ତାପରେ କ'ଣ ହେଲା ମୁଁ କିଛି ଜାଣିନି। ଆଖି ଖୋଲିଲା ବେଳକୁ ଦେଖିଲି ଏକ ଅଜଣା ଜାଗା ଆଉ ଅପରିଚିତ ମୁହଁ।
3: ଆରେ ଆରେ ଆରେ, ଆସ୍ତେ ଆସ୍ତେ। ହଁ, ବସନ୍ତୁ ବସନ୍ତୁ। କେମିତି ଲାଗୁଛି?
2: ମୁଁ କୋଉଠି? ମୁଁ ତ
3: ଆତ୍ମହତ୍ୟା କରିବାକୁ ରେଳ ଧାରଣାରେ ଯାଇ ଶୋଇଥିଲେ। ହଠାତ୍ ଜଣେ ଅପରିଚିତ ନିକଟରେ ନିଜକୁ ଆବିଷ୍କାର କଲା ପରେ ମନ ଭିତରେ ଏଭଳି ପ୍ରଶ୍ନଟା ଉଠିବା ସ୍ୱାଭାବିକ। ଏଠି ଏ ଶୁନଶାନ କୋଠରୀ, ଆପଣ ଏକା, ବିଶେଷ କରି ଜଣେ ନାରୀ ଆଉ ଜଣେ ପୁରୁଷ।
2: ପ୍ଲିଜ୍ ମୋତେ ମୋ ରାସ୍ତାରେ ଯିବାକୁ ଦିଅନ୍ତୁ, ନହେଲେ।
3: ଆପଣ କିଛି କରିପାରିବେନି ମ୍ୟାଡ଼ାମ, କାରଣ ଆପଣ ସବୁ କରିବାର ଶକ୍ତିକୁ ହରିସାରିଛନ୍ତି। ନହେଲେ ଆତ୍ମହତ୍ୟା ଭଳି ଏକ ସିଦ୍ଧାନ୍ତକୁ ଆପଣ ଆପଣେଇ ନଥାନ୍ତେ।
2: ଆଉ ତେବେ କ'ଣ ମୁଁ କରିଥାନ୍ତି? କି ଉପାୟ ଥିଲା ମୋର, ଯେଉଁଠି ସ୍ୱାମୀ ତା ସ୍ତ୍ରୀକୁ ଅନ୍ୟ ପୁରୁଷ ନିକଟରେ ରାତ୍ରିଯାପନ କରିବାକୁ ବାଧ୍ୟ କରେ, ସେଠି ବଞ୍ଚିବା ଅପେକ୍ଷା ଆତ୍ମହତ୍ୟା କରିବା କ'ଣ ଭୁଲ ସିଦ୍ଧାନ୍ତ?
3: ତାମାନେ ଆପଣ
2: ମୋତେ ଘୃଣା କରୁଛନ୍ତି ବୋଧେ?
3: ଆରେ ନା ନା, କିନ୍ତୁ ଆପଣଙ୍କ ସ୍ୱାମୀ ଆପଣଙ୍କୁ ବାଧ୍ୟ କରିବା ଆଉ ଆପଣଙ୍କ ସ୍ୱାମୀଙ୍କ କଥାକୁ ଅସ୍ୱୀକାର କରି ଘର ଛାଡ଼ିବା, ମୁଁ କିଛି ବୁଝିପାରୁନି ମ୍ୟାଡ଼ାମ।
2: ବୁଝି କିଛି ଲାଭ ହେବନି ଆପଣଙ୍କର। ମୋତେ ବଞ୍ଚାଇଥିବାରୁ ଅନେକ ଧନ୍ୟବାଦ। ଏଥର ମୋ ରାସ୍ତାରେ ମୋତେ ଯିବାକୁ ଦିଅନ୍ତୁ।
3: କୁଆଡ଼େ ଯିବେ?
2: ମୋ ଭାଗ୍ୟ ମୋତେ ଯେଉଁଠିକି ଟାଣି ନେବ।
3: ପୁଣି ଯଦି କୃତକର୍ମର ପୁନରାବୃତ୍ତି ହୁଏ?
2: ସେ କଥା କହିପାରିବିନି।
3: ଆପଣଙ୍କର ମାନସିକ ଭାରସାମ୍ୟ ଠିକ୍ ନାହିଁ ମ୍ୟାଡ଼ାମ, ସେଇଥିପାଇଁ କହୁଛି ଅନ୍ତତଃ ଆଉ କିଛି ସମୟ, ମାନେ ସକାଳ ହେବା ପର୍ଯ୍ୟନ୍ତ ଆପଣ ନିରାପଦରେ ବିଶ୍ରାମ ନିଅନ୍ତୁ, ତାପରେ ଆପଣ ଯୁଆଡ଼େ ଚାହିଁବେ ଯିବେ। ହଁ, ଆପଣଙ୍କ ଖାଇବାଟା ଟେବୁଲ ଉପରେ ଥୁଆ ହେଇଛି।
2: ହେଲେ ଆପଣ
3: ମୋ ପାଇଁ ବ୍ୟସ୍ତ ହୁଅନ୍ତୁନି।
2: ଆପଣ କ'ଣ ମୋତେ ଏତେ ସମୟ ଜଗି ବସିଥିଲେ? କିନ୍ତୁ କାହିଁକି?
3: କର୍ତ୍ତବ୍ୟ ବୋଲି ଭାବିପାରନ୍ତି।
2: ତାମାନେ ପରୋକ୍ଷରେ ଆପଣ ମୋତେ ଗୋଟିଏ ନୂଆ ଜୀବନ ଦେଇ ନିଜର କର୍ତ୍ତବ୍ୟ କରିଛନ୍ତି ବୋଲି ଭାବୁଛନ୍ତି?
3: କ'ଣ କହିବାକୁ ଚାହାନ୍ତି ଆପଣ?
2: ମୁଁ ଚାହିଁଥିଲି ଗୋଟିଏ ସରଳ ଆଉ ନିଷ୍ପାପ ଜୀବନ, ତା ଯେତେବେଳେ ସମ୍ଭବ ହେଲାନି, ଏମିତି ଏକ ପରାଧୀନ ଜୀବନ ବଞ୍ଚି ଲାଭ କ'ଣ? ଆଚ୍ଛା, ଆପଣ?
3: ମୁଁ ଅନିଲ ଚୌଧୁରୀ, କଳାକୁ ନେଇ ବଞ୍ଚିଥିବା ଜଣେ ଖିଆଲି ଚିତ୍ରଶିଳ୍ପୀ।
2: ଧନ୍ୟବାଦ, ଏବେ ତ ରାତି ପାହି ଆସିଲାଣି, ମୁଁ ଏଥର ଆସୁଛି।
3: କିନ୍ତୁ ଆପଣଙ୍କ ପରିଚୟ ନଦେଇ?
2: ଯେଉଁଠି ବଞ୍ଚିବା ମରିବାର ସଂଜ୍ଞା ଗୋଟିଏ, ସେଠି ପରିଚୟର କି ଆବଶ୍ୟକତା ଅଛି? ତେବେ ମୋ ନାଁ ବର୍ଷା, ଏଥର ଆସୁଛି।
3: ଶୁଣନ୍ତୁ, ଯିବା ପୂର୍ବରୁ କେବଳ ଏତିକି ମନେ ରଖିଥିବେ ବର୍ଷା ଦେବୀ, ଜୀବନରେ ଅନେକ ସମସ୍ୟା ଆସେ, ସେସବୁକୁ କେତେବେଳେ ଛାତି ଭିତରେ ଚାପି ଧରି ଆଉ କେତେବେଳେ ତାକୁ ସାମ୍ନା କରି ମୁକାବିଲା କରି ବଞ୍ଚିବାକୁ ହୁଏ। କିନ୍ତୁ ଏ ଦୁର୍ଲଭ ଜୀବନକୁ ବିସର୍ଜନ କରିଦେଲେ ସମସ୍ୟାର କ'ଣ ସମାଧାନ ହୋଇପାରିବ? ହଁ, ଏତିକି ମୋର ଅନୁରୋଧ ଆପଣଙ୍କୁ, ଜୀବନ ଯୁଦ୍ଧରେ ହାରିବାଠାରୁ ସାମ୍ନା କରିବା ଶିଖନ୍ତୁ, ଅନ୍ତତଃ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ।
2: ଆପଣ ଏ କଥା କହିପାରୁଛନ୍ତି, ଯେଉଁଠି ପରପୁରୁଷ ପାଖରେ ରାତି ବିତେଇବା ପାଇଁ ସ୍ୱାମୀ ତାର ସ୍ତ୍ରୀକୁ ବାଧ୍ୟ କରିବ ଆଉ ଅବାଧ୍ୟ ହେଲେ ମାଡ଼ ମାରିବ, ପରପୁରୁଷଙ୍କ ଘରକୁ ଡାକି ଆଣି ସ୍ତ୍ରୀକୁ ତାଙ୍କ ସହିତ ରାତି କଟେଇବା ପାଇଁ ଛାଡ଼ି ବାହାରକୁ ଚାଲିଯିବ, ସେଠି ନିରାପଦ ଜୀବନ ନେଇ କ'ଣ ବଞ୍ଚିହେବ?
3: ଆପଣ କ'ଣ କହୁଛନ୍ତି?
2: ଯେତେଦିନ ପର୍ଯ୍ୟନ୍ତ ପୁରୁଷର ଭାବନାରେ ନାରୀ କେବଳ ଉପଭୋଗର ସାମଗ୍ରୀ ହୋଇ ରହିଥିବ, ସେତେଦିନ ପର୍ଯ୍ୟନ୍ତ ନାରୀ ପାଇଁ ନିରାପଦ ଜୀବନ କେବଳ ସ୍ୱପ୍ନ ଛଡ଼ା ଆଉ କ'ଣ ହୋଇପାରେ?
3: ତଥାପି ବର୍ଷା ଦେବୀ, ସମାଜ ଚାଲିଛି ଆଉ ନାରୀ ବି ନିରାପଦ ଜୀବନ ଅତିବାହିତ କରୁଛି।
2: କିନ୍ତୁ ମୋ ଜାଣିବାରେ ଯେହେତୁ ଏ ସମାଜ ମୋ ପାଇଁ ନିରାପଦ ନୁହେଁ, ସେଭଳି ଏକ ରୁଗ୍ଣ ସମାଜକୁ ମୋତେ ସବୁଦିନ ପାଇଁ ତ୍ୟାଗ କରିବାକୁ ପଡ଼ିବ, ଏଇ ତ ମୋ ପାଇଁ ସହଜ ବାଟ।
3: କିଛି ମନେ କରିବେନି ବର୍ଷା ଦେବୀ, ଆପଣ ଖୋଜୁଥିବା ଜୀବନ ଯଦି ଆପଣଙ୍କୁ ମିଳିଯାଏ ତେବେ?
2: ନା ଅନଲ ବାବୁ, ମୋର ଏ କଳଙ୍କିତ ଇତିହାସକୁ ନେଇ ମୁଁ ଆଉ ବଞ୍ଚିବାକୁ ଚାହେଁ ନା।
3: ଇତିହାସକୁ ବାଦ ଦେଇ ବର୍ତ୍ତମାନକୁ ନେଇ ଆପଣ କ'ଣ ବଞ୍ଚିପାରିବେନି?
2: କିନ୍ତୁ
3: ମୁଁ ଯଦି ଆପଣଙ୍କୁ ସେହି ବର୍ତ୍ତମାନ ସହିତ ପରିଚିତ କରାଇଦିଏ?
2: ସମାଜରେ ବଞ୍ଚିବାକୁ ହେଲେ ଗୋଟାଏ ସମ୍ପର୍କ ଯେ ନିହାତି ଦରକାର।
3: ମୁଁ ତ ସେ କଥା ଅସ୍ୱୀକାର କରୁନି।
2: ତାହେଲେ ଏକ ଅବାଞ୍ଛିତ ସମ୍ପର୍କକୁ ନେଇ ଆପଣ କେତେ ଦିନ ଚଳିପାରିବେ?
3: ଅବାଞ୍ଛିତ କାହିଁକି ବର୍ଷା ଦେବୀ, ଅନ୍ତତଃ ବନ୍ଧୁ ଭାବରେ ବଞ୍ଚିବା ପାଇଁ ସମାଜ କ'ଣ ସ୍ୱୀକୃତି ଦେବନି?
2: ଅନଲ ବାବୁ,
3: କ'ଣ ଭୟ ଲାଗୁଛି? ନା ବର୍ଷା ଦେବୀ, ନିଜ ଉପରେ ଭରସା ରଖନ୍ତୁ, ଦେଖିବେ ଧୀରେ ଧୀରେ ସବୁ ସହଜ ହୋଇଯିବ।

0: ସେଇ ମୁହୂର୍ତ୍ତରୁ ଆପଣ ଆଉ ଅନଳ ବାବୁ
1: ବନ୍ଧୁ ଭାବରେ ଜୀବନ ବିତେଇଲୁ। ସେ ତାଙ୍କର ରଙ୍ଗ ଆଉ ତୁଳି ଭିତରେ ବୁଡ଼ି ରହି ଗଢ଼ି ଚାଲିଲେ ଗୋଟିଏ ପରେ ଗୋଟିଏ ସୃଷ୍ଟି। ସେଇଥିରେ ସେ ପାଆନ୍ତି ଅପୂର୍ବ ଆନନ୍ଦ, ଆଉ ମୁଁ ସେ ସୃଷ୍ଟିକୁ ଉପଭୋଗ କରି ପାଏ ଆହୁରି ଆନନ୍ଦ। ଏମିତି ଗଢ଼ି ଚାଲିଲା ଦିନ ପରେ ଦିନ।
0: କେବେ ଇଚ୍ଛା ହେଇନି ସେଇ ଅତୀତର ପୁରୁଣା ସ୍ମୃତିକୁ ଟିକେ ମନେ ପକାଇବାକୁ?
1: ଆରମ୍ଭରୁ ତ କହିଛି, ଇତିହାସକୁ ଭୁଲିଗଲା ପରେ ଇଏ ହେଉଛି ମୋର ନୂଆ ଜୀବନ।
0: ତଥାପି ବନ୍ଧୁ ହିସାବରେ ଅନଳ ବାବୁ ଆପଣଙ୍କୁ କିଛି
1: କହିନାହାନ୍ତି କାହିଁକି? ଅନେକ ଥର କହିଛନ୍ତି ସ୍ୱାମୀଙ୍କ ପାଖକୁ ଫେରିଯାଇ ପୁଣି ସଂସାର କରିବା ପାଇଁ, ହେଲେ ସେସବୁ କଣ ସମ୍ଭବ?
0: ତାପରେ
1: ହଠାତ୍ ଦିନେ ଚିଠି ଆସିଲା, ଅନଳ ଦିଲ୍ଲୀ ଯିବେ, ପୁରସ୍କାର ପାଇବେ। ସେଦିନର ଆନନ୍ଦ ବୋଧ ହୁଏ ମୋ ଜୀବନର ସର୍ବଶ୍ରେଷ୍ଠ ଆନନ୍ଦ।
0: ପୁରସ୍କାର ଗ୍ରହଣ କରିବେ ଅନଳ ବାବୁ, ଅଥଚ ଆପଣ ଏତେ ଖୁସି?
1: କାରଣଟା କଣ ଜାଣନ୍ତି? ଯୋଉ ଚିତ୍ରଟି ପୁରସ୍କାର ପାଇଥିଲା ତାହା ଥିଲା ମୋରି ମଡେଲ। ଚିଠିଟିକୁ ସେଦିନ ସେ ଛାତିରେ ଚାପି ଧରି ଆନନ୍ଦରେ ଆତ୍ମହରା ହେଇ
2: ବର୍ଷା, ତମେ ହଉଛ ମୋ ସାଧନାର କେନ୍ଦ୍ରବିନ୍ଦୁ, ମୋ ପ୍ରେରଣାର ଉତ୍ସ। ତମର ପାଇଁ ମୁଁ ଆଜି ଏତେ ବଡ଼ ସମ୍ମାନର ଅଧିକାରୀ ହେବାକୁ ଯାଉଛି ବର୍ଷା।
1: ତମେ ଛାଡ଼ନ୍ତୁ, ମୁଁ ଟିକେ ଭାବପ୍ରବଣ ହେଇଗଲି। ତା ପରଦିନ ସେ କଲେ ଦିଲ୍ଲୀ। ଅନଳର ଶୂନ୍ୟତା ମୋ ପାଇଁ ଥିଲା ଏକ କାଳ ରାତି। ହଠାତ୍ ଦିନେ ରାତିରେ ଘର ଭିତରକୁ ପଶି ଆସିଲେ କିଛି ଲୋକ। ସେମାନଙ୍କ ଭିତରେ ମୁଁ ଦେଖିଲି ସେଇ ବଡ ବାବୁ। ସେମାନେ ମୋ ଆଡ଼କୁ ମାଡ଼ି ଆସିଲେ। ମୁଁ ପ୍ରତିରୋଧ କଲି, କିନ୍ତୁ ସେମାନଙ୍କ ଆଘାତରେ ସଂଜ୍ଞା ହରାଇଥିଲି। ଚେତା ଫେରିଲା ବେଳକୁ ଦେଖିଲି ନିର୍ଜନ ଡାକ ବଙ୍ଗଳା। ମଢ଼କୁ ଶାଗୁଣ ପଲ ଘେରି ବସିଲା ପରେ ସେମାନେ ମୋ ଚାରିପାଖରେ ଘେରି ବସିଛନ୍ତି। ଭୟରେ ଚିତ୍କାର କରି ଉଠିଲି, କିନ୍ତୁ ସମସ୍ତ ଚିତ୍କାର ସେଇ ଡାକ ବଙ୍ଗଳାରେ ପ୍ରତିଧ୍ୱନିତ ହେଲା। ତାପରେ ସେମାନେ ମୋର ଏଇ ଦେହଟାକୁ
0: ବର୍ଷା ଦେବୀ ଆପଣ ଆଇନର ଆଶ୍ରୟ ନେଲେନି?
1: ସେ ସୁଯୋଗ ମତେ ସେମାନେ ଆଉ ଦେଲେନି। ସେଇ ଡାକ ବଙ୍ଗଳା ଭିତରେ ସେମାନେ ମୋର ସର୍ବସ୍ୱ ଲୁଟି ନେଇ ସାରିବା ପରେ ମତେ
0: ବର୍ଷା ଦେବୀ ପ୍ଲିଜ। ଆଚ୍ଛା ଅନଳ ବାବୁ, ଏ କଥା
1: ଚିତ୍ରକଳାରେ ଗବେଷଣା କରିବା ପାଇଁ ସେ ଦିଲ୍ଲୀରୁ ଗଲେ ପ୍ୟାରିସ। ତାପରେ ମୁଁ ଆଉ ତାଙ୍କ ବିଷୟରେ କିଛି ଜାଣିନି, କେବଳ ତାଙ୍କ ଫେରିବା ବାଟକୁ ଅପେକ୍ଷା କରି ଚାହି ରହିଛି।
0: ଆପଣ ସେମାନଙ୍କ ବିରୁଦ୍ଧରେ ପଦକ୍ଷେପ ନେଇପାରିଥାନ୍ତେ?
1: ନା, ସେମାନେ ସେ ସୁଯୋଗ ମତେ ଦେଲେନି। ମୁଁ ବା କଣ କରିପାରିଥାନ୍ତି? ଯେଉଁମାନଙ୍କ ପାଇଁ ଆଇନ ରାତାରାତି ବଦଳି ଯାଏ, ସେଠି ମୋ ସ୍ୱରର ତୀବ୍ରତା ଯେ କେତେ କ୍ଷୀଣ ଆଉ ଅସ୍ପଷ୍ଟ, ତାହା ମୋ ଅପେକ୍ଷା ଆପଣ ଭଲ ବୁଝିପାରୁଥିବେ।
0: ତାହେଲେ ଏବେ ଆପଣ କଣ କରିବେ ବୋଲି ଭାବୁଛନ୍ତି? ଆରେ ମହମବତୀରେ ସରିଗଲା ଯେ।
1: ଅପେକ୍ଷା, କେବଳ ଅପେକ୍ଷା, ଅନଳ ଫେରିବା ପର୍ଯ୍ୟନ୍ତ ଏମିତି ଅପେକ୍ଷା କରିଥିବେ।
0: ଆପଣ କୁଆଡେ ଯାଉଛନ୍ତି? ମତେ କିଛି ଦେଖାଯାଉନି। ଆପଣ ବାହାରକୁ ଯାଉଛନ୍ତି କି? ଦେଖନ୍ତୁ ଚାରିଆଡ଼େ ଅନ୍ଧାର। ଆପଣ କିଛି କହୁନାହାନ୍ତି କାହିଁକି? କାହିଁ କୁଆଡେ ଚାଲିଗଲେ ନା କଣ?
3: ବର୍ଷା ଦେବୀ, ବାବୁ ବାବୁ କଣ ହେଲା ବାବୁ?
0: ଆରେ ସେ ସ୍ତ୍ରୀ ଲୋକ ଜଣକ ଅନ୍ଧାର କୁଆଡେ ଗଲେ? ଯାଇ ତାଙ୍କୁ ଦେଖିଲୁ? ଯା ମାଧିଆ।
3: ବାବୁ, ଆପଣ ତାହେଲେ ଏତେବେଳେ ଯେ ମୁଁ ଯାହା ସନ୍ଦେହ କରୁଥିଲି ସେଇଆ ହେଲା?
0: ସନ୍ଦେହ କି ସନ୍ଦେହ?
3: ବାବୁ ଆପଣଙ୍କର କିଛି ହେଇନି ତ?
0: ଓହୋ, କହିଲି ପରା ଯାଇ ତାଙ୍କୁ ଦେଖ।
3: ବାବୁ, ସିଏ ତା ବାଟରେ ଯାଉ, ଆପଣ ଆସିଲେ
0: ତୋ ମୁଣ୍ଡ କଣ ଖରାପ ହେଇଗଲାଣି ମାଧିଆ? ଜଣେ ସ୍ତ୍ରୀ ଲୋକକୁ ଏମିତି ଏକୁଟା ଛାଡ଼ି ଦେଇ?
3: ବାବୁ, ସେ ସାଧାରଣ ସ୍ତ୍ରୀ ଲୋକ ନୁହଁ।
0: ମାନେ
3: ସେଇଟା ଗୋଟେ ଭୁତୁଣୀ।
0: ମାନେ
3: ସେଇଟା ଗୋଟେ ଭୁତୁଣୀ।
0: ଭୁତୁଣୀ? ଆରେ ମୁଁ କଣ ଗୋଟେ ଛୋଟ ଛୁଆ ହେଇଛି ମାଧିଆ? ନା କିଛି ଜାଣିପାରିଲିନି। ଆମେ ପୁରା ଘର ଭିତରେ ବସି ଏତେବେଳେ ଯାଏ କଥାବାର୍ତ୍ତା ହଉଥିଲୁ। ସିଏ ମହମତୀ ଲଗେଇବେ କହିଲେ, ମୁଁ ମହମତୀ ଲଗେଇଲି, ଚାହା ପିଇଲି, ଏତେ କଥା ପରେ କହୁଛି କଣ ସେ ଭୁତୁଣୀ
3: କୋଉଠି ଏତେ

0: କଥା ହେଲେ ମତେ ଟିକେ ଦେଖେଇଲେ ବାବୁ। ଆପଣ ନିଜେ ମହମବତୀ ଜଳିଛନ୍ତି? ଆଚ୍ଛା, ଯଦି ଚାହା ପିଇଛନ୍ତି ସେ ଚା କପ୍ ତ ଥିବ, ତା ଛଡା ଯୋଉ ଘରେ ବସି କଥାବାର୍ତ୍ତା ହଉଥିଲେ ସେ ଘର ତ ଥିବ, ଦେଖେଇଲେ ଦେଖେଇଲେ କୋଉଠି ଏସବୁ ଅଛି?
1: ତୁ କଣ ମତେ ଅବିଶ୍ୱାସ କରୁଛୁ ମାଧ୍ୟ? ମୁଁ ପରା ଏଇଠି ବସିଥିଲି, କୁଆଡେ ତ ଯାଇନଥିଲେ, ଏଇଠି ଚାହା ପିଇଥିଲେ। ହେଲେ ଆରେ ସେ କପ୍ଲେଟ, ସେ ମହମବତୀ, ଘର ଘର କାହିଁ କାହିଁ କାହିଁ କିଛି ତ ନାହିଁ। ଆରେ ଏଠି ଖାଲି ଗଛ ଆଉ ଗଛ। ତେବେ ତେବେ କଣ ସତରେ ସେ ସ୍ତ୍ରୀ ଲୋକ?
0: ଏବେ ମୋ କଥା ବିଶ୍ୱାସ ହେଲା ତ ବାବୁ?
1: ତାହେଲେ ସେ ଭଦ୍ରମହିଳା ଜଣକ ନିଜେ ବର୍ଷା ଦେବୀ ନୁହନ୍ତି ତ?
0: ଆପଣ ଠିକ ଧରିଛନ୍ତି ବାବୁ। ଡାକ ବଙ୍ଗଳାରେ ତାର ମଲା ଦେହଟାକୁ ସେମାନେ ପଙ୍ଖାରେ ଝୁଲେଇ ଦେଇ ଚାଲି ଯାଇଥିଲେ। ଲୋକେ କହନ୍ତି ସେଦିନ କାଳେ ପୁନେଇ ତିଥି ଥିଲା, ଆଉ ସେଇଥିପାଇଁ ପ୍ରତି ପୁନେଇରେ ତାର ଅଶାନ୍ତ ଆତ୍ମା ଏ ଡାକ ବଙ୍ଗଳା ଚାରିପଟେ କଇଁ କଇଁ ହୋଇ କାନ୍ଦେ। ହେଲେ ବାବୁ, ସେ ସିନା କାନ୍ଦେ ହେଲେ କାହାରି କିଛି କ୍ଷତି କରେନି। ବିଚାରି ଝିଅ, କାହାର କି ଅପରାଧ କରିଥିଲା କେଜାଣି, ତାକୁ ଏମିତି ଆସନ୍ତୁ ଆସନ୍ତୁ ବାବୁ, ରାତି ପାହି ଆସିଲାଣି, ଆସନ୍ତୁ।

0: ମୁଁ ଦୁଃଖିତ ବସ ଦେବି। ମୁଁ କେବଳ ଜଣେ ଦରଦୀ ଶ୍ରୋତା ହେଇ ରହିଗଲି। ହଁ ଚାଲ ମଧ୍ୟ ଚାଲ
1: ଆସନ୍ତୁ।

ଶେଷ ହେଲା ନାଟକ ଅପେକ୍ଷାର ଅନ୍ତରାଳେ। ନାଟକର ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଇନ୍ଦ୍ରଜିତ, ଦୀପିନ ଘୋଷ, ମାଥିଆ, ଅନନ୍ତ କୁମାର ଦାସ, ବଡ଼ବାବୁ, ଗଗନ କୁମାର ଦାସ, ଆକାଶ, ପ୍ରଦୀପ୍ତ କୁମାର ନନ୍ଦ, ଅନଳ, ନାରାୟଣ ମହାନ୍ତି, ବର୍ଷା, କ୍ରିଷ୍ଣା ମହାନ୍ତି। ରଚନା ସନ୍ଧ୍ୟା ମହାନ୍ତି, ପ୍ରଯୋଜନା ବୁଲବୁଲ ବୋଷ, ସହଯୋଗିତା ସୁମିତ୍ରା ମହାପାତ୍ର।

ଶୁଣୁଥିଲେ ପଣ୍ଡିତ ଭୀମସେନ ଯୋଶୀଙ୍କ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ପରିବେଷଣ କରିଥିଲେ ରାଗ ରାମକଲେ। ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ହାରମୋନିୟମରେ ପୁରୁଷୋତ୍ତମ ୱାଲାୱାଲକର, ତବଲାରେ ଥିଲେ ନାନା ମୁଲେ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।

0: ମଞ୍ଜୁଳା ମଧ୍ୟାହ୍ନ ଦିନ ବାରଟାରେ ଏଥିରେ ଶୁଣିପାରିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ସୁର ନିର୍ଛର ଦିନ 12:30 ଏଥିରେ ରହିଛି ସୁନାମଧନ୍ୟ କଣ୍ଠଶିଳ୍ପୀ ଅତୀଶ କୁମାର ମଜୁମଦାରଙ୍କ ଜୀବନକୃତି ଉପରେ ଆଧାରିତ ଏକ ବିଶେଷ ଉପସ୍ଥାପନାର ଚତୁର୍ଥ ଭାଗ ବାର୍ତ୍ତା ଗୀତ ଦିନ 10:00 ପରିବେଷଣ କରିବେ ମାଥିଆ ତଡୱାର ଏବଂ ସାଥୀ ନାରୀମହଲ ଦିନ 10:20 ଏଥିରେ ସାହିତ୍ୟ ପତ୍ରିକା ଲିପିକାରେ ଶୁଣିବେ ମନ୍ଦାକିନୀ ସେନାପତିଙ୍କ କବିତା ଏବଂ ଚିନ୍ମୟ ମହାନ୍ତିଙ୍କ ଗଳ୍ପ ସମ୍ପାଦନା ପ୍ରଜ୍ଞା ପରମିତା ସାହୁ ଆମଇନ ଅପରାହ୍ନ 2:45 ଏଥିରେ ଶୁଣିବେ ଆଲୋଚନା ବରିଷ୍ଠ ନାଗରିକମାନଙ୍କ ପାଇଁ ଭରଣ ପୋଷଣ ଆଇନ ଆଲୋଚନା କରିବେ ଆଇନଜୀବୀ ଗୋକୁଳାନନ୍ଦ ପଟ୍ଟନାୟକ ହିନ୍ଦୀ କଥାଚିତ୍ରର ଗୀତ ଅପରାହ୍ନ 3:00 ଏବଂ ରାତି 8:02 ଅସରନ୍ତୀ ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ ଅପରାହ୍ନ 3:25 ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ହୁଗୁଳିସ୍ଥିତ ତାରକେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ବିଧିର 23ତମ କିସ୍ତି ଉନ୍କୋଚନ କରିବେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ରିଲି କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଦିନ 3:55 କିଶୋର ଚକ୍ର ଅପରାହ୍ନ 5:00 ଏଥିରେ ରହିଛି ନିଷ୍ଠା ପଟ୍ଟନାୟକଙ୍କ ଭଜନ ଏବଂ ଦେଶଭକ୍ତି ଗୀତ ମହିମା ଦାସଙ୍କ ଆଲୋଚନା ସ୍କୁଲ ଛୁଟି ସମୟରେ ଆସ ପେଣ୍ଟିଂ ଶିଖିବା ଏବଂ ଜାଣିବା କଥାରେ ଯୋଗ ପ୍ରଶିକ୍ଷିକା କାଞ୍ଚନ ବେହେରା କହିବେ ପିଲାଙ୍କ ପାଇଁ ଯୋଗ ଯୁବବାଣୀ 5:30 ଏଥିରେ ରହିଛି ଯୁବପିଢ଼ିଙ୍କ ପାଇଁ ଯୋଗ ଏ ସମ୍ପର୍କରେ ଯୋଗ ପ୍ରଶିକ୍ଷକ ସମୀର କୁମାର ସମାଦାରଙ୍କ ସହ ସାକ୍ଷାତକାର ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 54ତମ ଭାଗ ସନ୍ଧ୍ୟା 6:10 ସମ୍ବଲପୁର ଅଞ୍ଚଳର ଗୀତ ସନ୍ଧ୍ୟା 6:30 ପରିବେଷଣ କରିବେ ଚିନ୍ତାମଣି ସାହୁ ଏବଂ ପୂର୍ଣ୍ଣପ୍ରଭା ପାଣିଗ୍ରାହୀ ଓଡ଼ିଆ କଥାଚିତ୍ରର ଗୀତ ରାତି 17:02 ଜିଲ୍ଲା ହାଲଚାଲରେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ ରାତି 17:25 ବନାନୀ ରାତି 7:30 ଏଥିରେ ଶୁଣିବେ ଆଲୋଚନା ବୃକ୍ଷରୋପଣ ପାଇଁ ବିଭିନ୍ନ ପ୍ରସ୍ତୁତି ଆଲୋଚନା କରିବେ ରଞ୍ଜନ କୁମାର କର ପାରିବାରିକ ଧାରାବାହିକ ନାଟକ ଶ୍ରୀହରିକ ସଂସାର ଏହାର ସପ୍ତମ ଭାଗ ରାତି 8:30 ରଚନା ଗୋପାଳ ଛୋଟରାୟ ପ୍ରଯୋଜନା ପ୍ୟାରିମୋହନ ମହାନ୍ତି ଅଖିଳ ଭାରତୀୟ ଚଳଚ୍ଚିତ୍ର ପତ୍ରିକା କାର୍ଯ୍ୟକ୍ରମ ରାତି 9:30 ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 10:00 ପ୍ରଚାର କରିବ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତର ବେତାର ବିବରଣୀ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର କାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହିତ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି ଏହି ସମୟ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା 35 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା 25 ଡିଗ୍ରୀ ସେଲ୍ସିୟସ୍ ରହିପାରେ ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
1: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍
4: ହେଇଗଲା ବନ୍ଦୋବସ୍ତ କାହାର କୁଟୀର ଫିସ୍ର ଦେଖା 20,000 ଲୋନ୍ ତୁରନ୍ତ ଜଣା ଅଛି କିଏ ଦଉଛି ସୁଧ କେତେ ଅଛି ଲୋନ୍ ନିୟନ୍ତ୍ରିତ ସଂସ୍ଥା ଗୁଡିକରୁ ହିଁ ନେ ଆଉ ଲୋନ୍ ସେତିକି ଯେତିକି ଦରକାର ତା ବି ଯାଞ୍ଚ କରିକି ହେଇଗଲା ବନ୍ଦୋବସ୍ତ ଦରମା ଆଡଭାନ୍ସରେ ପଠେଇଛି
5: ଆର୍ବିଆଇ କହେ
4: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ
1: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ

ଆକାଶବାଣୀ କଟକ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ ଅଭୁଲା ଗୀତ ଦିନ 11:10 ଶିଳ୍ପୀ ସ୍ନିଗ୍ଧାରାଣୀକର ଏବଂ ସେବାରାଣୀ ମହାପାତ୍ର ଗୋପାଳଙ୍କ ଓଗାଳ ଦିନ 11:30 ପରିବେଷଣ କରିବେ ପ୍ରଶାନ୍ତ ଦାସ ଏବଂ ସାଥୀ।

0: ଅବଲାଗିଦର ଶୁଣୁଥିଲେ କେତୋଟି ଆଧୁନିକ ଗୀତ। ଶିଳ୍ପୀ ଥିଲେ ସ୍ନିଗ୍ଧାରାଣୀକର ଏବଂ ସେବାରାଣୀ ମହାପାତ୍ର। ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ ଗୋପାଳଙ୍କ ଓକାଳ। ପରିବେଷଣ କରିଛନ୍ତି ପ୍ରଶାନ୍ତ ଦାସ ଏବଂ ସାଥୀ ବିଳାସ ଦାସ, ଦୀପକ ଦାସ, ବିନୋଦ ଦାସ, ମନୋଜ ଦାସ, ଅଭିମନ ଦାସ, ପ୍ରଶାନ୍ତ କୁମାର ଦାସ, ଶରତ ଦାସ ଏବଂ ପ୍ରଫୁଲ୍ଲ ଦାସ।

ଲୋକଗୀତରେ ଶୁଣିଲେ ଗୋପାଳଙ୍କ ଓଗାଳ ପରିବେଷଣ କରିଥିଲେ ପ୍ରଶାନ୍ତ ଦାସ ଏବଂ ସାଥୀ। ଆମ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆକାଶବାଣୀ କଟକ।

ଶ୍ରୋତାବନ୍ଧୁଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନକୁ ଆପଣମାନଙ୍କୁ ସ୍ୱାଗତ ଶ୍ରୋତାବନ୍ଧୁ। ପ୍ରଥମ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ସୁନୀଲକାନ୍ତ ମହାନ୍ତି, ସିଲୁ ଆକୃତି, ଶଙ୍ଖଦାସ କଟକରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଚିହ୍ନା ଅଚିହ୍ନା ଚଳଚ୍ଚିତ୍ରର ଏହି ଭଜନଟିକୁ, ଯାହାକୁ ଗାଇଛନ୍ତି ଭୁବନେଶ୍ୱରୀ ମିଶ୍ର। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସଏମଏସଟିକୁ ଦେଇଛନ୍ତି ଆମର ରେଡିଓ ଲଭର ରତିକାନ୍ତ ଭାଇ। ସେ ଲେଖି ଦେଇଛନ୍ତି ବାଲେଶ୍ୱର ସ୍ୱର କୁରୁଣିଆରୁ। ସେ ଅନୁରୋଧ କରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜବରଦସ୍ତ ପ୍ରେମିକାର ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ବାବୁସାନ। ଶ୍ରୋତାବନ୍ଧୁ, ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ଏଇ ସେମିଷ୍ଟରକୁ ଦେଇଛନ୍ତି କନ୍ତଲ ଆଠଗଡ଼ରୁ ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ଏବଂ ମାମାଲି। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ସିନ୍ଦୁର ବିନ୍ଦୁ ଚଳଚ୍ଚିତ୍ରରେ ଏହି ଗୀତଟିକୁ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ। ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ ଏବଂ ସୁଧାରାମା।

ଏହି ସେମିଷ୍ଟରକୁ ଦେଇଛନ୍ତି ମଞ୍ଜୁନାନୀ ତାଙ୍କର ପୁଅ ମୃତ୍ୟୁଞ୍ଜୟ କେନ୍ଦ୍ରାପଡ଼ା କୋରୁଆ ଟିକନପୁରରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଥନରେ ରଖିବୁ ଶପଥ ମୋରର ଟାଇଟଲ ସଙ୍ଗଟିକୁ, ଯାହାକୁ ଆପଣମାନଙ୍କୁ ଶୁଣେଇ ଦେଉଛୁ। ଗୀତଟିକୁ ଗାଇଛନ୍ତି ନିବେଦିତା।

ଏହି ସେମିଷ୍ଟିକୁ ଦେଇଛନ୍ତି ଡିଓ ସାହି କାଦୁଆପଡ଼ା ଜଗତସିଂହପୁରରୁ ପ୍ରମୋଦ କୁମାର ସାହୁ। ଆପଣ ଶୁଣିବାକୁ ଚାହିଁଛନ୍ତି ବର୍ଡର ଚଳଚ୍ଚିତ୍ରର ଏହି ଗୀତଟିକୁ ଯାହାକୁ ଗାଇଛନ୍ତି ରୂପକୁମାର ରାଠୋର।

କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ମାମୁନି ପୂଜା ବିଜୟ କୁମାର ଦାସ ସସ୍ମିତା ଦାସ ଏବଂ ଲିଜା ସୌରୀ ମହାସିଂହପୁର ବହୁଗ୍ରାମ କଟକରୁ ଆପଣମାନେ ଜାନି ଦୁଶ୍ମନ ଚଳଚ୍ଚିତ୍ରର ଏ ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି ଶୁଣି ଦେଉଛୁ ଆପଣମାନଙ୍କ ଅନୁରୋଧର ଗୀତଟିକୁ।

ଆର ଜୀବନକୁ କରେ ସଙ୍ଗୀତ ମୁଖର ନିର୍ଝରଣୀ ପରି କୁଳୁ କୁଳୁ ନାଦରେ ସେ ବୋହି ଚାଲିଥାଏ ଆଗକୁ ଆଗକୁ ସାଧନା ଜୀବନକୁ ପରିପୁଷ୍ଟ କରେ ଅନୁଶାସନରେ ପ୍ରଦାନ କରେ ଏକ ସ୍ଥିତପ୍ରତି ଅନୁଭବ ସାଂସାରିକ ଦୁଃଖ ଓ ଶୋକ ସାଧନାନିଷ୍ଠ ପ୍ରତିଭାମାନଙ୍କୁ ସ୍ୱର ସଞ୍ଚାରରୁ ନିବୃତ୍ତ କରିପାରେ ନାହିଁ କାଳ ତାର କୋରାଳ ରୂପ ପ୍ରକାଶ କରି

ଆଲୋ ଶାସନରେ ପ୍ରଦାନ କରେ ଏକ ସ୍ଥିତପ୍ରତି ଅନୁଭବ। ସାଂସାରିକ ଦୁଃଖ ଓ ଶୋକ ସାଧନାନିଷ୍ଠ ପ୍ରତିଭାମାନଙ୍କୁ ସ୍ୱର ସଞ୍ଚାରରୁ ନିବୃତ୍ତ କରିପାରେ ନାହିଁ। କଳ ତାର କରଳ ରୂପ ପ୍ରକାଶ କରି ଏମାନଙ୍କ ଗତିରୋଧ କରିପାରେ ନାହିଁ। ଏମାନେ ଉର୍ଦ୍ଧ୍ୱରେ ତା ସାଧୁଙ୍କ ପରି ଧୀର ଚିତ୍ତ ଓ ସ୍ଥିର ମତିରେ ଉନ୍ମୋଚନ କରନ୍ତି ସର୍ଜନର ନୂତନ ଦିଗନ୍ତ। ଆଜିର ସ୍ୱର ନିର୍ଦ୍ଦେଶରେ ଶୁଣିବେ ପ୍ରଥିତ ଦଶା ଗାୟକ ଆକାଶ କୁମାର ମଜୁମଦାରଙ୍କ ସଙ୍ଗୀତମୟ ଜୀବନର ଦ୍ୱିତୀୟ।

0: ସତୀଶ କୁମାର ମଜୁମଦାରଙ୍କ ଜୀବନ ଓ ବ୍ୟକ୍ତି ସମ୍ପର୍କରେ ସ୍କୃତିଚାରଣ କରିଛନ୍ତି ତାଙ୍କର ଏକମାତ୍ର କନ୍ୟା ତଥା ଆଡଭୋକେଟ୍ ଏବଂ ଉପସ୍ଥାପିକା ସୋନାଲି ମଜୁମଦାର।
1: ମୋ ବାପା ସତୀଶ କୁମାର ମଜୁମଦାର ଜଣେ ଅତ୍ୟନ୍ତ ସରଳ ଏବଂ ଶାନ୍ତ ପ୍ରକୃତିର ଲୋକ ଥିଲେ। 1933 ମସିହା ଅକ୍ଟୋବର 23 ତାରିଖରେ ତାଙ୍କର ଜନ୍ମ କଲିକତା ମହାନଗରୀରେ ହୋଇଥିଲା ଏବଂ ତାଙ୍କର ଦେହାନ୍ତ 2012 ମସିହା ମେ 17 ତାରିଖରେ ଓଡ଼ିଶାର କଟକରେ ମାଣିଘୋଷ ବଜାର ସ୍ଥିତ ମୋ ବାସଭବନରେ ହୋଇଥିଲା।

0: ଜଣେ ଶିକ୍ଷାବିତ ହେବା ସହିତ ଓଡ଼ିଶାରେ ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ ଥିଲେ।
1: ଚିଠି ଲେଖିଛ ନା ଅଙ୍କ କଷିଛ, ଚିଠି ଲେଖିଛ ନା ଅଙ୍କ କଷିଛ।

କହିବାକୁ ଗଲେ ସେ ଜଣେ ସଙ୍ଗୀତର ପୂଜାରୀ ଥିଲେ। ସେ ମୃତ୍ୟୁ ପର୍ଯ୍ୟନ୍ତ ଅତ୍ୟନ୍ତ କର୍ମଠ ଥିଲେ ଏବଂ ସଙ୍ଗୀତକୁ ଜୀବନର ଶେଷ ପର୍ଯ୍ୟନ୍ତ ବଜାୟ ରଖିପାରିଥିଲେ।

ସବୁ କୁରପଲ୍ଲୀରେ ଘରେ ଘରେ ସେ ଲୋକପ୍ରିୟ ଥିଲେ। ତାଙ୍କର ପ୍ରଥମ ସଙ୍ଗୀତ ଶିକ୍ଷା ସେ ପାଇଥିଲେ ତାଙ୍କର ମା ଶ୍ରୀମତୀ ଆଶାଲତା ମଜୁମଦାରଙ୍କ ଠାରୁ। ମା ତାଙ୍କର ପ୍ରକୃତରେ ଆଦ୍ୟଗୁରୁ ହିଁ ଥିଲେ। ସେ ତାପରେ ବିଭିନ୍ନ ସଙ୍ଗୀତ ଗୁରୁଙ୍କ ଦ୍ୱାରା ଉପଯୁକ୍ତ ଶିକ୍ଷା ପାଇଥିଲେ। ସେ ପ୍ରାୟତଃ ସର୍ବଦା ସଙ୍ଗୀତ ସାଧନାରେ ନିଜକୁ ବ୍ରତୀ ରଖିଥିଲେ। ଓଡ଼ିଶାବାସୀ ତାଙ୍କୁ ପ୍ରାୟ ଜଣେ ସଙ୍ଗୀତଜ୍ଞ ହିସାବରେ।

ଲୋକ ତାଙ୍କୁ ଜଣେ ଲ ରିଡର ବା ଲ ପ୍ରଫେସର ହିସାବରେ ଜାଣନ୍ତି। ସେ ଅଲ୍ ଇଣ୍ଡିଆ ରେଡିଓର ଜଣେ ପୁରୁଖା ସଙ୍ଗୀତଜ୍ଞ। ଅଗଣିତ ଆଧୁନିକ ଭଜନ ଆଉ ଗୀତିନାଟ୍ୟ ଓ ପଲ୍ଲୀ ସଙ୍ଗୀତ ସେ ଗାଇଛନ୍ତି ଉଭୟ ରେଡିଓ ଏବଂ ଟେଲିଭିଜନ।

ଦୂରଦର୍ଶନ ଏଇ ଦୁଇଟି ଜଗତ ତାଙ୍କର ଅନ୍ତଃପ୍ରାଣ ଥିଲା। ଏହାଛଡ଼ା ସେ ବହୁ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଛନ୍ତି। କିଛି ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଓଡ଼ିଶା ବାହାରେ ବହୁ ଷ୍ଟେଜ୍ ଶୋ ସେ କରିଛନ୍ତି ଏବଂ ଲୋକପ୍ରିୟତା ମଧ୍ୟ ହାସଲ କରିପାରିଛନ୍ତି।

ସଙ୍ଗୀତର ମଧୁର ମୂର୍ଚ୍ଛନା ଏବଂ ତାଙ୍କର ସରଳତା ହିଁ ତାଙ୍କୁ ସମସ୍ତଙ୍କର ପ୍ରିୟଜନ କରିବା ସହ ତାଙ୍କୁ ଯଶ ନାମ ଏବଂ ଲୋକପ୍ରିୟତାର ଚରମ ଶୀର୍ଷରେ ପହଞ୍ଚାଇ ପାରିବ।

ବହୁ ଭଜନ ଏବଂ ଜଣାଣ ଖୁବ୍ ଲୋକପ୍ରିୟ ହୋଇଥିଲା। ତନ୍ମଧ୍ୟରୁ ସଜ ହେଲା ନନ୍ଦିଘୋଷ ଉଠ କାଳିଆ, ସପନ ଭାଙ୍ଗୁ ଏଥର ନୀଳାଚଳିଆ ଖୁବ୍ ଲୋକପ୍ରିୟ।

ସୁନ୍ଦର ଗଜଲ ମଧ୍ୟ ଗାଇଛନ୍ତି ଆଉ ସେଇ ଗଜଲ ଗୁଡିକ ବି ତାଙ୍କର ବହୁତ ଲୋକାଦୃତ ହେଇଛି। ତାଙ୍କ ଜୀବଦ୍ଦଶା ମଧ୍ୟରେ ବହୁତ ପୁରସ୍କାର ସେ ପାଇଛନ୍ତି। 2002 ମସିହାରେ ସଙ୍ଗୀତ ନାଟକ ଏକାଡେମୀ ତରଫରୁ ଷ୍ଟେଟ୍ ଆୱାର୍ଡ ପାଇଥିଲେ ଏବଂ 2009 ସାରଳା ସମ୍ମାନରେ ସମ୍ମାନିତ ମଧ୍ୟ ହେଇଥିଲେ। ସେ ମୋ ବାପା ଥିଲେ ସେଥିପାଇଁ କହୁନି, କିନ୍ତୁ ସେ ପ୍ରକୃତରେ ଜଣେ ଅମାୟିକ ସ୍ୱଭାବର ଲୋକ ଥିଲେ। ଏକ ସଫଳ ପୁରୁଷ ପଛରେ ଏକ ନାରୀର ହାତ ଥାଏ। ମୋ ବାପାଙ୍କ କ୍ଷେତ୍ରରେ ଏହା ଅକ୍ଷରେ ଅକ୍ଷରେ ସତ। ସେ ତତ୍କାଳୀନ ବହୁ ପ୍ରତିପତ୍ତି ସମ୍ପନ୍ନ ଜମିଦାର ଘରର ବଡ଼ ପୁଅ ଥିଲେ। ତେଣୁ ଟିକେ ପାଠପଢ଼ାରେ ଧ୍ୟାନ ଦେଉନଥିଲେ ଏବଂ ଯାହାକୁ କୁହନ୍ତି ଟିକେ ବିଗିଡ଼ା ହୁଆ ସେହିପରି ଥିଲେ। କାନରେ କୁଣ୍ଡଳ ପିନ୍ଧି ରାଜକୀୟ ପୋଷାକରେ ଘୋଡ଼ା ଚଳି ବଣରେ ଶିକାର କରି ବୁଲୁଥିଲେ। ମୋ ମାଙ୍କ ଘର ମଧ୍ୟ ବାରିପଦାରେ ତାଙ୍କ ଘର ପାଖେ ଥିଲା। କାଳକ୍ରମେ ସେ ଦୁଇ ଜଣଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଏବଂ ପରବର୍ତ୍ତୀ କାଳରେ ମୋ ମା ହିଁ ବହୁ କଷ୍ଟ ସହି ତାଙ୍କ ପଛରେ ଲାଗି ତାଙ୍କୁ ସବୁକିଛିର ଚରମ ସୀମାରେ ପହଞ୍ଚାଇଥିଲେ।

ତାଙ୍କରି ପାଇଁ ମୋ ବାପା ଆଇନରେ ତାଙ୍କର ପୂର୍ବ ପୁରୁଷର ପରମ୍ପରାକୁ ବଜାୟ ରଖିପାରିଥିଲେ। ମୁଁ ଶେଷରେ ଏତିକି କହିବି ଯେ ମୋ ବାପା ଅତୀଶ କୁମାର ମଜୁମଦାର ଜଣେ ଅତ୍ୟନ୍ତ ସରଳ, ଶାନ୍ତ, ଉଦାର ଚେତା ଏବଂ ଅମାୟିକ ବ୍ୟକ୍ତିତ୍ୱ ଥିଲେ।

0: आदिवासी गीतरे प्रचारकलु बाग्धा गीत परिवेशन करिथिले माथिया तडवार एवं साथी आम केन्द्रर कार्यक्रम प्रसारित होउछि 308.6 मीटर तथा 975 किलोहर्ट्ज जुगे आकाशवाणी कटक आम परवर्ती कार्यक्रम नारीमल ता पूर्वर एही विज्ञापन।
1: আচ্ছা দাসবাবু, আপনার ঘরটা
2: 1970
3: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
4: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି ମିଳୁଛି। ତ୍ୱରିତ ଏମ୍ଏସ୍ପି ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। ସିଏମ୍ କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
3: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା।

0: ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
1: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ ଦୁର୍ନୀତି ମୁକ୍ତ ଶାସନ।
0: ବିକାଶର ଧାରା ଓଡ଼ିଶା ସାରା।
2: ଆରମ୍ଭ କରୁଛୁ ନାରୀ ମହଲ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ସ୍ୱାଗତିକା ସ୍ୱାଇଁ।

ନମସ୍କାର ଭଉଣୀ, ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆମର ଏହି ମାସିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଲିପିକା ଉପସ୍ଥାପନାରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା, ସମ୍ପାଦନା ପ୍ରଜ୍ଞା ପାରମିତା ସାହୁ।

ପୁଣି ଶବ୍ଦରେ ଯେତେବେଳେ ମିଶିଯାଏ ଆସି ସମ୍ବେଦନଶୀଳତା ଏବଂ ଆବେଗ, ସେତେବେଳେ ସୃଷ୍ଟି ହୁଏ ସୃଜନ ସାହିତ୍ୟ, ଆଉ କଲମରେ ବାନ୍ଧି ହୋଇଯାଏ ଆସି ସମୟ, ସମାଜ ଏବଂ ମଣିଷ ଜୀବନର ଅସରନ୍ତି କାହାଣୀ। ସତ କହିଲେ ସାହିତ୍ୟ ସୃଜନ କେବଳ ଶବ୍ଦବସାଣ ବୋଲି ନୁହେଁ, ବରଂ ଭାବନାର ଗଭୀର ଅଭିବ୍ୟକ୍ତି, ଯାହା ମାଧ୍ୟମରେ ଶବ୍ଦରେ ଶବ୍ଦରେ ଗଢ଼ି ହୋଇ ଉଠେ ଏମିତି ଗୋଟିଏ ଜଗତ, ଯେଉଁଠି ମଣିଷର ସ୍ୱପ୍ନ, ସଂଘର୍ଷ, ହସ ଲୁହ, ପ୍ରାପ୍ତି ଅପ୍ରାପ୍ତି ସୃଜନର ରୂପ ନିଏ ଆଉ ଲିପିବଦ୍ଧ ହୋଇ ରହିଯାଏ। ଆଜିର ସାହିତ୍ୟ ପତ୍ରିକା ଲିପିକାରେ ଭୁଣି ଆପଣମାନଙ୍କ ପାଇଁ ରହିଛି କବି ମନ୍ଦାକିନୀ ସେନାପତିଙ୍କର କେତୋଟି କବିତା ଏବଂ ଗାଳ୍ପିକା ଚିନ୍ମୟୀ ମହାନ୍ତିଙ୍କର ଗପ।

0: ମୁଣି କବିତା ହୃଦୟର ଭାଷା, ଶବ୍ଦର ଛନ୍ଦରେ ଲେଖା ଜୀବନର ଅନୁଭୂତି ଏବଂ ଅସରନ୍ତି କଥା। ସାହିତ୍ୟ ପତ୍ରିକାର ପ୍ରଥମ ପୃଷ୍ଠରେ ଶୁଣିବା କେତୋଟି କବିତା। କବି ମନ୍ଦାକିନୀ ସେନାପତି।
1: କବିତାର ଶୀର୍ଷକ ଭିଟାମାଟିର ଡାକ। ଭିଟାମାଟି ଡକା ପରିଛି, ଏ ଅବୁଝା ମନ ଶିଥିଳ ଦେହ ତତେ ଝୁରୁଛି। ଗହଳ ଚହଳ ଦାଣ୍ଡବାଡ଼ି, ହଳଦୀ ଗୁରୁ ଗୁରୁ ଧାନ କିଆରି, ପୋଖରୀ ହୁଡ଼ା ନଡ଼ିଆ ବାଡ଼ି ଖୋଜି ହେଉଛି। ଜରାଜୀର୍ଣ୍ଣ ଫଟାକାନ୍ଥ ଦାନ୍ତ ନିକୁଟି ହସୁଛି, ଖାଁ ଖାଁ ନିରବତା ଖାଇ ଗୁଡ଼ାଉଛି। ଜରାଜୀର୍ଣ୍ଣ ଫଟାକାନ୍ଥ ଦାନ୍ତ ନିକୁଟି ହସୁଛି, ଖାଁ ଖାଁ ନିରବତା ଖାଇ ଗୁଡ଼ାଉଛି। ବିଦେଶରୁ ପୁଅ ଆଉ ଫେରି ନ ଆସୁଛି। ଧାନଖଳା ଜହ୍ନରାତି, ପିଲାଦିନ ଚପଳାମି, ପୁଷର ସିତୁଆ ସଞ୍ଜ ହେମାଳିଆ ସିରି ସିରି ବା, ନିଆଁ ପୁଆ ଗପ ପିଡ଼ି କାକରର ଫୁଲ ଝରି, ନିଚ୍ଛାଟିଆ ଆମ୍ବତୋଟା ବିଳାପ କରୁଛି। କୋଇଲିର କୁହୁ ସହ ନାରଣ ଶୁଭୁଛି, ଆ ଫେରିଆ ଧନ ମୋ କୋଳକୁ ଅପେକ୍ଷାରେ ଅଛି, ଆ ଫେରିଆ ଧନ ମୋ କୋଳକୁ ଅପେକ୍ଷାରେ ଅଛି। ଭରା ପୋଖରୀରୁ କଇଁ ଫୁଲ ତୋଳା, ପାଣିକୁଆ ପରି ଡୁବ ମାରୁଥିବା ବୋଝି ପିଲା, ଟାଇଁ ଟାଇଁ ଖରାପିଳ ଲୁଚି ଲୁଚି ମାଛ ଧରା, ସାଙ୍ଗମିଳ ଭୋଜି ଭାତ, କଞ୍ଚା ଆମ୍ବ ବରକୋଳି, ବାପାଙ୍କର ନାଲି ଆଖି ବୋଉର ପଣତ ବେଢ଼ା, ଜେଜେଙ୍କ ପାକୁଆ ହସ ସ୍ନେହ ଆଉ ସୁହାଗର ଅମୃତ ମଧୁର ବେଳା, ମନେ କଣ ପଡ଼େ ନାହିଁ ତୋ ଗାଁର ସୁଖ ସିରି। ବାପାଙ୍କର ନାଲି ଆଖି ବୋଉର ପଣତ ବେଢ଼ା, ଜେଜେଙ୍କ ପାକୁଆ ହସ ସ୍ନେହ ଆଉ ସୁହାଗର ଅମୃତ ମଧୁର ବେଳା, ମନେ କଣ ପଡ଼େ ନାହିଁ ତୋ ଗାଁର ସୁଖ ସିରି। ସେହି ଧୂଳି ଖେଳ ହସ କୋଳାହଳ ସବୁ ତ ହେଇଛି ଦୂର, ପୁନିଅ ସଞ୍ଜରେ କୁଆଁରୀ ମେଳରେ ପୁଚି ବହୁଚୋରି ଖେଳ, ସେଇ ନଈ ଆଜି ବହିଯାଉଅଛି ନୀରବେ ଅନାଇ କୂଳ, କାଗଜ ଡଙ୍ଗା ନାଚୁନି ଆଉ ବରସାର ତାଳେ ତାଳେ, ସଞ୍ଜୁଆ ପବନ ଗୁମୁରି କାନ୍ଦୁଛି ଫେରିଆ ଧନ କୋଳେ। ଭିଟାମାଟି ଡକା ପାରିଛି, ଫେରିଆ ଧନ ମୋ କୋଳକୁ ଅପେକ୍ଷାରେ ଅଛି। ଗାଁ ଦାଣ୍ଡି ଶୁଭୁନି ଆଉ ଯୋଗୀଙ୍କ କେନ୍ଦେରା ଗୀତ, ଜୀବନ ଦର୍ଶନ ତତ୍ତ୍ୱ ଧର୍ମ ମାସେ ଚକୁଳିଆ ପଣ୍ଡା ଗାଉଥିବା ପଦ୍ୟ, ମଗୁଶିର ମାଣବସା ସେ କୁଟିକମ ଚିତ୍ର, ସବୁ ତ ଯାଇଛି ହଜି ସଭ୍ୟତାର ଚାକଚକେ। ଭିଟାମାଟି ଡକା ପାରିଛି, ଆ ଫେରିଆ ଧନ ମୋ କୋଳକୁ ପ୍ରତିଧ୍ୱନି ଲେଉଟି ଆସୁଛି। ଭିଟାମାଟି ଡକା ପାରିଛି, ଭିଟାମାଟି ଡକା ପାରିଛି, ଆ ଫେରିଆ ଧନ ମୋ କୋଳକୁ ପ୍ରତିଧ୍ୱନି ଲେଉଟି ଆସୁଛି। ଭିଟାମାଟି ଡକା ପାରିଛି।

କବିତାର ଶୀର୍ଷକ ଅନେକ ଖୋଜିଛି, ଅନେକ ଖୋଜିଛି, ଅନେକ ଖୋଜିଛି ମୋ ହଜିଲା ମୁହୂର୍ତ୍ତମାନଙ୍କୁ, ଅନେକ ଖୋଜିଛି, ଅନେକ ଖୋଜିଛି ମୋ ହଜିଲା ମୁହୂର୍ତ୍ତମାନଙ୍କୁ, ପଚାରିଛି ଆକାଶର ଘନ ନୀଳିମାକୁ, କେଉଁ ଏକ ସଞ୍ଜର ସେ ଏକାକୀ ନକ୍ଷତ୍ରଟିକୁ, ଜ୍ୟୋତ୍ସ୍ନାତା ପୂର୍ଣ୍ଣିମାର ଶରଦ ଜହ୍ନକୁ ଲୁଚାଇ ରଖିଛ କି ହଜିଥିବା ମୁହୂର୍ତ୍ତମାନଙ୍କୁ, ଲୁଚାଇ ରଖିଛ କି ହଜିଥିବା ମୁହୂର୍ତ୍ତମାନଙ୍କୁ। ସବେ ନିରୁତ୍ତର, ହଜିଥିବା ସମୟକେ ଫେରିଆସେ, ଫେରିଆସେ ସମାଧିସ୍ଥ ସ୍ମୃତି ଫୁଲ ସବୁ। ସବେ ନିରୁତ୍ତର, ହଜିଥିବା ସମୟକେ ଫେରିଆସେ, ଫେରିଆସେ ସମାଧିସ୍ଥ ସ୍ମୃତି ଫୁଲ ସବୁ। ଲମ୍ବାଲାଞ୍ଜି କଜଳକି ଫେରିଆସେ ଗଭା ମଣ୍ଡିବାକୁ, ଲମ୍ବାଲାଞ୍ଜି କଜଳକି ଫେରିଆସେ ଗଭା ମଣ୍ଡିବାକୁ। ପଚାରିଛି ଜୀବନକୁ ଆଙ୍କୁଥିବା ସେହି ଅଦେଖା ଶିଳ୍ପୀଙ୍କୁ, ଫେରେଇ ଦେବ କି କିଛି ହଜିଥିବା ମୁହୂର୍ତ୍ତମାନଙ୍କୁ। ପଚାରିଛି ଜୀବନକୁ ଆଙ୍କୁଥିବା ସେହି ଅଦେଖା ଶିଳ୍ପୀଙ୍କୁ, ଫେରେଇ ଦେବ କି କିଛି ହଜିଥିବା ମୁହୂର୍ତ୍ତମାନଙ୍କୁ। ଜଡ଼ାଇନିଏ ଗୋଟାପଣେ, ଜଡ଼ାଇନିଏ ଗୋଟାପଣେ, ଚାଟଶାଳୀରେ ସେ ଅବୋଧ ଶିଶୁଙ୍କ ଗୀତ, ନଈ ପାଣି ନଈକି ଯା ମୋ ସିଲଟ ଶୁଖିଯା। ଗୀତରେ ଗୀତରେ କେତେ ପାଗରେ, ପଢ଼ା ହେଉଥାଏ ପାଠ, ମଡ଼ା ହେଉଥାଏ ଅମଡ଼ା ବାଟ, ହାତେ ଧରି ମୁଠା ମୁଠା ସ୍ୱପ୍ନର ସମ୍ଭାର, ଧୂଳି ଖେଳ ସଢ଼େଇରେ ରାନ୍ଧିବାର କଳାକୌଶଳ, କଣ୍ଢେଇର ବାହାଘର ଦିଆନିଆ ଭାର, ସେହି ଖିଆଲି ଜୀବନ ପ୍ରଜାପତି ମନ, ଛଳ ଛଳ ହସର ଫୁଆର, ତୋଳିବାକୁ ଅୟୁତ ଇଚ୍ଛାର ମିନାର, ତୋଳିବାକୁ ଅୟୁତ ଇଚ୍ଛାର ମିନାର। ଜୀବନ ରାସ୍ତାରେ ସମୟର ସବୁଦୋଚ୍ଛକିରେ କେତେ ବିଶ୍ଳେଷଣ, ଜୀବନ ରାସ୍ତାରେ ସମୟର ସବୁଦୋଚ୍ଛକିରେ କେତେ ବିଶ୍ଳେଷଣ, ଟିକିନିକି ଅଙ୍କ କଷା ହରଣ ଗୁଣନ ବା ମିଶାଣ ଫେଡ଼ାଣ କେବେ ପୁଣି ଶୂନ। ଉତ୍ତପ୍ତ ବାଲୁକାକୁ ଡେଇଁ ଡେଇଁ ଚାଲୁଥିବା ବେଳେ ଦଗ୍ଧ ମନ କୁହୁଳା ନିଆଁରେ ଖୋଜିଛି ସେ ମଧୁମୟ ଆଦ୍ୟ ମୁହୂର୍ତ୍ତକୁ, ଖୋଜିଛି ସେ ମଧୁମୟ ଆଦ୍ୟ ମୁହୂର୍ତ୍ତକୁ। କିନ୍ତୁ ନଈ କଣ କେବେ ଫେରିପାରେ, ବହିଯାଉଥାଏ ଆଗକୁ ଆଗକୁ, ବହିଯାଉଥାଏ ଆଗକୁ ଆଗକୁ। ଅନେକ ଖୋଜିଛି, ଅନେକ ଖୋଜିଛି ସେହି ରାସ୍ତା, ସେହି ବର୍ଷା, ସେହି ଫଗୁଣର ରଙ୍ଗ, ଶ୍ରାବଣର ମେଘ, ସେହି ମିଠା ମିଠା ବେପଥୁର ସ୍ୱର, ମଳୟ ମହ୍ଲାର ଅନୁରାଗେ ଛଳ ଛଳ ଐପ୍ସିତ ଇଚ୍ଛାକୁ। ଅନେକ ଖୋଜିଛି ସେହି ରାସ୍ତା, ସେହି ବର୍ଷା, ସେହି ଫଗୁଣର ରଙ୍ଗ, ଶ୍ରାବଣର ମେଘ, ସେହି ମିଠା ମିଠା ବେପଥୁର ସ୍ୱର, ମଳୟ ମହ୍ଲାର ଅନୁରାଗେ ଛଳ ଛଳ ଐପ୍ସିତ ଇଚ୍ଛାକୁ। ସ୍ମୃତିର କବର ତଳେ ଝାପ୍ସା ଝାପ୍ସା ସେଭସା ମେଘକୁ, ସମୟର ଅସରନ୍ତି ପଥେ ଅଦୃଷ୍ଟର ଅଲଙ୍ଘ୍ୟ ଇଙ୍ଗିତେ ବାଟ ଯାଏ ସରି, ଯାହା ଯାଏ ଆଉ କେବେ ଆସେ ନାହିଁ ଫେରି। ଅନେକ ଖୋଜିଛି, ଅନେକ ଖୋଜିଛି ମୋ ହଜିଲା ମୁହୂର୍ତ୍ତମାନଙ୍କୁ, ସମୟର ଅସରନ୍ତି ପଥେ ଅଦୃଷ୍ଟର ଅଲଙ୍ଘ୍ୟ ଇଙ୍ଗିତେ ବାଟ ଯାଏ ସରି, ଯାହା ଯାଏ ଆଉ କେବେ ଆସେ ନାହିଁ ଫେରି। ଅନେକ ଖୋଜିଛି, ଅନେକ ଖୋଜିଛି ମୋ ହଜିଲା ମୁହୂର୍ତ୍ତମାନଙ୍କୁ।

କବିତାର ଶୀର୍ଷକ ସମ୍ପର୍କର ରଙ୍ଗ। ଏମିତି ଗୋଟେ ମୁହୂର୍ତ୍ତ ଆସେ, ମୁକ ହୋଇଯାଏ ସମୟ, ସମ୍ପର୍କ ପାଲଟିଯାଏ ଗୋଟେ ମିଛ କଥାର କାହାଣୀ। ଆବେଗକୁ ଜାବୁଡ଼ି ଧରି ଭୁଲିବାକୁ ହୁଏ ଅସରନ୍ତି ମଧୁର ମଧୁବୋଳା କ୍ଷଣ ସବୁକୁ, ଅସରନ୍ତି ମଧୁର ମଧୁବୋଳା କ୍ଷଣ ସବୁକୁ। ପ୍ରଚ୍ଛଦପଟରେ ମୁହଁ ଲୁଚେଇଥାଏ ଚତୁର ଅହମିକା, ଫୁଲେଇ ଈର୍ଷା ଛଳନା ପ୍ରବଞ୍ଚନା। ସେଦିନର ଉଛୁଳା ନଈ ପାଲଟିଯାଏ ସ୍ରୋତହୀନ ଶୁଷ୍କ, ସେଦିନର ଉଛୁଳା ନଈ ପାଲଟିଯାଏ ସ୍ରୋତହୀନ ଶୁଷ୍କ। ଉଚ୍ଛ୍ୱାସକୁ ଚାପି ଦେବାକୁ ପଡ଼େ ହୃଦୟର ନିବୁଜ ଗମ୍ବୁଜ ଭିତରେ, ସେ ଯେ ମୂଲ୍ୟହୀନ ଜୀବନର ରଙ୍ଗମଞ୍ଚରେ। ଯାହାର ଅଭିନୟ ଯେତେ ସୁନ୍ଦର ସିଏ ସେତେ ଧୁରନ୍ଧର, ବଞ୍ଚିବା କଳାରେ ସୁଖ ଆସେ ଦୁଃଖ ଆସେ ହସ ଆସେ କାନ୍ଦ ଆସେ, ସମ୍ପୂର୍ଣ୍ଣ ନିଜ ଇଲାକାରେ, ବସୁଧା ଆଉ କୁଟୁମ୍ବ ନୁହେଁ। ସୁଖ ଆସେ ଦୁଃଖ ଆସେ ହସ ଆସେ କାନ୍ଦ ଆସେ, ସମ୍ପୂର୍ଣ୍ଣ ନିଜ ଇଲାକାରେ, ବସୁଧା ଆଉ କୁଟୁମ୍ବ ନୁହେଁ। ସଂଜ୍ଞା ସବୁ ବଦଳିଯାଏ ଋତୁର ଫୁଲ ପରି, କଅଁଳ ଉଚ୍ଚାରଣ କଠିନତାର ମୁଖା ପିନ୍ଧେ, ଇନ୍ଦ୍ରଧନୁର ବିଭୋର ସପ୍ତରଙ୍ଗ କ୍ରମଶଃ ଝାପ୍ସା ଦିଶେ, ତୁରେଇ ଯାଏ ଆକାଶ। ଚାଲୁ ଚାଲୁ ସମ୍ପର୍କ ବି ବୟସ୍କ ହୁଏ, ଇନ୍ଦ୍ରଧନୁର ବିଭୋର ସପ୍ତରଙ୍ଗ କ୍ରମଶଃ ଝାପ୍ସା ଦିଶେ, ଦୂରେଇ ଯାଏ ଆକାଶ। ଚାଲୁ ଚାଲୁ ସମ୍ପର୍କ ବି ବୟସ୍କ ହୁଏ, ବଉଳର ସୁବାସରେ ଉଲ୍ଲାସୀ ଉଠେନି ମନ, ଅତରର ସୁଗନ୍ଧରେ ଅଚେତ ସବୁ ଏଠି ଯନ୍ତ୍ରବତ। ସମୟ ସବୁ ନିଜ ମୁଠାରେ ଭାବି ଧାଉଁଥାଏ ମରିଚିକା ପଛେ ମୋହଗ୍ରସ୍ତ ହୋଇ।

ଏମିତି ଗୋଟିଏ ମୁହୂର୍ତ୍ତ ଆସେ ମୁକ ହୋଇଯାଏ ସମୟ, ଏମିତି ଗୋଟିଏ ମୁହୂର୍ତ୍ତ ଆସେ ମୁକ ହୋଇଯାଏ ସମୟ, ତଥାପି ତଥାପି ଶୋଷ ଜିଇ ରହିଥାଏ ଭିତରେ ଭିତରେ, ଅଭିମାନରେ ଦହକୁଥାଏ, ଅବସମନର ଭାର ବହି ବହି ଶିଥିଳ ପାଦକୁ ଘୋଷାରି ଘୋଷାରି ଚାଲୁଥାଏ, ଗୋଟିଏ ସମ୍ଭାବନାର ଆଶାରେ, ନିଃସର୍ତ୍ତ ଆପଣାପଣର ଅପେକ୍ଷାରେ, ଅବସମନର ଭାର ବହି ବହି ଶିଥିଳ ପାଦକୁ ଘୋଷାରି ଘୋଷାରି ଚାଲୁଥାଏ, ଗୋଟିଏ ସମ୍ଭାବନାର ଆଶାରେ, ନିଃସର୍ତ୍ତ ଆପଣାପଣର ଅପେକ୍ଷାରେ। ସମୟ କଡ଼ଲେ ଉଠାଏ, ବାଟହୁଡ଼ା ଫେରିଆସେ ଉଜୁଡ଼ା କ୍ଷେତକୁ, ଫୁଲ ଫୁଟେ ବାସ ଛୁଟେ, ଫୁଲ ସବୁ ଫୁଟୁଥାଉ ବାସ୍ନାୟିତ ହେଉଥାଉ, ନତୁଟୁ ଏ ବନ୍ଧନର ଡୋର, ସମ୍ପର୍କର ବାଲିଘର ନ ଭୁଷୁଡ଼ୁ, ଆସୁ ଯେତେ ତୋଫାନ ଓ ଝଡ଼, ଫୁଲ ସବୁ ଫୁଟୁଥାଉ ବାସ୍ନାୟିତ ହେଉଥାଉ, ନତୁଟୁ ଏ ସମ୍ପର୍କର ଡୋର।

0: ଭଉଣୀ ଆପଣ ଜାଣନ୍ତି, ଗପ ସମାଜ ଆଉ ଜୀବନର ପ୍ରତିଛବି। ଗପ ଯେ କେବଳ କଳ୍ପନାର ସମାହାର ତା ନୁହେଁ, ବରଂ ଏହା ହେଉଛି ମଣିଷ ମନର ଅବ୍ୟକ୍ତ ଭାବନାର ଅଭିବ୍ୟକ୍ତି, ତା'ର ହସ ଲୁହ ସ୍ୱପ୍ନ ସଂଘର୍ଷର କାବିକ ପ୍ରତିଛବି। ସାହିତ୍ୟ ପତ୍ରିକାର ଶେଷ ପୃଷ୍ଠାରେ ଆପଣମାନଙ୍କ ପାଇଁ ରହିଛି ଗପ, ଗାଳ୍ପିକା ଡକ୍ଟର ଚିନ୍ମୟୀ ମହାନ୍ତି। ତାଙ୍କ ଗପର ଶୀର୍ଷକ ଆହତ ପକ୍ଷୀ।
1: ଘର ଛାଡ଼ୁ କରୁ କରୁ ହଠାତ୍ ପାଟି କରି କହୁଥିଲା ଘରେ କାମ କରୁଥିବା ଝିଅ ସର, ମା ସବୁଦିନ ଘର ଝାଡୁ କଲାବେଳେ ମେଞ୍ଚାଏ ଲେଖାଏ ଚକୋଲେଟ୍ ଚୋରି ବାହାରୁଛି। ତମ ଘରେ ତ ଛୋଟ ପିଲା କେହି ନାହାନ୍ତି, କିଏ ଏତେ ଚକୋଲେଟ୍ ଖାଉଛି? ତମେ ଦି ଜଣ ଯାକ ପରା ଡାଇବେଟିସ୍ ରୋଗୀ, ମୁଠାଏ ଲେଖା ଔଷଧ ଖାଉଛ ସବୁଦିନ, ଏତେ ଚକୋଲେଟ୍ ଖାଇଲେ ଅବସ୍ଥା କଣ ହବ ଭାବୁଛ ତ? ଟଙ୍କା ରୋଜଗାର କରୁଛ ବୋଲି କଣ ଏମିତି ପାଣିକି ଫୋପାଡ଼ି ଦବ? କଣ କହିବେ ସୁଜାତା, ଏଇ ଅଳ୍ପ କିଛି ପାଠ ପଢ଼ିଥିବା ଆଉ ପରଘରେ କାମ କରି ପରିବାର ଚଳାଉଥିବା ଝିଅ ସରକୁ, ଏଇ ସର କେତେ ଖଟେ। ସ୍ୱାମୀ ତାର କୋଉ ଗୋଟେ କମ୍ପାନୀରେ କାମ କଲେ ବି ତାକୁ ଘର କାମରେ ସାହାଯ୍ୟ କରେ। ତା ସ୍ୱାମୀ ମଦ ପାଣିଠୁ ବହୁତ ଦୂରରେ, ଅନ୍ୟମାନଙ୍କ ଭଳି ସ୍ତ୍ରୀର ପଇସା ନେଇ ମଦ ଭାଟିରେ ଅଜାଡ଼ି ଦିଏନି କି ମଦ ବି ମାତାଲ ବି ହୁଏନି, ସେଥିପାଇଁ ଅନ୍ୟମାନଙ୍କ ଠାରୁ ତା ଚଳଣି ଭଲ। ସର ମାଟ୍ରିକ ପାସ୍ କରିଛି, ଭାରି ବୁଦ୍ଧିଆ, ଚାହିଁଥିଲେ ଆଉ କିଛି କାମ ବି କରିପାରିଥାନ୍ତା। ସୁଜାତା ଏ ବିଷୟରେ ତାକୁ କେତେଥର କହିବିଛନ୍ତି, ହେଲେ ସର କୁହେ ନାଇଁ ମା, ମୁଁ ତ ମାଟ୍ରିକଟା ପାସ୍ କରିଛି, ହାକିମ ହବାର ସ୍ୱପ୍ନ କାହିଁକି ଦେଖିଥାନ୍ତି? ଆମେ ଦି ଜଣ ଯେତିକି କମଉଛୁ ଚଳିବାରେ କିଛି ଅସୁବିଧା ହଉନି। ଭାରି ଚାଲାକ କିନ୍ତୁ ଏଇ ସର, ମୋବାଇଲ ଫୋନ ଦେଖି ଦେଶ ଦୁନିଆ ବିଷୟରେ ସବୁ ସିଏ ଜାଣେ, କୋଉଠି ଯୁଦ୍ଧ ହଉଛି, ତୃତୀୟ ବିଶ୍ୱଯୁଦ୍ଧ ହବାର ଆଶଙ୍କା, କୋଉଠି ଆତଙ୍କବାଦୀ ଛମେଲା, ଏମିତି ଅନେକ କିଛି। ଆହୁରି କେତେ କଥା ସୁଜାତାଙ୍କୁ ବି ଶିଖେଇ ଦିଏ ସିଏ, ଭଲ ଭଲ ରୋଷେଇ। ସବୁଦିନ ସୁଜାତା

କେତେ ଷ୍ଟେପ୍ ଚାଲୁଛନ୍ତି ବା ଚାଲିବା ଦରକାର। କେଉଁ ଶ୍ଳୋକ ସବୁଦିନେ ଶୁଣିଲେ ଘରର ପରିବେଶ ମନ ଶାନ୍ତ ରହିବ, ଏମିତି କେତେ କ'ଣ ସବୁ ଶୁଣିଲେ ବି ଅନ୍ୟମନସ୍କ ରୁହନ୍ତି ସୁଜାତା, କିଛି ଭାବି ବି ପାରନ୍ତିନି। ଏଇ ଚକୋଲେଟ୍ ଖାଇବା ପାଇଁ ଘରେ ସବୁବେଳେ ଅଶାନ୍ତି, ପିଲାମାନେ ଡାକ୍ତର ସାଙ୍ଗସାଥି ସମସ୍ତେ ବୁଝେଇ ବୁଝେଇ ଥକିଗଲେଣି। କାହାରି ରାଗ ଅଭିମାନ ଏସବୁରେ କିଛି ବି ଫରକ ପଡ଼େନି ସୁରଞ୍ଜନଙ୍କର। ସୁଜାତା ବହୁତ ଲୋକଙ୍କ ସହିତ ମିଶିଛନ୍ତି, ହେଲେ ଜୀବନରେ ପ୍ରଥମ ଥର ଏଭଳି ଏକ ଚରିତ୍ରଙ୍କୁ ଭେଟୁଛନ୍ତି ସୁଜାତା। ମଦ ନିଶାଠାରୁ କୌଣସି ଗୁଣରେ ବି କମ୍ ନୁହେଁ ସୁରଞ୍ଜନଙ୍କର ଏ ଚକୋଲେଟ୍ ନିଶା। ତାଙ୍କ ଦେହ ମନ ସବୁଠି ଏବେ ଚକୋଲେଟ୍ର ରାଜୁତି। ସିଏ ତ ଚକୋଲେଟ୍ ଖାଉନାହାନ୍ତି, ବରଂ ଚକୋଲେଟ୍ ଯେମିତି ତାଙ୍କୁ ଖାଇସାରିଲେଣି। ଅନେକ ଚେଷ୍ଟା କରି କରି ସୁଜାତା କିଛି ବି ଉପାୟ ଖୋଜି ପାଉନାହାନ୍ତି। ସୁଜାତାଙ୍କ ମନକୁ ଥରେ ହେଲେ ବୁଝିବାକୁ ଚେଷ୍ଟା କରିନଥିବା ମଣିଷଟିଏ ସେ, ତେଣୁ ସୁଜାତାଙ୍କର ମାନସିକ ଅବସ୍ଥା ତାଙ୍କୁ କେବେ ବି ବିଚଳିତ କରିପାରେନି। ଖୁବ୍ ଦୁଃଖ ଆଉ ଗମ୍ଭୀର ସ୍ୱରରେ ସରକୁ ଚୁପଚାପ ନିଜ କାମ କରିବାକୁ ତାଗିଦ କରି ନିଜେ ନିଜ ରୁମ୍ର ସୋଫାରେ ବସି ଆଖିରୁ ଦୁଇଟପା ଲୁହ ଗଡ଼େଇ ପକେଇଲେ ସୁଜାତା। ଏହି ଲୁହଗୁଡ଼ା ହିଁ ତାଙ୍କର ନିଜର କେବଳ, ଲୁହ ପୋଛିବାକୁ କେହି ବି ନାହାନ୍ତି। ଭାବନ୍ତି କୋଉଠି ତାଙ୍କର ଭୁଲ ରହିଲା, ହଠାତ୍ ସୁରଞ୍ଜନକୁ ଏ ଚକୋଲେଟ୍ ନିଶାଟା କେମିତି କବଳିତ କଲା, କିଛି ବି ବୁଝିପାରନ୍ତିନି ସୁଜାତା। ଆଗରୁ ବହୁତ ପାନ ଖାଉଥିଲେ ସିଏ, ମଝିରେ ମଝିରେ ସିଗାରେଟ୍ ବି ପିଉଥିଲେ, ଏସବୁ ତାଙ୍କର ପାଠ ପଢ଼ିଲା ବେଳର ଅଭ୍ୟାସ। ଘରେ ତାଙ୍କର ଏସବୁ ପ୍ରତି ବୋଧେ କାହାର ନଜର ନଥିଲା, କେହି ବି ତାଙ୍କୁ ଏଥିପାଇଁ ବାରଣ କରିନି। ସାତ ସାତଟା ଭାଇ ଭଉଣୀ, ସେମାନେ ଯେମିତି ପାରି ସେମିତି ପଢ଼ୁଥିଲେ, କିଏ କ'ଣ କଲା ସେଥିପ୍ରତି ବାପା ମା କେବେ ଧ୍ୟାନ ଦେଇନାହାନ୍ତି। ଏଇଥିପାଇଁ ଏମିତି ଗୁଡ଼ାଏ ବାଜେ ସଂସ୍କାର ବୋଧିଏ ତାଙ୍କ ଭିତରକୁ ପଶି ଆସିଛି। ସବୁ ଭାଇ ଭଉଣୀମାନେ ପାଠ ପଢ଼ିଛନ୍ତି, ହେଲେ ସଂସ୍କାର ଶିଖିନାହାନ୍ତି, ସେଇଥିପାଇଁ ଏମିତି ଗୁଡ଼ାଏ ଖରାପ ଅଭ୍ୟାସର ଶିକାର ହୋଇଥିଲେ ସୁରଞ୍ଜନ। ଯାହା ହଉ, ସମୟକ୍ରମେ ଧୀରେ ଧୀରେ ସେସବୁ ପଦଭ୍ୟାସ ସେ ଆପେ ଆପେ ଛାଡ଼ି ଦେଇଥିଲେ। ଦିନକୁ ତିନି ଚାରି ଥର ଚା ପିଅନ୍ତି, ମନା କଲେ କୁହନ୍ତି ଏଭ୍ରି ଟାଇମ୍ ଇଜ୍ ଏ ଟି ଟାଇମ୍। ସୁଜାତା କିଛି ପ୍ରତିବାଦ କରିପାରନ୍ତିନି, ଜାଣିଛନ୍ତି ପ୍ରତିବାଦ କଲେ କିଛି ବି ଲାଭ ହେବନି। ଚୁପଚାପ ମଣିଷ ହେଲେ ବି ଭାରି ଜିଦ୍ଘୋର ସୁରଞ୍ଜନ। ସର ଗୁଣୁଗୁଣୁ ହେଇ କ'ଣ ଗୁଡ଼ାଏ କହି କହି ଘର କାମରେ ଲାଗେ। ସୁଜାତାଙ୍କ କାନରେ କିଛି କିଛି ଶୁଣାଯାଏ ତା କଥା, ଛିଛେ କୁଆଡେ ବଡ ଚାକିରି କରିଥିଲେ ଇଏ, କି ପାଠ ପଢ଼ିଥିଲେ କେ ଜାଣିଲୁ ମା, ସବୁ ଘରେ ତ ଡଷ୍ଟବିନ୍ ରଖା ହେଇଛି, ସେଥିରେ ଚକୋଲେଟ୍ ଖାଇ ଜରି ନ ପକେଇ ଘର ସାରା ପକଉଛନ୍ତି। ଏମାନଙ୍କଠୁ ମଣିଷ କ'ଣ ଶିଖିବ କହିଲ, ହଁ ବଡ ଲୋକଙ୍କୁ ତ ଉତ୍ତର ନାହିଁ। ଆଗରୁ ଯାହା ଯେମିତି ଚଳେଇ ନଉଥିଲେ ସୁଜାତା, କିନ୍ତୁ ସୁରଞ୍ଜନଙ୍କ ଜିଦ୍ଘୋର ମନବୃତ୍ତିରେ ଆଜିକାଲି ଖୁବ୍ ଭାଙ୍ଗି ପଡୁଛନ୍ତି ସିଏ। ପିଲାମାନେ କହୁଛନ୍ତି ତାଙ୍କୁ ଇଗ୍ନୋର କରିବା ପାଇଁ, ହେଲେ ସେ ପାରୁନାହାନ୍ତି। ଘରେ ଦୁଇଟି ବୋଲି ମଣିଷ ଗୋଟିଏ ଛାତ ତଳେ ରହୁଛନ୍ତି, ସୁରଞ୍ଜନଙ୍କ ଦେହ ଖରାପ ହେଲେ କିଏ ହଇରାଣ ହେବ, ସେଇଥିପାଇଁ ସୁଜାତା ତାଙ୍କ ପଛେ ପଛେ ଲାଗିଥାନ୍ତି କେମିତି ଟିକିଏ ସେ ବଦଳିଯିବେ। ବେଳେବେଳେ ନିଜ ଲେଖା ଗୀତରୁ କିଛି କିଛି ଗୁଣୁଗୁଣାନ୍ତି ସୁଜାତା, ଜିତିଛି ଜୀବନେ ସବୁଠି ହେଲେ ମୁଁ ତୁମ ପାଖେ ଗଲି ହାରି, ତୁମ ପାଖେ ଗଲି ହାରି। କବିତା ଲେଖାରେ ମନ ଦିଅନ୍ତି ସୁଜାତା, ମନ କଥା ଖୋଲି କହିପାରନ୍ତି ନାହିଁ, ସେଇଥିପାଇଁ ଶବ୍ଦରେ ଫୁଟି ଉଠେ ତାଙ୍କ ମନର ଅକୁହା ବେଦନା ସବୁ। ପିଲାମାନେ ସମସ୍ତେ ତ ବାହାରେ, ସେମାନେ ସବୁବେଳେ ତାଙ୍କ କାମରେ ବ୍ୟସ୍ତ, କଷ୍ଟ କରୁଛନ୍ତି ତାଙ୍କର ଜୀବନ ଆଉ ଜୀବିକା ପାଇଁ। ସେମାନଙ୍କୁ ଆଜିକାଲି କିଛି ସାହାଯ୍ୟ କରିପାରୁନାହାନ୍ତି ସୁଜାତା, ସେଥିପାଇଁ ସେମାନଙ୍କୁ ନିଜର ଦୁଃଖର ଭଉଁରୀ ଭିତରକୁ ଟାଣି ଆଣିବାକୁ ଠିକ୍ ମନେ କରନ୍ତିନି ସିଏ। ଜୀବନ ସାରା ସମସ୍ତଙ୍କୁ ଖୁସି କରିବାକୁ ଅନେକ ଚେଷ୍ଟା କରି ଆଜି ସିଏ ନିଜେ ଯେମିତି ଠେଲି ହେଇଯାଉଛନ୍ତି ଦୁଃଖର ବିରାଟ ଏକ ଅନ୍ଧାର ବଳୟ ଭିତରକୁ। ଭାରି ଖିଆଲି ମଣିଷ ସୁଜାତା, ହେଲେ ଏସବୁ ସୁରଞ୍ଜନଙ୍କ ପାଖରେ ମୂଲ୍ୟହୀନ। ଜୀବନ ଆଉ ଜୀବିକା ପାଇଁ ସାରା ଜୀବନ ସଂଘର୍ଷ କରିବାକୁ ପଡ଼ିଲା, ତା ଭିତରେ ପିଲାମାନଙ୍କୁ ମଣିଷ କରି ନିଜ ଗୋଡ଼ରେ ନିଜେ ଛିଡ଼ା କରାଇବାର ନିଶା। କେବଳ ସେତିକି ନୁହେଁ, ସେମାନଙ୍କୁ ସାମାଜିକ ମୂଲ୍ୟବୋଧ, ଭଲ ସଂସ୍କାର ଓ ସଂସ୍କୃତି ସଚେତନ କରିବା ପାଇଁ ଲାଗି ପଡ଼ିଥିଲେ ସୁଜାତା। ମା ହେଉଛି ପିଲାମାନଙ୍କର ପ୍ରଥମ ଶିକ୍ଷକ, ପ୍ରଥମ ସାଙ୍ଗ ଏବଂ ପ୍ରଥମ ଆଶ୍ରୟ ବି। ଘରୁ ହିଁ ସେମାନେ ଶିଖନ୍ତି ସଂସ୍କାର, ସେଇଥିପାଇଁ ସବୁବେଳେ ଲାଗି ପଡ଼ିଥିଲେ ସୁଜାତା। ନିଜର ଯାହା କିଛି ପ୍ରବୃତ୍ତି ସେସବୁକୁ ଭୁଲି ଯାଇଥିଲେ ସିଏ, କାରଣ ସିଏ ଜାଣିଥିଲେ ପ୍ରଥମେ ସିଏ ଜଣେ ମା, ତାପରେ ଆଉ ଯାହା। ପିଲାମାନଙ୍କ ସଫଳତାରେ ମାଟି ହସେ, ସେମାନଙ୍କ ଦୁଃଖରେ ସେମାନଙ୍କୁ ଆଲିଙ୍ଗନ କରି ପଣତକାନିରେ ସେମାନଙ୍କ ଦେହରୁ କ୍ଲାନ୍ତିର ଝାଳ ପୋଛି ଦେଇ ସେମାନଙ୍କୁ ସାହସ ଦିଏ ମା। ଭାବିଥିଲେ ଜୀବନର ଶେଷ ସମୟଟା

ଅନ୍ତରେ କି ଆରାମରେ କଟେଇବେ। ଦୁହେଁ ପରସ୍ପର ଭିତରେ ସୁଖ ଦୁଃଖ ବାଣ୍ଟିବେ। ସଂସାର ଜଞ୍ଜାଳ ଭିତରେ ସମୟ ମିଳୁନଥିଲା, ଏବେ କିନ୍ତୁ ସମୟଗୁଡ଼ା ଭାରି ଲମ୍ବା ଲାଗୁଛି। ତା ସାଙ୍ଗରେ ଏକଲାପଣ ବି ଯେମିତି ବହୁତ ବଢ଼ି ଚାଲିଛି। ଧୀରେ ଧୀରେ ପାଖ ପଡ଼ିଶା ଘରର ସ୍ୱାମୀ ସ୍ତ୍ରୀଙ୍କୁ ଦେଖନ୍ତି ସୁଜାତା। ବୟସର ସଞ୍ଜୟ ନଇ ଆସିଥିଲେ ବି ମନେ ହୁଅନ୍ତି ଖୁବ୍ ସୁଖୀ, ଏକାଠି ମର୍ଣ୍ଣିଂ ୱାକ୍ କରନ୍ତି, ସନ୍ଧ୍ୟାବେଳେ ପାର୍କରେ ବସନ୍ତି। ବୃଦ୍ଧ ବ୍ୟକ୍ତି ଜଣକ କଥା ହଉ ହଉ ପବନରେ ଉଡ଼ି ଯାଉଥିବା ସ୍ତ୍ରୀଟିର ଅସଜଡ଼ା ବାଳକୁ ସଜାଡ଼ି ଦେଉଥାନ୍ତି। ଏ ବୟସରେ ବି ବ୍ୟକ୍ତି ଜଣକ ସ୍ତ୍ରୀର ମନପସନ୍ଦର ପୁରୁଣା ହିନ୍ଦୀ ଗୀତର ଧୁନ୍ ସବୁ ଶୁଣାନ୍ତି ମାଉଥର କାନ ବଜାଇ। ବହୁତ ସୁନ୍ଦର ମାଉଥର କାନ ବଜାନ୍ତି ସିଏ। ବାଲକୋନିରେ ଏକା ଏକା ବସି ବସି ସେମାନଙ୍କୁ ଦେଖନ୍ତି ସୁଜାତା। ସେମାନଙ୍କ ଜୀବନରେ ଯେ କିଛି ଦୁଃଖ ନଥିବ ଏମିତି କିଛି ମାନେ ନାହିଁ, ହେଲେ ସେମାନଙ୍କୁ ଦେଖି ବେଳେବେଳେ କାହିଁକି ଭାରି ଈର୍ଷା ଲାଗେ। ମନେ ହୁଏ ଏମିତି ଜୀବନଟିଏ ଜିଇଁପାରନ୍ତିନି ସିଏ ଆଉ ସୁରଞ୍ଜନ। ଜୀବନ ତ ସରି ସରି ଆସୁଛି, ଇଚ୍ଛା ହୁଏ ସୁରଞ୍ଜନଙ୍କ ସାଙ୍ଗରେ ଖୁବ୍ ଗପ କରନ୍ତେ, ତାଙ୍କ ଲେଖା କବିତା ସବୁ ପଢ଼ି ତାଙ୍କୁ ଶୁଣାନ୍ତେ। ସମୟ ସହରେ ମଳିନ ପଡ଼ିଯାଇଥିବା ତାଙ୍କର ଭାବପ୍ରବଣ ଖିଆଲି ମନଟାକୁ ଆଉ ଥରେ ଅନେକ ରଙ୍ଗରେ ସଜେଇ ଦିଅନ୍ତେ। ସୁରଞ୍ଜନ ବି ଭାବପ୍ରବଣ ହେଇ ଉଠନ୍ତେ ତାଙ୍କ କବିତା ସବୁ ଶୁଣି। ଥଟା କରି କୁହନ୍ତେ, ଏଇ ସୁ ଏ ପ୍ରେମ କବିତା ତମର କୋଉ ପ୍ରେମିକ ପାଇଁ? ମିଛରେ ମିଛରେ ରାଗିଯାଆନ୍ତେ ସୁଜାତା। ନା ସେମିତି କିଛି ହୁଏନି, ସୁରଞ୍ଜନଙ୍କ ପାଇଁ ଏସବୁର କିଛି ମାନେ ନଥାଏ। ତାଙ୍କ ସହିତ ସୁଜାତାଙ୍କର ସମ୍ପର୍କରେ ଏବେ କିଛି ଆତ୍ମୀୟତା ଥିଲା ଭଳି ମନେ ହୁଏନି। ଦୀର୍ଘ ଦିନର ବ୍ୟବଧାନରେ ଯେମିତି ସେ ସୁରଞ୍ଜନଙ୍କୁ ଭେଟୁଛନ୍ତି ନୂଆ କରି, ସମ୍ପର୍କରେ ତାଙ୍କର ଅନେକ ଫାଟ। କ'ଣ ପାଇଁ ଏମିତି ସବୁ ଘଟିଗଲା ସତରେ? ସୁରଞ୍ଜନଙ୍କୁ ସେ ତ କେବେ ଅଣଦେଖା କରିନାହାନ୍ତି, ଅବହେଳା ବି କରିନାହାନ୍ତି। ନିତିଦିନ ଅନେକ ଚରିତ୍ରଙ୍କୁ ଭେଟନ୍ତି ସୁଜାତା, ସେହି ଚରିତ୍ରମାନଙ୍କୁ ପଢ଼ନ୍ତି, ବୁଝନ୍ତି ଆଉ ସେମାନଙ୍କୁ ନେଇ ଗପ ଲେଖନ୍ତି, ଉପନ୍ୟାସ ଲେଖନ୍ତି। ହେଲେ ପାଖରେ ଥିବା ଏବଂ ସବୁଠୁ ଅଧିକ ନିଜର ଭାବୁଥିବା ମଣିଷଟିକୁ ସେ ବୁଝିପାରନ୍ତିନି। କ'ଣ ଚାହାନ୍ତି ସତରେ ସୁରଞ୍ଜନ? ଦିନକୁ ଦିନ ତାଙ୍କର ଜିଦ୍ଖୋର ସ୍ୱଭାବ ବଢ଼ି ବଢ଼ି ଚାଲିଛି, ଆଉ ସେଇଥିପାଇଁ ଅଶାନ୍ତି ଅସନ୍ତୋଷରେ ଭିତରେ ଭିତରେ ସନ୍ତୁଳି ହୁଅନ୍ତି ସୁଜାତା। ତାଙ୍କ ଭିତରେ ସୁପ୍ତ ଅବସ୍ଥାରେ ତରଳୁଥାଏ ଦୁଃଖ ଅବସାଦର ବିରାଟ ଏକ ଆଗ୍ନେୟଗିରି। ଅନ୍ତରେ କାନ୍ଦି ବାହାରେ ହସେ, ଏଇଟା ହିଁ ପାଲଟି ଯାଇଛି ତାଙ୍କର ପରିଚୟ। ଭଗବାନ ତାଙ୍କୁ ବହୁତ କିଛି ଦେଇଛନ୍ତି, ତାଙ୍କ ପାଖରେ ସୁଜାତା ଖୁବ୍ ଋଣୀ। ହେଲେ ଅନେକ କିଛି ପାଇବା ଭିତରେ ନ ପାଇବାର କିଛି ଶୂନ୍ୟତାବୋଧର ଅକ୍ଟୋପସ୍ ତାଙ୍କୁ ଧୀରେ ଧୀରେ କବଳିତ କରିଚାଲିଛି। ଯେମିତି ରାତି ଅଧରେ ବେଳେବେଳେ ନିଦ ଭାଙ୍ଗିଯାଏ, ସୁଜାତାଙ୍କୁ ଦୁଃଖୀ ଦେଖିବାକୁ ସୁରଞ୍ଜନ ତାହେଲେ କ'ଣ ଭଲ ପାଆନ୍ତି? କିନ୍ତୁ କ'ଣ ପାଇଁ? ଅନେକ ପ୍ରଶ୍ନ ଗୁଡ଼େଇ ଦୌଡ଼େଇ ହୁଏ ମନ ଭିତରେ। ସୁଜାତାଙ୍କୁ ମିଛରେ ହଉ ପଛେ କେବେ ବି ଥରେ ପ୍ରଶଂସା କରିନାହାନ୍ତି ସୁରଞ୍ଜନ ତାଙ୍କ ମନେ ରଖିବା ପାଇଁ। ସୁଜାତାଙ୍କର ରାଗ ଅଭିମାନ ଆଖିର ଲୁହ ଏସବୁ ତାଙ୍କ ମନରେ କାହିଁକି କିଛି ପ୍ରତିକ୍ରିୟା ସୃଷ୍ଟି କରିପାରେନି? କେତେ ସ୍ୱପ୍ନ ଥିଲା ତାଙ୍କର ବାହାଘର ପରେ ପରେ ସେ ସବୁ ସ୍ୱପ୍ନ ବାସ୍ତବତା ଭିତରେ କୁଆଡ଼େ କେତେବେଳେ ହଜିଯାଇଥିଲା ତାର ହିସାବ ରଖିନାହାନ୍ତି ସୁଜାତା। କୁଟା କାଠି ସଜାଡ଼ି ଦିନ ରାତି ଏକାଠି କରି ସଂସାରକୁ ସଜଉ ସଜଉ ହଠାତ୍ ଦିନେ ଆଇନା ଆଗରେ ଛିଡ଼ା ହେଇ ସେ ଦେଖିଲେ ଏହା ଭିତରେ ଜୀବନର ଅନେକ ରାସ୍ତା ସେ ଚାଲି ଆସିଛନ୍ତି। ଆଖି ତଳର କଳା ଦାଗ ସବୁ ଚିହ୍ନେଇ ଦେଉଛି ତାଙ୍କର ବୟସକୁ, ଭାବୁଥିଲେ ଆଉ କେତେ ରହିଲା ବାକି, ଆୟୁଷଟା କେତେବେଳେ ଯେ ହାତ ମୁଠାରୁ ଖସିଯିବ କହି ହବନି। ସୁରଞ୍ଜନଙ୍କ ପାଖରେ ବସେଇ କେତେ ବୁଝାନ୍ତି, ଦେଖ ପିଲାମାନଙ୍କ ଟେଣାରେ ତ ଆମେ ପର ଖଞ୍ଜିଦେଲେ, ସେମାନଙ୍କୁ ଉଡ଼ିବା ଶିଖେଇଲେ, ସେମାନଙ୍କ ଉଡ଼ାଣ ଦେଖି ଆମେ ଖୁସି ହେଲେ, ତାଙ୍କର ଶୁଭ ମନାସି ଭଗବାନଙ୍କୁ ପ୍ରାର୍ଥନା କଲେ, ଏବେ ଆମେ ଆମ ନିଜ ଆଡ଼କୁ ଟିକେ ଚାହିଁବାନି? ଆସ ବାକି ଜୀବନଟା ଟିକେ ହସଖୁସିରେ ବଞ୍ଚିବା, କେଜାଣି କାହାର ଆସି ମୃତ୍ୟୁକାଳ ହେଇଯିବ ଉପସ୍ଥିତ। ସୁରଞ୍ଜନ ଶୁଣି ନ ଶୁଣିଲା ଭଳି ଉଠିଯାଆନ୍ତି ଆଉ ଲାଇଟ୍ ଅଫ୍ କରି ଶୋଇଯାଆନ୍ତି। ଆଜିକାଲି ଖୁବ୍ ଏକା ମନେ କରନ୍ତି ନିଜକୁ ସୁଜାତା, ନିଦ ବି ହୁଏନି, ସବୁତକ ନିଦ କିଏ ଯେମିତି ଚୋରେଇ ନେଇଛି ତାଙ୍କ ଆଖିରୁ। ମଝିରେ ପିଲାମାନେ ଆସିଥିଲେ, ଗୋଟିଏ ନିର୍ଦ୍ଦିଷ୍ଟ ଋତୁରେ ଦୂରଦେଶର ପକ୍ଷୀମାନେ ଉଡ଼ି ଆସିଲା ଭଳି ସେମାନେ ଆସନ୍ତି ପୁଣି ଫେରିଯାଆନ୍ତି। ଏଥର ତାଙ୍କର ଛୋଟ ନାତୁଣୀ ଶ୍ରିୟା ସୁଜାତାଙ୍କୁ ଟାଣି ଟାଣି ନେଇ ଡଷ୍ଟବିନ୍ ଦେଖିକି କହୁଥିଲା, ଦେଖିବୁ ଆସେ ଜେଜେମା, ଜେଜେ କେତେ ଚକଲେଟ୍ ଖାଇ ଚରିଗୁଡ଼ା ପକେଇଛନ୍ତି, ତୁ ତାଙ୍କୁ ମନା କରୁନୁ, ମାମା କହିଛି ବେଶୀ ଚକଲେଟ୍ ଖାଇଲେ ଦେହ ପୁରା ଖରାପ ହବ। ତାକୁ କେମିତି ବୁଝେଇବେ ସୁଜାତା? ଅନେକ
ଅସଜଡ଼ା ସୂତାର ଘିଅ ସଜଡ଼ା

ସେଡ଼ୁ ସେ ନିଜେ କେମିତି ଅସଜଡ଼ ହେଇଯାଉଛନ୍ତି ଦିନକୁ ଦିନ। ହେଲେ ସୁରଞ୍ଜନଙ୍କର ଅଡ଼ୁଆ ମନଟିକୁ ସେ ସଜାଡ଼ି ପାରୁନାହାନ୍ତି। ଅନେକ ଅବୁଝା ମନକୁ ବୁଝାଉ ବୁଝାଉ ନିଜ ପାଖରେ ନିଜେ ଅବୁଝା ହେଇଯାଉଛନ୍ତି। ଜଣେ ମାତ୍ର ଲୋକର ଜିଦ ପାଖରେ ସେ ହାରିଯାଇଛନ୍ତି। ଖୁବ୍ ଅସହାୟ ଭାବରେ ଅଜଣା କେଉଁ ଶିକାରୀର ସ୍ୱରରେ ଆହତ ପକ୍ଷୀଟି ଆସେ। ଶରୀରରୁ ମନରୁ ଯେମିତି ନିଗିଡ଼ି ପଡୁଛି ଥୋପା ଥୋପା ରକ୍ତ, ସେ ନିଜେ ବି ଜାଣିନାହାନ୍ତି। ଜୀବନ ଯୁଦ୍ଧରେ ହାରିଯାଏ ଆଉ କେତେଦିନ ବା ସେ ଏମିତି ସଂଘର୍ଷ କରିଚାଲିଥିବେ ଏକ କ୍ଷତ ବିକ୍ଷତ ବିକ୍ଷୁବ୍ଧ ମନକୁ ନେଇ।

ଆଜିର ସାହିତ୍ୟ ପତ୍ରିକା ଲିପିକାରେ ଭଉଣୀ ଆପଣମାନେ ଶୁଣିଲେ କବି ମନ୍ଦାକିନୀ ସେନାପତିଙ୍କର କେତୋଟି କବିତା ଏବଂ ଗାଳ୍ପିକା ଡକ୍ଟର ଚିନ୍ମୟୀ ମହାନ୍ତିଙ୍କର ଗପ। ତେଲେ ଭଉଣୀ, ଆଜି ତ ସମୟ ହୋଇଯାଇଛି। ଆମର ଆଜିର ସାହିତ୍ୟ ପତ୍ରିକା ଲିପିକା କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଖଣ୍ଡେ ଲେଖି ମତାମତ ନିହାତି ଜଣାଏ ବୋଲି ଅନୁରୋଧ କରୁଛୁ। ଆମର ଠିକଣା ତ ଆପଣମାନଙ୍କୁ ଜଣା, ତଥାପି ଆଉଥରେ କହି ରଖୁଛୁ, ନାରୀମହଲ ସାହିତ୍ୟ ପତ୍ରିକା ଲିପିକା କାର୍ଯ୍ୟକ୍ରମ ମର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 753001। ତେଲେ ଭଉଣୀ, ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଠୁ ବିଦାୟ ନେଇ ରହୁଛି। ନମସ୍କାର।

ସେ ସବୁ ହେଲା ନାରୀ ମହଲ। କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପାରିବାରିକ ଧାରାବାହିକ ନାଟକ ଶ୍ରୀହରିଙ୍କ ସଂସାରର ସପ୍ତମ ଭାଗ ପ୍ରଚାର କରିବୁ ରାତି 8:30। ରଚନା ଗୋପାଳ ଛୋଟରେ, ପ୍ରଯୋଜନା ପ୍ୟାରିମୋହନ ମହାନ୍ତି। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ, ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଆକାଶବାଣୀ କଟକ। ପ୍ରଥମେ ଆସନ୍ତୁ ଶୁଣିବା ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ 68ତମ ଜନ୍ମଦିବସ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲା ପାହାଡ଼ପୁର ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ. 47,600 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ. ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ଆଜି ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ମକ୍ଡ୍ରିଲ୍ ଆୟୋଜନ କରିଛି ଏନ୍ଟିଏ. କୋଲକାତାର ରେଡ୍ ରୋଡ୍ଠାରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ. ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ୱିଜରଲ୍ୟାଣ୍ଡ ଗସ୍ତରେ ଗଲେ ଆମେରିକା ଓ ଇରାନ୍ର ପ୍ରତିନିଧି, ଏବଂ ଭାରତ ଆଫଗାନିସ୍ତାନ ମଧ୍ୟରେ ପୁରୁଷ ବର୍ଗ ତୃତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଚେନ୍ନାଇଠାରେ ଜାରି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଭୂମି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗସ୍ତରେ ଆସିଛନ୍ତି. ରାଷ୍ଟ୍ରପତିଙ୍କ 68ତମ ଜନ୍ମଦିବସ ପାଳନ ଅବସରରେ ଶ୍ରୀ ମୋଦି ଏହି ଗସ୍ତରେ ଆସି କେତେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି. ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସ୍ୱାଗତ କରିଥିଲେ. ରାଷ୍ଟ୍ରପତି ମୁର୍ମୁଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାନ୍ତାଳି ଜାହେରା, ଗୋଷାଣୀ ପୀଠ ଏବଂ ହୋ ଜାହେରା ଗସ୍ତ କରିବା ସହ ସେଠାରେ ପ୍ରାର୍ଥନା କରିଛନ୍ତି. ଦକ୍ଷତା ବିକାଶ କେନ୍ଦ୍ର ଏବଂ ପାହାଡ଼ପୁର ସ୍କୁଲ୍ ସମେତ ସେଠାକାର ଅନ୍ୟ କେତେକ ପ୍ରତିଷ୍ଠାନକୁ ମଧ୍ୟ ପ୍ରଧାନମନ୍ତ୍ରୀ ପରିଦର୍ଶନ କରିଛନ୍ତି. ଦକ୍ଷତା ବିକାଶ କେନ୍ଦ୍ରଠାରେ ଶ୍ରୀ ମୋଦି ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିଛନ୍ତି।

0: ଜନଜାତି ଅଞ୍ଚଳରେ ସମାବେଶୀ ବିକାଶକୁ ଆଗେଇ ନେବା ସହିତ ଶିକ୍ଷା ଦକ୍ଷତା ବିକାଶ ଏବଂ ଗୋଷ୍ଠୀ ଅଂଶଗ୍ରହଣ ମାଧ୍ୟମରେ ସାମାଜିକ ପରିବର୍ତ୍ତନ ଉପରେ ଶ୍ରୀ ମୋଦି ଏହି କେନ୍ଦ୍ରଠାରେ ଆଲୋକପାତ କରିଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ପାଳନ ଅବସରରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯୋଗଦେବେ। ଏହି ଅବସରରେ ଶକ୍ତି, ପରିବହନ, ଶିଳ୍ପ ଭିଭିଭୂମି, ସ୍ୱାସ୍ଥ୍ୟସେବା, ଶିକ୍ଷା, ଜଳସେଚନ ଏବଂ ପାନୀୟ ଜଳ ଭଳି ବିଭିନ୍ନ କ୍ଷେତ୍ରରେ ହେବାକୁ ଥିବା ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ପାଇଁ 47,600 କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳ କରାଯାଇଛି। ରାଷ୍ଟ୍ରପତି ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଅବସରରେ ଜନସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶ ତଥା ବିଦେଶର କେତେକ ସ୍ଥାନରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନିଟ୍ ୟୁଜି ପୁନଃ ପରୀକ୍ଷାର ପ୍ରସ୍ତୁତି ନେଇ ଆଜି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ମକ୍ଡ୍ରିଲ୍ର ଆୟୋଜନ କରାଯାଇଛି। ସକାଳ 9:00ରୁ ଆରମ୍ଭ ହୋଇଥିବା ଏହି ପୂର୍ବାଭ୍ୟାସ ବିଭିନ୍ନ ପର୍ଯ୍ୟାୟରେ ଦିନସାରା ଜାରି ରହିବ। ଦେଶବ୍ୟାପୀ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେଉଥିବା ଏହି ପ୍ରସ୍ତୁତିରେ 2.5 ଲକ୍ଷରୁ ଅଧିକ ସୁରକ୍ଷା କର୍ମଚାରୀ ଅଂଶଗ୍ରହଣ କରୁଛନ୍ତି। ସୁରକ୍ଷିତ, ସୁଗମ ଏବଂ ସ୍ୱଚ୍ଛ ପରୀକ୍ଷା ପରିଚାଳନା ପାଇଁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏନ୍ଟିଏ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶର 551ଟି ସହର ଏବଂ ବିଦେଶର 14ଟି ସହରରେ 22,79,000ରୁ ଅଧିକ ଛାତ୍ରଛାତ୍ରୀ ଆସନ୍ତାକାଲି ପରୀକ୍ଷା ଦେବେ। ଅପରାହ୍ନ 2:00ରୁ 5:15 ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବା ନେଇ ଏନ୍ଟିଏ ସୂଚନା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ଦକ୍ଷ ଏବଂ ପ୍ରଭାବଶାଳୀ ନେତା ଭାବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରଶଂସା କରିଛନ୍ତି। ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ଙ୍କ ସହ ଶ୍ରୀ ମୋଦି ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ମଧ୍ୟରେ ଅନ୍ୟତମ ବୋଲି ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି। ଆମେରିକାରେ ଏକ ନ୍ୟୁଜ୍ ପୋର୍ଟାଲ୍ ସହ ସାକ୍ଷାତକାର ଅବସରରେ ଶ୍ରୀ ଟ୍ରମ୍ପ୍ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତକୁ ସ୍ଥିରତା ପ୍ରଦାନ କରିଛନ୍ତି। 12 ବର୍ଷରୁ ଅଧିକ ସମୟ ଧରି କ୍ରମାଗତ ଭାବେ ଶ୍ରୀ ମୋଦି କ୍ଷମତାରେ ରହିବା ନେଇ ବର୍ଷ୍ଣନା କରିବା ସହ ରାଷ୍ଟ୍ରପତି ଟ୍ରମ୍ପ୍ ଭାରତ ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋକପାତ କରିଛନ୍ତି। ଶ୍ରୀ ଟ୍ରମ୍ପ୍ କହିଛନ୍ତି, ଦୁଇ ଦେଶ ମଧ୍ୟରେ ନିରନ୍ତର ବାଣିଜ୍ୟ ସମ୍ପର୍କ ଅବ୍ୟାହତ ରହିଛି। ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆନ୍ତର୍ଜାତିକ ସ୍ତରରେ ଜଣେ ସମ୍ମାନସ୍ପଦ ବ୍ୟକ୍ତି ଏବଂ ତାଙ୍କର ସାର୍ବଜନୀନ ଶାନ୍ତ ଆଚରଣ ମଧ୍ୟରେ ନିଷ୍ପତ୍ତି ନେବାରେ ସେ ଅତ୍ୟନ୍ତ ଦୃଢ଼ ବୋଲି ବର୍ଷ୍ଣନା କରିଛନ୍ତି। ଆନ୍ତର୍ଜାତିକ ଯୋଗ ଦିବସ 2026 ଆସନ୍ତାକାଲି ପାଳନ କରାଯିବ। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଏହି ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ। ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଯୋଗର ଆବଶ୍ୟକତା ଉପରେ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ପ୍ରଦାନ କରୁଛି। ଯୋଗ ଦିବସ ପାଳନର ଅଂଶସ୍ୱରୂପ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ 100ଟି ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଉଛି। କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ମୁଖ୍ୟ ଜାତୀୟ ସମାରୋହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ। ମଧ୍ୟପ୍ରଦେଶର ଜବଲପୁରଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଆକାଶବାଣୀ ସମ୍ଭାଦ ବିଭାଗ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି, ସମାଜର ବିଭିନ୍ନ ବୟସର ଲୋକଙ୍କ ପାଇଁ ଯୋଗକୁ ଅଧିକ ଆକର୍ଷଣୀୟ କରିବା ଲକ୍ଷ୍ୟରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଅଣସଂକ୍ରମିତ ରୋଗଗୁଡ଼ିକ ପାଇଁ ପ୍ରମାଣ ଆଧାରିତ ଯୋଗ ନିୟମାବଳୀ ଆରମ୍ଭ କରାଯାଇଛି। ଶ୍ରୀ ଯାଦବ କହିଛନ୍ତି, କାର୍ଯ୍ୟରତ ବୃତ୍ତିଗତଙ୍କ ପାଇଁ ୱାଇବ୍ରେକ୍ ନାମକ ଏକ ନୂତନ ଆପ୍କୁ ସରକାର ପ୍ରଚଳନ କରିଛନ୍ତି।
1: लोग दिन भर चेयर पे बैठ के काम करना पड़ता है, वो लोग भी जब लंच ब्रेक होता है तब तक बहुत सारी थकान वो लोगों में आती है, तो वो थकान दूर करने के लिए भी उनके लिए वाई ब्रेक नाम का एक हमने ऐप निकाला है कि उसमें 10 मिनट में तुम चेयर पर बैठे बैठे कौन से आसन कर सकते हो, करने से जो भी तुम्हारा थकान आई होगी वो दूर हो जाएगी।
0: ଏହି ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ଆଜି ରାତି 9:15ରେ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ସ୍ୱିଜରଲ୍ୟାଣ୍ଡରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ଆମେରିକାର ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ଏବଂ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି ସେଠାକୁ ଗସ୍ତରେ ଯାଇଛନ୍ତି। ଦୁଇ ଦେଶ ମଧ୍ୟରେ ଗତକାଲି ଆଲୋଚନା ଆରମ୍ଭ ହେବାର ଥିଲା, କିନ୍ତୁ ଲେବାନନ୍ରେ ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଚାଲିଥିବା ସଂଘର୍ଷ ପରିପ୍ରେକ୍ଷୀରେ ଏହାକୁ ସ୍ଥଗିତ ରଖାଯାଇଥିଲା। ତେବେ ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧବିରତି ପାଇଁ ସହମତି ପ୍ରକାଶ ପାଇଛି। ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାତାରର ମଧ୍ୟସ୍ଥତାରେ ଏହି ବୁଝାମଣା ହୋଇଥିବା ଜଣାପଡ଼ିଛି। ଇରାନ୍ ମଧ୍ୟ ଏହି ବୁଝାମଣା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପଶ୍ଚିମ ଏସିଆରେ ସଂଘର୍ଷ ସମାପ୍ତ କରିବା ଲକ୍ଷ୍ୟରେ ଆମେରିକା ଓ ଇରାନ୍ ମଧ୍ୟରେ ଘୋଷଣା କରାଯାଇଥିବା ବୁଝାମଣାପତ୍ର ପରେ ଏହି ପରବର୍ତ୍ତୀ ଆଲୋଚନା ସମ୍ଭାବ୍ୟ ପରମାଣୁ ଚୁକ୍ତି ନେଇ କେନ୍ଦ୍ରୀଭୂତ ହେବାର ଆଶା ରହିଛି। ଆମେରିକାର ଜଣେ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବରିଷ୍ଠ ପରାମର୍ଶଦାତା ତଥା

0: ପାଇଁ ଜାରେଡ୍ କୁଶନର ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ସ୍ୱିଜରଲ୍ୟାଣ୍ଡରେ ରହିଛନ୍ତି। ଦୁଇପକ୍ଷ ମଧ୍ୟରେ କେବେ ଆଲୋଚନା ଆରମ୍ଭ ହେବ ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ୱଷ୍ଟ ସୂଚନା ମିଳିନାହିଁ। ଭାରତ ଆସନ୍ତା ସୋମବାରଠାରୁ ଦୁଇଦିନିଆ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକର ଆୟୋଜନ କରୁଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ ପ୍ରତିନିଧିମଣ୍ଡଳୀ ଅଂଶଗ୍ରହଣ କରିବେ। ସାମ୍ପ୍ରତିକ ସମୟରେ ସୁରକ୍ଷା ଆଧାରିତ ଆହ୍ୱାନଗୁଡ଼ିକର ମୁକାବିଲା ନେଇ ବୈଠକରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ସୁରକ୍ଷା ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଏବଂ ଏ ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ପ୍ରଯୁକ୍ତିବିଦ୍ୟା ଆଧାରିତ ସୂଚନା ଏବଂ ଯୋଗାଯୋଗ କ୍ଷେତ୍ରର ସଠିକ୍ କାର୍ଯ୍ୟାନ୍ୱୟନ ଓ ଆତଙ୍କବାଦ ବିରୋଧୀ ତଥା ସୁରକ୍ଷା ଉପରେ ସମ୍ପ୍ରତି ଅନୁଷ୍ଠିତ ବ୍ରିକ୍ସ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ସମ୍ମିଳନୀର ନିର୍ଯ୍ୟାସ ଉପରେ ଏହି ବୈଠକରେ ସମୀକ୍ଷା କରାଯିବାର ସମ୍ଭାବନା ରହିଛି ବୋଲି ମନ୍ତ୍ରଣାଳୟ କହିଛି। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଚଳିତ ସିରିଜ୍ର ତୃତୀୟ ତଥା ଶେଷ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଜାରି ରହିଛି। ଚେନ୍ନାଇର ଏମ୍ଏ ଚିଦାମ୍ଘରମ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଆଫଗାନିସ୍ତାନ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ସମ୍ଭାଦ ପ୍ରସ୍ତୁତ ହେଲା ବେଳକୁ ଆଫଗାନିସ୍ତାନ ଚାରି ଓଭରରେ ଏକ ୱିକେଟ୍ ବିନିମୟରେ 12 ରନ୍ ସଂଗ୍ରହ କରିଥିଲା। ଏହି ଶୃଙ୍ଖଳାରେ ଭାରତ 2-0 ଆଗୁଆ ରହି ସିରିଜ୍କୁ ଅକ୍ତିଆର କରିସାରିଛି। ଶୁଭମନ ଗିଲ୍ଙ୍କ ନେତୃତ୍ୱାଧୀନ ଭାରତ ଦଳ ଧର୍ମଶାଳାରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ 7 ୱିକେଟ୍ରେ ବିଜୟୀ ହୋଇଥିଲା। ପରେ ଲକ୍ଷ୍ନୌରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଅଧିନାୟକ ଶୁଭମନ ଗିଲ୍ ଏବଂ ଇଶାନ କିଶନ୍ଙ୍କ ଶତକ ବଳରେ ଭାରତ 170 ରନ୍ର ବୃହତ୍ ବ୍ୟବଧାନରେ ବିଜୟ ହାସଲ କରିଥିଲା। ଏହି ଗସ୍ତ ପୂର୍ବରୁ ଖେଳାଯାଇଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍ରେ ଭାରତ 3 ଦିନ ମଧ୍ୟରେ ଗୋଟିଏ ଇନିଂସ୍ ଏବଂ 300 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଖେଳାଯାଇଥିବା ମ୍ୟାଚ୍ରେ ବ୍ରାଜିଲ୍ ହାଇତିକୁ 3-0 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ବ୍ରାଜିଲ୍ ଚଳିତ ବିଶ୍ୱକପ୍ ସଂସ୍କରଣରେ ପ୍ରଥମ ବିଜୟ ହାସଲ କରିଛି। ପୂର୍ବରୁ ପ୍ରଥମ ମ୍ୟାଚ୍ରେ ବ୍ରାଜିଲ୍ ମୋରକୋ ମଧ୍ୟରେ ଖେଳ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଗ୍ରୁପ୍ ଡି'ର ଅନ୍ୟ ଏକ ମ୍ୟାଚ୍ରେ ଆମେରିକା ଏବଂ ଅଷ୍ଟ୍ରେଲିଆକୁ 2-0 ଗୋଲ୍ରେ ପରାସ୍ତ କରିଥିଲା। ଅନ୍ୟ ଗ୍ରୁପ୍ ପର୍ଯ୍ୟାୟ ଖେଳଗୁଡ଼ିକ ମଧ୍ୟରେ ଆଜି ତୁର୍କୀ ପାରାଗୁଏ, ସ୍କଟଲାଣ୍ଡ ମୋରକୋ ଏବଂ ନେଦରଲ୍ୟାଣ୍ଡ ସ୍ୱିଡେନ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ 68ତମ ଜନ୍ମଦିବସ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲା ପାହାଡ଼ପୁର ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ। 47,600 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଉଦ୍ଘାଟନ ଶିଳାନ୍ୟାସ। ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ଆଜି ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ମକ୍ଡ୍ରିଲ୍ ଆୟୋଜନ କରିଛି ଏନ୍ଟିଏ। କୋଲକାତାର ରେଡ୍ ରୋଡ୍ଠାରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ। ଏବଂ ଭାରତ ଆଫଗାନିସ୍ତାନ ମଧ୍ୟରେ ପୁରୁଷ ବର୍ଗ ତୃତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଚେନ୍ନାଇଠାରେ ଜାରି। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ସାଇରା ମୁଜତବା ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। ଦ ହେଡ୍ଲାଇନ୍ସ। Prime Minister Narendra Modi joins President Draupadi Murmu in Odisha to inaugurate projects worth over 47,600 crore rupees. Government prohibits manufacture, sale and distribution of 16 fixed-dose combinations in public interest. NTA conducts nationwide mock drill ahead of NEET UG re-examination scheduled for tomorrow. IMD issues red alert for extremely heavy rainfall at isolated places over sub-Himalayan West Bengal and Sikkim till tomorrow. In cricket, third and final ODI between India and Afghanistan underway in Chennai. And in FIFA World Cup, Brazil registered their first win, defeating Haiti 3-0. And now the news in detail. Prime Minister Narendra Modi today offered prayers at the revered Santhali Jahera, Goshani Pete and Ho Jahera sacred groves in Paharpur village of Odisha's Mayurbhanj district. He was accompanied by President Draupadi Murmu. The Prime Minister also explored exhibits showcasing the rich tribal heritage, traditional crafts and indigenous products of the region and interacted with local residents to learn more about the vibrant cultural traditions of the tribal communities of Mayurbhanj. More from our correspondent from Rai Rangpur.
2: In a significant outreach to Odisha's tribal heartland, President Draupadi Murmu would accompany Prime Minister Narendra Modi on a visit to her village Pahadpur in Mayurbhanj district. The Prime Minister offered prayers at the revered Santhali Jahera and Ho Jahera sacred groups and interacted with members.

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟବାସୀଙ୍କ ସ୍ୱପ୍ନ ପୂରଣ ଲାଗି ଗତ ଦୁଇ ବର୍ଷରେ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ମୟୂରଭଞ୍ଜ ରାଇରଙ୍ଗପୁରଠାରେ 47,000 କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ରାଜ୍ୟରେ ଗତ ଦୁଇ ବର୍ଷରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଆଜି 18,880 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଶରଣାର୍ଥୀଙ୍କ ପ୍ରତି ସମବେଦନା ଓ ସମର୍ଥନ ଜଣାଇବା ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଶରଣାର୍ଥୀ ଦିବସ ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମିଳିତ ଭାବେ ମୟୂରଭଞ୍ଜ ରାଇରଙ୍ଗପୁରରେ 47,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶକ୍ତି, ଭିଭିଭୂମି ନିର୍ମାଣ, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଜଳସେଚନ କ୍ଷେତ୍ର ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜନସମାବେଶକୁ ଉଦ୍ବୋଧନ ଦେଇ କହିଛନ୍ତି, ରାଜ୍ୟ ସରକାର ଗତ ଦୁଇ ବର୍ଷ ମଧ୍ୟରେ ପ୍ରତିଟି କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟକୁ ପ୍ରାଧାନ୍ୟ ଦେଇ ଲୋକମାନଙ୍କ ହିତ ଉଦ୍ଦେଶ୍ୟରେ କାର୍ଯ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସାନ୍ଥାଳୀ ଭାଷାରେ ସମ୍ଭିଧାନ ପ୍ରସ୍ତୁତ କରାଯାଇଥିବା କହିବା ସହ ଓଡ଼ିଶାର ସନ୍ତାନମାନଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଥିବା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଗତ ଦୁଇ ବର୍ଷରେ ରାଜ୍ୟ ସରକାର ଲୋକମାନଙ୍କ ସ୍ୱପ୍ନ ସାକାର କରିବା ଦିଗରେ ସଫଳତା ଲାଭ କରିଛନ୍ତି।
1: रघुनाथ मुर्मू जी ने संथाली भाषा के लिए ओल चिकी लिपि का निर्माण किया था। हमारी सरकार ने संथाली भाषा में भारत के संविधान को प्रस्तुत किया है। उड़ीसा की संतानों को पद्म सम्मान देकर सम्मानित किया है। पिछले दो वर्षों में उड़ीसा सरकार भी इन सभी विभूतियों के सपनों को पूरा करने में दिन रात पुरुषार्थ कर रही है।
0: ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ରାଜ୍ୟ ସରକାର ଗତ ଦୁଇ ବର୍ଷରେ ମହିଳା, ଗରିବ, ଅନ୍ନଦାତା, ଅନୁସୂଚିତ ଜାତି ତଥା ପଛୁଆ ବର୍ଗଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା ଲାଗୁ କରିଛନ୍ତି। ରାଜ୍ୟର କଲ୍ୟାଣ ପାଇଁ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିବ। ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ ଓ ଜନସାଧାରଣଙ୍କ ଜୀବନଧାରଣ ମାନରେ ଏହି ସମୟ ମଧ୍ୟରେ ବ୍ୟାପକ ପରିବର୍ତ୍ତନ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
2: ଅନେକ ପ୍ରତିବନ୍ଧକ ସତ୍ତ୍ୱେ ରାଜ୍ୟର ମହିଳା, ଗରିବ, ଅନ୍ନଦାତା, ଯୁବବର୍ଗ, ଅନୁସୂଚିତ ଜାତି, ଜନଜାତି ତଥା ପଛୁଆ ବର୍ଗଙ୍କ ପାଇଁ ଅନେକ ନୂତନ କାର୍ଯ୍ୟକ୍ରମ ଆଉ ଯୋଜନାମାନ ଆମ ସରକାର ପ୍ରଳୟନ କରିସାରିଛନ୍ତି, ଯାହାଫଳରେ ବିକାଶର ଗତିରେ ତୀବ୍ରତା ଆସିଛି। ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ଜୀବନ ଜୀବିକା ଓ ଶିଳ୍ପ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଜି ଓଡ଼ିଶା କ୍ଷେତ୍ରରେ ଆସିଛି। ସରକାରଙ୍କର ଉଦାର ଶିଳ୍ପ ନୀତି ଯୋଗୁଁ ଆଜି ଆମ ରାଜ୍ୟ ଶିଳ୍ପପତିଙ୍କ ପ୍ରଥମ ପସନ୍ଦର ରାଜ୍ୟ ଭାବେ ଆଜି ଓଡ଼ିଶା ଆପଣଙ୍କ ସାମ୍ନାରେ ଛିଡ଼ା ହୋଇଛି।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୈତୃକ ଗ୍ରାମ ପାହାଡ଼ପୁରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କ 68ତମ ଜନ୍ମଦିବସ ପାଳନ ଉତ୍ସବରେ ଯୋଗ ଦେଇଥିଲେ। ପାହାଡ଼ପୁରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଥିଲେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆଦିବାସୀ ଉପାସନାସ୍ଥଳୀ ସାନ୍ଥାଳି ଜାହେରା ଏବଂ ହୋ ଜାହେରାରେ ପ୍ରାର୍ଥନା କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପାହାଡ଼ପୁର ସ୍କୁଲ ସମେତ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରିବା ସହ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ ସହ କଥାବାର୍ତ୍ତା କରିଥିଲେ। ଦକ୍ଷତା ବିକାଶ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଓଡ଼ିଶା ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ପୁଲିସ୍ ଜିଲ୍ଲା ସମେତ ଅନ୍ୟ କେତେକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଗତକାଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଇରଙ୍ଗପୁରରେ ପହଞ୍ଚିବା ପରେ ଏକ ମେଡିକାଲ କ୍ୟାମ୍ପକୁ ଉଦ୍ଘାଟନ କରିବା ସହ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଗ୍ରାମୀଣ ଜଳଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ବ୍ରହ୍ମକୁମାରୀଙ୍କ ମାତୃଶକ୍ତି ଭବନ ଏବଂ ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ର ଉଦ୍ଘାଟନ କରିଥିଲେ। ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ମାସରେ ମୟୂରଭଞ୍ଜ ପୁଲିସ୍ ଜିଲ୍ଲାର ପୁନର୍ଗଠନ କରାଯାଇ ରାଇରଙ୍ଗପୁର ପୁଲିସ୍ ଜିଲ୍ଲା ସୃଷ୍ଟି କରାଯାଇଥିଲା। ଏହି ନୂତନ ପୁଲିସ୍ ଜିଲ୍ଲା ଅଧୀନରେ 2ଟି ପୁଲିସ୍ ଉପଖଣ୍ଡ ଓ 14ଟି ଥାନା ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 68 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କ

ଦେଶ ସେବା ସମସ୍ତଙ୍କୁ ପ୍ରେରଣା ଯୋଗାଇଛି ବୋଲି କହିବା ସହ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଓଡ଼ିଶା ମାଟିର ଅନନ୍ୟ ଗୌରବ ଓ ଦେଶ ପାଇଁ ପ୍ରେରଣା ଓ ସଂକଳ୍ପର ପ୍ରତୀକ ଭାବେ ବର୍ଷ୍ଣନା କରି ତାଙ୍କ ଦୀର୍ଘ ଜୀବନ ଓ ମଙ୍ଗଳ କାମନା କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଓ କନକବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରମୁଖ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆସନ୍ତାକାଲି ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପୂର୍ବରୁ ଦେଶବ୍ୟାପୀ ପ୍ରସ୍ତୁତି ନେଇ ମକ୍ ଡ୍ରିଲ୍ ଆୟୋଜନ କରାଯିବ। ସକାଳ 9:00 ମକ୍ ଡ୍ରିଲ୍ ଆରମ୍ଭ ହୋଇ ଦିନ ତମାମ ଜାରି ରହିବ। 2.5 ଲକ୍ଷରୁ ଅଧିକ ସୁରକ୍ଷା କର୍ମଚାରୀ ମକ୍ ଡ୍ରିଲ୍ରେ ସାମିଲ ହେବେ। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷାକୁ ସ୍ୱଚ୍ଛ ଏବଂ ପାରଦର୍ଶୀ ଢଙ୍ଗରେ ପରିଚାଳନା ପାଇଁ ଏହି ମକ୍ ଡ୍ରିଲ୍ କରାଯିବ। ସୂଚନା ଅନୁଯାୟୀ ଆସନ୍ତାକାଲି ଦେଶର 551 ସହର ଏବଂ ବିଦେଶର 14 ସହରରେ 22 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଦେବେ। ପରୀକ୍ଷାରେ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା ସହ ଆଧାର ଆଧାରିତ ଚିହ୍ନଟ ପ୍ରମାଣୀକରଣ ଏବଂ ଜିପିଏସ୍ ସମର୍ଥିତ ଯାନ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଗୌରୀଶଙ୍କର ମାଝି ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଭଦ୍ରକ ଜିଲ୍ଲା ରାଣୀତାଲସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ପ୍ରାକୃତିକ ଓ ଜୈବିକ କୃଷି ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସାଂସଦ ଅଭିମନ୍ୟୁ ସେଠୀ କର୍ମଶାଳାରେ ଯୋଗଦେଇ କୃଷକଙ୍କ ଆୟ ବୃଦ୍ଧି, ପରିବେଶ ସୁରକ୍ଷା, କ୍ଷେତ ବଞ୍ଚୟ ଅଭିଯାନ ଓ ନୂତନ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 23ତମ କିସ୍ତି ପ୍ରଦାନ କରିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର 9,44,00,000 ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଜରିଆରେ 18,880 କୋଟି ପ୍ରଦାନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଭାସୀ ଜରିଆରେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। 2019 ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା 11 କୋଟିରୁ ଅଧିକ କୃଷକଙ୍କୁ 22 କିସ୍ତି ଜରିଆରେ 4,00,000 କୋଟି ଅଧିକ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ନିଯୁକ୍ତି ସୃଷ୍ଟି, ଯୁବପିଢ଼ିଙ୍କୁ ସଶକ୍ତ ଏବଂ ଭବିଷ୍ୟତ ପାଇଁ ସୁଦୃଢ଼ କର୍ମଶକ୍ତି ନିର୍ମାଣ କରିବାରେ ସହାୟତା ହେଉଛି। ଯୋଜନାରେ ଯୁବପିଢ଼ିଙ୍କୁ ଅସୀମ ସୁଯୋଗ ସହିତ ସଶକ୍ତ କରିବାର ଦୃଷ୍ଟିକୋଣ ନିହିତ ରହିଛି। ଯୋଜନା ଅଧୀନରେ ପ୍ରାୟ 70 ଲକ୍ଷ ଚାକିରି ସୃଷ୍ଟି କରାଯାଇଛି। ଦେଶବ୍ୟାପୀ ଅଦ୍ୟାବଧି 20 ଲକ୍ଷ ଯୁବଗୋଷ୍ଠୀ ନିଜ ପ୍ରଥମ ଚାକିରିର 6 ମାସ ପୂରଣ କରିଛନ୍ତି। ଗତ 12 ବର୍ଷ ମଧ୍ୟରେ ସରକାର ରୋଜଗାରର ସମସ୍ତ ପଥକୁ ମଜବୁତ କରିଛନ୍ତି। ଭିଭିଭୂମିରୁ ନବସୃଜନ, ବିନିର୍ମାଣରୁ ଡିଜିଟାଲ ଅର୍ଥନୀତି ଏବଂ ମହାକାଶରୁ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରାଯାଇଛି। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ କେନ୍ଦ୍ର ସରକାର 2 ବର୍ଷ ମଧ୍ୟରେ 3.5 କୋଟିରୁ ଉର୍ଦ୍ଧ୍ୱ ନିଯୁକ୍ତି ସୃଷ୍ଟିର ଲକ୍ଷ୍ୟ ରଖିଛନ୍ତି। ବୌଦ୍ଧ ଜିଲ୍ଲାରେ ଶିଶୁ ଏବଂ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଶିଶୁ ଶ୍ରମିକ ଚିହ୍ନଟ ସହ ସେମାନଙ୍କୁ ଉଦ୍ଧାର କରି ପୁନର୍ବାସ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ନୂଆପଡ଼ା ଜିଲ୍ଲା ସଦର ମହକୁମାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉର୍ମାସ ପକ୍ଷରୁ ଆମ୍ବ ପସରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ଏଥିରେ 45 ପ୍ରକାର ଆମ୍ବ ପ୍ରଦର୍ଶିତ ହୋଇଥିଲା। ବିପର୍ଯ୍ୟୟ ପ୍ରସ୍ତୁତି ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ ଗଜପତି ଜିଲ୍ଲାର ବିଭିନ୍ନ ଆଶ୍ରୟସ୍ଥଳୀଗୁଡ଼ିକରେ ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ନୂଆପଡ଼ା ଜିଲ୍ଲାରେ ଚଳିତ ରବି ଋତୁରେ 44 ଧାନ କ୍ରୟ କେନ୍ଦ୍ର ଜରିଆରେ ଗତକାଲି 636 ଜଣ ଚାଷୀ 31,670 କ୍ୱିଣ୍ଟାଲରୁ ଅଧିକ ଧାନ ବିକ୍ରି କରିଛନ୍ତି। ଶରଣାର୍ଥୀମାନଙ୍କୁ ସମ୍ମାନିତ କରିବା ଏବଂ ସେମାନଙ୍କ ପ୍ରତି ସମବେଦନା ଓ ସମର୍ଥନ ଜଣାଇବା ଲକ୍ଷ୍ୟରେ ଆଜି ବିଶ୍ୱ ଶରଣାର୍ଥୀ ଦିବସ ପାଳନ କରାଯାଉଛି। ଶରଣାର୍ଥୀମାନଙ୍କ ସମସ୍ୟା ଏକ ବିଶ୍ୱସ୍ତରୀୟ ସମସ୍ୟା ହୋଇଥିବାରୁ ଏହାର ମୁକାବିଲା ପାଇଁ ବିଶ୍ୱବ୍ୟାପୀ ପ୍ରୟାସ ଚାଲିଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ସମସ୍ତେ ନିରାପଦ ରହିବା ପର୍ଯ୍ୟନ୍ତ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟବାସୀଙ୍କ ସ୍ୱପ୍ନ ପୂରଣ ଲାଗି ଗତ 2 ବର୍ଷରେ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ମୟୂରଭଞ୍ଜ ରାଇରଙ୍ଗପୁରଠାରେ 47,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ।
ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଆଜି 18,880 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବେ।

ବନମନ୍ତ୍ରୀ ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆମ ଆଇନ, ଉପସ୍ଥାପନା କରିଛନ୍ତି ରଞ୍ଜିତା ପାତ୍ର, କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ସତ୍ୟସ୍ମିତା ବେହେରା।

0: ପରିବର୍ତ୍ତିତ ସମୟ ସହିତ ଗତି କରି ଚାଲିଥାଏ ଆମ ଜୀବନ। ଜୀବନର ଶେଷ ପାହାଚରେ ମଣିଷ ପାଦ ଥାପି ଆଶା ରଖିଥାଏ ଟିକିଏ ସାହାଯ୍ୟ, ସହାନୁଭୂତି ଓ ଭଲ ପାଇବା, ଯାହାଦ୍ୱାରା ବାକି କେତୋଟି ଦିନ ଚଳଚଞ୍ଚଳ ହୋଇଉଠେ ସନ୍ତାନମାନଙ୍କ ଗହଣରେ। ମାତ୍ର ସାମାଜିକ ବ୍ୟତିକ୍ରମ ଯୋଗୁଁ ଅନେକ କ୍ଷେତ୍ରରେ ଏପରି ସୁଯୋଗ ମିଳୁଛି ଖୁବ୍ କମ୍ ପିତାମାତାଙ୍କୁ। ବୟସର ଅପରାହ୍ନରେ ସେମାନେ ଆଜି ବି ଆମ ସମାଜରେ ଅବହେଳିତ ଏବଂ ସମ୍ପୂର୍ଣ୍ଣ ଏକାକୀ ଜୀବନ ଅତିବାହିତ କରିବାକୁ ବାଧ୍ୟ ହେଉଛନ୍ତି। ହେଲେ ସେହି ପିତାମାତା ଏବଂ ବରିଷ୍ଠ ନାଗରିକମାନଙ୍କର ଭରଣପୋଷଣ କଲ୍ୟାଣ ପାଇଁ କି କି ଆଇନ ରହିଛି, ଆଜି ଏ ସମ୍ପର୍କରେ ଆସନ୍ତୁ ଶୁଣିବା ଆଲୋଚନା। ଆଲୋଚନା କରିବା ପାଇଁ ଆମ ପାଖରେ ଅଛନ୍ତି ଆଇନଜୀବୀ ଗୋକୁଳାନନ୍ଦ ପଟ୍ଟନାୟକ। ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ସୁପର୍ଣ୍ଣା ଦତ୍ତ।
1: ଆପଣ ଏଠି କୁହନ୍ତୁ ଯେ ଏହି ପିତାମାତା ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଆଇନ, ଏହି ଆଇନର ଆବଶ୍ୟକତା କାହିଁକି ପଡ଼ିଲା?
2: ସାଧାରଣତଃ ବୃଦ୍ଧାବସ୍ଥାରେ ସମସ୍ତେ ଉପଯୁକ୍ତ ସେବା, ଯତ୍ନ, ସ୍ନେହ ଖୋଜନ୍ତି। ତା ଛଡ଼ା ମର୍ଯ୍ୟାଦାର ସହ ଜୀବନ ଧାରଣ କରିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଏକ ମାନବିକ ଅଧିକାର। ବୃଦ୍ଧ ବ୍ୟକ୍ତିଙ୍କ ମାନବିକ ଅଧିକାର ପାଇଁ ମାନେ ଯେଉଁ ସୁରକ୍ଷା, ତାହା ସାଧାରଣତଃ ପରିବାର, ଗୋଷ୍ଠୀ, ସମାଜ ତଥା ରାଷ୍ଟ୍ର ଉପରେ ନିର୍ଭର କରେ। ସେମାନେ ତାର ଦାୟିତ୍ୱ ନେବା କଥା। ଏହି ଦାୟିତ୍ୱରୁ ଯଦି ସେମାନେ ଦୂରେଇ ଯାଆନ୍ତି, ତେବେ ଏହି ବୃଦ୍ଧ ପିତାମାତା ବା ବୃଦ୍ଧ ଲୋକମାନେ ଯେଉଁମାନେ ବରିଷ୍ଠ ନାଗରିକ, ସେମାନେ ଅସହାୟ ହୋଇପଡ଼ନ୍ତି, ନାନା ନିର୍ଯାତନା ଶୋଷଣର ଶିକାର ହୁଅନ୍ତି ଏବଂ ତାଙ୍କର ଯେଉଁ ମୌଳିକ ଅଧିକାର ଅଛି ସେଥିରେ ବାଧା

0: ପହଞ୍ଚିଥାଏ। ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କର ମୌଳିକ ଆବଶ୍ୟକତା ହେଉଛି ଯେ ସେମାନେ ମର୍ଯ୍ୟାଦାର ସହ ଜୀବନ ଧାରଣ କରିବେ। ତା ଛଡ଼ା ଦେଖାଯାଉଛି ବର୍ତ୍ତମାନ ସାମାଜିକ ବ୍ୟତିକ୍ରମ ଯୋଗୁଁ ହେଉ ବା ସାମାଜିକ ଅବକ୍ଷୟ ଯୋଗୁଁ ହେଉ, ପିତାମାତା ବୃଦ୍ଧାବସ୍ଥାରେ ପହଞ୍ଚିଗଲା ପରେ ଚାକିରି ବାକିରି କରିଥିବା ବା ବାହାରେ ରହୁଥିବା ତାଙ୍କର ସନ୍ତାନ ସନ୍ତତିମାନେ ସାଧାରଣତଃ ବହୁତ କ୍ଷେତ୍ରରେ ପଚାରନ୍ତି। ତାର ବହୁତ ଗୁଡ଼ିଏ କାରଣ ଅଛି। କେତେ କ୍ଷେତ୍ରରେ ପରିବାରରେ କେହି ନଥିବା ଯୋଗୁଁ ସେମାନେ କୌଣସି ସାହାଯ୍ୟ ସହଯୋଗ ପାଆନ୍ତି ନାହିଁ। କେତେକ କ୍ଷେତ୍ରରେ ଦାରିଦ୍ରତା ଯୋଗୁଁ ବା ସ୍ୱଳ୍ପ ଆୟ ଯୋଗୁଁ ଚାହିଁଲେ ମଧ୍ୟ କେତେଜଣ ତାଙ୍କର ପିତାମାତାଙ୍କ ଉପଯୁକ୍ତ ସେବା କରିପାରନ୍ତି ନାହିଁ
1: ବା ସେମାନେ ପାଖକୁ ମଧ୍ୟ ନିଅନ୍ତି ନାହିଁ।
0: ତା ଛଡ଼ା କେତେକ ପରିବାରରେ ମାନେ ଆର୍ଥିକ ସ୍ୱଚ୍ଛଳତା ଥିଲେ ମଧ୍ୟ ସେମାନେ ଦାୟିତ୍ୱ ନିଅନ୍ତି ନାହିଁ। ଶଯ୍ୟାଶାୟୀ ବୃଦ୍ଧ ପିତାମାତା ବା ଗୋଟେ ବୁଢା ଲୋକ ଘରେ ଯଦି ବିଛଣାରେ ପଡ଼ିକି ରୋଗାକ୍ରାନ୍ତ ହୋଇକି ରହିଛି, ସେବା କରିକି ବିରକ୍ତ ଭାବ ଦେଖାନ୍ତି ବା ସେମାନଙ୍କୁ ସେମାନେ ପଚାରନ୍ତି ନାହିଁ। ସେମାନଙ୍କ ପରେ ଯେଉଁମାନେ ସେହି ବୃଦ୍ଧ ପିତାମାତାଙ୍କ ସମ୍ପତ୍ତିର ଅଧିକାରୀ ହେବେ ବା ତାଙ୍କର ଯେଉଁ ଭତ୍ତା ପାଉଛନ୍ତି ତାର ଅଧିକାରୀ ହେବେ, ସେମାନଙ୍କ ଭିତରେ ମଧ୍ୟ କିଛି କଳହ ରହିବା ଯୋଗୁଁ ସେ କହନ୍ତି ମୁଁ ତ ପାଇବିନି, ମୁଁ କାହିଁକି ତାର ଦେଖିବି। ଏଇଭଳିଆ ମଧ୍ୟ ବହୁତ କ୍ଷେତ୍ରରେ ଘଟେ। ଆମର ବି ଏବେ ତ ବହୁତ ଘଟଣା ଘଟୁଛି, ଗୋଟେ ଜଣେ ବୁଢ଼ୀ ଲୋକର ଅଣ୍ଟା ଭାଙ୍ଗି ଯାଇଥିଲା, ସେ ପଡ଼ିକି ବର୍ଷେ ହସ୍ପିଟାଲରେ ପଡ଼ିଲେ କିନ୍ତୁ କେହି ଆସିଲେନି,
1: ଆସିଲେନି
0: ମୃତ୍ୟୁ ହେଇଗଲା ପର ଦୁଇ ତିନି ଘଣ୍ଟା ପରେ ସମସ୍ତେ ଆସିଲେ। ତେଣୁ ସମ୍ପତ୍ତି ପାଇଁ ସେମାନେ ଆସିଲେ କିନ୍ତୁ ଯେତେବେଳେ ଚିକିତ୍ସାର ଆବଶ୍ୟକତା ଥିଲା ସେ ଆସିଲେନି। ସେମିତି ଖାଲି ଏଠି ନୁହେଁ, ଏ ବହୁତ କ୍ଷେତ୍ରରେ ଏଇଭଳିଆ ବର୍ତ୍ତମାନ ଘଟୁଛି। ତାପରେ ବର୍ତ୍ତମାନ ଯେଉଁ ସବୁ ଚାକିରି କରୁଛନ୍ତି ବିଦେଶରେ, ସେମାନେ ପଳେଇଲା ପରେ ପିତାମାତା ଏକା ହେଇଯାଉଛନ୍ତି, ଆଉ ଯେଉଁମାନଙ୍କର ପେନ୍ସନ୍ ପାଉନାହାନ୍ତି, ଅଳ୍ପ ରୋଜଗାର ଅଛି ବା ଏକା ପଡ଼ିକି ରହିଛନ୍ତି, ସେମାନଙ୍କର
1: ଏଇସବୁ
0: ଏଇଭଳିଆ ସାମାଜିକ ସମସ୍ୟା ସୃଷ୍ଟି ହେବା ଦ୍ୱାରା ଗୋଟେ ଆଇନ 2007 ପ୍ରଣୟନ କରାଗଲା, ଯାହାକୁ ପିତାମାତା ଓ ବରିଷ୍ଠ ନାଗରିକଙ୍କ ଭରଣ ପୋଷଣ ଓ କଲ୍ୟାଣ ଆଇନ 2007, ଯାହାକୁ ଆମେ ଇଂରାଜୀରେ ଦ ମେଣ୍ଟେନାନ୍ସ ଆଣ୍ଡ ୱେଲ୍ଫେୟାର ଅଫ୍ ପ୍ୟାରେଣ୍ଟସ୍ ଆଣ୍ଡ ସିନିୟର ସିଟିଜେନ୍ସ ଆକ୍ଟ 2007 ବୋଲି କହିଥାଉ।
1: ତାହେଲେ ଏଠି ଆପଣ କୁହନ୍ତୁ ଯେ ଏହି ଆଇନରେ ପିତାମାତା ଓ ବରିଷ୍ଠ ନାଗରିକ କହିଲେ କେଉଁମାନଙ୍କୁ ବୁଝାଏ?
0: ଏହି ଆଇନ ଅନୁସାରେ ପିତାମାତା ଅର୍ଥ ବୟସ୍କ ନାଗରିକ ହୋଇଥାନ୍ତୁ ବା ନ ହୋଇଥାନ୍ତୁ, ସାଧାରଣତଃ ଆମେ ବୟସ୍କ ନାଗରିକ କହିଲେ 60 ଉର୍ଦ୍ଧ୍ୱଙ୍କୁ ବୁଝାଉ। ତେଣୁ ବୟସ୍କ ନାଗରିକ ହୁଅନ୍ତୁ ବା ତାଙ୍କର ସେତେ ବର୍ଷ ନ ହୋଇଥାଉ, ତାଙ୍କୁ ପିତାମାତା କୁହାଯିବ। ତା ଛଡ଼ା ପିତାମାତା କେତେ ପ୍ରକାରର ଅଛନ୍ତି, ଜଣେ ଗୋଟେ ପିଲାକୁ ପୋଷ୍ୟ ସନ୍ତାନ ପୋଷ୍ୟ କନ୍ୟା ଭାବେ ଗ୍ରହଣ କଲା, ସିଏ ତାର ବି ପିତାମାତା ହେଲା। ଯିଏ ଜନ୍ମ କରିଛି ସିଏ ତ ବାୟୋଲୋଜିକାଲ ଉପାୟରେ ସିଏ ତାର ପିତାମାତା ହେଲା। ସେହିଭଳି ଯୋଉ ଆଇନ ଅନୁସାରେ ଯେଉଁମାନେ 60 ଉର୍ଦ୍ଧ୍ୱ ସେମାନଙ୍କୁ ବରିଷ୍ଠ ନାଗରିକ ଭାବେ ବିବେଚନା କରାଯାଇଛି।
1: ଏହି ବରିଷ୍ଠ ନାଗରିକଙ୍କ ଭରଣ ପୋଷଣ କାହାର ଦାୟିତ୍ୱ ବୋଲି ଆଇନରେ ଦର୍ଶାଯାଇଛି?
0: ଭରଣ ପୋଷଣ ଓ କଲ୍ୟାଣ ପାଇଁ ଦାୟିତ୍ୱ ସାଧାରଣତଃ ଗୋଟିଏ, ପ୍ରଥମେ ଆମେ ଜାଣୁ ସନ୍ତାନ ସନ୍ତତି ମାନେ ଅନ୍ତର୍ଭୁକ୍ତ। ତେବେ ଆଇନ ଅନୁସାରେ ସନ୍ତାନ ସନ୍ତତି କହିଲେ ପୁତ୍ର କନ୍ୟା ତା ଛଡ଼ା ନାତି ନାତୁଣୀକୁ ବୁଝେଇବ, କିନ୍ତୁ ଏମାନେ ସମସ୍ତେ ସାବାଳକ ହୋଇଥିବେ, ଅର୍ଥାତ 18 ଉପରକୁ ସେମାନେ ନାବାଳକ ହୋଇନଥିବେ, ସେଇମାନଙ୍କୁ ଆମେ ଆଇନ ଅନୁସାରେ ଧରିବା ଯେ ଏମାନଙ୍କ ଉପରେ ଦାୟିତ୍ୱ ରହୁଛି ତାଙ୍କର ପିତାମାତା ବା ବରିଷ୍ଠ ଯୋଉ ସମ୍ପର୍କୀୟ ତାଙ୍କର ଯତ୍ନ ନେବା ପାଇଁ।
1: ଏଇ ଯୋଉ ସନ୍ତାନହୀନ ବରିଷ୍ଠ ନାଗରିକଙ୍କ ଭରଣ ପୋଷଣ କିଏ କରିଥାଏ?
0: ଯେଉଁମାନଙ୍କର ସନ୍ତାନ ନାହିଁ ବା ନିସନ୍ତାନ କେହି ନାହାନ୍ତି ତାଙ୍କ
1: ବୁଝାସୁଝା ପାଇଁ
0: କରିବା ପାଇଁ ତା ପିଲା ଛୁଆ, ସେ କ୍ଷେତ୍ରରେ କଣ ହେବ ନା ତାଙ୍କର ଯଦି ସମ୍ପତ୍ତିରେ ଯିଏ ଦଖଲରେ ଥିବେ ବା ଦଖଲ ଭୋଗ କରୁଥିବେ ବା ତାଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପତ୍ତି ଯିଏ ଆଇନଗତ ଭାବେ ପାଇବେ ବା ହକଦାର ହେବେ, ସେମାନଙ୍କୁ ଏଇ ଆଇନ ଅନୁସାରେ ତାଙ୍କ ଦାୟିତ୍ୱ ନେବାକୁ ପଡିବ, ସେହିମାନେ ବରିଷ୍ଠ ନାଗରିକଙ୍କ ଦାୟିତ୍ୱ ଗ୍ରହଣ କରିବେ।
1: ପିତାମାତା ଓ ବରିଷ୍ଠ ନାଗରିକଙ୍କ ଅଭିଯୋଗର ଶୁଣାଣି ପାଇଁ କ'ଣ ବ୍ୟବସ୍ଥା ଏ ଆଇନରେ ରହିଛି?
0: ବରିଷ୍ଠ ନାଗରିକମାନଙ୍କୁ ଆଇନଗତ ସୁରକ୍ଷା ଦେବା ପାଇଁ ଏହି ଆଇନରେ ପ୍ରଶାସନିକ ସ୍ତରରେ ଏବଂ ଯୋଉ ଆମର ଆଇନଗତ ସ୍ତରରେ ମାନେ ଜୁଡିସିଆଲ ସ୍ତରରେ କେତେ ଗୁଡ଼ିଏ ବ୍ୟବସ୍ଥା ରଖାଯାଇଛି। ଏଇ ଯୋଉ ପ୍ରଶାସନିକ ସ୍ତରରେ ଏ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଭରଣ ପୋଷଣ ଅଧିକାରୀ ନିଯୁକ୍ତି ପାଇଁ ବ୍ୟବସ୍ଥା ରହିଛି। ଏଠି କ'ଣ କି ରାଜ୍ୟ ସରକାର ଏହି ପଦବୀରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଯୋଉ ଡିଷ୍ଟ୍ରିକ୍ଟ ସୋସିଆଲ ୱେଲ୍ଫେୟାର ଅଫିସର ଆମେ କହୁଛେ ବା ତାଙ୍କ ପାହ୍ୟାର ଜଣେ ଅଧିକାରୀଙ୍କୁ ନିଯୁକ୍ତି ଦେବେ। ଏହି ଅଧିକାରୀଙ୍କର ଦାୟିତ୍ୱ ହେଉଛି ସେ ବୟସ୍କ ନାଗରିକଙ୍କୁ ସହାୟତା ଯୋଗାଇବେ, ତା ଛଡ଼ା ଆବଶ୍ୟକ ସ୍ଥଳେ ପ୍ରତିନିଧିତ୍ୱ କରିବେ, ମାନେ ତାଙ୍କ ପାଇଁ ସେମାନେ କେସ୍ ଲଢ଼ିବେ, ସେମାନେ ତ ଏତେ ବୃଦ୍ଧ ସେମାନେ ପାରିବେନି ନା। ତା ଛଡ଼ା ସରକାର ନିଜ ଇଚ୍ଛା ମୁତାବକ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ମାଧ୍ୟମରେ ଆଇନକୁ କାର୍ଯ୍ୟକାରୀ କରାଇବେ ଯୋଉ ଯୋଉ ଜିଲ୍ଲାର। ସେହିଭଳି ଆଜି ଗୋଟେ ବ୍ୟବସ୍ଥା ରଖାଯାଇଛି ସବ୍ ଡିଭିଜନ ସ୍ତରରେ ଭରଣ ପୋଷଣ ନ୍ୟାୟାଧିକରଣ ବା ଟ୍ରିବ୍ୟୁନାଲ ଗଠନ ପାଇଁ ବ୍ୟବସ୍ଥା ଅଛି, ତାପରେ ଜିଲ୍ଲା ସ୍ତରରେ ଜିଲ୍ଲା ମାଜିଷ୍ଟ୍ରେଟ କାର୍ଯ୍ୟ କରିବେ। ତା ଛଡ଼ା ଏଠି ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯେଉଁମାନେ ସବୁ ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ ଅନୁସାରେ ପଞ୍ଜୀକୃତ ହୋଇଥିବେ ସେମାନେ ଏହି ଆଇନ ଅନୁସାରେ ବରିଷ୍ଠ ନାଗରିକଙ୍କ ପ୍ରତିନିଧିତ୍ୱ କରିବେ। ତା ଛଡ଼ା ଆପୋଷ ମିଳାମିଶା କ୍ଷେତ୍ରରେ ପ୍ରମୁଖ ଭୂମିକା ମଧ୍ୟ ସେମାନେ ଗ୍ରହଣ କରିପାରିବେ। ଆଇନ କହୁଛି ଯେଉଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଛି ତାଙ୍କ ପ୍ରତିନିଧିମାନେ ଆସି ମିଳାମିଶା

0: ମଧ୍ୟ କରିପାରିବେ।
1: ଏ ଯୋଉ ଭରଣ ପୋଷଣ ପାଇଁ ଜଣେ ବରିଷ୍ଠ ନାଗରିକ କିପରି ଦରଖାସ୍ତ କରିବେ, ଏଥିପାଇଁ ଜଣକୁ ଖର୍ଚ୍ଚ କରିବାକୁ କିଛି ପଡେ କି?
0: ଏହି ଆଇନରେ କୌଣସି ଖର୍ଚ୍ଚ କରିବାକୁ ପଡେ ନାହିଁ, କାରଣ କୌଣସି ଦେୟ ବା କୋର୍ଟ ଫି ଆଦେହରେ ନାହିଁ। ତାର ପିତାମାତା ବା ଏଇ ଯୋଉ ବୟସ୍କ ନାଗରିକମାନେ ଯେଉଁମାନେ ବରିଷ୍ଠ ରହିଲେ ସେମାନେ ନିଜେ ଦରଖାସ୍ତ କରିପାରିବେ। ଧର ସେମାନେ ମାନେ ଦରଖାସ୍ତ କରିବା ପାଇଁ ଅକ୍ଷମ, ସେ କ୍ଷେତ୍ରରେ ସେମାନଙ୍କୁ ସେମାନେ ଯଦି କାହାକୁ ଅଧିକୃତ ରିପ୍ରେଜେଣ୍ଟ କରିବା ପାଇଁ କହିବେ, କୌଣସି ବ୍ୟକ୍ତି ବା ଅନୁଷ୍ଠାନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଦରଖାସ୍ତ କରାଯାଇପାରିବ। ତାପରେ ଆମର ରାଜ୍ୟ ସରକାର ଯୋଉ ନିଯୁକ୍ତି ଦେଇଛନ୍ତି ଭରଣ ପୋଷଣ ନ୍ୟାୟାଧିକରଣ ଯୋଉ ଗଠନ କରାହେଇଛି, ସିଏ ମଧ୍ୟ ନିଜ ଆଡୁ ଧର ଘଟଣା ଗୋଟେ ସମ୍ବାଦପତ୍ର ବା ଗଣମାଧ୍ୟମରୁ ଜାଣିଲେ ଏମିତି ଏମିତି ଘଟୁଛି, ନିଜ ଆଡୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।
1: ଏ ଯୋଉ ଅଭିଯୋଗର ଶୁଣାଣି କିଭଳି କରାଯାଏ?
0: ସାଧାରଣତଃ ଭରଣ ପୋଷଣ ନ୍ୟାୟାଧିକରଣ ଯୋଉ ଗଠନ କରାହେଇଛି, ସିଏ ଦରଖାସ୍ତ ପାଇବା ପରେ ପ୍ରଥମେ ହେଉଛି ଆପୋଷ ମିଳାମିଶା ମାଧ୍ୟମରେ କରିବା ପାଇଁ ଚେଷ୍ଟା କରିବେ। ପ୍ରଥମେ ଯେତେବେଳେ ସେମାନେ ଗୋଟେ ଦରଖାସ୍ତ ପାଇଲେ, ଅଭିଯୋଗ ପାଇଲେ, ସେମାନେ ଚେଷ୍ଟା କରିବେ କେମିତି ଆପୋଷ ସମାଧାନ ଯୋଉ ମେଡିଏସନ ଯୋଉ କହୁଛନ୍ତି କନସିଲିଏସନ ମେଡିଏସନ, ସେହି ମାଧ୍ୟମରେ ସେହି ପିତାମାତାଙ୍କୁ ଏବଂ ତାଙ୍କର ଯୋଉ ସନ୍ତାନ ସନ୍ତତି ଡାକି ବୁଝାସୁଝା କରିକି କରିଦେବେ, ଯାହାଦ୍ୱାରା କି ଏଇ ଯୋଉ କୋର୍ଟ କଚେରୀ ମାମଲା ଭଳିଆ ଏଇଟା ବେଶୀ ଦିନ ଚାଲିବନି। ଏଇଟା ଏକ ମାସ ଭିତରେ ସେମାନେ ଚେଷ୍ଟା କରିବେ, ଯଦି ହେଇଗଲା ମୀମାଂସା ତେବେ ଗୋଟେ ଆଦେଶ ମଧ୍ୟ ସେମାନେ ଲେଖିବେ ସେଇ ଯୋଉ ଟ୍ରିବ୍ୟୁନାଲ
1: ଏ ଯୋଉ ଭରଣ ପୋଷଣ ପାଇଁ।
0: ଭରଣ ପୋଷଣ ଯଦି ନ ହେଲା ତେବେ ଏଇ ଯୋଉ ଦରଖାସ୍ତ ପାଇଲା ପରେ ଯୋଉ ଭରଣ ପୋଷଣ ନ୍ୟାୟାଧିକରଣ ବା ଟ୍ରିବ୍ୟୁନାଲ ଯୋଉ ଗଠନ କରାଯାଇଛି, ସିଏ ତାଙ୍କର ସନ୍ତାନ ସନ୍ତତି ବା ସମ୍ପର୍କୀୟ ମାନଙ୍କୁ ନୋଟିସ୍ ପଠାଇ ସେମାନଙ୍କ ପକ୍ଷର ଶୁଣାଣି ପରେ ଭରଣ ପୋଷଣର ଗୋଟେ ମୂଲ୍ୟ ନିର୍ଦ୍ଧାରଣ କରିବେ। ଯଦି ସେ ଯୋଉ ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ ଯୋଉ ସମୟଟା ଲାଗିବ, ତେଣୁ ଆବଶ୍ୟକ ସ୍ଥଳରେ ସେମାନେ ଗୋଟେ ଅନ୍ତରୀଣ ଆଦେଶ ବା ଇଣ୍ଟରିମ୍ ଅର୍ଡର ଦେବେ, ଯାହାଦ୍ୱାରା କି ସେମାନେ ଗୋଟେ ମାସିକ ଭତ୍ତା ନିର୍ଣ୍ଣୟ କରିବେ, ସେଇ ଭତ୍ତାଟା ସେମାନଙ୍କୁ ମାସକୁ ମାସ ଦିଆଯାଉଥିବ। ତାପରେ ଏଇ ଯୋଉ ଭତ୍ତା ଦେବା ପିରିୟଡ୍ରେ 90 ଦିନ ଭିତରେ ଫଇସଲା ହେବ ସେ ଯୋଉ ମାମଲାର କେତେ ପ୍ରକୃତରେ ହେବ, କିନ୍ତୁ ସେମାନେ ଯୋଉ ଗୋଟେ ନିର୍ଦ୍ଧାରଣ କରିଥିବେ ଯୋଉ ଭତ୍ତା, ସେମାନେ ସେଇ ଫଇସଲା ନ ହେବା ପର୍ଯ୍ୟନ୍ତ ସନ୍ତାନ ସନ୍ତତି ବା ଯୋଉ ସମ୍ପର୍କୀୟ ସେମାନେ ଦେବାକୁ ବାଧ୍ୟ। ସେଥିରେ ନ୍ୟାୟାଧିକରଣ ଚାହିଁଲେ ମଧ୍ୟ 30 ଦିନ ବୃଦ୍ଧି କରିପାରିବେ। ଯୋଉ ଜିଲ୍ଲାରେ ଏମାନେ ରହୁଛନ୍ତି ସେ ଜିଲ୍ଲାରେ ଭରଣ ପୋଷଣ ନ୍ୟାୟାଧିକରଣରେ ମାମଲା ରୁଜୁ କରିପାରିବେ, ବା ପିଲାମାନେ ଯୋଉଠି ରହୁଛନ୍ତି ସେଠି କରିପାରିବେ। ଯୋଉଠି ପିଲାମାନେ ଫରେନ୍ କଣ୍ଟ୍ରିରେ ବିଦେଶରେ ଯାଇକି ରହୁଛନ୍ତି ଚାକିରି କରିକି, ଏଠି ବାପା ମା ଏକା, ସେମାନେ କୋଉଠି କରିବେ? ସେ ଆଇନରେ କୁହାଯାଇଛି ଯେ ଭାରତ ସରକାର ଗୋଟେ ବିଜ୍ଞପ୍ତି ଜାରି କରି ସେ ମାଧ୍ୟମରେ ସେ କର୍ତ୍ତୃପକ୍ଷଙ୍କ ପାଖକୁ ସମନ ପଠାଇବେ, ମାନେ ସେମାନେ ଆସିକି ହାଜର ହେବା ପାଇଁ ସମନ ଯିବ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଥ୍ରୁରେ। ତାପରେ ଏଇ ଯୋଉ ଟ୍ରିବ୍ୟୁନାଲ ହେଲା, ଏଥିରେ ପ୍ରଥମେ ମିଳାମିଶା ତ କରିବେ, ଯଦି ନ ହେଲା ତେବେ ତାଙ୍କୁ ନୋଟିସ୍ ଜାରି କରାହେବ ଏବଂ ବିଚାର କରାଯାଇକି ଭତ୍ତା ନିର୍ଦ୍ଧାରଣ କରାଯିବ।
1: ଯଦି ଭରଣ ପୋଷଣ ଆଦେଶରେ ସନ୍ତୁଷ୍ଟ ନ ହେଲେ ଜଣେ ବରିଷ୍ଠ ନାଗରିକ କ'ଣ କରିପାରିବେ?
0: ଯୋଉ ଭତ୍ତା ନିର୍ଦ୍ଧାରଣ ହେଲା ସେଥିରେ ସନ୍ତୁଷ୍ଟ ଜଣେ ନ ହୋଇପାରେ, ଯଦି ନ ହେଲେ ତେବେ ଏଠି ଗୋଟେ ଅପିଲେଟ୍ ଟ୍ରିବ୍ୟୁନାଲ ଅଛି, ଅପିଲୀୟ ନ୍ୟାୟାଧିକରଣ ବୋଲି ଓଡ଼ିଆରେ କୁହାଯାଏ, ସେଥିରେ ଜିଲ୍ଲା ମାଜିଷ୍ଟ୍ରେଟ୍ ରୁହନ୍ତି, ସେ ଆଦେଶ ବିରୁଦ୍ଧରେ ସେଠି ଅପିଲ କରିପାରିବେ। ସେଇ ଯୋଉ ଅପିଲ ହେବାର 60 ଦିନ ଭିତରେ ସେ ମାମଲା ଫଇସଲା ହେବ, ସେଇ ପିରିୟଡ୍ରେ ତାଙ୍କୁ ଯୋଉ ଭତ୍ତା ମିଳୁଥିବ ସେଟା ବନ୍ଦ ହେବନି, ସେ ଅପିଲ ପିରିୟଡ୍ରେ ସେ ଭତ୍ତା କିନ୍ତୁ ତାଙ୍କୁ ମିଳି ଚାଲିଥିବ। ତାପରେ ଏଇ ଯୋଉ ଭରଣ ପୋଷଣ ଭତ୍ତା ଯଦି ରାଜ୍ୟ ସରକାର କିଛି ସ୍ଥିର ନ କରିଥିବେ, ଏଠି ମାସିକ 10,000 ଟଙ୍କା ପର୍ଯ୍ୟନ୍ତ ମଧ୍ୟ ପ୍ରଦାନ କରାଯାଇପାରିବ। ସବୁ ବିଭିନ୍ନ ରାଜ୍ୟରେ ସେମାନେ ସବୁ ନିର୍ଦ୍ଧାରଣ କରିଥାନ୍ତି କେତିକି ଆମେ ଦେବା, କିନ୍ତୁ ଯଦି କୋଉଠି ନ ହେଇଥିବ ଠିକ କେତେ ଦିଆଯିବ ସ୍ଥିର ନ ହୋଇଥିବ 10,000 ପର୍ଯ୍ୟନ୍ତ ଦିଆଯାଇପାରିବ। ତାପରେ ଯଦି ଭତ୍ତା ଦେବା ପାଇଁ ନିର୍ଦ୍ଦେଶ ହୋଇଥିବ ସେଥିରେ ବିଳମ୍ବ ହେଲା, ତେବେ 5%-10% ପର୍ଯ୍ୟନ୍ତ ସୁଧ ଦେବାକୁ ପଡିବ। ଯେଉଁଦିନଠୁ ସେମାନେ ଦରଖାସ୍ତ କରିଥିବେ ସେହି ତାରିଖଠୁ ଯେବେ ପର୍ଯ୍ୟନ୍ତ ନ ଦେଇଛନ୍ତି ସୁଧ ମଧ୍ୟ ତାଙ୍କୁ ଦେବାକୁ ପଡିବ।
1: ଏହି ଆଇନରେ ପିତାମାତାଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଥିବା ସନ୍ତାନ ସନ୍ତତି ଓ ସମ୍ପର୍କୀୟ ମାନଙ୍କ ପାଇଁ ଦଣ୍ଡବିଧାନର କିଛି ବ୍ୟବସ୍ଥା ରହିଛି କି?
0: ଦଣ୍ଡବିଧାନ ଆଧାରରେ 2 ପ୍ରକାର ରହିଛି। ଗୋଟିଏ ରହୁଛି ଯେ ଏଇ ଯୋଉ ଭତ୍ତା ଦେବା ପାଇଁ ଯଦି ସେମାନେ ଦେଲେନି ବା ପ୍ରତ୍ୟାଖ୍ୟାନ କଲେ, କହିଲେ ଆମେ ଦେବାନି, ତେବେ ସେମାନଙ୍କୁ 1 ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ, ଏବଂ ଯଦି ସେମାନେ ନ ଦେଲା ପର୍ଯ୍ୟନ୍ତ ଜେଲ୍ରେ ରହିବେ, ଏଇଭଳିଆ ଅଛି ଯୋଉଟା ଭତ୍ତାଟା ନିର୍ଦ୍ଧାରଣ। ତା ଛଡ଼ା ଯୋଉମାନେ ପରିତ୍ୟାଗ କରି ତାଙ୍କୁ ଅତ୍ୟାଚାର କରୁଛନ୍ତି, ଶୋଷଣ କରୁଛନ୍ତି, ଦୁଃଖ କଷ୍ଟ ଦେଉଛନ୍ତି, ଘରୁ ପରିତ୍ୟାଗ କରିଦେଉଛନ୍ତି, ସେ କ୍ଷେତ୍ରରେ ସେମାନଙ୍କୁ 3 ମାସ ଜେଲ୍ ଦଣ୍ଡ ସହ 5,000 ଟଙ୍କା ଜୋରିମାନାର ବ୍ୟବସ୍ଥା ଅଛି, ବା ଉଭୟ ଦଣ୍ଡରେ ଦଣ୍ଡିତ କରିବାର ବ୍ୟବସ୍ଥା ମଧ୍ୟ ରଖାଯାଇଛି।
1: ଯେ ଆପଣ ଏଠି କହିଲେ ଯେ ବରିଷ୍ଠ ନାଗରିକଙ୍କ ଭରଣ ପୋଷଣ ବିଷୟରେ ସବିଶେଷ ବିବରଣୀ ଦେଲେ, କିନ୍ତୁ ସେମାନଙ୍କର କଲ୍ୟାଣ ପାଇଁ ଆଇନରେ କିଛି ବ୍ୟବସ୍ଥା ରହିଛି କି?
0: ସେମାନଙ୍କର ଭରଣ ପୋଷଣ ପାଇଁ କେବଳ କୁହାଗଲା, କିନ୍ତୁ କଲ୍ୟାଣ ପାଇଁ ଯୋଉ ବ୍ୟବସ୍ଥା ରହିଛି ଆଇନରେ ସେଠି ଅଛି ଯେ ବୃଦ୍ଧାଶ୍ରମ ଓ ଚିକିତ୍ସା ସହାୟତା ଯୋଗାଇ ଦେବେ। କେମିତି ନା ବିଭିନ୍ନ ଜାଗାରେ ଯୋଉ ବୃଦ୍ଧାଶ୍ରମ ଯୋଉଠିକି ଗମନାଗମନର ସୁବିଧା ଥିବ ସେଠି ବୃଦ୍ଧାଶ୍ରମ ଗୋଟାଏ ପ୍ରତିଷ୍ଠା କରାଯିବ। ଅତି କମ୍ରେ 150 ଲୋକ ରହିଲା ଭଳିଆ, ଭଲରେ ରହିଲା ଭଳିଆ ବୃଦ୍ଧ ଲୋକ।

0: ନିଶା ଲୋକ ସେମାନେ ରହିପାରୁଥିବେ। ତାପରେ ସେଠାରେ ତାଙ୍କର ସେବା ଯତ୍ନ ଏବଂ ତାଙ୍କର ଯେଉଁ ମନୋରଞ୍ଜନ ପାଇଁ ସବୁ ବ୍ୟବସ୍ଥା ରଖାଯିବ। ତା ଛଡ଼ା ଏହି ଆଇନରେ ରଖାଯାଇଛି ଯେ ଏଇ ଯେଉଁ ବରିଷ୍ଠ ଲୋକ ବା ବୟସ୍କ ଲୋକମାନଙ୍କର ଯେଉଁ ରୋଗ ସବୁ କିଛି ଅଛି ତା ଉପରେ ଗବେଷଣା କରାଯିବ ଏଇସବୁ ହସ୍ପିଟାଲ ମାନଙ୍କରେ, ଏବଂ ଯେଉଁଠି ଏମାନଙ୍କୁ ଚିକିତ୍ସା ପାଇଁ ନିଆଯିବ ସେଠାରେ ସବୁ ଯେଉଁ ଡାକ୍ତର ରହିବେ ତାଙ୍କର ଏଇ ବୟସ୍କ ରୋଗର ବିଶେଷଜ୍ଞ ହୋଇଥିବେ, ଯେମିତିକି ଏମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ, ସେୟା ଏଇ ଆଇନରେ
1: ବ୍ୟବସ୍ଥା ରହିଛି। ଏହି ଆଇନ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ କିଛି ଆଇନଗତ ବ୍ୟବସ୍ଥା ରହିଛି କି?
0: ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଯେତେ ସବୁ ଆମର ଆଇନ ହୋଇଥାଏ ତାକୁ ସଚେତନତା କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ବା ସରକାର ଏମିତି କରନ୍ତି, କିନ୍ତୁ ଏହି ଆଇନରେ 21 ଧାରାରେ ନିର୍ଦ୍ଦେଶ ଦିଆଯାଇଛି ଯେ ଜନସଚେତନତା ସୃଷ୍ଟି କରିବାକୁ ପଡ଼ିବ। କାରଣ ଏଇ ଯେଉଁ ମାନେ ଅବହେଳିତ ବୃଦ୍ଧା ବୃଦ୍ଧ ଲୋକମାନେ ଯେଉଁ ସବୁ ଦୁଃଖ କଷ୍ଟ ଭୋଗୁଛନ୍ତି ସେମାନେ ଜାଣିବା ପାଇଁ ଏ ଆଇନରେ ସେ ବ୍ୟବସ୍ଥା ରଖାଯାଇଛି। ତା ଛଡ଼ା ଯେଉଁ ପୋଲିସ ବିଚାର ବିଭାଗୀୟ ଅଧିକାରୀ ତାଙ୍କର ସମସ୍ୟା ଜାଣିପାରିବେ ବୁଝିପାରିବେ ସେଇଥିପାଇଁ ତାଙ୍କୁ ସବୁ ଟ୍ରେନିଂ ଦିଆଯିବ ପ୍ରଶିକ୍ଷଣ ଦିଆଯିବ ଆଉ ଏଇଟା ଦେବା ପାଇଁ ମଧ୍ୟ ଆଇନରେ ବ୍ୟବସ୍ଥା ରଖାଯାଇଛି। ତେଣୁ ଏଠାରେ ଆମେ ଏଇ ଯେଉଁ ଆଇନ ବିଷୟରେ ତ ଜାଣିଲେ, ବର୍ତ୍ତମାନ ଯେଉଁ ସମାଜରେ ଯେଉଁ ଦେଖାଯାଉଛି ସମସ୍ୟା ସବୁ ବିଶେଷତଃ ଏଇ ବରିଷ୍ଠ ନାଗରିକମାନଙ୍କୁ ନେଇକି, ସେଥିପାଇଁ ଯେଉଁମାନେ ଯେଉଁ ସନ୍ତାନ ସନ୍ତତି ମାନେ ଅଛନ୍ତି ସେମାନେ ବୁଝିବା କଥା ଯେ ଏ ଖାଲି ଆଇନ କରିକି ଆମେ ଜବରଦସ୍ତି ଜଣଙ୍କ ମନକୁ ପରିବର୍ତ୍ତନ କରିପାରିବା ନାହିଁ। ତେଣୁ ମନର ପରିବର୍ତ୍ତନ ତାଙ୍କ ଭିତରୁ ହେବା ଦରକାର, ଯେ ମାନେ ଯେଉଁମାନେ ଆମକୁ ଏତେ କଷ୍ଟ କରି ପାଠ ପଢ଼ି ମଣିଷ କରିଛନ୍ତି ସେମାନଙ୍କ ପ୍ରତି ଆମର ମଧ୍ୟ କିଛି କର୍ତ୍ତବ୍ୟ ରହିଛି, ସେମାନଙ୍କ ଆଉ କେତେଦିନ ବା ବଞ୍ଚିବେ। ତେଣୁ ଏଇଟାକୁ ଯଦି ମନ ଭିତରେ ରଖିବା ତେବେ ଆମର ଏଇ ଯେଉଁ ବରିଷ୍ଠ ନାଗରିକ ବା ବୃଦ୍ଧ ପିତାମାତା ଏମାନେ
1: ଅବହେଳାର
0: ଶିକାର ହେବେନି, ଏବଂ ଆଇନ ଥିଲେ ମଧ୍ୟ ଆଇନ ଏତେ କାର୍ଯ୍ୟକାରୀ ବି କରିବାକୁ ପଡ଼ିବନି, ଯଦି ଆମେ ନିଜେ ସୁଧୁରିଯିବା ତେବେ ଆଇନ ଆଉ କାହିଁକି କାମରେ ଲାଗିବ।
1: ଧନ୍ୟବାଦ। ବରିଷ୍ଠ ନାଗରିକଙ୍କ ଭରଣ ପୋଷଣ ପାଇଁ ଆଇନରେ କି ସୁବିଧା ଅଛି ସେ ବିଷୟରେ ତ ଜାଣିଲେ, ହେଲେ ଆମ ସମସ୍ତଙ୍କୁ ଆମର ପିତାମାତାଙ୍କ ପ୍ରତି ଯେଉଁ କର୍ତ୍ତବ୍ୟ ରହିଛି ସେ କର୍ତ୍ତବ୍ୟ ପ୍ରତି ଅବହେଳା କରିବା ଠିକ୍ ନୁହେଁ।
2: ଆମ ଆଇନ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ସତ୍ୟସ୍ମିତା ବେହେରା। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ, ଚଳଚ୍ଚିତ୍ର 'ଲଗାନ୍'।

ଶୁଣିଲେ ହିନ୍ଦୀ କଥାଚିତ୍ରର କେତେ ସମୟ ବର୍ତ୍ତମାନ 3:10 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପିପୁଲ୍ସ ପଦ୍ମନ ଆକାଶବାଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ କଟକ ଆରମ୍ଭ କରୁଛୁ ହିନ୍ଦୁ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। ପ୍ରଥମେ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର, ଚଳଚ୍ଚିତ୍ର ରୁଦାଲି।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଏଥର ଗୀତଟିକୁ ନିଜ ରଚନାରୁ ଗାଇଛନ୍ତି କଣ୍ଠଶିଳ୍ପୀ ପ୍ରଫୁଲ୍ଲ କର।

ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ହୁଗୁଳିସ୍ଥିତ ତାରକେଶ୍ୱରଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି 23ତମ କିସ୍ତି ଉନ୍କୋଚନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
5: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ

0: ମଧ୍ୟ ଖୁବ୍ ସୁସ୍ଥ ଏବଂ ଆରାମ ଅନୁଭବ କରନ୍ତି। କାରଣ ଆମେ ଅନୁଭବ କରୁ ଆମ ଶରୀରଟି କିପରି, ତେଣୁ ଯେତେବେଳେ ଆମେ ତାହା ଅନୁଭବ କରୁ ତାହା ଅନ୍ତଃକରଣରେ ଅନୁଭୂତ ହୁଏ ଏବଂ ଆମେ ତାକୁ ବ୍ୟକ୍ତରେ ବହିର୍ପ୍ରକାଶ କରୁ। ୟୁଥ୍ର ଅର୍ଥ ହେଉଛି ୱାଇ ଓ ୟୁ ଏବଂ ଟିଏଚ୍ ଦୁଇଟି ଯାକ ମିଶେ। ୟୁ ମାନେ ଆପଣ, ଟିଏଚ୍ର ଆବ୍ରିଭିଏସନ୍ ହେଉଛି ଟ୍ରୁଥ, ସତ୍ୟ। ତ ମୁଁ କୁହେ ୟୁଥ୍ ଇଜ୍ ଅଲୱେଜ୍ ଟ୍ରୁଥଫୁଲ।
1: ଆଜ୍ଞା ସାର୍, ତାହେଲେ ନାମରେ ଭିନ୍ନତା କ'ଣ ପାଇଁ ରହିଛି?
0: ଜାଗା ଗୋଟିଏ ଲକ୍ଷ୍ୟସ୍ଥଳ ଗୋଟିଏ, ତେଣୁ ଆମର ବିଭିନ୍ନ ଏଗୁଡ଼ିକ ରାସ୍ତା ଥାଏ। କିଏ ଯୋଗ ମାଧ୍ୟମରେ ଯାଆନ୍ତି, କିଏ ପ୍ରାଣାୟାମ ମାଧ୍ୟମରେ, କିଏ ଆପଣଙ୍କର ମେଡିଟେସନ ମାଧ୍ୟମରେ ଯାଆନ୍ତି, ତେଣୁ ଏଗୁଡ଼ିକ ସବୁ ମାଧ୍ୟମ, କିନ୍ତୁ ଲକ୍ଷ୍ୟସ୍ଥଳଟି ହେଉଛି ଗୋଟିଏ।
1: ଆଜ୍ଞା ସାର୍, ଲକ୍ଷ୍ୟ ହେଉଛି ଗୋଟିଏ କି ସୁସ୍ଥ ଶରୀର, ନିରୋଗ ଶରୀର, କିନ୍ତୁ ଭିନ୍ନତା ରହିଛି ନାମ ଗୁଡ଼ିକରେ, କିଏ ଯୋଗ ବ୍ୟାୟାମ କିଏ ପ୍ରାଣାୟାମ କରୁଛି। ସେତେବେଳେ ବର୍ତ୍ତମାନ ଯୁଗରେ ଯୁବପିଢ଼ି ମୁଖ୍ୟତଃ ଯେଉଁମାନେ ଖେଳକୁଦ କସରତରେ ଭାଗ ନେବା କଥା, ସେମାନେ ଏବେ ମୋବାଇଲ କମ୍ପ୍ୟୁଟରରେ ଘଣ୍ଟା ଘଣ୍ଟା ବ୍ୟତୀତ କରୁଛନ୍ତି। ତେବେ ଏହି ଯୁବପିଢ଼ି ପାଇଁ ହେଉ କିମ୍ବା ସମଗ୍ର ମାନବ ସମାଜ ପାଇଁ ହେଉ, ଯୋଗର ଉପାଦେୟତା କେତେ ରହିଛି, ଯୋଗର ଗୁରୁତ୍ୱ କ'ଣ ରହିଛି?
0: ଦେଖନ୍ତୁ, ଆମର ପ୍ରତ୍ୟେକ ଯୁଗରେ ଆମେ ସମୟ ସହିତ ଚାଲୁ। ବର୍ତ୍ତମାନର ଯେଉଁ ଯୁଗ ଚାଲୁଛି ସେଗୁଡ଼ିକ ହେଉଛି କମ୍ପ୍ୟୁଟର ଯୁଗ, ତେଣୁ ତାଙ୍କ ପ୍ରତ୍ୟେକ କାର୍ଯ୍ୟ କମ୍ପ୍ୟୁଟର ମାଧ୍ୟମରେ ହିଁ କରିବାକୁ ପଡୁଛି। ତେଣୁ ବର୍ତ୍ତମାନ ୱାର୍କ ଫ୍ରମ୍ ହୋମ୍ ହୋଇଯାଇଛି, ଆପଣ କରୋନା ଟାଇମ୍ରେ ଏହାର ପ୍ରଚୁର ମାତ୍ରାରେ ଏହା ଦେଖାଯାଇଥାଏ। ପିଲାମାନେ ମଧ୍ୟ ବର୍ତ୍ତମାନ ସ୍କୁଲରୁ ସେମାନେ ଦୁଇ ବର୍ଷ ଗୋଟେ ବର୍ଷ ସେମାନେ ଘରେ ବସିକି ପାଠ ପଢ଼ିଲେ, ମୋବାଇଲରେ ପାଠ ପଢ଼ିଲେ, ତେଣୁ ଏହାର ବିଶେଷତା ଏବଂ ପ୍ରଚାରଟା ମଧ୍ୟ ଅଧିକ ହୋଇଯାଇଛି। ତେଣୁ ତାର ସବଷ୍ଟିଚ୍ୟୁଟ୍ ହେଉଛି ଆପଣଙ୍କର ପ୍ରାଣାୟାମ, କାହିଁକିନା ଏହା ଉପରେ କ'ଣ ଆଖି ଉପରେ ଅତ୍ୟଧିକ ଚାପ ପଡ଼େ। ଆମର କେତୋଟି ବ୍ୟାୟାମ ଅଛି, ଆଖିର ବ୍ୟାୟାମ, ଆପଣଙ୍କର ଉପର ତଳ କରିବେ ଆଖିର ଡୋଳାଟିକୁ, ତାପରେ ଡାହାଣ ବାଁକୁ ନେବେ, ତାପରେ ତାକୁ ରେକ୍ଟାଙ୍ଗୁଲାର କ୍ଲକ୍ ୱାଇଜ୍ ଏବଂ ଆଣ୍ଟି କ୍ଲକ୍ ୱାଇଜ୍ ତାକୁ 10 ଥର ଲେଖା କରିବେ, ଏବଂ ପାଟିରେ ପାଣି ନେଇକି ଆଖିଗୁଡ଼ିକ ବଡ଼ ବଡ଼ କରିକି ପାଣି ଟିକେ ଛାଟିବେ। ଏହା କରିବା ଦ୍ୱାରା ଆଖି ଭିତରେ ଯେଉଁ ମଇଳା ଅଂଶ ଗୁଡ଼ିକ ଥାଏ ସେଗୁଡ଼ିକୁ ବାହାରୁ ବାହାରି ଆସେ। ଟିକେ ଗୋଲାପ ଜଳ ପକାଇବେ, କିମ୍ବା କମ୍ପ୍ୟୁଟର ପାଖରେ ଆପଣ ଗୋଟେ ଗଛ ରଖିବେ ଯେଉଁଟା ଗ୍ରୀନ ଟ୍ରି କୁହାଯାଏ, ଆପଣ ସେହି ଗଛ ରଖିପାରିବେ। ତାଦ୍ୱାରା କ'ଣ ହୁଏ, ଆଖିର ଯେଉଁ ଆଦ୍ରତା ଥାଏ ତାହା କମି ନଥାଏ ଏବଂ ଆଖି ଉପରେ ଷ୍ଟ୍ରେସ୍ ପଡ଼ିନଥାଏ। ଏହା କରିବା ଦ୍ୱାରା କ'ଣ ହୁଏ, ଆମର ଆଖି ସହିତ ବ୍ରେନ୍ର ମଧ୍ୟ ଯୋଗାଯୋଗ ଅଛି, ତେଣୁ ଯେତେବେଳେ ଆଖି ଉପରେ ଅତ୍ୟଧିକ ଚାପ ପଡ଼େ ବ୍ରେନ୍ରେ ମଧ୍ୟ ସେହିପରି ଚାପ ପଡ଼େ। ତେଣୁ ଆପଣ ଘଣ୍ଟାଏ କି 2 ଘଣ୍ଟା କାମ କଲା ପରେ ଆଖି ଟିକେ ବିଶ୍ରାମ ଦେବେ, ତାଦ୍ୱାରା କ'ଣ ହେବେ, ଆମର ନର୍ଭ ଗୁଡ଼ିକ ଟିକେ ଶାନ୍ତ ହୋଇଯାଏ, ପୁଣି ପୁନର୍ବାର ପୁଣି କାମରେ ବସିବେ। ଏଥିରେ କ'ଣ, ଆପଣଙ୍କର ଯେଉଁ 8 ଘଣ୍ଟା 7 ଘଣ୍ଟା ଯେଉଁ ବସୁଛନ୍ତି କାମରେ ତାର ଏକାଗ୍ରତା ରୁହେ ଏବଂ ଆପଣ ଶରୀର ଉପରେ କୌଣସି ପ୍ରଭାବ ପଡ଼ିନଥାଏ।
1: ଆଜ୍ଞା ସାର୍, ବହୁତ ସୁନ୍ଦର କଥା କହିଲେ ଆପଣ, ଆଖିର କେମିତି ଯତ୍ନ ନେବା ସେ କଥା ତ କହିଲେ, କିନ୍ତୁ ଯେତେବେଳେ ଆମେ ଦେଖୁଛେ ଆଜି ଯୁବପିଢ଼ି ଆଇଟି ସେକ୍ଟରରେ ବେଶୀ ବ୍ୟସ୍ତ, ସଫ୍ଟୱେୟାର ଇଞ୍ଜିନିୟର ମାନେ ହୁଅନ୍ତୁ ବା ସଫ୍ଟୱେୟାର ଡେଭଲପର ମାନେ ହୁଅନ୍ତୁ, ସେମାନେ ଟେବୁଲ ଆଉ ଚେୟାରରେ ବସିକିରି ଘଣ୍ଟା ଘଣ୍ଟା କାମ କରୁଛନ୍ତି ଲ୍ୟାପଟପ୍ ଆଗରେ, କମ୍ପ୍ୟୁଟର ଆଗରେ, ତ ସେମାନଙ୍କ ବସିବା ଶୈଳୀକୁ ନେଇକି ବି କାହାର ଅଣ୍ଟା ବ୍ୟଥା ବାହାରିଲାଣି, ପିଠି ବ୍ୟଥା ବାହାରିଲାଣି, କାହାର ବେକରେ ବି ଅସୁବିଧା ଦେଖାଦେଉଛି। ଏହିସବୁ ଅସୁବିଧା ବା ସମସ୍ୟା ଗୁଡ଼ିକର ସମାଧାନ କେମିତି କରାଯାଇପାରିବ ଯୋଗ ପ୍ରାଣାୟାମ ଦ୍ୱାରା?
0: ଆପଣଙ୍କର 2 ଘଣ୍ଟା କି 3 ଘଣ୍ଟା ବସିବାର ଅଛି ବା 8 ଘଣ୍ଟା ବସିବାର ଅଛି ଗୋଟେ ଜାଗାରେ, ସେତେବେଳେ ଆପଣଙ୍କର କିଏ ବ୍ରେକ୍ ନେବେ, ଆପଣ ବ୍ରେକ୍ କଲା ଭିତରେ ଆପଣ ଯେତେବେଳେ ସିଟ୍ରେ ବସିଥିବେ ସଦାବେଳେ ମେରୁଦଣ୍ଡ ସିଧା କରି ବସିବେ, ସେଟା ପ୍ରଥମ କରିବେ। ତାପରେ ଗ୍ରୀବା ସଞ୍ଚାଳନ, ଆମର ଯେଉଁ ଗଳାଟି ଅଛି ତାକୁ ଉପରକୁ ଉଠେଇବେ, ତଳକୁ ଟିକେ କରିବେ, ଯାହାଦ୍ୱାରା କି ଆମର ଯେଉଁ ମାଇଗ୍ରେନ୍ ପ୍ରୋବ୍ଲେମ୍ ହୁଏ ବା ସୋଲ୍ଡର ଫ୍ରୋଜେନ୍ ବା ଆପଣଙ୍କର ସ୍ପଣ୍ଡିଲାଇଟିସ୍, ଏହି ତିନିଟା ଆମକୁ ରକ୍ଷା ମିଳେ। ଏବଂ ଏଇଟା କରିବା ଦ୍ୱାରା ଆପଣଙ୍କର କାର୍ଯ୍ୟ ପ୍ରତି ଆପଣଙ୍କର କନ୍ସେଣ୍ଟ୍ରେସନ ବଢ଼ିଥାଏ ବା ଏକାଗ୍ରତାଟା ବଢ଼ିଥାଏ। ଯେତେବେଳେ ଆପଣ ସମୟ ପାଇଲେ ଆପଣଙ୍କ ଆଙ୍ଗୁଠି ଗୁଡ଼ିକୁ ଚଳାଉଥିବେ, କାହିଁକିନା ସଦାବେଳେ ଆପଣ ଲ୍ୟାପଟପ୍ ବା କମ୍ପ୍ୟୁଟରରେ କାମ କରୁଥାନ୍ତି, ସେହି ସମୟରେ ଆପଣଙ୍କର ଯେତେବେଳେ ଚାଲିକି ଯିବେ ଟିକେ ଅଣ୍ଟାଟାକୁ ବୁଲାଉଥିବେ, ଦେଖିବେ କିପରି ଅଣ୍ଟାଟା ଠିକ୍ ଅଛି ନାହିଁ। ଆଉ ଯେଉଁ ସିଟ୍ରେ ବସୁଛନ୍ତି ଆପଣ ତା ଗଦି ନ କରିକି ଆପଣ କାଠର ଗୋଟେ ଛୋଟ ଫ୍ରେମ୍ କରିକି ଆପଣ ବସନ୍ତୁ। କାଠରେ ବସିଲେ କ'ଣ ହୁଏ, ଆପଣଙ୍କର ଆମର ଚାପ ପଡ଼ିନଥାଏ ଅଣ୍ଟାର ସେ ଯେଉଁ ମେରୁଦଣ୍ଡ ଉପରେ। L3 L4 ଆମର ଯେଉଁ ବହୁତ ସମୟ ଜାଗାରେ ଦେଖା ହେଇଛି ଯେ L3 L4ଟା ଆପଣ ଆପଣଙ୍କ ଚାପି ହେଇଯାଏ,
1: ଗ୍ୟାପ ବି ବେଳେବେଳେ ଦେଖା
0: ଆଜ୍ଞା ଆଜ୍ଞା, ତ ସେଇଟାରୁ ମଧ୍ୟ ଆପଣ ମୁକ୍ତି ପାଇପାରିବେ।
1: ଆଜ୍ଞା ସାର୍, ବହୁତ ସୁନ୍ଦର କଥା କହିଲେ। ଆଜିକାଲି ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ କହିଲେ ଫାଷ୍ଟଫୁଡ୍ ବୁଝଉଛି, ତ ଫାଷ୍ଟଫୁଡ୍ ଖାଇବା ଖାଉଛନ୍ତି, ଆଉ ତାପରେ ଘଣ୍ଟା ଘଣ୍ଟା ବସିକି କାମ କରିବା ଫଳରେ ପ୍ରଥମ ଦେଖାଯାଏ ପେଟଟି ବଢ଼ିଯାଉଛି। କୁହନ୍ତି ଯୁବପିଢ଼ି ସୁସ୍ଥ ଆଉ ସୁନ୍ଦର ହୋଇଥାନ୍ତି, ସେଇ ସୁନ୍ଦରତାଟା ବି କମିଯାଉଛି। ଶରୀରଟିକୁ ସନ୍ତୁଳିତ କରି ରଖିବା ପାଇଁ କେଉଁ ସବୁ ଯୋଗ କରିବାକୁ ପଡିବ ଆଉ କେଉଁ ସମୟରେ କରିବାକୁ ପଡିବ?
0: ଯୋଉ ଫାଷ୍ଟଫୁଡ୍ ଅଛି, ଫାଷ୍ଟଫୁଡ୍ ଗୁଡିକ

0: ଦୁଇଟି ପ୍ରାଣାୟାମ ଆପଣଙ୍କର ମୁଣ୍ଡବିନ୍ଧା ଯଦି ହେଉଥାଏ ଇମିଡିଏଟ୍ କମିଯାଏ, ଆଉ ଯଦି ଆପଣଙ୍କର ଆହୁରି ଜଲ୍ଦି ଆପଣଙ୍କୁ ଦରକାର ହୁଏ ଆମର ହାତ ପାପୁଲିରେ ଆପଣଙ୍କର ଆଙ୍ଗୁଳିର ଅଗ୍ରଭାଗରେ ଆପଣଙ୍କ ଯଦି ଟିକେ ଆପଣ ନର୍ଭସ୍ ଗୁଡ଼ିକୁ ଯେଉଁଟା ଉପରି ଭାଗକୁ ଆପଣ ଯଦି ଟିକେ ଚାପ ପକାନ୍ତି ତାହେଲେ ମଧ୍ୟ ଆପଣଙ୍କୁ ଉପଚାର ମିଳେ।
1: ଆଜ୍ଞା ସାର୍, ବହୁତ ସୁନ୍ଦର କଥା କହିଲେ। ସାର୍, କୋଉ ପୁରାତନ ଯୁଗରୁ ରହି ଆସିଛି କି ଯୋଗ ପ୍ରାଣାୟାମ ହେଉଛି ଗୋଟିଏ ଗୋଟିଏ ଦିନଚର୍ଯ୍ୟା? ଗୋଟିଏ ଯୁଗ ଥିଲା ଶାରୀରିକ ପରିଶ୍ରମ ହେଉଥିଲା, ହଳ କରୁଥିଲେ ସ୍ତ୍ରୀ ଲୋକମାନେ, ସେମିତି ଘର କାମ କରୁଥିଲେ, ଢିଙ୍କିରେ ଚାଉଳ କୁଟୁଥିଲେ, ଶିଳରେ ମସଲା ବାଟୁଥିଲେ, କିନ୍ତୁ ଏବେ ସେସବୁ କାମ ଗୁଡ଼ିକ ଆଉ କରିବାକୁ ପଡୁନି। ତ ଯୁବପିଢ଼ିଙ୍କୁ ଆମକୁ ଆଗ ଦରକାର ଯନ୍ତ୍ରପାତି, ମସଲା ବାଟିବାର ଅଛି ଗ୍ରାଇଣ୍ଡର ଦରକାର, କିନ୍ତୁ ଆଗରୁ ସେଇଟା ଏତେ କରିବା ପାଇଁ କି ପଡୁନଥିଲା। ସେଇ ଜିନିଷଟାର ସମାଧାନ କେମିତି କରାଯାଏ?
0: ଯେହେତୁ ଯୁଗ ଯେତେବେଳେ ଆପଣଙ୍କର ବଦଳି ଥାଏ ସେଇ ହିସାବରେ ଆମର କାର୍ଯ୍ୟପନ୍ଥା ଏବଂ କାର୍ଯ୍ୟପ୍ରଣାଳୀ ଦୁଇଟିକ ଆମେ ପରିବର୍ତ୍ତନ କରିଥାଉ। ତ ଆମେ ମଧ୍ୟ ସେ ଯୋଗ ମଧ୍ୟରେ ଯେମିତି ଆପଣଙ୍କର ଶିଳ୍ପ ଅଛି, ଆପଣଙ୍କର ନୌକା ଚାଳନା କରନ୍ତୁ, ନୌକା ଚାଳନା ଖୁବ୍ ସହଜ, ଆପଣ ବସିକି ହାତଟାକୁ ତଳୁ ଉଠିକି ଉପରକୁ ରଖିବେ, ଆପଣ ସିଧା ଭାବରେ ବସିଲେ। ଆପଣଙ୍କର ଯଦି ଢିଙ୍କି ଗୋଟା ନ ଅଛି ତାହେଲେ ପାଦ ସଞ୍ଚାଳନ କରନ୍ତୁ, ଉଷ୍ଠ ପାଦାସନ କରନ୍ତୁ। ଆପଣଙ୍କ ଆସନ ଖାଲି ସୂର୍ଯ୍ୟ ନମସ୍କାର ଆପଣ କରନ୍ତୁ, ସୂର୍ଯ୍ୟ ନମସ୍କାରରେ ସବୁଗୁଡ଼ିକ ଆସିଯିବ। ଆପଣଙ୍କର ଯୋଉ ହାତର ଯୋଉ ଆମର ଏକ୍ସରସାଇଜ ଥିଲା, ଆମର ଯୋଉ ଆଗେ ଯୋଉ ଆମେ ଦହି ବାହାର କରୁଥିଲେ, ଆପଣ ମାର୍କ କରୁଥିବେ, ସେଟା ବର୍ତ୍ତମାନ ଆମର ସ୍ପଣ୍ଡିଲାଇଟିସ କାହାର ହେଉନଥିଲା ମା ମାନଙ୍କର, କିନ୍ତୁ ବର୍ତ୍ତମାନ ବାହାରି ଯାଇଛି, କାରଣ ହାତର ପରିଶ୍ରମ ଆଉ ହେଇପାରୁନି। ଘର ଓଳେଇବା ପାଇଁ ଆପଣଙ୍କ ଯେତେବେଳେ ଆମେ ବେଣ୍ଟ ହଉଥିଲୁ ବା ଆମେ ଯେତେବେଳେ ତଳକୁ ଝୁଙ୍କିକି ଝାଡୁରେ ସଫା କରୁଥିଲୁ ସେତେବେଳେ ଆମର ଅଣ୍ଟା ଉପରେ ଚାପ ପଡୁଥିଲା। ଆପଣ ବର୍ତ୍ତମାନ ସୂର୍ଯ୍ୟ ନମସ୍କାର କରିବେ, ପାଦହସ୍ତ ଆସନ, ସୂର୍ଯ୍ୟ ନମସ୍କାର ଏପରି ଏକ 12 ଆସନ, ତା ଦେହରେ ଆପଣ ସମସ୍ତ କିଛି ପାଇପାରିବେ। ଆପଣଙ୍କ ଦୈନନ୍ଦିନ ଯଦି 12 ସୂର୍ଯ୍ୟ ନମସ୍କାର କରନ୍ତି ତାହେଲେ ମଧ୍ୟ ଆପଣ ସେଥିରୁ ସବୁ ସମସ୍ୟାରୁ ଆପଣ ସମାଧାନ ମିଳିଯିବ, ଆପଣଙ୍କୁ ବହୁତ ଆରାମ ମିଳିବ।
1: ଯୁବପିଢ଼ିଙ୍କ ଭିତରେ ଆଉ ଗୋଟେ ବଡ଼ ସମସ୍ୟା ଏବେ ଦେଖାଯାଇଛି, କାମର ଚାପ ହେଉ କି ପରୀକ୍ଷାର ଚାପ ହେଉ କି କ୍ୟାରିୟରର ଚ୍ୟାଲେଞ୍ଜ ଆସୁ, ସେମାନେ ଡିପ୍ରେସନକୁ ପଳାଉଛନ୍ତି। କୋଉ ସବୁ ଯୋଗ ପ୍ରାଣାୟାମ ନିତିଦିନ ଅତିକମ୍ରେ କେତେ ସମୟ ଲେଖା କଲେ ସେମାନେ ନିଜ ଶରୀରକୁ ସନ୍ତୁଳିତ କରିବା ସହିତ ମାନସିକ ଚାପରୁ ବି ଦୂରେଇ ପାରିବେ?
0: ଆଜ୍ଞା, ଅବିକା ଯେମିତି ମୁଁ କହିଲି ସମୟଟା ତାଙ୍କ ଉପରେ ଛାଡ଼ନ୍ତୁ, ଯେ ସବୁଦିନ ଆଟଲିଷ୍ଟ କିଛି ସମୟ କରନ୍ତୁ। ଯେମିତି ଆମର କୁହାଯାଉଛି ଆଜି ଧରନ୍ତୁ ସେ ଜଣେ ଯଦି 5 କରନ୍ତି ତାଙ୍କୁ ଯଦି ଆନନ୍ଦ ଲାଗେ କାଲି ସେ ଅଟୋମେଟିକ ସେ 10 କରିବେ। ଯେତେବେଳେ ତାକୁ ଭଲ ଲାଗୁଥିବ ଯେ ହଁ ମୁଁ ତ ଆଜି ଅଧିକ କାମ କରିପାରିଲି ଯୋଗ କରିବା ଦ୍ୱାରା ବା ପ୍ରାଣାୟାମ କରିବା ଦ୍ୱାରା ବା ମେଡିଟେସନ କରିବା ଦ୍ୱାରା, ଆପଣଙ୍କୁ ଯାହାଟା ଭଲ ଲାଗୁଛି ସେଇଟାକୁ ଆପଣାନ୍ତୁ ପ୍ରଥମ କଥା।
1: ଦିନ ତମାମ କାମ କରିକି ଆସିଲା ପରେ ଯୁବକଟିଏ ବା ଯୁବତୀଟିଏ ନିଜ ମାନସିକ ଚାପ ଭିତରେ ରହିକି ଚିଡ଼ଚିଡ଼ ହୁଏ, ରାଗିଯାଏ, ତ ସେଇ ମନଟିକୁ ପ୍ରଫୁଲ୍ଲ ରଖିବା ପାଇଁ ଆଉ ସକାରାତ୍ମକ ଚିନ୍ତାଧାରା ଆଣିବା ପାଇଁ କେଉଁ ସବୁ ପ୍ରାଣାୟାମ ବା ଯୋଗ କରିବା ଉଚିତ?
0: ଯେତେବେଳେ ସେ କାମକୁ ଯାଉଛନ୍ତି ସେତେବେଳେ ମୁଁ ଯୋଉ ପ୍ରାଣାୟାମ ଗୁଡା କହୁଥିଲି ଯେମିତି ଉଲ୍ଲୋମ ବିଲୋମ, ଆପଣଙ୍କର କପାଲଭାତି, ଭସ୍ତିକା, ଏଗୁଡ଼ିକ ଆଉ ଗୋଟେ ଭ୍ରାମରୀ। ଭ୍ରାମରୀଟା କରିବା ଦ୍ୱାରା କ'ଣ ହୁଏ, ଆପଣ ସମ୍ପୂର୍ଣ୍ଣ ଭାବେ ଆଲର୍ଟ ଥାନ୍ତି। ଏହି 4 ପ୍ରାଣାୟାମ ଆପଣ କରିକି ଆପଣ କାମକୁ ଯାଆନ୍ତୁ, କାମରୁ ଫେରିଲା ପରେ ମଧ୍ୟ ଏହାକୁ ଧୀରେ ଧୀରେ ଆପଣ ନିଜର ସ୍ଥିତିକୁ ଆସିବା ପାଇଁ, ନର୍ମାଲ ହେବା ପାଇଁ, ସାଧାରଣ ହେବା ପାଇଁ ଆପଣ ଉଲ୍ଲୋମ ବିଲୋମ କରିପାରିବେ ବା କପାଲଭାତି କରିପାରିବେ। ଉଲ୍ଲୋମ ବିଲୋମ କରିବାଟା ହିଁ ବେଷ୍ଟ, ଉକ୍ତ ରକ୍ତଚାପ ହୁଏ ନାହିଁ, ଏଥିରୁ ବହୁ ପରିମାଣରେ ମୁକ୍ତି ମିଳେ।
1: ସାର୍, ଏବେ ଦେଖାଯାଇଛି ବହୁତ କମ୍ ବୟସରୁ ଖାଦ୍ୟପେୟକୁ ନେଇକି ହେଉ କିମ୍ବା ମାନସିକ ଚାପକୁ ନେଇକି ହେଉ ଉଚ୍ଚ ରକ୍ତଚାପ ବାହାରି ଯାଉଛି।
0: ଆଜ୍ଞା ଆଜ୍ଞା,
1: କେଉଁ ସବୁ ଯୋଗ ଯଦି ସେମାନେ ଅଭ୍ୟାସ କରିବେ ତେବେ କେବେ ଉଚ୍ଚ ରକ୍ତଚାପ ହେବ ନାହିଁ?
0: ସେମାନେ ଯଦି ଛୋଟବେଳୁ ଧରନ୍ତୁ ରୋଗ ହେଲା ପରେ ଯୋଗ କରିବା, ଆଉ ପ୍ରଥମରୁ ଯୋଗ ଅଭ୍ୟାସ କରିବା। ଆଜିକାଲିକା ଯେଉଁମାନେ ବାପା ମା ମାନେ ଅଛନ୍ତି, ପ୍ୟାରେଣ୍ଟସ ଅଛନ୍ତି ବା ଯୁବପିଢ଼ି ଯେଉଁମାନେ ବି କାଲିକା ସମୟରେ ବାପା ମା ହେବେ, ତାଙ୍କୁ ମୁଁ କହିବି ଯେ ସେମାନେ ଛୋଟବେଳୁ ଅଭ୍ୟାସ କରନ୍ତୁ। ତାଙ୍କୁ ସକାଳୁ ଉଠେଇକି ତାଙ୍କୁ ସ୍ନାନ କରେଇକି ଆପଣଙ୍କର ବାହାରୁ ଟିକେ ଫ୍ରେଶ ଏୟାରରେ ବୁଲେଇ ଆଣନ୍ତୁ। ଏହା କରିବା ଦ୍ୱାରା ସକାଳେ 100% ଏନର୍ଜି ଥାଏ। ଗୋଟେ ମଣିଷ ଯଦି ବା ଗୋଟେ ଶିଶୁ ଯଦି ତାକୁ ଗ୍ରହଣ କରେ ତାହେଲେ ଦିନସାରା ତାର କୌଣସି ମାନସିକ ଚାପ ହୋଇନଥାଏ।
1: ଆଜ୍ଞା ସାର୍, ବହୁତ ସୁନ୍ଦର କଥାଟେ କହିଲେ, ଯେମିତିକି ଆମେ ଛୋଟବେଳୁ ଜାଣିଛେ ସକାଳ ବୁଲା ଦେହ ପାଇଁ ହିତ, ସେଇ ସକାଳ ବୁଲା କଥା ଆପଣ କହିଲେ, କିନ୍ତୁ ସକାଳୁ ହଉ କିମ୍ବା ସନ୍ଧ୍ୟାରେ ହଉ ତାହେଲେ ଯୋଗ କରିବାର ସେମିତି କିଛି ସମୟ ଅଛି ନା? ଆମେ
0: ଯୋଗ ଆପଣ ସକାଳୁ କରିପାରିବେ, ଯେତେବେଳେ ଆପଣଙ୍କ ସମୟ ମିଳେ ସେତେବେଳେ କରିପାରିବେ, କିନ୍ତୁ ସକାଳେ ଯୋଗ କରିବାଟା ଦ୍ୱାରା କାହିଁକିନା ଆମର 100% ଏନର୍ଜି ଥାଏ, ତେଣୁ 100% ଏନର୍ଜି ଆମେ ପାଇଥାଉ। ଗୋଟେ ଜିନିଷ ଆପଣ ଧ୍ୟାନ ରଖିବେ, ଯଦି ଆପଣ ଯୋଗ କରୁଛନ୍ତି ଧରନ୍ତୁ ଆପଣଙ୍କର ହେଭି ଫୁଡ୍ ଖାଇଛନ୍ତି ମିନିମମ 6 ଘଣ୍ଟା ତା ପୂର୍ବରୁ ଆପଣ କରିବେ,
1: ଆପଣଙ୍କୁ ପଚାରିବି କି ଗୋଟିଏ ଗୋଟିଏ ରୋଗର ନାଁ କହିବି, ତାହେଲେ ତା ପାଇଁ କୋଉ ଗୋଟିଏ ଯୋଗ ଖୁବ୍ ଲାଭପ୍ରଦ ହବ ତାର ନାମଟି ଆମ ଶ୍ରୋତା ବନ୍ଧୁମାନଙ୍କୁ ଟିକେ କହିବେ। ତ ଥାଇରଏଡ୍ ସମସ୍ୟା ପାଇଁ କୋଉ ଯୋଗଟି ସବୁଠୁ ଉତ୍କୃଷ୍ଟ?
0: ପଶ୍ଚିମ ଉତ୍ତାସନ।

0: ସାର୍ ସେଇଟା କେମିତି କରାଯାଏ?
1: ଆପଣ ସିଧା ବସିବେ, ଆପଣ ସିଧା ବସିକି ହାତଟି ଆପଣ ଲଗେଇବେ ପାଦରେ, ଆଙ୍ଗୁଠିରେ। ଆଉ ଗୋଟେ ଅଛି ଆପଣଙ୍କର ବକ୍ରାସନ, ପଛରେକୁ ଆପଣଙ୍କର ଆଣ୍ଠୁ ମାଡିକି ଆପଣ ବସିଲେ ହାତ ଦୁଇଟି ଗୋଇଠିରେ ଲଗେଇବେ। ବସ୍
0: ଉଚ୍ଚ ରକ୍ତଚାପ ପାଇଁ,
1: ଉକ୍ତ ରକ୍ତଚାପ ପାଇଁ ମୁଁ କହିବି ପ୍ରାଣାୟାମଟା ବହୁତ ନିହାତି ଆବଶ୍ୟକ। ପ୍ରାଣାୟାମ କରନ୍ତୁ ଯୋଉଥିରେ ଅନୁଲୋମ ବିଲୋମ ହେଉଛି ସବୁଠୁ ସହଜ, ଖାଇସାରିଲା ପରେ ମଧ୍ୟ କରିବେ, ଦିନ ସାରା କରିବେ। ଆଉ ଯୋଗରେ ଯଦି ଆପଣ କହିବେ ଉକ୍ତ ରକ୍ତଚାପ ହେଉଛି, ତାହେଲେ ଆପଣଙ୍କର ତାଡ଼ାସନ କରନ୍ତୁ, ନହେଲେ ଆପଣଙ୍କର ମୟୂରାସନ। ମୟୂରାସନ ଯଦି ସମସ୍ତଙ୍କ ଦ୍ୱାରା ସମ୍ଭବ ନ ହୋଇପାରେ, ତାହେଲେ ଆପଣଙ୍କର ମେଡିଟେସନ ମଧ୍ୟ କରନ୍ତୁ।
0: ଆଣ୍ଠୁଗଣ୍ଠି ସମସ୍ୟା ଯୋଉଟାକି ଆମେ ରିମାଟିଜିମ ବୋଲି ବି କହୁଛେ, ସାଇଟିକା ସମସ୍ୟା ହେଉଛି, ତା ପାଇଁ କେଉଁ ସମସ୍ୟା?
1: ଆପଣଙ୍କର ଯଦି ଆପଣଙ୍କର ଅଣ୍ଟା ପ୍ରୋବ୍ଲେମ ହେଉଛି, ତାହେଲେ ଆପଣଙ୍କର ବସିବା ପୋଶ୍ଚରଟିକୁ ଆପଣ ବିଶେଷ ଭାବରେ ଧ୍ୟାନ ଦେବେ, ସଳଖ ହୋଇ ବସିବେ। ଏବଂ ଆପଣ ଯେତେବେଳେ ବି ଆପଣ କୌଣସି କାର୍ଯ୍ୟ କରିସାରିବେ, ସେତେବେଳେ ଆପଣଙ୍କ ପାଦ ଚକ୍ରାସନ, ଆପଣ ସିଧା ଶୋଇପଡ଼ିବେ, ପାଦଟିକୁ ଗୋଟିଏ ପାଦକୁ ଉଠେଇକି ଚକ୍ର ବୁଲେଇ କ୍ଲକ୍ ୱାଇଜ୍ ଆଣ୍ଟି କ୍ଲକ୍ ୱାଇଜ୍ ବୁଲାଇବେ ଏବଂ ସାଇକ୍ଲିଂ କରିବେ। ଆପଣ ଶୋଇପଡ଼ିବେ, ଶୋଇପଡ଼ି ସାଇକେଲ ପରେ ଆପଣଙ୍କ ଦୁଇଟି ପାଦକୁ ସଞ୍ଚାଳନ କରିବେ, କ୍ଲକ୍ ୱାଇଜ୍ 10 ଥର, ଆଣ୍ଟି କ୍ଲକ୍ ୱାଇଜ୍ 10 ଥର। ତାପରେ ଆଉ ଗୋଟେ ଆପଣଙ୍କର ମର୍କଟା ଆସନ କରିବେ। ମର୍କଟା ଆସନରେ ଆପଣଙ୍କର ଗୋଟେ ସାଇଡ୍ରେ ଆପଣଙ୍କ ଆଣ୍ଠୁ ଦୁଇଟିକୁ ରଖି ଆଉ ଗୋଟେ ସାଇଡ୍ରେ ଅନେଇବେ, ଠିକ୍ ତାର ଅପୋଜିଟ୍ଟି କରିବେ, ଆଣ୍ଠିଟାକୁ ବାଁ ପଟେ ନେବେ, ଡାହାଣ ପଟେ ଆପଣଙ୍କ ନିକ୍ଷେପ କରିବେ ବା ଡାହାଣ ପଟେ ରଖିକି ଆଣ୍ଠୁ ଗୁଡ଼ିକୁ ବାଁ ପଟେ ନିକ୍ଷେପ କରିବେ।
0: ସାର୍ ଡାଇବେଟିସ୍ ପାଇଁ କ'ଣ କରିବା?
1: ଡାଇବେଟିସ୍ ପାଇଁ ମୁଁ କହିବି ମଣ୍ଡୁକାସନଟି ନିହାତି ଭାବେ କରନ୍ତୁ। ମଣ୍ଡୁକାସନ ସବୁଠୁ ଇମ୍ପୋର୍ଟାଣ୍ଟ, ସେଟା କରନ୍ତୁ। ତା ସହିତ ଆପଣଙ୍କର ବକ୍ରାସନ, ବକ୍ରାସନଠୁ ଗୋଟେ ପାଦକୁ ସିଧା କରିବେ, ଆଉ ଗୋଟେ ପାଦରେ ଆଣ୍ଠୁ ଉଚ୍ଚା କରି ବସିକି ଆପଣଙ୍କ ହାତ ବାଁ ହାତ ରଖିବେ, ଗୋଡ଼ଟି ସିଧା ଥାଏ, ରଖିକି ପଛକୁ ଅନେଇବେ, ଯାହାଫଳରେ କ'ଣ ହେବେ ଆମ ପେଟ ମଧ୍ୟରେ ଯୋଉ ଇଞ୍ଜାମେଣ୍ଟଟି ଅଛି ସେଟା କ୍ରିୟାଶୀଳ ହୁଏ। ତେଣୁ ସେଇଟା ଆପଣ ବକ୍ରାସନ କରିବେ, ଗୋଟେ ପଟେ କରିସାରିଲା ପରେ ପୁଣି ଆର ପଟେ କରିବେ। ଏହାକୁ 30 ଥର 30 ଥର ଲେଖା କଲେ ଆପଣଙ୍କ ବହୁ ପରିମାଣରେ ଏଥିରୁ ଆମକୁ ଲାଭ ମିଳେ।
0: ତ ଯୁବପିଢ଼ିମାନଙ୍କ ଦିନଚର୍ଯ୍ୟାରେ ସେମାନେ କମ୍ ସମୟରେ କେଉଁ ଗୋଟିଏ ଯୋଗ କହିବେ ଯାହାକୁ ସେମାନେ ପ୍ରତିଦିନ କଲେ ସେମାନେ ନିଜକୁ ସୁସ୍ଥ ରଖିପାରିବେ?
1: ଯୁବପିଢ଼ି ଯଦି ଆପଣଙ୍କର ସୂର୍ଯ୍ୟ ନମସ୍କାରଟି କରନ୍ତି, ପ୍ରତ୍ୟେକ ଦିନ ସୂର୍ଯ୍ୟ ନମସ୍କାର ତାକୁ ଯଦି ଆପଣେଇ ପାରନ୍ତି, ତାହେଲେ ତାଙ୍କର ସମ୍ପୂର୍ଣ୍ଣ ଶରୀରଟି ସୁସ୍ଥ ରହିବ। ଆମର ଯୋଉ 72,000 ନାଡ଼ିଟି ସେଗୁଡ଼ିକ ସମ୍ପୂର୍ଣ୍ଣ ସୁସ୍ଥ ରହିବ ଏବଂ ଶରୀରଟି ସମ୍ପୂର୍ଣ୍ଣ ଫିଟ୍ ଦେଖାଯିବ, ଆପଣଙ୍କର ଗୋଟେ ମୁଖମଣ୍ଡଳ ଭିତରେ ଉଜ୍ଜଳତା ଦେଖାଯିବ।
0: ସାର୍ ଯୋଗଶାସ୍ତ୍ର ଅନୁସାରେ ମାନବ ଶରୀରରେ 7ଟି ପ୍ରମୁଖ ଚକ୍ର ରହିଛନ୍ତି ଯାହା ଶରୀର ମନ ଆଉ ଚେତନାକୁ ସନ୍ତୁଳିତ କରନ୍ତି, ତ ସେଇ ଚକ୍ର ଗୁଡିକ କ'ଣ, ତାକୁ କେମିତି ଆମେ ଆକ୍ଟିଭ ରଖିପାରିବା?
1: ଆମର ଯୋଗରେ ଅଷ୍ଟାଙ୍ଗ ଯୋଗ ଅଛି, ୟମ ନିୟମ ଆସନ ପ୍ରାଣାୟାମ ପ୍ରତ୍ୟାହ ଧାରଣା ଧ୍ୟାନ ସମାଧି। ଅଷ୍ଟାଙ୍ଗ ଯୋଗଟା ଆମର ବାହ୍ୟିକ ଶରୀର ପାଇଁ, କିନ୍ତୁ ଅନ୍ତରର ଚକ୍ର ଗୁଡ଼ିକ ଅନୁଭବ କରିବା ପାଇଁ 7ଟି ଚକ୍ର ଅଛି, ତାହା ଗୁଡ଼ିକ ହେଉଛି ମୂଳାଧାର, ସ୍ୱାଧିଷ୍ଠାନ, ମଣିପୁରା, ଅନାହାଟ, ବିଶୁଦ୍ଧ, ଆଜ୍ଞା ଏବଂ ସାହସ। ଏହି 7ଟି ଚକ୍ର ଆମ ପ୍ରତ୍ୟେକ ମନୁଷ୍ୟ ଭିତରେ ଅଛି। ଯୁବକ କହିଲେ ସ୍ୱାମୀ ବିବେକାନନ୍ଦ, ସ୍ୱାମୀ ବିବେକାନନ୍ଦ ଭରି ହେବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି, କିନ୍ତୁ ସେ କିପରି ଭାବରେ ନିଜର ଚକ୍ର ଗୁଡ଼ିକୁ ଅନୁଭବ କରୁଥିଲେ, କିପରି ଭାବରେ ନିଜର ଚକ୍ର ମାଧ୍ୟମରେ ସମସ୍ତ କିଛି ଯୁବ ଅବସ୍ଥାକୁ ସେ ଜାଗ୍ରତ ରଖିଥିଲେ ଏବଂ ସେ କିପରି ଭାବେ କାର୍ଯ୍ୟ କରୁଥିଲେ, ତାହାକୁ ଆପଣେଇବାକୁ ହେଲେ ଆପଣ ଆପଣଙ୍କର ଚକ୍ର ଗୁଡ଼ିକୁ ଅନୁଭବ କରନ୍ତି। ତାହା ଆପଣଙ୍କର ଏହି ଯୋଗ, ପ୍ରାଣାୟାମ ଏବଂ ଧ୍ୟାନ ଦ୍ୱାରା ସମ୍ଭବ। ଆପଣଙ୍କର ସମସ୍ତ ଚକ୍ରର ସମସ୍ତ ରଙ୍ଗ ଗୁଡ଼ିକ ଥାଏ। ଆପଣ ପ୍ରଥମେ ଯେତେବେଳେ ମେଡିଟେସନ ବା ଧ୍ୟାନରେ ବସିବେ, ସେତେବେଳେ ମନଟି ଆପଣଙ୍କର ବିଚଳିତ ହୁଏ, କିନ୍ତୁ ଧୀରେ ଧୀରେ ଆପଣ ଯେତେବେଳେ ଏହାକୁ ଅଭ୍ୟାସରେ ପରିଣତ କରିଦେବେ, ସେତେବେଳେ ଆପଣ ସମସ୍ତ ଚକ୍ର ଗୁଡ଼ିକୁ ଅନୁଭବ କରିବେ। ଯେତେବେଳେ 7ଟି ଚକ୍ର ଆପଣ ଅନୁଭବ କରିପାରିବେ ନିଜ ମଧ୍ୟରେ ଅଛି, ସେତେବେଳେ ଆପଣଙ୍କର ଏକାଗ୍ରତା ବଢ଼ିଯାଏ, କାର୍ଯ୍ୟ କରିବାର କ୍ଷମତା ଏବଂ ଏହାର ଚିନ୍ତାଧାରା ମଧ୍ୟ ପରିବ୍ୟାପ୍ତ ହୋଇଥାଏ। ତେଣୁ ଏହାକୁ ସମସ୍ତ ଯୁବପିଢ଼ି ଆପଣାନ୍ତୁ ଏବଂ ଧୀରେ ଧୀରେ ଅଭ୍ୟାସରେ ପରିଣତ ହେଲେ ଆପଣ ଏକ ସୁସ୍ଥ ସମାଜ, ସୁସ୍ଥ ଶରୀର ଏବଂ ସୁସ୍ଥ ରାଷ୍ଟ୍ରରେ ପରିଣତ।
0: ଆଜ୍ଞା, ବହୁତ ସୁନ୍ଦର କଥା ସାର୍ କହିଲେ। ଶେଷରେ ଆପଣ ଯୁବପିଢ଼ିମାନଙ୍କୁ ସୁସ୍ଥ ଶରୀର ଆଉ ସୁସ୍ଥ ମାନସିକତା ରଖିବା ପାଇଁ କ'ଣ ସବୁ କରିବାକୁ ହେବ ବୋଲି ଭାବୁଛନ୍ତି? ଆପଣଙ୍କ ମତ କ'ଣ ରହିବ ଯୁବପିଢ଼ି ପାଇଁ ଯୋଗ କରିବାକୁ ନେଇ?
1: ଯୁବପିଢ଼ିଙ୍କୁ ମୁଁ ଏହା ହିଁ ଅନୁରୋଧ କରିବି, ଯେଉଁ କାର୍ଯ୍ୟ କରିବା ପାଇଁ ଆପଣଙ୍କୁ ବାଧା ଦିଏ ଅନ୍ତରାତ୍ମାରେ, ସେ କାର୍ଯ୍ୟ କରନ୍ତୁ ନାହିଁ, ତାହା ହିଁ ହେଉଛି ସତ୍ୟ, ତାହା ହିଁ ହେଉଛି ଯୋଗ ପ୍ରଥମ। ଦ୍ୱିତୀୟଟି ହେଉଛି, ଯେଉଁ କାର୍ଯ୍ୟରେ ଅନ୍ୟର କ୍ଷତି ହେଉଥିବ, ଆପଣ ତାହା ଅନୁଭବ କରୁଛନ୍ତି, ତାକୁ କରନ୍ତୁ ନାହିଁ। ଯୁବପିଢ଼ି ଆମର ଦେଶର ହେଉଛନ୍ତି ମେରୁଦଣ୍ଡ, ତେଣୁ ମୁଁ ସମସ୍ତ ଯୁବପିଢ଼ିଙ୍କୁ ଅନୁରୋଧ କରିବି ସେମାନେ ବିଶେଷ

0: ଭାବରେ ନିଜ ପ୍ରତି ଧ୍ୟାନ ଦେବେ, ନିଜର ଚିନ୍ତାଧାରା ଉପରେ ଧ୍ୟାନ ଦେବେ, ନିଜର କାର୍ଯ୍ୟ ଉପରେ ଧ୍ୟାନ ଦେବେ। ଏହି ତିନୋଟି ଜିନିଷକୁ ଆପଣ ଧ୍ୟାନ ଦେବେ ସେତେବେଳେ ସମ୍ଭବ ହୋଇପାରିବ ଯେତେବେଳେ ସେମାନେ ଏହି ଯୋଗ ପ୍ରାଣାୟମ ବା ମେଡିଟେସନଟି କରୁଥିବେ। ପ୍ରତ୍ୟେକ ଦିନ ଯୋଗକୁ ଆପଣାନ୍ତୁ, ତାକୁ ଅଭ୍ୟାସରେ ରଖନ୍ତୁ, ଯାହାଫଳରେ କି ନିଜର ବାକ୍ଶକ୍ତି ଉପରେ ନିଜର ନିୟନ୍ତ୍ରଣାଧୀନ ରୁହେ, ନିଜର ଚିନ୍ତାଧାରା ଉପରେ ମଧ୍ୟ ନିଜର କଣ୍ଟ୍ରୋଲିଂ ପାୱାର ରୁହେ, ଏବଂ ତାଦ୍ୱାରା କ'ଣ ହୁଏ, ଯେଉଁ କାର୍ଯ୍ୟ କରନ୍ତି ସେଇଟି ସକାରାତ୍ମକ ହୁଏ। ଏହା ଖୁବ୍ ଧୀରେ ଧୀରେ ହୁଏ, ଆପଣ ଜମା ବ୍ୟସ୍ତ ହେବେନି, ବିବ୍ରତ ହେବେନି, କାରଣ ଧୀର ପାଣି ପଥର କାଟେ ଯେପରି ଅଛି ସେହିପରି ଏହାକୁ ଧୀରେ ଧୀରେ ଅଭ୍ୟାସ କରନ୍ତୁ। ଯେତେବେଳେ ଏହା ଅଭ୍ୟାସଗତ ହୋଇଯିବ ସେତେବେଳେ ଏକ ଆନନ୍ଦ ଆପଣଙ୍କ ଭିତରେ ଅନୁଭୂତ ହେବ। ତେଣୁ ସମସ୍ତ ଯୁବପିଢ଼ି ପ୍ରତ୍ୟେକ ଦିନ ଯୋଗକୁ, ପ୍ରାଣାୟମକୁ ଏବଂ ମେଡିଟେସନକୁ ଆପଣାନ୍ତୁ।
1: ବହୁତ ସୁନ୍ଦର କଥା ସାର୍ କହିଲେ। ଆଶା କରିବୁ ଆମ ଯୁବପିଢ଼ି, ଆମ ଯୁବ ଶ୍ରୋତା ବନ୍ଧୁମାନେ ଯିଏ ବି ଆଜି ଶୁଣୁଛନ୍ତି କାର୍ଯ୍ୟକ୍ରମ, ସେମାନେ ନୀତିଦିନ ଜୀବନରେ ନିଜର ଦିନଚର୍ଯ୍ୟାରେ ଯୋଗଟିକୁ ଆପଣାଇବେ, ନିଜ ଶରୀରକୁ ସୁସ୍ଥ କରିବା ସହିତ ମାନସିକ ଚାପରୁ ମଧ୍ୟ ଦୂରେଇ ରହିବେ। ତେବେ ସାର୍ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ଆପଣ ଆସିଲେ, ଆପଣଙ୍କ ମୂଲ୍ୟବାନ ସମୟ ଆମକୁ ଦେଲେ, ଆମ ଯୁବ ଶ୍ରୋତାମାନଙ୍କୁ ଏତେ ସୁନ୍ଦର ସୁନ୍ଦର କଥା କହିଲେ।
0: ଯୁବବାଣୀକୁ ମଧ୍ୟ ମୁଁ ଧନ୍ୟବାଦ ଦେଉଛି, ମୁଁ ଯୁବବାଣୀ ମାଧ୍ୟମରେ ଶ୍ରୋତାମାନଙ୍କ ସହିତ ଯୋଡ଼ିଏ ପାରିଲି, ତେଣୁ ସମସ୍ତଙ୍କୁ ଧନ୍ୟବାଦ।
1: ଧନ୍ୟବାଦ ସାର୍।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 68 ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୈତୃକ ଗ୍ରାମ ପାହାଡ଼ପୁରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କ 68ତମ ଜନ୍ମଦିବସ ପାଳନ ଉତ୍ସବରେ ଯୋଗ ଦେଇଥିଲେ। ଏହି ଅବସରରେ ଦୁହେଁ ପାହାଡ଼ପୁର ସ୍କୁଲ୍ ଓ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିବା ସହ ସ୍ଥାନୀୟ ବାସିନ୍ଦାଙ୍କ ସହ କଥାବାର୍ତ୍ତା କରିଥିଲେ। ରାଜ୍ୟବାସୀଙ୍କ ସ୍ୱପ୍ନ ଲାଗି ଗତ 2 ବର୍ଷରେ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୟୂରଭଞ୍ଜ ରାଇରଙ୍ଗପୁରଠାରେ 47,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ରାଜ୍ୟରେ ଗତ 2 ବର୍ଷରେ ବିକାଶର ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଆଜି 18,880 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି କୋଲକାତାରେ 3ଟି ସ୍ୱଦେଶୀ ନିର୍ମିତ ଭାରତୀୟ ନୌସେନା ଜାହାଜର ଲୋକାର୍ପଣ କରିବେ। କୋଲକାତାର ରେଡ୍ ରୋଡ୍ଠାରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆସନ୍ତାକାଲି ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଦେଶବ୍ୟାପୀ ପ୍ରସ୍ତୁତି ନେଇ ମକ୍ଡ୍ରିଲ୍ର ଆୟୋଜନ କରିଛି ଏନ୍ଟିଏ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ବ୍ରାଜିଲ୍ ହାଇତିକୁ 3-0 ପରାସ୍ତ କରିଛି। ଗ୍ରୁପ୍ ଡି'ର ଅନ୍ୟ ଏକ ମ୍ୟାଚ୍ରେ ଆମେରିକା ଅଷ୍ଟ୍ରେଲିଆକୁ 2-0 ପରାସ୍ତ କରିଥିଲା। ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଜାରି। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 7:00।
4: सभी की कुछ अपनी सी, संघर्षों के कुछ किस्से, कहानी कुछ सफलताओं की, अनकही विरासत की, उम्मीदें नए भारत की। महीने के आखिरी रविवार का रहता है इंतजार, मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक होती है मन की बात प्रधानमंत्री के साथ। तो सुनिए इस महीने 28 जून सुबह 11 बजे मन की बात आकाशवाणी, दूरदर्शन के सभी चैनलों और प्रसार भारती के ओटीटी प्लेटफॉर्म वेव्स पर। इसके अतिरिक्त आकाशवाणी और दूरदर्शन के यूट्यूब चैनल और प्रसार भारती के ऐप न्यूज ऑन एयर और ओटीटी प्लेटफॉर्म वेव्स पर सजीव प्रसारण लाइव स्ट्रीमिंग के माध्यम से। तो याद रखें, रविवार 28 जून सुबह 11 बजे मन की बात।
5: यहां खबरें तोड़ी मरोड़ी नहीं जाती।
6: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
5: यहां होती है सीधी, सटीक और सच्ची खबरें।
6: मैं मन से मानता हूं कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन

କ୍ରିକେଟ୍ ପଡ଼ିଆରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ର ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30ରୁ ସନ୍ଧ୍ୟା 6:39, ସନ୍ଧ୍ୟା 6:55ରୁ ରାତି 7:14, ରାତି 7:30ରୁ ରାତି 8:45 ଏବଂ ରାତି 9:15ରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ ଜିଲ୍ଲା ହାଲଚାଲରେ ଶୁଣିବେ ବରଗଡ଼ ଜିଲ୍ଲା ସମ୍ପର୍କରେ ରାତି 7:25ରେ ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 54ତମ ଭାଗ।

0: ଶୁଣିଲେ ସମ୍ବଲପୁରୀ ଗୀତ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ରାଇରଙ୍ଗପୁରଠାରୁ 47,000 ଉର୍ଦ୍ଧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବିଶ୍ୱରେ ଅସ୍ଥିରତା ସତ୍ତ୍ୱେ ଭାରତ ନିରନ୍ତର ଭାବେ ଶାନ୍ତିର ବାର୍ତ୍ତା ଦେଉଛି କହିଲେ ରାଷ୍ଟ୍ରପତି। ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ବଳିଷ୍ଠ ହେବ ମତବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଳିରୁ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ହେବ ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ଏବଂ ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗର ବାର୍ତ୍ତା ନେଇ ଆସନ୍ତାକାଲି ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରୁ 47,000 ଉର୍ଦ୍ଧ୍ୱ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ନୂତନ ପ୍ରକଳ୍ପଗୁଡ଼ିକ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ। କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ଆଜି ଦେଶ ବିଭିନ୍ନ କ୍ଷେତ୍ରରେ ପ୍ରଗତି ହାସଲ କରିଛି। ରାଷ୍ଟ୍ରପତି କହିଛନ୍ତି ପଶ୍ଚିମ ଏସିଆ ସମେତ ବିଶ୍ୱର କେତେକ ସ୍ଥାନରେ ଅସ୍ଥିରତା ଦେଖାଦେଇଛି। ଏଭଳି ସ୍ଥିତିରେ ଭାରତ ନିରନ୍ତର ଭାବେ ବୁଝାମଣା ଓ ଶାନ୍ତିର ବାର୍ତ୍ତା ଦେଉଛି।
1: ଯେତେବେଳେ ପ୍ରଗତିର ସୁଫଳ ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ପରିବାର ଏବଂ ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚେ ସେତେବେଳେ ପ୍ରଗତିର ଯଥାର୍ଥ ପ୍ରତିପାଦନ ହୁଏ। ଯେତେବେଳେ ଗାଁ ପ୍ରତି, ମାଟି ପ୍ରତି, ସମସ୍ତ ଜନତାଙ୍କ ପ୍ରତି ତାଙ୍କ ଯେଉଁ ଦରଦ ଏଥିରେ ପରିଲକ୍ଷିତ ହୁଏ। ଆଦିବାସୀ ଅଞ୍ଚଳ, ଦୁର୍ଗମ କ୍ଷେତ୍ର ଏବଂ ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଜନସାଧାରଣଙ୍କ ଜୀବନଧାରଣର ମାନର ବ୍ୟାପକ ପରିବର୍ତ୍ତନ ଅଣାଯିବା ଉପରେ ପ୍ରାଥମିକତା ଦିଆଯାଇଛି। ଆଜି ମଧ୍ୟ ସେ ସେହି ଗାଁକୁ ଏବଂ ସୂର୍ଯ୍ୟ ଗ୍ରାମ କରିବା ପାଇଁ ସେ ଯେଉଁ ଘୋଷଣା କରିଛନ୍ତି ତାକୁ ମୁଁ ଧନ୍ୟବାଦ ଦେବି।
0: ପ୍ରଧାନମନ୍ତ୍ରୀ କହିଛନ୍ତି 2036 ଓଡ଼ିଶା ଗଠନର 100 ବର୍ଷ ପୂରଣ ହେବ। 2047 ଦେଶ ସ୍ୱାଧୀନତାର 100 ବର୍ଷ ପୂରଣ କରିବ। ଓଡ଼ିଶା ଏବଂ ଦେଶର ଲକ୍ଷ୍ୟ ଗୋଟିଏ। ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ମଧ୍ୟ ବଳିଷ୍ଠ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ପୂର୍ବ ଭାରତର ବିକାଶରେ ଦେଶର ବିକାଶର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ସମୁଦ୍ର, ଖଣିଜ ସମ୍ପଦରେ ଭରପୂର, କୃଷିର ଶକ୍ତି ଏବଂ ସାମର୍ଥ୍ୟବାନ ଯୁବ ପ୍ରତିଭା ଏହି ରାଜ୍ୟରେ ରହିଛନ୍ତି। ଓଡ଼ିଶାରେ ବନ୍ଦରଠାରୁ ଆରମ୍ଭ କରି ସେମି କଣ୍ଡକ୍ଟର, ସବୁଜ ଶକ୍ତି ଆଦି କ୍ଷେତ୍ରରେ ନିବେଶ ହୋଇଛି।
2: तेजी से काम हो रहा। केंद्र सरकार का विजन है पूर्वी भारत के विकास से भारत का विकास, इसलिए हम पूर्वोदय की नीति पर काम कर रहे हैं। आज ओडिशा खुद इस बदलाव का साक्षी बन रहा। ओडिशा के पास समुद्र है, खनिज संपदा है, कृषि की शक्ति है और सबसे सामर्थ्यवान यहाँ युवा प्रतिभा है।
0: ଓଡ଼ିଶାରେ ନୂତନ ରାଜ୍ୟ ସରକାର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି। ଉତ୍କର୍ଷ ଓଡ଼ିଶା ସମେତ ଅନ୍ୟ ପଦକ୍ଷେପ ମାଧ୍ୟମରେ ଓଡ଼ିଶାରେ ଏପର୍ଯ୍ୟନ୍ତ ପ୍ରାୟ 20,00,000 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଆଦିବାସୀ ସମାଜର ଉତ୍ଥାନ ପାଇଁ ଆଦିବାସୀ ଯୁବକଙ୍କୁ ଶିକ୍ଷା ଓ ନିଯୁକ୍ତିର ସୁଯୋଗ ପ୍ରଦାନ କରୁଛନ୍ତି। ଶ୍ରୀ ମୋଦି ପାହାଡ଼ପୁର ଗ୍ରାମକୁ ସୂର୍ଯ୍ୟ ଗ୍ରାମ ଭାବେ ବିକଶିତ କରିବାକୁ ଘୋଷଣା କରିଛନ୍ତି। ଆସନ୍ତାକାଲି ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ସମଗ୍ର ଦେଶ ଏବଂ ବିଶ୍ୱକୁ ଯୋଗ ଦିବସରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମୋଦି ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟରେ 90,000 କୋଟି ଟଙ୍କାର ରେଳ ପ୍ରକଳ୍ପ, 40,000 କୋଟି ଟଙ୍କାର ସଡ଼କ ପ୍ରକଳ୍ପ, 25,000 କୋଟି ଟଙ୍କାର ବନ୍ଦର ପ୍ରକଳ୍ପ ଏବଂ 25,000 କୋଟି ଟଙ୍କାର ଜାହାଜ ନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ଜୀବନ ଜୀବିକା ଓ ଶିଳ୍ପ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ

ପାଇଁ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 23ତମ କିସ୍ତି ପ୍ରଦାନ କରିଛନ୍ତି। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଦେଶର 9,44,00,000 ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଜରିଆରେ 18,880 କୋଟି ଟଙ୍କା ପ୍ରଦାନ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପିଏମ୍ କିଷାନ ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ଓଡ଼ିଶାର 34,00,000 ଉର୍ଦ୍ଧ୍ୱ ହିତାଧିକାରୀଙ୍କ ଜମାଖାତାକୁ 692 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ଆସନ୍ତାକାଲି ଅନୁଷ୍ଠିତ ହେବ। ଦେଶର 551ଟି ସହର ଏବଂ ବିଦେଶର 14ଟି ସହରରେ 22,00,000 ଅଧିକ ପରୀକ୍ଷାର୍ଥୀ ନିଟ୍ ୟୁଜି ପରୀକ୍ଷା ଦେବେ। ପରୀକ୍ଷା ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା ସହ ଆଧାର ଆଧାରିତ ଚିହ୍ନଟ ପ୍ରମାଣୀକରଣ ଏବଂ ଜିପିଏସ୍ ସମର୍ଥିତ ଯାନର ବ୍ୟବସ୍ଥା କରାଯିବ। ନିଟ୍ ପରୀକ୍ଷାର ସୁପରିଚାଳନା ପାଇଁ ଆଜି ମକ୍ଡ୍ରିଲ୍ ଆୟୋଜିତ ହୋଇଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆନ୍ତର୍ଜାତିକ ଯୋଗ ଦିବସ 2026 ଆସନ୍ତାକାଲି ପାଳନ କରାଯିବ। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ। କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଯୋଗ ଉତ୍ସବରେ ଦେଶ ତଥା ବିଦେଶରୁ ବହୁ ନାଗରିକ ଆଭାସୀ ମାଧ୍ୟମରେ ଅଂଶଗ୍ରହଣ କରିବେ। ଯୋଗ ଦିବସ ପାଳନର ଅଂଶସ୍ୱରୂପ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଦେଶବ୍ୟାପୀ 100ଟି ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସ ଆୟୋଜନ କରାଯାଉଛି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଯୋଗ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହେବେ। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲ ଆଜି ବରଗଡ଼ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଅତାବିରା ଆଇସିଡିଏସ୍ରେ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ସେବା ପ୍ରଦାନ ବ୍ୟବସ୍ଥା ଓ ଭିଭିଭୂମି ସୁବିଧା ସମ୍ପର୍କରେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସହିତ ସେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲାର ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ପରିଗଣନା ଫର୍ମର 100% କମ୍ପ୍ୟୁଟରୀକରଣ କରାଯାଇଛି। ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କୁ ନେଇ ଏସ୍ଆଇଆର୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ପୌରପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନାଗରିକମାନଙ୍କୁ ପୌରପରିଷଦ ଦ୍ୱାରା ପରିଚାଳିତ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ସଚେତନ କରାଯିବା ସହ ବିଭିନ୍ନ ଅଭିଯୋଗ ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗଜପତି ଜିଲ୍ଲା କାଶୀନଗରସ୍ଥିତ ବ୍ଲକ କାର୍ଯ୍ୟାଳୟ ପରିସରରେ କୃଷକ ସମ୍ବାଦ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟଚାଷର ଉପକାରିତା ଏଥିପାଇଁ ମିଳୁଥିବା ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। କୃଷି କୃଷକ ଓ ପ୍ରାଣୀ ସମ୍ପଦର ବିକାଶ ନିମନ୍ତେ ଉପଲବ୍ଧ ସରକାରୀ ଯୋଜନା ସମ୍ପର୍କରେ କୃଷି ଅଧିକାରୀମାନେ କୃଷକମାନଙ୍କୁ ଅବଗତ କରାଇଥିଲେ। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅନ୍ତିମ ଦିବସରେ ଆଜି ଜୈବିକ କୃଷିର ମୂଳଧାରଣା ଓ ଗୁରୁତ୍ୱ, ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା, ଜୈବିକ ସାର ଓ ଜୈବ କୀଟନାଶକ ବ୍ୟବହାର ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ରଘୁରାମ ଆର୍ ଆୟର କର୍ମଶାଳାରେ ଯୋଗଦେଇ ଆଧୁନିକ ଓ ବୈଜ୍ଞାନିକ ପଦ୍ଧତି ଆପଣେଇ କୃଷକମାନେ ଆୟ ବୃଦ୍ଧି କରିପାରିବେ ବୋଲି କହିଛନ୍ତି। ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ପରିସରରେ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ସ୍ୱାବଲମ୍ବୀ ଯୁବା ସମୃଦ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ ବଣ୍ଟନ କରାଯାଇଥିଲା। ସୁବର୍ଣ୍ଣପୁରରେ ଦେବଦମ୍ପତି ବିବାହ ପରେ ସ୍ୱମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରି ଗମ୍ଭୀରାରେ ପ୍ରବେଶ କରିଛନ୍ତି। ଶମ୍ଭୁ ବାବା ସୁବର୍ଣ୍ଣମେରୁ ଚନ୍ଦ୍ରଶେଖର କନ୍ୟା ପିତାଙ୍କ ବାସଭବନରୁ କୈଳାସନଗର ଅଭିମୁଖେ ଏକ ବର୍ଷାଢ଼୍ୟ ସାଂସ୍କୃତିକ ଶୋଭାଯାତ୍ରାରେ ଫେରିଛନ୍ତି। ଦେବଦେବ ମହାଦେବଙ୍କ ସହ ଅଷ୍ଟ ଶମ୍ଭୁ, ଅଷ୍ଟ ବିଷ୍ଣୁ ଓ ଅଷ୍ଟ ହନୁମାନ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଇରଙ୍ଗପୁରଠାରୁ 47,000 ଉର୍ଦ୍ଧ୍ୱ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବିଶ୍ୱରେ ଅସ୍ଥିରତା ସତ୍ତ୍ୱେ ଭାରତ ନିରନ୍ତର ଭାବେ ଶାନ୍ତିର ବାର୍ତ୍ତା ଦେଉଛି କହିଲେ ରାଷ୍ଟ୍ରପତି। ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ବଳିଷ୍ଠ ହେବ ମତବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଳିରୁ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ।
ଆସନ୍ତାକାଲି ହେବ ଏନ୍ଟିଏ ଦ୍ୱାରା ପରିଚାଳିତ

0: ନିଟ୍ ୟୁଜି ପୁନଃ ପରୀକ୍ଷା ଏବଂ ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗର ବାର୍ତ୍ତା ନେଇ ଆସନ୍ତାକାଲି ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ କର୍ମରେ କୁଶଳତା ହିଁ ଯୋଗ। ଆଲେଖ୍ୟ ଆଞ୍ଚଳିକ ସମ୍ଭାଦ ବିଭାଗ ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭାରତୀୟ ସଂସ୍କୃତି ଓ ମାନବ ସଭ୍ୟତାକୁ ପ୍ରାଚୀନ ମୁନିଋଷିଙ୍କର ଶ୍ରେଷ୍ଠ ଦାନ ହେଉଛି ଯୋଗ। ଯୋଗର ମହତ୍ତ୍ୱ ଏବଂ ଏହାକୁ ଆପଣେଇବା ଲକ୍ଷ୍ୟ ନେଇ ଆନ୍ତର୍ଜାତିକ ସ୍ତରରେ ଭାରତ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିଲା। 2014 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ମିଳିତ ଜାତିସଂଘ ଜୁନ୍ ମାସ 21 ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା। ଚଳିତ ବର୍ଷ ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ। ଆସନ୍ତାକାଲି ପାଳିତ ହେବାକୁ ଥିବା ଯୋଗ ଦିବସର ପ୍ରସଙ୍ଗ ରହିଛି ବୟସ୍କଙ୍କ ସୁସ୍ଥତା ପାଇଁ ଯୋଗ। ବୟସ ବଢ଼ିବା ସହିତ ଲୋକଙ୍କୁ ସୁସ୍ଥ ସକ୍ରିୟ ଓ ମାନସିକ ଭାବରେ ସ୍ଥିର ରଖିବାରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଉତ୍ତମ ସ୍ୱାସ୍ଥ୍ୟର ମୂଳ ଭିତ୍ତିଭୂମି ହେଉଛି ସୁସ୍ଥତା ଓ ସକାରାତ୍ମକ ଚିନ୍ତାଧାରା। ଜୀବନ ପ୍ରବାହକୁ ପ୍ରକାରାନ୍ତରେ ଏହା ତ୍ୱରାନ୍ୱିତ କରିଥାଏ। ସନ୍ତୁଳିତ ଭୋଜନ, ନିୟମିତ ବ୍ୟାୟାମ ଏବଂ ଉତ୍ତମ ଜୀବନଚର୍ଯ୍ୟା ସୁସ୍ଥ ଶରୀର ଗଠନରେ ସହାୟକ ହୋଇଥାଏ। ଏହା ବ୍ୟକ୍ତିକୁ ଉର୍ଜାବାନ ଏବଂ ଚଳଚଞ୍ଚଳ କରିଥାଏ। ପ୍ରାକୃତିକ ଉପାୟରେ ଶରୀରକୁ ସଠିକ୍ ଉପଯୋଗ କରିପାରିଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରାଯାଇପାରିବ। ଦୀର୍ଘ ଓ ନିରୋଗ ଜୀବନ ଜୀବନ ପ୍ରବାହର ମୂଳ ଉତ୍ସ। ଉତ୍ତମ ମାନସିକ ସ୍ୱାସ୍ଥ୍ୟ ଓ ଭାବନାତ୍ମକ ଆବେଗମୟ ସହନଶୀଳତାକୁ ବିକାଶ ଘଟାଇବାରେ ଯୋଗ ଅଭ୍ୟାସ ଏବଂ ପ୍ରକ୍ରିୟା ଅନ୍ତତଃ ମହତ୍ତ୍ୱପୂର୍ଣ୍ଣ। ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ଆସନ୍ତାକାଲି କୋଲକାତାର ରେଡ୍ ରୋଡ୍ଠାରେ ଜାତୀୟ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଦିବସ ପାଳନର ନେତୃତ୍ୱ ନେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟପ୍ରଦେଶର ଜବଲପୁରଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଇତିମଧ୍ୟରେ ଏହି ଦିବସ ପାଳନ ପରିପ୍ରେକ୍ଷୀରେ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଯୋଗ ସଙ୍ଗମ ପୋର୍ଟାଲରେ ପଞ୍ଜିକରଣ ରେକର୍ଡ ସଂଖ୍ୟା ଛୁଇଁଛି। ପାଖାପାଖି 6 ବ୍ୟକ୍ତିବିଶେଷ ଏହି ପୋର୍ଟାଲରେ ପଞ୍ଜିକରଣ କରିଛନ୍ତି। ଯୋଗ ଦିବସ ପାଳନ ପାଇଁ ଦେଶ ତଥା ବିଶ୍ୱସ୍ତରରେ ବ୍ୟାପକ ଉତ୍ସାହ ପରିଲକ୍ଷିତ ହୋଇଛି। ଜାତୀୟ ପୋର୍ଟାଲ ମାଧ୍ୟମରେ ପଶ୍ଚିମବଙ୍ଗରୁ ସର୍ବାଧିକ 2,76,000 ଅଧିକ ପଞ୍ଜିକରଣ ହୋଇଥିବାବେଳେ ପ୍ରାୟ 1,50,000 ପଞ୍ଜିକରଣ ସହ ରାଜସ୍ଥାନ ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଆସାମ, ଉତ୍ତରପ୍ରଦେଶ, ତାମିଲନାଡୁ, ଓଡ଼ିଶା ଏବଂ ଛତିଶଗଡ଼ ସମେତ ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ପୋର୍ଟାଲ ମାଧ୍ୟମରେ ପଞ୍ଜିକରଣ ଆଶାତୀତ ହୋଇଛି। ସୁସ୍ଥ ଏବଂ ନିରାମୟ ଜୀବନକୁ ଆପଣେଇବା ତଥା ଯୋଗ ମାଧ୍ୟମରେ ଜନଭାଗିଦାରିତାର ଅଂଶଗ୍ରହଣକୁ ଏହା ପ୍ରତିଫଳନ କରୁଛି। ଅନ୍ୟପକ୍ଷରେ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଇତିମଧ୍ୟରେ ଅନୁଷ୍ଠିତ ଅନ୍ଲାଇନ୍ ବିଶ୍ୱଯୋଗ କାର୍ଯ୍ୟକ୍ରମ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ରେକର୍ଡ ସଂଖ୍ୟକ 4,35,831 ଜଣଙ୍କ ଯୋଗଦାନ ସହ ଏହି କାର୍ଯ୍ୟକ୍ରମ ଗିନିସ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହୋଇଛି। ଯୋଗ 365 ଅଭିଯାନକୁ ଅଧିକ ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏକ ପରିସଂଖ୍ୟାନରୁ ଜଣାପଡ଼ିଛି କ୍ରମାଗତ ଭାବେ ଏହି ସଂଖ୍ୟା ବୃଦ୍ଧି ପାଉଛି। ସରକାରଙ୍କ ପକ୍ଷରୁ ହର୍ ଘର୍ ଯୋଗ ହର୍ ଦିନ୍ ଯୋଗ ଦୃଷ୍ଟିକୋଣ ଆଧାରରେ ଦୈନନ୍ଦିନ ଜୀବନରେ ଯୋଗ ଆପଣେଇବାକୁ ପରାମର୍ଶ ଦିଆଯାଇଛି। କାରଣ ଯୋଗ ହିଁ ଶରୀରକୁ ସୁସ୍ଥ ରଖିବାରେ ଏକ ପ୍ରାକୃତିକ ଔଷଧ। ମନ ଏବଂ ଆତ୍ମାର ଏହା ଏକ ଶୋଧନ ସ୍ତର ହୋଇଥାଏ। ଅଧିକାଂଶ କ୍ଷେତ୍ରରେ ରୋଗ ମାନସିକତା ଜନିତ ହୋଇଥାଏ। ପ୍ରାର୍ଥନା ତଥା ଧ୍ୟାନ ଆଧାରିତ ଜୀବନଶୈଳୀ ଉଭୟ ମାନସିକ ଓ ଶାରୀରିକ ସୁସ୍ଥତା ପ୍ରଦାନ କରିଥାଏ। ଆନ୍ତର୍ଜାତିକ ଯୋଗ ଦିବସ ପାଳନ ପରିପ୍ରେକ୍ଷୀରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ 100 ପ୍ରତୀକାତ୍ମକ ସ୍ଥାନରେ ଯୋଗ ସମାରୋହର ଆୟୋଜନ କରାଯାଇଛି। ଦେଶର ସାଂସ୍କୃତିକ ଐତିହ୍ୟ, ପର୍ଯ୍ୟଟନ ଏବଂ ସଭ୍ୟତାର ପରିଚୟକୁ ଯୋଗ ସହ ଯୋଡ଼ିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ନୂଆଦିଲ୍ଲୀରେ 100 ମହାରାଷ୍ଟ୍ର ଲୋନାରରେ 75 ହାଇଦ୍ରାବାଦର କାହ୍ନା ଶାନ୍ତିବନମରେ 50 ଖଜୁରାହୋରେ 25 କାର୍ଯ୍ୟକ୍ରମ କରାଯାଇଛି। ଯୋଗ ଦିବସ ପାଳନର ପଶ୍ଚାତ୍ ଗଣନାର ଏକ ଅଂଶସ୍ୱରୂପ ଏହି କାର୍ଯ୍ୟକ୍ରମଗୁଡ଼ିକ ଆୟୋଜିତ ହେଉଛି। କୋଲକାତାରେ ହେବାକୁ ଥିବା ମୁଖ୍ୟ ଜାତୀୟ ସମାରୋହ ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ମଧ୍ୟ ବିଶେଷ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ ହୋଇଛି। ଏବେଠାରୁ ଦୈନନ୍ଦିନ ଜୀବନଶୈଳୀରେ ଯୋଗକୁ ଆପଣେଇପାରିଲେ ଆଗାମୀ ବାର୍ଦ୍ଧକ୍ୟ ଅବସ୍ଥା ଅଧିକ ସୁସ୍ଥ ଏବଂ ନିରୋଗ ହୋଇପାରିବ। ଯୋଗ କେବଳ କେତେକ ଶାରୀରିକ ଆସନ କିମ୍ବା ବ୍ୟାୟାମ ନୁହେଁ, ବରଂ ଏହା ଶରୀର

ମନ ଏବଂ ଆତ୍ମାକୁ ଏକ ସୂତ୍ରରେ ବାନ୍ଧି ରଖିବାର ଏକ ସାଧନା। ବର୍ତ୍ତମାନର ବ୍ୟସ୍ତବହୁଳ ଓ ଚାପଗ୍ରସ୍ତ ଜୀବନରେ ନିରୋଗ ସୁସ୍ଥ ଏବଂ ଶାନ୍ତ ରହିବାରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆସନ୍ତୁ ଆମେ ସମସ୍ତେ ଦୈନନ୍ଦିନ ଜୀବନରେ ଯୋଗକୁ ଆପଣେଇବା ଏବଂ ଏକ ସୁସ୍ଥ ସମୃଦ୍ଧ ସମାଜ ଗଠନ ପାଇଁ ସଂକଳ୍ପବଦ୍ଧ ହେବା।

0: ଆଜିର ପ୍ରସଙ୍ଗରେ ଶୁଣିଲେ କର୍ମରେ କୁଶଳତା ହିଁ ଯୋଗ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ରାଇରଙ୍ଗପୁରଠାରେ 47,000 ଉର୍ଦ୍ଧ୍ୱ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବିଶ୍ୱରେ ଅସ୍ଥିରତା ସତ୍ତ୍ୱେ ଭାରତ ନିରନ୍ତର ଭାବେ ଶାନ୍ତିର ବାର୍ତ୍ତା ଦେଉଛି, କହିଲେ ରାଷ୍ଟ୍ରପତି। ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ବଳିଷ୍ଠ ହେବ, ମତବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଳିରୁ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ମୋଦି। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗର ବାର୍ତ୍ତା ନେଇ ଆସନ୍ତାକାଲି ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି କୋଲକାତାର 3ଟି ସ୍ୱଦେଶୀ ନିର୍ମିତ ଭାରତୀୟ ନୌସେନା ଜାହାଜର ଲୋକାର୍ପଣ କରିବେ। ଆସନ୍ତାକାଲି ହେବ ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା। କୈଳାସ ମାନସରୋବର ଯାତ୍ରା 2026 ପାଇଁ ପ୍ରଥମ ତୀର୍ଥଯାତ୍ରୀ ଦଳ ଆଜି ନାଥୁଲା ପାସ୍ ଦେଇ ଚୀନ୍ ପ୍ରବେଶ କରିଛନ୍ତି। ଫିଫା ୱାର୍ଲ୍ଡକପ୍ରେ ଆଜି ତୁର୍କୀ ପାରାଗୁଏ, ସ୍କଟ୍ଲ୍ୟାଣ୍ଡ ମରକୋ ଓ ନେଦରଲ୍ୟାଣ୍ଡ ସ୍ୱିଡେନ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଜାରି। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8ଟାରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଅକ୍ଷୟ ମହାନ୍ତି ଓ ଗୀତା ପଟ୍ଟନାୟକ, କଥାଚିତ୍ର ନାଗଫାସ।

ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। 9,44,00,000 ଅଧିକ ଚାଷୀଙ୍କୁ ମିଳିଲା 18,880 କୋଟି ଟଙ୍କାର ଅର୍ଥରାଶି। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସ। ନିଟ୍ ୟୁଜି ପୁନଃ ପରୀକ୍ଷା ଆସନ୍ତାକାଲି, ପରୀକ୍ଷା ଦେବେ 22,79,000ରୁ ଅଧିକ ଛାତ୍ରଛାତ୍ରୀ। ଏବଂ ଚେନ୍ନାଇ ଦିନିକିଆ ଏକ ଦିବସ କ୍ରିକେଟ୍ ମ୍ୟାଚ୍ରେ 219 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତର ବ୍ୟାଟିଂ ଜାରି। ପଶ୍ଚିମବଙ୍ଗ ହୁଗୁଲି ଜିଲ୍ଲାର ତାରକେଶ୍ୱରଠାରେ ଆଜି ଆୟୋଜିତ ପଶ୍ଚିମବଙ୍ଗ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କରିଛନ୍ତି। ଏ ବାବଦରେ ଦେଶର 9,44,00,000ରୁ ଅଧିକ ଚାଷୀଙ୍କୁ 18,880 କୋଟି ଟଙ୍କା ପ୍ରଦାନ କରାଯାଇଛି। ଶ୍ରୀ ମୋଦି ସେଠାରେ ରେଳ, କୃଷି, ଗ୍ରାମୀଣ ବିକାଶ, ମହ୍ୟ ଓ ପଶୁପାଳନ ଆଦି କ୍ଷେତ୍ରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ପଶ୍ଚିମବଙ୍ଗଳର ବିକାଶ ପାଇଁ ଦ୍ରତଗତିରେ କାର୍ଯ୍ୟ ଆଗେଇ ଚାଲିଛି। ପଶ୍ଚିମବଙ୍ଗ ଦିବସ ପାଳନ ରାଜ୍ୟର ବିକାଶକୁ ଅଧିକ ଉତ୍ସାହ ପ୍ରଦାନ କରିବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,000,00,000ରୁ ଉର୍ଦ୍ଧ୍ୱ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ନୂତନ ପ୍ରକଳ୍ପଗୁଡ଼ିକ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ। କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ଆଜି ଦେଶ ବିଭିନ୍ନ କ୍ଷେତ୍ରରେ ପ୍ରଗତି ହାସଲ କରିଛି। ରାଷ୍ଟ୍ରପତି କହିଛନ୍ତି, ପଶ୍ଚିମ ଏସିଆ ସମେତ ବିଶ୍ୱର କେତେକ ସ୍ଥାନରେ ଅସ୍ଥିରତା ଦେଖାଦେଇଛି। ଏଭଳି ସ୍ଥିତିରେ ଭାରତ ନିରନ୍ତର ଭାବେ ବୁଝାମଣା ଓ ଶାନ୍ତିର ବାର୍ତ୍ତା ଦେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, 2036 ମସିହାରେ ଓଡ଼ିଶା ଗଠନର 100 ବର୍ଷ ପୂରଣ ହେବ। 2047 ମସିହାରେ ଦେଶ ସ୍ୱାଧୀନତାର 100 ବର୍ଷ ପୂରଣ କରିବ। ଓଡ଼ିଶା ଏବଂ ଦେଶର ଲକ୍ଷ୍ୟ ଗୋଟିଏ। ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ମଧ୍ୟ ବଳିଷ୍ଠ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ପୂର୍ବ ଭାରତର ବିକାଶରେ ଦେଶର ବିକାଶର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ସମୁଦ୍ର ଖଣିଜ ସମ୍ପଦରେ ଭରପୁର, କୃଷିର ଶକ୍ତି ଏବଂ ସାମର୍ଥ୍ୟବାନ ଯୁବ ପ୍ରତିଭା ଏହି ରାଜ୍ୟରେ ଅଛନ୍ତି। ଓଡ଼ିଶାରେ ବନ୍ଦରଠାରୁ ଆରମ୍ଭ କରି ସେମିକଣ୍ଡକ୍ଟର, ସବୁଜ ଶକ୍ତି ଆଦି କ୍ଷେତ୍ରରେ ନିବେଶ ହୋଇଛି। ଓଡ଼ିଶାରେ ନୂତନ ରାଜ୍ୟ ସରକାର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି। ଉତ୍କର୍ଷ ଓଡ଼ିଶା ସମେତ ଅନ୍ୟ ପଦକ୍ଷେପ ମାଧ୍ୟମରେ ଓଡ଼ିଶାରେ ଏପର୍ଯ୍ୟନ୍ତ ପ୍ରାୟ 20,00,000 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: ସାଥିଓ, ହମାରି ସରକାର ଓଡ଼ିଶା କେ ସଂସାଧନୋ କୋ ଓଡ଼ିଶା କି ସମ୍ଭାବନାଓ ମେ ବଦଲ ରହି ହେ। ଓଡ଼ିଶା ମେ ବଡ଼ା ନିବେଶ ଆଏ, ଯହାଁ ନୟେ ଉଦ୍ୟୋଗ ଲଗେ, ଇସକେ ଲିଏ ଉତ୍କର୍ଷ ଓଡ଼ିଶା ଜୈସେ ଅଭିଯାନ ଚଲାଏ ଜା ରହେ ହେଁ। ଇସକେ ତହତ ଅବ ତକ କରିବ 20,00,000 କରୋଡ଼ ରୁପିଏ କେ ନିବେଶ ପ୍ରସ୍ତାବ ମିଲ ଚୁକେ ହେଁ। 3,50,00,000 କରୋଡ଼ ରୁପିଏ ସେ ଜ୍ୟାଦା କି ଅନେକ ମେଗା ପରିୟୋଜନା ପର ବି କାମ ଚଲ ରହା ହେ।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ଆଦିବାସୀ ସମାଜର ଉତ୍ଥାନ ପାଇଁ ଆଦିବାସୀ ଯୁବକଙ୍କୁ ଶିକ୍ଷା ଓ ନିଯୁକ୍ତିର ସୁଯୋଗ ପ୍ରଦାନ କରୁଛନ୍ତି। ଶ୍ରୀ ମୋଦି ପାହାଡ଼ପୁର ଗ୍ରାମକୁ ସୂର୍ଯ୍ୟ ଗ୍ରାମ ଭାବେ ବିକଶିତ କରିବାକୁ ଘୋଷଣା କରିଛନ୍ତି। ଆସନ୍ତାକାଲି ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ସମଗ୍ର ଦେଶ ଏବଂ ବିଶ୍ୱକୁ ଯୋଗ ଦିବସରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମୋଦି ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।
1: मैं राष्ट्रपति द्रौपदी मुर्मू जी को जन्मदिन की हार्दिक बधाई और शुभकामनाएं देता हूं। मैं उनके दीर्घायु होने और उत्तम स्वास्थ्य की कामना करता हूं। जगन्नाथ जी भगवान के श्री चरणों में प्रार्थना करता हूं। ओडिशा की बेटी आज देश के इतने बड़े पद पर पहुंची है, हमारा मार्गदर्शन कर रही है, ये हम सभी के लिए बहुत गौरव की बात है।
0: ସମାବେଶରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ଐତିହ୍ୟ

ସ୍ଥଳୀଗୁଡ଼ିକର ବିକାଶ ଓ ସଂରକ୍ଷଣ ପାଇଁ ଦେଶବ୍ୟାପୀ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। କୋହ୍ଲାପୁରଠାରେ ଆଜି 1445 କୋଟିରୁ ଅଧିକ ମୂଲ୍ୟର ଶ୍ରୀ ଅମ୍ବାବାଇ ମନ୍ଦିର ବିକାଶ ପ୍ରକଳ୍ପର ଉଦ୍ଘାଟନ କରିବା ଅବସରରେ ଶ୍ରୀ ଶାହା ଏହା କହିଛନ୍ତି। ସେ କହିଛନ୍ତି ଏହି ବିକାଶ ପ୍ରକଳ୍ପ ଶ୍ରୀ ଅମ୍ବାବାଇ ମନ୍ଦିର ପରିସରକୁ ଏକ ଆଧୁନିକ ତୀର୍ଥସ୍ଥଳୀରେ ପରିଣତ କରିବ। ଏହାର ଐତିହାସିକ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଐତିହ୍ୟ ସଂରକ୍ଷଣ ହୋଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶରେ ବିକାଶ, ସାଂସ୍କୃତିକ ପୁନରୁଦ୍ଧାର, ଜାତୀୟ ସୁରକ୍ଷା ଏବଂ ବିଶ୍ୱସ୍ତରୀୟ ସ୍ୱୀକୃତି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆନ୍ତର୍ଜାତିକ ଯୋଗ ଦିବସ 2026 ଆସନ୍ତାକାଲି ପାଳନ କରାଯିବ। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଏହି ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ। ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଯୋଗର ଆବଶ୍ୟକତା ଉପରେ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ମୁଖ୍ୟ ଜାତୀୟ ସମାରୋହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ। ଏହି ସମାରୋହ ସକାଳ 5:00ରୁ ଆରମ୍ଭ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। କାର୍ଯ୍ୟକ୍ରମରେ ଦେଶ ତଥା ବିଦେଶରୁ ବହୁ ନାଗରିକ ଆଭାସୀ ମାଧ୍ୟମରେ ଯୋଗଦେବାର ସମ୍ଭାବନା ରହିଛି। ଯୋଗ ଦିବସ ପାଳନର ଅଂଶସ୍ୱରୂପ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ 100ଟି ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଉଛି। ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ଐତିହାସିକ ସ୍ଥାନ ଏବଂ ଯୋଗ ପରମ୍ପରାକୁ ଏହା ସଂଯୋଗ କରିବ। ନୂଆଦିଲ୍ଲୀର ଲାଲକିଲ୍ଲା, ଉତ୍ତରାଖଣ୍ଡର ହରିଦ୍ୱାର, ଓଡ଼ିଶାର କୋଣାର୍କ, କର୍ଣ୍ଣାଟକର ହାମ୍ପି, ତାମିଲନାଡୁର ମହାବଳୀପୁରମ୍, ମହାରାଷ୍ଟ୍ରର ମୁମ୍ବାଇ, ବିହାରର ନାଳନ୍ଦା, ଗୁଜରାଟର ଅହମ୍ମଦାବାଦ, ଉତ୍ତରପ୍ରଦେଶର ସାରନାଥ, ଲଦାଖର ଲେହ, ତେଲଙ୍ଗାନାର ହାଇଦ୍ରାବାଦ ଏବଂ ଆସାମର ସିଲଚର ସମେତ 12 ପ୍ରମୁଖ ସ୍ଥାନରେ ଏହି ସମାରୋହ ଆୟୋଜନ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ବିଦେଶରେ ଥିବା 210ରୁ ଅଧିକ ଭାରତୀୟ ମିଶନ ବିଶ୍ୱବ୍ୟାପୀ 2500 ସ୍ଥାନରେ ଯୋଗ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି। ଏହା ବ୍ୟତୀତ ଦିଲ୍ଲୀ ତଥା ଦେଶର ବିଭିନ୍ନ ପ୍ରାନ୍ତରେ ସର୍ବଜନୀନ ସ୍ଥାନଗୁଡ଼ିକରେ ଯୋଗ ଉତ୍ସବ ଆୟୋଜନ କରାଯାଉଛି। ନିଟ୍ ୟୁଜି ପୁନଃ ପରୀକ୍ଷା ଆସନ୍ତାକାଲି ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥା ଦେଇଥିବା ସୂଚନା ଅନୁଯାୟୀ ପରୀକ୍ଷା ଅପରାହ୍ନ 2:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଦେଶର 551 ସହର ଏବଂ ବିଦେଶର 14 ସହରରେ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି। 22,79,000 ଅଧିକ ଛାତ୍ରଛାତ୍ରୀ ଆସନ୍ତାକାଲି ଏହି ପରୀକ୍ଷା ଦେବେ। ପରୀକ୍ଷାର ସୁପରିଚାଳନା ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ମଣିଷ ବ୍ୟବହାର ଯୋଗ୍ୟ 16 ନିର୍ଦ୍ଧାରିତ ଡୋଜ୍ ମିଶ୍ରଣ ଏଫ୍ଡିସି ଔଷଧର ଉତ୍ପାଦନ, ବିକ୍ରୟ ଏବଂ ବଣ୍ଟନକୁ କେନ୍ଦ୍ର ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଔଷଧ ବୈଷୟିକ ପରାମର୍ଶ ବୋର୍ଡ ଦ୍ୱାରା ଗଠିତ ଏକ ବିଶେଷଜ୍ଞ କମିଟି ନିଷ୍ପଭି ଦ୍ୱାରା ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଔଷଧ ମିଶ୍ରଣର ଚିକିତ୍ସାଗତ ଯଥାର୍ଥତା ନଥିବା ଏବଂ ସ୍ୱାସ୍ଥ୍ୟ ପାଇଁ ଏହା ବିପଦଜନକ ବୋଲି ଜଣାପଡ଼ିବା ପରେ ସରକାର ଏହି ନିଷ୍ପଭି ଗ୍ରହଣ କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦେଶରେ ନିରାପଦ, ପ୍ରଭାବଶାଳୀ ଓ ବୈଜ୍ଞାନିକ ଭାବରେ ବୈଧ ଔଷଧ ଉପଲବ୍ଧତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ଔଷଧ ନିୟାମକ ଏବଂ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକୁ ଏହି ନିଷ୍ପଭିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କୈଳାସ ମାନସରୋବର ଯାତ୍ରା 2026 ପ୍ରଥମ ବ୍ୟାଚ୍ର ଶ୍ରଦ୍ଧାଳୁ ଆଜି ନାଥୁଲା ପାସ୍ ଅତିକ୍ରମ କରି ଚୀନ୍ ମଧ୍ୟକୁ ପ୍ରବେଶ କରିଛନ୍ତି। ସିକ୍କିମ୍ର ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର, ପର୍ଯ୍ୟଟନ ମନ୍ତ୍ରୀ ସେରିଙ୍ଗ୍ ଥେନ୍ଦୁ ଭୂତିଆଙ୍କ ଉପସ୍ଥିତିରେ ପତାକା ଦେଖାଇ ଶ୍ରଦ୍ଧାଳୁଙ୍କ ଯାତ୍ରାର ଶୁଭାରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ 2 ଜନସମ୍ପର୍କ ଅଧିକାରୀ, ଜଣେ ଡାକ୍ତର, 4 ସହକାରୀ କର୍ମୀଙ୍କ ସମେତ ମୋଟ 47 ଜଣ ଚୀନ୍ ଦେଇ ମାନସରୋବର ଅଭିମୁଖେ ଅଗ୍ରସର ହେଉଛନ୍ତି। ସେମାନେ ଆଜି ସୁଦ୍ଧା ଗ୍ୟାଙ୍ଗେଜ୍ରେ ପହଞ୍ଚବେ। ସେମାନେ ଆସନ୍ତା 27 ଦିନ ମାନସରୋବର ପରିକ୍ରମା ପରେ ଆସନ୍ତା ମାସ ପ୍ରତ୍ୟାବର୍ତ୍ତନ କରି ଗ୍ୟାଙ୍ଗଟକ୍ରେ ପହଞ୍ଚବେ। ରାଜସ୍ୱ ବିଭାଗ ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଏବଂ ଗରିବ ସାଧାରଣ ନାଗରିକଙ୍କୁ ସରକାରୀ ଯୋଜନାର ସୁଫଳ ତଥା ସେବା ପ୍ରଦାନ କରିବାରେ ଏହା ପ୍ରମୁଖ ଭୂମିକା ନିର୍ବାହ କରିଥାଏ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି। ଶ୍ରୀକାକୁଲମ୍ଠାରେ ରାଜସ୍ୱ ଦିବସ ସମାରୋହକୁ ଆଜି ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ନାଇଡୁ ରାଜସ୍ୱ କର୍ମଚାରୀ ଭୂ ପ୍ରଶାସନ, ବିପର୍ଯ୍ୟୟ ପରିଚାଳନା ଏବଂ ସାଧାରଣ ସେବା ପ୍ରଦାନରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। ଜମି ବିବାଦ ସମାଧାନ କରିବା କ୍ଷେତ୍ରରେ ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାକୁ ରାଜସ୍ୱ ଅଧିକାରୀଙ୍କୁ ମନ୍ତ୍ରୀ ଶ୍ରୀ ନାଇଡୁ ପରାମର୍ଶ ଦେଇଛନ୍ତି। ବଲିଭିଆରେ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଛି। ଦେଶବ୍ୟାପୀ ବୃଦ୍ଧି ପାଉଥିବା ଆର୍ଥିକ ଆବଶ୍ୟକତା ପରିପ୍ରେକ୍ଷୀରେ ସପ୍ତାହବ୍ୟାପୀ ଚାଲିଥିବା ସରକାରୀ ବିରୋଧୀ ପ୍ରତିବାଦକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ରୋଡ୍ରିଗୋ ପାଜ୍ ଏହି ଘୋଷଣା କରିଛନ୍ତି। ଦେଶବାସୀଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି ପାଜ୍ ବନ୍ଦ ରହିଥିବା ସଡ଼କପଥଗୁଡ଼ିକୁ ପୁନଃ ଚାଲୁ କରିବା ଏବଂ ଦେଶରେ ସ୍ୱାଭାବିକତା ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଚେନ୍ନାଇର ଏମ୍ଏ ଚିଦାମ୍ଘରମ୍ ଷ୍ଟାଡିୟମ୍ଠାରେ ଭାରତ ଆଫଗାନିସ୍ତାନ ମଧ୍ୟରେ ଚଳିତ ସିରିଜ୍ର ତୃତୀୟ ତଥା ଶେଷ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ 44 ଓଭରରେ 2 ବଲ୍ରେ ସମସ୍ତ ୱିକେଟ୍ ହରାଇ 218 ରନ୍ ସଂଗ୍ରହ କରିଛି। 219 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସମ୍ବାଦ ପ୍ରସ୍ତାବ ପ୍ରସ୍ତୁତ ହେବା ବେଳକୁ ଭାରତ 17 ଓଭରରେ କୌଣସି ୱିକେଟ୍ ନ ହରାଇ 128 ରନ୍ ସଂଗ୍ରହ କରିଛି।

0: ମୁଖ୍ୟ ସମ୍ବାଦ ପୁଣି ଥରେ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ 9,44,00,000ରୁ ଅଧିକ ଚାଷୀଙ୍କୁ ମିଳିଲା 18,880 କୋଟି ଟଙ୍କାର ଅର୍ଥରାଶି ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସ ଏବଂ ଚେନ୍ନାଇ ଦିନିକିଆ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ରେ 219 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତର ବ୍ୟାଟିଂ ଜାରି ସମ୍ବାଦ ଶେଷ ହେଲା
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ ଗଙ୍ଗାଧର ରାଉତ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଏସ୍ଆଇଆର୍ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ବାଲେଶ୍ୱରରେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ଓ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ କୁମାର ରାଉତ ଏହାକୁ ପତାକା ଦେଖାଇ ଉଦ୍ଘାଟନ କରିଥିଲେ ସଂଶୋଧନ କାର୍ଯ୍ୟକ୍ରମ ସେପ୍ଟେମ୍ବର 6 ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ସେହିଦିନ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଜିଲ୍ଲାପାଳ କହିଛନ୍ତି
3: ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ ଏସ୍ଆଇଆର୍ ବାଲେଶ୍ୱର ଡିଷ୍ଟ୍ରିକ୍ଟକୁ ଆରମ୍ଭ ହୋଇଯାଇଛି ଏସ୍ଆଇଆର୍ ପ୍ରୋସେସ୍ ଆମର ଯେଉଁ ଡେମୋକ୍ରାଟିକ୍ ପ୍ରୋସେସ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ରହୁଛି ଅର୍ଥାତ୍ ଭୋଟର ତାଲିକା ତାର ଭୋଟର ତାଲିକାରେ କୌଣସି ବି ଇଲିଜିବଲ ଭୋଟରର ନାଁ ତା ଭିତରେ ରହିବେ ଅର୍ ଯୋ ବି ଇଲିଜିବଲ ଭୋଟର ରହିବେ ତାଙ୍କର ନାଁ ତାକୁ ବାହାର କରିବା ପାଇଁ ଏଟା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଛି ଆପଣଙ୍କୁ ମିଳିଲା ପରେ ଆପଣ ତାକୁ ଫିଲ୍ଅପ୍ କରିକି ପୁନଃ ବିଏଲ୍ଓଙ୍କୁ ଦେବେ ବିଏଲ୍ଓଙ୍କୁ ଦେଲା ପରେ ତାକୁ ଆମେ ଅନ୍ଲାଇନ୍ରେ ଡିଜିଟାଇଜେସନ୍ ହେବ
2: ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା କେନ୍ଦ୍ର ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ସୁନାମି ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି ଚାନ୍ଦିପୁର ବାହାବଳପୁର ଦୁବୁଲାଗାଡ଼ି ଓ ଭୀମପୁରର ବାତ୍ୟା ଆଶ୍ରୟସ୍ଥଳୀରେ ଏହି ଅଭ୍ୟାସ କରାଯାଇଥିଲା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ମଡେଲ ଭିଲେଜ୍ ମିଶନ ଓ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାର ଶୁଭାରମ୍ଭ କରିଛନ୍ତି ଆଭାସୀ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ ବାଲେଶ୍ୱର ଜିଲ୍ଲା ଯୋଜନା କମିଟିର ପ୍ରାରମ୍ଭିକ ବୈଠକ ଅଧ୍ୟକ୍ଷ ତଥା ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବିଧାୟକ ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ ଓ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଏଥିରେ ଯୋଗ ଦେଇଥିଲେ ମିଶନ ଶକ୍ତି ବଜାର ପ୍ରାଙ୍ଗଣରେ ଓର୍ମାସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁ ଆମ୍ବପସରା 2026 କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ 10 ଜଣ ପ୍ରକୃତି ବନ୍ଧୁ ଓ 5 ଜଣ ପ୍ରକୃତି ମିତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଗୋଦାବରିଷ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଶିଳାନ୍ୟାସ ହୋଇଛି ଖୋର୍ଦ୍ଧାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 204 ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ ବାଲେଶ୍ୱରର ଗେଙ୍ଗୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଓ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ପ୍ରମୁଖ ଯୋଗ ଦେଇଥିଲେ ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଛି ବାଲେଶ୍ୱରରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ହିତାଧିକାରୀମାନଙ୍କୁ ଖାଉଟି କାର୍ଡ ଓ ଅଙ୍ଗନବାଡ଼ି କର୍ମୀମାନଙ୍କୁ ମୋବାଇଲ୍ ଫୋନ୍ ବଣ୍ଟନ କରିଥିଲେ ଚାନ୍ଦିପୁର ସମନ୍ୱିତ କ୍ଷେପଣାସ୍ତ ପରୀକ୍ଷା କେନ୍ଦ୍ର ଏବଂ ଧାମରାସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ କ୍ଷେପଣାସ୍ତ ପରୀକ୍ଷଣ କେନ୍ଦ୍ରରୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି ଡିଆର୍ଡିଓର ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ପରୀକ୍ଷଣର ତଦାରଖ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଫଳତା ପାଇଁ ବୈଜ୍ଞାନିକ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାରର 2 ବର୍ଷ ପୂର୍ତ୍ତି ଅବସରରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସରକାରଙ୍କର 2 ବର୍ଷର ସଫଳତା ଓ ଜନକଲ୍ୟାଣକାରୀ ଯୋଜନାର ରୂପାୟନ ସମ୍ପର୍କରେ ସୂଚନା ଦେଇଥିଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗୋବିନ୍ଦ ଚନ୍ଦ୍ର ଦାସ

0: ପଦ୍ମଲୋଚନ ପଣ୍ଡା, ମାନସ କୁମାର ଦତ୍ତ, ସୁଭାଷିନୀ ଜେନା, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏଥିରେ ଉପସ୍ଥିତ ଥିଲେ। ମହିଳା ସଶକ୍ତିକରଣ, ଗରିବ କଲ୍ୟାଣ ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ସରକାରଙ୍କର ବିଭିନ୍ନ ପଦକ୍ଷେପ ଉପରେ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଆପଣମାନେ ଜିଲ୍ଲା ହାଲଚାଲରେ ଶୁଣିପାରିବେ ବରଗଡ଼ ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଶ୍ରୋତା ବନ୍ଧୁ, ଆଜିକାଲି ଗଛର ଅଭାବ ଦେଖାଦେଉଛି, ଯାହାଦ୍ୱାରା ମାଟି ପାଣି ପବନ ପରି ଆମ ଜୀବନଦାୟକ ପଦାର୍ଥ ପ୍ରଦୂଷିତ ହେବାରେ ଲାଗିଛି। ଆମ ଜୀବନଶୈଳୀ ପ୍ରଭାବିତ ହେଉଛି, ଚାଷ କାର୍ଯ୍ୟ ତଥା ଆମ ପ୍ରଗତି କ୍ଷେତ୍ରରେ ବାଧା ଉପୁଜୁଛି। ତେଣୁ ଏତେ ଅନିୟମିତତାକୁ ଆମେ କାହିଁକି ବରଦାସ୍ତ କରିବା? ଆମେ ଯେହେତୁ ଶିକ୍ଷିତ ଆଉ ଜାଣିବାର, ତେବେ ଚାଲନ୍ତୁ ନା ସ୍ୱଚ୍ଛ ସୁନ୍ଦର ପରିବେଶର ପରିକଳ୍ପନା କରି ଗଛ ଲଗେଇବା ପାଇଁ ଅଣ୍ଟା ଭିଡ଼ିବା। ପରିବେଶ ହିତ ପାଇଁ ରାଜ୍ୟ ବନ ବିଭାଗ ଯେଉଁ ପଦକ୍ଷେପ ହାତକୁ ନେଉଛି, ତାକୁ ଫଳପ୍ରଦ କରିବା ପାଇଁ ଆଗେଇ ଆସିବା। ତା ଛଡ଼ା ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ଜାଣି ଏଥିରୁ ଲାଭ ପାଇବା ପାଇଁ ନିଜର ଭୂମିକାକୁ ସାବ୍ୟସ୍ତ କରିବା। ଏମିତି ସଚେତନ ମନୋଭାବ ନେଇ କାର୍ଯ୍ୟ କଲେ ଆମ ପରିବେଶ ନିଶ୍ଚୟ ସବୁଜ ବନାନୀରେ ପୂରି ଉଠିବ, ଆଉ ଆମେମାନେ ଏକ ବିଶୁଦ୍ଧ ପରିବେଶରେ ବସବାସ କରି ପ୍ରକୃତିର ଅବଦାନକୁ ଉପଭୋଗ କରିପାରିବା। ଶ୍ରୋତା ବନ୍ଧୁ, ପ୍ରକୃତିର ଅବଦାନକୁ ଉପଭୋଗ କରିବାକୁ ହେଲେ ଆମକୁ ପ୍ରଚୁର ପରିମାଣରେ ବୃକ୍ଷରୋପଣ କରିବାକୁ ପଡିବ। ହେଲେ ବୃକ୍ଷରୋପଣ ପାଇଁ ତ ଆମକୁ ପୂର୍ବରୁ ପ୍ରସ୍ତୁତି କରିବାକୁ ପଡିବ। ଚାରା ଗଛ କୋଉଠୁ ଆଣିବା, କେଉଁ ସ୍ଥାନରେ ରୋପଣ କରିବା, ତାର କିପରି ଯତ୍ନ ନେବା, ଏହିସବୁ ପ୍ରସଙ୍ଗକୁ ଆଧାର କରି ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ବୃକ୍ଷରୋପଣ ପାଇଁ ବିଭିନ୍ନ ପ୍ରସ୍ତୁତି। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ବନ ବିଦ୍ୟାଳୟ ଭୁବନେଶ୍ୱରର ସହକାରୀ ପ୍ରାଧ୍ୟାପକ ଡକ୍ଟର ରଞ୍ଜନ କୁମାର କର। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାର ବାଳା ପଟ୍ଟନାୟକ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
1: ଧନ୍ୟବାଦ ମ୍ୟାଡାମ।
0: ସାର୍, ଆଜି ଆମର ଯୋଉ ଆଲୋଚନାର ବିଷୟ ରହିଛି ବୃକ୍ଷରୋପଣ ପାଇଁ ବିଭିନ୍ନ ପ୍ରସ୍ତୁତି, ବୃକ୍ଷରୋପଣ ତ କରାଯିବ, ତା ପାଇଁ ପୁଣି ପ୍ରସ୍ତୁତିର ଆବଶ୍ୟକତା କ'ଣ ରହିଛି?
1: ବୃକ୍ଷ ଏବଂ ମଣିଷର ସମ୍ପର୍କ ଏ ସଭ୍ୟତା ସୃଷ୍ଟିରୁ ହିଁ ଦେଖାଯାଏ। ନିଜେ ବଞ୍ଚିବା ପାଇଁ ମଣିଷ ଅହରହ ତା ଉପରେ ନିର୍ଭର କରେ। ବୃକ୍ଷ ଆମକୁ ତିନିଟି ଦ୍ରବ୍ୟ ଦେଇଥାଏ, ଗୋଟିଏ ଯାହାକୁ ଆମେ କହୁ ପ୍ରୋଭିଜନିଂ, ଅର୍ଥାତ୍ ଯାହାକୁ ବିକ୍ରି କରି ଆମେ ଅର୍ଥ ଉପାର୍ଜନ କରୁ, ଏବଂ ରେଗୁଲେଟରୀ, ଯୋଉଟା ପରିସଂସ୍ଥାକୁ ବଞ୍ଚାଇବା ପାଇଁ ବୃକ୍ଷର ସକାରାତ୍ମକ ଭୂମିକା ରହିଛି, ଯେଭଳି ଭାବରେ ଜଳଚକ୍ର, ଅମ୍ଳଜାନ ଏବଂ ତାହା ସହିତ ତାପମାତ୍ରାର ଯୋଉ ଶୋଧନ, ଏବଂ ତା ଛଡ଼ା ବୃକ୍ଷ ମଧ୍ୟ ଆମକୁ ଅନେକ ସାଂସ୍କୃତିକ ଏବଂ

0: ପ୍ରେରଣାତ୍ମକ ସହଯୋଗ ଦେଇଥାଏ। ସେଇଥିରେ ଆମର ରହିଛି ପର୍ଯ୍ୟଟନ, ତାକୁ ନେଇ ଅନେକ କାରିଗର କୁଶଳୀ ବ୍ୟକ୍ତି ଏବଂ ଅନେକ ଲେଖକ ଆଉ ବିଭିନ୍ନ ସବୁ ଚଳଚ୍ଚିତ୍ର ତାକୁ ନେଇକି ସୃଷ୍ଟି ହେଇଥାଏ। ସେଇ ଆମର ଆକର୍ଷଣର କେନ୍ଦ୍ରବିନ୍ଦୁ। ସେଇ ସବୁକୁ ଯଦି ଲକ୍ଷ୍ୟ କରାଯାଏ, ମଣିଷର ପୃଥିବୀରେ ବଞ୍ଚିବା ପାଇଁ ବୃକ୍ଷର ଆବଶ୍ୟକତା ରହିଛି। କିନ୍ତୁ ଏବେ ଯେଭଳି ଭାବରେ ଆମର ବିଶ୍ୱ ତାପନ ଏବଂ ଜଳବାୟୁ ପରିବର୍ତ୍ତନର ସମସ୍ୟା ଏବଂ ଚାଷୀମାନଙ୍କର ରୋଜଗାରର ସମସ୍ୟା ଯୋଉ ଦେଖାଯାଉଛି କ୍ଷେତ୍ରୀୟ ଫସଲରେ, ବୃକ୍ଷକୁ ଆମର କୃଷି ମଧ୍ୟକୁ ଆଣି ତା ଦେହରୁ ଭରପୁର ରୋଜଗାର କରିବା ସହିତ ପୃଥିବୀର ନିରାପତ୍ତା ପାଇଁ ବୃକ୍ଷକୁ ଗୋଟେ ସଂଗଠିତ ଭାବରେ ଲଗେଇବାର ପ୍ରୟୋଜନ ଅଛି।
1: ତାହେଲେ ଏଇଠି ଗୋଟେ କଥା କୁହନ୍ତୁ, ବୃକ୍ଷରୋପଣ ପାଇଁ କି ପ୍ରକାର ପ୍ରସ୍ତୁତି କରାଯାଇଥାଏ?
0: ବୃକ୍ଷରୋପଣ ପାଇଁ ଆମକୁ ଆଗ ଚାଷୀର ଆବଶ୍ୟକତା ଅଥବା କୌଣସି ଅନୁଷ୍ଠାନର ଆବଶ୍ୟକତାକୁ ଭିତ୍ତି କରି କରାଯାଏ। ବୃକ୍ଷରୋପଣ ଓଡ଼ିଶା ସରକାର ବା ଭାରତ ସରକାରଙ୍କର ବନ ବିଭାଗଠୁ ଆରମ୍ଭ କରି ଜଳ ବିଭାଜିକା ଏବଂ ଉଦ୍ୟାନ ବିଭାଗ

0: ପାଇଁ ଆମକୁ ଆଗ ଚାଷୀର ଆବଶ୍ୟକତା ଅଥବା କୌଣସି ଅନୁଷ୍ଠାନର ଆବଶ୍ୟକତାକୁ ଭିତ୍ତି କରି କରାଯାଏ। ବୃକ୍ଷରୋପଣ ଓଡ଼ିଶା ସରକାର ବା ଭାରତ ସରକାରଙ୍କର ବନ ବିଭାଗଠୁ ଆରମ୍ଭ କରି ଜଳ ବିଭାଜିକା ଏବଂ ଉଦ୍ୟାନ ବିଭାଗ ଏପରିକି ବିଏମ୍ସି ସିଡିଏ ସମସ୍ତେ ମଧ୍ୟ ସହରାଞ୍ଚଳରେ ବିଭିନ୍ନ ସରକାରୀ ବିଭାଗ ବୃକ୍ଷରୋପଣ କରିବା ସହିତ ସ୍କୁଲ କଲେଜ ରେଲୱେ ନ୍ୟାସନାଲ ହାଇୱେ ଏପରିକି ବ୍ୟକ୍ତିବିଶେଷ ଚାଷୀମାନେ ସମସ୍ତେ ବୃକ୍ଷରୋପଣ କରୁଛନ୍ତି। ସମସ୍ତଙ୍କର ଆଭିମୁଖ୍ୟ କିନ୍ତୁ ଅଲଗା ଅଲଗା। ଜଣେ ଚାଷୀ ଯେତେବେଳେ ବୃକ୍ଷରୋପଣ କରେ ସେ ନିଜର ରୋଜଗାରକୁ ଗୁରୁତ୍ୱ ଦିଏ, ଅର୍ଥାତ୍ ତା ପାଖରେ ଯୋଉ ଜମି ଅଛି ସେ ଜମିରେ ସ୍ୱତନ୍ତ୍ର ସେ ବୃକ୍ଷରୋପଣ କରିବ ନା କୃଷି ସହିତ ତାକୁ ସମନ୍ୱିତ ଭାବରେ ଲଗେଇବ, ଏବଂ ତାଙ୍କର ଯୋଉ ପତିତ ଜମି ଅଛି ସେଥିରେ ଯଦି ସେ କେବଳ ବୃକ୍ଷରୋପଣ କରନ୍ତି ତାହେଲେ ସେ ଜମିର ଗୁଣମାନଙ୍କୁ ନେଇ ଏବଂ ତାଙ୍କ ପାଖରେ ସୁବିଧା ସୁଯୋଗ ଏବଂ ବଜାରକୁ ନେଇ ତାଙ୍କୁ ବୃକ୍ଷରୋପଣ କରିବାକୁ ପଡେ। ସେଇ ଦୃଷ୍ଟିରୁ ତାଙ୍କୁ ଉପଯୁକ୍ତ ସ୍ଥାନ ଏବଂ ତାଙ୍କର ସୁବିଧା ସୁଯୋଗ ଏବଂ ବଜାର ସବୁକୁ ନେଇକି ସିଏ ନିଷ୍ପତ୍ତି ନିଅନ୍ତି କୋଉ ବୃକ୍ଷ ରୋପଣ କରିବେ।
1: ଏଇଠି ଯୋଉ ଆପଣ କହିଲେ ସ୍ଥାନ, ତାହେଲେ କୁହନ୍ତୁ ପ୍ରସ୍ତୁତି ପରେ କେଉଁ କେଉଁ ସ୍ଥାନରେ ସବୁ ବୃକ୍ଷରୋପଣ କରାଯାଇଥାଏ?
0: ବୃକ୍ଷରୋପଣ ପାଇଁ ଆମେ ଯଦି ଗୋଷ୍ଠୀଗତ ଭାବରେ ଚିନ୍ତା କରିବା ତାହେଲେ ଆମର ବନ ସୁରକ୍ଷା ସମିତି ସ୍କୁଲ କଲେଜ ଏବଂ ବିଭିନ୍ନ ଯୋଉ ସଂଗଠନ ଏପରିକି ବେସରକାରୀ ସଂଗଠନ ମଧ୍ୟ ସେମାନେ ଗୋଟେ ସମାଜର ଆଭିମୁଖ୍ୟକୁ ନେଇ ପରିବେଶର ସୁରକ୍ଷାକୁ ବା ପରିସଂସ୍ଥା ଅର୍ଥାତ୍ ବିଭିନ୍ନ ବନ୍ୟଜୀବ ପଶୁ ପକ୍ଷୀ ସେମାନଙ୍କର ସୁରକ୍ଷା ବଳୟ ସୃଷ୍ଟି କରିବା ପାଇଁ ଆଭିମୁଖ୍ୟ ରଖନ୍ତି, ଏବଂ ଯେତେବେଳେ ଆମେ ବ୍ୟକ୍ତିବିଶେଷ କଥା ଚିନ୍ତା କରୁ ସେତେବେଳେ ସିଏ ତାଙ୍କର ମାନେ ନିଜର ସୁବିଧା ସୁଯୋଗ ଏବଂ ଲାଭାଂଶ କଥା ଚିନ୍ତା କରନ୍ତି। ଗୋଟେ ଛୋଟ ଉଦାହରଣ ଯଦି ମୁଁ ଏଠି ଆଣେ, ଶାଗୁଆନ ଗଛ ଯୋଉଟାକି ଭାରତ ବର୍ଷରେ ଦିନେ ଜନ୍ମ ଲାଭ କରିଥିଲା, ଆଜି ପୃଥିବୀର 80 ଦେଶ ଶାଗୁଆନ ଗଛକୁ ଚାଷ କରୁଛନ୍ତି। କାହିଁକି ଶାଗୁଆନ ହେଉଛି ସମସ୍ତ କାଠମାନଙ୍କର ସିଏ ହେଉଛି ରାଜା, କିନ୍ତୁ ପରିତାପର ବିଷୟ ଯୋଉ ଦେଶ ଦିନେ ଶାଗୁଆନରେ ସବୁଠାରୁ ବେଶି ରପ୍ତାନୀ କରୁଥିଲା ଆଜି ଆମଦାନୀରେ ସମଗ୍ର ପୃଥିବୀରେ 87% ଅଂଶ କେବଳ ଭାରତ ଦଖଲ କରେ। କିନ୍ତୁ ଏଇଟା ହେଉଛି ଗୋଟେ ପରିତାପର ବିଷୟ, ଆମ ପାଖରେ ଯଥେଷ୍ଟ ଜାଗା ଅଛି। ଶାଗୁଆନ ଭଳି ଅନ୍ୟାନ୍ୟ ଗଛ ମଧ୍ୟ ଏଭଳି ଭାବରେ ଲୋକପ୍ରିୟତା ଆମର ଅବହେଳା ପାଇଁ ହରେଇ ଯାଇଛନ୍ତି, କିନ୍ତୁ ଆମ ଚାଷୀ ଭାଇମାନେ ଯଦି ପରିତ୍ୟକ୍ତ ଜମିକୁ ନେଇ ଉଚିତ ଲାଭଦାୟକ ବୃକ୍ଷରୋପଣ କରିବେ ତା ଦେହରୁ ନିଶ୍ଚିତ ଭଲ ଲାଭାଂଶ ପାଇ ପୃଥିବୀର ବଜାରରେ ମଧ୍ୟ ନିଜେ ନିଜର ଗୁରୁତ୍ୱ ଆରୋପ କରିପାରିବେ।
1: ଏଇ ଯୋଉ ବୃକ୍ଷରୋପଣ ପାଇଁ ଯୋଉ ଚାରା ଗଛ ପ୍ରସ୍ତୁତ ହୋଇଥାଏ ସେଟା କୋଉଠୁ ଆସେ ଆଉ ତାକୁ କିଏ ପ୍ରସ୍ତୁତ କରିଥାଏ?
0: ବୃକ୍ଷରୋପଣ ପାଇଁ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ଉତ୍ସରୁ ଚାରା ପ୍ରସ୍ତୁତ କରାଯାଇଥାଏ। ପ୍ରଥମ ହେଲା ବନ ବିଭାଗ, ସେମାନେ ମଧ୍ୟ ଚାରା ଉତ୍ପାଦନ କରି ଚାଷୀମାନଙ୍କୁ ବିନା ମୂଲ୍ୟରେ ବା ରିହାତି ମୂଲ୍ୟରେ ପ୍ରଦାନ କରିଥାନ୍ତି। ତା ସହିତ ଜଳ ବିଭାଜିକା କୃଷି ବିଭାଗ ମଧ୍ୟ ଆତ୍ମା ବିଭିନ୍ନ ବ୍ୟବସ୍ଥା ସରକାରଙ୍କର ଅଛି, ଏପରିକି ଆମର ସହରାଞ୍ଚଳରେ ମଧ୍ୟ ଚାଷୀମାନଙ୍କୁ ଉପଯୁକ୍ତ ବୃକ୍ଷ କି ଲାଭଦାୟକ ବୃକ୍ଷ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହା ଛଡା ଅନେକ ବେସରକାରୀ ସଂସ୍ଥା ଯେଉଁମାନେ କି ନିଜର ଉଦ୍ୟୋଗ ସୃଷ୍ଟି କରିଛନ୍ତି ନର୍ସରୀ କରି ସେମାନେ ଉନ୍ନତ ମାନର ଚାରା ଚାଷୀମାନଙ୍କୁ ଯୋଗାଇ ଦିଅନ୍ତି।
1: ସାର୍, ଯୋଉ ଚାରା ଗଛ କିପରି ପ୍ରସ୍ତୁତ କରାଯାଇଥାଏ?
0: କାଗଜ ପାଇଁ ଯୋଉ ଗଛ ହୁଏ ତାର ଚାରା ହଉ, ଅଥବା ବିଭିନ୍ନ ଔଷଧୀୟ ବୃକ୍ଷ ତାର ଚାରା ହଉ, ବିଭିନ୍ନ ପ୍ରକାର ଫଳ ବୃକ୍ଷ ହଉ, ଅନେକ ଚାରା ଯୋଉଗୁଡାକି ତାଙ୍କର ଲିଙ୍ଗୀୟ ପ୍ରଜନନ ମାଧ୍ୟମରେ ବା ତାଙ୍କର ମଞ୍ଜିରୁ ତାକୁ ପ୍ରସ୍ତୁତ କରାଯାଏ। ଆଉ କେତେଗୁଡା ଗଛ ଅଛି ଯୋଉମାନଙ୍କୁ ଅଲିଙ୍ଗୀୟ, ଆଉ କେତେଟା ଗଛରେ ଉଭୟ ଲିଙ୍ଗୀୟ ଏବଂ ଅଲିଙ୍ଗୀୟରେ ପ୍ରସ୍ତୁତ କରାଯାଏ। ତେଣୁ ସେଥିପାଇଁ ଯଥେଷ୍ଟ କୁଶଳୀ ବ୍ୟକ୍ତି ଯେଉଁମାନେ କି ଚାରା ପ୍ରସ୍ତୁତ କରନ୍ତି ଏବଂ ଚାରାର ଗୁଣମାନ ତାର ଯୋଉ ଉତ୍ସ ଯୋଉ ସୂତ୍ରରୁ ମଞ୍ଜି ବା ଯୋଉ ଅଲିଙ୍ଗୀୟ ପ୍ରଜନନର ଦ୍ରବ୍ୟ ଯୋଉ ସୂତ୍ରରୁ ଆସିଛି ସେ ବିଷୟରେ ମଧ୍ୟ ସଠିକ ବିବରଣୀ ଆମକୁ ଜାଣିବା ଦରକାର।
1: ଆମେ ଯେତେବେଳେ ବୃକ୍ଷରୋପଣ କରୁ ଗୋଟେରୁ ଗୋଟେ ଗଛ ମଧ୍ୟରେ ଦୂରତା କେତେ ରହିବାର ନିୟମ ଅଛି? ଯୋଉ ଆମେ ଚାରାଟା ଲଗାଉଛୁ ସେ ବୃକ୍ଷଟା କେତେ ଉଚ୍ଚତା ବିଶିଷ୍ଟ ହେବା ଦରକାର?
0: ଗଛର ଯୋଉ ଆଭିମୁଖ୍ୟକୁ ନେଇକି ଗଛ ଗଛ ଭିତରେ ଦୂରତା ନିର୍ଦ୍ଧାରଣ କରାଯାଏ। ଯଦି ଗୋଟେ ଗଛ ଆସବାବପତ୍ର ପାଇଁ ତାକୁ ଲଗାଯାଇଥାଏ, ଧରାଯାଉ ଶାଗୁଆନ ହେଲା ବା ଶାଳ ହେଲା, ଟିସୁ ହେଲା, ଗମ୍ଭାରୀ ହେଲା ବା ମେହଗନୀ ହେଲା, ଏମାନଙ୍କର ଅବଧି ଯଥେଷ୍ଟ ଅଧିକା 15-20 ବର୍ଷ, ଏପରିକି ଶାଗୁଆନ ଗଛ 20 ବର୍ଷରୁ ମଧ୍ୟ ଅଧିକ। ଯେଉଁମାନଙ୍କର ଅବଧି ଅଧିକ ସେମାନଙ୍କୁ ଦୂରତା ଅଧିକା ନିଆଯାଏ। ଯେଉଁମାନଙ୍କର ଅବଧି କମ୍, ଯୋଉଟା କାଗଜ ଫଳ ପାଇଁ ବା ଯେଉଁମାନଙ୍କୁ ଆମେ ଜାଳେଣୀ କାଠ ପାଇଁ ବ୍ୟବହାର କରୁ ଯଥା ୟୁକାଲିପଟାସ ହେଲା, ସୁବାଗୁଲ ହେଲା ବା ଝାଉ ଗଛ ହେଲା, ଏମାନଙ୍କୁ ଆମେ ସ୍ୱଳ୍ପ ବ୍ୟବଧାନରେ 1-2 ମିଟର ବ୍ୟବଧାନରେ ତାକୁ ଆମେ ରଖିଥାଉ। ଏବଂ ଚାଷୀମାନଙ୍କ କ୍ଷେତ୍ରରେ ସେମାନେ

0: ମାନେ ଯଦି ଗୋଟେ ବ୍ୟାପକ ବୃକ୍ଷରୋପଣ ନ କରି କୃଷି କ୍ଷେତ୍ର ମଧ୍ୟରେ ଏଗ୍ରୋଫରେଷ୍ଟ୍ରି କୃଷି ବନୀକରଣ ମାଧ୍ୟମରେ ଯେତେବେଳେ କରନ୍ତି ସେତେବେଳେ ନିଶ୍ଚିତ ଭାବରେ ଦୂରତା ସାଧାରଣ ଦୂରତା ଠାରୁ ବଢ଼ିଯାଏ। କାହିଁକି ଯଦି ସେଇ ଦୂରତା ଯୋଉ ଦୂରତାରେ ସେମାନେ ବ୍ୟାପକ ବନୀକରଣ ବ୍ଲକ ପ୍ଲାଣ୍ଟେସନ କରୁଛନ୍ତି ଏବଂ ସେଇ ଦୂରତା ଯଦି ଏଇ କୃଷି କ୍ଷେତ୍ରରେ ବ୍ୟବଧାନ ରଖିବେ ତାହେଲେ ଆମର କ୍ଷେତ୍ରୀୟ ଫସଲ ପ୍ରଭାବିତ ହେବ ଛାଇ ଦ୍ୱାରା। ତେଣୁ ସାଧାରଣତଃ 6 ମିଟର ଲାଇନ ଭିତରେ ବା 2 ଧାଡ଼ି ମଧ୍ୟରେ ଦୂରତା ରଖାଯାଏ ଏବଂ ପ୍ରତି ଧାଡ଼ି ମଧ୍ୟରେ 2 ମିଟର ଦୂରତା ଏଗ୍ରୋଫରେଷ୍ଟ୍ରି କ୍ଷେତ୍ରରେ ରଖାଯାଇଥାଏ।
1: ସାର୍ ଖାଲି ତ ବୃକ୍ଷରୋପଣ କରିଦେଲେ ବା ଚାରା ଗଛ ଲଗେଇଦେଲେ ହବନି, ତାର ରକ୍ଷଣାବେକ୍ଷଣ ପାଇଁ ସବୁ ତ ବ୍ୟବସ୍ଥା କରିବା ପାଇଁ ପଡିବ, ସେଥିପାଇଁ କି ପ୍ରକାର ବ୍ୟବସ୍ଥା କରାଯାଇଥାଏ?
0: ଗୋଟେ ଗଛ ଆମେ ଲଗେଇବା ପରେ ପରେ ଉଚିତ ପରିମାଣରେ ସାର କୀଟନାଶକ ଔଷଧ ପ୍ରୟୋଗ କରିବା ଏବଂ ବର୍ଷା ଦିନରେ ଯେହେତୁ ଗଛ ଆମେ ଲଗାଉଛୁ ସେଥିପାଇଁ ଆଉ ଅଧିକ ପାଣି ଦେବାର ପ୍ରୟୋଜନ ପଡେ ନାହିଁ। ତଥାପି ଦୂର ଦୂରାନ୍ତରେ ଯେତେବେଳେ ଅତ୍ୟଧିକ ଖରା ହୁଏ ସେତେବେଳେ ମଧ୍ୟ ଆମକୁ ଭାରରେ କାନ୍ଧେଇ ବା କୌଣସି ଉପାୟରେ ଜଳସେଚନ କରି ସେଠି ଲାଇଫ୍ ସେଭିଂ ବା ଜୀବନ ରକ୍ଷାକାରୀ ତାଙ୍କୁ ପାଣି ଦେବାକୁ ପଡେ। ତା ଛଡା ତାଙ୍କୁ ମଧ୍ୟ ଅତ୍ୟଧିକ ପବନରୁ ସୁରକ୍ଷା ଦେବା ପାଇଁ କୌଣସି ବାଡ଼ିର ସହଯୋଗ ଦିଆଯାଇଥାଏ, ବାଡ଼ିକୁ ସାଥିରେ ବାନ୍ଧି ଦିଆଯାଇଥାଏ। ଏବଂ ତୃତୀୟ ଜିନିଷ ହେଲା ଯେତେବେଳେ ପ୍ରତ୍ୟେକଟି ଗଛ ମଧ୍ୟରେ କୌଣସି ଗଛ ମରିଯାଏ ସେ ଗଛକୁ ଆମେ ଉଚିତ ସମୟରେ ମଧ୍ୟ ସେ ଖାଲି ସ୍ଥାନକୁ ଗଛ ଦ୍ୱାରା ପୂରଣ କରିବା ଦରକାର ପଡେ। ସାଧାରଣତଃ ଆମେ ଏଭଳି ଭାବରେ ଗଛ ଲଗେଇବା ଯୋଉ ଗଛକୁ ଗାଈ ଗୋରୁ ଖାଇ ନାହିଁ। ଯଦି ଆମର ଗାଈ ଗୋରୁକୁ ପତ୍ର ଡାଳ ଦେବାର ବ୍ୟବସ୍ଥା ରଖିବା ବା ଏଭଳି ଗଛ ଯୋଉଟାକି ଗାଈ ଗୋରୁ ଖାଇବେ ତା ପାଇଁ ଆମକୁ ନିଶ୍ଚିତ ଭାବରେ ବାଡ଼ ଦେବାକୁ ପଡିବ। ବାଡ଼ ଦେବା ପାଇଁ ଆମେ ସବୁଜ ବାଡ଼ ଦେବା ଯୋଉଟାକି ସବୁଜିମା ସୃଷ୍ଟି କରିବା, କଣ୍ଟା ବଂଶ ହଉ ବା ଆମର ଚିଲର ଗଛ ହଉ ବା ନାଗଫେଣି ହଉ ବା କିଆ ଗଛ ହଉ, ଚାରିପଟେ ଆମେ ବିନା ମୂଲ୍ୟରେ ବାଡ଼ ସୃଷ୍ଟି କରିପାରିବା। ଆଉ ଯେତେବେଳେ ଗଛ ଉପରକୁ ଉପରକୁ ବଢିବା ଆରମ୍ଭ ହବ ସେତେବେଳେ ତାର ଡାଳ ଆମେ କାଟି କାଟି ଯିବା, ଯେଭଳି ଭାବରେ ଗଛଟା ସିଧା ହେଇ ବଢିବ।
1: ବୃକ୍ଷରୋପଣ କରିବା ପାଇଁ ଚାରା ଗଛ ସାଧାରଣତଃ କେଉଁଠାରେ ଉପଲବ୍ଧ ହେଇଥାଏ? ଯେଉଁମାନେ ଚାହୁଁଛନ୍ତି ବେସରକାରୀ ସଂସ୍ଥା ସେମାନେ ଚାହିଁବେ, ସାଧାରଣ ଲୋକ ଚାହିଁବେ ଆଣିକି ତାଙ୍କ ବାଡ଼ି ବଗିଚାରେ ଲଗେଇବେ, ସେଟା କୋଉଠୁ ପାଇବେ ସେମାନେ?
0: ବୃକ୍ଷରୋପଣ କରିବା ପାଇଁ ପ୍ରଥମେ ସହଯୋଗ କରନ୍ତି ଆମର ଓଡ଼ିଶା ସରକାରଙ୍କର ବନ ବିଭାଗ, ତାଙ୍କର ଓଏଫ୍ଏସ୍ଡିପି ଓଡ଼ିଶା ଫରେଷ୍ଟ୍ରି ସେକ୍ଟର ଡେଭଲପମେଣ୍ଟ ପ୍ରୋଜେକ୍ଟ ଓଏଫ୍ଏସ୍ଡିପି ମାଧ୍ୟମରେ ସେମାନେ ସହଯୋଗ କରନ୍ତି ଏବଂ ତା ଛଡା ତାଙ୍କର ଅନ୍ୟ ସ୍କିମ୍ ମଧ୍ୟ ଅଛି ଯୋଉ ସ୍କିମ୍ ମାଧ୍ୟମରେ ସେମାନେ ରିହାତି ମୂଲ୍ୟରେ ଅଥବା ବିନା ମୂଲ୍ୟରେ ଚାରା ଚାଷୀ ଭାଇମାନଙ୍କୁ ପ୍ରଦାନ କରନ୍ତି ଏବଂ ତା ସହିତ ତାର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ଧନରାଶିର ବ୍ୟବସ୍ଥା ରହେ। ତା ଛଡା ଫଳ ଗଛ ପାଇଁ ଆମର ଉଦ୍ୟାନ ମିଶନ ଅଛି, ଜଳ ବିଭାଜିକା ମଧ୍ୟ ଚାରା ପ୍ରଦାନ କରନ୍ତି, ଯେମିତି ଆମର ଓଡ଼ିଶା କୃଷି ଏକ ବୈଷୟିକ ବିଶ୍ୱବିଦ୍ୟାଳୟ ଉନ୍ନତମାନର ଚାରା ମଧ୍ୟ ଦିଆଯାଏ, ଫରେଷ୍ଟ କଲେଜରେ ହେଉ ବା ହର୍ଟିକଲଚର ବିଭାଗରେ ହେଉ ସେଥିରେ ମଧ୍ୟ ଚାରା ଉପଲବ୍ଧ ହୁଏ। ଆଉ ଗୁଡ଼ାଏ ପ୍ରାଇଭେଟ ନର୍ସରୀ ଅଛି ଯେଉଁମାନେ ରେଜିଷ୍ଟାର୍ଡ, ତାଙ୍କଠୁ ଆମେ ସଠିକ ଭାବରେ ଉନ୍ନତମାନର ଚାରା ନିଜେ ଦେଖି ଯେତେବେଳେ କନଫିଡେନ୍ସ ପାଉଛୁ ସେତେବେଳେ ଆମେ ତାଙ୍କଠୁ ଚାରା ମଧ୍ୟ ନେଇପାରିବୁ।
1: ସାର୍ ଏଇ ଯୋଉ କହିଲେ ଉନ୍ନତମାନର ଚାରା, ସେ ଉନ୍ନତମାନର ଚାରା ଆମେ କେମିତି ଜାଣିବା ବା ସେ ଉନ୍ନତମାନର ଚାରା କେମିତି ହେଇଥାଏ?
0: ଉନ୍ନତମାନର ଚାରା ଆମେ ଜାଣିବା ପାଇଁ ସିଏ ରୋଗ ପୋକ ମୁକ୍ତ ହେଇଥିବ ଏବଂ ତାର ଉଚ୍ଚତା ସଠିକ ଥିବ ଏବଂ ଉଚ୍ଚତା ଅନୁସାରେ ତାର କାଣ୍ଡର ସଠିକ ଅଭିବୃଦ୍ଧି ହେଇଥିବ ଏବଂ ତାକୁ ଲକ୍ଷ୍ୟ କଲେ ଜଣାପଡିବ ଇଏ ଗୋଟିଏ ଉନ୍ନତ କିସମ ବା ଉନ୍ନତ ଗୁଣମାନର ଚାରା, ଯେତିକି ଅବଧି ମଧ୍ୟରେ ସେ ବଢିଛି ସେଇ ହିସାବରେ ହୃଷ୍ଟପୃଷ୍ଟ ହେଇକି ଆଗକୁ ଆସିଛି ଏବଂ ଜାଣିପାରିବା ଯେ ଏଇ ଗଛ ଲଗେଇଲେ ଆଗକୁ ଆମେ ନିଶ୍ଚିତ ତା ଦେହରୁ ସଠିକ ଅମଳ ପାଇପାରିବା। ଏହା ଛଡା ମଧ୍ୟ ଉନ୍ନତମାନର ଚାରା ଜାଣିବା ପାଇଁ ଯୋଉ ପଞ୍ଜୀକରଣ ବ୍ୟବସ୍ଥା ମଧ୍ୟ କରାଗଲାଣି, ସାର୍ଟିଫିକେସନ କରାଯାଉଛି, ତେଣୁ ସେ ସ୍ତରକୁ ଓଡ଼ିଶା ଯଦିଓ ଯାଇପାରି ନାହିଁ ଆଗକୁ ଆଗକୁ ସମସ୍ତ ନର୍ସରୀଙ୍କୁ ମଧ୍ୟ ସାର୍ଟିଫିକେସନ କରାଯିବ ଯାହାଦ୍ୱାରା କି ଚାଷୀମାନଙ୍କୁ ଜାଣିବାର ଅସୁବିଧା ହେବ ନାହିଁ।
1: ସାର୍ ଏଇ ଯୋଉ ବୃକ୍ଷରୋପଣରେ ନର୍ସରୀ ମାନଙ୍କର ଭୂମିକା କି ପ୍ରକାର ରହିଛି ବା କଣ ରହିଛି?
0: ବର୍ତ୍ତମାନ ଯେହେତୁ ଗ୍ଲୋବାଲାଇଜେସନ ଜଗତୀକରଣର ଯୁଗ, ତେଣୁ ଆମେ ସେମାନଙ୍କର ଭୂମିକାକୁ ନିଶ୍ଚିତ ଭାବରେ ପ୍ରାଧାନ୍ୟ ଦେବା। ସେମାନେ ମଧ୍ୟ ଦୂର ଦୂରାନ୍ତରୁ ଅନ୍ୟ ରାଜ୍ୟରୁ ଭଲ ଭଲ ଚାରା ଆଣି ଆମର ଚାଷୀ ଭାଇମାନଙ୍କୁ ଯୋଗାଉଛନ୍ତି, ଏପରିକି ସରକାରୀ ଅନୁଷ୍ଠାନକୁ ମଧ୍ୟ ଯୋଗାଉଛନ୍ତି। କିନ୍ତୁ ସେଇଥିରେ ଗୋଟିଏ ଜିନିଷ ଆମେ ଜାଣିବାର ଅଛି, ସେମାନେ ଯେଉଁ ଚାରା ଦେଉଛନ୍ତି ତା ଭିତରେ ବୈଧତା କେତେ ଅଛି, ତାକୁ ଆମେ ପରୀକ୍ଷା ନିରୀକ୍ଷା ବା ଯେତେବେଳେ ଆମେ ତାଙ୍କର ଚାରାକୁ ନେଇ ମନୋବଳ ଯେତେବେଳେ ସୁଦୃଢ଼ ହେଉଛି ଆମେ ସେହି ହିସାବରେ ଚାରା ନେବା। ଏପରିକି ଏନ୍ଜିଓ ମାନେ ମଧ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ବା ବିଭିନ୍ନ ଇକୋ କ୍ଲବ ବା ବନ ସୁରକ୍ଷା ସମିତି ଆଉ ସମସ୍ତଙ୍କ ଯୋଗସୂତ୍ରରେ ମଧ୍ୟ ଚାରା ଉତ୍ପାଦନ କରାଯାଉଛି।
1: ବୃକ୍ଷରୋପଣରେ ଜଣେ ସାଧାରଣ

0: ବେସରକାରୀ ସଂସ୍ଥା ବା ଏନ୍ଜିଓ ଆଉ ସ୍ୱୟଂ ସହାୟକ ଗୋଷ୍ଠୀ କ୍ଲବ ମାନଙ୍କର କି ପ୍ରକାର ଦାୟିତ୍ୱ ରହିଛି?
1: ବୃକ୍ଷରୋପଣ ଏଇଟା ଗୋଟେ ସଂଗଠିତ ବ୍ୟବସ୍ଥା, ଏଥିରେ ବ୍ୟକ୍ତି ବିଶେଷ ଠାରୁ ସାରା ବିଶ୍ୱ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରତ୍ୟେକ ଅନୁଷ୍ଠାନ ମଧ୍ୟ ଭାଗିଦାରୀ ଅଛି। ତେଣୁ ଏହାର ଅର୍ଥକାରୀ ଅଂଶଟାକୁ କିଏ ପ୍ରାଧାନ୍ୟ ଦିଏ, କିଏ ଏହାର ପରିବେଶର ଭୂମିକା ଉପରେ ପ୍ରାଧାନ୍ୟ ଦିଏ। ତେଣୁ ବ୍ୟକ୍ତି ଜଣେ ଯେତେବେଳେ ଅର୍ଥକାରୀ ଭୂମିକାକୁ ନେଇ ବୃକ୍ଷରୋପଣ କରେ, ସେଇଥିରେ ମଧ୍ୟ ତାର ମୃତ୍ତିକାର ଉନ୍ନତି ହୁଏ ଏବଂ ତା ସହିତ ତାର ଅନ୍ୟ ଯେଉଁ କ୍ଷେତ୍ରୀୟ ଫସଲର ମଧ୍ୟ ସହଯୋଗ ସିଏ ସେ ଗଛରୁ ପାଇଥାଏ। ଏବଂ ଆମର ଇକୋ କ୍ଲବରେ ସ୍କୁଲ କଲେଜରେ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହିତ ଏବଂ ସାଧାରଣ ଲୋକଙ୍କ ସହିତ ଅଭିଭାବକମାନଙ୍କ ସହିତ ମିଶିକରି ସେ ଅଞ୍ଚଳରେ ବୃକ୍ଷରୋପଣ କରନ୍ତି ଏବଂ ପରିବେଶ ସମ୍ବନ୍ଧରେ ସଚେତନତା ସୃଷ୍ଟି କରନ୍ତି। ଏହାଛଡ଼ା ଆମର ଯେଉଁ ଏନ୍ଜିଓ ବା ବେସରକାରୀ ସଂଗଠନ, ସେମାନେ ସରକାରଙ୍କର ସମସ୍ତ ଯୋଜନାକୁ ସାକାର କରିବା ପାଇଁ ବ୍ୟକ୍ତିମାନଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖନ୍ତି। ଆମର ବନ ସୁରକ୍ଷା ସମିତି ମାନେ ଯେଉଁ ବୃକ୍ଷରୋପଣ କରାଯାଉଛି ଜଙ୍ଗଲର ଆଖପାଖରେ, ସେମାନେ ତା ସହିତ ଘନିଷ୍ଠ ସମ୍ପର୍କ ଯେଉଁ ଗ୍ରାମବାସୀମାନଙ୍କ ସହିତ ରଖି ତାର ରକ୍ଷଣାବେକ୍ଷଣର ମଧ୍ୟ ଦାୟିତ୍ୱ ନିଅନ୍ତି। ପ୍ରତ୍ୟେକ ବ୍ୟକ୍ତି ଏବଂ ଅନୁଷ୍ଠାନର ୟା ଦେହରେ ଯଥେଷ୍ଟ ଭାଗିଦାରୀ ରହିଛି।
0: ଆଜ୍ଞା, ତାହେଲେ ଚାରା ପ୍ରସ୍ତୁତିରେ ଓଡ଼ିଶା ସରକାର ତଥା ବନ ବିଭାଗର କର୍ତ୍ତବ୍ୟ କ'ଣ?
1: ଚାରା ପ୍ରସ୍ତୁତିରେ ଓଡ଼ିଶା ସରକାରଙ୍କର ବନ ବିଭାଗ, ସିଏ ବିଭିନ୍ନ ଜାଗାରେ ପ୍ରତି ଡିଭିଜନ ଏପରିକି ପ୍ରତି ରେଞ୍ଜରେ ଆମର ଔଷଧୀୟ ଚାରା, ଜାଳେଣୀ କାଠ ପାଇଁ ଚାରା, ଫଳ ଚାରା ବିଭିନ୍ନ କିସମର ସବୁ ସୃଷ୍ଟି କରାଯାଇଛି ଏବଂ ଚାଷୀମାନଙ୍କୁ ବିନା ମୂଲ୍ୟରେ ଅନେକ ଚାରା ଏବଂ ରିହାତି ମୂଲ୍ୟରେ କିଛି ଚାରା, ତା ସହିତ ରକ୍ଷଣାବେକ୍ଷଣର ବ୍ୟବସ୍ଥା ମଧ୍ୟ।
0: ବନ ମହୋତ୍ସବ ସମୟରେ ତ ସାର୍ ଟଙ୍କାଟିଏ ଦେଇକି ବୃକ୍ଷଟିଏ ବି କିଣିବାର ବ୍ୟବସ୍ଥା ରହିଛି, ବନ ବିଭାଗ ଯୋଗାଇ ଦେଇଥାଏ।
1: ଜ୍ଞାନ କୌଶଳ ମଧ୍ୟ ବିନା ମୂଲ୍ୟରେ ବିତରଣ କରାଯାଏ। ଆଉ ଗୋଟିଏ ସବୁଠୁ ବଡ଼ କଥା ହେଲା, ଆଗରୁ ଯେଉଁ ବ୍ୟବସ୍ଥା ଥିଲା ଯେ ଗଛ ଲଗେଇଲେ କାଟିବାର ଯେଉଁ ସମସ୍ୟା ଥିଲା, ସେଇ ଯେଉଁ କଟକଣାକୁ ବହୁତ ସହଜରେ ତାକୁ ସୁଧାରିବା ପାଇଁ ତା ଦେହରେ ତାଙ୍କର ସକାରାତ୍ମକ ଭୂମିକା ପ୍ରି ପାସପୋର୍ଟ ଗଛ ଲଗେଇଲା ବେଳକୁ ତାର ପରିଚୟ ସୃଷ୍ଟି କରିଦେଉଛନ୍ତି ବନ ବିଭାଗ।
0: ସାର୍, ଲୋକମାନଙ୍କୁ ବୃକ୍ଷରୋପଣ ପ୍ରତି ଆକୃଷ୍ଟ କରିବା ପାଇଁ କ'ଣ ସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥାଏ?
1: ଲୋକମାନଙ୍କୁ ବୃକ୍ଷରୋପଣରେ ଆକୃଷ୍ଟ କରିବା ପାଇଁ ସରକାର ଅନେକ ଅନେକ ପ୍ରଚେଷ୍ଟା କରୁଛନ୍ତି। ବର୍ତ୍ତମାନ ଆମର କ୍ଷେତ୍ରୀୟ ଫସଲ ଜଳବାୟୁ ପରିବର୍ତ୍ତନ ପାଇଁ ଅନେକ ସମସ୍ୟା ଘେରରେ ରହିଛି। ବନ୍ୟା ହଉ, ମରୁଡ଼ି ହଉ ବା ଅନ୍ୟାନ୍ୟ ସମସ୍ୟା, ରୋଗ ପୋକର, ସେଥିପାଇଁ ଚାଷୀ ଖର୍ଚ୍ଚାନ୍ତ ହେଉଛି। ଏବଂ ଅଧିକାଂଶ ସମୟରେ ଚାଷୀ ଭାଇମାନେ ନିଜର ବୃତ୍ତି ଛାଡ଼ି ଅନ୍ୟ ବୃତ୍ତିକୁ ସ୍ଥାନାନ୍ତରିତ ହେଉଛନ୍ତି, ଚାଷରୁ ସେ ନିଜର ବୃତ୍ତି ପରିବର୍ତ୍ତନ କରୁଛନ୍ତି। ଏହାଦ୍ୱାରା ଆମର ଯେଉଁ ଭୂମି ଗାଁ ଗହଳିରେ ପରିତ୍ୟକ୍ତ ବା ପତିତ ହୋଇ ପଡୁଛି, ତେଣୁ ସେହିସବୁ ଜମିରେ ବୃକ୍ଷରୋପଣ କରି ଚାଷୀମାନଙ୍କ ପାଇଁ କିଭଳି ଭାବରେ ଗୋଟେ ଉନ୍ନତ ରୋଜଗାରର ମାଧ୍ୟମ, ଚାଷର ସମସ୍ୟା ଘରରେ ରହୁଥିବା ତା ପାଇଁ ଗୋଟେ ବିକଳ୍ପ ବ୍ୟବସ୍ଥା ଏବଂ ବୀମା, ସେଥିପାଇଁ ସରକାରଙ୍କ ତରଫରୁ ଚାଷୀମାନଙ୍କୁ ସଚେତନତା ଦିଆଯାଉଛି ଏବଂ ତା ପାଇଁ ରେଡିଓ, ଟିଭି ଏବଂ ବିଭିନ୍ନ ଗଣମାଧ୍ୟମ, ଜର୍ନାଲ, ନ୍ୟୁଜଲେଟର ପ୍ରତ୍ୟେକଟି କ୍ଷେତ୍ରରେ ପରିବେଶକୁ ସୁରକ୍ଷା ନିମିତ୍ତ ଅହରହ ଗାଁ ଠାରୁ ଆରମ୍ଭ କରି ସାରା ବିଶ୍ୱ ପର୍ଯ୍ୟନ୍ତ ସବୁ ଜାଗାରେ ଗୋଟିଏ ବୈପ୍ଲବିକ ଭାବରେ ବୃକ୍ଷରୋପଣର ଚେଷ୍ଟା ଜାରି ଅଛି। ଯେ ଖାଲି ଯେ ଚାଷୀମାନେ ବୃକ୍ଷରୋପଣ କରିବେ ତାହା ନୁହେଁ, ଯେ ଯେଉଁ ବ୍ୟକ୍ତିର ଭୂମି ଅଛି ଏବଂ ଏଇଟା ଗୋଟେ ନିରାପଦ ରୋଜଗାରର ବ୍ୟବସ୍ଥା ଏବଂ ପରିବେଶକୁ ସୁରକ୍ଷା କରିବାର ବ୍ୟବସ୍ଥା, ୟାଧିରେ କୌଣସି ରିସ୍କ ନାହିଁ ଯେ ଥରେ ବୃକ୍ଷରୋପଣ କରି ବାଡ଼ ଦେଇଦେଲେ ବର୍ଷା ସମୟରେ ସେ ଗଛ ମନ ବଢ଼ିବ। ତେଣୁ ଏହି କାର୍ଯ୍ୟକ୍ରମକୁ ସମସ୍ତେ ଆଗକୁ ବଢ଼େଇବା ପ୍ରୟୋଜନ ଅଛି, ସରକାରଙ୍କର ଯେଉଁ ବ୍ୟବସ୍ଥା ସକାରାତ୍ମକ ଯେଭଳି ଭାବରେ ଆଗକୁ ଆସିବ।
0: ସାର୍, ବର୍ତ୍ତମାନ ପରିସ୍ଥିତିରେ ଲୋକମାନେ କେତେ ଦୂର ସଚେତନ ଅଛନ୍ତି ଯୋଉ ବୃକ୍ଷରୋପଣ ପାଇଁ?
1: ବର୍ତ୍ତମାନ ପରିସ୍ଥିତିରେ ଲୋକମାନେ ସଚେତନ ଅଛନ୍ତି ବୃକ୍ଷରୋପଣ ପାଇଁ, କିନ୍ତୁ ଆମ ପାଖରେ ଅନେକ ଅନ୍ତରାୟ ରହିଛି। ଅନ୍ତରାୟ ଗୁଡିକ ହେଲା ଯେଭଳି ଭାବରେ ସଭ୍ୟତା, ସହରୀକରଣ ଏବଂ ଉନ୍ନତିର ଧାରାରେ ଆଗକୁ ବଢୁଛି, ରେଲ ଲାଇନ, ଜାତୀୟ ରାଜପଥ, ହାସ୍ପାତାଳ, ସ୍କୁଲ, କଲେଜ, ଆବାସସ୍ଥଳୀ ଯେଉଁଭଳି ଭାବରେ ପ୍ରସାରିତ ହେଉଛି, ଯଥେଷ୍ଟ ବୃକ୍ଷରୋପଣ ହେଉଛି। ସେଥିପାଇଁ ଆମକୁ କେମ୍ପା ପ୍ରୋଜେକ୍ଟ ମାଧ୍ୟମରେ ଯେଉଁ ବିକଳ୍ପ ବୃକ୍ଷରୋପଣ ସରକାରଙ୍କର ବ୍ୟବସ୍ଥା ଅଛି, ଖାଲି ସରକାରଙ୍କୁ କହିଲେ ହେବନି, ପ୍ରତ୍ୟେକଟି ବ୍ୟକ୍ତି, ଯେତେବେଳେ ଆମେ କୌଣସି ବୃକ୍ଷସ୍ଥଳକୁ ଆମେ ନଷ୍ଟ କରି ଅନ୍ୟ କିଛି କାର୍ଯ୍ୟକ୍ରମ ହାତକୁ ନେଉଛୁ, ସେତେବେଳେ ଆମ ମଧ୍ୟରେ ମଧ୍ୟ ନୈତିକତା ରହିବା ଦରକାର। ଆମେ ମଧ୍ୟ ଆଉ କିଛି ବୃକ୍ଷରୋପଣ କରିବୁ। ଆଦିବାସୀ ସଂସ୍କୃତି, ଇଣ୍ଡୋନେସିଆ, ଓରାଙ୍ଗ ରିମା ସମ୍ପ୍ରଦାୟ ଏବଂ ଦକ୍ଷିଣ ଆମେରିକା

0: ପ୍ରସ୍ତୁତି ସେ ସମ୍ପର୍କରେ ଆପଣ ବହୁତ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ, ଆମ ଶ୍ରୋତା ବନ୍ଧୁମାନେ ବି ଶୁଣିଥିବେ ଆଉ ନିଶ୍ଚୟ ତାକୁ କାମରେ ଲଗେଇବାକୁ ଚେଷ୍ଟା କରିବେ। ଆଜି ଯେଉଁମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ତାଙ୍କୁ ଏହି ବୃକ୍ଷରୋପଣ ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଉ କିଛି କୁହନ୍ତୁ।
1: ମୁଁ ଏଇ କଥା କହିବି ଯେ ଆମର ସଂସ୍କୃତି, ଆମର ଇତିହାସ, ଆମର ଧାର୍ମିକ ଭାବନା ବୃକ୍ଷ ସହିତ ଆବହମାନ କାଳରୁ ଜଡିତ। ସେଥିପାଇଁ ଆମ ପୂର୍ବପୁରୁଷ ଗୋଟିଏ ସଂସ୍କୃତ ପ୍ରବଚନ ଦେଇଥିଲେ, ସେବିତବ୍ୟ ମହାବୃକ୍ଷ ଫଳ ଛାୟା ସମନ୍ୱିତ ଯଦି ଦୈବାତ୍ ଫଳମ୍ ନାସ୍ତି ଛାୟା କେନ ନିବାର୍ଯ୍ୟତେ। ଅର୍ଥାତ୍ ମଣିଷ ବଞ୍ଚିବା ପାଇଁ ଖାଦ୍ୟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଉପକରଣ ଏହି ବୃକ୍ଷ ହିଁ ଦିଏ, କିନ୍ତୁ ଯେତେବେଳେ ବୃକ୍ଷ ଏସବୁ ଦେଇ ନ ପାରେ ତା ଛାୟା ଆମଠୁ ଅପସରି ନିଏ ନାହିଁ। ତେଣୁ ବୃକ୍ଷର ଛାୟା ତଳେ ଆମେ ସମସ୍ତେ ଆଶ୍ରିତ। ବୃକ୍ଷ ବଞ୍ଚି ରହିଲେ ଆମ ପୃଥିବୀ ବଞ୍ଚି ରହିବ ଏବଂ ଆମ ରୋଜଗାର ବଞ୍ଚି ରହିବା ସହିତ ଆମର ପରିବେଶର ନିରାପତ୍ତା ମଧ୍ୟ ବଞ୍ଚି ରହିବ। ଆମର ପରବର୍ତ୍ତୀ ପିଢ଼ିମାନଙ୍କ ପାଇଁ ପୈତୃକ ସମ୍ପତ୍ତି ହେଉଛି ଆମର ପରିବେଶ, ଆମର ବୃକ୍ଷ, ଆମର ଜମି ଜାଗା। ଇଏ ପରବର୍ତ୍ତୀ ପିଢ଼ି ପାଇଁ କୌଣସି ପୈତୃକ ସମ୍ପତ୍ତି ନୁହଁ, ସୁସ୍ଥ ପରିବେଶ ହେଉଛି ପରବର୍ତ୍ତୀ ପିଢ଼ିମାନଙ୍କ ପାଇଁ ଏ ପୈତୃକ ସମ୍ପତ୍ତି, ଯାହାକୁ ଆମେ ସେମାନଙ୍କର ନିରାପତ୍ତା ପାଇଁ ଆଜି ନିଜର କର୍ତ୍ତବ୍ୟ ଭାବରେ ଆମେ ତାକୁ ସଜାଡ଼ିକି ରଖିବା, ସମସ୍ତେ ବୃକ୍ଷରୋପଣ କରିବା ଏବଂ ଭବିଷ୍ୟତର ପିଢ଼ି ପାଇଁ ଆମେ ପୃଥିବୀ ଏବଂ ରୋଜଗାରକୁ ଆମେ ନିରାପଦ ଭାବରେ
0: ସବୁ ଜୀବନ ପୃଥିବୀ
1: କଳ୍ପନା କରିବା।
0: ଯାହା ରଞ୍ଜନ ବାବୁ, ଆପଣ ଆମର ବନାନୀ କାର୍ଯ୍ୟକ୍ରମକୁ ଆସିଲେ, ଆଜି ଯାହା ବିଷୟ ଥିଲା ବୃକ୍ଷରୋପଣ ପାଇଁ ବିଭିନ୍ନ ପ୍ରସ୍ତୁତି ସେ ସମ୍ପର୍କରେ ଖୁବ୍ ସୁନ୍ଦର ଭାବରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ, ସେଥିପାଇଁ ଆପଣଙ୍କୁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ତଥା ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ଧନ୍ୟବାଦ।

0: ଶୁଣିଲେ କାର୍ଯ୍ୟକ୍ରମ ବନାନୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋ ହର୍ଚ୍ଚ ଯୋଗେ।
1: ରାତି 8ଟାର ମୁଖ୍ୟ ସମ୍ଭାଦ ସହ ମୁଁ ଆଶୁତୋଷ ପତି। ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। 9,44,00,000ରୁ ଅଧିକ ଚାଷୀଙ୍କୁ ମିଳିଲା 18,880 କୋଟି ଟଙ୍କାର ଅର୍ଥରାଶି। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସ। ନିଟ୍ ୟୁଜି ପୁନଃ ପରୀକ୍ଷା ଆସନ୍ତା

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଏସ୍ପି ବାଲସୁବ୍ରମଣ୍ୟମ୍ ଏବଂ ଆଶା ଭୋସ୍ଲେ, ଚଳଚ୍ଚିତ୍ର ଫୁଟ୍ପାଥ୍।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ପାରିବାରିକ ଧାରାବାହିକ ନାଟକ ଶ୍ରୀହରିଙ୍କ ସଂସାରର ସପ୍ତମ ଭାଗ। ରଚନା ଗୋପାଳ ଛୋଟରେ, ପ୍ରଯୋଜନା ପ୍ୟାରିମୋହନ ମହାନ୍ତି।

0: ଆଲୋ ବେଙ୍ଗୁଲି,
1: ରହ ବୋଉ, ଗୋଳମାଳ କରନା।
0: ମୁଁ ତ ଡାକୁଛି ତତେ, ଗୋଳମାଳ କଣ କଲି?
1: ସେଇ ଡାକରୁ ତ ସବୁ ଗୋଳମାଳ।
0: ଡାକରୁ ପୁଣି କି ଗୋଳମାଳ?
1: ତୁ ମତେ ଡାକିଲୁ ନା?
0: ହଁ,
1: ତୋ ଡାକରେ ମୁଁ ଓ କରିଥାନ୍ତି।
0: କରନ୍ତୁ ନାହିଁ କେଉ,
1: ସେଇଠୁ ତୁ କିଛି ଗୋଟେ ମତେ ପଚାରିଥାନ୍ତୁ।
0: ହଁ ତ ପଚାରିବି ବୋଲି ଡାକିଲି।
1: ମୁଁ ସେଇଠୁ ଏଣୁ ତେଣୁ କଣ କହିଥାନ୍ତି?
0: କାହିଁକି ତୁ ଏଣୁ ତେଣୁ ମତେ କହିଥାନ୍ତୁ? କାହିଁକି?
1: ଦେଖୁଛୁ ପରା, ଟେବୁଲ ଉପରେ ଚୌକି, ଚୌକିର ଗୋଡ଼ ଚାରିଟା ପୁଣି ଟେବୁଲର ଧାରେ ଧାରେ ରହିଛି, ଖସି ଯାଏ କି ନ ଯାଏ। ଚୌକି ଉପରେ ପୁଣି ଟୁଲ, ମୁଁ ସେଇଥିପାଇଁ ଚୌକି ଗୋଡ଼କୁ ଜବର କରି ଧରି ଠିଆ ହେଇଛି। ଏତିକି ବେଳେ ତୁ ମତେ ଡାକିଲେ ମୁଁ ଓ କରିବି, ଏଣୁ ତେଣୁ କଣ କହିବି? ମୋ ମନ ବିଚଳିତ ହବ, ମନ ବିଚଳିତ ହେଲେ ମୋ ହାତ ଦୋହଲି ଯିବ। ସେଇଠୁ ଟେବୁଲ ଉପରୁ ଚୌକି ଖସିବ, ଚୌକି ଉପରୁ ଟୁଲ ଖସିବ, ଟୁଲ ଉପରୁ।
0: ଆଲୋ, ତୁ ଏତେ କଥା କହିଯାଉଛୁ, ମନ ବିଚଳିତ ହଉ ନାହିଁ, ମୁଁ ଡାକିଲେ ତୋ ହାତ ମନ ସବୁ ଦୋହଲି ଯିବ।
1: ହଉ ତୁ ଡାକୁନୁ, ଡାକ। କହ କଣ କହୁଛୁ?
0: ବାପା କାହାନ୍ତି?
1: ବାପା?
0: ଆଲୋ, ତୋ ଆଖି କଣ ଯାଇ ତାଳୁରେ ଖୁସି ହେଇଗଲାଣି? ପଚାରୁଛି ପରା ବାପା କାହାନ୍ତି।
1: କାହା ବାପା?
2: ବେଙ୍ଗୁଲି,
1: ତୋ ବାପା ମାନେ ମୋ ଅଜା ଆଜି କଟକ ଆସିଛନ୍ତି କି? କେତେବେଳେ ଆସିଲେ? ମୁଁ ତ ତାଙ୍କୁ ଦେଖିନି।
0: ଆଜି ଗୋଟେ ଭଲ ଦିନ ବେଙ୍ଗୁଲି, ତୁ ମତେ ରଗାନା କହିଦଉଛି।
1: ହେଇତି ବୋଉ, ମୁଁ ତତେ କହିଥିଲି କାଳେ ଏଣୁ ତେଣୁ କଥା କହି ପକେଇବି, ତୁ ମତେ ଏଇନେ କିଛି ପଚାର ନାହିଁ। ପଚାରୁଛୁ କାହିଁକି ଆଉ ରାଗୁଛୁ ବା କାହିଁକି?
0: ଆଲୋ, ମୁଁ ପରା ପଚାରୁଛି ତୋ ବାପା କୁଆଡେ ଗଲେ।
1: ସତରେ ବୋଉ, ତୁ ବାପାଙ୍କୁ ଖୋଜୁଛୁ?
0: ହଉ ତୋ ବାପା ଆସନ୍ତୁ, ମୁଁ କହୁଛି। ତୋ ମୁହଁଟାକୁ ଏକଦମ ଉପରକୁ କରିଦେଲେଣି, ବୁଝିଲୁ? ଏତେ ଏକାବେଳକେ ନଷ୍ଟ କରିଦେଲେଣି, ମୋ ସାଙ୍ଗରେ ତୁ ପୁଣି ଲୁଚକାଳି ଖେଳ ଖେଳୁଛୁ।
1: ଖେଳିବି ନାହିଁ, କେମିତି କହିଲୁ? ତୁ ଯଦି ଏଇଠି ଠିଆ ହେଇ ମତେ ପଚାରିବୁ ବାପା କାହାନ୍ତି, ବାପା କାହାନ୍ତି, ବାପା କାହାନ୍ତି।
3: ବେଙ୍ଗୁଲି, ବେଙ୍ଗୁଲି, ଓହୋ, ଆଲୋ, ମୁଁ ପଡିଯିବି, ଚୌକି ଗୋଡ ଦୋହଲି ଯାଉଛି, ମୁଁ ପଡିଯିବି ପରା।
0: କଣ କଣ ହେଲା? ଚୌକି ଉପରେ ଏବେ ତମେ ଠିଆ ହେଇ ପଙ୍ଖା ସଜାଡୁଛ?
3: ବେଙ୍ଗୁଲି ସାଙ୍ଗରେ ହାତ ପକେଇ ଚୌକି ଗୋଡକୁ ଆଗେ ଜବର କରି ଧର, ମୁଁ ତଳକୁ ନିର୍ବିଘ୍ନରେ ଓହ୍ଲାଏ, ତାପରେ ଭଲକିରି ମୋ ମୁହଁ ଦେଖିକିରି ମତେ ଚିହ୍ନିବ। ମୁଁ କି ଆଉ କିଏ?
0: କିଏ ତମକୁ କିଏ କହିଲା ତମେ କାହିଁକି ଟେବୁଲ ଉପରେ ଚୌକି ପକେଇ, ଚୌକି ଉପରେ ଟୁଲ ପକେଇ? ନାଇଁ ଲୋ ମା, ମୋ ମୁହଁ ଏତେ ଉପରକୁ ଅନେଇଲେ ମୋ ମୁଣ୍ଡ କଣ ହେଇଯାଉଛି।
3: ଆଏ, ଯେତିକି ଉପରକୁ ଚାହିଁଲେ ତମ

0: ମୁଣ୍ଡ କଣ ହେଇଯାଉଛି, ମୁଁ ଗୋଟାଏ ଲୋକ ସେତିକି ଉପରେ ଠିଆ ହେଇଛି, ମୋ ମୁଣ୍ଡ ସାଙ୍ଗକୁ ମୋର ସାରା ଗଣ୍ଡିଟାର ନିରାପତ୍ତା କଥା ଟିକେ ଭାବ, ମତେ ତଳକୁ ଓହ୍ଲେଇ ନେବାର ସୁବିଧା ଟିକେ କର।
1: ବେଙ୍ଗୁଲିଟା ପରା ତା ହାତ ମୁଠାକୁ ଦୋହଲେଇ ଦଉଛି।
2: ମୁଁ ସେତେବେଳେ କଣ କହିଥିଲି ତତେ?
1: କହିଥିଲି ପରା ମୋ ମନ ଦୋହଲି ଗଲେ ହାତ ମୁଠା ଦୋହଲି ଯିବ।
2: ତୋର ଏମିତି କି ମନ କିଲ, କଥା କଥାକେ ଦୋହଲି ଯାଉଛି।
0: ହାଏ ତାର ସାକ୍ଷୀ ମୁଁ ସୀତା ଦେଇ, ଏଠି ମୋ ଆଖି ଆଗରେ ସାରା ଦୁନିଆଟା ଦୋହଲି ଯାଉଛି।
2: ତମେ ଓହ୍ଲେଇବ ଟି, ଓହ୍ଲେଇ ପଡ, ଓହ୍ଲେଇ ପଡ। ତମେ
0: ଓହ୍ଲେଇବି?
2: ହଁ, ମୁଁ ଏଇଠି ଠିଆ ହେଇଛି, ତମେ ଓହ୍ଲେଇ ପଡ।
0: ଆଏ ତମେ ସେଠି ସେମିତି ଖାଲି ଠିଆ ହେଲେ ମୋ ଓହ୍ଲେଇବାର ପଥଟା କେବେ ହେଲେ ସୁଗମ ହେଇଯିବ ନାହିଁ ସୀତା ଦେଇ, ଫଳରେ ତମେ ସେଠି ଠିଆ ହେଇଥିବ, ମୁଁ ଏଠି ଠିଆ ହେଇଥିବି। ଆଚ୍ଛା ମା ବେଙ୍ଗୁଲି,
1: କଣ ବାପା?
0: ଚୌକି ଗୋଡ଼ ଟେବୁଲ ଧାର ସାଙ୍ଗରେ ଯେ ଖାପ ଖାଇକିରି ମିଶିକିରି ଥିଲା, ଏବେ ଦୋହଲା ଦୋହଲିରେ ଖସି ଯାଇକିରି ଦେଢ଼ିଆ ହେଇଗଲାଣି କି?
1: ହଁ ବାପା, ଟିକେ ଦେଢ଼ିଆ ହେଇଗଲାଣି।
2: ଏ ବୋଉ ଯୋଉଠି ଥିବ ହେଇଠି, ତମେ ନହେଲେ ମୋ କାନ୍ଧ ଉପରେ ଗୋଡ଼ ରଖି ଓହ୍ଲେଇ ପଡ଼ଟି।
0: କଣ କହିଲ, ତମ କାନ୍ଧ ଉପରେ ଗୋଡ ରଖିକି ଓହ୍ଲେଇବି? ଇଏ କଥାଟା କହିକିରି ତମେ ଅବଶ୍ୟ ତମ ପତି ଭକ୍ତିର ପରିଚୟ ଦେଇଛ, କିନ୍ତୁ ମୋ କଥା
2: କଣ? ତମ କଥା ମୋ
0: ଆହେ ଧର, ତମ କଥାରେ ମୁଁ ତମ କାନ୍ଧ ଉପରେ ଗୋଡ ରଖିଲି, ତମେ କିନ୍ତୁ ସମ୍ଭାଳି ପାରିଲ ନାହିଁ।
2: କାହିଁକି ମ, ମୁଁ କଣ କୁଜିକି କେମ୍ପି ହେଇଛି ସମ୍ଭାଳି ପାରିବି ନାହିଁ? ଭଲ ମଣିଷଟାଏ ମୁଁ।
0: ଆରେ ବାବୁ, ଭଲଟା ବେଳେ ବେଳେ ଭେଲ ହେଇଯାଏ, ଧରିନିଅ ତମେ ସମ୍ଭାଳି ପାରିଲ ନାହିଁ। ସେଇଠୁ
2: କଣ? ସେଇଠୁ ମୁଁ ଏଠି ତଳଟାରେ ଠିଆ ହେଇଛି, ସମ୍ଭାଳି ନ ପାରିଲେ ତଳେ ବସି ପଡ଼ିବି।
0: ସେଇ କଥା ମୁଁ କହୁଛି, ତମେ ତ ତଳେ ବସି ପଡ଼ିବ, ହେଲେ ମୁଁ ତ ମହାଭାରତର ତ୍ରିଶଙ୍କୁ ନୁହେଁ ଯେ ଶୂନ୍ୟରେ ଝୁଲି ରହିବି, ତମେ ତଳେ ବସିବା ଆଗରୁ
2: ତମେ ରହିବଟି। ବାପା ବୋଉ ତୁ ଧରିଲୁ ଏଠି,
1: ହଁ
2: ଧର, ଏ ଟେବୁଲ ଧାରକୁ ମିଶେଇ ଜବର କରି ଧର। ହଁ ଧରିଲୁ? ଏଥର ଓହ୍ଲା ବାପା।
0: ରହ ରହ ରହ, ଆଗ ପରିସ୍ଥିତିଟା ଟିକେ ଭଲ କିରି ଦେଖିନି। ହଁ ଠିକ ଅଛି,
2: ମାଲୋ ଏତେ ଉପରକୁ ତମେ କେମିତି ଚଢି କେମିତି ଓହ୍ଲେଇଲ କେଜାଣି, ମୋର ତ ମୁଣ୍ଡ ବୁଲେଇ ଦଉଛି।
1: ବାପା ତମେ ଆଗ ସେ ଟୁଲଟା ଦବଟି।
0: ଟୁଲ କଣ କରିବୁ?
1: ମୋ ପଢା ଘର ଟୁଲ ସେଇଟା, ମୁଁ ଯାଇ ପଢିବି, ଦିଅ।
0: ହଉ ହଁ ନେ ଯା।
2: ସତେ ମା,

0: ମୋର ତ ମୁଣ୍ଡ ବୁଲେଇ ଦଉଛି। ବାପା ତମେ ଆଗ ସେ ଟୁଲଟା ଦବ ଟି।
1: ଟୁଲ କଣ କରିବୁ?
0: ମୋ ପଢା ଘର ଟୁଲ ସେଇଟା, ମୁଁ ଯାଇ ପଢିବି। ଦିଅ।
1: ହଉ ନେ ଯା।
0: ସତେ ମ, ତମେ ତା ଉପରେ ଚଢି ପଙ୍ଖା ସଜାଡୁଛ, ମୁଁ ମୋଟେ ଜାଣିପାରିଲିନି।
1: କଣ ତେବେ ଜାଣିଲ?
0: ମୁଁ କହିଲି କି ମିସ୍ତ୍ରୀ ଆସି ସଜାଡୁଛି, ଆଉ ସେ ବେଙ୍ଗୁଲିଟା କଣ କିଛି କହୁଛି।
1: ବାସ୍ତବିକ ତମ ମୋ ଭିତରେ ଠିଆ ହେଇ ବେଙ୍ଗୁଲି ଯଦି ନ କହିଲା, ବୋଲ ଇଏ ଭଦ୍ରଲୋକ ହଉଛନ୍ତି ମୋ ବାପା, ତମେ ମତେ ଚିହ୍ନିବ କେମିତି? ହଁ
0: କଣ ମୁଁ ଏମିତି କହୁଛ? କୋଉଦିନ ତ ପିନ୍ଧ ନାହିଁ, ଆଜି ଏଇଟା ପିନ୍ଧିଲ କାହିଁକି?
1: ମୋର ଖାକି ହାଫ ପ୍ୟାଣ୍ଟ କଥା କହୁଛ?
0: ହଁ
1: କଥାଟା ମନ୍ଦ କହିନ, ଏଇଥିରୁ ଅନ୍ତତଃ ତମ ସାଧାରଣ ଜ୍ଞାନର କିଛି ପରିଚୟ ମିଳୁଛି। ଆଚ୍ଛା, ଖାକି ହାଫ ପ୍ୟାଣ୍ଟ ପିନ୍ଧିଲି ବୋଲି ଯଦି ମତେ ତୁମେ ମିସ୍ତ୍ରୀ ବୋଲି ଭ୍ରମ କଲ, ମୁଁ ଯଦି କଳା ଫୁଲ ପ୍ୟାଣ୍ଟ ପିନ୍ଧିଥାନ୍ତି, ତେବେ କଣ ତମେ ମତେ ଯାତ୍ରାରେ ଯମରାଜାଙ୍କ ଦୂତ ବୋଲି ମନେ କରିଥାନ୍ତ? ନା ଶାଗୁଆ ରଙ୍ଗର ଲୁଙ୍ଗି ପିନ୍ଧିଥିଲେ ଘାଗରା ପିନ୍ଧା ପାଲାବାଲା ବୋଲି ଭ୍ରମ କରିଥାନ୍ତ?
0: କେତେ ଗୁଡା କଥା ତମେ ଏକାବେଳେ କହିଯାଉଛ। ତମ ଇଲେକ୍ଟ୍ରି ଲାଇନ କଣ ଖରାପ ହେଇଥିଲା? ମିସ୍ତ୍ରୀ ଆସିବ ବୋଲି ତମେ କହୁଥିଲ, ଟୁଲ ଉପରେ ତମେ ତ ଏ ଆଡକୁ ପଛ କରି ଠିଆ ହେଇଥିଲ, ମୁଁ ଜାଣିପାରିଲିନି।
1: ତମେ ମତେ ମିସ୍ତ୍ରୀ କୁହ କି ଇଞ୍ଜିନିୟର କୁହ, ସେଥିପାଇଁ ମୋର ଚିନ୍ତା ନାହିଁ। କଥା ହଉଛି
0: ହେଇତି, ଶୁଣ, ମୁଁ ଯେ ତମକୁ ଦେଖି ଚିହ୍ନି ପାରିଲି ନାହିଁ, ସେଇଟା ମୋ ମନର ଦୋଷ ନୁହେଁ, ଆଖିର ଦୋଷ ହେଲା। ମନ ମାନିଲେ?
1: ଆ ତମ ମନ କଥାଟା ଯେତେବେଳେ କହି ପକେଇଲଣି, ମୋ ମନ ନ ମାନି ପୁଣି ରହିବ?
0: ପଙ୍ଖା ସଜାଲ ଟି?
1: ହଁ, ଏ ଦିଗରେ ମୋର ବୁଦ୍ଧି ବିଦ୍ୟା ଯାହା ସେତକ ସବୁ ଖଟେଇ କୌଣସି ମତେ ଚାଲୁ କରେଇଦି।
0: ରକ୍ଷା ହେଇଗଲା ନା ଆଉ, ଇଏ ବସା ଉଠା ବୈଠକ ଖାନା ଘର ଏଇଟା, ମଝିରେ ମଝିରେ ଯେମିତି ଗରମ ହଉଛି, ପଙ୍ଖାଟା ନ ଚାଲିଲେ ଭାରି ଅସୁବିଧା ହୁଅନ୍ତା।
1: ଏ ଅସୁବିଧା ଯେ ନ ହବ ସେ ଜବାବ କିଏ ଦବ? ଆମର ଏ ଯୋଉ ଲାଇନ ଦିନକୁ ତିନି ଥର ଯାଉଛି,
0: ମଝିରେ ମଝିରେ କଣ ସବୁ ଆସି ସଜାଡୁଛନ୍ତି ପରା?
1: ହଁ, ସେଥିରେ ସେମାନଙ୍କର ହେଳା ନାହିଁ, ଆସୁଛନ୍ତି ସଜାଡୁଛନ୍ତି ବକ୍ସିସ ନଉଛନ୍ତି, ପୁଣି ଆ ଛ ଦିନ ପରେ ଆଉ ଥରେ ବକ୍ସିସ ନବାର ବାଟ ସଫା ରଖିକି ଚାଲି ଯାଉଛନ୍ତି।
0: ଇଏ ଘର ପରା କଣ ଦିଟା ଲାଇନ ଅଛି ବୋଲି ତମେ କହୁଥିଲ?
1: ଆଏ ଥିଲେ କଣ ହବ, ମଣିଷ ଯାଇ ଚନ୍ଦ୍ର ଲୋକରେ ପହଞ୍ଚିଲାଣି, ହେଲେ ଗୋଟାଏ ପଙ୍ଖାକୁ ଦିଟା ଲାଇନରେ ବି କେହି ଚଳେଇ ପାରିଲେନି, ଏତକ ବୁଦ୍ଧି କାହାର ହେଇପାରିଲାନି।
0: ହଉ ଏବେ କଣ କରିବା କହିଲ?
1: ତମ ଭାଇ କେମିତି ବାହା ହେବେ ତାଙ୍କ ପାଇଁ ଆଜି ଏଠି କନ୍ୟା ଦେଖା ହବ, ସେଥି ସକାଶେ ଦେଖୁଛ ତ ଖାକି ହାଫ ପ୍ୟାଣ୍ଟ ପର୍ଯ୍ୟନ୍ତ ପିନ୍ଧିଲି।
0: ସତରେ ତମେ ସିନା ଲାଗି ପଡି ଏସବୁ ବନ୍ଦୋବସ୍ତ କରୁଛ, ନହେଲେ ବାପା ଯେମିତିକା ଲୋକ ସେ ତ ଆଉ କିଛି ବୁଝା ସୁଝା କରିପାରୁନାହାନ୍ତି। ଆଉ ନଟକୁ ତ ଦେଖୁଛ, ଯେତେବେଳେ ତା ବାହାଘର କଥା ପଡୁଛି, ନାଇଁ ନାଇଁ ନାଇଁ ନାଇଁ ହେଇ ଫାଙ୍କି ଦଉଛି, ଏଥର ସେମିତି ଫାଙ୍କିବ ନାହିଁ ତ। ଆରେ ଏତେ କଣ ଭାବୁଛ ମ, କଣ ପଚାରୁଛି ପରେ?
1: ହଁ ନାଇଁ ନାଇଁ ଫାଙ୍କିବନି।
0: ଇଏ ମୁଁ କହୁଥିଲି ନଟୁକୁ ଟିକିଏ ଖବର ଦେଇଥିଲେ ହେଇନଥାନ୍ତା।
1: କି ଖବର?
0: ସିଏ ଆଜି ଏଠିକି ଆସିଥାନ୍ତା।
1: କାହିଁକି?
0: ଆମ ସାଙ୍ଗରେ ଆଜି କନ୍ୟା ଦେଖିଥାନ୍ତା।
1: ଓହୋ, ସିଏ ଦେଖିବାଟା ଏମିତି ବଳେଇ ଯାଉଛି କାହିଁକି? ଆମେ ଦେଖି ଆମେ ଆଗ ପସନ୍ଦ କରି ସାରୁ।
0: ଇଏ ହଉ ହେଲା, ହଁ ସେମାନେ ଏଇବେଳେ ଆସିବେ ପରା।
1: ହଁ
0: କିଏ କିଏ ଆସିବେ? କଣ ଏତେ ଭାବୁଛ ମ, ପଚାରୁଛି ପରା କିଏ କିଏ ଆସିବେ?
1: ଆଏ ସେ ଝିଅ ତ ଆସିବ, ଆଉ ତା ସାଙ୍ଗରେ ତାଙ୍କର ଯିଏ ସବୁ ଆସିବାର କଥା ଆସିବେ। ଆଉ ମୁଁ ସେତିକି ବେଳୁ ବସି ଭାବୁଛି କଣ ପଚାରିବା
0: କାହାକୁ।
1: ଆଉ ଏତିକି କଥା ଯଦି ବୁଝି ନ ପାରିଲ, ତେବେ ତମେ ଆଉ କି କନ୍ୟା ଦେଖିବ?
0: କନ୍ୟାକୁ ପଚାରିବା କଥା କହୁଛ?
1: ନିଶ୍ଚୟ, ତା ମୁହଁ ହାତ ଦେଖି ତ ତାକୁ ଆଉ ପସନ୍ଦ କରିହବ ନେଇ। ମୁଁ କଣ ଭାବୁଥିଲି ଜାଣ?
0: କଣ?
1: ସେ ଝିଅଟି ବସିବ, ତମେ ବସିବ, ମୁଁ ବସିବି, ତାପରେ ଆରମ୍ଭ ହବ। ମୁଁ ସେଇ କଥା ଭାବୁଥିଲି ଆମେ ଯେ ବସିବା, ମାନେ ଆମେ ଦିହେ ବେଶ ଗମ୍ଭୀର ହୋଇ ଆମ ମର୍ଯ୍ୟାଦା ରକ୍ଷା କରି ଆମେ ବସିବା, ଝିଅଟି ଆମକୁ ଦେଖି ଅଳ୍ପ ଅଳ୍ପ ଶଙ୍କି ଯାଉଥିବ, ପୁଣି ସେମିତି ଅଳ୍ପ ଡରି ଡରି ରହି ରହି ଧୀର ଗଳାରେ ଆମ କଥାର ଉତ୍ତର ଦଉଥିବ।
0: କଥାଟା କହିଲେ?
1: ଆରେ ବାବୁ, ଏ କ୍ଷେତ୍ରରେ କଥା ହଉଛି ଏଇ, ତମେ ନଟର ବଡ଼ ଭଉଣୀ, ମୁଁ ବଡ଼ ଭିଡ଼େ, ଆମେ ତ ଆଉ ପିଲାଳିଆ ଢଙ୍ଗ ନେଇ କିଛି ଗୋଟାଏ କରି ବସିବା ନାହିଁ। ଆଚ୍ଛା କଣ ତାକୁ ପଚାରିବା କହିଲ?
0: ମୂଳରୁ ସିଏ ଆସିନାହିଁ।
1: ଆଏ ଆସିଲେ ତ ଦେଖା ଚାହାଁ ପଚରା ପଚରି ଆରମ୍ଭ ହେଇଯିବ, ତା ଆଗରୁ ସବୁ ଭାବି ଚିନ୍ତି ଠିକ ଠାକ କରି ନ ରଖିଲେ
0: କେ ଜାଣିଲ ମା, ମୁଁ ଏସବୁ ପାଠ ପଢି ନାହିଁ।
1: ସେଇଥିପାଇଁ କହୁଛି ଏବେଠୁ ସବୁ ପାଠ ପଢି ଦିଅ, ପ୍ରଶ୍ନର ଉତ୍ତର ଦବା ଯେମିତି କଷ୍ଟ, ପ୍ରଶ୍ନ ପଚାରିବା ସେମିତି କଷ୍ଟ। କୁହ କଣ ପଚାରିବ?
0: ମୁଁ ପଚାରିବି
1: ନିଶ୍ଚୟ। ହାଏ ତମେ ସ୍ତ୍ରୀ ଲୋକ, କଥା ତୁମେ ଆଗ ଆରମ୍ଭ କରିବ। ଆଚ୍ଛା ମନେକର ମୁଁ ଏଇଠି ବସିଛି,
0: ତମେ ବସିଛ, ମୁଁ ଦେଖୁଛି।

0: ତମେ କଣ କରିବେ?
1: ଆରେ ବାବୁ ଶୁଣ ମୋ କଥା, ମନେ କର ସେ ଝିଅଟି ହେଲି ମୁଁ, ତମ ସାମ୍ନାରେ ଏଠି ବସିଛି, କଣ ବୁଝୁଛଟି?
0: ହଁ ବୁଝିଲି ବୁଝିଲି।
1: ବେସ ଏବେ ପଚାର, ହସନି ପଚାର।
0: ଏଇ ତମ ନା କଣ ଝିଅ? ମୁଁ ତ ପଚାରିଲି, ଏଥର ତମ ପାଳି ତମେ କୁହ।
1: କଣ ତମେ ଭାବିଛ କି? ହଁ ଝିଅଟା ନୂଆ ହେଇକିରି ତୁମ ଘରକୁ ଆସିଛି, ତମେ ଏମିତି ପଚାରୁ ପଚାରୁ ସେ କହିଦବ। ଆଉ ଥରେ ପଚାର, ଇଏ କଣ ହଉଛ? ସିଧା ସଳଖ ପଚାର,
0: ତମ ନା କଣ ଝିଅ?
1: ମୁଁ ଆପଣଙ୍କ ଘରକୁ ଆସିଛି, ଆପଣ ମୋ ନାଁ ଜାଣିନାହାନ୍ତି ଯେ ମତେ ପଚାରୁଛନ୍ତି।
0: ହା ଏଇଆ ସେ କହିବ? ଏଇ ଜବାବ ସିଏ ମତେ ଦବ?
1: ଦବ ନାଇଁ। ହେ ଗୋଟାଏ ଘରର ଗୃହିଣୀ ତମେ, ଏଡ଼େ ବୁଦ୍ଧି ସୁଦ୍ଧି ତୁମର, ତୁମକୁ ଆଉ କିଛି ମିଳିଲା ନାହିଁ ଯେ ତୁମେ ତାକୁ ପଚାରିବ ଝିଅ ତମ ନା କଣ?
0: କିଏ କହୁନା ତେବେ କଣ ପଚାରିବି?
1: ପଚାରିବ ଝିଅ ତୁମର ସବୁ ଭଲ ତ? ଦେଖିବ ସେ ସାଙ୍ଗେ ସାଙ୍ଗେ ମୁଣ୍ଡ ଟୁଙ୍ଗାରି ଦବ।
0: ସେଇଥିରୁ
1: ଆମେ ବୁଝିପାରିବା ଯେ ଏଠି ବାହା ହବାକୁ ତାର ଅରାଜି ନାହିଁ। ସେଇଠୁ ମୁଁ ତମ କାନରେ ଫୁସ୍ଫୁସ୍ କିରି କହିବି।
0: କଣ କହିବ?
1: ମୁଁ ଯାହା କୁହେ ନା କାହିଁକି, ତମେ କିନ୍ତୁ କହିବ ହଁ ହଁ ଠିକ ଆମ କଳ୍ପନା ପରି, ସେଇ ମୁହଁ ସେଇ ନାକ ସେଇ ହସ। ଦେଖିବ ମୁହଁଟା ତାର ପାତି ଆଉ ନାକଟା ଚେପ୍ଟା ହେଇଥିଲେ ବି ତମ କଥା ଶୁଣି ତା ମୁହଁରେ ହସ ଫୁଟି ଉଠିବ।
0: ସତରେ ଯଦି ସେ ପାତି ମୁହିଁ ଚେପେଟା ନାକି ହେଇଥାଏ ତାକୁ ମୁଁ ମୋ ଭାଉଜ କରି ଆଣିବି।
1: ଆଏ ସେ ଯାଏ କଥା ଯିବ କାହିଁକି, ତା ଆଗରୁ ତ ସେ କ୍ରସ ଏକ୍ସାମିନେସନ ରେ ଆପେ ଆପେ କଟିଯିବ, ଇଏ ଖାଲି ଭୂମିକା ତିଆରି ହଉଛି।
0: ତାପରେ
1: କଥା ଆରମ୍ଭ କରିବି ମୁଁ।
0: ବାପା ବାପା ସେମାନେ ଆସିଲେଣି।
1: ଆସିଲେଣି? କିଏ କିଏ ଆସିଛନ୍ତି?
0: ସେଇ ମୋ ଯିଏ ମାଇ ହେବେ ମାଧବୀ, ଆଉ ତାଙ୍କ ସାଙ୍ଗରେ ତାଙ୍କ ମାମୁଁ।
1: ଏଇ ଦି ଜଣ?
0: ହଁ ମାଧବୀ ବୈଠକଖାନା ଘରେ ବସିଛନ୍ତି, ଆଉ ତାଙ୍କ ମାମୁଁ ବସିଛନ୍ତି ମୋ ପଢା ଘରେ। ତମେ ଆସିଲ?
1: ଚାଲ ଚାଲ ଚାଲ
0: ଚାଲ ଚାଲ ଚାଲ ହେଇଟି ଏଇ ସେ ଖାକି ପେଣ୍ଟଟା ପିନ୍ଧିକି ଯିବ।
1: ଆରେ ଖିଆଲ ନାହିଁ, ତୁ ଯା ବେଙ୍ଗୁଲି ଆମେ ଯାଉଛୁ। ହେଇଟି ମୋ ଧୋତି ପଞ୍ଜାବୀ କୋଉଠି ରହିଲା ଆଣିବ?
0: ଏଇ ସେ ଆଲେଣାରେ ଅଛି, ଆସ ପିନ୍ଧିକି ଆସ।
2: ଆରେ କଣ କେହି କୁଆଡେ ନାହାନ୍ତି? ଆଲୋ ବେଙ୍ଗୁଲି, ଆରେ ମାଧବୀ ଦେବୀ ଆପଣ ନମସ୍କାର, କଣ ଚିହ୍ନି ପାରୁଛନ୍ତି?
3: ବା ଆପଣ ଆମର ଏତେ ଉପକାର କରିଛନ୍ତି, ଆପଣଙ୍କୁ ମୁଁ ଚିହ୍ନି ପାରିବି ନାହିଁ।
2: କି ବା ଉପକାର ସିଏ
3: ନୁହେଁ, ପୁରୀ ଷ୍ଟେସନରେ ସେଦିନ ସେ ଯୋଉ ଭିଡ଼, ଆପଣ ନଥିଲେ ଏତେ ହଠାତ୍ ଆମେ ଟିକେଟ ପାଇଥାନ୍ତୁ ନା ଟ୍ରେନରେ ଆସିପାରିଥାନ୍ତୁ, ଆମେ ପୁଣି ଆପଣଙ୍କର ସମ୍ପୂର୍ଣ୍ଣ ଅପରିଚିତ।
2: ଆସୁ ଭଲ
3: ସେମିତି।
2: ହଁ ଜାଣନ୍ତି ସେଦିନ ମୋ ମୁଦିଟା?
3: ସେଇଟା ଆପଣଙ୍କ ମୁଦି, ସେ ଯୋଉ ମୀନାକର ବାଘ ମୁଣ୍ଡର ଛବି।
2: ହଁ ଆପଣ ପାଇଛନ୍ତି? କେମିତି ପାଇଲେ?
3: ସେଦିନ ସେ ଭିଡ଼ ଭିତରେ ଆପଣଙ୍କ ଆଙ୍ଗୁଠିରୁ କେମିତି ଖସି ମୋ ବ୍ୟାଗ ଭିତରେ ନିଶା ପଡି ଯାଇଥିଲା।
2: ଅଦ୍ଭୁତ, ଏମିତି ଗୋଟେ ଯୋଗାଯୋଗ ଯେ ଘଟିପାରେ, ମାନେ ମୋ ମୁଦିଟା ମୋ ଆଙ୍ଗୁଠିରୁ ଖସି ଆପଣଙ୍କ ବ୍ୟାଗରେ, ଅଥଚ ଆପଣ ଜାଣିପାରିଲେନି କି ମୁଁ ଜାଣିପାରିଲିନି, ଅଦ୍ଭୁତ।
3: ସେଦିନ ଟ୍ରେନ ଭିତରେ ସେ ଯୋଉ ଭିଡ଼ା ଅଟରା, ମୁଦିଟା ମୋ ପାଖରେ, ମାନେ ଏଠି ନୁହେଁ ଆମ ଘରେ ଅଛି।
2: ଥାଉ
3: କେମିତି ଫେରେଇବି ଯେ
2: ଦେଖିବା। ହଁ ମାନେ ଏଠି କୁଆଡେ କେମିତି ଆସିଥିଲେ
3: ଆଜ୍ଞା ଆପଣ କୁହନ୍ତୁ, ଆପଣ କୁଆଡେ କେମିତି ଆସିଥିଲେ?
2: ବା ମୋ ଭଉଣୀଙ୍କର।
4: ଶୁଣିଲେ ପାରିବାରିକ ଧାରାବାହିକ ନାଟକ ଶ୍ରୀହରିଙ୍କ ସଂସାରର ସପ୍ତମ ଭାଗ, ରଚନା ଗୋପାଳ ଛୋଟରେ, ପ୍ରଯୋଜନା ପ୍ୟାରିମୋହନ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତର ଶୁଣନ୍ତୁ ବେତାର ବିବରଣୀ। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ମୃତ୍ୟୁଞ୍ଜୟ ବିଶ୍ୱାଳ, ରେକର୍ଡିଂ ସଂଗ୍ରହ ମାରାଣ୍ଡି ନାଗଭୂଷଣ ମାଝୀ ଓ ରାଜୀବ କୁମାର ମହାନ୍ତ।

ଭାରତର ମାନନୀୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତର ପ୍ରଥମ ଦିନରେ ଗତକାଲି ଅପରାହ୍ନରେ ରାଇରଙ୍ଗପୁରଠାରେ ପହଞ୍ଚିଥିଲେ। ରାଇରଙ୍ଗପୁର ଉପଖଣ୍ଡ ହସ୍କିଟାଲ ପରିସରରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଦ୍ୱାରା ଆୟୋଜିତ ଏକ ମେଡିକାଲ କ୍ୟାମ୍ପକୁ ଉଦ୍ଘାଟନ କରିବା ସହ କୁସୁମୀ ବ୍ଲକର ଏକ ଜଳଯୋଗାଣ ପ୍ରକଳ୍ପକୁ ମଧ୍ୟ ଉଦ୍ଘାଟନ କରିଥିଲେ। ମାନନୀୟ ରାଷ୍ଟ୍ରପତି ଗତକାଲି ରାଇରଙ୍ଗପୁରଠାରେ ହିଁ ରାତ୍ରିଯାପନ କରିଥିଲେ। ଆଜି ଜୁନ୍ 20 ମାନନୀୟ ରାଷ୍ଟ୍ରପତିଙ୍କ ଜନ୍ମଦିବସ ଥିଲା। ଏହି ଶୁଭ ଅବସରରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାନନୀୟ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇବା ନିମନ୍ତେ ରାଷ୍ଟ୍ରପତିଙ୍କ ନିଜ ଗାଁ ରାଇରଙ୍ଗପୁର ପାହାଡ଼ପୁରଠାରେ ପୂର୍ବାହ୍ନରେ ପହଞ୍ଚିଥିଲେ। ସେଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଘଣ୍ଟାଏରୁ ଉର୍ଦ୍ଧ୍ୱ ସମୟ ମାନନୀୟ ରାଷ୍ଟ୍ରପତିଙ୍କ ସହ ବିତାଇଥିଲେ। ସାନ୍ତାଳ ସମ୍ପ୍ରଦାୟର ଜାହିରା ଏବଂ କୋହ୍ଲ ସମ୍ପ୍ରଦାୟର ଜାହିରା ମଧ୍ୟ ବୁଲି ଦେଖିଥିଲେ। ଏହାସହ ଗ୍ରାମରେ ଥିବା ଦକ୍ଷତା ବିକାଶ ତାଲିମ କେନ୍ଦ୍ର ମଧ୍ୟ ପରିଭ୍ରମଣ କରିଥିଲେ। ସେଠାରେ ଆୟୋଜିତ ହୋଇଥିବା ଏକ ପ୍ରଦର୍ଶନୀକୁ ମଧ୍ୟ ଉଭୟ ପରିଦର୍ଶନ କରିଥିଲେ। ପରେ ପରେ ରାଇରଙ୍ଗପୁରଠାରୁ ଅନତି ଦୂର ଦାଣ୍ଡଭୋଜଠାରେ ଅନୁଷ୍ଠିତ ଏକ ବିଶାଳ କାର୍ଯ୍ୟକ୍ରମରେ ଉଭୟ ଯୋଗଦାନ କରିଥିଲେ।

0: ଏହି କାର୍ଯ୍ୟକ୍ରମରେ ମାନନୀୟ ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସହ ମଞ୍ଚରେ ଉପସ୍ଥିତ ଥିଲେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମ୍ପାଟି, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂ ଦେଓ, ମାନନୀୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାପାତ୍ର, ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ ଓ ମୟୂରଭଞ୍ଜର ମାନ୍ୟବର ଲୋକସଭା ସାଂସଦ ଶ୍ରୀ ନବଚରଣ ମାଝୀ। ଆଜି ଓଡ଼ିଶା ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏହି ଭବ୍ୟ ସମାରୋହରେ ଓଡ଼ିଶା ସରକାରଙ୍କ ପ୍ରାୟ ସମସ୍ତ ବିଭାଗର ମନ୍ତ୍ରୀ ଏବଂ ଓଡ଼ିଶାର ଅନେକ ମାନ୍ୟବର ବିଧାୟକ ଓ ମାନ୍ୟବର ସାଂସଦଗଣ ସଭାରେ ଉପସ୍ଥିତ ଥିଲେ। ସଭା ସମାରୋହର ପ୍ରାରମ୍ଭରେ ପ୍ରଥମେ ଜାତୀୟ ସଙ୍ଗୀତ ଏବଂ ପରେ ପରେ ଓଡ଼ିଶା ପୁଲିସ୍ର ସ୍ୱତନ୍ତ୍ର ବ୍ୟାଣ୍ଡ ଦ୍ୱାରା ରାଷ୍ଟ୍ରଗାନ ପରିବେଷିତ ହୋଇଥିଲା। ଏହାସହ ସଭାକାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା ଏବଂ ସଭାର ପ୍ରାରମ୍ଭରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜର ସ୍ୱାଗତ ଭାଷଣ ରଖିଥିଲେ। ଏହି ଅବସରରେ ମାନନୀୟ ରାଷ୍ଟ୍ରପତି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ବଟନ ଚିପି ପ୍ରାୟ 6,600 କୋଟି ଟଙ୍କା ବିନିଯୋଗରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ।
1: ବିବିଧତାରେ ସମୃଦ୍ଧ ଓଡ଼ିଶା ଆଜି ବିକଶିତ ଭାରତର ବିକାଶ ଇଞ୍ଜିନ୍ରେ ଯୋଡ଼ି ହୋଇ ଦ୍ରୁତଗତିରେ ଆଗକୁ ବଢ଼ୁଛି। ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଗରିମାମୟ ଉପସ୍ଥିତିରେ ଆଜି ଓଡ଼ିଶାର ବିକାଶ ଯାତ୍ରାର ଆଉ ଏକ ଗୌରବମୟ ଅଧ୍ୟାୟର ଶୁଭାରମ୍ଭ ହେଉଛି। ଏକ ନୂତନ ଭାରତର ସ୍ୱପ୍ନ ଓ ସଂକଳ୍ପ ନେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିଶ୍ୱାସ, ବିକାଶ ଓ ଜନକଲ୍ୟାଣର ଗୌରବମୟ 12 ବର୍ଷ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ 2 ବର୍ଷର ଦୃଢ଼ ନେତୃତ୍ୱରେ ଆଜି ସମଗ୍ର ରାଜ୍ୟରେ ବିକାଶର ଧାରା ତ୍ୱରାନ୍ୱିତ ହୋଇଛି। ଓଡ଼ିଶାରେ ବିକାଶ ଯାତ୍ରାକୁ ଆହୁରି ଗତିଶୀଳ କରିବା ପାଇଁ ଆଜି 72ଟି ପ୍ରକଳ୍ପର ଶୁଭ ଲୋକାର୍ପଣ ଓ ଶିଳାନ୍ୟାସ କରାଯାଉଛି। ଏଥିପାଇଁ ବ୍ୟୟ ଅଟକଳ ରହିଛି 47,603 କୋଟିରୁ ଅଧିକ ଟଙ୍କା। ବିକଶିତ ଭାରତର ସ୍ୱପ୍ନ ସାକାର ଦିଗରେ ରେଳ ଭିତ୍ତିଭୂମିର ବିକାଶ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଆଧାରରେ 2ଟି ନୂତନ ମଲ୍ଟି ଟ୍ରାକିଂ ରେଳପଥକୁ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଓଡ଼ିଶାରେ ଅନେକ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ତା ଭିତରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁରଠାରେ BCGCL କୋଲ୍ ଗ୍ୟାସିଫିକେସନ୍ ପ୍ରକଳ୍ପର ଶିଳାନ୍ୟାସ କରାଯାଉଛି। ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। ଘରେ ଘରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ 9ଟି ପ୍ରକଳ୍ପର ଲୋକାର୍ପଣ। ଲୋକଙ୍କ ଜୀବନ ଜୀବିକାକୁ ଆହୁରି ସଶକ୍ତ କରିବା ପାଇଁ 10ଟି ଜିଲ୍ଲାରେ ବିଭିନ୍ନ ସଡ଼କ ଓ ସେତୁ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। ସେହିପରି ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତିକରଣ ଲାଗି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। କେନ୍ଦ୍ର ଓ ରାଜ୍ୟର ମିଳିତ ସହଯୋଗରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ 5ଟି ପ୍ରକଳ୍ପର ଲୋକାର୍ପଣ। ଅଗ୍ରାଧିକାର ଭିତ୍ତିରେ ଚାଷ ଜମିକୁ ଜଳସେଚନ ସୁବିଧା ପାଇଁ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧୀନରେ 18ଟି ପ୍ରକଳ୍ପର ଲୋକାର୍ପଣ। ଜନଜାତି ସଶକ୍ତିକରଣ ଓ ଉନ୍ନତ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣକୁ ଗୁରୁତ୍ୱ। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରବାସୀଙ୍କ ପାଇଁ 110 କୋଟି ଟଙ୍କା ମୂଲ୍ୟ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଉନ୍ନତିକରଣ ସହିତ ବର୍ଜ୍ୟବସ୍ତୁ ପରିଚାଳନା ଲାଗି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। ରାଜ୍ୟରେ ପରିବହନ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ପାଇଁ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ। ପର୍ଯ୍ୟଟନ ବିକାଶକୁ ପ୍ରାଥମିକତା। ରାଉରକେଲାରେ ବେଦବ୍ୟାସ ମନ୍ଦିରର ଉନ୍ନତିକରଣ ଲାଗି ସ୍ୱତନ୍ତ୍ର ପ୍ରକଳ୍ପର ଲୋକାର୍ପଣ। ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଆନ୍ତରିକତା ଯୋଗୁଁ ଏହିସବୁ ଲୋକାଭିମୁଖୀ ପ୍ରକଳ୍ପ ଓଡ଼ିଶାର ସାମଗ୍ରିକ ବିକାଶ ଯାତ୍ରାରେ ଯୋଡ଼ିବ ନୂଆ ଅଧ୍ୟାୟ। ବିକଶିତ ଭାରତରେ ବିକଶିତ ଓଡ଼ିଶା ଗଠନର ସ୍ୱପ୍ନ ହେଉଛି ପୂରଣ।
0: ଏହି ଅବସରରେ ମାନନୀୟ ରାଷ୍ଟ୍ରପତି ମହୋଦୟା ବିଶାଳ ଜନସମାବେଶକୁ ଉଦ୍ବୋଧନ ଦେଇ କହିଲେ,
2: ଆଜିର ଏହି ଭବ୍ୟ ଏବଂ ଐତିହାସିକ

ଐତିହାସିକ କାର୍ଯ୍ୟକ୍ରମେ ମଞ୍ଚରେ ଉପସ୍ଥିତ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ, ଓଡ଼ିଶାର ରାଜ୍ୟପାଳ ଶ୍ରୀ ହରିବାବୁ କୁମ୍ଭମ୍ପତି ମହୋଦୟ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟ, ଡେପୁଟି ଚିଫ୍ ମିନିଷ୍ଟର ଶ୍ରୀ କନକ ବର୍ଦ୍ଧନ ସିଂଦ ମହୋଦୟ, ଡେପୁଟି ଚିଫ୍ ମିନିଷ୍ଟର ଶ୍ରୀମତୀ ପ୍ରଭାତୀ ପରିଡ଼ା ମହୋଦୟା, ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ମହାଶୟ, ଓଡ଼ିଶା ସରକାରଙ୍କର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମହୋଦୟ, ସାଂସଦ ଶ୍ରୀ ନବଚରଣ ମାଝୀ ମହୋଦୟ, ସାଂସଦ ଶ୍ରୀ ମନମୋହନ ସାମଲ ମହୋଦୟ, ସମ୍ମାନୀୟ ଜନପ୍ରତିନିଧିଗଣ ଏବଂ ସାମ୍ନାରେ ଉପସ୍ଥିତ ଥିବା ଏ ଅଞ୍ଚଳର ଆବାଳ ବୃଦ୍ଧ ବନିତା ସମସ୍ତଙ୍କୁ ନମସ୍କାର, ଜୋହାର, ଜୟ ଜଗନ୍ନାଥ, କିର୍ଲ ମହାରାଙ୍ଗୁରୁ। ସର୍ବପ୍ରଥମେ ମୁଁ ମୟୂରଭଞ୍ଜର ପବିତ୍ର ମାଟିରେ ଭାରତର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଦର ସ୍ୱାଗତ କରୁଛି। ସେ ଆଜି ଆମ ଗାଁ ପାହାଡପୁର ହୋଇ ଏଠାକୁ ଆସିଛନ୍ତି। ସେଠାରେ ସେ ଆଦିବାସୀମାନଙ୍କର ପବିତ୍ର ପୂଜାସ୍ଥଳ ଗୋଷାଣୀ ପୀଠ ଜାହେର ଥାନ ଯାଇଥିଲେ। ମୁଁ ତାଙ୍କୁ ଆମ ଗାଁର ଏସବୁ ପରିବେଶ ପରିଦର୍ଶନ କରାଇବାର ଉଦ୍ଦେଶ୍ୟ ମୁଁ ଜାଣେ ସେ ଆଦିବାସୀମାନଙ୍କ ଗହଳରେ ବହୁତ କାର୍ଯ୍ୟକ୍ରମ କରିଛନ୍ତି, କିନ୍ତୁ ଏ ଅଞ୍ଚଳର ଆଦିବାସୀ କିପରି ପ୍ରକୃତିର ପୂଜାରୀ ଏବଂ ଏ ପଞ୍ଚତତ୍ତ୍ୱର ପୂଜାରୀ ସେ ବିଷୟକୁ ମୁଁ ତାଙ୍କୁ ଅବଗତ କରାଇବାକୁ ଏ ଅଞ୍ଚଳରେ ପରିଦର୍ଶନ କରିବା ପାଇଁ ମୁଁ ତାଙ୍କୁ ନେଇଥିଲି। ଏସ୍ଏଲ୍ଏସ୍ ଟ୍ରଷ୍ଟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ସହିତ ଭାବ ବିନିମୟ କରିଥିଲେ। ପ୍ରଧାନମନ୍ତ୍ରୀ ଭାବରେ ପାହାଡପୁର ଓ ରାଇରମ୍ପୁର ଅଞ୍ଚଳକୁ ମୋଦିଜୀଙ୍କର ଏ ପ୍ରଥମ ଆଗମନ। ଏହା ପୂର୍ବରୁ 2004 ରାଇରମ୍ପୁର ଆସିଥିଲେ, ସେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ଆଦରଣୀୟ ମୋଦିଜୀ, ଓଡ଼ିଶା ପ୍ରତି ଆପଣଙ୍କର ସ୍ୱତନ୍ତ୍ର ସ୍ନେହ ଏବଂ ଶ୍ରଦ୍ଧା ରହିଛି। ଅନେକ କାର୍ଯ୍ୟବ୍ୟସ୍ତତା ସତ୍ତ୍ୱେ ଆପଣ ଏଠାକୁ ଆସିଛନ୍ତି। ଆପଣ ସମସ୍ତେ ଜାଣନ୍ତି ଏହା ପୂର୍ବ ସେ 5 ଧରିକି ବିଦେଶରେ 5 ଦେଶ ସେ ବୁଲିକିରି ଆସିଛନ୍ତି ଏବଂ ଆଜି ଆମ ପାଖରେ ଉପସ୍ଥିତ ହୋଇଛନ୍ତି। କାଲି ସେ ମଧ୍ୟ ଯିବେ ୱେଷ୍ଟବେଙ୍ଗଲ ଇଣ୍ଟରନ୍ୟାସନାଲ ଯୋଗ ଦିବସ ପାଳନ କରିବା ପାଇଁ। ଏ ତାଙ୍କର ଯେଉଁ ଅଥକ ପରିଶ୍ରମ, ଜନତାଙ୍କ ପ୍ରତି, ଦେଶ ପ୍ରତି ତାଙ୍କର ପ୍ରେମ, ମୁଁ ତାଙ୍କୁ ସେଥିପାଇଁ ବହୁତ ବହୁତ ସାଧୁବାଦ ଜଣାଉଛି ଏବଂ ଧନ୍ୟବାଦ ଜଣାଉଛି। ଏ ଅଞ୍ଚଳରେ ଅନେକ ଆଦିବାସୀ ଭାଇ ଭଉଣୀମାନେ ବାସ କରନ୍ତି, ଏଣୁ ଆପଣ ଏଠାକୁ ଆସିଥିବାରୁ ଆଜି ସମସ୍ତ ଅଞ୍ଚଳବାସୀ ବିଶେଷ କରି ଆଦିବାସୀ ଭାଇ ଭଉଣୀମାନଙ୍କର ଆଶାର ସୀମା ନାହିଁ। ଆଜି ଏଠାରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ ହୋଇଛି। ଏହା ମଧ୍ୟରେ ମୟୂରଭଞ୍ଜର କେତୋଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଧ୍ୟ ଅନ୍ତର୍ଭୁକ୍ତ। ସାରା ଓଡ଼ିଶା ପାଇଁ ଯେସବୁ ବୃହତ ପ୍ରକଳ୍ପ ଶିଳାନ୍ୟାସ କରାଯାଇଛି ସେଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ାର BCGCL କୋଲ୍ ଗାସିଫିକେସନ, ଏ ତ ବହୁତ ସାରା ଚିଜ ଅଛି, ମୁଁ ଏଡ଼ାକୁ ପୁନରାବୃତ୍ତି କରିବାକୁ ଚାହୁଁନାହିଁ। ଇଏ ପ୍ରକଳ୍ପ ଓଡ଼ିଶାର ଉନ୍ନତି ପାଇଁ, ଏ ଅଞ୍ଚଳର ଉନ୍ନତି ପାଇଁ, ଏ ଯୋଉ କେନ୍ଦ୍ର ଏବଂ ରାଜ୍ୟର ସରକାରର ବିକାଶମୁଖୀ ରାଜ୍ୟ ପ୍ରତି ତାଙ୍କର ଯୋଉ କର୍ତ୍ତବ୍ୟ ଏବଂ ଓଡ଼ିଶାକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଯୋଉ ପରିଦୃଷ୍ଟି ରହିଛି ସେଥିପାଇଁ ମୁଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି। ଆଜି ଏଠାରେ ଯେଉଁ ପ୍ରକଳ୍ପ ଗୁଡ଼ିକର ଲୋକାର୍ପଣ ହୋଇଛି ସେଥିମଧ୍ୟରେ ରେଳ ପ୍ରକଳ୍ପ ରହିଛି, ସଡ଼କ ରହିଛି, ଜଳସେଚନ ରହିଛି, ମୁଁ ତାକୁ ପୁନରାବୃତ୍ତି କରିବାକୁ ଚାହୁଁନାହିଁ। ମୟୂରଭଞ୍ଜ ଜିଲ୍ଲାରେ ଯେଉଁ 2 ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଲୋକାର୍ପଣ କରାଯାଇଛି ତାହା ହେଉଛି ରାଇରମ୍ପୁର ସ୍ପୋର୍ଟସ୍ କମ୍ପ୍ଲେକ୍ସ ଏବଂ ରାଇରମ୍ପୁର ଜନଜାତୀୟ ଗବେଷଣା ଓ ବିକାଶ କେନ୍ଦ୍ର। ଏହାଛଡ଼ା ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ଏବଂ ଆଞ୍ଚଳିକ କେନ୍ଦ୍ର ଏବଂ ଇଣ୍ଡୋର ବ୍ୟାଡମିଣ୍ଟନ ଷ୍ଟାଡିୟମ୍ର ଶିଳାନ୍ୟାସ ମଧ୍ୟ କରାଯାଇଛି। ଏହି ପ୍ରକଳ୍ପ ଗୁଡ଼ିକ କେବଳ ବିକାଶର ପ୍ରତୀକ ନୁହେଁ, ବରଂ ଏଗୁଡ଼ିକ ସାମାଜିକ ନ୍ୟାୟ, ସମାନ ସୁଯୋଗ ଏବଂ ସମସ୍ତଙ୍କ ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କର ଅଙ୍ଗୀକାରବଦ୍ଧର ପ୍ରମାଣ। ଯେତେବେଳେ ପ୍ରଗତିର ସୁଫଳ ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ପରିବାର ଏବଂ ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚେ ସେତେବେଳେ ପ୍ରଗତିର ଯଥାର୍ଥ ପ୍ରତିପାଦନ ହୁଏ। ଆଜି ତାଙ୍କର ମୋ ଗାଁକୁ ଯିବା, ଭାରତବର୍ଷରେ କେତେ ଗାଁ ଅଛି ତାର ଆକଳନ କରିହେବ ନାହିଁ, କିନ୍ତୁ ଏକ ଛୋଟ ଗାଁକୁ ସେ ଯାଇଛନ୍ତି। ସେଥିପାଇଁ ଗାଁ ପ୍ରତି, ମାଟି ପ୍ରତି, ସମସ୍ତ ଜନତାଙ୍କ ପ୍ରତି ତାଙ୍କ ଯେଉଁ ଦରଦ ଏଥିରେ ପରିଲକ୍ଷିତ ହୁଏ। ଆଦିବାସୀ ଅଞ୍ଚଳ
দুর্গ

କ୍ଷେତ୍ର ଏବଂ ଆକାଂକ୍ଷୀ ଜିଲ୍ଲା ଗୁଡ଼ିକରେ ଜନସାଧାରଣଙ୍କ ଜୀବନଧାରଣର ମାନର ବ୍ୟାପକ ପରିବର୍ତ୍ତନ ଅଣାଯିବା ଉପରେ ପ୍ରାଥମିକତା ଦିଆଯାଇଛି। ଆଜି ମଧ୍ୟ ସେ ସେହି ଗାଁକୁ ଏବଂ ସୂର୍ଯ୍ୟ ଗ୍ରାମ କରିବା ପାଇଁ ସେ ଯେଉଁ ଘୋଷଣା କରିଛନ୍ତି ତାଙ୍କୁ ମୁଁ ଧନ୍ୟବାଦ ଦେବି। ସେ ଦିନରେ ଆମେ ଅବଶ୍ୟ ପ୍ରଗତି କରିଛୁ। ମୋର ବିଶ୍ୱାସ ଆଜି ରାଇରମ୍ପୁରରେ ଉଦ୍ଘାଟିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମୟୂରଭଞ୍ଜ ଏବଂ ସମଗ୍ର ଓଡ଼ିଶାର ବିକାଶକୁ ନୂତନ ଦିଗ୍ଦର୍ଶନ ପ୍ରଦାନ କରିବ। ଶିଳାନ୍ୟାସ କରାଯାଇଥିବା ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେବା ପରେ ଏ ଅଞ୍ଚଳ ତଥା ଓଡ଼ିଶାର କାୟାକଳ୍ପ ବଦଳିଯିବ। ସ୍ୱଜନ ମଣ୍ଡଳୀ, ଖେଳକୁଦ ଆଦିବାସୀ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ମୟୂରଭଞ୍ଜର ଯୁବକମାନଙ୍କର ଫୁଟବଲ, ହକି, ତୀର ଚାଳନା ଏବଂ ଖେଳକୁଦରେ ଅଶେଷ ତାଙ୍କର ରୁଚି ରହିଛି। ଆଜି ସ୍ପୋର୍ଟସ୍ କମ୍ପ୍ଲେକ୍ସ ଉଦ୍ଘାଟିତ ହେବା ଦ୍ୱାରା ଏ ଅଞ୍ଚଳ କ୍ରୀଡ଼ା ପ୍ରତିଭା ଲୋକମାନଙ୍କର ପ୍ରଶିକ୍ଷଣ ଓ ଅଭ୍ୟାସ ନିମନ୍ତେ ଅଧିକ ସୁଯୋଗ ପାଇପାରିବେ। ଏହାଦ୍ୱାରା ସେମାନଙ୍କର ଭିତରେ ଥିବା ଲୁକ୍କାୟିତ ପ୍ରତିଭା ବିକଶିତ ହେବ ଏବଂ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରି ସେମାନେ ନିଜ ପାଇଁ ଓ ଦେଶ ପାଇଁ ସୁନାମ ଆଣିପାରିବେ। ଆଜି ଏଠାରେ ଜନଜାତୀୟ ଗବେଷଣା ଓ ବିକାଶ କେନ୍ଦ୍ର ଲୋକାର୍ପିତ ହେବା ଅତି ଆନନ୍ଦର କଥା। ଏହି କେନ୍ଦ୍ରଟି ମୁଖ୍ୟତଃ ମୟୂରଭଞ୍ଜ, ବାଲେଶ୍ୱର ଏବଂ କେଉଁଝର ଜିଲ୍ଲାର ବସବାସ କରିଥିବା ଆଦିବାସୀ ସମ୍ପ୍ରଦାୟର ସଂସ୍କୃତି ଉପରେ ଗବେଷଣା କରିବା ସହିତ ଏହାର ସୁରକ୍ଷା, ପ୍ରସାର ଓ ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷଣ ଦିଗରେ କାର୍ଯ୍ୟ କରିବ। ଏହା ମଧ୍ୟରେ ଆଦିବାସୀ ସମାଜର ନାଚ, ଗୀତ, ବାଦ୍ୟ, ଅସ୍ତ୍ରଶସ୍ତ୍ର, କଳାକାର୍ଯ୍ୟ, କାରୁକାର୍ଯ୍ୟ ଓ ଜୀବନଶୈଳୀରେ ସୁନ୍ଦର ଭାବେ ପ୍ରଦର୍ଶନ କରି ଆଦିବାସୀ ଚଳଣୀକୁ ବିଶ୍ୱ ଦରବାରରେ ଆହୁରି ଅଧିକ ପରିଚିତ ପ୍ରସାରିତ କରିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ ବୋଲି ମୁଁ ଆଶା କରୁଛି। ସ୍ୱଜନ ମଣ୍ଡଳୀ, ଗୋଟିଏ ଜାତି ନିଜ ସଂସ୍କୃତିର ମୌଳିକତାକୁ ଭୁଲିଗଲେ ନିଜର ଅସ୍ତିତ୍ୱ ହରାଇବ। ତେଣୁ ଯେକୌଣସି ଜାତି ବା ସମାଜ ଆଧୁନିକତା ସହିତ ନିଜର ସାଂସ୍କୃତିକ ମୌଳିକତାକୁ ବଞ୍ଚାଇ ରଖିଲେ ସମୃଦ୍ଧିଶାଳୀ ହୁଏ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ମାଧ୍ୟମରେ ଆଦିବାସୀ ସମ୍ପ୍ରଦାୟର ଭାଷା, ସାହିତ୍ୟ, ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ କରାଯାଇଛି। ଆଦିବାସୀ ସମ୍ପ୍ରଦାୟର ଗୌରବ ଓ ଗରିମାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଭାରତ ସରକାରଙ୍କର ପଦକ୍ଷେପ ପ୍ରଶଂସନୀୟ। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବରେ ପାଳନ କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ଜନଜାତୀୟ ସଂଗ୍ରହାଳୟମାନେ ପ୍ରତିଷ୍ଠା କରାଯାଇଛି। ଦୀର୍ଘଦିନ ଧରି ଆଢୁଆଳରେ ରହିଥିବା ଆଦିବାସୀ ବୀର ଓ ବୀରାଙ୍ଗନାମାନଙ୍କର ଅବିସ୍ମରଣୀୟ ଅବଦାନକୁ ଲୋକାଲୋଚନକୁ ଅଣାଯାଇଛି। ଏହା ଭାରତ ସରକାରଙ୍କ ଏକ ଅତି ପ୍ରଶଂସନୀୟ ପଦକ୍ଷେପ। ଏଠାରେ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ ୟୁନିଭର୍ସିଟି, ରିଜିଓନାଲ ସେଣ୍ଟର ଏବଂ ଇନ୍ଦୋର ବ୍ୟାଡମିଣ୍ଟନ ଷ୍ଟାଡିୟମର ଶିଳାନ୍ୟାସ କରାଯିବା ଆନନ୍ଦର କଥା। ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ ୟୁନିଭର୍ସିଟି ଆଞ୍ଚଳିକ କେନ୍ଦ୍ର ଦୂରସ୍ଥ ଅଞ୍ଚଳର ଆଦିବାସୀମାନଙ୍କର ପାଇଁ ଉଚ୍ଚଶିକ୍ଷାର ପର୍ଯ୍ୟାପ୍ତ ସୁଯୋଗ ବିକଶିତ ହେବ। ଏ ଅଞ୍ଚଳର ବିଦ୍ୟାର୍ଥୀ ଓ ଯୁବକବର୍ଗ, ବିଶେଷ କରି ଆଦିବାସୀ ଯୁବକ ଯୁବତୀ ଏଠାରେ ଉପକୃତ ହେବେ। ଇନ୍ଦୋର ବ୍ୟାଡମିଣ୍ଟନ ଷ୍ଟାଡିୟମ କାର୍ଯ୍ୟକ୍ରମ ହେଲେ ଏହା ଏ ଅଞ୍ଚଳର ବ୍ୟାଡମିଣ୍ଟନ ଖେଳାଳିମାନଙ୍କର ବିକାଶର ବିଶେଷ ସହାୟକ ହେବ। ଭଦ୍ରମଣ୍ଡଳୀ, ମୁଁ ଯେତେବେଳେ ଯେଉଁଠି ଥିଲେ ବି ମୋ ଗାଁ ଏବଂ ମୋ ମାଟିକୁ କେବେ ଭୁଲେ ନାହିଁ। ଆପଣମାନଙ୍କ ସହଯୋଗରେ ମୁଁ ଯେଉଁଠିକୁ ପହଞ୍ଚିଲି, କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ପାହାଚରେ ମୁଁ କିଛି ନା କିଛି ଏ ଅଞ୍ଚଳ ପାଇଁ କିଛି କରିବାର ପ୍ରଚେଷ୍ଟା କରିଛି। ଏ ଅଞ୍ଚଳରେ କିଛି କାର୍ଯ୍ୟ କରିବା ପାଇଁ ମୁଁ ସବୁବେଳେ ତତ୍ପର ରହିଛି। ଗତକାଲି ମୁଁ ରାଇରମ୍ପୁର ଜିଲ୍ଲାର ଉଦ୍ଘାଟନ କରିଛି। ଆପଣ ସମସ୍ତେ ଜାଣନ୍ତି ମୟୂରଭଞ୍ଜ ସବୁଠାରୁ ବଡ଼ ଜିଲ୍ଲା, ତେଣୁ ଏହାର ଶାନ୍ତି ଶୃଙ୍ଖଳା ପାଇଁ ଏ ଜିନିଷର ଆବଶ୍ୟକତା ଥିଲା। ଏହାଦ୍ୱାରା ଏ ଅଞ୍ଚଳବାସୀ ଉପକୃତ ହେବେ ବୋଲି ମୁଁ ଆଶା କରୁଛି। ଏ ବର୍ଷ ମୁଁ ରାଇରମ୍ପୁରରେ ଆୟୁର୍ବେଦ ହସ୍ପିଟାଲ, କାମ ଆୟୁର୍ବେଦ କଲେଜ, ଓୟୁଟି କ୍ୟାମ୍ପସ, ଆର୍ଚେରୀ ସେଣ୍ଟର, ସିଟି ବ୍ୟୁଟିଫିକେସନ ଏବଂ ଡ୍ରେନେଜ ଅପଗ୍ରେଡେସନ ଆଦିର ଶିଳାନ୍ୟାସ କରିଥିଲି ଏବଂ ରାଇରମ୍ପୁର ହଲିଡେ ହୋମର ଉଦ୍ଘାଟନ ମଧ୍ୟ କରିଥିଲି, କାରଣ ଏ ରାଇରମ୍ପୁରରେ ଏସବୁର ଆବଶ୍ୟକତା ଥିଲା। ତା ପୂର୍ବରୁ ମୁଁ ବହୁତ ଗୁଡ଼ାଏ ରେଳ ପ୍ରକଳ୍ପର ରେଳଗାଡ଼ିର ଉଦ୍ଘାଟନ ମଧ୍ୟ କରିଥିଲି। ତା ସହିତ ଏଠି ସ୍ୱାସ୍ଥ୍ୟ ସେବା ନିମନ୍ତେ 100 ଶଯ୍ୟା ଡାକ୍ତରଖାନାର 100 ଶଯ୍ୟା ବିଶିଷ୍ଟ ଗୃହର ଶିଳାନ୍ୟାସ କରିଥିଲି। ତାର କାର୍ଯ୍ୟ କ୍ଷିପ୍ରଗତିରେ ଚାଲିଛି। ସେହିପରି ରାଇରମ୍ପୁର ମୋହଲଡିଆଠାରେ NH220ର ବାଇପାସ ରୋଡ଼ର ଆବଶ୍ୟକ ଥିଲା, ତାହା ମଧ୍ୟ ଜୋରସୋରରେ ଚାଲିଛି। ବନ୍ଧୁଗଣ, ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ଦିନରୁ ଆଦରଣୀୟ ମୋଦିଜୀ ଅନେକ ଗୁଡ଼ିଏ
ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ନେଇ

ଆସିଛନ୍ତି। ମୋଦି ଜୀ ଆପଣ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ସବୁଠାରୁ ଅଧିକ ସମୟ ଧରି ଦେଶକୁ ନେତୃତ୍ୱ ପ୍ରଦାନ କରିବାର ଗୌରବ ଅର୍ଜନ କରିଛନ୍ତି। ଏହି ଐତିହାସିକ ସଫଳତା ପାଇଁ ମୁଁ ଦେଶବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ମୋଦି ଜୀଙ୍କୁ ହାର୍ଦ୍ଦିକ ଶୁଭକାମନା ଦେଉଛି। ନିଜ ଭିଜନ ଓ କାର୍ଯ୍ୟ ମାଧ୍ୟମରେ ଆହୁରି ଅନେକ ଦିନ ଯାଏ ଆପଣ ଦେଶବାସୀଙ୍କର ସେବା କରନ୍ତୁ ତଥା ଓଡ଼ିଶାର 2036 ଏବଂ ଦେଶର 2047 ମସିହା ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସଂକଳ୍ପକୁ ସାକାର କରନ୍ତୁ, ଏହା ମୋର ଆନ୍ତରିକ କାମନା। ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ପ୍ରଚେଷ୍ଟାରେ ସାରା ଦେଶରେ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହୋଇଥିଲା। ଦେଶବାସୀଙ୍କୁ ଅନାୟସରେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା, ପ୍ରତି ଘରକୁ ପାଇପ୍ ଯୋଗେ ଜଳ ଯୋଗାଣ ନିମନ୍ତେ ହର୍ ଘର ନଲ୍ ସେ ଜଲ୍ ଯୋଜନା, ଚାଷୀ ଭାଇ ଭଉଣୀମାନଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ କିଷାନ ଯୋଜନା, ଏପରିକି 80 କୋଟିରୁ ଉର୍ଦ୍ଧ ଦେଶବାସୀଙ୍କୁ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆଦି ଅନେକ ଗୁଡ଼ିଏ ଦୃଷ୍ଟାନ୍ତମୂଳକ ଯୋଜନା କାର୍ଯ୍ୟକାରୀ ହେଉଅଛି। ଦେଶବାସୀ ଏସବୁ ଯୋଜନାର ସୁଫଳ ଲାଭ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କର ପ୍ରଭାବଶାଳୀ ନେତୃତ୍ୱ ଯୋଗୁଁ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଭାରତର ସମ୍ମାନ ବୃଦ୍ଧି ପାଇଛି। ବୃଦ୍ଧି ପାଇଛି କି ନାହିଁ? କୋଭିଡ ମହାମାରୀ କାଳରେ ଭାରତର ପରିଚାଳନାଗତ ପାରଙ୍ଗମତା ସାରା ବିଶ୍ୱ ଦେଖିଛି। ଏହି ମହାମାରୀ ସମୟରେ ଭାରତ କେବଳ ଦେଶବାସୀଙ୍କର ଟିକାକରଣର ସଫଳତା ଲାଭ କରିଥିଲା ତାହା ନୁହେଁ, ପୃଥିବୀର ଅନେକ ଦେଶକୁ ମଧ୍ୟ ଟିକା ଯୋଗାଇ ପାରିଥିଲେ। ପୃଥିବୀରେ ଯେତେବେଳେ ଯେଉଁଠି କିଛି ଦୁର୍ବିପାକ ପଡୁଛି, ଭାରତ ତାହା ଜାଣିବା ମାତ୍ରେ ପ୍ରଥମେ ଯାଇ ସହାୟତା ପ୍ରଦାନ କରୁଛି। ଆଜି ବିଶ୍ୱ ଯେତେବେଳେ ଯୁଦ୍ଧଜନିତ ଅଶାନ୍ତି ଏବଂ ଅସ୍ଥିରତା ମଧ୍ୟ ଦେଇ ଗତି କରୁଛି, ଭାରତ ନିରନ୍ତର ଭାବେ ବୁଝାମଣା ଓ ଶାନ୍ତିର ପକ୍ଷରେ ହୋଇ ବିଶ୍ୱବାସୀଙ୍କୁ ବାର୍ତ୍ତା ଦେଇଛି। ଯୁଦ୍ଧ ନୁହେଁ, ଆପୋଷ ଆଲୋଚନା ମାଧ୍ୟମ ହିଁ ସମସ୍ୟାର ସମାଧାନ ସମ୍ଭବ ହେବ। ଭଦ୍ରମଣ୍ଡଳୀ, ଓଡ଼ିଶାରେ ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ପରିଚାଳନା ସରଙ୍କର 2 ବର୍ଷ ପୁରି ଯାଇଛି। ଏଥିପାଇଁ ମୁଁ ଶ୍ରୀ ମାଝୀଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି। ମାଝୀ ମହୋଦୟଙ୍କ ନେତୃତ୍ୱରେ ଓଡ଼ିଶାରେ ଭିତ୍ତିଭୂମିର ସାମଗ୍ରିକ ବିକାଶର ଧାରା ଅବ୍ୟାହତ ରହିଛି। ବିଗତ 2 ବର୍ଷରେ ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶା ବିଶେଷ ଅଗ୍ରଗତି ହାସଲ କରିଛି ବୋଲି ଜାଣି ଖୁସି ହେଲି। ଓଡ଼ିଶାକୁ ଶିଳ୍ପବହୁଳ ରାଜ୍ୟ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କର ତତ୍ପରତା ପ୍ରଶଂସନୀୟ। ରାଜ୍ୟରେ ନାରୀ ସଶକ୍ତିକରଣ ଉପରେ ଓଡ଼ିଶା ସରକାର ଉପଯୁକ୍ତ ଧ୍ୟାନ ଦେଇଥିବା ପରିଲକ୍ଷିତ ହୋଇଛି। ସୁଭଦ୍ରା ଯୋଜନା ଏହାର ଏକ ଉତ୍ତମ ଉଦାହରଣ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଚେଷ୍ଟାରେ ଓଡ଼ିଶାରେ ଜନଜାତି ବର୍ଗର କଲ୍ୟାଣ ଓ ଉତ୍ଥାନର ନୂଆ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହି କର୍ମରେ ରାଜ୍ୟର ଅତିରିକ୍ତ 2ଟି ବର୍ଗର ଲୋକଙ୍କୁ ଜନଜାତି ତାଲିକାଭୁକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ବନ୍ଧନ ଯୋଜନା ମାଧ୍ୟମରେ 90ରୁ ଅଧିକ ଲଘୁ ବନଜାତି ଦ୍ରବ୍ୟ ଉପରେ ସର୍ବନିମ୍ନ ସହାୟତା ମୂଲ୍ୟ ବା MSP ପ୍ରଦାନ, ମାଇକ୍ରୋ କ୍ରେଡିଟ୍ ସ୍କିମ୍ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀର ଜନଜାତି ବର୍ଗର ସଭ୍ୟମାନଙ୍କୁ ଋଣ ପ୍ରଦାନ, ଆଦିବାସୀ ମହିଳା ସଶକ୍ତିକରଣ ଯୋଜନାରେ ଅନୁସୂଚିତ ଜନଜାତିର ମହିଳାମାନଙ୍କୁ କମ୍ ସୁଧହାରରେ ଋଣ ପ୍ରଦାନ ଆଦି ପ୍ରକ୍ରିୟା ଜାରି ରହିଛି। ସେହିପରି ଆଦିବାସୀ ଭାଇ ଭଉଣୀମାନଙ୍କ ସିକିଲ୍ ସେଲ୍ ଆନିମିଆ ରୋଗରୁ ମୁକ୍ତ କରିବା ପାଇଁ ରାଷ୍ଟ୍ରୀୟ ମିଶନ କାର୍ଯ୍ୟକାରୀ କରାଯାଇଛି। ଆଦିବାସୀ ପିଲାମାନଙ୍କୁ ଋଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ବହୁ ସଂଖ୍ୟକ ଏକଲବ୍ୟ ଆବାସିକ ବିଦ୍ୟାଳୟମାନ ପ୍ରତିଷ୍ଠା କରାଯାଇଛି। ଅନେକ ବିଦ୍ୟାଳୟ ମଧ୍ୟ ଆଜି ନିର୍ମାଣାଧୀନ ଅଛି। TBTG ଭାଇ ଭଉଣୀମାନଙ୍କ କଲ୍ୟାଣ ନିମନ୍ତେ ପ୍ରଧାନମନ୍ତ୍ରୀ ଜନମନ ଯୋଜନା ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଅଟେ। ଆଦିବାସୀ ବହୁଳ ଅଞ୍ଚଳରେ ବିଜୁଳି ସଂଯୋଗୀକରଣ ସାଙ୍ଗକୁ ଅପହଞ୍ଚ ଇଲାକାରେ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ କରାଯାଇଛି। ଆଦିବାସୀ ବଞ୍ଚଳ ସାମାଜିକ ଭିତ୍ତିଭୂମିର ବିକାଶ ନିମନ୍ତେ ଧରତୀ ବା ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନାର କାର୍ଯ୍ୟକାରୀ ହେଉଛି। ଆଦିବାସୀ ଅଞ୍ଚଳ ସାମଗ୍ରିକ ବିକାଶ, ବିଶେଷ କରି ଆଦିବାସୀ ବର୍ଗର ବିକାଶ ମାଧ୍ୟମରେ ଅନ୍ତୋଦୟ ଲକ୍ଷ୍ୟ ହାସଲ ନିମନ୍ତେ ସମସ୍ତ ପ୍ରକାର ଉଦ୍ୟମ ଅବ୍ୟାହତ ରହିଛି। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଦେଉଛି। ସୁଧିପୂର୍ଣ୍ଣ ଆଦିବାସୀ ଜୀବନଶୈଳୀ ପ୍ରକାରାନ୍ତର ପ୍ରକୃତି ଅନୁକୂଳ ଜୀବନଶୈଳୀ ହିଁ ଭାରତୀୟ ସଂସ୍କୃତିର ବିଶେଷତା। ଆଜି ସଂସ୍କୃତିର ମାଟି, ପାଣି, ପବନ, ସମୁଦ୍ର, ଆକାଶ, ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ତାରା ସମସ୍ତଙ୍କୁ ଦେବତାର ଆଖ୍ୟା ଦିଆଯାଇଛି। ଜନଜାତି ବର୍ଗର ଲୋକେ ପ୍ରକୃତିକ ସମ୍ମାନ ଜଣାଇ ପ୍ରାକୃତିକ ସମ୍ଭଳର ସର୍ବନିମ୍ନ ବ୍ୟବହାର କରି ସବୁବେଳେ ପ୍ରକୃତି, ପରିବେଶ ଓ ଜଙ୍ଗଲ ସୁରକ୍ଷାର ବାର୍ତ୍ତା ଦେଇ ଆସିଛନ୍ତି। ଆମେ ଆଦିବାସୀ ଭାଇ ଭଉଣୀମାନଙ୍କର ଜୀବନଶୈଳୀକୁ ଶିକ୍ଷା ଲାଭ କରି ଯେତେ ସମ୍ଭବ କମ୍ ପ୍ରାକୃତିକ ସମ୍ପଦର ବ୍ୟବହାର କରିବା ଏବଂ ତାହାକୁ କ୍ଷତି

0: ପହଞ୍ଚାଇବା ଉଚିତ ନୁହେଁ। ଫଳରେ ପ୍ରକୃତି ତଥା ମାନବ ସମ୍ବଳ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ। ଏହାଦ୍ୱାରା ଆମେ ଯେତେ କେବଳ ସୁଖ ଶାନ୍ତିରେ ରହିପାରିବା ତାହା ନୁହେଁ, ଆମ ଉତ୍ତର ପିଢ଼ି ପାଇଁ ମଧ୍ୟ ଏକ ସୁନ୍ଦର ପୃଥିବୀ ସଂରକ୍ଷିତ ହୋଇ ରହିପାରିବ। ବୈହାର ବୋହିଙ୍କ ତେହେଁ ଆବତାଲାରେ ଭାରତ ରିନି ଶିର ମନ୍ତ୍ରୀ ପ୍ରଧାନମନ୍ତ୍ରୀ ଖେତିକିନ୍ କିନ୍ ହେଜାକାନ ନୂଆ ଦୁଆ ବୋଲିକି ଦଡ଼ି ଗରବରେ କଥା ଆୟାର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଥିକିନ୍ ଓଲଚିକି ଅଷ୍ଟମ ପରିଚ୍ଛେଦରେ କିନ୍ ସମିଲ ରିହା ନିତୋଦିନ ପ୍ରଧାନମନ୍ତ୍ରୀ ଆବ ସଂସ୍କୃତି ଲାଗି ପରମ୍ପରା ଲାଗି ଆବ ଉତ୍ଥାନ ଲାଗି ଅଡିଗାନ କିନ୍ ଚେଷ୍ଟା ହାକା ଅନା କ୍ଷେତ୍ରରେ ଆପେଆ ଆତଙ୍କ ଦାରାମ ଅଡିଗାନ ଗେ ଲକ୍ତି କାନା ଅନା କ୍ଷେତ୍ରରେ ଇନି ଏତୁ ଦିଶମ ତିନି ଏଗୁଆ କାଦିଆ ଯେ ଆବା ସଂସ୍କୃତି ପରମ୍ପରା ନିଲମା ଇନେଖାନ ଆବା ସଂସ୍କୃତି ପରମ୍ପରା ଉତ୍ଥାନ ଲାଗି ଅନି ହୋଇ ଚେଷ୍ଟାଏ ଅନା ମନ୍ତେ ଆପେ ଅନଡ଼ପେ ଯାଉରା କାନା ଅଡି ଅଡି ସାରା ଅପିଆ ଭାଇ ଓ ଭଉଣୀ ଘର ରାୟରମ୍ପୁକୁ ଆସିଥିବାରୁ ଆଦରଣୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଁ ପୁଣି ଥରେ ବହୁତ ବହୁତ ଧନ୍ୟବାଦ ଜଣାଉଛି। ସମସ୍ତଙ୍କୁ ଧନ୍ୟବାଦ ଜଣାଇ ମୁଁ ମୋର ବକ୍ତବ୍ୟ ସାଙ୍ଗ କରୁଛି। ଧନ୍ୟବାଦ। ଜୟ ହିନ୍ଦ, ଜୟ ଭାରତ, ଜୟ ଜଗନ୍ନାଥ।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ସାମଗ୍ରିକ ବିକାଶରେ ରାଜ୍ୟ ସରକାରଙ୍କ ସଫଳତାକୁ ପ୍ରଶଂସା କରିବା ସହ ଓଡ଼ିଶାରେ ଜନଜାତିଙ୍କ ବିକାଶ ପାଇଁ ବିଭିନ୍ନ କଲ୍ୟାଣମୂଳକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ।
2: ଜୟ ଜଗନ୍ନାଥ, ଜୟ ମା କିଚକେଶ୍ୱରୀ। ମୋର ସବୁ ଭାଇ ଭଉଣୀ, ମା ମାଉସୀ ମାନଙ୍କୁ ମୋର ନମସ୍କାର। ମାନନୀୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଜୀ, ରାଜ୍ୟପାଳ ଶ୍ରୀ ହରିବାବୁଜୀ, ୟାକେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଜୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେବଜୀ, ପ୍ରଭତି ପରିଦାଜୀ, ଓଡ଼ିଶାକେ ମନ୍ତ୍ରୀ ଗଣେଶ ସିଂ ଖୁଣ୍ଟିଆଜୀ, କୃଷ୍ଣଚନ୍ଦ୍ର ମହାପାତ୍ରଜୀ, ସାଂସଦ ନବାଚରଣ ମାଝୀଜୀ, ମନମୋହନ ସାମଲଜୀ, ବୈଜନ ପାଣ୍ଡାଜୀ, ଅନ୍ୟ ମହାନୁଭାବ ଭାଇ ଓ ବହନ, ହମାରା ଓଡ଼ିଶା ଇନ୍ ଦିନୋ ଉତ୍ସବକେ ଆନନ୍ଦ ମେ ଡୁବା ହୁଆ ହେ। ଯହାଁ କା ଗଣପର୍ବ ରଜ ପିଛଲେ ହପ୍ତେ ହି ଧୁମ୍ଧାମ୍ ସେ ମନାୟା ଗୟା ହେ। ମହାପ୍ରଭୁ ଜଗନ୍ନାଥ ଜୀ କି ରଥଯାତ୍ରା କି ତୈୟାରିଆ ବି ପୁରଜୋଶ ଚଲ ରହି ହେ। ମୟୂରଭଞ୍ଜ କେ ବାରିପଦା ରଥଯାତ୍ରା କୋ ଲେକର ବି ଉତ୍ସାହ କା ମାହୋଲ ହେ। ଆର୍ ଇସ୍ ସବକେ ବିଚ ହି ଲୋକତନ୍ତ୍ର କା ବିକାଶ କା ଉତ୍ସବ ଭି ଚଲ ରହା ହେ। ଓଡ଼ିଶା କି ବିଜେପି ସରକାର ନେ ଅପନେ ଦୋ ସାଲ ଭି ପୂର୍ଣ୍ଣ କିଏ ହେ। ଇସ୍ ମୌକେ ପର ଆପ ସବକେ ବିଚ ଆନା, ମୟୂରଭଞ୍ଜ ଆନେ କା ଏ ସୌଭାଗ୍ୟ ଔର ଇତନି ବଡ଼ି ସଂଖ୍ୟା ମେ ଆପ ସବକି ଉପସ୍ଥିତି, ୟେ ଅବସର ମେରେ ଲିଏ ବହୁତ ଖାସ ହେ। ଆପକା ଅପନାପନ ମୁଝେ ବାର ବାର ୟା ଖିଚ ଲାତା ହେ। ମେ ଆପ ସଭି କା ହୃଦୟ ସେ ବହୁତ ବହୁତ ଅଭିନନ୍ଦନ କରତା ହୁଁ। ଔର ଓଡ଼ିଶା କି ଜନତା କୋ ଡବଲ ଇଞ୍ଜିନ ସରକାର ମେ ବିକାଶ ଯାତ୍ରା କି ଭି ବଧାଇ ଦେତା ହୁଁ, ଶୁଭକାମନାଏ ଦେତା ହୁଁ। ସାଥ ହି ଇସ ଅବସର ପର ମେ ପଣ୍ଡିତ ରଘୁନାଥ ମୁର୍ମୁଜୀ, ଡକ୍ଟର ଦମୟନ୍ତୀ ବେଶ୍ରାଜୀ ଔର ଶ୍ରୀ ଚରଣ ହେମ୍ରମ ଜୀ ଜୈସି ମହାନ ବିଭୂତିଓକୁ ବି ନମନ କରତା। ରଘୁନାଥ ମୁର୍ମୁଜୀ ନେ ସନ୍ଥାଲି ଭାଷା କେ ଲିଏ ଓଲ ଚିକି ଲିପି କା ନିର୍ମାଣ କିଆ ଥା। ହମାରି ସରକାର ନେ ସନ୍ଥାଲି ଭାଷା ମେ

ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତର ଶୁଣିଲେ ବେତାର ବିବରଣୀ। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ମୃତ୍ୟୁଞ୍ଜୟ ବିଶ୍ୱାଳ, ରେକର୍ଡିଂ ସଂଗ୍ରହ ମାରାଣ୍ଡି ନାଗଭୂଷଣ ମାଝୀ ଏବଂ ରାଜୀବ କୁମାର ମହନ୍ତ, ବୈଷୟିକ ସହାୟତା ତ୍ରିଲୋଚନ ବେହେରା, କୃଷ୍ଣ ଦୟାଲ ତ୍ରିପାଠୀ, ନୃସିଂହ ହେମ୍ରମ ଓ ଭବାନୀ ଶଙ୍କର ଟୁଡୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଦେଶଭକ୍ତି ଗୀତ। ପରିବେଷଣ କରୁଛନ୍ତି ଆକାଶବାଣୀ କୋରାଲ ଗ୍ରୁପ୍ର କଣ୍ଠଶିଳ୍ପୀମାନେ। ଗୀତ ରଚନା ନିମାଇ ବାନାର୍ଜୀ।

ଶୁଣିଲେ ଦେଶାତ୍ମବୋଧକ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ବନ୍ଦନା ପ୍ରଚାର କରିବୁ ସକାଳ 6:05। ଭାରତର ମାନବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କୋଲକାତାର ରେଡ୍ ରୋଡ୍ଠାରେ ଅନୁଷ୍ଠିତ 12ତମ ଅନ୍ତର୍ଜାତୀୟ ଯୋଗ ଦିବସରେ ଜାତୀୟ ସ୍ତରୀୟ ଉତ୍ସବର ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସକାଳ 6:30। ବୈଦେହିକ ବିଳାସର 61ତମ ଭାଗ ସକାଳ 8:45। କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ। ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି ସକାଳ 5:55। କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।
1: ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆରମ୍ଭ କରୁଛୁ ଆଜିର ବନ୍ଦନା। ପ୍ରଥମେ କଣ୍ଠଦାନ କରିଛନ୍ତି ଅଞ୍ଜଳି ମିଶ୍ର, ଶିଳ୍ପୀଙ୍କ କଣ୍ଠରେ ଗୌର ପଟ୍ଟନାୟକଙ୍କ ରଚନା। ନମୋ ନମୋ ହର ହର ହେ ଶିବଶଙ୍କର, କ୍ଷମା କର ଦୋଷ ମୋର ହେ ଚନ୍ଦ୍ରଶେଖର।

ମୋତେ ସେ ତମ କରମ ଫଳ ହେ ପ୍ରଭୁ, ସେ ତମ କରମ ଫଳ ଗଣ୍ଠି ଧନ କରି ଭୁଞ୍ଜୁଥିବି ହରି, କିଛି ଲୋଡ଼ା ନାହିଁ ମୋର। ଗୌରହରି ଦଳାଇଙ୍କ ରଚନା, ଗାଇଛନ୍ତି ରବୀନ୍ଦ୍ର କୁମାର ମହାପାତ୍ର।

ପାଞ୍ଚଟି ତ୍ରିଶାଖା ବେଲପତର ଅରୁଆ ଚାଉଳ ନବାତ କ୍ଷୀର ଘିନ ମୋର ଏହି ପୂଜା ସମ୍ଭାର ହେ ଶିବଶଙ୍କର। କ୍ଷୀରଚନ୍ଦ୍ର ପୋଥଳଙ୍କ ରଚନା।

ପ୍ରଭୁ, ଜାଣିଛି ମୁଁ ତୁମ ଚାତର, ଦୁଃଖ ନ ଦେଲେ ଏ ଜଗତବାସୀଙ୍କୁ କିଏ ସୁମରିବ ନାମ ତୁମର। ଆଜିର ବନ୍ଦନାର ଏହି ଶେଷ ଭକ୍ତିଗୀତ ସମବେତ କଣ୍ଠରେ ଗାଇଛନ୍ତି ଶିଳ୍ପୀମାନେ ମୀନାକ୍ଷୀ ଦେବୀଙ୍କ ରଚନାରୁ।

ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ, ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ଶଙ୍କର୍ଷଣ ମଙ୍ଗରାଜ।

ଶୁକ୍ଳ ପକ୍ଷର ଷଷ୍ଠୀ ଏକ ଉତ୍ସବ ମୁଖର ଦିବସ। ଏହି ଦିବସଟି ଶୀତଳ ଷଷ୍ଠୀ ରୂପେ ଶିବ ପୂଜକମାନେ ପାଳନ କରିଥାନ୍ତି। ଭାରତବର୍ଷର ବିଭିନ୍ନ ଶୈବପୀଠ ବିଶେଷ କରି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଥିବା ବାରଗୋଟି ସ୍ଥାନ, ଆମ ଓଡ଼ିଶା ରାଜ୍ୟର ଭୁବନେଶ୍ୱରର ଲିଙ୍ଗରାଜ, କଟକର ଧବଳେଶ୍ୱର ଗଡ଼ଗଡ଼େଶ୍ୱର, ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର, ଭଦ୍ରକର ଆଖଣ୍ଡଳମଣି, ଖୋର୍ଦ୍ଧା ଜିଲ୍ଲାର ଚଣ୍ଡେଶ୍ୱର ହଟକେଶ୍ୱର, କୋରାପୁଟର ଗୁପ୍ତେଶ୍ୱର, ନୟାଗଡ଼ ଜିଲ୍ଲାର ଲଡ଼ୁବାବା, ଢେଙ୍କାନାଳର କପିଳାସ ପର୍ବତ କନ୍ଦରରେ ବିରାଜିତ ଚନ୍ଦ୍ରଶେଖର, ପୁରୀର ପଞ୍ଚୁପାଣ୍ଡବ ନାମରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସଖା ଲୋକନାଥ, ଜମ୍ବେଶ୍ୱର, କପାଳମୋଚନ, ନୀଳକଣ୍ଠେଶ୍ୱର ଏବଂ ମାର୍କଣ୍ଡେଶ୍ୱରଙ୍କ ମନ୍ଦିରରେ ଶୀତଳଷଷ୍ଠୀ ଉତ୍ସବ ମହାସମାରୋହରେ ପାଳନ କରାଯାଏ। ସମ୍ବଲପୁରର ଝାଡ଼ୁଆପଡ଼ାର ଲୋକନାଥ ପ୍ରଭୁ ଏବଂ ନନ୍ଦପଡ଼ାର ବାଲେଙ୍କେଶ୍ୱର ପ୍ରଭୁଙ୍କ ଶୀତଳଷଷ୍ଠୀ ଉତ୍ସବ ସମଗ୍ର ସହର ବଜାରରେ ଏକ ସାମାଜିକ ମହୋତ୍ସବ ରୂପେ ପାଳିତ ହୋଇଥାଏ। ଶୀତଳଷଷ୍ଠୀ ହେଉଛି ଶିବ ବିବାହ ଉତ୍ସବର ଏକ ଅଂଶ। ଜଳାଭିଷେକ ପ୍ରିୟ ମହାଦେବଙ୍କୁ ନାନା ପ୍ରକାର ଶୀତଳ ଉପଚାର ସହ ଉପାସନା କରାଯାଉଥିବା ହେତୁ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷର ଏହି ଷଷ୍ଠୀ ତିଥି ଶୀତଳଷଷ୍ଠୀ ନାମରେ ଖ୍ୟାତ। ମହାଦେବ ଶିବ ମଙ୍ଗଳମୟ, ସେ ଆଶୁତୋଷ ବର ପ୍ରଦାନକାରୀ। ତାଙ୍କୁ ସନ୍ତୁଷ୍ଟ କରିପାରିଲେ ସଂସାର ସୁଖମୟ ମଙ୍ଗଳମୟ ହେବ। ତାଙ୍କ ପରିବାରରେ ତାଙ୍କର ବାହନ ବୃଷଭ, ମା ପାର୍ବତୀଙ୍କ ବାହନ ସିଂହ, ପୁତ୍ର ଗଣେଶଙ୍କ ବାହନ ମୂଷିକ, ଶିବଙ୍କ ଗଳାରେ ସର୍ପ ଏବଂ ପୁତ୍ର କାର୍ତ୍ତିକେୟଙ୍କର ବାହନ ମୟୂର, ଏମାନେ ପରସ୍ପରର ଖାଦ୍ୟ ଏବଂ ଖାଦକ। ମାତ୍ର ମଙ୍ଗଳମୟ ଶିବଙ୍କ ପ୍ରଭାବରୁ ଏମାନେ ସମସ୍ତେ ମଙ୍ଗଳପ୍ରଦ ଅହିଂସା ମାର୍ଗକୁ ବାଛି ନେଇ ଭକ୍ତମାନଙ୍କ ସମ୍ମୁଖରେ ଆଦର୍ଶର ଅମୃତଧାରା ବୁହାଇ ଦେଇଛନ୍ତି। ସର୍ବେ ଭବନ୍ତୁ ସୁଖିନଃ, ଏହି ନୀତି ହିଁ ଶିବ ପୂଜାର ମୂଳମନ୍ତ୍ର। ଓଡ଼ିଶାର ବହୁ ସ୍ଥାନରେ ପରିବାରର ଇଷ୍ଟ ଦେବତା ହେଉଛନ୍ତି ଈଶାଣ। ଈଶାଣ ଶିବଙ୍କର ଅନ୍ୟ ନାମ। ଏହି ଈଶାଣ ପ୍ରତ୍ୟେକ ଦିନ ଜଳ ଲାଗି ହୁଅନ୍ତି। ଗୃହିଣୀମାନେ ଈଶାଣ ପୂଜା ନ କରି ଅନ୍ନ ଜଳ ସ୍ପର୍ଶ କରନ୍ତି ନାହିଁ। ସମ୍ବଲପୁରରେ ଶିବ ପାର୍ବତୀଙ୍କୁ ବିବାହ କରାଇବା ପାଇଁ ବର ପିତାମାତା ଏବଂ କନ୍ୟା ପିତାମାତା ସ୍ଥିର କରାଯାଏ। ଓଡ଼ିଆ ପରିବାରରେ ବୈଦିକ ରୀତିରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୁଏ। ଶୀତଳଷଷ୍ଠୀରେ ମହାସମାରୋହରେ ବିବାହର ପରବର୍ତ୍ତୀ ଉତ୍ସବ ଅନୁଷ୍ଠିତ ହୁଏ। ସମଗ୍ର ସହର ଚଳଚଞ୍ଚଳ ହୋଇଉଠେ। ଜନସାଧାରଣ ଆପଣାଙ୍କୁ ମହାଦେବ ଶିବଙ୍କର କେବଳ ଭକ୍ତ ରୂପେ ନୁହନ୍ତି, ଆପଣାର ଲୋକ ଭାବି ଆନନ୍ଦରେ ଉତ୍ଫୁଲ୍ଲିତ ହୋଇଉଠନ୍ତି। ଶ୍ରୀଜଗନ୍ନାଥ ଧାମ ପୁରୀ ନିକଟସ୍ଥ ଷୋଳଶାସନରେ ଶିବ ମନ୍ଦିରମାନ ରହିଛି। ଏହି ମନ୍ଦିରମାନଙ୍କରେ ଶୀତଳଷଷ୍ଠୀ ଉତ୍ସବ ମହାସମାରୋହରେ ପାଳିତ ହୋଇଥାଏ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଜେ ପ୍ରତିମା ମଦନମୋହନ ଏବଂ ରାମକୃଷ୍ଣ ବୈଶାଖ ମାସ ଶୁକ୍ଳ ତୃତୀୟାଠାରୁ ଆରମ୍ଭ କରି ଭଉଁରୀ ପର୍ଯ୍ୟନ୍ତ ନରେନ୍ଦ୍ର ପୁଷ୍କରିଣୀକୁ ଚନ୍ଦନଯାତ୍ରାରେ ବିଜେ ହୁଅନ୍ତି। ତାଙ୍କ ସାଥିରେ ରହିଥାନ୍ତି ଲୋକନାଥ, ଜମ୍ବେଶ୍ୱର, କପାଳମୋଚନ, ନୀଳକଣ୍ଠେଶ୍ୱର ଏବଂ ମାର୍କଣ୍ଡେୟ। ଶିବ ବିବାହ ତିଥିରେ ଏମାନଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୁଏ। ବିବାହ ପରେ ବରକନ୍ୟା ଗୁଆଲି ଯାତ୍ରାରେ ବାହାରକୁ ବାହାରିବାର ପରମ୍ପରା ଶ୍ରୀକ୍ଷେତ୍ରରେ ରହିଛି। ତେଣୁ ମହାପ୍ରଭୁଙ୍କର ଆମନ୍ତ୍ରଣ ରକ୍ଷା କରି ପଞ୍ଚୁପାଣ୍ଡବ ଆପଣା ଆପଣାର ପତ୍ନୀମାନଙ୍କ ସହ ବଡ଼ଦେଉଳକୁ ବିଜେ ହୁଅନ୍ତି। ଏଠାରେ ମହାପ୍ରଭୁଙ୍କ ଆଜ୍ଞାରେ ମା ମହାଲକ୍ଷ୍ମୀ ଏବଂ ଦୋଳଗୋବିନ୍ଦ ପତ୍ନୀମାନଙ୍କ ସହ ଆସିଥିବା ପଞ୍ଚୁପାଣ୍ଡବଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥାନ୍ତି। ସେମାନଙ୍କର ଯାନବାହନ ସବୁ ଦେଉଳ ବେଢ଼ାରେ ଶୋଭା ପାଏ। ରାତିରେ ସମସ୍ତଙ୍କୁ ଏକତ୍ର କରାଇ ଦୋଳଗୋବିନ୍ଦ ଏବଂ ମହାଲକ୍ଷ୍ମୀ ପଞ୍ଚୁଗ୍ରାସୀ ଭୋଗର ବ୍ୟବସ୍ଥା କରନ୍ତି। ଏହି ଭୋଗ ମହାପ୍ରଭୁଙ୍କ ରୋଷଶାଳାରେ ମହାଲକ୍ଷ୍ମୀ ସ୍ୱର୍ଣ୍ଣଚଟୁ ହାତରେ ଧରି ନିଜେ ପ୍ରସ୍ତୁତ କରିଥାନ୍ତି। ବିଳମ୍ବିତ ରାତ୍ରି ହୋଇଯିବାରୁ ପଞ୍ଚୁପାଣ୍ଡବ ପତ୍ନୀମାନଙ୍କ ସହ ଶ୍ରୀମନ୍ଦିର ପରିସରରେ ବିଶ୍ରାମ କରନ୍ତି। ପରଦିନ ପ୍ରଭାତରୁ ଯିଏ ଯାହାର ମନ୍ଦିରକୁ ବାହୁଡ଼ା ବିଜେ କରନ୍ତି। ଶ୍ରୀମନ୍ଦିରରେ ପ୍ରଚଳିତ ଏହି ପରମ୍ପରା ହରିହର ମିଳନ ଏବଂ ପୂଜା ପଦ୍ଧତିର ଏକ ଅନନ୍ୟ ଉଦାହରଣ। ଆଜିର ଏହି ପବିତ୍ର ଶୀତଳଷଷ୍ଠୀ ଅବସରରେ ହରିହର ଭକ୍ତମାନଙ୍କର ରିଷ୍ଟ ଖଣ୍ଡନ କରନ୍ତୁ। ଜଗଦମ୍ବା ମା ପାର୍ବତୀ ପୁତ୍ରକନ୍ୟା ରୂପେ ଆଶ୍ରିତମାନଙ୍କୁ ରକ୍ଷା କରନ୍ତୁ। ଏତିକି ମାତ୍ର ପ୍ରାର୍ଥନା।

ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନ କରିଥିଲେ ଶଙ୍କର୍ଷଣ ମଙ୍ଗରାଜ। ଆକାଶବାଣୀ କଟକ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 71ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ମୈତ୍ରେୟ ବିଦୁରଙ୍କୁ କହିଥିଲେ ଯେ ବିଦୁରଙ୍କ ପାଇଁ ହିଁ ଦେବକୀ ନନ୍ଦନ କୃଷ୍ଣ ତାଙ୍କୁ ବିଶ୍ୱର ପ୍ରକାଶ ମହତ୍ତ୍ୱ ଆଦି ତତ୍ତ୍ୱଜ୍ଞାନ କହିଥିଲେ। ସେହି ଜ୍ଞାନ ଆଧ୍ୟାତ୍ମ ଜ୍ଞାନ। ଦେବଗଣ ମଧ୍ୟ ଭଗବାନଙ୍କ ଶକ୍ତି ଓ ମାୟା ବିଷୟରେ କହିଥିଲେ। ମୈତ୍ରେୟ ମୁନି ଏହି ପ୍ରସଙ୍ଗରେ କହିଥିଲେ ଯେ ମଣିଷର ଦେହ ଭିତରେ ନାନା ସ୍ଥାନରେ ଭଗବାନ ବିରାଜିତ ହୋଇ କାର୍ଯ୍ୟକ୍ଷମ କରାନ୍ତି, ମଣିଷର ସେବାରେ ଭଗବାନ ସନ୍ତୁଷ୍ଟ ହୁଅନ୍ତି।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ଏକସ୍ତରୀତମ ଭାଗ। କଣ୍ଠଦାନ କରିଥିଲେ ସିଦ୍ଧାର୍ଥ ମିଶ୍ର, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ସମୟରେ ଭେଣ୍ଡି ଫସଲରେ ଗଣ୍ଠି ଓ ଫଳବିନ୍ଧା ପୋକର ଆକ୍ରମଣ ଦେଖାଯିବାର ସମ୍ଭାବନା ଅଛି। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରେକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏକର ପ୍ରତି 80 ଗ୍ରାମ ଏମାମେଟିନ୍ ବେଞ୍ଜୋଇଟ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ୍ ନାମକ କୀଟନାଶକ

0: କୀଟନାଶକ କିମ୍ବା 300 ମିଲିଲିଟର ପାଇରା ଡିଲେ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏକ ଏକର ବାଇଗଣ ଚାଷ ପାଇଁ 200 ଗ୍ରାମ ଉନ୍ନତ କିସମ ବିହନ ଏବଂ 80 ଗ୍ରାମ ଶଙ୍କର କିସମ ବିହନ ଆବଶ୍ୟକ ହୋଇଥାଏ। ବିହନ ବୁଣିବାର 10 ଦିନ ଆଗରୁ ପ୍ରତି ପଟାଳିରେ 20 କିଲୋଗ୍ରାମ ଭଲ ଭାବରେ ଶୁଖିଥିବା ଗୁଣ୍ଡ ଖତକୁ ମାଟିରେ ମିଶାନ୍ତୁ। 1 କିଲୋଗ୍ରାମ ବିହନରେ 2 ଗ୍ରାମ କାର୍ମେଣ୍ଡାଜିମ୍ ଫିମ୍ପିନାଶକ କିମ୍ବା 3 ଗ୍ରାମ କାର୍ବୋକ୍ସିନ୍ ଓ ଥିରାମର ମିଳିତ ଫିମ୍ପିନାଶକ ମିଶାଇ ବିହନ ବିଶୋଧନ କରନ୍ତୁ। ବିଶୋଧନ କରିବାର 6 ଘଣ୍ଟା ପରେ ବିହନକୁ ପଟାଳିରୁ ମଞ୍ଜିକୁ ମଞ୍ଜି 2.5 ସେଣ୍ଟିମିଟର ଓ ଧାଡ଼ିକୁ ଧାଡ଼ି 5 ସେଣ୍ଟିମିଟର ରଖି 1 ସେଣ୍ଟିମିଟର ଗଭୀରରେ ବୁଣନ୍ତୁ। ମଞ୍ଜି ବୁଣିସାରିବା ପରେ ପ୍ରତି ଲିଟର ପାଣିରେ 2 ଗ୍ରାମ କାର୍ବେଣ୍ଡାଜିମ୍ ଫିମ୍ପିନାଶକ ମିଶାଇ ମାଟିକୁ ଭିଜାନ୍ତୁ। ଏହାପରେ ପଟାଳିଗୁଡ଼ିକୁ ପାଳ କିମ୍ବା ଶୁଖିଲା ପତ୍ରରେ ଘୋଡ଼ାଇଦେଲେ ଶୀଘ୍ର ଗଜା ହୋଇଥାଏ। ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବାରେ ଉଛୁର ପତ୍ରପୋଡ଼ା ରୋଗ ଦେଖାଯିବାର ସମ୍ଭାବନା ଅଛି। ଏହାର ନିରାକରଣ ପାଇଁ କାର୍ବେଣ୍ଡାଜିମ୍ 12% ସହିତ ମାଙ୍କଜେବ୍ 63% ଡବ୍ଲ୍ୟୁପି ମିଳିତ ଫିମ୍ପିନାଶକ 2 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଦେଶୀଆଳୁ ଶ୍ରୀକୀର୍ତ୍ତି, ଶ୍ରୀରୂପ, ହାତୀଖୋଜ, ଛୋଟ ଖମ୍ବ ଆଳୁ, ଶ୍ରୀକଳା, ଧଳା ଖମ୍ବ ଆଳୁ, ଶ୍ରୀଶୁଭ୍ରା, ଶ୍ରୀପ୍ରିୟା, ଶ୍ରୀଧନ୍ୟା ଆଦି କିସମ ଆମ ରାଜ୍ୟ ପାଇଁ ଉପଯୁକ୍ତ। 1 ଏକର ଜମି ପାଇଁ 8-10 କ୍ୱିଣ୍ଟାଲ ଖମ୍ବ ଆଳୁ ଦରକାର ହୋଇଥାଏ। ଏହି ଖଣ୍ଡଗୁଡ଼ିକୁ 150-200 ଗ୍ରାମ ଓଜନର ମୁଣ୍ଡା ବିହନ ଆକାରରେ ଲଗାନ୍ତୁ। ଜମିକୁ ଗୁଣ୍ଡ ଚାଷ କରି ଧାଡ଼ିକୁ ଧାଡ଼ି 3 ଫୁଟ ଓ ଗଛକୁ ଗଛ 3 ଫୁଟ ବ୍ୟବଧାନରେ ଗାତ ଖୋଳନ୍ତୁ। ଗୋବର ଖତ ଏବଂ ଜମି ଉପରେ ଉର୍ବର ମାଟି ସମପରିମାଣର ମିଶାଇ ଗାତଗୁଡ଼ିକୁ ପୂରଣ କରନ୍ତୁ। ଏକର ପ୍ରତି 32 କିଲୋଗ୍ରାମ ଯବକ୍ଷାରଜାନ ସାର, 24 କିଲୋଗ୍ରାମ ଫସ୍ଫରସ୍ ସାର ଓ 32 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ଲଗାଇବା ବେଳେ ସମୁଦାୟ ସୁପରଫସ୍ଫେଟ୍ ପ୍ରତି ମନ୍ଦାରେ ମାଟି ତଳେ ପ୍ରୟୋଗ କରନ୍ତୁ। ମନ୍ଦାରେ ଖମ୍ବ ଆଳୁ ବିହନକୁ 5-10 ସେଣ୍ଟିମିଟର ଗଭୀରରେ ପୋତନ୍ତୁ। ବର୍ଷା ଆରମ୍ଭ ପୂର୍ବରୁ ଖମ୍ବ ଆଳୁ ଲଗା ହୋଇଥିଲେ ବିହନ ଲଗାହେବା ପରେ ମନ୍ଦାକୁ ଶୁଖିଲା ନଡ଼ା, ଡାଳପତ୍ର ବା ଘାସ ଦେଇ ଘୋଡ଼ାଇ ଦିଅନ୍ତୁ। ଲଙ୍କାମରିଚ ଫସଲରେ ବର୍ତ୍ତମାନ ସମୟରେ ଅଷ୍ଟପଦୀ ଲାଗିବାର ସମ୍ଭାବନା ଅଛି। ଅଷ୍ଟପଦୀ ଦ୍ୱାରା ଆକ୍ରାନ୍ତ ଲଙ୍କାମରିଚ ଗଛର ପତ୍ର ତଳକୁ ମୋଡ଼ି ହୋଇଯାଏ ଏବଂ ମୋଚା ହୋଇଯାଏ। ପତ୍ରର ଡେମ୍ଫ ଅଧିକ ଲମ୍ବା ହୋଇ ପରେ ଶୁଖି ମରିଯାଏ। ରାସାୟନିକ ଉପାୟରେ ଲଙ୍କାମରିଚ ଫସଲରେ ଅଷ୍ଟପଦୀର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ପ୍ରୋପାରାଜାଇଟ୍ ନାମକ କୀଟନାଶକ କିମ୍ବା 160 ମିଲିଲିଟର ସ୍ପାଇରୋମେସିଫେନ୍ ନାମକ କୀଟନାଶକ କିମ୍ବା 250 ଗ୍ରାମ ଡାଇନୋଟୁଫ୍ୟୁରାନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। କଦଳୀ ଗଛରେ ଘୁଣିପୋକ ବା ଶୁଣ୍ଢ ପୋକର ପରିଚାଳନା ପାଇଁ କଦଳୀ ବଗିଚାରେ ଏକର ପ୍ରତି 10 କସ୍ମୋଲେଓର ଥିବା ସଙ୍ଗ ଆକର୍ଷକ ଯନ୍ତା ବସାନ୍ତୁ। ଗଛ ଲଗାଇବା ବେଳକୁ କନ୍ଦାଗୁଡ଼ିକୁ ଉଷୁମ ପାଣିରେ ବୁଡ଼ାଇ 30 ମିନିଟ ପରେ ଚାରା ଲଗାନ୍ତୁ। ଗାତଗୁଡ଼ିକରେ 250 ଗ୍ରାମ ନିମ୍ବ ପିଡ଼ିଆ କିମ୍ବା 25-50 ଗ୍ରାମ ଯେକୌଣସି ଦାନାଦାର କୀଟନାଶକ ଦେଇ ଲଗାନ୍ତୁ। ଏହି ପୋକର ଆକ୍ରମଣରୁ ରକ୍ଷା ପାଇବା ପାଇଁ ଆକ୍ରାନ୍ତ ଗଛକୁ କାଟି ଟିକିଟିକ କରି ଖରାରେ ଶୁଖାଇ ଦିଅନ୍ତୁ। କଦଳୀ ବଗିଚା ସଫା ସୁତୁରା ରଖନ୍ତୁ। ଗଛ ପ୍ରତି 2 ମିଲିଲିଟର ଇମିଡାକ୍ଲୋପିଡ୍ 30 SL ଇଞ୍ଜେକ୍ସନ ସାହାଯ୍ୟରେ କଣା ଉପରୁ 10 ସେଣ୍ଟିମିଟର ଛାଡ଼ି ତେର୍ଛାରେ ଗଛ କାଣ୍ଡରେ ଦିଅନ୍ତୁ।
1: ଶେଷ ହେଲା କୃଷି ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆମ ସ୍ୱାସ୍ଥ୍ୟ ପାଇଁ କୋଲେଷ୍ଟ୍ରଲର ଭୂମିକା ଆଲୋଚନା କରିଛନ୍ତି ଡାକ୍ତର ବାସୁଦେବ କର।
1: ଆଜିକାଲି ପ୍ରାୟ ସମସ୍ତେ ଜାଣନ୍ତି ଯେ ରକ୍ତରେ କୋଲେଷ୍ଟ୍ରଲ ମାତ୍ରା ଅଧିକ ରହୁଥିଲେ ତାହା ହୃଦବ୍ୟାଧି ଓ ହାର୍ଟ ଆଟାକ୍କୁ ଡାକି ଆଣିଥାଏ। ତେଣୁ ପିଲା ବୁଢ଼ା ନିର୍ବିଶେଷରେ ସଭିଏଁ ଏବେ ରକ୍ତ କୋଲେଷ୍ଟ୍ରଲ ସ୍ତର କମିବା ପାଇଁ ଡାକ୍ତରଙ୍କ ପରାମର୍ଶ ଲୋଡ଼ୁଛନ୍ତି। କୋଲେଷ୍ଟ୍ରଲ ସମ୍ବନ୍ଧରେ ସାଧାରଣ ଜ୍ଞାନ ନଥାଇ ବି କ୍ୱାକ୍ ଡାକ୍ତରମାନେ ତାହା ଏକ ଘୋର ଅନିଷ୍ଟକାରୀ ପଦାର୍ଥ ବୋଲି ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସ ଓ ଆତଙ୍କ ସୃଷ୍ଟି କରନ୍ତି। ସେଥିପାଇଁ ଆମ ଶରୀରରେ କୋଲେଷ୍ଟ୍ରଲର ଅନିବାର୍ଯ୍ୟ ଆବଶ୍ୟକତା ସମ୍ବନ୍ଧରେ ଜନସାଧାରଣ କିଛି କିଛି ଅବଗତ ହେବା ଅତ୍ୟନ୍ତ ଜରୁରୀ। ଆମ ଶରୀରରେ ଥିବା ଜୀବକୋଷିକାମାନଙ୍କ ଗଠନ ତଥା ସେଥିରେ ଘଟୁଥିବା ଯାବତୀୟ କ୍ରିୟା ଅଭିକ୍ରିୟା ପାଇଁ କୋଲେଷ୍ଟ୍ରଲର ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ ତାହା ସମ୍ଭବ କରାଇବା ପାଇଁ ରକ୍ତ ପ୍ରବାହରେ ତାହାର ସୁଲଭ ଯୋଗାଣ ହେଉଛି ଏକ ପ୍ରାକୃତିକ ବ୍ୟବସ୍ଥା। ସେଥିପାଇଁ ଆମ ରକ୍ତର ପ୍ରତି 100 ମିଲିମିଟରରେ ପ୍ରାୟ 200 ରୁ 230 ମିଲିଗ୍ରାମ ଯାଏ କୋଲେଷ୍ଟ୍ରଲ ତରଳ ସ୍ଫଟିକୀୟ ରୂପରେ ପ୍ରବାହିତ ହେଉଥାଏ। ଏହାର ମୁଖ୍ୟ କାର୍ଯ୍ୟ ହେଉଛି ଜୀବକୋଷ ଓ ତା ଭିତରେ ଥିବା ବିଭିନ୍ନ ଅଙ୍ଗିକାମାନଙ୍କର ଆବରଣୀ ଗଠନ କରିବା, ସେଗୁଡ଼ିକୁ ଆର୍ଦ୍ର ଓ ମସୃଣ କରି ରଖିବା। ଦୁଇରେ ଏହା ତାପ ଓ ବିଦ୍ୟୁତ୍ କୁପରିବାୟୀ ହୋଇଥିବା ଯୋଗୁଁ ସ୍ନାୟୁ ଓ ପେଶୀର ନିୟନ୍ତ୍ରିତ କାର୍ଯ୍ୟକାରିତା ପାଇଁ ଏହାର ଅନିବାର୍ଯ୍ୟତା ଖୁବ୍ ବେଶୀ। ତିନିରେ ଯକୃତରେ ପିତାମ୍ଳ ସୃଷ୍ଟି କରି ଆମ ଖାଦ୍ୟର ସ୍ନେହସାର ପରିପାଚନ ପାଇଁ ଏହାର ଆବଶ୍ୟକତା ବେଶ୍ ଅଧିକ। ଚାରିରେ ସବୁ ପ୍ରକାର ଷ୍ଟିରଏଡ୍ ହରମୋନ୍ ଯଥା କର୍ଟିସୋଲ, ଟେଷ୍ଟୋଷ୍ଟେରୋନ୍, ଇଷ୍ଟ୍ରୋଜେନ୍, ପ୍ରୋଜେଷ୍ଟେରନ୍ ଆଦି ତିଆରି କରିବାର ମୂଳପିଣ୍ଡ ହେଉଛି ଏହା। ପାଞ୍ଚ, ଭିଟାମିନ୍ ଡି ପ୍ରସ୍ତୁତି। ଏହାର ଭଲ ରୂପକୁ ଏଚ୍ଡିଏଲ୍ କୋଲେଷ୍ଟ୍ରଲ ଓ ମନ୍ଦ ରୂପକୁ ଏଲ୍ଡିଏଲ୍ କୋଲେଷ୍ଟ୍ରଲ କୁହାଯାଏ। ଏହାକୁ ଗଠନ କରୁଥିବା ରାସାୟନିକ ପିଣ୍ଡର ଭାଗ ମାପରେ କିଛିଟା ଭିନ୍ନତା ଥିବା ଯୋଗୁଁ ଏହାର ଗୁଣରେ ପରିବର୍ତ୍ତନ ଘଟିଥାଏ। ବିଭିନ୍ନ ତନ୍ତୁରୁ ଉତ୍ସର୍ଜିତ ତଥା ରକ୍ତରେ ପ୍ରବାହିତ ହେଉଥିବା କୋଲେଷ୍ଟ୍ରଲର ସିଂହଭାଗ ହେଲା ଏଲ୍ଡିଏଲ୍ କୋଲେଷ୍ଟ୍ରଲ। ଏହାକୁ ଯକୃତ ମଧ୍ୟକୁ ବୋହି ନେଇଥାଏ ଏଚ୍ଡିଏଲ୍ କୋଲେଷ୍ଟ୍ରଲ। ସେଠାରେ ତା'ର ଯଥାଯଥ ଶୋଧନ ଓ ପ୍ରକ୍ରିୟାକରଣ କରାଇଲା ପରେ ତାହା କିଛି ପରିମାଣ ପିତ୍ତ ମାଧ୍ୟମରେ ନିଷ୍କାସିତ ହୁଏ ଏବଂ ଅବଶିଷ୍ଟାଂଶ ପୁଣି ରକ୍ତସ୍ରୋତକୁ ଫେରିଆସେ। ମନ୍ଦ ଏଲ୍ଡିଏଲ୍ କୋଲେଷ୍ଟ୍ରଲର ସମ୍ଭାବ୍ୟ ଅପକ୍ରିୟାକୁ ଏହିଭାବେ କିଛିଟା ନିୟନ୍ତ୍ରିତ କରୁଥିବାରୁ ହୁଏତ କୋଲେଷ୍ଟ୍ରଲର ଏଚ୍ଡିଏଲ୍ ରୂପକୁ ଭଲ କୋଲେଷ୍ଟ୍ରଲ ବୋଲି ଆଖ୍ୟା ଦିଆଯାଇଛି। ସ୍ୱାସ୍ଥ୍ୟାନୁକୂଳ ଏପରି ଗୁଣ ପାଇଁ ହୁଏତ ପ୍ରକୃତି ଏଚ୍ଡିଏଲ୍ କୋଲେଷ୍ଟ୍ରଲର କର୍ମକ୍ଷମ ଅବଧି ବା ହାଫ୍ ଲାଇଫ୍କୁ ସହଜର ଅନ୍ୟ ସ୍ନେହପିଣ୍ଡ ଯଥା ଏଲ୍ଡିଏଲ୍ ଭିଏଲ୍ଡିଏଲ୍ଙ୍କ ଠାରୁ ଅଧିକତର ପ୍ରଲମ୍ବିତ। ରକ୍ତରେ କୋଲେଷ୍ଟ୍ରଲର ପରିମାଣରେ ସାମଗ୍ରିକ ଆଧିକ୍ୟ ତଥା ଏଲ୍ଡିଏଲ୍ ଓ ଏଚ୍ଡିଏଲ୍ର ଅନୁପାତ ବୃଦ୍ଧି ସହ ମାତ୍ରାଧିକ ଟ୍ରାଇଗ୍ଲିସେରାଇଡ୍ ପରି ତ୍ରିବିଧ ବିଲକ୍ଷଣ ହିଁ ହୃଦରୋଗ, ହାର୍ଟ ଆଟାକ୍ ଓ ଷ୍ଟ୍ରୋକ୍ର ମୁଖ୍ୟ ହେତୁ ବୋଲି ଧରାଗଲା। ପରବର୍ତ୍ତୀ କାଳରେ ବହୁ ପରୀକ୍ଷା ନିରୀକ୍ଷାରୁ ଏବେ ନିର୍ଦ୍ଦିଷ୍ଟ ଭାବରେ ଜଣାଗଲା ଯେ ଆଉ ଯାହା କାରଣ ଥାଉ ବା ନଥାଉ, ଯଦି ରକ୍ତରେ ଏଲ୍ଡିଏଲ୍ କୋଲେଷ୍ଟ୍ରଲ ଓ ତା'ର ପୋଷିକା ମାତା ସାମଗ୍ରିକ ବା ଟୋଟାଲ୍ କୋଲେଷ୍ଟ୍ରଲ ଅତ୍ୟଧିକ ପରିମାଣର ଥାଏ ଏବଂ ଭଲ ଅଂଶ ଭାବେ ଆଖ୍ୟାତ ଏଚ୍ଡିଏଲ୍ କୋଲେଷ୍ଟ୍ରଲର ମାତ୍ରା 100 ମିଲିଲିଟର ରକ୍ତରେ 40 ମିଲିଗ୍ରାମରୁ କମ୍ ରହୁଥାଏ, ତାହା ନିଶ୍ଚିତ ରୂପେ ଭାବି ହୃତ୍ପାତର ବାର୍ତ୍ତାବହ ରୂପେ ବିବେଚିତ ହେବ। କୋଲେଷ୍ଟ୍ରଲର କଲ୍ୟାଣଧର୍ମୀ କ୍ରିୟାକୃତିର ବିକଳ୍ପ ବ୍ୟବସ୍ଥା ଆମ ଶରୀରରେ ଅନ୍ୟ କୌଣସି ଜୈବିକ ଉପାଦାନରେ ନାହିଁ, ତେଣୁ ଆମ ପାଇଁ ତା ସ୍ଥିତିର ଅପରିହାର୍ଯ୍ୟତା ନିଶ୍ଚୟ ଅଲଙ୍ଘନୀୟ। ତଥାପି ତା'ର ସ୍ୱକୀୟ ସ୍ନେହୀଳ ଓ ସହଜାତ ସିକ୍ଥ ବା ଅଠାଳିଆ ଗୁଣ ଯୋଗୁଁ ତାହା ବହୁଧା ଅପନିନ୍ଦିତ।
0: ଶ୍ରୋତା ବନ୍ଧୁମାନେ ଶୁଣୁଥିଲେ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଆମ ସ୍ୱାସ୍ଥ୍ୟ ପାଇଁ କୋଲେଷ୍ଟ୍ରଲର ଭୂମିକା। ଆଲୋଚନା କରିଥିଲେ ଡାକ୍ତର ବାସୁଦେବ କର। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହୋଇଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଭାତ ପରିକ୍ରମା, ପ୍ରଯୋଜନା

ଶ୍ରୋତାବନ୍ଧୁ ମୁନି ଋଷି ଓ ସାଧୁ ସନ୍ନ୍ୟାସୀଙ୍କର ଦେଶ ଭାବରେ ପରିଚିତ ଆମର ଏ ଦେଶ ଭାରତବର୍ଷ। ମୁନି ଋଷିମାନେ ଦୀର୍ଘ ଓ ନିରାମୟ ଜୀବନଯାପନ କରିଥାନ୍ତି। ଅତି ସରଳ ଓ ପ୍ରାକୃତିକ ପରିବେଶ ଭିତରେ ସେମାନେ ରହିବାକୁ ପସନ୍ଦ କରନ୍ତି। ଖୁବ୍ ସୁସ୍ଥ ଓ ତେଜମୟ ସେମାନଙ୍କର ଶରୀର। ଏସବୁର ମୁଖ୍ୟ କାରଣ ହେଉଛି ସେମାନଙ୍କର ଯୋଗ ଅଭ୍ୟାସ। ପ୍ରତିଦିନ ସାଧୁ ସନ୍ନ୍ୟାସୀ ଓ ମୁନି ଋଷିମାନେ ଯୋଗ ଅଭ୍ୟାସ ନିଶ୍ଚୟ କରିଥାନ୍ତି। ଏହି ଯୋଗ ସେମାନଙ୍କ ଦୀର୍ଘ ଓ ନିରାମୟ ଜୀବନର ମୂଳମନ୍ତ୍ର। ହଁ ଶ୍ରୋତାବନ୍ଧୁ, ଯୋଗ ଆମ ଦେଶର ଏକ ବହୁ ପୁରାତନ ସାଧନ ପଦ୍ଧତି। ଯୋଗ ଅଭ୍ୟାସ ଦ୍ୱାରା ଶରୀର ସୁସ୍ଥ ଓ ନିରୋଗ ରହିବା ସହ ଅନେକ ଅସାଧ୍ୟ ମଧ୍ୟ ସାଧନ କରାଯାଇପାରେ। ଏବେ ସମଗ୍ର ବିଶ୍ୱବାସୀ ଯୋଗର ଉପକାରିତାକୁ ଅନୁଭବ କଲେଣି। ଯୋଗ ପ୍ରତି ସାରା ବିଶ୍ୱରେ ଆଗ୍ରହ ବଢ଼ିବାରେ ଲାଗିଛି। ଦେଖାଯାଉଛି ପ୍ରତିଦିନ ଯୋଗ ଅଭ୍ୟାସ କରୁଥିବା ଲୋକମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଯଥେଷ୍ଟ ଅଧିକ। ଦୂରାରୋଗ୍ୟ ରୋଗରେ ପୀଡ଼ିତ ଲୋକମାନେ ଯୋଗ ଅଭ୍ୟାସ କରି ଦୀର୍ଘଦିନ

0: ସୁସ୍ଥ ଜୀବନ ବିତାଉଛନ୍ତି। ଆସନ୍ତା 21 ତାରିଖ ଦିନ ସାରା ବିଶ୍ୱରେ ପାଳିତ ହେବ ଆନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଆଜି ପ୍ରଭାତରେ ଆସନ୍ତୁ ଶୁଣିବା ଆରୋଗ୍ୟ ଶରୀର ପାଇଁ ଯୋଗ। ଏ ସମ୍ପର୍କରେ କହନ୍ତି ସୁଧାଂଶୁ ଦ୍ୱିବେଦୀ।
1: ଯୋଗେନ ଚିତ୍ତସ୍ୟ ପଦେନ ବାଚଂ ମଲଂ ଶରୀରସ୍ୟ ଚ ବୈଦ୍ୟକେନ ଉପାକରୋତୁଂ ପ୍ରବରଂ ମୁନିନା ପତଞ୍ଜଳିନ ପୁରାଣଜଳିନା ଉକ୍ତସ୍ମି। ଅର୍ଥାତ୍ ଯୋଗ ଦ୍ୱାରା ଚିତ୍ତ, ବ୍ୟାକରଣ ଦ୍ୱାରା ବାଣୀ, ଆୟୁର୍ବେଦ ଦ୍ୱାରା ଶରୀରକୁ ଶୁଦ୍ଧତା ପ୍ରଦାନ କରୁଥିବା ମୁନିମାନଙ୍କ ମଧ୍ୟରେ ଶ୍ରେଷ୍ଠ ପତଞ୍ଜଳିଙ୍କୁ ପ୍ରଣାମ କରୁଛି। ମହର୍ଷି ପତଞ୍ଜଳିଙ୍କ କହିବା ଅନୁସାରେ ଯୋଗର ଉଦ୍ଦେଶ୍ୟ ରୋଗ ଆସିବା ପୂର୍ବରୁ ସମୂଳେ ବିନାଶ କରିଦେବା ବୁଦ୍ଧିମାନର କାମ। ଯେପର୍ଯ୍ୟନ୍ତ ରୋଗର ଲକ୍ଷଣ ଜଣାପଡ଼ି ନାହିଁ ସେ ପର୍ଯ୍ୟନ୍ତ ଆମ୍ଭେମାନେ ବ୍ୟକ୍ତିକୁ ରୋଗୀ ବୋଲି ସମ୍ବୋଧନ କରିପାରିବୁନି। କିନ୍ତୁ ଯୋଗ ମାଧ୍ୟମରେ ଏହା ନିଶ୍ଚିତ ହୋଇଥାଏ। ରୋଗ ବହୁ ପୂର୍ବରୁ ଆମର ଅନ୍ନମୟ କୋଷକୁ ପ୍ରବେଶ କରି ସାରିଥାଏ, ପରେ ପରେ ତାହା ମନର ସ୍ଥିତି ବା ମନମୟ କୋଷକୁ ପ୍ରଭାବିତ କରେ, ଶେଷରେ ଶରୀର ମାନେ ଅନମୟ କୋଷକୁ ରୋଗର ଲକ୍ଷଣ ସ୍ୱରୂପ ଆନନ୍ଦ, ଉତ୍ସାହ, ସକାରାତ୍ମକ ବିଚାର ଓ ବିଶ୍ରାମ କରିବା କ୍ଷମତାରେ ଅନିୟମିତତା ପରିଲକ୍ଷିତ କରାଏ, ଯାହାକି ଶରୀର ମନ ଆତ୍ମାର ସମାହିତ ସନ୍ତୁଳନକୁ ଫେରାଇ ଆଣିବା ପାଇଁ ପ୍ରାରମ୍ଭିକ ସୂଚନା ଦେଇଥାଏ। ଏବେ ଆମ୍ଭମାନଙ୍କ ପାଇଁ ସେହି ସମୟ ଆସିଯାଇଛି ଯାହାକି ଆମେ ଯୋଗ ମାଧ୍ୟମରେ ଜୀବନ ଶକ୍ତି ବା କ୍ଷମତାକୁ ବଢ଼ାଇବା ପାଇଁ ଆସନ, ପ୍ରାଣାୟାମ, ଧ୍ୟାନ, ଧାରଣା ଦ୍ୱାରା କୌଣସି ରୋଗରୁ ମୁକ୍ତ ହୋଇପାରିବା। ଯୋଗାଭ୍ୟାସ ଏଭଳି ଏକ ମାଧ୍ୟମ ଯାହା ପ୍ରାକୃତିକ ରୂପେ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବାରେ ସବୁଠାରୁ ଅଧିକ ପ୍ରମାଣିତ ହୋଇଛି। କେବଳ ଏତିକି ନୁହେଁ, ଯୋଗ ଓ ପ୍ରାଣାୟାମ ଦ୍ୱାରା ଶରୀର ରୋଗମୁକ୍ତ ହେବା ସହ ମନରେ ସତେଜତା ଆଣିଥାଏ। ଯୋଗର ନିୟମିତ ଅଭ୍ୟାସ ଦ୍ୱାରା ଚିନ୍ତା ସୃଷ୍ଟି କରୁଥିବା ହର୍ମନ୍ ବା ଅନ୍ତଃସ୍ରାବ ଗ୍ରନ୍ଥିରୁ ଖରିତ ବିଶିଷ୍ଟ ତରଳ ରସ ଯାହା ଆମ ଶରୀରର ବୃଦ୍ଧି ଓ ବିକାଶ ପାଇଁ ପ୍ରଭାବିତ କରିଥାଏ, ତା ସହିତ ତନ୍ତ୍ରିକାର ତନ୍ତ୍ର ସମୂହ ଶକ୍ତିଶାଳୀ ହୋଇଥାଏ। ପୁଣି ଏହା ଲସିକା ଗ୍ରନ୍ଥି ଯାହାକି ଶରୀରରେ ବ୍ୟାପି ରହିଥିବା ବର୍ଣ୍ଣହୀନ ତରଳ ପଦାର୍ଥ ତାକୁ ମଧ୍ୟ କ୍ରିୟାଶୀଳ କରିବାରେ ତ୍ୱରାନ୍ୱିତ ହୋଇଥାଏ। ରୋଗ ସଂକ୍ରମଣରୁ ରକ୍ଷା କରିବା ପାଇଁ କେତେକ ସ୍ୱତନ୍ତ୍ର ଧରଣର ଯୋଗ ଓ ପ୍ରାଣାୟାମର ଅଭ୍ୟାସ ମଧ୍ୟ ଶରୀରର ରୋଗ ପ୍ରତିରୋଧ କ୍ଷମତାକୁ ବଢ଼ାଇବାରେ ସାହାଯ୍ୟ କରେ। ଏହି ଧାରାରେ ଶ୍ରେଣୀଭୁକ୍ତ ହୋଇଥିବା ଆସନ କଲେ ଶ୍ୱାସପ୍ରଶ୍ୱାସ ତଥା ଅବୟବର ପ୍ରତିଟି ଅଙ୍ଗ ଉଚିତ ସନ୍ତୁଳନ କରିପାରେ, ଯଥା ଅଙ୍ଗର ପ୍ରତ୍ୟେକ ଛୋଟ ଛୋଟ ଗଣ୍ଠିକୁ ଆଗପଛ କରିବା, ଶ୍ୱାସପ୍ରଶ୍ୱାସ ମାଧ୍ୟମରେ ଛାତିକୁ ଫୁଲେଇବା ସଂକୋଚନ କରିବା, ପେଟକୁ ଫୁଲେଇବା ଓ ସଂକୋଚନ କରିବା, ଶରୀରକୁ କୋମରଠାରୁ ଆଗପଛ ଝୁକେଇବା, ଦୁଇ ଗୋଡ଼କୁ ହଲେଇବା, ତାଛଡ଼ା ମୁଖ୍ୟ ଆସନ ଭାବେ ଅର୍ଦ୍ଧଚକ୍ରାସନ, ପାଦହସ୍ତାସନ, ତ୍ରିକୋଣ ଆସନ, ପରିବର୍ତ୍ତ ତ୍ରିକୋଣ ଆସନ, ସର୍ବାଙ୍ଗାସନ, ବିପରୀତ କରଣୀ, ସୂର୍ଯ୍ୟ ନମସ୍କାର, ପ୍ରାଣାୟାମ ପାଇଁ କପାଳଭାତି, ଭସ୍ତ୍ରିକ, ଅନୁଲୋମ ବିଲୋମ ଓ ଭ୍ରମରୀ କରିବା ନିହାତି ଆବଶ୍ୟକ। ଏହିଭଳି ଭାବେ ଶ୍ରେଣୀଭୁକ୍ତ ଅଭ୍ୟାସ କଲେ ରକ୍ତକଣିକା ସୂଚାରୁରୂପେ ସାରା ଶରୀରରେ ପ୍ରସାରିତ ହୋଇ ଲସିକା ଗ୍ରନ୍ଥିର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଶରୀରରୁ ବିଷାକ୍ତ ତତ୍ତ୍ୱକୁ ନିଷ୍କାସିତ କରିଥାଏ।
0: ହଁ ଶ୍ରୋତା ବନ୍ଧୁ, ଯୋଗ ଦ୍ୱାରା ଶରୀର ସୁସ୍ଥ ଓ ନିରୋଗ ରହିଥାଏ, ଏହାର ପ୍ରମାଣ ଆମ ଭାରତୀୟ ଶାସ୍ତ୍ରମାନଙ୍କରେ ଉଲ୍ଲେଖ ରହିଛି। ମୁନି ଋଷିମାନେ ଯୋଗ ଅଭ୍ୟାସ ଦ୍ୱାରା ଅସାଧ୍ୟ ସାଧନ କରୁଥିବାର ପ୍ରମାଣ ମଧ୍ୟ ରହିଛି। ବିଶେଷ କରି ଆରୋଗ୍ୟ ଶରୀର ପାଇଁ ଯୋଗର ଆବଶ୍ୟକତା ଉପରେ ଅନେକ ଶାସ୍ତ୍ରୀୟ ପ୍ରମାଣ ଦେଖିବାକୁ ମିଳେ।

ପ୍ରତ୍ୟେକ ଲୋକ ତା'ର ଦୈନନ୍ଦିନ ଜୀବନରେ ଯୋଗ ଅଭ୍ୟାସ କରିବା ନିଶ୍ଚୟ ଆବଶ୍ୟକ। ଯୋଗ ଶରୀରକୁ ଓ ମନକୁ ସୁସ୍ଥ ରଖିଥାଏ। ନିର୍ଦ୍ଦିଷ୍ଟ ରୋଗ ପାଇଁ ନିର୍ଦ୍ଦିଷ୍ଟ ଯୋଗ ମଧ୍ୟ ରହିଛି। ଉପଯୁକ୍ତ ଯୋଗ ପ୍ରଶିକ୍ଷକଙ୍କ ଦ୍ୱାରା ଯୋଗ ଶିଖି ଯୋଗ ଅଭ୍ୟାସ କରିବା ଆବଶ୍ୟକ।

0: ବର୍ଷ ଏକ ଯୋଗଭୂମି, ଯେଉଁଠି ଯୋଗ ଥାଏ ସେଠି ରୋଗ ନଥାଏ। ସେଇଥିପାଇଁ ତ କୁହାଯାଇଛି ଯୋଗ ହେଉଛି ଏକ ବିଜ୍ଞାନ, ଯାହାକୁ ବିଜ୍ଞାନଗାରରେ ତନ୍ନତନ କରି ପରୀକ୍ଷା କରାଯାଇଛି। ଶରୀର ମଧ୍ୟରେ ଥିବା ଅନ୍ତର୍ମନକୁ ନିୟନ୍ତ୍ରଣ କରି ଶରୀରକୁ ସର୍ବଦା ସୁଖ ରଖେ। ଏ ସାରା ବିଶ୍ୱ ଗୋଟିଏ ପରିବାର, ଏହା ହିଁ ଭାରତୀୟ ସଂସ୍କୃତି ଏବଂ ପରମ୍ପରା। ସମଗ୍ର ବିଶ୍ୱର ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ମାନବ ସମାଜର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶର ଏକ ଅମୋଘ ଅସ୍ତ୍ର ହେଉଛି ଯୋଗ। ଏହି ସୁନ୍ଦର ମନ ହିଁ ସମଗ୍ର ବିଶ୍ୱର ପ୍ରତ୍ୟେକ ସମସ୍ୟାର ସମାଧାନ କରିପାରିବ, ବିଶ୍ୱରେ ଶାନ୍ତି ବିରାଜମାନ କରିବ। ମନୁଷ୍ୟର ମନ ଯଦି ନିଜର ଅଧୀନ, ତାର ସମସ୍ତ ଚିନ୍ତା ଓ କର୍ମ ଶୁଦ୍ଧ ଏବଂ ପବିତ୍ର ହୋଇଥାଏ। ତେଣୁ ବୁଦ୍ଧଦେବ ବିପସ୍ୟନା ଯୋଗ ମାଧ୍ୟମରେ ମନକୁ ନିୟନ୍ତ୍ରଣ କରିବାର ମାର୍ଗ ପ୍ରଦର୍ଶନ କରିଛନ୍ତି। ବିଷାଦଗ୍ରସ୍ତ ମନକୁ ନିଜ ଅଧୀନରେ ରଖିବାର ଏକମାତ୍ର ଉପାୟ ହେଲା ଯୋଗ ସାଧନା। ଭାରତୀୟ ଯୋଗଶାସ୍ତ୍ରର ଏହା ହିଁ ମହତ୍ତ୍ୱ। ଶାସ୍ତ୍ରରେ ଅଛି, ଧର୍ମାର୍ଥ କାମ ମୋକ୍ଷଣାମ ରୋଗ୍ୟମ ମୂଳ ମୁତମମ୍, ଅର୍ଥାତ୍ ଧର୍ମ ପାଳନ, ଅର୍ଥ ଉପାର୍ଜନ, ମୋକ୍ଷ ପ୍ରାପ୍ତି ଏବଂ ସନ୍ତାନ ଉତ୍ପନ୍ନ କରିବା ପାଇଁ ଶରୀର ଏବଂ ମନର ସୁସ୍ଥତା ଏକାନ୍ତ ଆବଶ୍ୟକ। ମହର୍ଷି ପତଞ୍ଜଳି ମାନବ ସମାଜର କଲ୍ୟାଣ ପାଇଁ ଅଷ୍ଟାଙ୍ଗ ଯୋଗ ପ୍ରଣୟନ କରିଛନ୍ତି। ଯୋଗର ବାହ୍ୟ ଅଙ୍ଗ କୁହାଯାଉଥିବା ଯମ, ନିୟମ ଓ ଆସନ ଦ୍ୱାରା ଶରୀର ଓ ମନ ଶୁଦ୍ଧ ଏବଂ ପବିତ୍ର ହୋଇଥାଏ। ଯମ ଅର୍ଥାତ୍ ଅହିଂସା, ସତ୍ୟ, ଅସ୍ତେୟ, ବ୍ରହ୍ମଚର୍ଯ୍ୟ ଏବଂ ଅପରିଗ୍ରହକୁ ବୁଝାଏ। ନିୟମ ଅର୍ଥାତ୍ ଶୌଚ, ସନ୍ତୋଷ, ତପ, ସ୍ୱାଧ୍ୟାୟ ଏବଂ ଈଶ୍ୱର ପ୍ରଣିଧାନକୁ ବୁଝାଏ। ସ୍ଥିର ସୁଖ ଏବଂ ଆନନ୍ଦରେ ଉପବେଶନ କରିବାକୁ ଆସନ କୁହାଯାଏ। ଏହି ଆସନ କରିବାର ଲକ୍ଷ୍ୟ ହେଲା ଜପ ସିଦ୍ଧି, ଦେବ ଉପାସନା, ମାନସିକ ଦୃଢ଼ତା ଏବଂ ଏକାଗ୍ରତା ବୃଦ୍ଧି ହେବା। ଶରୀରର ସମସ୍ତ ଅଙ୍ଗ, ସ୍ନାୟୁ, ଗ୍ରନ୍ଥି, ଅସ୍ଥି, ଯକୃତ, ପାକସ୍ଥଳୀ ଏବଂ ଫୁସ୍ଫୁସ୍ ସହିତ ସମ୍ବନ୍ଧ ରକ୍ଷା କରି ସ୍ୱାସ୍ଥ୍ୟକୁ ଅତୁଟ ରଖେ। ଯୋଗଶାସ୍ତ୍ରରେ 84 ଲକ୍ଷ ପ୍ରକାରର ଆସନ ପ୍ରଣାଳୀ ବର୍ଣ୍ଣନା କରାଯାଇଛି। ଯୋଗର ଚତୁର୍ଥ ଅଙ୍ଗ ପ୍ରାଣାୟାମ ସବୁଠୁ ବଳିଷ୍ଠ ସାଧନା। ପ୍ରାଣ ଅର୍ଥାତ୍ ବାୟୁକୁ ନିଜ ଆୟତରେ ରଖି ଦୀର୍ଘ ଜୀବନ ଲାଭ କରିବାର ଉପାୟ। ଏହା ମାନସିକ ଶକ୍ତି ବୃଦ୍ଧି କରିବା ସହ ଦିବ୍ୟ ଶକ୍ତିର ଅଧିକାରୀ କରିଥାଏ। ଶରୀରର ପଞ୍ଚତତ୍ତ୍ୱ ମଧ୍ୟରୁ ବାୟୁତତ୍ତ୍ୱ ଆମର ଜୀବନ, ଯାହାକି ବାତ ରୂପରେ ବିଦ୍ୟମାନ। ଉପନିଷଦରେ ପ୍ରାଣ ହେଉଛି ବ୍ରହ୍ମ, ଏହାର ବିଶ୍ରାମ ନାହିଁ, ଅନବରତ କାର୍ଯ୍ୟ କରିଥାଏ। ଯୋଗର ପଞ୍ଚମ ଅଙ୍ଗ ପ୍ରତ୍ୟାହାର ଅର୍ଥାତ୍ ଇନ୍ଦ୍ରିୟକୁ ଆୟତ କରିବା। ପଞ୍ଚ ଇନ୍ଦ୍ରିୟକୁ ଆୟତ କଲେ ଧୀ ଶକ୍ତି ବୃଦ୍ଧି ପାଏ। ଷଷ୍ଠ ଅଙ୍ଗଟି ହେଲା ଧାରଣା ଅର୍ଥାତ୍ ମନକୁ ଗୋଟିଏ ବିନ୍ଦୁରେ ଲଗାଇ ରଖିବା ଦ୍ୱାରା ସାଧକ ଦିବ୍ୟଦୃଷ୍ଟି ସମ୍ପନ୍ନ ମହାତ୍ମା ରୂପରେ ଖ୍ୟାତି ଅର୍ଜନ କରେ। ସପ୍ତମ ଅଙ୍ଗ ହେଲା ଧ୍ୟାନ, ଏକାଗ୍ରଚିତ୍ତରେ ଚିନ୍ତନ କରିବା, ପରମାତ୍ମାଙ୍କୁ ଉପଲବ୍ଧି କରିବାର ମାର୍ଗ। ଯୋଗର ଶେଷ ଅଙ୍ଗଟି ହେଲା ସମାଧି ଅର୍ଥାତ୍ ଧ୍ୟାନମଗ୍ନ ହୋଇ ନିଜର ସତାକୁ ହଜାଇଦେବା। ଏହାଦ୍ୱାରା କେବଳ ଆନନ୍ଦ ହିଁ ଆନନ୍ଦ ପ୍ରାପ୍ତି ହୁଏ। ଏଭଳି ଏକ ଯୋଗାଭ୍ୟାସ କରି ନିଜର ଶରୀର ଓ ମନକୁ ସୁସ୍ଥ କରି ଏକ ଦୀର୍ଘ ନିରାମୟ ଜୀବନ ପ୍ରାପ୍ତି ସହିତ ଦେଶମାତୃକାର ସେବାରେ ନିୟୋଜିତ କରିପାରିଲେ ଆମର ହୃତଗୌରବ ପୁଣି ଥରେ ଯୋଗଭୂମିରେ ପରିଣତ ହୋଇପାରିବ।
1: କଥିକାରେ ଶୁଣୁଥିଲେ ଅନ୍ତଃ ମନର ସୁସ୍ଥତା ପାଇଁ ଯୋଗ, ଆଲୋଚନା କରିଥିଲେ ବିଜୟ କୁମାର ପୁଷ୍ଟି। ଆକାଶବାଣୀ କଟକ ଆରମ୍ଭ କରୁଛୁ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି। କଣ୍ଠଦାନ କରିଛନ୍ତି ରବୀନ୍ଦ୍ର କୁମାର ମହାପାତ୍ର, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ଶରତ କୁମାର ନାୟକ, ପ୍ରଯୋଜନା ଦୁର୍ଗା ମାଝୀ। ଶିଳ୍ପୀ ପରିବେଷଣ କରିଛନ୍ତି ଗୌର ପଟ୍ଟନାୟକଙ୍କ ରଚନାରେ କେତୋଟି ଭକ୍ତିଗୀତ। ପ୍ରଥମେ ଶିଳ୍ପୀ ଗାଇଛନ୍ତି ଜଗତର ନାଥ ଆହେ ଜଗନ୍ନାଥ ପ୍ରଣାମ କରୁଛି ନଈ, ଏ ସୃଷ୍ଟି ତୁମର ଆହା କି ସୁନ୍ଦର ତୁଳନା ତାହାର ନାହିଁ।

ଶିଳ୍ପୀଙ୍କ କଣ୍ଠରେ ପରବର୍ତ୍ତୀ ଗୀତ ଜୟ ଜୟ ମହାଲକ୍ଷ୍ମୀ ସାଗର ତନୟା ଘେନ ମୋ ପ୍ରଣତି ମାଗୋ ଦେବୀ ପଦ୍ମାଳୟା।

ଶେଷରେ ଶିଳ୍ପୀ ପରିବେଷଣ କରିଛନ୍ତି ଗୋଲାପ ଫୁଲରେ ମହକ ଭରି କଣ୍ଟକ କିଆଁ ଦେଲ, ପଳାଶ ଫୁଲକୁ ସୁନ୍ଦର କରି ସୁବାସ କାଢ଼ି ନେଲ।

0: ଶୁଣୁଥିଲେ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି। କଣ୍ଠଶିଳ୍ପୀ ଥିଲେ ରବୀନ୍ଦ୍ର କୁମାର ମହାପାତ୍ର। ଶିଳ୍ପୀ ପରିବେଷଣ କରିଥିଲେ ଗୌର ପଟ୍ଟନାୟକଙ୍କ ରଚନାରେ ଭକ୍ତିଗୀତ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ଶରତ କୁମାର ନାୟକ। ପ୍ରଯୋଜନା ଦୁର୍ଗା ମାଝୀ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ବେହେଲାରେ କୁମାର ଚନ୍ଦ୍ର ମହାନ୍ତି, ବଂଶୀରେ ପ୍ରଦୀପ୍ତ ଶେଖର ମହାପାତ୍ର, ତବ୍ଲାରେ ଦୁଷ୍ମନ୍ତ କୁମାର ପରିଡ଼ା, ଢୋଲକରେ ରବିନାରାୟଣ ବାରିକ, ଅକ୍ଟୋପ୍ୟାଡ୍ରେ ପ୍ରିୟରଞ୍ଜନ ମହାନ୍ତି, କିବୋର୍ଡରେ ମନୋଜ କୁମାର ଏବଂ ଗିଟାରରେ ଆଶିଷ ରଞ୍ଜନ ମହାପାତ୍ର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋଁ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହି ବିରାସତ କି ଉମ୍ମୀଦେଁ ନୟେ ଭାରତ କି ମହିନେ କେ ଆଖରୀ ରବିବାର କା ରହତା ହେ ଇନ୍ତଜାର ମଲୟାଚଲ କେ ଆଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ ହୋତୀ ହେ ମନ କି ବାତ ପ୍ରଧାନମନ୍ତ୍ରୀ କେ ସାଥ। तो सुनिए इस महीने 28 जून सुबह 11 बजे मन की बात आकाशवाणी, दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। इसके अतिरिक्त आकाशवाणी

ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ। ପ୍ରଥମ ଗୀତଟି ଗାଇଛନ୍ତି ତପୁ ମିଶ୍ର, ଗୀତ ରଚନା ନିଜାମ,

ଆଲବମ୍ର ଏହି ଶେଷ ଗୀତଟି ବିଜୟ ମଲ୍ଲଙ୍କ ରଚନାରେ ଗାଇଥିଲେ ମହମ୍ମଦ ଅଜିଜ୍। ଶେଷ ହେଲା ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣନ୍ତୁ ଏହାର 69ତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ଆଲିଖ୍ୟ ରଜତ କୁମାର କର। ସଙ୍ଗୀତ ଅଖିଳ କୁମାର ଲେଙ୍କା।

ଚବିଶି ଛନ୍ଦ ଆରମ୍ଭରେ ନାକ କାନ କଟା ହୋଇ ଝରଝର ରକ୍ତ ବୋହୁଥିବା ଅବସ୍ଥାରେ ସୁପର୍ଣ୍ଣଖା ଯାଇ ଲଙ୍କାପୁରରେ ପ୍ରବେଶ ହୋଇଛି। ଭଞ୍ଜଙ୍କ କବିତ୍ୱକୁ ଏଠି ଲକ୍ଷ୍ୟ କରିବା କଥା। ସୁପର୍ଣ୍ଣଖାର ଏହି ଅବସ୍ଥାର ବର୍ଣ୍ଣନା କରୁଛନ୍ତି। ଦ୍ରୁତଗତିରେ ଗଲାବେଳେ ମନେ ହୋଇଛି ସତେ ଯେମିତି ପାଟଳି ବୃକ୍ଷରୁ ଫୁଲ ଝଡ଼ାଇ ଶୁକପକ୍ଷୀ ଉଡ଼ିଯାଇଛି। ରାତିରେ ପାଟଳି ପତ୍ରରେ ପଡ଼ିଥିବା କାକର ଖସିଲା ପରି ସୁପର୍ଣ୍ଣଖାର ଆଖିରୁ ଲୁହ ଝରୁଛି। ବତାସ ପବନରେ ପାଟଳି ଗଛ ଉପୁଡ଼ି ପଡ଼ିଲା ପରି ସୁପର୍ଣ୍ଣଖାର ଧୈର୍ଯ୍ୟ ଗଛ ଉପୁଡ଼ି ପଡ଼ୁଛି। ଏହି ଅବସ୍ଥାରେ ଯାଇ ନିଜ ଭାଇ ରାବଣ ଆଗରେ ପଡ଼ିଯାଆନ୍ତେ ରାବଣ ପ୍ରଚଣ୍ଡ କ୍ରୋଧରେ ପଚାରିଲା, ତତେ ଦଣ୍ଡ କିଏ ଦେଲା? ତୁମ ଭଉଣୀ ସଂସାରରେ ଏ କଥା କିଏ ନ ଜାଣିଛି? ସୁପର୍ଣ୍ଣଖା କହିଲା, ତୁମ ଦୂତ ଏବଂ ଗୁପ୍ତଚରମାନେ କିଛି କାମ କରୁନାହାନ୍ତି, ତେଣୁ ତୁମ ପାଖରେ କୌଣସି ସଠିକ ଖବର ନାହିଁ। ଅଯୋଧ୍ୟାର ରାଜା ଦଶରଥଙ୍କ ଦୁଇ ପୁଅ ଗୋଟିଏ ସ୍ତ୍ରୀକୁ ନେଇ ବନବାସୀ ହୋଇ ଦଣ୍ଡକାରଣ୍ୟରେ ଅଛନ୍ତି। ତ୍ରିଶିର ଦୂଷଣ ଓ ଖରକୁ ବିନାଶ କରି ସେମାନେ ମୋତେ ଦଣ୍ଡ ଦେଇଛନ୍ତି। କୋଟିଏ ବ୍ରହ୍ମା ମିଶିଲେ ମଧ୍ୟ ସେ ସ୍ତ୍ରୀ ପରି ଆଉ ଗୋଟିଏ ସ୍ତ୍ରୀ ଗଢ଼ିପାରିବେ ନାହିଁ। ଲକ୍ଷ ବ୍ରହ୍ମାଣ୍ଡରେ ମଧ୍ୟ ସେଭଳି ସୁନ୍ଦରୀ ମିଳିବ ନାହିଁ। ସୁପର୍ଣ୍ଣଖା କହିଲା, ମୋର ଏ ଭୟଙ୍କର ଅପମାନରୁ ମୋତେ ଉଦ୍ଧାର ନ କଲେ ମୁଁ ସମୁଦ୍ର ଜଳରେ ଝାସ ଦେବି। ରାବଣ ଉତ୍ତର ଦେଲା, ସେ ନିଶ୍ଚୟ ଜନକ କନ୍ୟା, ବଳେ ବା କୌଶଳରେ ତାକୁ ମୁଁ ହରିଆଣିବି। ଏହା କହି ରାବଣ ସୀତାହରଣ ଯୋଜନା କରି ମାରିଚକୁ କାର୍ଯ୍ୟରେ ଲଗାଇବା ପାଇଁ ତା ପାଖରେ ପହଞ୍ଚିଲା।

0: ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀ ବିଳାସ। ଆଜି ଶୁଣୁଥିଲେ ଏହାର 69ତମ ଭାଗ। କଣ୍ଠଦାନ କରିଥିଲେ ସଙ୍ଗୀତା ଗୋସାଇଁ, ମମତା ରାଣୀ ସାହୁ, ରାମ ହରିଦାସ, ଭିକାରୀ ଚରଣ ବଳ। ବର୍ଣ୍ଣନା ବୀରେନ୍ଦ୍ର କୁମାର ମିଶ୍ର। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ସଙ୍ଗୀତ ଅଖିଳ କୁମାର ଲେଙ୍କା। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା।
1: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା, ନୂଆ ସଫଳତା।
2: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
1: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
2: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
1: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
2: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢ଼ୁଛି ପ୍ରତିଟି ଓଡ଼ିଆ।
1: ବିକାଶର ଧାରା ଓଡ଼ିଶା ସାରା।
3: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି ହସିଲା।
4: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। ଆର୍ବିଆଇ କହେ,
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଗୀତ ଗୀତିକାର ସଙ୍ଗୀତମୟ ପରିସରକୁ ଆପଣମାନଙ୍କୁ ସାଦର ସ୍ୱାଗତ। ଶ୍ରୋତା ବନ୍ଧୁ, ଏଇ ଦୁନିଆଟା ଭାରି ସୁନ୍ଦର, ଆଉ ତାଠୁ ସୁନ୍ଦର ହେଉଛି ଏ ପ୍ରକୃତି, ଯାହାର ସବୁଜିମା ଭିତରେ ଆମେ ନିଜକୁ ହଜେଇ ଦେଉ, ମଜେଇ ଦେଉ। ଏଇଥିପାଇଁ ଯେ ଆମକୁ ଏହି ସ୍ଥାନମାନଙ୍କରେ ଟିକିଏ ସମୟ ବିତେଇଲେ ଖୁବ୍ ଶାନ୍ତି ମିଳିଥାଏ, ମାନସିକ ଶାନ୍ତି। ସେଥିପାଇଁ ଆମେ ଏହି ସୁନ୍ଦର ପ୍ରକୃତିକୁ ଉପଭୋଗ କରିବାରେ ସଦାସର୍ବଦା ତତ୍ପର ହେଉ, ବିଭୋର ହେଉ।

ସତରେ ପ୍ରକୃତିର ଅଦୃଶ୍ୟ ସହଚର୍ଯ୍ୟର ପ୍ରଭାବ ପଡ଼େ ଶରୀର ଉପରେ, ତା'ର କର୍ମମୟ ଜୀବନ ଉପରେ। ମଣିଷର ଜୀବନ କର୍ମମୟ, ବ୍ୟସ୍ତବହୁଳ। ସେଥିପାଇଁ ଅତି ବହୁଳ କାର୍ଯ୍ୟରେ ଅସ୍ତବ୍ୟସ୍ତ ହେଲେ ସେ ଖୋଜେ ଟିକିଏ ବିଶ୍ରାମ, ମାନସିକ ବିଶ୍ରାମ, ଆଉ ଶାନ୍ତି ହିଁ ଆଣେ ଏଇ ବିଶ୍ରାମ। ସମସ୍ତେ ସେଇଥିପାଇଁ ହିଁ ଚାହାନ୍ତି ମାନସିକ ଶାନ୍ତି ସବୁବେଳେ।

ଏଇଠି ଖାଲି ଶାନ୍ତି ଅଛି, ଖାଲି ଶାନ୍ତି ଅଛି କହିଦେଲେ କ'ଣ ପ୍ରକୃତରେ ଜଣାପଡ଼େ ଯେ ଏଠି ଶାନ୍ତି ଅଛି, ଏଠି ଶାନ୍ତି ବିରାଜମାନ କରୁଛି।

ଏଇ ଅଶାନ୍ତ ଦୁନିଆରେ ଅରାଜକତା ଭରି ରହିଛି, ଶାନ୍ତି କେମିତି ମିଳିବ? ତେଣୁ ତାରି ଭିତରୁ ଆମକୁ ଖୋଜି ଆଣିବାକୁ ପଡ଼ିବ ଶାନ୍ତି, ସାଉଁଟିବାକୁ ପଡ଼ିବ ଶାନ୍ତି। ମାନସିକ ଶାନ୍ତି ହିଁ ମୁହଁରେ ହସ ଫୁଟାଏ, କର୍ମ କରିବାରେ ଉତ୍ସାହିତ କରେ ମଣିଷକୁ, ପରସ୍ପର ସହ ଭାବ ବିନୋଦ କରିବାରେ ଆଗ୍ରହ ସୃଷ୍ଟି କରେ। ଆଉ ଏସବୁକୁ ଆଗେଇ ନିଏ ଆଉ ଏକ ପାଦ, ସୁସ୍ଥତାର ସମନ୍ୱୟତା ଶାନ୍ତି ସହିତ। ହଁ, ମାନସିକ ଶାନ୍ତି ରହିଲେ ହିଁ ଜଣେ ଶାରୀରିକ ସୁସ୍ଥ ଅନୁଭବ କରିବ, ଆଉ ମନ ଆଉ ଶରୀର ଭଲ ରହିଲେ ସବୁକିଛି ସୁନ୍ଦର ଲାଗିବ, ଭଲ ଲାଗିବ, ସାମଗ୍ରିକ ସୁସ୍ଥତା ଅନୁଭବ ହେବ। କହିବାକୁ ଗଲେ ମାନସିକ ଶାନ୍ତି ହିଁ ସାମଗ୍ରିକ ସୁସ୍ଥତାର ଚାବିକାଠି ବୋଲି ଭାବିବାକୁ ହେବ।

0: ହଁ ବନ୍ଧୁ, ଚାବିକାଠି ହଜିଗଲେ ତାହା ଯେମିତି ତାଲା ଖୋଲିବାରେ କଷ୍ଟକର ହୋଇପଡ଼େ, ସେମିତି ମନ ଭିତରୁ ସୁଖ ହଜିଗଲେ ଖୁସି ମିଳିବା ଦୂରହ ବ୍ୟାପାର ହୋଇଯାଏ। ତେଣୁ ସବୁବେଳେ ମନରେ ଶାନ୍ତି ରହିବା ପରି ଦିଗ ପ୍ରତି ଧ୍ୟାନ ରଖନ୍ତୁ, ତେବେ ଯାଇ ସୁଖ ମିଳିବ ଆଉ ଏହି ସୁଖ ଆଣିଦେବ ଶରୀରରେ ସୁସ୍ଥତା।
1: सारी उम्र हम मर मर के जी लिए, एक पल तो अब हमें जीने दो।

ମାନସିକ ଶାନ୍ତି ଜୀବନର ମୁଖ୍ୟ ଉଦ୍ଯୋଗ। ଏଥିପାଇଁ ଭିନ୍ନ ଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ। ନିଜର ବ୍ୟବହାରରେ ସମାନତା ରଖନ୍ତୁ, କାହା ପ୍ରତି ହିଂସା ଆଚରଣ ଆଦୌ କରନ୍ତୁ ନାହିଁ, କାହାକୁ ବିଦ୍ରୁପ କରନ୍ତୁ ନାହିଁ, କାହା ପ୍ରତି କଠୋର ମନୋଭାବ ପ୍ରଦର୍ଶନ କରନ୍ତୁ ନାହିଁ, ସମସ୍ତଙ୍କୁ ନିଜର ମଣନ୍ତୁ, ସ୍ନେହ ଶ୍ରଦ୍ଧା ଭଲ ପାଇବା ବାଣ୍ଟନ୍ତୁ। ଦେଖିବେ ପ୍ରତିବଦଳରେ ଆପଣ ବି ଅନୁରୂପ ବ୍ୟବହାର ପାଇବେ, ଯାହା ସାମଗ୍ରିକ ଭାବେ ମନକୁ ଆପଣଙ୍କର ଶାନ୍ତି ପ୍ରଦାନ କରିବ।

ମାନସିକ ସୁସ୍ଥତା ଏବଂ ଶାରୀରିକ ସୁସ୍ଥତା ପାଇଁ ଭିନ୍ନ ଭିନ୍ନ ଶାରୀରିକ ବ୍ୟାୟାମ ମଧ୍ୟ ଆପଣମାନେ ସବୁଦିନ କରିପାରନ୍ତି। ପ୍ରାତଃ ଭ୍ରମଣ କରନ୍ତୁ। ଦିନର ଜନବହୁଳ ପରିବେଶଠୁ ନିଜକୁ ଟିକିଏ ଦୂରେଇ ରଖିବା ପାଇଁ ପ୍ରାତଃକାଳର ମୃଦୁ ମଳୟର ସ୍ପର୍ଶ ଶରୀରକୁ ଫୁର୍ତ୍ତି କରିଥାଏ, ମନ ପ୍ରଫୁଲ୍ଲ କରିଥାଏ। ମନ ପ୍ରଫୁଲ୍ଲ ରହୁ ସବୁବେଳେ, ଆପଣଙ୍କର ଜୀବନ ପୁଷ୍ପିତ ହେଉ।

ଯୋଗ ହେଉଛି ଆଉ ଏକ ମୁଖ୍ୟ ସାଧନ ଶରୀର ଆଉ ମନକୁ ସୁନ୍ଦର ଭାବରେ ପରିଚାଳନା କରିବାକୁ। ଯୋଗ ମାଧ୍ୟମରେ ଭିନ୍ନ ଭିନ୍ନ ବ୍ୟାୟାମ ମଧ୍ୟ କରାଯାଇଥାଏ। ଯୋଗ ହେଉଛି ମାନସିକ ଶାନ୍ତି ପ୍ରଦାନରେ ଅମୋଘ ଅସ୍ତ୍ର, ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବାର ପଥ। ଶରୀର ମନର ସୁସ୍ଥତାରେ ଜୀବନ ପୁଷ୍ପିତ ହୋଇଥାଏ ଏହି ଯୋଗ ସାଧନ କରି।

ସବୁକିଛି ସମ୍ଭବ ଯଦି ପ୍ରକୃତି ସୁହେଇବ ମାନବ ଜାତି ପ୍ରତି ତାର ସକାରାତ୍ମକ ଆଗମନ ପ୍ରସ୍ଥାନର ସମୟ। ଅତ୍ୟଧିକ ଗ୍ରୀଷ୍ମ ବର୍ଷା ଶୀତ ଜୀବନକୁ ଅସ୍ତବ୍ୟସ୍ତ କରିଦିଏ, ମନରେ ବିଚଳିତ ଭାବ ଦେଖାଦିଏ। ଏହି ଭାବ ମନକୁ କରେ ବିରକ୍ତିକର, ବିରକ୍ତିରୁ ଜାତ ହୁଏ ଅଶାନ୍ତି, ଅଶାନ୍ତିରୁ ସ୍ୱାସ୍ଥ୍ୟହାନି। ତେଣୁ ସବୁକିଛି ସୁନ୍ଦର ସମାନ୍ତରାଳ ଭାବେ ଚାଲିବାକୁ ଆବଶ୍ୟକତା ରହିଛି ଏହି ଦୁନିଆରେ। ଆଧ୍ୟାତ୍ମିକ ଦିଗ ପ୍ରତି ମନ ବଳାନ୍ତୁ, ଦେଖିବେ ସବୁକିଛି ସୁନ୍ଦର ହୋଇଯିବ।

ଏ ଜୀବନ, ଏ ମାଟି, ଏ ପ୍ରକୃତି, ଏସବୁ ମଣିଷ ଜୀବନ ସହ ଜଡ଼ିତ। ତାକୁ ନେଇ ମଣିଷ ପରିଚାଳିତ। ଭୂମିଷ୍ଠ ପରିବାର ଭିତରେ, ପରିବାର ଭିତରେ ସ୍ଥିରତା ରହୁ, ଶାନ୍ତି ବିରାଜମାନ କରୁ, ନିଜେ ସ୍ଥିର ରୁହନ୍ତୁ, ଶାନ୍ତ ରୁହନ୍ତୁ। ଦେଖିବେ ଆରୋଗ୍ୟ ରହିବେ ଆପଣ ଦୀର୍ଘଦିନ।

ଆପଣଙ୍କର ଦୀର୍ଘ ସୁସ୍ଥତା ସମାଜକୁ କରିବ ରୁଦ୍ଧିମନ୍ତ ଉନ୍ନତ, ଆର୍ଥିକ କ୍ଷେତ୍ରରେ ସମୃଦ୍ଧ, ଦାୟିତ୍ୱର ଭାଷାକୁ ବୁଝେଇଦେବ, ନିୟମିତ ସକାରାତ୍ମକ ଦିଗରେ ଅଗ୍ରସର ହୁଅନ୍ତୁ, ମନ ଭଲ ରହୁ, ଶରୀର ସୁସ୍ଥ ରହୁ। ସାମଗ୍ରିକ ସୁସ୍ଥତାର ଚାବିକାଠି ମାନସିକ ଶାନ୍ତିକୁ ନିଜେ ହିଁ ସ୍ୱାଗତ କରନ୍ତୁ ଆପଣ ନିଜ କର୍ମ ମାଧ୍ୟମରେ। ଏତିକି କାମନା ଆଜିର ଗୀତ ଗୀତିକାରେ।

0: ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ଥିଲେ ମୁଁ ସସ୍ମିତା ମହାପାତ୍ର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ନାଟକ ନିଆରା ସ୍ୱରଟିଏ, ରଚନା ଡକ୍ଟର ଗୋବିନ୍ଦ ଭୂୟାଁ, ଓଡ଼ିଆ ବେତାର ରୂପାନ୍ତର ଧନେଶ୍ୱର ରାଉତ, ପ୍ରଯୋଜନା ମାନସ ମହାନ୍ତି।
1: ଶୁଣ, ଆରେ ଶୁଣିପାରୁନୁ ନା କଣ? ମୁଁ ହଁ ମୁଁ ଡାକୁଛି
2: ମତେ
1: ସନ୍ଦେହ କାହିଁକି?
2: ସନ୍ଦେହ ନାହିଁ ଯେ, ମାନେ ମୁଁ ଭାବିଲି
1: ଆଉ କିଏ ଅନ୍ୟ କାହାକୁ ଡାକୁଛି ଏଇଆ ତ?
2: ହଁ ପ୍ରାୟ ସେଇଆ, କାରଣ ଏ କଲେଜରେ ମୋର ସେମିତି କେହି ପରିଚିତ ଝିଅ ନାହାନ୍ତି ତ, ତେଣୁ
1: ଜନ୍ମ ହେବା ବେଳେ ମଧ୍ୟ ସମସ୍ତେ ସମସ୍ତଙ୍କର ଅପରିଚିତ ଥାନ୍ତି, ପରିସ୍ଥିତି ସମସ୍ତଙ୍କୁ ପରିଚିତ କରାଏ। ଏଭଳି ପରିସ୍ଥିତିରେ ଥରେ ଆମ ଘରେ ଘଟିଥିଲା, ମନେ ଥିବ ନିଶ୍ଚୟ?
2: ହଁ ମନେ ଅଛି, ଶୀତ ଦିନରେ ମୁଁ ଫୁଙ୍ଗୁଳା ଦେହରେ ଯାଇଥିଲି ବୋଲି ତମେ ତମର ଶାଲ୍ଟିଏ ଦେଇଥିଲ, ମୋ ପାଠପଢ଼ା କଥା ବି ପଚାରିଥିଲ।
1: ତାହେଲେ ଅପରିଚିତ ହେଲି କୋଉଠି?
2: ତମ ଚୁକ୍ତି କାଟିଦେବାର ଉପାୟ ମୋର କାହିଁ? ତେବେ ଏବେ ପଚାରିପାରେ କଣ ପାଇଁ ଡାକୁଥିଲ?
1: ଏ ଗହଳ କୋଳାହଳ ଭିତରେ ମନ ଚାହୁଁଥିବା କଥା ଉକିଲରେ ଥିବା ପ୍ରଶ୍ନକୁ ଖୋଲାଖୋଲି ଭାବେ କହିବା କଣ ସମ୍ଭବ?
2: ଆରେ ଚୁପ୍ ରହିଲେ ଯେ,
1: ନା ନା ଏ ସେ କୃଷ୍ଣଚୂଡ଼ା ଗଛ ପାଖକୁ ଚାଲ ନା।
2: କୃଷ୍ଣଚୂଡ଼ା ଗଛ?
1: ହଁ, ମନକୁ ମନେଇବାର ଉପାଦାନ ଯୋଗାଏ, ମତେଇବାର ପ୍ରେରଣା ଦିଏ, ମତୁଆଲା କରିବାର ଭାବ ସୃଷ୍ଟି କରେ। ଏ ଚାଲ ନା
2: ମୋ ସହିତ।
1: ସମ୍ପର୍କ ରଖିବାର ଅସୁବିଧା କଣ? ତମେ ଶିକ୍ଷିତ, ସୁସ୍ଥ, ସୁନ୍ଦର।
2: ନା ତମେ ମୋ ବିଷୟରେ
1: ଜାଣି, କେବଳ ତମ ବିଷୟରେ ନୁହେଁ, ତମ ବାପା ମା ପରିବାର ସବୁ ବିଷୟରେ।
2: ଏତେ ପରେ ବି
1: ପରପୂର୍ବ ବ୍ୟକ୍ତିତ୍ୱ ସତ୍ତାକୁ ଛପେଇ ପାରେ ନା, ବରଂ ଉଜ୍ଜଳ କରିଦିଏ। ଆସ ନା।
2: ଶୁଣ ଅନୁପା।
1: ନା
2: ନା କଣ?
1: ଅପା ନୁହେଁ, କେବଳ ଅନୁପମା। ମୁଁ ତୁମର ସହପାଠିନୀ, ଅପା ସମ୍ବୋଧନର ପ୍ରଶ୍ନ ଉଠୁଛି କୋଉଠି?
2: ତମେ ଯେ ଆମ ବାବୁଙ୍କ ଝିଅ, ଆଉ ମୁଁ ତମ ବାପାଙ୍କର ପିଅନ ପରମା ଗୋଛାଇତର ପୁଅ, ଏଇ ତମ ପରିଚୟ?
1: ପରିଚୟର ପ୍ରଭେଦ ଶିକ୍ଷାର୍ଥୀଙ୍କ ପାଇଁ ସ୍କୁଲ କଲେଜରେ ନଥାଏ ଜଗ, ଥାଏ କର୍ମକ୍ଷେତ୍ରରେ। ମୁଁ ସେସବୁକୁ କିଛି ବୁଝେ ନା, ଯାହା ବୁଝେ ପ୍ରତିଭାକୁ, ହୃଦୟକୁ, ମଣିଷ ପଡ଼ିଆକୁ, ବାସ୍।
2: ତମକୁ କଥାରେ ପାରିହବନି ଅନୁପା।
1: ନା ଥାଉ, ଅପା ଯୋଡ଼ିଲେ ମୁଁ ସ୍ୱୀକାର କରିବିନି, କୁହ କେବଳ ଅନୁପମା।
2: ତମର ଅଯାଚିତ ଆଦର ମୁଁ ବୋଧେ ଛୋଟ ନିଚ ଘୃଣ୍ୟ, ତମେ ଯେତେ ପ୍ରଶସ୍ତ ଉତ୍ତାର ବିରାଟ ବୋଲି କହି ମୋତେ ଶକ୍ତି ସାହସ ସହାନୁଭୂତି ଯୋଗାଉ ଚାହିଁଲେ ବି ମୋର ପଟ ପରିବର୍ତ୍ତନ ହେବାର କୌଣସି ସମ୍ଭାବନା ନାହିଁ।
3: ନା ନା ସମ୍ପୂର୍ଣ୍ଣ ଅସମ୍ଭବ।
1: ସବୁ ଅସମ୍ଭବକୁ ସମ୍ଭବ କରିବା ମହତ ଲୋକ ପାଖରେ ବିଚିତ୍ର ନୁହଁ।
2: ବିଚିତ୍ର କିନ୍ତୁ ମହକ ନଥିବା ଲୋକ ପାଖରେ ମହତ୍ତ୍ୱ ଖୋଜିବା।
1: ମୃଗ ତା ନାଭିରେ କସ୍ତୁରୀ ଥିବା ସେ ହୁଏ ତ ଜାଣିପାରେ ନା, କିନ୍ତୁ ଅନ୍ୟକ ଖୋଜିବା ମୋଟେ ଦରକାର ପଡ଼େନା।
2: ଅନୁପମା,
1: ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଜଗ, ମହତ ଲୋକ ଗୌରବକୁ ଗର୍ବ ବୋଲି ଭାବେ ନା, ତମେ ସେଇମାନଙ୍କ ଭିତରୁ ଜଣେ, ମୁଁ ବେଶ ଜାଣିଛି।
2: ତମ ଜାଣିବା ନ ଜାଣିବାର ବ୍ୟତିକ୍ରମକୁ ବୋହିନେବା ମୋ ଜୋର ବାହାରେ, ତମର ସମସ୍ତ ପ୍ରତ୍ୟୟ ପ୍ରବୋଧନା ମୋ କ୍ଷେତ୍ରରେ ବନ୍ଧା ଭୂଇଁର ଅଲୋଡ଼ା ବୀଜ ପରି ନିଷ୍ଫଳ ଆଉ ନିରର୍ଥକ। ଅନୁପମା, କୋଉ ଗୁଣରେ ତମ ସହିତ ମୁଁ ସମାନ ହେବି?
1: ପାଠ ଗୁଣରେ ତ ମୋଠାରୁ ଅଧିକ, ସମାନ ହେବାର ପ୍ରଶ୍ନ ଉଠୁଛି କୋଉଠି?
2: ତମେ କୋଉ କମ କି?
1: ଆଚ୍ଛା
2: କଣ
1: କଣ ହୁଅନ୍ତା, କେତେବେଳେ କେମିତି ପାଠରୁ ଷାଠ ପର୍ଯ୍ୟନ୍ତ ପଚାରିବାକୁ ଥିଲେ ବନ୍ଦ କରିଦଉଛ ଆଉ କଣ?
2: ସେ କଥା କେତେବେଳେ କହିଲି? ପାଠ କଥା ପଚାରିବାକୁ ମୁଁ ତ ବାରଣ କରିନି।
1: ଆଉ ଷାଠ ଚାହିଁଲେ
2: ଚାହିଦାକୁ ପୂରଣ କରିବାକୁ ଚେଷ୍ଟା ନିଶ୍ଚୟ କରିବି।
1: ଥ୍ୟାଙ୍କ୍ସ।
2: ବିନା କାରଣ ଧନ୍ୟବାଦ ଦେବାକୁ ରହସ୍ୟ ବୁଝାଯାଏ, ପରିହାସ ବୋଲି ହସିଲା ଯେ।
1: ଧନ୍ୟବାଦଟା ଠିକ କାମରେ ଲାଗିଛି ବୋଲି
2: ମାନେ
1: ଦର୍ଶନ ବା ଷାଠଟା ଜାଣିଲି, କାରଣ

0: ଖଟା କରୁନି ଯୋଗାଭ ତା ପେଟରେ ପେଟେ ବୁଦ୍ଧି ସତ ସତ ଠାକୁରଙ୍କ ଖୁଣ୍ଟା ବାଜିଲା
1: ପେଟରେ କାହାର ବୁଦ୍ଧି ଥାଏ ବା ଥଟା କରୁନା ସତ କହୁଛ
0: ଆଲୋ ହେ ଆମେ ଜଗାଟାକୁ ପଢେଇବାନି ବୋଲି ଭାବିଥିଲେ କାହାଠୁ କଣ ଶୁଣି ଲଗେଇଲୁ ଯେ ଆମେ ପୁଣି ପାଠ ପଢେଇଲେ ଏବେ ମୁରୁଖଠୁ ପାଠୁଆ ପର୍ଯ୍ୟନ୍ତ ସମସ୍ତେ ଏକ ପ୍ରକାର କହୁଛନ୍ତି ବା ଗୋଛାତ ଘର ହେଲେ କଣ ହେଲା ହଁ ପୁଅଟାକୁ ଯୋଗ୍ୟ କରିଦେଲା ହେଲେ ବୁଝିଲୁ ଜଗାଉ ତାଙ୍କ ମାନଙ୍କ ଆଗରେ ମୁଁ ହାଲୁକେଇ ମୁହଁ ଶୁକେଇ କହିଦଉଛି ମୁଁ କି ବା ଲୋକ ଏତେ କାମ କରିବ ସବୁ ଦୟା ଅଛି ଠାକୁରଙ୍କର ଆଉ ଜାଣିଛୁ ନା ଜଗାଉ ଭିତରେ ଭିତରେ ହେନ୍ତି ମାରେ ଆରେ ମୁଁ କରିନି ତ ଆଉ କରିଛି କିଏ
1: ମଲା ତମେ ସେ କଥା କହୁଛ ଯୋଉମାନେ ଆମ ଯାତ୍ରାରେ କିଛି ଧନ କମେଇ ଛାତି ଫୁଲେଇ ବାଟ ଚାଲୁଥିଲେ ହାଡ଼ ହଠିରେ ଆମକୁ ଅନଉନଥିଲେ ସେଇମାନେ ଏବେଠୁ ଆମ ଜଗା ଉପରେ ଆଖି ପକେଇଲେଣି ଜାଣିଛ ବାଟ ଘାଟରେ ତାଙ୍କ ମାନଙ୍କ ମାଇ ପେ ମୁରିକି ହସା ଦେଇ କହି ପକଉଛନ୍ତି ଜଗା ବୋ କେବେ ବେଳ ପାଇଲେ ଆମ ଘର ଆଡେ ଆସୁନା ଦେଇକି ମୁଁ କୋଉ ଆଗୁଆରା ଲୋକ ହେଇଛି ଯେ ବୁଝିପାରୁନି ତାଙ୍କ ମାନଙ୍କ ଖୋଜ ଚତୁରେଇ ଚତୁରେଇ ସୁରକ୍ଷାଇକି ଜବାବଟା ଦେଇଦିଏ ଆମେ କୋଉ ଗାଈର ଗୋବର ଯେ ତମ ପିଣ୍ଡା ମାରିବୁ ହେଲେ ଜଗା ବାପା ଆଉ ଯାହା କହେ ମଞ୍ଜ ଭେଦି ଯାଉଥିବ ତାଙ୍କମାନଙ୍କର ବୁଝିଲ ସେମାନେ ଆଉ ଉଚ୍ଚବାଚ ନ କରି କହନ୍ତି ତମେ ତ ଗଡ ଜିତିଲଣି ତମକୁ ଛୁଇଁବା ସାତ ସପନ ମୁଁ ଚାଲିଯାଇକି ଅଛି ଦିଏ
0: ହଇଛି ଜଗାଉ ଆମେ ସିନା ଛୋଟ ବୁଦ୍ଧିରେ ଗର୍ବ କରୁଛେ ହେଲେ ଜଗନ୍ନାଥ ଠାକୁରଙ୍କ ଆମ ଉପରେ ଭାରି କରୁଣା ଜଗା ଆମର ନହେଲେ ଏତେ ବୁଦ୍ଧିଆ ହୋଇଥାନ୍ତା ସବୁ ଠାକୁରଙ୍କ ଦୟା ପା ମନେ ପକାଉନୁ ଜଗାଉ ଆକିଲ ଯାଇଥିଲି କହୁଥିଲି ଆଉ କହିଲି କଣ
1: କୋଉ କଥା ବା
0: ତୁଟା ତ ହୁଣ୍ଡି ମନେ ରଖୁନୁ ଆଉ କଣ କହିବି ଆଲୋ ହେ ସେବେ କାନ୍ତରାଟି ବାବୁଙ୍କ ସାଙ୍ଗରେ ବୋଝ ବୋଇବାକୁ ଯାଉଥିଲି ଯୋଗକୁ ବାଞ୍ଛାଣି ବାବୁ ଇଞ୍ଜିନିୟର ଅଫିସ କାମରେ ରଖେଇଦେଲେ ଖଲାସି ହେଇ ଦରମାକୁ ଦରମା ପାଇଲି ବାବୁଙ୍କ ଘରେ କାମଧନ୍ଦା କରି ଖୋରାକ ଗଣ୍ଡିକ ବି ଉଠେଇଦେଲି ତା ସାଙ୍ଗକୁ ଜଗା ପଡିବାରେ ଅଟନିଅଟ ବାବୁ ମାଙ୍କ ଠୁ ଯାହା ସାହାଯ୍ୟ ପାଇଲି ତା ବି କମ କଥା ନୁହଁ
1: ନାଇଁ ନାଇଁ ହେ ପ୍ରଭୁ ଜଗନ୍ନାଥ ଗୋସେଇ ହେ ମା ଜାଗୁଳେଇ ମୋ ଦୋଷ କ୍ଷମା କରିଦିଅ ମୋ ଜମା ଗରମ କରିବିନି ଠାକୁରେ ମୋ ଜଗାକୁ ମଣିଷ ପରେ ମଣିଷ କର ଏତିକି ମୋର ମାଗୁଣୀ

0: ଓ ଅଞ୍ଜଳି,
1: ହଁ କଣ କହୁଛ?
0: ଟିକେ ଏଠିକି ଆସିଲ।
1: ହଁ କୋଉ କଥା?
0: ଏଇ ଆମ ପରମାର ପୁଅ ଏମ୍ଏ ପଢିବାକୁ ଚାହୁଁଛି, ତା ଟଙ୍କା 2000 ଦରକାର, ଦେଇଦିଅ। ଆଚ୍ଛା ପରମା, ଜଗ କୋଉ କ୍ଲାସ ପାଇଛି?
2: ଏତେ ଖୋଲିକି କହିପାରିବୁନି ବାବୁ, କଣ ଫାଷ୍ଟ ରହିଛି।
0: ବୋକା କୋଟିକାର, ଆରେ ଫାଷ୍ଟ କ୍ଲାସ ଫାଷ୍ଟ ହେଇଥିବ, ଗୁଡ ଗୁଡ ଭେରି ଗୁଡ।
2: ସେଇଆ ବୁଝେ ବାବୁ, ଝିଅମା ଠିକ ଜାଣିଥିବେ।
1: ଟଙ୍କା ଧର ପରମା।
0: ଶୁଣୁଛ ଅଞ୍ଜଳି, ଜଗ କୁଆଡେ ଫାଷ୍ଟ କ୍ଲାସ ଫାଷ୍ଟ ହେଇଛି
1: ସତରେ? ପରମା ତ ଭାଗ୍ୟବାନ।
2: ଯାହା କହୁଛନ୍ତି ମା, ସବୁ ବାବୁ ଆଉ ଆପଣଙ୍କ ପାଇଁ, ନହେଲେ ଇଏ ମୁଣ୍ଡ କେତେ ଯେ ଇଏ ବୋଝ ସମ୍ଭାଳିବା ପାଇଁ।
0: ବୋଝ ସମ୍ଭାଳିବା ତ ପଛ କଥା ପରମା, ଜଗର ପ୍ରତିଭାଟା ବଡ କଥା, ଫାଷ୍ଟ କ୍ଲାସ ଫାଷ୍ଟ ହବା କଣ ସୋଜା କଥା?
2: ବାବୁ ତାମାନେ କଣ?
0: ଏତିକି ବୁଝ, ସମସ୍ତଙ୍କଠୁ ଅଧିକା ନମ୍ବର ରଖି ପାସ୍ କରିଛି ତୋ ପୁଅ। ଆରେ ଆଉ କେଇଟା ଦିନରେ ତୋ ଭାଗ୍ୟ ବଦଳିଯିବ, ଟିକେ ଅପେକ୍ଷା କର।

ଚାଲିଗଲା। ମୁଁ କ'ଣ ଯେ କରିବି, ଦୌଡ଼ି ଯାଇ ତା ହାତକୁ ଧରି ପକାଇବି, ପଣତକୁ ଟାଣି ଧରିବି, ଝୁଲନ୍ତା ବେଣିକି ଫିଡ଼ି ରଖିବି, କ'ଣ କରିବି? ନା ପାରିବିନି। ଯୋଉ ଝିଅର ବାପ ମୋ ବାପର ମାଲିକ, ଯୋଉ ଝିଅ ବ୍ରାହ୍ମଣ ଘରର ଝିଅ, ତାକୁ ଅଛବ ଘରର ପୁଅ ହେଇ, ନା ଯାଉଛେ, ମୁଁ ଅଟକେଇ ପାରିବିନି, ଅଟକେଇ ପାରିବିନି ପ୍ରଖର ସ୍ରୋତକୁ, ଅଟକେଇବା ମୋ ଆୟତର ପାହାରେ, ମୁଁ ନିରୁପାୟ।

0: ଇଚ୍ଛା ଥିଲେ ଉପାୟ ଆପେ ଆପେ ମିଳେ ପରମା, ତୋର ଆଉ ଚିନ୍ତା କଣ
1: ବାବୁ?
0: ହଁ, କାଲି ରାତିରେ ମା କାହା ସାଙ୍ଗରେ ଫୋନ କରି ଭିତିରିଆ ବୁଝୁଥିଲେ ପରୀକ୍ଷା ଫଳ କଥା, ଆମ ଅନୁକଥା ବୁଝୁଥିଲେ, ତା ସାଙ୍ଗରେ ତୋ ପୁଅ ଜଗ କଥା ବି ବୁଝୁଥିଲେ, ତୋର ତ ଦୁଃଖ ଗଲା କହିଲେ ଚଳେ।
1: ବାବୁ, ଜଗା କହୁଥିଲା ଆଉ ଦି ଦିନ ପରେ ଫଳ ବାହାରିବ ବୋଲି।
0: ଦୂର ବୋକା, କହିଲି ପରା ଭିତିରିଆ ବୁଝୁଥିଲା, ଆମ ଭଳିଆ ଲୋକଙ୍କୁ କଣ ଶେଷ ମୁହୂର୍ତ୍ତକୁ ଅନିବାକୁ ପଡ଼େ? ଆମେ ଗୋଟାଏ ଫୋନରେ ଯାହା କରିପାରୁ ଲୋକଙ୍କ ଠେଙ୍ଗ ଛିଣ୍ଡି ଗଲେ ବି କରିପାରିବେନି।
1: ମୋତେ ଆପଣଙ୍କ କଥା ଅଛପା ଅଛି ବାବୁ, ଯାହାଙ୍କ ପାଦରେ ପଦୁମ ଫୁଟେ, ଯାହାଙ୍କର ହାତ ପାନ୍ଥାକୁ ଜହ୍ନ ଓହ୍ଲେଇ ଆସେ, ଯାହାଙ୍କର କଥା ଶୁଣିବାକୁ ଲୋକେ ତାକି ବସିଥାନ୍ତି, ତାକୁ କୋଉ କଥା ଅପୂର୍ବ ବାବୁ। ମୁଁ ପରା ଆପଣଙ୍କ ଘର କାମ କରି ଏଇଠି ଜୀବନ ବିତେଇଲିଣି ବାବୁ, କିଏ କେତେ ଗାଡ଼ି ମଟର ଲଗେଇ ଆପଣଙ୍କ ହାତ ଟେକାକୁ ଅନେଇ ନଥାନ୍ତି, ଏ ଆଖି ସବୁ ଦେଖିଛି ବାବୁ, ଆଉ ଫୋନଟିଏ କଲେ ଆଉ ସବୁ ଜାଣିବେନି କେମିତି।
0: ସେ କଥା ପୁଅ, ତୋର ତା ନିଜ ବୁଦ୍ଧିରେ କଣ କରୁଛି କରୁ, ନହେଲେ ପରେ ଯାହା କରିବା କଥା କରା ହବ, ଦେଖିବା।
1: ମୁଁ ଆଉ ତା ମା ତ ଆପଣଙ୍କ ହାତରେ ତାକୁ ଛାଡି ଦେଇଛୁ ବାବୁ, ଯାହା ବୁଦ୍ଧି ଦରକାର ହବ ଆପଣ ତ ଦେବେ ଆଉ।
0: ହଉ ହଉ, ସେ ବେଳ ଆସିବ ଦେଖିବା।
1: ହଉ ବାବୁ, ଆପଣଙ୍କୁ କୋଟି ଜୁହାର।
0: ହଁ ଶୁଣ ପରମା,
1: ଆଜ୍ଞା।
0: କଣ ଏଠି କାମ ବାକି ଥିବ କର, ମା ବୋଧେ ମନ୍ଦିର ଆଡ଼େ ଯାଇଛନ୍ତି, ଆସିବା ପର୍ଯ୍ୟନ୍ତ ଟିକେ ଅପେକ୍ଷା କରିବୁ, ମୁଁ ଟିକେ ବାହାରୁ ଆସେ।
1: ଆଜ୍ଞା।
0: ପରମାନନ୍ଦ,
1: ଆଜ୍ଞା,
0: ଚାରିଆଡ଼କୁ ଟିକେ ନଜର ରଖୁଥିବୁ।
1: ହଁ ବାବୁ, ସତରେ ଠାକୁର କୋଉ ଶୁଭ ବେଳାରେ ବାବୁଙ୍କ ସାଙ୍ଗରେ ଦେଖା କରେଇଦେଲେ, ଏ ଅଛବ ପରମା ପୁଅ ବାବୁ ହବ, ପୁଅ ମୋର ବଡ ଚାକିରି କରିବ, ଖୁବ ନାଁ କମେଇବ, ମୋ ଦୁଃଖ ପାଣି ଭଳିଆ ବହିଯିବ।
2: କଣ ମନକୁ ମନକୁ ଗପି ଯାଉଛ ମଉସା, ପୁଅ ତ ତମର
1: ନାଇଁ ଦେଇ, ପୁଅ କଣ ହେଉ ପଛେ, ମୁଁ ଯୋଉ ପରମାକୁ ସେଇ ପରମା, ଆଗରୁ ଯୋଉ ପରମା ଡାକୁଥିଲା ସେଇ ପରମା ଡାକ, ଏଇ ଘର କାମ କରିବାକୁ ରହିଥିଲି ଏବେ ବି ରହିଛି।
2: ତମେ ଆଉ ଘର କାମ କରନା ମଉସା, ମୁଁ ନନାଙ୍କୁ କହି ଅନ୍ୟ ଲୋକ ରଖେଇଦେବି।
1: ମୁଁ ଦାନା ପାଣି ତେବେ ଏବେଠୁ
2: ଯେମିତି ସରକାରୀ ଅଫିସରୁ ଦରମା ପାଉଥିଲ ସେମିତି ପାଇବ, କିନ୍ତୁ ଆମ ଘର କାମ ଆଜିଠୁ ମନା, ବୁଝିଲ ମଉସା?
1: ପୁଣି ମଉସା ଡାକିଲ ଦେଇ, ମୋ ମନ ମାନୁନି।
2: ମାନିଯିବ ମଉସା, ବ୍ୟସ୍ତ ହେବାର କିଛି ନାହିଁ।
1: ଆଚ୍ଛା ଦେଇ, ଯୋଗାର ପାଠ ସରିଲା ନା ଆଉ ପଢିବାକୁ ଅଛି?
2: ପାଠ ସରିଲା ମଉସା, ହେଲେ ପଢିବା କାହାରି ସରେ ନା।
1: ତେବେ ଆଉ କଣ ପଢିବ?
2: ୟା ପରେ ଚାକିରି ପାଇଁ ପଢିବାକୁ ହବ, ଆଇଏଏସ୍ ଓଏଏସ୍ ଏମିତି ଅନେକ ଚାକିରି ପାଇଁ।
1: ଯାହା ଆପଣଙ୍କର ଦୟା ଆଉ ଠାକୁରଙ୍କର କୃପା।
2: ଛାଡ଼, ତାଙ୍କୁ କହିବ ମଉସା, ସେ ଫାର୍ଷ୍ଟ କ୍ଲାସ ଫାଷ୍ଟ ହେଇଛନ୍ତି, ବାପା ଫୋନ କରି କାଲି ବୁଝିଛନ୍ତି।
1: କହିଦେବି ଦେଇ,
2: ସମୟ ପାଇଲେ କେବେ ତମ ଘର ଆଡେ ବୁଲି ଯିବି ମଉସା।
1: ଆମ ଘର ଆଡେ ନାଇଁ ଦେଇ, ତମ ଭାରି ବଡ ଲୋକର ଝିଅ, ନାଇଁ ଦେଇ, ମୋତେ ସେସବୁ କଥା ଭଲ ଲାଗୁନି, ଯେତେ ହେଲେ ବି ଆମେ ଅଛବ ଅଜାତି ଦେଇ ନାନା।
2: କିଛି ନାହିଁ, କିଛି ଯାଇ ଆସି ନାହିଁ ମଉସା, ଜାତି ଅଜାତି ମୋ ଆଖିରେ ସବୁ ସମାନ।

0: ଆରେ ଜଗା, ମୁଣ୍ଡିଆ ମାରୁଛୁ କାହିଁକି?
1: ତମ ଆଶୀର୍ବାଦ ପାଇଁ ସବୁ ଉନ୍ନତି ବୋଉ, ଆଜି ମତେ ଗୋଟେ ଚାକିରି ମିଳିଯାଇଛି।
0: ସତେ? ବଡ଼ ଚାକିରି ତ?
1: କଲେଜର ଅଧ୍ୟାପକ, କଲେଜରେ ପଢୁଥିବା ପିଲାଙ୍କୁ ପାଠ ପଢେଇବା କାମ।
0: ହୟେ ଜଗା ବାପ, କୁଆଡେ ଗଲ କି? ଆସ ଶୁଣ।
1: କୋଉ କଥା?
0: ଏଇ ଜଗା ଚାକିରି କଥା। କଲେଜରେ ପାଠ ପଢେଇବା ଚାକିରି?
2: ହଁ, ଉଠୁ ଉଠୁ ବାବା, ପରମାୟୁ ଭଗବାନ ଖୁବ ଦିଅ।

0: ଉଠୁ ଉଠୁ, ଆମ ପାଇଁ ଜୁଆର ହବା ନ ହବା ଏକା, ତୋ ଉପରେ ସବୁବେଳେ ଆମର କହିଲାଣ ଅଛି ରେ ବାପ। ହେଇ ଦେଖୁନୁ ପାଠ ସାରୁ ସାରୁ ଚାକିରି ମିଳିଗଲା। ଏ ଜଗାବୁ, ଏ ଜଗାବୁ,
1: କଣ କହୁଛ?
0: ଆଜି ଠାକୁରଙ୍କ ପାଖରେ ଭୋଗ କରିସାରି ପଡ଼ିଶା ଘରେ ସବୁ ମିଠେଇ ବାଟି ଦେଇ ବୁଝିଲୁ ନୋଟିନେ ଧ ଟଙ୍କା ଧ।
1: ଠିକ କଥା ମନେ ପକେଇଛ, ସାଇ ପଡ଼ିଶାଙ୍କ ମୁହଁ ମିଠା କରିବା ଠିକ କଥା, ମୁଁ ପୁରା ଭୁଲି ଯାଇଥିଲି। ଦିଅ ଆଜି ତମ ପଇସାରେ ବାଣ୍ଟିବି, ଜଗା ଦରମା ପାଇଲେ ସେଦିନ ସେ ପଇସାରେ ବାଣ୍ଟିବି, ସାଇ ପଇସା ନ ଜାଣିଲେ ହବ କେମିତି?
2: ବୋଉ ତମେ କଥା ହଉ ତା, ମୁଁ ମୋ ସାଙ୍ଗସାଥି ମାନଙ୍କୁ ଦେଖା କରି ଆସେ।
1: ହଉ ଯା। ବୁଝିଲ ଜଗା ବାପା, ଠାକୁର ଆମ ଡାକ ଠିକ ଶୁଣିଛନ୍ତି, ତାକୁ ନଖେ ଜୁହାର।
0: ଆଚ୍ଛା ଜଗାଉ, ଜଗା ମଣିଷ ହବାରେ ଠାକୁରଙ୍କର ଯେତିକି ଦୟା, ବାବୁ ମାଙ୍କର ବି ସେତିକି ଦୟା। ସାଇ ପଡ଼ିଶାରେ ତ ମିଠେଇ ବାଣ୍ଟିବା, ଆଉ ବାବୁ ଘରେ ସେମାନେ ଆମ ମିଠେଇ କଣ ଛୁଇଁବେ?
1: ବ୍ରାହ୍ମଣ ଘର ତାଙ୍କର, ଆମ ହାତରୁ
0: କଥା ଅଧା କରି ରହିଗଲୁ କଣ? ମ
1: ତମ ମନରେ ଯୋଉ ସନ୍ଦେହ, ମୋ ମନରେ ବି ସେଇ ସନ୍ଦେହ, କେମିତି କଣ କଲେ ଆମ ଖୁସି ଜଣେଇବା, ମୋ ହେଜୁକୁ ମୋଟେ ତ ଆସୁନି, କିଛି ଗୋଟେ ନ କଲେ ମନଟା ସବୁଦିନ ହାଇ ପାଇଁ ହବ।
0: ହଉ ଦେଖିବା କାହାକୁ କେମିତି ପଚାରି ଯାହା କରିବା କଥା କରିବା। ଆଉ ବାବୁ ମାଙ୍କର ଦୟା ଯେତିକି, ତାଙ୍କ ଝିଅର ମନଟା ବି ସେତିକି, ଦେଇକି ଭାରି ଭଲ ଲୋକ। ଆଚ୍ଛା କଣ କମ ଆମ ଜଗାକୁ ସାହାଯ୍ୟ କରୁଛନ୍ତି, ବହି ପତ୍ର ଟଙ୍କା ପଇସା ଏମିତି କେତେ କଣ ନା। ହଏ ଜଗାଉ, ବାବୁ ଘର ମୋଟର ଗାଡି ଶବ୍ଦ ପରି ଶୁଭୁଛି ନା କଣ? ହେ ଏ ଜଗା ଚାକିରି କଥା କାହାଠୁ ଶୁଣି ଚାଲିଲି କି? ଏ ଚାଲୁ ଚାଲୁ ଗାଡ଼ି ଚାଲୁ। ହଁ ତ
1: ହଏ ବାବୁ ମା ନୁହନ୍ତି, ଦେଇ ଦେଇ ଆସିଛନ୍ତି, ଚାଲ।
0: ଦେଇ ତମେ?
3: ହଁ ମଉସା, ଏମିତି ଚାଲି ଆସିଲି, ଖୁସି ଖବରଟା ଶୁଣିଲି ତ, ଭାବିଲି ମଉସା ମାଉସୀ କେମିତି ଖୁସିରେ ଅଛନ୍ତି ଟିକେ ଦେଖି ଆସେ।
1: ଦେଇ
3: ଏଥିରେ ଆଶ୍ଚର୍ଯ୍ୟ ହବାର କଣ ଅଛି ମାଉସୀ?
1: ଦେଇ
3: କଣ ହେଲା ମାଉସୀ?
1: ନାଇଁ କିଛି ନାଇଁ ଯେ।
0: ଆମର ଆଜି ବଡ ଭାଗ୍ୟ ଦେଇ, ତମ ପାଦ ଆଜି ଆମ ଏ ସାତ ଚାକର ପରମା ଗୋଚ୍ଛାତେ ଘରେ ପଡିଲା ହେଇଟି। ଏ ଜଗାଉ,
1: ବ୍ୟସ୍ତ
3: ହେବାର କିଛି ନାହିଁ ମାଉସୀ, ତଳ ଉପର ମୋର କିଛି ବାରଣ ନାହିଁ।
1: ଆପଣ ମାନଙ୍କର ସିନା ପକ୍କା ପିଣ୍ଡା ଘର ଦେଇ, ଯୋଉଠି ଯେମିତି ବସି ପଡ଼ିଲେ କିଛି ବାରଣ ନାହିଁ, ଆମର ପୁରା ମାଟି ଘର କଚା ଘର, ବସୁ ବସୁ ମାଟି ଧୂଳି ଲୁଗାରେ ଲାଗିଯିବ, ରୁହ ଖଣ୍ଡେ ମୁଁ ମସିନା ଆଣେ।
0: ନାଇଁ ନାଇଁ ଜଗାଉ, ଏ ତାଳ ପତ୍ର ଚଟେଇ ଆଣ।
3: ଓହୋ ମାଉସୀ କିଛି ଦରକାର ନାହିଁ।
0: ଶୁଣ ଦେଇ, ପୁଅଟା ଚାକିରି ପାଇବା ଖୁସିରେ ଏବେଳା କାମକୁ ଯାଇପାରିନି, ମା ବିରକ୍ତ ହୋଇନଥିଲେ ତ? ନା ତମ ହାତରେ ଖବର ଦେଇଛନ୍ତି କି ଦେଇ?
3: ମୁଁ ତ ସେଦିନରୁ କହିଲିଣି ମଉସା, ତମର ଆମ ଘରେ କାମ କରିବା ବନ୍ଦ କର।
1: ବସ ଦେଇ,
3: ଏ ସାହିରେ ଏକୁଟିଆ ତମ ପୁଅ ପାଠ ପଢୁଥିଲେ ନା ଆଉ କିଏ ପଢ଼ନ୍ତି?
1: ତା ସାଙ୍ଗ ଭାବ କେହି ସେମିତି ପାଠ ସାଠ ପଢି ନାହାନ୍ତି, ଆମ ଜାତିଆଣ କାମ ପ୍ରାୟ ସମସ୍ତେ କରନ୍ତି, ଏବକୁ କଦମା କୋଉଠି ପିଲା ଦିଅଖର ଲେଖୁଛନ୍ତି ପଢୁଛନ୍ତି ନହେଲେ ନାହିଁ।
3: ଆଚ୍ଛା ମାଉସୀ ଜଗନ୍ନାଥ କୁଆଡେ ଗଲେ?
1: ଏଇ ସାଙ୍ଗ ଭାବ କାହା ସାଙ୍ଗରେ ଦେଖା କରିବାକୁ ଯାଇଛି।
3: କହୁଚ ପରା ମାଉସୀ, ତାଙ୍କ ସମାଜକନ୍ଦ ଏଠି କେହି ନାହାନ୍ତି ବୋଲି?
1: କି କଥା କହୁଛ ଦେଇ, ମଣିଷ ଯେତେ ଯାହା ହେଲେ ବି ଜାତିଗତର ନ ମାନିଲେ ଚଳିବ, ମୂର୍ଖ ହୁଅନ୍ତୁ କି ପାଠୁ ହୁଅନ୍ତୁ, ପିଲାଦିନର ସାଙ୍ଗସାଥି ତାର ନାହାନ୍ତି କେତେ କେତେ ଅଛନ୍ତି ନା?
3: ମୁଁ ସେ କଥା କହୁନି ମାଉସୀ,
1: କେତେବେଳେ ଆସିବା କଥା କହୁଛ? ଠିକ ଅଛି ଦେଇ, ସେ ଆସିଲେ ମୁଁ କହିଦେବି ତମେ ଆସିଥିଲ ବୋଲି।
3: ନାଇଁ ଯେ,
1: ତମେ ବ୍ୟସ୍ତ ହୁଅ ନା ଦେଇ, ଯା ବସେଇବାକୁ କୋଉ ଜୁ ଅଛି, ପାଣି ଗିଲାସ ଦବାର ତ ଆମର ବଳକଳ ନାହିଁ, ଜାଣୁ ଜାଣୁ ବା କେମିତି ଅଛୁଆ ଜାତି ହେଇ ବ୍ରାହ୍ମଣ ଘର ଝିଅକୁ, ନାଇଁ ନାଇଁ ସେ ପାପ କରିବିନି, ଯେଛା ଜାତି ତାକୁ ବଡ।
3: ମୋର ପାଣି ପିଇବାର ଦରକାର ନାହିଁ ମାଉସୀ, ତା ଛଡା ଛୁଆଁ ଅଛୁଆଁ ଜାତି ଅଜାତି ଉଚ୍ଚ ନୀଚ ମୋ ଆଖିରେ ସବୁ ଏକା।
2: ଆରେ ଅନୁ, ଏକା ଆସ ନା ତମ ବାପା ବୋଉ ଆସିଛନ୍ତି?
1: ଜଗା ଦେହିଙ୍କ ନାଁ ଧରି କଣ ଡାକୁଛୁ, ସେ ପରା ବାବୁଙ୍କ ଝିଅ ଦେଇଡା।
3: ଆମେ ପୁରା ଏକା ସାଙ୍ଗରେ ପାଠ ପଢୁଥିଲୁ ମାଉସୀ, ନାଁ ଧରି ଡାକିଲେ କିଛି ଅସୁବିଧା ନାହିଁ।
2: ବୋଉ କହିବା କଥା ଠିକ, ତମ କହିବା କଥା ବି ଠିକ, କୋଉଥିରେ ଅସୁବିଧା ନାହିଁ। ହଁ ଅନୁପମା, ଅଧ୍ୟାପକ ଭାବେ ଗୋଟେ ନିଯୁକ୍ତି ମିଳିଯାଇଛି।
3: ବାଃ ଖୁବ ଖୁସିର କଥା, କିନ୍ତୁ ଜଗନ୍ନାଥ

0: ତମେ ଏଇ ଚାକିରିଟା ପାଇ ଯେ ଆଉ କିଛି ନ କରି ବସିଯିବ ତା ନୁହେଁ।
1: ତମେ କଣ କହିବାକୁ ଚାହ?
0: ତମକୁ ଆଇଏଏସ୍ ଦେବାକୁ ପଡିବ।
1: ମତେ?
0: ହଁ ତମକୁ।
2: ମୁଁ ଟିକେ ଭିତରୁ ଆସୁଛି ଦେଇ।
0: ହଁ ମାଉସୀ, ହଁ ଶୁଣ ଜଗ, ତମ ପରି ଉଦ୍ୟମାନ ପ୍ରତିଭା ନିଶ୍ଚୟ ଆଇଏଏସ୍ ପାଇବ।
1: ଧନ୍ୟବାଦ।
0: ଧନ୍ୟବାଦଟା ଆଇଏଏସ୍ ପାଇସାରିଲେ ଦେବ। ଏବେ ଯୋଉ ଚାକିରିଟା ପାଇଛ ତା ପାଇଁ
1: ଯାହା କହିବ ମୁଁ ପ୍ରସ୍ତୁତ।
0: କଥା ନା କାମରେ
1: ଉଭୟଟାରେ?
0: ତେବେ ଗାଡ଼ିରେ ବସ।
1: ମାନେ?
0: ଯଥାସ୍ଥାନରେ ବୁଝେଇ ଦେବି, ବସ ନା।
1: ଆଜି ନୁହେଁ, ଆଉ କେବେ।
0: ଆଜିର ଭୂମିକା ଆଜି ପାଇଁ ମୂଲ୍ୟବାନ, ଅନ୍ୟ ଦିନ ପାଇଁ ମୂଲ୍ୟହୀନ। ନିର୍ଦ୍ଦିଷ୍ଟ ଦିନର ଆନନ୍ଦ ଅନ୍ୟ ଦିନକୁ ଅପେକ୍ଷା କରେ ନା। ଶୁଣ ଜଗ, କଥା ଦେଇଛ, ଭୁଲେଇଲେ ମୋର ଭୁଲିବାର ନାହିଁ।
1: ବୋଉ,
0: ସବୁ କଥା ବାପା ବୋଉଙ୍କୁ କୁହାଯାଏ ନା, ଚାଲ ଆସ ନା।
3: ବୋଉ, ମୁଁ ଆସୁଛି।
2: ମଲା ମଲା, ଆସୁ ଆସୁ ଦି ଜଣ ଯାକ କୁଆଡେ ଚାଲିଗଲେ? ହଇଏ ଜଗାବାପା, କୁଆଡେ ଗଲ ଜଗାବାପା?
3: କଣ ହେଲା, କାଇଁ ଡାକୁଛ?
2: ଆଡକୁ ଆଇଲ,
3: କଣ ହେଲା?
2: ହଇଅ, ସେ ମାମୁଙ୍କ ଝିଅ ଦିନେ ନାହିଁ କି କାଳେ ନାହିଁ, ମାଉସୀ ମଉସ କାହିଁକି ଆଜି ଡାକ ପକେଇଲା?
3: ପାଠଶାଠ ପଢୁଛନ୍ତି, ଆଉ କିଛି ଡାକିବାକୁ?
2: ମଲା ମର, ତମ ଝିଅ ଖରାପ ବେଳେ ମୁଁ ଯୋଉ ତମ ପାଇଁ ତାଙ୍କ ଘରେ କାମ ଖଟୁଥିଲି, ମାଠୁ ଝିଅ ପର୍ଯ୍ୟନ୍ତ ଉରି ପକଉଥିଲେ ଜଗାମା ଜଗାମା, ଆଜି ପାଠ ବଦଳେଇଦେଲା।
3: ତାଙ୍କ ମହତ ଯଦି ବଦଳେଇ ଦେଲା ଆମର ଅସୁବିଧା କଣ? ଆମ ଇଜ୍ଜତ କମିଲା ନାହିଁ ତ?
2: ନାଇଁ ନାଇଁ, ଏ କଥା କାହିଁକି ମୋ ମନକୁ ମୋତେ ପାଉନି।
3: ତୋ ମନକୁ ପାଉନି ବୋଲି ତାଙ୍କ ବୁଦ୍ଧି ବିବେକକୁ ବେଖାତିରି କରିବା, ହେତେଇ ଦେବା, ସେମାନେ ଯାହା ଡାକୁଛନ୍ତି ଡାକନ୍ତୁ, ଆମର କଣ ହେଲା?
2: ତମେ ଯୋଉ ଅଛି ନା କଥା କହୁଛ,
3: ତୁ ଯଦି ଜାଣିଛୁ ଛିଣ୍ଡି ଗଲ
2: ରୁହ, ଦେଖିବ କେମିତି ଛିଣ୍ଡାଇଦେବି। ମାଉସୀ ଲୋ, ଟିକେ ପିଣ୍ଡା ଦେ, ପିଣ୍ଡା ଦେଲୁ ଯଦି ଗୋଟେ ଖାଇବାକୁ ଦେ, ଖାଇବାକୁ ଦେଲୁ ଯଦି ପଖାଳ ନ ଦେ ତତଲା ଦେ। ନାଇଁ ନାଇଁ, ମୋର ଏତେ କଥାକୁ ପାଳେ କିଏ ହେଲା ନା, ଯାହା ଘରେ ଖାଇବନି ତା ଜାତି ପଚାରିବନି, କାଦୁଅକୁ ପଶିବ କାହିଁକି, ଗୋଡ ଧୋଇବ କାହିଁକି?
3: ମତେ ଡାକିଲୁ କଣ ଇଏ ଢକ ଢମାଳିକା ଶୁଣିବା ପାଇଁ ନା, ନା ଶିଖେଇବାକୁ?
2: ନାଇଁ ଯା, ଏଥର ମୋ କଥା ମୁଁ ବୁଝିବି।
3: ଆ ତୁ ବୁଝୁଥା, ବାବୁ ଘରେ ବୁଝେ, କାମ ସାରା ବାକି ପଡିଛି, ମୁଁ ଯାଉଛି, ତୋ ସାଙ୍ଗରେ ମୁଁ ପିଆ କିଆ ହେଇପାରିବି ନା।

0: ବି ଏମିତି କରି ଯାଉଛନ୍ତି ନା।
1: ଠିକ ଅଛି ଠିକ ଅଛି, ତମେ ମନ କଥା ଟିକେ ମନେ ରଖିଥା। ତା ଛଡ଼ା ଅନୁକୁ ଏ ଜଗ ସାଙ୍ଗରେ ଟିକେ ମିଶାମିଶି କରିବାକୁ ବାରଣ କରିବୁନି। ଚାରିଆଡୁ ସମ୍ପର୍କଟା ଯୋଡ଼ି ହେଇଥାଉ ନା କଣ କହୁଛ?
0: ଏଇ କଥା ଏତିକିରେ ବନ୍ଦ ଥାଉ, ପରମା ଆସିବା ବେଳ ହେଇଗଲାଣି, ସୁରାକ ପାଇଲେ ଆମ ଦୁର୍ବଳତା ଧରା ପଡ଼ିଯିବ। ପରମା ବୋଧେ ଆସୁଛି।
1: ଆସୁ ଆସୁ, ତମେ ଟିକେ ଭିତରକୁ ଯାଅ ତ, ଯାଅ ଯାଅ।
2: ଜୁହାର ଆଜ୍ଞା।

0: ଚାରିଆଡୁ ସମ୍ପର୍କଟା ଯୋଡ଼ି ହେଇଥାଉ ନା କଣ କହୁଛ?
1: ଏଇ କଥା ଏତିକିରେ ବନ୍ଦ ଥାଉ, ପରମା ଆସିବା ବେଳ ହେଇଗଲାଣି, ସୁରାକ ପାଇଲେ ଆମ ଦୁର୍ବଳତା ଧରା ପଡ଼ିଯିବ। ପରମା ବୋଧେ ଆସୁଛି।
0: ଆସୁ ଆସୁ, ତମେ ଟିକେ ଭିତରକୁ ଯାଅ ତ, ଯାଅ ଯାଅ।
2: ଜୁହାର ଆଜ୍ଞା।
0: ହଉ ହଉ ହଉ, ତୋର ଏବେ ପରମ ଆନନ୍ଦ, ପରମାନନ୍ଦ ନା କଣ?
2: ପରମା ଗୋଛାଏ ତ ଆପଣଙ୍କର ଯୋଉ ସେବାକାରୀକୁ ସେଇ ସେବାକାରୀ ଆଜ୍ଞା।
0: ଆରେ ସମୟ ଅନୁସାରେ ସବୁ ବଦଳିବାକୁ ପରିସ୍ଥିତି ବାଧ୍ୟ କରେ ପରମା। ଏଇ ଯେମିତି ଆବେ ପରଶୁ ଯାବେ ପରଶୁ ବାବୁ ପରଶୁରାମ। ଆରେ ପୁଅ ତୋର ଯୋଗ୍ୟ ହେଇ ବାହାରିଲା, ବାପର ଇଜ୍ଜତ ବଢ଼ିବନି, ପରମାରୁ ପରମାନନ୍ଦ ହବନି।
2: ଆପଣଙ୍କ ପାଖରେ ମୋ ଇଜ୍ଜତ ବଢ଼ିବାର ବାଟ କାହିଁ ବାବୁ? ଆ ଯାହାକୁ ସେଇଆ ନା ଆଉ
0: ବାଟ? ଆରେ ତୋ ଇଜ୍ଜତ ପାଇଁ ମୁଁ ବାଟ ଖୋଜି ସାରିଛି ପରମାନନ୍ଦ। ଆଗରୁ ଅଫିସରୁ ଯେମିତି ଦରମା ନଉଥିଲୁ ନବୁ, କିନ୍ତୁ ଘର କାମ ଯାହା କରୁଥିଲୁ ଆଜିଠାରୁ ବନ୍ଦ। ତୁ ଯାହା କରୁଥିଲୁ ସେ କାମ ପାଇଁ ମୁଁ ଅନ୍ୟ ଲୋକ ବ୍ୟବସ୍ଥା କରିସାରିଛି।
2: ବାବୁ ଏ କଥା କାହିଁ କଲେ?
0: ଆରେ କେବଳ ତୋ ପୁଅ ପାଇଁ, ତୋ ପୁଅର ଇଜ୍ଜତ ପାଇଁ।
2: ବାବୁ
0: ଓହ, ଜାଣିଛୁ ତୋ ପୁଅଟାକୁ ମୁଁ ବହୁତ ଭଲ ପାଏ, ତା ପାଇଁ ନୁହେଁ ରେ, ତା ଶିକ୍ଷା ଦୀକ୍ଷା ବୁଦ୍ଧି ବିବେକ ପାଇଁ। ଭଲ ମଣିଷଟିଏ ସେ ହବ ନିଶ୍ଚୟ ନିଶ୍ଚୟ ନିଶ୍ଚୟ।
2: ଆପଣଙ୍କ ତୁଣ୍ଡ ସୁତୁଣ୍ଡ ହଉ ବାବୁ।
0: ଆଚ୍ଛା ଶୁଣ ପରମାନନ୍ଦ, ଯାହା ଯେତେବେଳେ ଟଙ୍କା ପଇସା ତୋ ପାଇଁ ହଉ କି ତୋ ପୁଅ ପାଇଁ ହଉ, ଦରକାର ଯଦି ପଡ଼େ ନିଃସଙ୍କୋଚରେ ମାଗି ନବୁ, ଡରିବାର କିଛି ନାହିଁ। ତୁ ତ ଦେଖିଥିବୁ ଖାସ ଖାସ ଲୋକ ଏ ହାତରୁ ତଳ ହାତ କରି ପ୍ରଚୁର ଟଙ୍କା ନିଅନ୍ତି, ତତେ ଟଙ୍କା ଦେବାରେ କିଛି ବାଧା ନାହିଁ।
2: ମୁଁ ଆଖି ସବୁ ଦେଖିଛି ବାବୁ, ସବୁ ଜାଣିଛି।
0: ଆଚ୍ଛା ଆଚ୍ଛା, ହଁ ହଁ ଯା।

0: ଏତେ ଯା ଆସ କରିବାର କାରଣ କଣ? ସତ କହ ଜଗା, ତତେ ମୋର ଆଣେ
1: ବୋଉ
0: ପାଟିରୁ କଥା ବାହାରିନି କାହିଁକି? ତତେ ଜଣାନି ତା ବାପା ତୋ ବାପାର ମାଲିକ? ତତେ ଜଣାନି ସେ ଜାତିରେ ବ୍ରାହ୍ମଣ? ତତେ ଜଣାନି ଝିଅ ପୁଅ ଏକାଠି ହସିଲେ ବସିଲେ ଲୋକେ ଭୁଲ ବୁଝନ୍ତି?
1: ଏମିତି କଣ କହିଯାଉଛୁ ବୋଉ?
0: କହୁଛି, ମୋ ମନକୁ ଛୁଉଁଛି ବୋଲି କହୁଛି, ଲୋକେ ତା ହିତ ପରା କରିବେ ବୋଲି କହୁଛି, ବଡ ଲୋକ ଝିଅମାନେ ଏମିତି ଫନ୍ଦା ମେଲନ୍ତି ବୋଲି ଏତିକି ବୁଝିପାରୁନୁ?
1: ମୁଁ କଣ ବୁଝିଛି ନ ବୁଝିଛି ତୁ ହୁଏତ ବୁଝିପାରୁନୁ ବୋଉ।
0: ହଁ ମୁଁ ବୁଝିପାରିବି କେମିତି? ମୋ ବୁଦ୍ଧି କମ, ବିବେକ କମ, ଧାରଣା କମ, ବୁଝିବା ବଳବ ମୋର କୋଉଠି ଅଛି? ମୁଁ ମୂର୍ଖଟାଏ, ତୋ ହିସାବକୁ ପାଉନି। ଆରେ କାହା ଯୋଗୁଁ ମଣିଷ ହେଇଛୁ? କିଏ ଏଡ଼ିଟୁରୁ ଏଡ଼ିଟିଏ କଲା?
1: ମୁଁ ତ ଅସ୍ୱୀକାର କରୁନି, ସଫା କହୁଛି।
0: ତାହେଲେ ମୋ ପଚାରିବାର ଉତ୍ତର ସଫା କହିପାରୁନୁ କାହିଁକି?
1: ସଫା କହୁଛି, ମୋର କିଛି ଆବିଳତା ନାହିଁ କି କି ସମ୍ପର୍କ ନାହିଁ, ସତ ବୋଉ।
0: ସମ୍ପର୍କ ନାହିଁ ଯଦି ଖୁବ ଭଲ, କିନ୍ତୁ ମନେ ରଖ ମଣିଷ ପାଖରେ ତା ଜାତି ବଡ଼, ତା ଜନ୍ମ ବଡ଼, ତା ପରମ୍ପରା ବଡ଼।
1: ତୁ କଣ ଭାବୁଛୁ ବୋଉ, ମୁଁ ପାଠ ଦିଅକରେ ପଢ଼ିଲି ବୋଲି ଏସବୁ ଭୁଲିଯିବି? ନାହିଁ ବୋଉ, ତୋର ଆଣ ପକଉଛି ତମ ଭଲରେ ମୋ ଭଲ।
0: ତୋର ଯଦି ମନ କଥା ଓ ମୁଣ୍ଡ ଛୁଇଲୁ, ଆମେ ଯାହା ଚାହିଁବୁ ତୁ ମାନିନବୁ?
1: ଆଉ କେତେ ମନ ଖୋଲି କହିଲେ ତୁ ସତ ବୁଝିବୁ କହିଲୁ?
0: ସେଇଥିପାଇଁ ତୋର ଆଣ ପକେଇବାକୁ କହୁଛି।
1: ହେଲା ବାବା ହେଲା, ତୋର ଆଣ ଖାଉଛି ତୋ ମୁଣ୍ଡ ବି ଛୁଇଁଛି, ମୁଁ ତମ କଥାରେ ଥିଲି ଅଛି ରହିବି ହେଲା।
0: ଏତିକି ହେଲେ ଭଗବାନ ତୋ ମୁଣ୍ଡରେ ନିଶ୍ଚୟ ସୁନା କଳସ ଢାଳିବେ
1: ବୋଉ।
2: ନନା, ଖବର କାଗଜ ପଢୁଛ ଅତ? ସେ ଖବର କିଛି ରଖୁନା।
3: ଆଚ୍ଛା ଅନୁ, ଖବର ରଖୁଛି କି ନା ତୁ କେମିତି ବୁଝିବୁ? ତା ଛଡା କୋଉ ଖବର ଉପରେ ତୋର ଗବେଷଣା ଟିକେ ଶୁଣେ ତ।
2: ଆଜି ଆଇଏସ୍ର ରେଜଲ୍ଟ ବାହାରିଛି।
3: ଜଗାର କଣ ହେଇଛି?
2: ଯାହା ହବାର କଥା ହେଇଛି, ଲିଷ୍ଟରେ ନାଁଟା ସବା ଉପରେ।
3: ଗୁଡ୍। ଆଇଏସ୍ ଶୁଣୁଛ?
4: କଣ କହୁଛ?
3: ଏଇ ଜଗା ଆଇଏସ୍ ପାଇଛି।
4: ଯା ହଉ, ଗୋଟିଏ ଚିନ୍ତା ଗଲା।
2: କୋଉ ଚିନ୍ତା ଥିଲା ବୋଉ, ଏବେ ଚାଲିଗଲା?
4: ହୋ ହୋ, ତୁ ବୁଝିପାରିବୁନି।
2: ନନା, ତମେ ଟିକେ ବୁଝେଇ ଦିଅ ନା।
3: ସମୟ ସବୁ ବୁଝେଇଦବ ମା, ଆଉ କାହାରିକି ବୁଝେଇବା ଦରକାର ପଡ଼ିବନି, ନିଜେ ନିଜେ ବୁଝିଯିବୁ। ଆଚ୍ଛା, ଆଇଏସ୍ ପାଇବା କଥାଟା ପରମା ପୁଅ ଜାଣିଲାଣି ତ?
2: ବୋଧେ ଜାଣିନଥିବେ।
3: ସନ୍ଦେହ ଯଦି ତୁ ତାକୁ ଜଣେଇଦେବୁ କାହିଁକି?
2: ଏବେ ନ ଜାଣିଥିଲେ ପରେ ଜାଣିଯିବେନି।
3: ପରୀକ୍ଷା ଫଳଟା ଯା।

0: ମୁହଁରୁ ପ୍ରଥମେ ଶୁଣାଯାଏ ତା ଚାର୍ମଟା ଅଲଗା, ବୁଝିଲୁ ମା?
1: ରାଇଟ୍, ମୁଁ ତେବେ ଜଣେଇ ଦେଇ ଆସୁଛି ନା?
0: ହଁ, ଡେରି କାହିଁକି, ଡେରି କାହିଁକି, ଯା ମା।
2: ହଏ, ତମର କୋଉ ବୁଦ୍ଧି କହିଲ, ଝିଅଟାକୁ ସଞ୍ଜବେଳେ ଜଗା ଘର ଆଡେ ପଠେଇଦେଲ।
0: ଆରେ ତମେ ଭାବରେ ପ୍ରକାଶ କଲ, ମୁଁ ଟିକେ ଭାଷା ପ୍ରୟୋଗ କରିଦେଲି, ଆଉ କଣ, ପାର୍ଥକ୍ୟ କିଛି ନାହିଁ। ପ୍ରଭେଦ ଟା କୋଉଠି?
2: ପ୍ରଭେଦ ଏଇଠି ଯେ ମୁଁ ମା, ତମେ ବାପ। ଆଉ ପ୍ରଭେଦ ଏଇଠି ଯେ ମୋର ଭାବ ତୁମ ଭାଷାରେ।
0: ହଁ, ଧରି ମାରିଲେ ଯାହା, ବାନ୍ଧି ମାରିଲେ ବି ସେୟା। ବରଂ ଧନ୍ୟବାଦ ଦବା କଥା, ତମର ମୋର ଲକ୍ଷ୍ୟ ଏକ, ଲକ୍ଷଣ ମଧ୍ୟ ଏକ,
2: ଆଇ ଏ ଏସ। ବୁଝିଲି ବୁଝିଲି, ସ୍ୱାମୀ ସ୍ତ୍ରୀ ପରା ଠାରରେ ବୁଝନ୍ତି, ବୁଝି ହବନି କେମିତି ମ।
0: ହେଇଟି ଏହି ଖୁସିରେ ଟିକେ
2: ତମ ଖୁସି ହଉଥା ମୁଁ ଯାଏ।
0: ଆରେ ଶୁଣ ଶୁଣ, ଅଞ୍ଜଳି ଅଞ୍ଜଳି,

0: ସନ୍ଧ୍ୟା ସମୟରେ ଗାଡ଼ିରେ ବସିବା ବେଳେ ବସନ୍ତ ପବନ ଦେହକୁ ମନକୁ କେମିତି ଲାଗେ ଯାକ?
1: ଶିହରଣ ଲାଗେ।
0: ଲାଗିଆସ ଟିକେ ପାଖକୁ।
1: କେତେ ଦୂର ଯିବ?
0: ଦୂର ପର୍ବତ ସୁନ୍ଦର,
1: ସୁନ୍ଦରତମ ଦର୍ଶନ,
0: ସୁନ୍ଦର ତୃପ୍ତିର ଅବସାଦ ନାହିଁ।
1: ଦେଖୁଛି ତମେ ଆଜି ବହୁତ ଖୁସି।
0: ତମ ଆୟସ ପାଇବା ଖୁସିରେ ମୋଠୁ ଅଧିକ ଖୁସି ବୋଧେ ଜଣେ ବି ନଥିବ, ଯେଉଁଥିପାଇଁ କାଠ ଯୋଡ଼ି କୂଳରେ ଏକାଞ୍ଚନରେ ବସି ମନ ମେଣ୍ଟେଇବାକୁ ଆସିଛି, ଆଉ ତମକୁ ସାଙ୍ଗରେ ଆଣିଛି। ଏ ଆସନା ସେଇ ଅନ୍ଧାରୁଆ ଜାଗାରେ ବସିବା, ମନ ପୁରେଇ ହସିବା, ରସିବା, ଏମିତି ଅନେକ କିଛି।
1: ସେ ଅନେକ କିଛି କ'ଣ?
0: ତମେ ପାଖକୁ ଲାଗି ଆସନା, ବୁଝେଇଦେବି, ଆସନା।
1: ଠିକ୍ ଅଛି, ଆସିଲି, ଏବେ ବୁଝାଅ।
0: ମୁଁ ବୁଝେଇବା ପୂର୍ବରୁ ତମେ ନିଶ୍ଚୟ ବୁଝିଯିବ। ଶୁଣ, ତମେ ବିଶ୍ୱାସ କରବା ନକର ଜଗନ୍ନାଥ, ମୁଁ ତୁମକୁ ଖୁବ ଭଲ ପାଏ।
1: ଅନୁପମା
0: ଆଶ୍ଚର୍ଯ୍ୟ ହେଇଗଲ କାହିଁକି?
1: ମତେ
0: ତମେ ଠିକ ଅନୁଭବ କରିଛ। ତମେ ଆଜି ମୋ ମନ ପ୍ରାଣ ହୃଦୟରେ ଆଉ ଜଗ ହେଇ ନା ଜଗନ୍ନାଥ ହେଇଯାଇଛ। ମତେ ବିଶ୍ୱାସ କର, ମୋ ମନର ଯୌବନର ଆଜି ପ୍ରବଳ ବେଗରେ ଗତି କରୁଛି ଜଗନ୍ନାଥ। ତମ ସମସ୍ତ ବିଦ୍ୟା ବୁଦ୍ଧି ଖଟେଇ ଦେଖ, ଏଥିରେ କିଛି ଛଳନ ନାହିଁ, କୌଣସି ପ୍ରହସନ ନାହିଁ। ମୁଁ ମୋ କାୟ ମନ ପାଖରେ ତମ ସାନ୍ନିଧ୍ୟ।
1: ଅନୁପମା ଚାଲ ନିଜ ନିଜ ଘରକୁ ଫେରିଯିବା।
0: ମୋ କଥାର ଉତ୍ତର ଦେଲନି ତ? ତମେ ନବାକୁ ଭଲ ପା ନା ଦେବାକୁ ଭଲ ପା?
1: ବର୍ତ୍ତମାନ ଅବସ୍ଥାରେ ମୁଁ କିଛି କାଠ ନେବାକୁ ଚାହେଁ ନା, ବରଂ ସାଧ୍ୟ ମୋତେ ଦେବାକୁ ଚାହେଁ।
0: ତେବେ ଦିଅ।
1: କ'ଣ
0: ମନା କରିବନି ତ?
1: ହଁ, ଆଜି ପାଇଁ ଯାହା ଚାହୁଁଛ କୁହ, ମନକୁ ମନେଇ ନେଲି ମନା କରିବିନି।

0: ଅନୁପମା, ତମେ ବ୍ରାହ୍ମଣ ଘରର ଝିଅ, ମୁଁ ଅଛବ ଦରିଦ୍ର ଘରର ପିଲା। ଅଛୁଆଁ ରକ୍ତ ମୋ ଦେହରେ ପ୍ରବାହିତ ହେଉଛି। ଆମ ଭିତରେ ଅନେକ ଅନେକ ପାର୍ଥକ୍ୟ, ଅନେକ ଦୂରତ୍ୱ।
1: ପାର୍ଥକ୍ୟ କୋଉଠି, ଦୂରତ୍ୱ କେତେ?
0: ଅସରନ୍ତି ପାର୍ଥକ୍ୟ, ଯୋଜନ ଯୋଜନ ଦୂରତ୍ୱ, ଦୁର୍ଗମ ପଥ, ମଝିରେ ପଥରର ବନ୍ଧ, ସେ ବନ୍ଧ ଆଖିକି ପାଉନି, ଅନେକ ଅନେକ ବ୍ୟବଧାନ।
1: ମୁଁ ସେସବୁକୁ ମାନିବାକୁ ରାଜି ନୁହଁ ଜଗନ୍ନାଥ। ମୁଁ ତୁମକୁ ବିବାହ କରିବାକୁ ଚାହେଁ।
0: ତମ ମୋ ବିବାହ ହେଇଗଲେ ଜାତିବାଦ ଉଠିଯିବ, ଗରିବ ବଡ଼ ଲୋକର ପାଚେରି ଭୁଷୁଡ଼ି ପଡ଼ିବ।
1: କିନ୍ତୁ ମହାତ୍ମା ଗାନ୍ଧୀ
0: ଖୁବ୍ ଚେଷ୍ଟା କରିଥିଲେ, କିନ୍ତୁ ଜାତିବାଦକୁ ଉଠେଇ ପାରିଲେନି ଅନୁପମା। ଶେଷରେ ରହିଗଲା ହରିଜନ। ବାପୁଜୀ ଲୋକ ମୁଖରେ ପ୍ରିୟ ହୋଇଗଲେ ସିନା ସେ ଗାର ଆହୁରି ଗହିରା ହୋଇଗଲା। କେବଳ ଏତିକି ନୁହେଁ ଅନୁପମା, ଆଜିର ରାଜନୈତିକ ବେପାରୀମାନେ ସେ ବିଭେଦ ରେଖାକୁ ଆହୁରି ଅଧିକ ତୀବ୍ର, ତୀକ୍ଷ୍ଣ, ପ୍ରଖର କରିଦେଲେଣି ଅନୁପମା। ହରିଜନ, ଆଦିବାସୀ, ପଛୁଆ ବର୍ଗ, ସଂଖ୍ୟାଲଘୁ ଏମିତି ନୂଆ ନୂଆ ସଂଘର୍ଷର ସୂତ୍ରପାତ କରିସାରିଲେଣି। ଏତେ ପରେ ବି
1: ଜଗନ୍ନାଥ,
0: ସାମାଜିକ ପରିବର୍ତ୍ତନ ସିନା ଧନରେ ମାପିଲେ ହୁଅନ୍ତା, କିନ୍ତୁ ମପା ଚାଲିଛି ଜାତିରେ। ଏଥିରେ କ'ଣ ପରିବର୍ତ୍ତନ ହୋଇଯିବ? ରାଜନୀତିର ପଶାପାଲିରେ ଜାତିକୁ ଗୋଟି କରି ସଜେଇଛନ୍ତି ଚତୁର ଶକୁନିମାନେ। ସମୟକୁ ଚାହିଁ ନୂଆ ନୂଆ ଫନ୍ଦି ଫିକର ବାହାର କରି ସୁବିଧା ହାସଲ କରିଚାଲିଛନ୍ତି ସେମାନେ। ତାର ଶିକାର ହେଇ ଆମେ ପଙ୍ଗପାଳ ପରି ମାଡ଼ି ଚାଲିଛେ ଆଗକୁ ଆଗକୁ ବହୁତ ଆଗକୁ।
1: କିନ୍ତୁ ତମର ବିଚାରଧାରା ତ ସଂସ୍କାର ଧର୍ମୀ ଜଗନ୍ନାଥ, ତମେ ତମେ ତା ଭିତରେ ଲେସି ପେଶି ହେଇଯାଉଛ କାହିଁକି?
0: ବାଧ୍ୟ ହେଇଛି ଅନୁପମା, ମୁଁ ଆଜି ସେଇ ଦୟାର ପାତ୍ର କୋଟାରେ ଆଇଏସ୍ ପାଇଛି, ଆଉ ତାକୁ ସମ୍ବଳ କରି ତାକୁ ଆଧାର କରି ଯେତେବେଳେ ସାରା ଜୀବନ ବୋହି ଚାଲିବି ସେ ଘର ଭିତରୁ ବାହାରିବାର ପ୍ରଶ୍ନ ଉଠୁଛି କେଉଁଠୁ ଅନୁପମା? ଆଇ ଆମ୍ ଅନ୍ଡନ୍
1: ଜଗନ୍ନାଥ।
0: ମୁଁ ଜାଣେ ମୋ ଯୁକ୍ତି ତୁମକୁ ଆଲୋକର ସନ୍ଧାନ ଦେବନି, କିନ୍ତୁ ମୋ ଉପାୟ ଶୂନ୍ୟ।
1: ଶୂନ୍ୟ ହସ୍ତରେ ଫେରିଯିବାକୁ କେହି ଚାହେଁ ନା ଜଗନ୍ନାଥ, ଇଚ୍ଛା ଅନିଚ୍ଛାକୁ ସ୍ୱୀକାର କରେ ନା
0: ଅନୁପମା।
1: ଆଜି ଆଜି ମୁଁ ଶୂନ୍ୟ ହସ୍ତରେ ଫେରି ଯାଉଛି ଜଗନ୍ନାଥ। ମୋର ଏହି ଅନୁରୋଧଟି ମନେ ରଖିଥିବ, ମୁଁ ତୁମ ଜାତିକୁ ଦେଖିନଥିଲି, ତୁମ ଜୀବିକାକୁ ଚାହିଁନଥିଲି, ତୁମ ଜନ୍ମକୁ ବୁଝିନଥିଲି, ବୁଝିଥିଲି ତୁମ ଜୀବନକୁ, ତୁମ ପ୍ରତିଭାକୁ, ଯେଉଁଥିପାଇଁ ବିବାହର ପ୍ରସ୍ତାବ ଦେଇଥିଲି, ଜଗରୁ ଜଗନ୍ନାଥ ବୋଲି କହିଥିଲି। ହଁ, ତୁମେ ତୁମେ ଆଇଏଏସ୍ ଟ୍ରେନିଂରେ ଯିବ, ଏକଥା ଶହେ ଥର ଭାବିଛି।

0: ଅନୁପମା, ମୋର ଶୁଭେଚ୍ଛା ନବ। ତୁମର ସବୁ ଚିଠି ପାଇଛି, ପଢ଼ିଛି, ଉତ୍ତର ଦେବି କି ନ ଦେବି ଦ୍ୱନ୍ଦ୍ୱରେ ପଡ଼ିଛି। କିନ୍ତୁ ଏ ଚିଠି ଅନେକ ଦିନ ଆରମ୍ଭ କରିଥିଲି, ଆଜି ହିଁ ଶେଷ କରିବାର ପଣ କରି ଶେଷ ଚିଠି ଦେଉଛି। ଚିଠି ପାଇ ପଢ଼ିବାର ଧୈର୍ଯ୍ୟ ନିଶ୍ଚୟ ହରାଇ ବସିବଣି, ତଥାପି ପଢ଼ିବ।
1: ପଢ଼ିବି ତ ନିଶ୍ଚୟ, କିନ୍ତୁ କିନ୍ତୁ ଚିଠିର ବିଷୟବସ୍ତୁର ଲକ୍ଷ୍ୟ ଆଉ ଲକ୍ଷଣ ମୋତେ ପାଦେ ପଛକୁ ହଟେଇ ଦେଉଛି ଜଗନ୍ନାଥ। ମୁଁ ନିଷ୍ପ୍ରିୟ ହୋଇଯାଉଛି, ତଥାପି ପଢ଼ୁଛି।
0: ତୁମ ବିବାହ ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିବାରୁ ତୁମେ ମୋତେ ପଳାୟନ

0: କହିବାର କୃତଜ୍ଞ ସ୍ୱାର୍ଥପର ସୁବିଧାବାଦୀ ନିଷ୍ଠୁର ଆତ୍ମଗର୍ବୀର ଷଠାଚରଣ ଭାବରେ ଆକ୍ଷେପି ଦେଇପାର। ମାତ୍ର ଏସବୁ ଅଭିଗୁଣରେ ମୁଁ ଜମାରୁ ଅଂଶୀଦାର ନୁହେଁ ଅନୁପମା। ରାଣ ଖାଇ କହୁଛି ମୁଁ ଉପାୟ
1: ନା ଜଗନ୍ନାଥ ନା, ମୁଁ ତୁମକୁ ପଳାୟନ ପନ୍ଥୀ କହିବିନି କି କୃତଜ୍ଞ ସ୍ୱାର୍ଥପର ସୁବିଧାବାଦୀ କହିବିନି, କିନ୍ତୁ କିନ୍ତୁ ନିଶ୍ଚୟ ନିଷ୍ଠୁର କହିବି। ତୁମେ ତୁମେ ଗୋଟେ ନାରୀର ମନ ପ୍ରାଣ ହୃଦୟକୁ ଟିକିଏ ବି ଚିହ୍ନି ପାରିଲନି। ନିଷ୍ଠୁର ଆଉ କାହାକୁ କହନ୍ତି, ଆଉ ତମେ ତମେ ରାଣ ପକେଇ କହୁଛ ଉପାୟହୀନ। ମୁଁ ଏ ଉପାୟହୀନତାର ଅର୍ଥ କିଛି ବୁଝିନା। ଯାହ ବୁଝେ ତମ ବୁଝିବାର ଠିକ ରିଭର୍ସ, ସମ୍ପୂର୍ଣ୍ଣ ଓଲଟା। ତମେ ତମେ ବିଶ୍ୱାସ କର ବା ନ କର, ମୋ ଜାଣିବାରେ ଇଚ୍ଛା ଥିଲେ ଉପାୟ ମିଳେ। ହଁ ଉପାୟ ମିଳେ, ଠିକ ଅଛି, କଣ ଲେଖି ଯାଉଛ ଲେଖି ଯାଅ।
0: କିନ୍ତୁ ଅନୁପମା, ତମ ପାଇଁ ଉପାୟର ଦ୍ୱାର ତ ଉନ୍ମୁକ୍ତ। ତୁମେ ସର୍ବଗୁଣରେ ପରିପୂର୍ଣ୍ଣ, ରୂପ ଗୁଣ ଶିକ୍ଷା ଦୀକ୍ଷା ସଭ୍ୟତା କୌଣସିଥିରେ ଅଭାବ ନାହିଁ।
1: ତେବେ କୋଉ ଅଭାବ ମୋ ପ୍ରସ୍ତାବରେ ପ୍ରତିବନ୍ଧକ ସୃଷ୍ଟି କଲା? ଭାଷା ଚାତୁରୀ କାଢ଼ି ପ୍ରୟୋଗ କରିବାର ମାନେ କ'ଣ? ମୁଁ ମୋ ଉପାୟର ଦ୍ୱାର ତ ଉନ୍ମୁକ୍ତ କରିଥିଲି ତମରି ପାଖରେ, କାହିଁ ତମେ ତ ସ୍ୱୀକାର କରିପାରିଲନି? ଏ ଅର୍ଥହୀନ ଉପଦେଶର ମାନେ କ'ଣ? ଅନୁପମାର ଆଶା ଆକାଂକ୍ଷା ସ୍ୱପ୍ନକୁ ବୁଝିବାର ସାମର୍ଥ୍ୟ ତୁମ ପାଖରେ ସାମାନ୍ୟ ଭାବେ ମଧ୍ୟ ନାହିଁ। ଆଉ ଆଉ ତୁମର କହିବାର କ'ଣ ଅଛି?
0: ମୋର କହିବାର ତାତ୍ପର୍ଯ୍ୟ ହେଉଛି ଅନୁପମା, ଯେକୌଣସି ପଦ ପଦବୀ, ସେ ଆଇଏଏସ୍ ହେଉ କି ଯାହା ହେଉ, ତୁମ ବାପାଙ୍କୁ କିଣିବାକୁ କେତେ ସମୟ ଲାଗିବ? ଟଙ୍କା, ସୁନା, ଗାଡ଼ି, ବିଲ୍ଡିଂ, କେଉଁଥିରେ ତୁମର ଅଭାବ ଅଛି? ଯେଉଁ ବ୍ୟାଙ୍କରେ ଦେଖିବ ଅଜସ୍ର ଧନ, ତୁମେ ଚାହିଁବା ମାତ୍ରେ ସବୁକିଛି ପାଇପାରିବ।
1: ଚାହିଁବା ପାଇବାର ହିସାବ ତମେ କିଛି ବୁଝିନା ଜଗନ୍ନାଥ, ବୁଝିଥିଲେ ହୁଏତ ତମ ପାଇଁ ସବୁ ସରଳ ହେଇଯାଇଥାନ୍ତା।
0: ମୋ କ୍ଷେତ୍ରରେ ସରଳତାର ଏକମାତ୍ର ଉପାୟ ମୋ ବାପା ମା ଚାହୁଁଥିବା ଏଇ ଅଛବ ଘରର ଝିଅଟିଏ ବାହା ହେଇ ମୋ ଜନ୍ମର ମୋ ଜାତିର ଟେକ ରଖିବାକୁ ବାଧ୍ୟ ହେଇଛି, ସେଇଥିରେ ହିଁ ମୁଁ ଶାନ୍ତି ପାଇବି।
1: ଠିକ ଅଛି ଜଗନ୍ନାଥ, ତମ ଶାନ୍ତିରେ ବାଧା ଦେବାକୁ ମୁଁ ଚାହେଁ ନା, ଭଲ ପାଇବାର ଅମଙ୍ଗଳର ସୂଚନା ନଥାଏ, ଥାଏ ମଙ୍ଗଳର ବାର୍ତ୍ତା। ସୀମାହୀନ ରାସ୍ତାରେ ଅନୁଜ ସତ୍ୟ କଦାପି ତୁମକୁ ବାଧା ଦେବିନି, ତୁମେ ଯେତେ ଶାନ୍ତି ଚାହୁଁଛ।
0: ଅନୁପମା, ତମର ଉପମା ନାହିଁ, ତମେ ଶ୍ରୀଧି ସମ୍ପଦର ମୂର୍ତ୍ତିମନ୍ତ ନିଖୁଣ ପ୍ରତିମୂର୍ତ୍ତି। ତମକୁ ମାପିବା ପାଇଁ ମୋର ସାମାନ୍ୟତମ କ୍ଷମତା ନାହିଁ। ଅବେଳାର ଦୁଃସ୍ୱପ୍ନ ପରି ମୋତେ ମନରୁ ଦୂରେଇ ଦିଅ, ମୋତେ କ୍ଷମା କର ଅନୁପମା।
1: କ୍ଷମା? ତମ ପାଇଁ ମୋ ପାଖରେ କ୍ଷମାର କ୍ଷମତା ନାହିଁ। ତମେ ଯେ ବହୁ ଉର୍ଦ୍ଧ୍ୱରେ, ମୁଁ ଏକଦରେ ଦିନହୀନ ମାତ୍ର ଜଗନ୍ନାଥ, ଦିନହୀନ।
0: ଦାନ ତ ମୋତେ ଅନେକ ଦେଇଛ ଅନୁପମା, ସ୍ନେହ ସହାନୁଭୂତି ଧନ ଏମିତି ଅନେକ କିଛି। ତମେ ମୋ ପାଇଁ ଭୋଗ୍ୟ ନୁହଁ ଭୋଗ, ତମେ ମୋ ପାଇଁ କେବଳ ଅନନ୍ୟ ନୁହଁ ନମସ୍କାର, କୋଳର ନୁହଁ କହିବା ପବିତ୍ର, ତମର ମଙ୍ଗଳ କାମନା କରି ରହିଲି ଇତି।
1: ଜଗନ୍ନାଥ।

ମହାନ୍ତି, ଅଞ୍ଜଳି ଲୀଲା ଦୁଲାଳି, ପରମା ବସନ୍ତ ସାମଲ, ସରିଆ ତନୁଜା ନାୟକ, ଜଗନ୍ନାଥ, ଶିବାଶିଷ ଦାସ, ଅନୁପମା, ଛବିଲତା ସେଠୀ। ରଚନା ଡକ୍ଟର ଗୋବିନ୍ଦ ଭୂୟାଁ। ରେଡିଓ ରୂପାନ୍ତର ଧନେଶ୍ୱର ରାଉତ। ପ୍ରଯୋଜନା ମାନସ ମହାନ୍ତି। ସହଯୋଗ କରିଥିଲେ ପ୍ରସନ୍ନ କୁମାର ନାୟକ। ଆକାଶବାଣୀ କଟକ। ଶୁଣନ୍ତୁ, ଅଭିରାମ ଖୁଣ୍ଟିଆ ଏବଂ କ୍ଷଣପ୍ରଭା ଓଝାଙ୍କ କଣ୍ଠରେ ଆଧୁନିକ ଗୀତ, ମିଶ୍ର ସତ୍ୟନାରାୟଣଙ୍କ ରଚନାରେ।

ଅଭୁଲାଗୀତ କାର୍ଯ୍ୟକ୍ରମରେ ଆପଣମାନେ ଶୁଣୁଥିଲେ ଆଧୁନିକ ଗୀତ। କଣ୍ଠଦାନ କରିଥିଲେ ବିଭୁଦତ୍ତ ନାୟକ ଏବଂ ମିତାଲି ଚିନ୍ନରା। ଆକାଶବାଣୀ କଟକ। ଲୋକଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ପାଲା ପରିବେଷଣ କରିଛନ୍ତି ସୌଦାମିନୀ ସାହୁ ଏବଂ ସାଥୀ।

ସନ୍ତ ସକଳ ସୁମନସା ନାସ୍ତି ମୂଳ ମାଚାଗ୍ରହ ନୀଳାଗ୍ର କୋପି କଳ୍ପ ଦ୍ରୁମୀନ୍ଦ୍ର ତନୁ ତାନାମ ଧୀରତେ ବାଞ୍ଛିତା ହେ ମୋର ପାଲା ପ୍ରେମୀ ସାହିତ୍ୟ ପ୍ରେମୀ ଉତ୍କଳୀୟ ପଣ୍ଡିତେ ନୀଳଗିରିରେ ଶ୍ରୀମନ୍ଦିରରେ ବସତି ସ୍ଥାପନା କରନ୍ତି ଜଗତର ନାଥ ଜଗନ୍ନାଥ ସେହି ପ୍ରଭୁ ଜଗନ୍ନାଥ ଉପସ୍ଥିତ ହୋଇ ଶ୍ରୋତା ବକ୍ତା ପାଲା ଉଦ୍ୟୋକ୍ତା ଓଡ଼ିଆ ଭାଷାକୁ ସମ୍ମାନ ଦେଉଥିବା ଓଡ଼ିଶାବାସୀଙ୍କର ଭାରତବାସୀଙ୍କର ଏ ବିଶ୍ୱର ମଙ୍ଗଳ ବିଧାନ କରନ୍ତୁ ବୋଲ ଆନନ୍ଦ କବାର।

ଆଜ୍ଞା କେହି ଜଣେ ଆସି କହୁଛି ବନ୍ଦ କରିଦିଅ ରାଜ୍ୟାଭିଷେକ ପର୍ବ, ଆଜ୍ଞା ଦେଖିଦେଲେ ମନ୍ଥରା ଆସି ଏ କଥା କହୁଛି, ପ୍ରଜାମାନେ ମନେ ମନେ ଚିନ୍ତା କରୁଛନ୍ତି, ଆରେ ଏଇ ମନ୍ଥରା ପାଇଁ ଆମ ପ୍ରଭୁ ରାମଚନ୍ଦ୍ର 14 ବର୍ଷ ବନବାସ ଦୁଃଖ ପାଇଥିଲେ, ଆଜି କାହିଁକି ଆସିଛି, କଣ ପୁନର୍ବାର କିଛି ଦ୍ୱନ୍ଦ୍ୱ ସୃଷ୍ଟି କରିବ କି? କିନ୍ତୁ ଆଜ୍ଞା ମନ୍ଥରା ଧୀରେ ପ୍ରଜାମାନଙ୍କ ଗହଳିକୁ ଆଡେଇ ଦେଇ ଯାଇ ପ୍ରଭୁ ରାମଚନ୍ଦ୍ରଙ୍କର ପାଦ ପାର୍ଶ୍ୱରେ ବସି ପ୍ରଭୁଙ୍କର ଚରଣ ବନ୍ଦନା କରୁଛି।

ଆଜି କହୁଛି ହେ ଦଶରଥ ନନ୍ଦନ ପ୍ରଭୁ ରାମଚନ୍ଦ୍ର, ଆପଣଙ୍କୁ ମୋର ଅନନ୍ତ କୋଟି ପ୍ରଣାମ। ମନ୍ଥରା କାନ୍ଦି କାନ୍ଦି ପ୍ରଭୁ ରାମଚନ୍ଦ୍ରଙ୍କୁ କହୁଛି, ହେ ପ୍ରଭୁ ଆପଣ ମୋତେ କ୍ଷମା କରିଦିଅନ୍ତୁ। ଆଜ୍ଞା, କ୍ଷୟ ଚମ୍ପୁ ପଦଟିଏ କବି ସୂର୍ଯ୍ୟ ବଳଦେବ ରଥଙ୍କ ରଚିତ।

ହେ ପ୍ରଭୁ, ମୁଁ ଯାହା କରିଛି ଗୁରୁ ବଶିଷ୍ଠଙ୍କ ନିର୍ଦ୍ଦେଶରେ। ଆଜ୍ଞା, ଯେତେବେଳେ ସଭାସଦ ବର୍ଗ ଏ କଥା ଶୁଣିଦେଲେ, ସମସ୍ତଙ୍କ ଚକ୍ଷୁରୁ ଧାର ଧାର ଲୋତକ ଝରିବାରେ ଲାଗିଛି।

ଗୁରୁଦେବ ଆପଣ କହିବେ କି କାହିଁକି ଆପଣ ଏପରି କଲେ? ମୋ ପୁତ୍ର କି ଦୋଷ କରିଥିଲା ଆପଣଙ୍କ ନିକଟରେ ଯେ ଆପଣ ତାକୁ ଏତେ ବଡ଼ ଦଣ୍ଡ ଦେଲେ? ଆଜ୍ଞା ଗୁରୁ, ବଶିଷ୍ଠ ସେଇଠାରେ କହିଦେଲେ, କହିଲେ, କୌଶଲ୍ୟା, ମନ୍ଥରା ଯାହା କହୁଛି ସତ କହୁଛି। ମୁଁ ତାକୁ ନିର୍ଦ୍ଦେଶ ଦେଇଥିଲି ଯେ ସେ ଯାଇ ରାଣୀ କୈକେୟୀଙ୍କୁ କୁମନ୍ତ୍ରଣା ଦେବ ରାମଚନ୍ଦ୍ରଙ୍କୁ 14 ବର୍ଷ ବନବାସର ଦେବା ପାଇଁ। ଆରେ, ତାର କାରଣ ରହିଛି, ମୁଁ ଆଜି ସେ କଥା ତୁମମାନଙ୍କୁ କହୁଛି, ତୁମେ ମନ ଦେଇ ଶୁଣ। କିଛି ବର୍ଷ ପୂର୍ବେ ଏ ଅଯୋଧ୍ୟା କଟକରେ ରାଜତ୍ୱ କରୁଥିଲେ ରାଜା ଦଶରଥ। ରାଜା ଦଶରଥ ଥିଲେ ସୁନ୍ଦର, ସୁପୁରୁଷ, ସୁଜ୍ଞାନୀ, ସୁଶାସକ ଏବଂ ବୀର। ତାଙ୍କର ବୀରତ୍ୱକୁ ଲକ୍ଷ୍ୟ କରି ଆମର କବି ପଦଟିଏ ଲେଖିଦେଲେ, ଆରେ ଅମରଙ୍କ ସଙ୍ଗେ ସମର।

ଆଜ୍ଞା ଅମର ବୋଲନ୍ତେ ଦେବତା, ଦେବତାମାନଙ୍କ ସହିତ ଯୁଦ୍ଧ କରିବା ପାଇଁ ଏକା ସମର୍ଥପଣିଆ ରାଜା ଥିଲେ ଦଶରଥ। ରାଜା ଦଶରଥ ଅନେକ ରାଜ୍ୟ ଜୟ କରିସାରିବା ପରେ ଇଚ୍ଛା ପ୍ରକାଶ କଲେ ଗ୍ରହରାଜ ଶନିଶ୍ଚରଙ୍କ ସହିତ ଯୁଦ୍ଧ କରିବା ପାଇଁ। ନିଜର ସେନାପତିକୁ ଡକାଇ ଆଜି ସମର ସଜା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଜ୍ଞା, କିଭଳି ହୋଇଛି ସମର ସଜା? କବି ପରମାନନ୍ଦ ମହାପାତ୍ର ଲେଖିଦେଲେ ରାଗ କାମୁଦିରେ।

ଆଜ୍ଞା ଏହିପରି ଭାବେ ସମର ସଜ୍ଜା କରି ଆଜି ସୈନ୍ୟ ସମ୍ବନ୍ଧକୁ ସଙ୍ଗରେ ଧରି ରାଜା ଦଶରଥ ଯୁଦ୍ଧକ୍ଷେତ୍ରକୁ ବାହାରି ପଡ଼ିଛନ୍ତି। ଯାଇ ପହଞ୍ଚି ଯାଇଛନ୍ତି ଗ୍ରହରାଜ ଶନିଶ୍ଚରଙ୍କର ଦ୍ୱାର ଦେଶରେ ଏବଂ ଦୂତକୁ ପଠାଇ ଦେଇଛନ୍ତି ଗ୍ରହରାଜ ଶନିଶ୍ଚରଙ୍କ ନିକଟକୁ ଯୁଦ୍ଧର ଆହ୍ୱାନ ଦେଇ। କିନ୍ତୁ ଗ୍ରହରାଜ ଶନିଶ୍ଚର ଦୂତକୁ ଫେରାଇ ଦେଇଛନ୍ତି। ରାଜା ଦଶରଥ ମନେ ମନେ ଚିନ୍ତା କରିଛନ୍ତି, ନା ମୁଁ ନିଜେ ଯାଇ ଗ୍ରହରାଜ ଶନିଶ୍ଚରଙ୍କୁ ଯୁଦ୍ଧର ଆହ୍ୱାନ ଦେବି। ଆଜ୍ଞା, ଗ୍ରହରାଜ ଶନିଶ୍ଚରଙ୍କ ନିକଟକୁ ଚାଲିଯାଇଛନ୍ତି ରାଜା ଦଶରଥ। ଏବଂ ରାଜା ଦଶରଥଙ୍କୁ ଯେତେବେଳେ ଗ୍ରହରାଜ ଶନିଶ୍ଚର ଦେଖିଦେଇଛନ୍ତି, ଅତି ବିନମ୍ର ଭାବରେ କହୁଛନ୍ତି।

0: ହେ ରାଜନ, ତୁମର ମୋର ଯୁଦ୍ଧ କରିବା ନ୍ୟାୟ ସଙ୍ଗତ ନୁହେଁ। ତୁମେ ହେଲ ସୂର୍ଯ୍ୟବଂଶୀ ରାଜା, ମୁଁ ହେଉଛି ସୂର୍ଯ୍ୟଙ୍କର ସୁତ, ତେଣୁ ତୁମେ ଏଠାରୁ ଫେରି ଯାଅ।
1: ଭୟ କରୁଛ?
0: ଆଜ୍ଞା, ଅନେକ ଭର୍ସନା କରିଦେଇଛନ୍ତି ରାଜା ଦଶରଥ ଗ୍ରହରାଜ ଶନିଶ୍ଚରଙ୍କୁ। ଗ୍ରହରାଜ ଶନିଶ୍ଚର ରାଗି ଯାଇଛନ୍ତି ଆଜି ରାଜା ଦଶରଥଙ୍କ ଉପରେ। ଆରେ ଶନି କୋପ ଦୃଷ୍ଟି ପଡିଲା।

ଆଜ୍ଞା, ଗ୍ରହରାଜଙ୍କର ଆଜି କୋପ ଦୃଷ୍ଟି ପଡିଯାଇଛି ସେହି ରଥରେ ଲାଗିଥିବା ରଜୁରେ। ରଜୁ ବୋଲନ୍ତି ଆଜ୍ଞା ଦଉଡି, ଦଉଡିଟି ଆଜି ଜଳିଯାଇଛି, ଯାହାଫଳରେ ରାଜା ଦଶରଥ ଆଜି ପକ୍ଷୀରାଜ ଘୋଡ଼ାଙ୍କ ଠାରୁ ବିଚ୍ଛିନ୍ନ ହୋଇ ତଳକୁ ତଳକୁ ଶୂନ୍ୟ ମାର୍ଗରେ ଖସିବାରେ ଲାଗିଛନ୍ତି। ମନେ ମନେ ରାଜା ଦଶରଥ ଚିନ୍ତା କରୁଛନ୍ତି, ଯଦି ମୁଁ ତଳେ ପଡ଼ିଯାଏ ତେବେ ମୋର ପ୍ରାଣବାୟୁ ଉଡିଯିବ। ପ୍ରାଣ ବିକଳରେ ଆଜି ରାଜା ଦଶରଥ ଡାକୁଛନ୍ତି, ରକ୍ଷା।

ଆଜ୍ଞା ଗ୍ରହ ରାଜ ଶନିଶ୍ଚରଙ୍କର କୋପ ଦୃଷ୍ଟି ଯେତେବେଳେ ପଡ଼ିଯାଇଛି, ରଜୁଟି ଯେତେବେଳେ ଜଡ଼ି ଯାଇଛି, ଆଜି ରାଜା ଦଶରଥ ଶୂନ୍ୟ ମାର୍ଗରେ ତଳକୁ ଖସିବାରେ ଲାଗିଛନ୍ତି, ଡାକୁଛନ୍ତି ମୋତେ ରକ୍ଷା କର ରକ୍ଷା କର। ଏଇ ଡାକ ଶୁଣିପାରିଲେ ପକ୍ଷୀରାଜ ଜଟାୟୁ ଯାଇ ଦେଖୁଛନ୍ତି ରାଜା ଦଶରଥ ଶୂନ୍ୟ ମାର୍ଗରେ ତଳକୁ ଖସୁଛନ୍ତି। ମନେ ମନେ ଚିନ୍ତା କଲେ ରାଜା ଯଦି ତଳେ ପଡ଼ିଯିବେ ତେବେ ତାଙ୍କର ଜୀବନ ରହିବ ନାହିଁ। ସଙ୍ଗେ ସଙ୍ଗେ ପକ୍ଷୀରାଜ ଜଟାୟୁ ନିଜର ପୃଷ୍ଠ ଦେଶରେ ରଥଟିକୁ ରଖି ଧୀରେ ଧୀରେ ଆଣି ଭୂପୃଷ୍ଠରେ ରଖିଦେଲେ। ରାଜା ଦଶରଥଙ୍କର ଜୀବନ ରକ୍ଷା ହୋଇଯାଇଛି। ରାଜା ଦଶରଥ ପକ୍ଷୀରାଜ ଜଟାୟୁଙ୍କୁ ନିଜର ମିତ୍ର ବୋଲି ସମ୍ବୋଧନ କରି ସ୍ନେହରେ ଆଲିଙ୍ଗନ କରିଛନ୍ତି ଏବଂ କହିଛନ୍ତି, ହେ ମିତ୍ରବର, ଆପଣ ମୋର ଜୀବନ ରକ୍ଷା କରିଛନ୍ତି। ତେବେ ଆଜ୍ଞା, ମିତ୍ର କାହାକୁ କହିବା? ଜାନିଆ ପ୍ରେଷଣେ ଭୃତ୍ୟା ବାନ୍ଧବାନ ବ୍ୟସନା ଗମେ, ମିତ୍ରଞ୍ଚା ଯଦି କାଳେ ଚ ଭାଜ୍ୟାଞ୍ଚ ବିଭବକ୍ଷୟେ। ଆଜ୍ଞା, ଯେ ବିପଦରେ ପଡ଼ିଥାନ୍ତି, ବିପଦ ସମୟରେ ଯେ ସାହାଯ୍ୟ କରିଥାନ୍ତି, ସେ ହିଁ ପ୍ରକୃତ ବନ୍ଧୁ। ଆଜି ଯେତେବେଳେ ବିପଦରେ ପଡ଼ିଥିଲେ ରାଜା ଦଶରଥ, ପକ୍ଷୀରାଜ ଜଟାୟୁ ତାଙ୍କର ଜୀବନ ରକ୍ଷା କରିଥିବାରୁ ତାଙ୍କୁ ମିତ୍ର ବୋଲି ସମ୍ବୋଧନ କରିଛନ୍ତି ଏବଂ କହିଛନ୍ତି, ହେ ମିତ୍ରବର, ଆପଣ ମୋର ଜୀବନ ରକ୍ଷା କରିଛନ୍ତି। ଆପଣ ଆଜି ଯାହା ମାଗିବେ ମୁଁ ଆପଣଙ୍କୁ ଦେବି। ଏହା ସତ୍ୟ, ସତ୍ୟ ତ୍ରିବାର ସତ୍ୟ କରୁଛି।

ଆଜ୍ଞା ପକ୍ଷୀରାଜ ଜଟାୟୁ କହୁଛନ୍ତି। ହେ ରାଜନ, ଯଦି ତୁମେ ସତରେ କିଛି ମୋତେ ଦେବା ପାଇଁ ଚାହୁଁଛ ତେବେ ତୁମର ପ୍ରଥମ କୁମାରକୁ ମୋତେ ଦାନ ଦିଅ। ରାଜା ଦଶରଥ ଏ କଥା ଶୁଣି ହସିଦେଲେ, କହିଲେ, ହେ ମିତ୍ରବର, ମୋର ତ ସନ୍ତାନ ନାହାନ୍ତି, ମୁଁ କେଉଁଠାରୁ ଆପଣଙ୍କୁ ଦାନ ଦେବି। କିନ୍ତୁ ଆଜ୍ଞା ପକ୍ଷୀରାଜ ଜଟାୟୁ କହୁଛନ୍ତି, ହେ ରାଜନ, ମୁଁ ଧ୍ୟାନ ବଳରେ ଜାଣିପାରୁଛି ତୁମ ଭାଗ୍ୟରେ

ସନ୍ତାନ ସୁଖ ରହିଛି, ମୁଁ ସେଇଦିନ ଆସିବି ତୁମର ଯେଉଁଦିନ ସନ୍ତାନ ହେବ। ଆଜ୍ଞା, ରାଜା ଦଶରଥ ଚାଲି ଯାଇଛନ୍ତି ନିଜର ରାଜ୍ୟକୁ। କିଛି ଦିନ ଅନ୍ତେ ଋଷି ଶୃଙ୍ଗ ମୁନିଙ୍କୁ ଡକାଇ ପୁତ୍ରେଷ୍ଟି ଯଜ୍ଞ ଆୟୋଜନ କରିଛନ୍ତି। ଯଜ୍ଞ ଚରୁ ନେଇ ତିନିରାଣୀ ସେବନ କରିଛନ୍ତି। ପ୍ରଭୁଙ୍କ ଦୟାରୁ ତିନିରାଣୀଙ୍କର ଚାରୋଟି ସନ୍ତାନ ହୋଇଛି ଏବଂ ଏକୋଇଶା ବ୍ରତ ଦିନ ପୁତ୍ରମାନଙ୍କର ନାମକରଣ କରିଦେଇଛନ୍ତି ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ। କିନ୍ତୁ ଆଜ୍ଞା, ରାଜା ଦଶରଥ ଭୁଲି ଯାଇଥିଲେ ଯେ ପକ୍ଷୀରାଜ ଜଟାୟୁଙ୍କୁ ସେ କହିଥିଲେ ଦାନ ଦେବେ ବୋଲି। କିନ୍ତୁ ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ, ଦଶ ବର୍ଷ ବିତିଗଲେ ମଧ୍ୟ ରାଜା ଦଶରଥ ସେ କଥା ଆଉ ମନେ ପକାଇ ପାରିଲେ ନାହିଁ, କାରଣ ପୁତ୍ର ସ୍ନେହରେ ବାୟା ହୋଇଗଲେ ଆଜି ରାଜା ଦଶରଥ। ଏହି ସମୟରେ ପକ୍ଷୀରାଜ ଜଟାୟୁ ଆସି ପହଞ୍ଚି ଯାଇଛନ୍ତି ରାଜା ଦଶରଥଙ୍କ ନିକଟରେ ଏବଂ କହିଛନ୍ତି, ସତ୍ୟ ରକ୍ଷା କର ରାଜନ, ଦିଅ କୁମର ମଣି, ଆଉ କି ଅପେକ୍ଷା କରିବି, ଦଶ ବର୍ଷ ହେଲାଣି। ଆଜ୍ଞା, ରାଜା ଦଶରଥଙ୍କୁ ପକ୍ଷୀରାଜ ଜଟାୟୁ କହୁଛନ୍ତି, ହେ ରାଜନ, ତୁମେ ଏବେ ତୁମର ସତ୍ୟ ରକ୍ଷା କର। ତୁମେ ମତେ କହିଥିଲ ତୁମର ପୁତ୍ର ଦାନ ଦେବା ପାଇଁ, କିନ୍ତୁ ଆଜି ତୁମେ ଯଦି ପୁତ୍ର ଦାନ ନ ଦିଅ ତେବେ ତୁମର ସତ୍ୟ ଭ୍ରଷ୍ଟ ହୋଇଯିବ। ମୁଁ ସଦା ସର୍ବଦା ଶୁଣି ଆସିଛି

ମୋ ଶବରେ ଜୁଇ ଜାଳିବ ରାମ ସତ୍ୟ ବଚନ। ଆଜ୍ଞା ପକ୍ଷୀରାଜ ଟାୟୁ ଆଜି ରାଗି ଯାଇ ରାଜା ଦଶରଥଙ୍କୁ କହୁଛନ୍ତି, ହେ ରାଜନ, ତୁମେ ତୁମର ସତ୍ୟ ରକ୍ଷା କରିନାହ, ମୁଁ ତୁମକୁ ଅଭିଶାପ ଦେଉଛି ଯେ ତୁମେ ଯେପରି ଆଜି ମୋତେ ଏଠାରୁ ଫେରାଇ ଦେଇଛ, ଯେଉଁ ପୁତ୍ର ଆଶାରେ ସେହି ପୁତ୍ର ତୁମ ମୁଖରେ ଜଳ ଦେବ ନାହିଁ, କିନ୍ତୁ ମୁଁ ଯେତେବେଳେ ମରିଥିବି ମୋ ଶବରେ ସେହି ପୁତ୍ର ଅଗ୍ନି ସଂଯୋଗ କରିବ। ଆଜ୍ଞା ଗୁରୁ ବଶିଷ୍ଠ କହୁଛନ୍ତି, ସମସ୍ତେ ଶୁଣ, ଏଥିପାଇଁ ମୁଁ ମନ୍ଥରାକୁ ନିର୍ଦ୍ଦେଶ ଦେଇଥିଲି ଯେ ରାମଚନ୍ଦ୍ରଙ୍କୁ ବନବାସ ଦେବା ପାଇଁ, କିନ୍ତୁ ରାକ୍ଷସମାନଙ୍କୁ ନିଧନ କରିବାର ଥିଲା ଏବଂ ଋଷିମାନଙ୍କର ଜାଗ ରକ୍ଷା କରିବାର ଥିଲା ଏବଂ ଅଭିଶାପ କାର୍ଯ୍ୟକାରିତା ରହିଥିଲା, ସେଇଥିପାଇଁ ମୁଁ ମନ୍ଥରାକୁ ନିର୍ଦ୍ଦେଶ ଦେଇଥିଲି ଏପରି କରିବା ପାଇଁ। ଆଜ୍ଞା ମନ୍ଥରା ସେହି ଦିନଠାରୁ ନିର୍ଦ୍ଦୋଷୀ ହୋଇ ରହିଲା। ହଉ ଦିନ ଜନ ଶରଣ ରକ୍ଷଣ ମହାବାହୁ, ଦିନ ଜନ ଶରଣ ରକ୍ଷଣ ମହାବାହୁ, ହରି ହରି ବୋଲ।

ଶେଷ ହେଲା ପାଲା। ପରିବେଷଣ କରିଥିଲେ ସୌଦାମିନୀ ସାହୁ ଏବଂ ସାଥୀ ପ୍ରଭାକର ବାରିକ, ସରୋଜ କୁମାର ସାହୁ, ରଙ୍କନିଧି ରାଉତ, ଶିବପ୍ରସାଦ ସାହୁ ଏବଂ କଳ୍ପନା ମହନ୍ତ।

ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ମଞ୍ଜୁଳ ମଧ୍ୟାହ୍ନରେ ଆପଣମାନେ ଶୁଣିପାରିବେ କେତୋଟି ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଆପଣମାନଙ୍କ ପସନ୍ଦର ଏସ୍ଏମ୍ଏସ୍ ମାଧ୍ୟମରେ। ଆପଣମାନଙ୍କର ଏସ୍ଏମ୍ଏସ୍ ପହଞ୍ଚିଛି, ଏବେ ଦେଖିବା କେଉଁମାନେ ଆମକୁ ଏସ୍ଏମ୍ଏସ୍ କରିଛନ୍ତି ସେମାନଙ୍କର ପସନ୍ଦର ଗୀତ ଶୁଣିବା ପାଇଁ। ବିବରମ୍ପୁର ବୁଗୁଡ଼ା ଗଞ୍ଜାମରୁ ଏସ୍ଏମ୍ଏସ୍ ପଠାଇଛନ୍ତି ନାରାୟଣ ପ୍ରଧାନ, ଲକି ସୋମ। ସେମାନେ ଶୁଣିବାକୁ ଚାହିଁଛନ୍ତି ଫକୀର ଫିଲ୍ମର ଗୋଟିଏ ବହୁତ ବଢ଼ିଆ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର।

ଏବେ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍। ପରବର୍ତ୍ତୀ ଏସ୍ଏମ୍ଏସ୍ ପଠାଇଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସେକ୍ଟର 11 ସିଟି କଟକରୁ। ସେମାନେ ଶୁଣିବାକୁ ଚାହିଁଛନ୍ତି ମାନିନୀ କଥାଚିତ୍ରର ଗୋଟିଏ ବହୁତ ବଢ଼ିଆ ଗୀତ ମୁଁ ପରଦେଶୀ ଚଢ଼େ। ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ୍। ସାଥୀ ପହଞ୍ଚୁଛି ଆପଣଙ୍କ ପାଖରେ ଆପଣଙ୍କର ପସନ୍ଦର ଗୀତକୁ।

ହେଲେ ବନ୍ଧୁ, ଆମେ କିନ୍ତୁ ଜାଣିଛୁ ଆପଣମାନଙ୍କର ଏସ୍ଏମ୍ଏସ୍ ଗୋଟିଏ ପରେ ଗୋଟିଏ ଆସି ପହଞ୍ଚୁଛି ଆମ ପାଖରେ। ଏବେ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍। ପରବର୍ତ୍ତୀ ଏସ୍ଏମ୍ଏସ୍ ପଠାଇଛନ୍ତି ସୋମନାଥ ସାହୁ ଜିଗରଣ ପଟାମୁଣ୍ଡି କେନ୍ଦ୍ରାପଡ଼ାରୁ। ସେ ଶୁଣିବାକୁ ଚାହିଁଛନ୍ତି ଓଡ଼ିଆ କଥା ଚିତ୍ର ତ୍ରିନାଥ ମେଳାର ଗୋଟିଏ ବହୁତ ବଢ଼ିଆ ଗୀତ। ଗୀତଟିକୁ ଗାଇଛନ୍ତି ଚିତ୍ତ ଜେନା ଏବଂ ମିନତୀ ରଥ। ସାଥି ପହଞ୍ଚି ଦେଉଛି ଆପଣଙ୍କ ପାଖରେ ଆପଣଙ୍କର ପସନ୍ଦର ଗୀତକୁ।

ଏବେ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ ପଠାଇଛନ୍ତି ଗୋପପୁର ନିଶ୍ଚିନ୍ତକୁଲି କଟକରୁ ଚନ୍ଦ୍ରକାନ୍ତ ପୃଷ୍ଟି। ସେ ଶୁଣିବାକୁ ଚାହିଁଛନ୍ତି ତେରେ ନାମ ଫିଲ୍ମର ଗୋଟିଏ ବହୁତ ବଢ଼ିଆ ଗୀତ। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ସାଥୀ ପହଞ୍ଚୁଛି ଆପଣଙ୍କ ପାଖରେ ଆପଣଙ୍କର ପସନ୍ଦର ଗୀତକୁ।

ଏବେ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍। ପରବର୍ତ୍ତୀ ଏସ୍ଏମ୍ଏସ୍ ପଠାଇଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ପୂଜା, ସୌରୀ ମହାସିଂହପୁର, ବହୁଗ୍ରାମ, କଟକରୁ। ସେମାନେ ଶୁଣିବାକୁ ଚାହିଁଛନ୍ତି ଶେଷ ଶ୍ରାବଣ କଥାଚିତ୍ରର ଗୋଟିଏ ବହୁତ ବଢ଼ିଆ ଗୀତ। ଗୀତଟିକୁ ଗାଇଛନ୍ତି ବାଣୀ ଜୟରାମ। ସାଥୀ ପହଞ୍ଚୁଛି ଆପଣଙ୍କ ପାଖରେ ଆପଣଙ୍କର ପସନ୍ଦର ଗୀତକୁ।

ଫୁଲଚନ୍ଦନ କଥାଚିତ୍ରର ଗୋଟେ ବହୁତ ବଢ଼ିଆ ଗୀତଟି ଶୁଣିବା ପାଇଁ ଆମକୁ ଏସ୍ଏମ୍ଏସ୍ କରିଛନ୍ତି ବାମଦେବ ପୃଷ୍ଟି ବଳରାମ ସାହୁ ଦକ୍ଷିଣକୂଳ ଯାଜପୁରରୁ। ଗୀତଟିକୁ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ସ୍ୱପ୍ନ ମୁଖାର୍ଜୀ। ସାଥୀ ପହଞ୍ଚୁଛି ଆପଣଙ୍କ ପାଖରେ ଆପଣଙ୍କର ପସନ୍ଦର ଗୀତକୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ ପଠାଇଛନ୍ତି ପ୍ରମୋଦ କୁମାର ସାହୁ ଡିଆସାଇ କାଦୁଅପଡ଼ା ଜଗତସିଂହପୁରରୁ। ସେ ଶୁଣିବାକୁ ଚାହିଁଛନ୍ତି କୁଛ କୁଛ ହୋତାଏ ଫିଲ୍ମର ଗୋଟିଏ ବହୁତ ବଢ଼ିଆ ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ କବିତା କ୍ରିଷ୍ଣମୂର୍ତ୍ତି।

ଶେଷ ହେଲା କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାର କରୁଛୁ କାର୍ଯ୍ୟକ୍ରମ ଡାକ୍ତରଙ୍କୁ ପଚାରି ବୁଝିବା, ପ୍ରଯୋଜନା ପ୍ରଜ୍ଞା ପରମିତା ସାହୁ।

0: ଶ୍ରୋତା ବନ୍ଧୁ, ସର୍ଭାଇକାଲ କ୍ୟାନ୍ସର ମହିଳାମାନଙ୍କ ମଧ୍ୟରେ ଦେଖାଯାଉଥିବା ଏକ ସ୍ୱାସ୍ଥ୍ୟ ସମସ୍ୟା ଯାହା ପ୍ରତିରୋଧ ଯୋଗ୍ୟ। ଯଦି ସମୟ ଥାଇ ତାହାର ଚିକିତ୍ସା କରାଯାଇପାରିବ ତେବେ ଏହି ରୋଗରୁ ମୁକ୍ତି ମିଳିବା ସମ୍ଭବ। ଆଉ ଏ କ୍ଷେତ୍ରରେ ଯାହା ସବୁଠୁ ଅଧିକ ସହାୟକ ହୋଇଥାଏ ତାହା ହେଲା ଏଚ୍ପିଭି ଟିକା। ଏହି ଏଚ୍ପିଭି ଟିକା କ'ଣ ଏହାର ଲାଭପ୍ରଦ ପ୍ରଭାବ, ଏହି ପରିପ୍ରେକ୍ଷୀରେ ଆଜିର ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମରେ ଆମେ ରଖିଛୁ ଗୋଟିଏ ବିଷୟ, ଏଚ୍ପିଭି ଟିକା ଓ ସର୍ଭାଇକାଲ କ୍ୟାନ୍ସରଠାରୁ ସୁରକ୍ଷା। ଏ ସମ୍ପର୍କରେ ଆଲୋଚନା କରିବାକୁ ଆଜି ଆମ ସହିତ ଅଛନ୍ତି ନିଦାନ ବିଭାଗର ଡାକ୍ତର ପ୍ରଫେସର ନିରଞ୍ଜନ ରାଉତ। ସାର୍ ନମସ୍କାର, ଆପଣଙ୍କୁ ଆମର ଆଜିର ଏହି ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ନମସ୍କାର।
0: ଆଜି ଯେମିତି ଆମର ବିଷୟ ରହିଛି ଏଚ୍ପିଭି ଟିକା ଏବଂ ସର୍ଭାଇକାଲ କ୍ୟାନ୍ସରଠାରୁ ସୁରକ୍ଷା, ଯାହାକି ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ସାମ୍ପ୍ରତିକ ସମୟରେ ଆଲୋଚିତ ହେଉଥିବା ଗୋଟିଏ ପ୍ରମୁଖ ପ୍ରସଙ୍ଗ, ଏହି ସମ୍ପର୍କରେ ଆମ ଶ୍ରୋତାଙ୍କୁ ପ୍ରଥମେ ଟିକେ ଧାରଣା ଦିଅନ୍ତୁ।
1: ଏଚ୍ପିଭି ଅର୍ଥ ହ୍ୟୁମାନ୍ ପାପିଲମା ଭାଇରସ୍, ଏ ଗୋଟିଏ ଡିଏନ୍ଏ ଭୂତାଣୁ। ଏହି ଜାତିର ଭୂତାଣୁ ଆମ ଶରୀରରେ ଭାତୁଡ଼ି ବା ପାପିଲମା ରୋଗ ସୃଷ୍ଟି କରନ୍ତି, ଏବଂ ଯେତେବେଳେ ଏହି ଭୂତାଣୁ ଆମ ଶରୀରରେ ପ୍ରବେଶ କରେ ସେ ଆମ ଶରୀରରେ ଚର୍ମରେ ଥିବା ସ୍କ୍ୱାମସ୍ ସେଲ୍କୁ ଅତି ଭଲ ପାଏ, ଏବଂ ସେହି ସ୍କ୍ୱାମସ୍ ସେଲ୍ ଭିତରେ ସେ ପ୍ରବେଶ କରେ, ସେଠି ବସା ବାନ୍ଧି ରୁହେ, ବଂଶ ବିସ୍ତାର କରେ। ସୁଯୋଗ ପାଇଲେ ସେ ସ୍କ୍ୱାମସ୍ ସେଲ୍ର ଡିଏନ୍ଏ ସହିତ ମିଶି ସେହି ସ୍କ୍ୱାମସ୍ ସେଲ୍କୁ ପରବର୍ତ୍ତୀ କାଳରେ ଗୋଟିଏ କର୍କଟ ଜୀବକୋଷରେ ପରିଣତ କରିଦିଏ। ଏହି କର୍କଟ ଜୀବକୋଷ ତିଆରି ହୋଇଗଲା ପରେ ସେ ଅନିୟମିତ ଭାବେ ବଂଶବୃଦ୍ଧି କରେ ଏବଂ ଭବିଷ୍ୟତରେ କର୍କଟ ରୋଗର ସୃଷ୍ଟି କରିଥାଏ।
0: ଆପଣ ଯେମିତି କହିଲେ ଯେ ଏହି ଭୂତାଣୁ ଯେତେବେଳେ ଆମ ଶରୀରରେ ପ୍ରବେଶ କରେ ଭାତୁଡ଼ି ହୁଏ, ତ ଯେତେବେଳେ ଆମ ଦେହରେ ଆମେ ଦେଖିବା ଯେ ଅନେକ ଜାଗାରେ ଭାତୁଡ଼ି ହେଉଛି, ସେଥିପାଇଁ ଆଶଙ୍କା କରିବାର ଆବଶ୍ୟକତା ରହିଛି କି?
1: ଏମିତି ତ ଆପଣ ଦେଖିଲେ ଅନେକ ଲୋକଙ୍କ ଦେହରେ ଅନେକ ଜାଗାରେ ଭାତୁଡ଼ି ହୋଇଥାଏ, ସେଥିପାଇଁ ଏତେ ବିଚଳିତ ହେବାର କିଛି ନାହିଁ। କାରଣ ଏଇ ଯୋଉ ଏଚ୍ପିଭି ଭୂତାଣୁ ଏ ବିଭିନ୍ନ ପ୍ରଜାତିର ଅଛନ୍ତି, ଶହେରୁ ଅଧିକ ସେମାନଙ୍କର ସଂଖ୍ୟା, ସେମାନେ ସମସ୍ତେ ସବୁବେଳେ ସମସ୍ତଙ୍କୁ ଆକ୍ରମଣ କରନ୍ତି ନାହିଁ କି ସଂକ୍ରମଣ କରନ୍ତି ନାହିଁ। ସୁଯୋଗ ମିଳିଲେ ସେମାନେ ଶରୀରରେ ପ୍ରବେଶ କରି ପ୍ରଥମେ ଜୀବକୋଷ ଭିତରେ ରହନ୍ତି ଏବଂ ସୁଯୋଗ ପାଇ ପୁଣି ବଂଶବୃଦ୍ଧି କରି ଭାତୁଡ଼ି କରନ୍ତି। ଆପଣ ଦେଖିଥିବେ ଭାତୁଡ଼ି ଅନେକ ସମୟ ଯାଏ ଦେହରେ ଥାଏ, କିଛି କ୍ଷତି କରେନି, କିନ୍ତୁ ଯେତେବେଳେ ଭାତୁଡ଼ିଟା କୌଣସି କାରଣରୁ ବଢ଼ିଯିବ ବା କୁଣ୍ଡେଇ ହେବ, ସେତେବେଳେ ନିଶ୍ଚିତ ଭାବେ ଆପଣ ତା ପ୍ରତି ସତର୍କ ହେବେ ଏବଂ ତାର ବିହିତ ବ୍ୟବସ୍ଥା କରିବେ।
0: ଆଜ୍ଞା ସାର, ଯେହେତୁ ଏଚ୍ପିଭି ଟିକା ଜରାୟୁ ଦ୍ୱାରା କର୍କଟ ରୋଗ ପ୍ରତିହତ କରିବା ଦିଗରେ ବ୍ୟବହାର କରାଯାଏ ଆମେ ଜାଣିଛୁ, ତେଣୁ ଆମେ ଏହି ରୋଗଟି ସମ୍ପର୍କରେ ଟିକେ ଆଲୋଚନା କଲେ ଭଲ ହେବ। ଏବଂ କୁହନ୍ତୁ ଯେ ସାଧାରଣତଃ କେଉଁ ମହିଳାମାନଙ୍କୁ ଏହି ରୋଗ ହେବାର ସମ୍ଭାବନା ରହିଛି?
1: ପ୍ରଥମେ ଆପଣମାନଙ୍କୁ ଟିକେ

0: ଦେବାକୁ ଚାହୁଁଛି, ଜରାୟୁ ବା ଗର୍ଭାଶୟ ଏଟା ମହିଳାମାନଙ୍କ ତଳ ପେଟରେ ଗୋଟେ ଅଙ୍ଗ, ଏବଂ ସେହି ଜରାୟୁର ନିମ୍ନ ଭାଗକୁ ଆମେ ସର୍ଭିକ୍ସ ବୋଲି କହୁ। ସର୍ଭିକ୍ସର ଗୋଟେ ବହୁତ ବଡ଼ ଭୂମିକା ରହିଛି। ଯେମିତି ଯେତେବେଳେ ଗର୍ଭାଶୟରେ ଗୋଟେ ଶିଶୁଟିଏ ବୃଦ୍ଧି ପାଏ, ବଢ଼େ ଧୀରେ ଧୀରେ, ସେତେବେଳେ ଏଇ ସର୍ଭିକ୍ସଟା ଜରାୟୁର ଦ୍ୱାର ହିସାବରେ କାମ କରେ। ସେ ପୁରା ପିଲା ଜନ୍ମ ହେବା ଯାଏ ସେ ବାଟଟାକୁ ସେ ବନ୍ଦ କରି ରଖିଥାଏ, ଗୋଟେ କବାଟ ଭଳିଆ ସେ ବନ୍ଦ କରିକି ରଖିଥାଏ। ଫଳରେ ଶିଶୁଟି ନିଶ୍ଚିନ୍ତରେ ଗର୍ଭାଶୟରେ ବଢ଼େ, ଏବଂ ଯେତେବେଳେ ପ୍ରସବ ଯନ୍ତ୍ରଣା ଆରମ୍ଭ ହୁଏ ସେତେବେଳେ ଏଇ ସର୍ଭିକ୍ସ ସେ ଦ୍ୱାରଟାକୁ ଆସ୍ତେ ଆସ୍ତେ ଖୋଲେ, ଖୋଲିବା ଫଳରେ ଶିଶୁଟି ପ୍ରସବ ହୋଇଥାଏ। ତେଣୁ ସର୍ଭିକ୍ସ ଯୋଉ ଅଙ୍ଗ ପ୍ରତ୍ୟଙ୍ଗ ଅଛି ତାର ଲମ୍ବା ମାତ୍ର 1 ଇଞ୍ଚ, କିନ୍ତୁ ସେ ଗୋଟେ ବହୁତ ବଡ଼ ଭୂମିକା ନିର୍ବାହ କରେ ଆମର ପିଲା ଜନ୍ମ ସମ୍ପର୍କରେ। କିନ୍ତୁ ସେଇ ସର୍ଭିକ୍ସଟାକୁ, ଯେମିତି ଆମର ଦେହଟା ଚର୍ମରେ ଘୋଡ଼େଇ ହେଇଛି, ସର୍ଭିକ୍ସଟାକୁ ଯିଏ ଘୋଡ଼େଇକି ରଖିଛି ଆମେ ତାକୁ ମ୍ୟୁକସ୍ ମେମ୍ବ୍ରେନ୍ ବା ଝିଲ୍ଲି କହୁଛୁ, ଏବଂ ସେଇ ଝିଲ୍ଲିରେ ସ୍କ୍ୱାମସ୍ ସେଲ୍ସ ରହିଛି। ଏଇ ସର୍ଭିକ୍ସ ପ୍ରଜନନ ନଳୀର ଭିତରେ ରହିଛି, ସେଟା ବାହାରକୁ ଦିଶେନି, କିନ୍ତୁ ସେଠିକୁ ଭୂତାଣୁ ସଂକ୍ରମଣ କେମିତି ହୁଏ ସେ ବିଷୟରେ ଆପଣମାନେ ଜାଣିବା କଥା। ସାଧାରଣତଃ ସହବାସରେ ଭୂତାଣୁ ସଂକ୍ରମଣ ହୁଏ, ତେଣୁ ଏଥିପାଇଁ କି ଭୂତାଣୁ ସଂକ୍ରମଣ ପାଇଁ ଉଭୟ ସ୍ୱାମୀ ସ୍ତ୍ରୀ ତାଙ୍କର ଭୂମିକା ରହିଛି। ଆଉ ବିଶେଷ ଭାବେ ଯଦି ଅସ୍ୱାସ୍ଥ୍ୟକର ପରିବେଶ ଥିବ ବା ସ୍ୱାସ୍ଥ୍ୟ ସମ୍ପର୍କରେ ଠିକ୍ ଭାବେ କରୁନଥିବେ ଭୂତାଣୁ ସଂକ୍ରମଣ ହୁଏ। ଦେଖାଯାଇଛି ପ୍ରାୟ ପ୍ରତ୍ୟେକ ବିବାହିତ ମହିଳାଙ୍କୁ ଏ ଭୂତାଣୁ ସଂକ୍ରମଣ ହୁଏ, କିନ୍ତୁ ସମୟକ୍ରମେ ଦେହର ପ୍ରତିରକ୍ଷା ଶକ୍ତି ଏତେ ବଢ଼ିଯାଏ ଯେ ସେ ଭୂତାଣୁକୁ ସେ ସଂକ୍ରମଣକୁ ସେ ଆପେ ଆପେ ଅଟକେଇ ଦେଇପାରେ, ବିଶେଷ କିଛି କ୍ଷତି କରିପାରେନି। କିନ୍ତୁ କେତେକ କ୍ଷେତ୍ରରେ ଯଦି ଭୂତାଣୁ ସଂକ୍ରମଣ ହୋଇ 10-12 ବର୍ଷ ରହିଲା, ଦେଖାଯାଉଛି ତାପରେ ସେଠି କର୍କଟ ରୋଗ ଜନ୍ମ ନେଉଛି। ତେଣୁ ପୂର୍ବରୁ ଆମର ଯାହା ଧାରଣା ଥିଲା ଯେ ସାଧାରଣତଃ ମହିଳାମାନେ, ଯେଉଁମାନେ ବିବାହିତ ମହିଳାମାନେ, ଏହି କର୍କଟ ରୋଗରେ ଭୋଗ କରନ୍ତି, ଆଉ ଯେଉଁ ମହିଳାମାନେ ଶୀଘ୍ର ମା ହୋଇଥାନ୍ତି ସେମାନେ ବି ଅଧିକ ପରିମାଣରେ ଭୋଗ କରନ୍ତି, ଆଉ ଯଦି ବହୁ ସନ୍ତାନର ଜନନୀ ଅଛନ୍ତି ସେ ବି ବହୁତ ପରିମାଣରେ ଏହି ରୋଗକୁ ଭୋଗ କରନ୍ତି। ଆଉ ଯେଉଁ ମହିଳାମାନଙ୍କର ଏକାଧିକ ପୁରୁଷଙ୍କ ସହିତ ସମ୍ପର୍କ ଥାଏ ସେମାନେ ବି ଏହି କର୍କଟ ରୋଗରେ ସାଧାରଣ ମହିଳାଙ୍କଠୁ ଅଧିକା ଭୋଗ କରନ୍ତି। ସବୁ ସାମାଜିକ ଆଉ ପାରିବାରିକ ଅବସ୍ଥାକୁ ନେଇ ଯେତେବେଳେ ଗବେଷଣା କରାଯାଇଛି ତାର ନିର୍ଣ୍ଣୟରେ ପହଞ୍ଚିଛୁ ଯେ ପ୍ରତ୍ୟେକ ସାମାଜିକ ଏବଂ ପାରିବାରିକ କାରଣ ଯୋଗୁଁ ଏଚ୍ପିଭି ଭୂତାଣୁ ବା ହ୍ୟୁମାନ୍ ପାପିଲୋମା ଭାଇରସ୍ ଭୂତାଣୁ ସଂକ୍ରମଣ ହୋଇଥାଏ। ଥରେ ସଂକ୍ରମଣ ହେଲାରେ ସେ ଦେହ ଭିତରେ 10-12 ବର୍ଷ ରହିଗଲା ତାହେଲେ ଏ ସର୍ଭାଇକାଲ କ୍ୟାନ୍ସରକୁ ଜନ୍ମ ଦେଇଥାଏ।
1: ଆଜ୍ଞା, ତେବେ ହାରାହାରି କେତେ ମହିଳା ଏହି ରୋଗରେ ଆକ୍ରାନ୍ତ ହେବାର ଦେଖାଯାଏ ସାଧାରଣତଃ?
0: ଏ ତ ଗୋଟେ ଭଲ ପ୍ରଶ୍ନ, କାରଣ ରୋଗର କେତେ ବର୍ଡନ ବା ଆମ ଉପରେ କେତେ ବୋଝ ରହିଛି ଆମେ ଯଦି ନ ଜାଣିବା ଆମେ ସତର୍କ ହେଇପାରିବାନି, ବା ଆମେ ସେ ଅନୁସାରେ ତାର ପ୍ରତିକ୍ରିୟା ବା ଅନ୍ୟ କାର୍ଯ୍ୟକ୍ରମ କରିପାରିବା ନାହିଁ। ଆମର ପୃଥିବୀରେ ଯେତେ ମହିଳା ସର୍ଭାଇକାଲ କ୍ୟାନ୍ସରରେ ପୀଡ଼ିତ ଅଛନ୍ତି ସେମାନଙ୍କ ଭିତରୁ 1/4 ଆମ ଭାରତବର୍ଷରେ ଅଛନ୍ତି। ଆଉ ଏଇ 1/4 ମହିଳାମାନଙ୍କ ଭିତରୁ ଆମେ ଲକ୍ଷ୍ୟ କରାଯାଇଛି ବା ଆମର ଗବେଷଣା କହୁଛି ଯେ ବର୍ଷକୁ ପ୍ରାୟ 125,000 ମହିଳା ପ୍ରତିବର୍ଷ ଏହି ରୋଗରେ ସଂକ୍ରମିତ ହେଉଛନ୍ତି, ଏବଂ ତା ଭିତରୁ ପ୍ରାୟ 75,000 ମହିଳା ଏହି ରୋଗରେ ମୃତ୍ୟୁବରଣ କରୁଛନ୍ତି। ତେଣୁ ଆପଣ ଏଥିରୁ ଅନୁମାନ କରିପାରୁଥିବେ ଏ ରୋଗର ଭୟାବହତା କେତେ। ଆମର କଟକର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ରହିଛି, ତାର ପରିସଂଖ୍ୟାନରୁ ଦେଖାଯାଇଛି ଯେତିକି ମହିଳା ଆଚାର୍ଯ୍ୟ ହରିହର କଟକ କେନ୍ଦ୍ରକୁ ଆସୁଛନ୍ତି ସେମାନଙ୍କ ଭିତରୁ ପ୍ରାୟ 30% ମହିଳା ସର୍ଭାଇକାଲ କ୍ୟାନ୍ସର ରୋଗରେ ପୀଡିତ ଅଛନ୍ତି। ତେଣୁ ଆମେ ଏହାକୁ ସତର୍କତାର ସହିତ, ସମ୍ବେଦନଶୀଳତାର ସହିତ ବିଚାର କରିବା ଉଚିତ, ଏବଂ କେମିତି ଏ ରୋଗରୁ ମୁକ୍ତ ପାଇପାରିବା ବା ପ୍ରତିରୋଧ କରିବା ସେ ପାଇଁ କାର୍ଯ୍ୟକ୍ରମ କରିବା ଆବଶ୍ୟକତା ଅଛି।
1: ଆଜ୍ଞା, ଖୁବ୍ ଭଲ କଥା କହିଲେ, ଏ ସମ୍ପର୍କରେ ସଚେତନତା ବ୍ୟାପକ ହେବାର ଆବଶ୍ୟକତା ରହିଛି। ତେବେ ଏଇ ଯୋଉ ସର୍ଭାଇକାଲ କ୍ୟାନ୍ସର, ଏହାର ଲକ୍ଷଣ ସବୁ କ'ଣ, ମାନେ କୋଉ ସବୁ ଲକ୍ଷଣ ମହିଳାମାନେ ଆଦୌ ଅଣଦେଖା କରିବା ଉଚିତ ନୁହେଁ?
0: ଆମର ମହିଳାମାନେ ଯେତିକି ଆମେ ଦେଖିଛୁ ସେମାନେ ଏତେ ସଚେତନ ନୁହନ୍ତି, ତେଣୁ ସେମାନଙ୍କୁ ସଚେତନ କରାଇବାକୁ ପଡ଼ିବ ଏଇ ଆକାଶବାଣୀ ମାଧ୍ୟମରେ, ଏବଂ ଅନ୍ୟାନ୍ୟ ଯେତେ ଆମର ମାଧ୍ୟମ ରହିଛି, ଟେଲିଭିଜନ ହଉ, ପ୍ରିଣ୍ଟ ମିଡିଆ, ଖବରକାଗଜ ହଉ, ମାଧ୍ୟମରେ ଆମେ ମହିଳାମାନଙ୍କୁ ସଚେତନ କରିବା ଏବଂ ସେମାନଙ୍କୁ ଜଣାଇବା ଯେ କେମିତି ଜାଣିବେ ସର୍ଭାଇକାଲ କ୍ୟାନ୍ସର ହେବାକୁ ଯାଉଛି। ଆପଣଙ୍କ ମହିଳାମାନଙ୍କର ମାସିକିଆ ଋତୁସ୍ରାବ ହୁଏ, ଯଦି ସେ ଋତୁସ୍ରାବଟା ଅନିୟମିତ ହେଇଗଲା ମାସ ମଝିରେ ଥରେ ଋତୁସ୍ରାବ

0: ହେଲା, ସେ ବି ଗୋଟେ ସତର୍କ ସୂଚନା। ଯଦି ଋତୁସ୍ରାବ ସମୟରେ ଆଗରୁ ରକ୍ତ ମୁଣ୍ଡା ପଡୁ ନଥିଲା, ହଠାତ୍ ମୁଣ୍ଡା ଆସିବାର ପଡିଲା, ସେ ବି ଗୋଟେ ସତର୍କ ସୂଚନା। ସେମିତି ଯଦି ସହବାସ ପରେ ହଠାତ୍ ଦେଖିଲେ ଋତୁସ୍ରାବ ଭଳିଆ କିଛି ଲକ୍ଷଣ ଦେଖାଗଲା, ସେ ବି ଗୋଟେ ସତର୍କ ସୂଚନା ଆପଣଙ୍କୁ ଦବ। ଏପରିକି କିଛି ମହିଳା ଯେଉଁମାନଙ୍କର ଋତୁସ୍ରାବ ବନ୍ଦ ହେଇଗଲାଣି ବା ରଜ ନିବୃତ ହେଇଗଲାଣି, କିନ୍ତୁ ଦେଖିଲା ବେଳକୁ ପୁଣି ଦିନେ ଋତୁସ୍ରାବ ଭଳି ସେ ଅନୁଭବ କଲେ, ସେଥିରେ ମଧ୍ୟ ସତର୍କ ହେଇକି ଏ ଲକ୍ଷଣ ଗୁଡାକ ଦେଖିବେ।
1: ଏସବୁ ଲକ୍ଷଣ ଦେଖାଗଲେ
0: ଖାଲି ରକ୍ତସ୍ରାବ ଛଡା ଯଦି ଦୁର୍ଗନ୍ଧଯୁକ୍ତ ରସସ୍ରାବ ହେଲା ମଧ୍ୟ, ତାହେଲେ ମଧ୍ୟ ଆପଣ ସନ୍ଦେହ କରିବେ। ବେଳେବେଳେ କିଛି ମହିଳାଙ୍କର ଆଗରୁ କିଛି ନଥିବ, ହଠାତ୍ ଅଣ୍ଟା ଦରଜ ଆରମ୍ଭ ହେବ, ଅଣ୍ଟାରେ ଯନ୍ତ୍ରଣା ହେବ ବା ତଳିପେଟ ଦରଜ ହେବ, ଦୀର୍ଘ ଦିନ ଧରି ରହିଲା, କୌଣସି କାରଣ ଜଣାପଡୁନି, ସେ ଜାଗାରେ ମଧ୍ୟ ଏଇଟା ହେବାର ସମ୍ଭାବନା ଥାଏ, ତେଣୁ ସେଥିପାଇଁ ମଧ୍ୟ ସତର୍କ କରାଇବେ।
1: ଏସବୁ ଆଲୋଚନା ଭିତରେ ଗୋଟେ କଥା ମନକୁ ଆସୁଛି, ଆପଣଙ୍କୁ ପଚାରିବୁ, ପାପ ପରୀକ୍ଷା ଏହା କେମିତି କରାଯାଏ, ଏ ସମ୍ପର୍କରେ ଆମକୁ ଟିକେ କୁହନ୍ତୁ।
0: ଏଇଟା ଲକ୍ଷଣ ଯଦି କିଛି ପ୍ରକାଶ ପାଇଲା, ଯୋଉ ଲକ୍ଷଣ ଗୁଡ଼ିକ ଆମେ ବର୍ଣ୍ଣନା କଲେ, ଆପଣମାନେ ସତର୍କ ହେଇ ନିକଟସ୍ଥ ଡାକ୍ତରଙ୍କୁ ବା ସ୍ୱାସ୍ଥ୍ୟ କର୍ମଚାରୀ ଏପରିକି ଆଶାକର୍ମୀମାନଙ୍କୁ ମଧ୍ୟ ପରାମର୍ଶ କରନ୍ତୁ, ଏବଂ ସେମାନେ ଆପଣଙ୍କୁ ଏହି ରୋଗ ନିର୍ଣ୍ଣୟ ପାଇଁ ଯୋଉ ସାଧାରଣ ପରୀକ୍ଷା ଗୋଟେ କରାଯାଏ, ଅତି ଅଳ୍ପ କଷ୍ଟସାଧ୍ୟ ପରୀକ୍ଷା, ତାହା ହେଉଛି ପାପ ପରୀକ୍ଷା। ପାପ ପରୀକ୍ଷାରେ ଡାକ୍ତରମାନେ ସର୍ଭିକ୍ସ ବା ଯୋଉ ୟୁଟ୍ରସ୍ର ଦ୍ୱାର ମୁହଁରୁ ବାହାରୁଥିବା ରସକୁ ନେଇ ସେମାନେ ଗୋଟେ କାଚରେ ପ୍ରଲେପ କରନ୍ତି, କାଚକୁ ନେଇ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖନ୍ତି ଏବଂ ତା ଭିତରେ ଥିବା କର୍କଟ ଜୀବକୋଷକୁ ଚିହ୍ନଟ କରନ୍ତି। ଏହି ମାଧ୍ୟମରେ ଏଟା ଅତି ସାଧାରଣ ପରୀକ୍ଷା, ଅଳ୍ପ ସମୟ ଭିତରେ ହେଇପାରିବ। ଏଭଳି ଗୋଟେ ପରୀକ୍ଷା କରିକିରି ଆପଣଙ୍କର ମନର ସନ୍ଦେହକୁ ଆପଣ ଦୂର କରିପାରିବେ।
1: କେତେ ଦିନ ଅନ୍ତରରେ ଏହି ପରୀକ୍ଷା କରାଯିବା ଉଚିତ?
0: ସାଧାରଣତଃ ବିବାହିତ ମହିଳାମାନଙ୍କ ପାଇଁ ଆମର ଧାର୍ଯ୍ୟ କରାଯାଇଛି ଯେ 21 ବର୍ଷରୁ ସେମାନେ ପାପ ପରୀକ୍ଷା ଆରମ୍ଭ କରିବା କଥା। କାରଣ ଆମେ ଆଗରୁ କହିଛେ ଯେ ଏହି ଭୂତାଣୁ ସଂକ୍ରମଣ 10-12 ବର୍ଷ ପରେ କର୍କଟ ରୋଗ ହେବାର ସମ୍ଭାବନା ଥାଏ, ତେଣୁ 10-12 ବର୍ଷ ଆମେ ଚୁପ୍ ରହିପାରିବାନି। 21 ବର୍ଷରୁ ସାଧାରଣତଃ ପାପ ପରୀକ୍ଷା ଆରମ୍ଭ କରାଯାଏ। 21 ବର୍ଷରୁ 35 ବର୍ଷ ପର୍ଯ୍ୟନ୍ତ ପ୍ରତି 3 ବର୍ଷ ଅନ୍ତରରେ ଆପଣ ପାପ ପରୀକ୍ଷା କରାନ୍ତୁ। 35 ବର୍ଷରୁ 65 ବର୍ଷ ପର୍ଯ୍ୟନ୍ତ ପ୍ରତି 5 ବର୍ଷରେ ଥରେ ପାପ ପରୀକ୍ଷା କରାନ୍ତୁ। 65 ବର୍ଷ ପରେ ସାଧାରଣତଃ ରଜ ନିବୃତ୍ତ ହୋଇଯାଇଥାଏ, ତେଣୁ ଏହି ପରୀକ୍ଷାର ବିଶେଷ ଆବଶ୍ୟକତା ନଥାଏ, ତଥାପି ସନ୍ଦେହ ହେଲେ ଆପଣ ପାପ ପରୀକ୍ଷା କରାନ୍ତୁ।
1: ଆଜ୍ଞା, ତେବେ ଏଇ ଯୋଉ ସର୍ଭାଇକାଲ କ୍ୟାନ୍ସର ବା ଜରାୟୁ ଦ୍ୱାର କର୍କଟ ରୋଗ, ଏହାର ଚିକିତ୍ସା ସମ୍ପର୍କରେ ଆମକୁ ଟିକେ କୁହନ୍ତୁ।
0: ଏଇଟା ନିଶ୍ଚିତ ଭାବେ ରୋଗ ହେଲେ କେମିତି ଚିକିତ୍ସା କରାଯାଏ ଯଦି ଆମେ ଜାଣିବା, ତାହେଲେ ଆମକୁ ରୋଗ ଚିକିତ୍ସା ପାଇଁ ଭୟ ବି କମିଯିବ। ଯେତେବେଳେ ଆପଣଙ୍କର କିଛି ଲକ୍ଷଣ ପ୍ରକାଶ ପାଇଲା, ପାପ ପରୀକ୍ଷା କଲେ, ଅନ୍ୟାନ୍ୟ ପରୀକ୍ଷା କଲେ ଏବଂ ଜରାୟୁ ଦ୍ୱାର କର୍କଟ ରୋଗ ବା ସର୍ଭାଇକାଲ କ୍ୟାନ୍ସର ହୋଇଛି ବୋଲି ଆପଣ ନିର୍ଣ୍ଣୟ ହୋଇଗଲା, ସେତେବେଳେ ଆପଣଙ୍କର ଚିକିତ୍ସା କରିବା ପାଇଁ ଯିବାକୁ ପଡ଼ିବ। ଚିକିତ୍ସାର ପୂର୍ବବର୍ତ୍ତୀ ଅବସ୍ଥାରେ ପ୍ରଥମେ ବର୍ଗୀକରଣ କରାଯାଏ, କୋଉ ସ୍ଟେଜ୍ରେ ଏ ରୋଗଟା ଅଛି, ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ। ପ୍ରଥମ ଷ୍ଟେଜ୍ରେ ସାଧାରଣତଃ ସର୍ଭିକ୍ସ ଭିତରେ ହିଁ ରୋଗଟା ଥାଏ, ଦ୍ୱିତୀୟ ଷ୍ଟେଜ୍ରେ ସର୍ଭିକ୍ସର ବାହାରକୁ ପାଖ ଲସିକା ଗ୍ରନ୍ଥିକୁ ଯାଏ, ତୃତୀୟ ଷ୍ଟେଜ୍ରେ ଲସିକା ଗ୍ରନ୍ଥିରୁ ଟପି ଅନ୍ୟାନ୍ୟ ଅଙ୍ଗକୁ ମାଡ଼େ, ଏବଂ ଚତୁର୍ଥ ଅବସ୍ଥାରେ ପ୍ରାୟ ଦେହ ସାରା ଅନେକ ଜାଗାକୁ ମାଡ଼ିଯାଇଥାଏ। ତେଣୁ ଏହି ବର୍ଗୀକରଣ ହେଲା ପରେ ଚିକିତ୍ସାର ଗାଇଡ୍ଲାଇନ୍ ବା କୋଉ ଅବସ୍ଥାରେ କି ଚିକିତ୍ସା ଦିଆଯିବ ବର୍ଣ୍ଣନା କରାଯାଇଛି। ସେଥିରୁ ପ୍ରଥମ ଅବସ୍ଥାରେ ସାଧାରଣତଃ ଶଲ୍ୟ ଚିକିତ୍ସା କରାଯାଏ। ଯଦି ଶଲ୍ୟ ଚିକିତ୍ସା ଠିକ୍ ଭାବେ ହୋଇଛି, ଏହି ଅବସ୍ଥାରେ ରୋଗୀ ସମ୍ପୂର୍ଣ୍ଣ ଭଲ ହୋଇଯାଇପାରେ। ଦ୍ୱିତୀୟ ତୃତୀୟ ଅବସ୍ଥାରେ ଶଲ୍ୟ ଚିକିତ୍ସା ବା ବିକିରଣ ଚିକିତ୍ସା ବା ଔଷଧ ଚିକିତ୍ସା କରି ରୋଗୀକୁ କେତେଦିନ ରୋଗମୁକ୍ତ କରି ରଖାଯାଇପାରିବ କରାଯାଇଥାଏ। ଚତୁର୍ଥ ଅବସ୍ଥାରେ ଆରୋଗ୍ୟ ହେବାର ଆଶା କ୍ଷୀଣ ହୋଇଯାଏ, ତେଣୁ ସେ ଜାଗାରେ ରୋଗୀ ଯନ୍ତ୍ରଣା ଅନୁଭବ କରେ ଏବଂ ବହୁତ ମୁମୂର୍ଷ ଅବସ୍ଥାରେ କିଛି ଦିନ ରୁହେ। ସେ କ୍ଷେତ୍ରରେ ଆମେ ଉପଶମ ଚିକିତ୍ସା ପ୍ରୟୋଗ କରୁ, ବା ଯେତିକି ଦିନ ରୋଗୀ ଏ ପୃଥିବୀରେ ଅଛନ୍ତି ସେ କେମିତି ଯନ୍ତ୍ରଣାବିହୀନ ଭାବେ ବଞ୍ଚିପାରିବେ, ସେଥିପାଇଁ ଯନ୍ତ୍ରଣାବିହୀନ ଔଷଧ ବା ଅନ୍ୟାନ୍ୟ ଉପଶମ ଚିକିତ୍ସା କରାଯାଇ ତାଙ୍କୁ ଚିକିତ୍ସା କରାଯାଇଥାଏ।
1: ଏହି ଚିକିତ୍ସା କଥାରୁ ଆମେ ଆମର ଆଜିର ଯେଉଁ ବିଷୟ ରହିଛି, ଏଚ୍ପିଭି ଟୀକା ଏବଂ ସର୍ଭାଇକାଲ କ୍ୟାନ୍ସର ଠାରୁ ସୁରକ୍ଷା, ସେଇଠିକୁ ଆସିବା। ଆଉ ବିଶେଷ କରି ଏଚ୍ପିଭି ଟୀକା, ଏହା ମାଧ୍ୟମରେ ସର୍ଭାଇକାଲ କ୍ୟାନ୍ସରର ଚିକିତ୍ସା କେମିତି କରାଯାଇପାରିବ ସେ ସମ୍ପର୍କରେ ଆମକୁ ଟିକେ

0: ଆଉ ବିଶେଷ କରି ଏଚ୍ପିଭି ଟୀକା, ଏହା ମାଧ୍ୟମରେ ସର୍ଭାଇକାଲ କ୍ୟାନ୍ସରର ଚିକିତ୍ସା କେମିତି କରାଯାଇପାରିବ ସେ ସମ୍ପର୍କରେ ଆମକୁ ଟିକେ କୁହନ୍ତୁ।
1: ଏବେ ଆମ ଦେଶରେ ସରକାର ଏଚ୍ପିଭି ଟୀକାଟା ମାଗଣାରେ ଝିଅମାନଙ୍କୁ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି। ତେଣୁ ଏଇଟା ଶୁଣିଲା ପରେ ବର୍ତ୍ତମାନ ବହୁତ ଲୋକ ବିଭିନ୍ନ ପ୍ରକାର ଚିନ୍ତାଧାରା ମନରେ ଆସୁଛି, ଆମେ ଟୀକା ନବୁ କି ନାହିଁ, ନେଲେ କ'ଣ ହେବ। ତେଣୁ ଆମେ ଏଇଠି ଆପଣଙ୍କୁ ସୂଚାଇ ଦେଉଛୁ, ଆଗରୁ ମଧ୍ୟ ଆମେ ଆଲୋଚନା କଲେ ଯେ କ୍ୟାନ୍ସର ସର୍ଭିକ୍ସ ଏଚ୍ପିଭି ଭୂତାଣୁ ସଂକ୍ରମଣ ଯୋଗୁଁ ହୋଇଥାଏ। ଯଦି ଏହି ଭୂତାଣୁ ପାଇଁ ଟୀକା ମିଳୁଛି, ତାହେଲେ ସେ ଟୀକାଟି ନେଇଗଲା ପରେ ଆମକୁ ସେ ଭୂତାଣୁ ସଂକ୍ରମଣରୁ ସୁରକ୍ଷା ମିଳିବ। ଯେମିତି ଆପଣମାନେ ସମସ୍ତେ ଜାଣନ୍ତି, ବସନ୍ତ ଟୀକା ବାହାରିଲା ପରେ ଆମେ ବସନ୍ତ ରୋଗକୁ ପୃଥିବୀରୁ ନିର୍ମୂଳ କରିପାରିଛୁ। ସେମିତି ଏହି ଏଚ୍ପିଭି ଟୀକା ଏଚ୍ପିଭି ଭୂତାଣୁ ସଂକ୍ରମଣକୁ ପ୍ରତିହତ କରୁଛି। ତେଣୁ ଆମେ ଯଦି ଏ ଟୀକାଟା ନବୁ, ତାହେଲେ ଯେଉଁ ସର୍ଭାଇକାଲ କ୍ୟାନ୍ସର ସେଇଟା ଆଉ ହେବ ନାହିଁ। ଏ ଟୀକାଟା ପ୍ରାୟ ପୃଥିବୀରେ 2006 ଦିଆହେଲାଣି, ଆମର ପୃଥିବୀର ବିଭିନ୍ନ ଅଞ୍ଚଳରେ ଏଇ ଏଚ୍ପିଭି ଟୀକା ନେଉଛନ୍ତି। ତେଣୁ ଯେଉଁ ଯେଉଁ ଦେଶରେ ଦେଖାଯାଉଛି ଏଚ୍ପିଭି ଟୀକା ନେଇଛନ୍ତି, ସେମାନଙ୍କ ଦେଶରେ ବି ଦେଖାଯାଉଛି ଯେ ଏଇ ସର୍ଭାଇକାଲ କ୍ୟାନ୍ସରର ସଂଖ୍ୟା ଆସ୍ତେ ଆସ୍ତେ କମୁଛି। ତେଣୁ ଆମ ଦେଶରେ ଯଦି ଟୀକା ଦେବା ଆରମ୍ଭ ହୋଇଛି, ଯଦିଓ ଏ ଟୀକାଟା ଆଗରୁ କିଣିକି ନେବାକୁ ପଡୁଥିଲା, ଏବେ ମାଗଣା ଦିଆଯାଉଛି। ତେଣୁ ଯଦି ବହୁ ସଂଖ୍ୟାରେ ଝିଅମାନେ ଏଚ୍ପିଭି ଟୀକା ଠିକ୍ ସମୟରେ 11-12 ବା 15 ଭିତରେ ନେବେ, ଭବିଷ୍ୟତରେ ସେମାନେ ସର୍ଭାଇକାଲ କ୍ୟାନ୍ସରରୁ ନିଜକୁ ସୁରକ୍ଷା ଦେଇପାରିବେ।
0: ଆଜ୍ଞା, ତେବେ ଏ ଯେଉଁ କିଶୋରୀ ଝିଅମାନେ ଅଛନ୍ତି, ଯେଉଁମାନେ ଆପଣ ଯେମିତି କହିଲେ 13-15 ବୟସର କିଶୋରୀ ବାଳିକାମାନେ, ସେମାନଙ୍କୁ ଏଇ ଟୀକା ଦେବାର ଆବଶ୍ୟକତା ରହିଛି, ଯାହାଫଳରେ କି ଆଗକୁ ଯାଇ ସେମାନେ ସର୍ଭାଇକାଲ କ୍ୟାନ୍ସର ଭଳି ରୋଗରୁ ମୁକ୍ତି ପାଇପାରିବେ। କିନ୍ତୁ ଅନେକ ସମୟରେ ଆଲୋଚନା ହୁଏ, ଅଭିଭାବକମାନଙ୍କ ମଧ୍ୟରେ ଟିକେ ଆଶଙ୍କା ସୃଷ୍ଟି ହୁଏ ଏଇ ଏଚ୍ପିଭି ଟୀକାକୁ ନେଇ, ସେମାନଙ୍କ ସନ୍ଦେହକୁ କେମିତି ଦୂର କରାଯାଇପାରିବ?
1: ଯେତେବେଳେ ଆମେ ପ୍ରଥମେ ଶୁଣୁଛୁ ଏଚ୍ପିଭି ଟୀକା ନେବାକୁ ପଡୁଛି ଏବଂ ନେଲେ ସର୍ଭାଇକାଲ କ୍ୟାନ୍ସରରୁ ମୁକ୍ତି ମିଳିବ, ଯେଉଁମାନେ ପ୍ରଥମ କରି ଶୁଣୁଛନ୍ତି ସେମାନଙ୍କ ମନରେ ବିଭିନ୍ନ ପ୍ରଶ୍ନ ଆସିବ, ଏ ଟୀକାଟା ନେଲେ ଦେହ ଆଉ କାଳେ କ'ଣ ଖରାପ ହୋଇଯିବ କି, ଦେହ ଉପରେ ଆଉ କିଛି ପ୍ରଭାବ ପଡ଼ିବ କି, ନେଲେ ପ୍ରକୃତରେ ଆମକୁ କ'ଣ ସୁରକ୍ଷା ଦେଇପାରିବ। ଏ ସବୁ ପ୍ରଶ୍ନର ଉତ୍ତର ଆଗରୁ ଆମର ଗବେଷଣା ମାଧ୍ୟମରେ ପ୍ରମାଣ କରି ଦେଖା ହୋଇଛି। କାରଣ ଏଚ୍ପିଭି ଟୀକା ନେଲା ପରେ ଆପଣଙ୍କର ଶରୀର ଭିତରେ ଆଣ୍ଟିବଡି ତିଆରି ହୁଏ, ଯିଏକି ଏଚ୍ପିଭି ଇନ୍ଫେକ୍ସନକୁ ପ୍ରତିହତ କରେ। ତେଣୁ ଆପଣ ଟୀକା ନେଇଗଲା ପରେ, ଯେମିତି ଅନ୍ୟ ଟୀକା ନେଉଛନ୍ତି, ସାଧାରଣ ଟୀକା ଡିପିଟି, ପୋଲିଓ, ହେପାଟାଇଟିସ୍ ଟୀକା ନେଉଛନ୍ତି, ସେମିତି ଏଚ୍ପିଭି ଟୀକା ଗୋଟେ ସେଭଳିଆ ସାଧାରଣ ଟୀକା, ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ସେମିତି ବିଶେଷ ଭାବେ ନାହିଁ। ଦେଖିବାକୁ ହେଲେ ଯେଉଁଠି ଟୀକା ନେଇଛନ୍ତି ସେଠି ଟିକେ ଫୁଲିପାରେ, ଟିକେ ଦରଜ ହୋଇପାରେ, ବେଳେବେଳେ ଦେହଟା ଘୋଳା ବିନ୍ଧା ହୋଇକରି ଜରୁଆ ଜରୁଆ ଲାଗିପାରେ, ମୁଣ୍ଡ ବି ବେଳେବେଳେ ବିନ୍ଧିପାରେ। ତେଣୁ ଯେମିତି ଅନ୍ୟ ଟୀକାରେ ଯେମିତି ସାଇଡ୍ ଇଫେକ୍ଟ ଅଛି ଟିକେ ଟିକେ ପାର୍ଶ୍ୱ ପ୍ରତିକ୍ରିୟା, ସେହିଭଳି ଏଥିରେ ମଧ୍ୟ ହୁଏ। ଯେହେତୁ ଏ ଟୀକାଟା ନୂଆ ଆରମ୍ଭ ହୋଇଛି, ଲୋକମାନେ ଏପର୍ଯ୍ୟନ୍ତ ଚାଷୀ ସହିତ ସମ୍ପୂର୍ଣ୍ଣ ଭାବେ ପରିଚିତ ହୋଇନାହାନ୍ତି, ସେଥିପାଇଁ ବିଭିନ୍ନ ସନ୍ଦେହ ମନରେ ଆସୁଛି। ତେଣୁ ସନ୍ଦେହ ଆସିଲେ ଆପଣ ଡାକ୍ତରଙ୍କୁ ବା ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ବା ଆଉ ଯେଉଁମାନେ ସେ ବିଷୟରେ ବିଶେଷଜ୍ଞ ଅଛି ତାଙ୍କୁ ପଚାରି ବୁଝନ୍ତୁ, ବା ନିଜେ ବିଭିନ୍ନ ପତ୍ର ପତ୍ରିକା ସାମାଜିକ ମିଡିଆ ଅଛି ସୋସିଆଲ ମିଡିଆ, ତା ଦେହରେ ମଧ୍ୟ ଏଗୁଡ଼ା ସବୁ ଦେଖାଯାଇଛି, ପଢ଼ିକି ବୁଝନ୍ତୁ। ଏଇଟା ଅତି ସାହାଯ୍ୟକାରୀ ଟୀକା ଏବଂ ଇଏ ହେଉଛି ଦ୍ୱିତୀୟ କର୍କଟ ରୋଗ ଯେଉଁଟା ଟୀକା ଦ୍ୱାରା ପ୍ରତିହତ କରାଯାଇପାରିବ। ଯେତେବେଳେ ସରକାର ଘୋଷଣା କଲେ ଯେ ଝିଅମାନଙ୍କୁ ମାଗଣାରେ ଏ ଟୀକା ଦିଆଯିବ, ସେ ସମୟରେ ବହୁତ ପ୍ରଶ୍ନ ଆମକୁ ବିଭିନ୍ନ ଲୋକ ପଚାରିଛନ୍ତି, ଏ ଟୀକା ନବୁ କି ନାହିଁ, ନେଲେ କ'ଣ ହେବ, କି ଆଉ କିଛି କ'ଣ ଅସୁବିଧା ହୋଇଯିବ କି, ଯେ ତା ଜୀବନରେ ଆଉ କିଛି ସମସ୍ୟା ଆସିବ କି, ତାର ମା ହେବାର କ୍ଷମତା କମିଯିବ କି, ଏମିତି ବିଭିନ୍ନ ପ୍ରକାର ସନ୍ଦେହ କଥା ଲୋକଙ୍କ ମନକୁ ଆସୁଛି। କାରଣ ଏଇ ଟୀକା ଯେପର୍ଯ୍ୟନ୍ତ ମାଗଣାରେ ମିଳୁନଥିଲା, ଲୋକମାନେ ସଚେତନ ହେଉନଥିଲେ, ଯେତିକି ସଚେତନ ହେଉଥିଲେ ସେ ସଚେତନ ସୀମାଟା ବହୁତ କମ୍ ଥିଲା। ଯଦିଓ ସଚେତନତା କାର୍ଯ୍ୟକ୍ରମ ବହୁତ ଆଗରୁ ଚାଲିଛି, ବିଭିନ୍ନ ମାଧ୍ୟମରେ ଚାଲିଛି, ଆପଣଙ୍କର ତାଲିମରେ ଦିଆଯାଉଛି ଡାକ୍ତରମାନଙ୍କୁ, ସ୍ୱାସ୍ଥ୍ୟକର୍ମୀମାନଙ୍କୁ, ଭଲ୍ୟୁଣ୍ଟିୟରମାନଙ୍କୁ, ବିଶେଷ କରି ଶିକ୍ଷକମାନଙ୍କୁ, ସେମାନଙ୍କୁ ସଚେତନ କରାଯାଉଛି। ସର୍ଭାଇକାଲ କ୍ୟାନ୍ସର ଗୋଟେ କର୍କଟ ରୋଗ, ସେଇଟା ହ୍ୟୁମାନ ପାପିଲୋମା ଭାଇରସ ବା ଏଚ୍ପିଭି ଦ୍ୱାରା ସଂକ୍ରମିତ ହେଉଛି, ଏବଂ ଏଚ୍ପିଭି ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗୋଟେ ସଫଳ ଏଚ୍ପିଭି ଟୀକା ମିଳୁଛି। ତେଣୁ ଆପଣ ଯଦି ସେ ଟୀକାକୁ ନିୟମିତ ଭାବେ ନେବେ, ତାହେଲେ ଏ କର୍କଟ ରୋଗକୁ ଆପଣ ଭବିଷ୍ୟତରେ ପ୍ରତିହତ କରିପାରିବେ।
0: ଆଜ୍ଞା, ଯେଉଁ ଶ୍ରୋତାବନ୍ଧୁ ଏହି କାର୍ଯ୍ୟକ୍ରମ ଶୁଣୁଥିବେ, ଡାକ୍ତରଙ୍କର କଥା ଶୁଣିକିରି ସେମାନେ ମଧ୍ୟ ସଂଶୟମୁକ୍ତ ହେବେ ଯେ ଏଚ୍ପିଭି ଟୀକାକୁ ନେଇକରି କୌଣସି ଭ୍ରାନ୍ତ ଧାରଣା ସେମାନଙ୍କ ମନରେ ରହିବା ଉଚିତ ନୁହେଁ। ତେବେ

0: ସହରାଞ୍ଚଳ କଥାକୁ ଯଦି ଆମେ ନବା, ସେଠାରେ ତ ଲୋକମାନେ ଏ ସମ୍ପର୍କରେ ଯଥେଷ୍ଟ ସଚେତନ ହେଲେଣି, ବା ଆଜି ଅଭିଭାବକମାନେ ସେମାନଙ୍କ ଝିଅଙ୍କୁ ଏଇ ଟୀକା ଦେବା ପାଇଁ ସେମାନଙ୍କ ମନରେ କୌଣସି ସନ୍ଦେହ ନାହିଁ, କିନ୍ତୁ ଗ୍ରାମାଞ୍ଚଳରେ ଏଇ ଏଚ୍ପିଭି ଟୀକା ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ଆହୁରି ସବୁ କ'ଣ କରାଯିବା ଉଚିତ ବୋଲି ଆପଣ କହିବେ?
1: ଦେଖନ୍ତୁ, ଏହା ଆଜିକାଲି ଦୁନିଆ ପାଇଁ ଏତେ କଠିନ ନୁହେଁ, କାରଣ ବର୍ତ୍ତମାନ ସୋସିଆଲ ମିଡିଆ ବା ସାମାଜିକ ମାଧ୍ୟମ, ଯାହା କହୁଛନ୍ତି ଆପଣ, ଟିଭିରେ, ମୋବାଇଲରେ, ବିଭିନ୍ନ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚୁଛି। ଆମେ ଦେଖୁଛୁ ପ୍ରାୟ ଗ୍ରାମାଞ୍ଚଳରେ ବେଶୀ ଲୋକ ମୋବାଇଲରେ ସୋସିଆଲ ମିଡିଆ ଦେଖୁଛନ୍ତି, ଯେ ତା ମାଧ୍ୟମରେ ଆମେ ଏହି କାର୍ଯ୍ୟକ୍ରମ ଜଣାଇବା ଏବଂ ଯାହା ଯାହା ପ୍ରଶ୍ନ ଯିଏ ଯେତେବେଳେ ପଚାରିବେ ତାଙ୍କୁ ଉତ୍ତର ଦେବା, ମୁଁ ଭାବୁଛି ସଚେତନତା ବଢ଼ିବ। ତା ଛଡ଼ା ଆମେ ସୋସାଇଟିର କିଛି ସଂଖ୍ୟକ ଲୋକଙ୍କୁ, ଶିକ୍ଷକମାନଙ୍କୁ, ବିଶେଷ ଭାବେ ମହିଳା ଶିକ୍ଷିକାମାନଙ୍କୁ ଏବଂ କିଛି ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସଚେତନ କରାଇବା ବା ତାଲିମ ଦେବା ଏବଂ ଏ ବିଷୟରେ ତାଙ୍କୁ ଜଣାଇବା, ତାହେଲେ ସେମାନେ ବି ଗାଁ ଗହଳରେ ଅନ୍ୟମାନଙ୍କର ସନ୍ଦେହକୁ ଦୂର କରିପାରିବେ। ଏବଂ ଆଉ ମଧ୍ୟ ଆପଣଙ୍କ ପ୍ରିଣ୍ଟ ଛପା କାର୍ଯ୍ୟ ହିସାବରେ ଖବରକାଗଜ ମାଧ୍ୟମରେ ଯେତେ ପ୍ରସାର ପ୍ରସାର ହେବ, ଯେତେ ଆଲୋଚନା ହେବ, ସେତେ ଲୋକଙ୍କର ସଚେତନତା ବଢ଼ିବ ଏବଂ ସମୟ ଆସିବ ଲୋକ ସଚେତନ ହୋଇ ଖୁସିରେ ଆସି ସେ ଟୀକା ଠିକ୍ ସମୟରେ ନେବେ ଏବଂ ଠିକ୍ ଡୋଜ୍ରେ ବି ନେବେ।
0: ଆଜ୍ଞା, ତେବେ ଏଇ ଯୋଉ ସର୍ଭାଇକାଲ କ୍ୟାନ୍ସର ରୋକିବା ଦିଗରେ ଆପଣ ତ କହିଲେ ଯେ ଆମେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି, ତେବେ ବର୍ତ୍ତମାନ ସମୟରେ ଯଦି ଗୋଟେ ପ୍ରଶ୍ନ ଆମେ ଆପଣଙ୍କୁ କରିବା ଯେ ତୃଣମୂଳ ସ୍ତରରେ ରହିଥିବା ଆଶାକର୍ମୀ ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କର ଭୂମିକା କେମିତି ରହିଛି ଏଇ ସର୍ଭାଇକାଲ କ୍ୟାନ୍ସରକୁ ରୋକିବା ଦିଗରେ?
1: ତୃଣମୂଳ ସ୍ତରରେ ସେମାନଙ୍କର ମୁଖ୍ୟ ଭୂମିକା ରହିଛି, କାରଣ ବର୍ତ୍ତମାନ ଦେଖାଯାଉଛି ଗାଁ ଗହଳରେ ଯେତେବେଳେ ଯାହାର କିଛି ସ୍ୱାସ୍ଥ୍ୟ ସମସ୍ୟା ହେଲା, ସେ ପାଖରେ ଆଶାକର୍ମୀମାନଙ୍କୁ ଯାଇ ପରାମର୍ଶ କରୁଛନ୍ତି। ଆମର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆଶାକର୍ମୀମାନଙ୍କୁ ଜିଲ୍ଲା ସ୍ତରରେ, ସବ୍ ଡିଭିଜନ ସ୍ତରରେ ଏବଂ ରାଜ୍ୟ ସ୍ତରରେ ସେମାନଙ୍କୁ ଏହି ରୋଗ ସମ୍ପର୍କରେ ସଚେତନ କରାଯାଉଛି, ସେମାନଙ୍କୁ ଶିକ୍ଷା ଦିଆଯାଉଛି, ଏମିତିକି ସେମାନଙ୍କୁ ବେଳେବେଳେ ପାପ୍ ସ୍ମିୟର କେମିତି କଲେକ୍ସନ କରିବ, ସଂଗ୍ରହ କରିବ, ସେଟା ବି ବତାଯାଉଛି। ତେଣୁ ସେମାନଙ୍କର ବହୁତ ବଡ଼ ଭୂମିକା ରହିଛି ଏବଂ ସେମାନଙ୍କ ପାଖରେ ଯଦି ସବୁ ଜିନିଷ ପହଞ୍ଚାଇ ଦିଆଯିବ, ସେମାନେ ବି ଠିକ୍ ସମୟରେ ଟୀକା ବି ଦେଇପାରିବେ, ଯେମିତି ଆଜିକାଲି ଅନ୍ୟ ଟୀକା ଦିଆଯାଉଛି ସେମାନେ ସେମିତି ଝିଅମାନଙ୍କୁ ଟୀକା ଦେଇପାରିବେ। ତାଙ୍କର କାର୍ଯ୍ୟକ୍ରମକୁ ସବୁବେଳେ ଅନ୍ୟମାନେ ତଦାରଖ କରିବାକୁ ପଡ଼ିବ ଏବଂ ସେ ସମସ୍ତଙ୍କୁ ଯଦି ଆମେ ଠିକ୍ ବାଟରେ ନେବା ପାଇଁ ଚେଷ୍ଟା କରିବା, ଦିନ ଆସିବ ଯେ ସର୍ଭାଇକାଲ କ୍ୟାନ୍ସର ଆମର ଏ ପୃଥିବୀରୁ ଲୋପ ପାଇଯିବ।
0: ଆଜ୍ଞା ଡକ୍ଟର, ଗୋଟେ କଥା ଏଠି ମନକୁ ଆସୁଛି, ଆପଣଙ୍କୁ ପଚାରିବୁ, ଯେତେବେଳେ ଆମେ ସ୍ୱାସ୍ଥ୍ୟ ସୁରକ୍ଷା ବିଷୟରେ ଆଲୋଚନା କରୁ, କୌଣସି ଗୋଟେ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରୁ, ସେତେବେଳେ ପାରିବାରିକ ଏବଂ ସାମାଜିକ ଦାୟିତ୍ୱ ମଧ୍ୟ ଅପରିହାର୍ଯ୍ୟ ଅଙ୍ଗ ପରି ଆମକୁ ଲକ୍ଷ୍ୟ ହୁଏ। ଏଇ ଯୋଉ ଆମର ସର୍ଭାଇକାଲ କ୍ୟାନ୍ସର ଠାରୁ ସୁରକ୍ଷା ଆଉ ସେଇ ଦିଗରେ ଏଚ୍ପିଭି ଟୀକାର ଗୁରୁତ୍ୱ, ତାକୁ ଉପଯୋଗ କରିବା ପାଇଁ ପାରିବାରିକ ଏବଂ ସାମାଜିକ ଦାୟିତ୍ୱ ସମ୍ପର୍କରେ ଆପଣ କ'ଣ କହିବେ?
1: ଆମ ସମାଜରେ ଗୋଟେ ଝିଅର ଭୂମିକା, ଯାହା ପ୍ରତ୍ୟେକ ପରିବାରରେ ଗୋଟେ ଝିଅ ଠିକ୍ ବାଟରେ ଯିବା ପାଇଁ ପରିବାରର ବହୁତ ଦାୟିତ୍ୱ ରହିଛି। ପରିବାର ଖାଲି ନୁହେଁ, ସମାଜର ମଧ୍ୟ ଦାୟିତ୍ୱ ରହିଛି। ପରିବାରକୁ ନେଇ ଗ୍ରାମ, ଗ୍ରାମକୁ ନେଇ ସମାଜ, ସମସ୍ତଙ୍କର ଦାୟିତ୍ୱ ରହିଛି ଗୋଟେ ଝିଅ କେମିତି ଠିକ୍ ବାଟରେ ଯିବ ଏବଂ ସବୁ ପ୍ରକାର ସୁବିଧା ପାଇବ, ନିଜ ସ୍ୱାସ୍ଥ୍ୟକୁ ଜଗି ରଖି ଚଳିବ ଏବଂ ସେ ଭବିଷ୍ୟତରେ ତାର ଯୋଉ ସନ୍ତାନମାନେ ହେବେ କି ପିଲାପିଲି ହେବେ, ସେମାନଙ୍କୁ ମଧ୍ୟ ଠିକ୍ ବାଟରେ ଯିବା ପାଇଁ ଦରକାର। ତେଣୁ ସମାଜରେ ବା ପରିବାରରେ ପ୍ରତ୍ୟେକ ଲୋକ ଏ ବିଷୟରେ ଜାଣିବା ଦରକାର। ଏଇଠି ଆପଣଙ୍କୁ ଆଉ ଟିକେ ସୂଚାଇ ଦେବାକୁ ଚାହୁଁଛି ଯେ ବର୍ତ୍ତମାନ ଆମେ ଝିଅମାନଙ୍କୁ ଏଚ୍ପିଭି ଟୀକା ଦେବାକୁ କହୁଛୁ ବା ପ୍ରଚାର କରୁଛୁ, ସଚେତନ କରୁଛୁ, ଆହୁରି ତା ସାଙ୍ଗରେ କୁହାଗଲାଣି ପୁଅମାନଙ୍କୁ ମଧ୍ୟ ଏଚ୍ପିଭି ଟୀକା ଦିଆଯାଉ। କାରଣ ଯେତେବେଳେ ଆମେ ଆଲୋଚନା କଲେ ଯେ ସହବାସ ବେଳେ ହିଁ ଝିଅଟି ଭୂତାଣୁ ସଂକ୍ରମଣର ଶିକାର ହୋଇଥାଏ, ତେଣୁ ଆମେ ଯଦି ପୁଅକୁ ଟୀକା ଦେବୁ, ପୁଅ ଦେହରେ ମଧ୍ୟ ଭୂତାଣୁ ରହିବ ନାହିଁ, ତେଣୁ ସଂକ୍ରମଣ କମିଯିବ। ତେଣୁ ସେ କାର୍ଯ୍ୟକ୍ରମ ବି ଚାଲିଛି ଏବଂ ଆପଣମାନେ ସମସ୍ତେ ଜାଣିବା ଦରକାର ଯେ ଏଭଳି ଗୋଟେ କର୍କଟ ରୋଗକୁ ଆମେ ଯଦି ଟୀକା ଦ୍ୱାରା ପ୍ରତିହତ କରିପାରୁଛେ, ତେବେ ଏଇଟା ଭାରି ଖୁସିର କଥା, ସମସ୍ତେ ତାକୁ ଗ୍ରହଣ କରିବା କଥା ଏବଂ ତାକୁ ବିଭିନ୍ନ ସମୟରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରି ବିଦ୍ୟାଳୟମାନଙ୍କରେ, ପ୍ରକୃତରେ +2 ପଢୁଥିବା ଝିଅମାନେ ସାଧାରଣତଃ ଏହି ବର୍ଗରେ ଯାଉଛନ୍ତି, ହାଇସ୍କୁଲର ଉପର କ୍ଲାସ ଏବଂ +2 ପଢୁଥିବା ଝିଅମାନେ, ସେମାନଙ୍କ ଭିତରେ ବି ନିୟମିତ ଭାବେ ସଚେତନତା ସୃଷ୍ଟି କରାଯିବା ଉଚିତ। ଫଳରେ ସମସ୍ତେ ଏ ଟୀକାକୁ ଆଦର କରିକି ନେବେ।
0: ପରିବାରରେ ଯେମିତି ବାପା ମା ସଚେତନ ହେବା ଦରକାର, ସେମିତି ସମାଜର ଅନ୍ୟମାନେ ମଧ୍ୟ ସେମାନଙ୍କର ଗୋଟେ ଦାୟିତ୍ୱ ଭାବିକିରି ଏ ସମ୍ପର୍କରେ ସମସ୍ତଙ୍କୁ ସେନ୍ସିଟାଇଜ କରିବାର ଆବଶ୍ୟକତା।

0: ରହିଛି, ବହୁତ ସୁନ୍ଦର ଆଲୋଚନା। ଶେଷରେ ଆପଣଙ୍କୁ ଗୋଟେ ପ୍ରଶ୍ନ, ଯେ ଗୋଟିଏ ଟୀକା ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଦ୍ୱାରା ହଜାର ହଜାର ଜୀବନ ରକ୍ଷା ହୋଇପାରେ, ସର୍ଭାଇକାଲ କ୍ୟାନ୍ସର ପରିପ୍ରେକ୍ଷୀରେ ଆପଣଙ୍କୁ ଶୁଣୁଥିବା ଆମର ଶ୍ରୋତା ବନ୍ଧୁମାନଙ୍କୁ ଆପଣ ଉପଲକ୍ଷ କରି କ'ଣ କହିବାକୁ ଚାହିଁବେ?
1: ଆମେ ବର୍ତ୍ତମାନ ସର୍ଭାଇକାଲ କ୍ୟାନ୍ସର ପାଇଁକି ଦିଆହେଉଥିବା ଏଚ୍ପିଭି ଟୀକା ମାଗଣା ଦିଆହେଲାରୁ ଆମ ଭିତରେ ସଚେତନତା ବେଶୀ ବଢ଼ିଯାଇଛି। କିନ୍ତୁ ମୋ ନିଜ କ୍ଷେତ୍ରରେ ମୁଁ କହିବି, ଆମେ ଗତ 15 ବର୍ଷ ହେଲା ବିଭିନ୍ନ ସ୍ତରରେ ଏନ୍ଜିଓ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରୁଛୁ, ବିଶେଷ କରି ଶିକ୍ଷକମାନଙ୍କୁ ସଚେତନ କରାଉଛୁ, ମା'ମାନଙ୍କୁ ସଚେତନ କରାଉଛୁ, ବାପା ମା ଉଭୟଙ୍କୁ ବି ସଚେତନ କରାଉଛୁ ଯେ ଏମିତି ଗୋଟେ କ୍ୟାନ୍ସର ଯୋଉଟା ସର୍ଭାଇକାଲ କ୍ୟାନ୍ସର ବା ଜରାୟୁ ଦ୍ୱାରା କର୍କଟ ରୋଗ ଆମେ କହୁଛୁ, ସେଇଟା ଗୋଟେ ଭୂତାଣୁ ସଂକ୍ରମଣ ଯୋଗୁଁ ହେଉଛି ଏବଂ ସେ ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗୋଟେ ସଫଳ ଟୀକା ମିଳୁଛି। ଆଉ ମା ମାନଙ୍କୁ କୁହାଯାଉଛି, ଯେଉଁମାନେ ଛୋଟବେଳେ ଟୀକା ନେଇନାହାନ୍ତି ସେମାନଙ୍କୁ କୁହାଯାଉଛି ଯେ 3 ବର୍ଷ ବା 5 ବର୍ଷ ଅନ୍ତରରେ ପାପ ପରୀକ୍ଷା କରନ୍ତୁ। ତେଣୁ ଏଇ ଯେଉଁ ସଚେତନତା କାର୍ଯ୍ୟକ୍ରମ ଆମେ କରୁଛୁ, ତା ଭିତରେ ଆମେ ସ୍ଲୋଗାନଟିଏ ଦେଇଛୁ, ଝିଅକୁ ଦିଅନ୍ତୁ ଏଚ୍ପିଭି ଟୀକା, ମା କରୁଥାନ୍ତୁ ପାପ ପରୀକ୍ଷା, ଜରାୟୁ ଦ୍ୱାରା କର୍କଟ ରୋଗରୁ ଉଭୟ ପାଉଥିବେ ସୁରକ୍ଷା। ଏଭଳି ଗୋଟେ କାର୍ଯ୍ୟକ୍ରମ ଆମେ କରୁଛୁ। ଆମେ ଦେଖିଛୁ ଅନେକ ଲୋକ ସଚେତନ ହେଉଛନ୍ତି, କେମିତି ମିଳିବ କୋଉଠି ଟୀକା ଆଗରୁ ପଚାରୁଥିଲେ, ସେତେବେଳେ କିଣିବାକୁ ମିଳୁଥିଲା, ଏବେ ମାଗଣାରେ ମିଳିଲାଣି। ତେଣୁ ଯେଉଁମାନେ ସତର୍କ ହୋଇଛନ୍ତି ବା ଯେଉଁମାନେ ନ ହୋଇଛନ୍ତି ସେମାନେ ସତର୍କ ହୁଅନ୍ତୁ ଏବଂ ସମସ୍ତେ ଏ ଟୀକାକୁ ଗ୍ରହଣ କରନ୍ତୁ ଏବଂ ତାର ସୁଫଳ ନିଶ୍ଚିତ ଭାବେ ଆମେ ଭବିଷ୍ୟତରେ ପାଇବା।
0: ଡାକ୍ତର ବାବୁ, ଆଜି ଆପଣ ଆମର ଏଇ ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମରେ ଏଚ୍ପିଭି ଟୀକା ମାଧ୍ୟମରେ ସର୍ଭାଇକାଲ କ୍ୟାନ୍ସର ଠାରୁ ଆମେ କେମିତି ସୁରକ୍ଷା ପାଇପାରିବା ସେ ସମ୍ପର୍କରେ ଏଡ଼େ ସୁନ୍ଦର ଆଲୋଚନାରେ ଆମ ସହିତ ଅଂଶଗ୍ରହଣ କଲେ, ସେଥିପାଇଁ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ। ନମସ୍କାର।
1: ଧନ୍ୟବାଦ। ନମସ୍କାର।
0: ଡାକ୍ତରଙ୍କୁ ପଚାରି ବୁଝିବା ଶ୍ରୋତବନ୍ଧୁ, ଏହି କ୍ରମରେ ଆପଣମାନେ ଶୁଣୁଥିଲେ ଆମର ଆଜିର ଆଲୋଚନା, ଏଚ୍ପିଭି ଟୀକା ଓ ସର୍ଭାଇକାଲ କ୍ୟାନ୍ସର ଠାରୁ ସୁରକ୍ଷା। ଆଲୋଚନା କରିଥିଲେ ନିଦାନ ବିଭାଗର ଡାକ୍ତର ପ୍ରଫେସର ନିରଞ୍ଜନ ରାଉତ।

ଆମର ଆଜିର ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଲେଖି ନିହାତି ଜଣାଇବେ ବୋଲି ଅନୁରୋଧ କରୁଛୁ। ଆମର ଠିକଣା ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 753001। ତାହେଲେ ଶ୍ରୋତବନ୍ଧୁ ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଠୁ ବିଦାୟ ନେଇ ରହୁଛି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ତେବେ ପ୍ରଥମେ କଥାଚିତ୍ର ସମୟ ଖେଳୁଛି ଚକା ଭଉଁରୀର ଏହି ସୁନ୍ଦର ଗୀତଟି ଶୁଣନ୍ତୁ। ଗାଇଛନ୍ତି ଅନୁରାଧା ପୋଡ଼ୱାଲ ଏବଂ ଅଭିଜିତ।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ତେବେ ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ୟାରା ଦିଲଦାରାର ସୁନ୍ଦର ଗୀତଟିଏ। ଗାଇଛନ୍ତି ଉଦିତ ନାରାୟଣ ଏବଂ କବିତା କୃଷ୍ଣମୂର୍ତ୍ତି।